ଆକାଶବାଣୀ କଟକ ଆଜି ସୋମବାର 1948 ଶତାବ୍ଦ ବୈଶାଖ 14 ଦିନ ଇଂରାଜୀ 2026 ମସିହା ମେ ମାସର 4 ତାରିଖ ସମୟ ବର୍ତ୍ତମାନ ସକାଳ 5:58:30 ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ପରବର୍ତ୍ତୀ କଣ୍ଠଶିଳ୍ପୀ ପସାରୀ ଅନୁରାଧା, ଶିଳ୍ପୀଙ୍କ କଣ୍ଠରେ ସୁବାସ ଚନ୍ଦ୍ର ବିଶିଙ୍କ ରଚନା ଦେବ ଦେବ ମହାଦେବ ଧବଳେଶ୍ୱର ଲିଙ୍ଗରାଜ ଯୋଗୀରାଜ ଭୋଳାଶଙ୍କର।

ଦିନ ବନ୍ଧୁ ମୋ ବନ୍ଧୁ ହୁଅ ଏଥର ଦିଅ କରୁଣାବାରି ବୁନ୍ଦି ମାତର ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ପୁରାତନ ରଚନାରେ ଗାଇଛନ୍ତି ସମବେତ କଣ୍ଠରେ ଶିଳ୍ପୀମାନେ।

ବିବ୍ରତ ଅବସ୍ଥା ହେଉଛି ମନ ମଧ୍ୟ ଦେଇ ଝରି ଯାଉଥିବା ଡର ଓ ଭୟର ଏକ ସଂକୀର୍ଣ୍ଣ ସ୍ରୋତ। ଜଣେ ସାଧାରଣ ବ୍ୟକ୍ତିର ଉଦ୍ବିଗ୍ନତା ସାଧାରଣତଃ କେନ୍ଦ୍ରିତ ହୋଇଥାଏ ଶତକଡ଼ା 40% ବିଷୟ ଯାହା କେବେ ଘଟିବ ନାହିଁ ତା ଜୀବନରେ, ଅଥଚ ସେହି ବିଷୟ ନେଇ ସେ ବ୍ୟତିବ୍ୟସ୍ତ ହୋଇଥାଏ। ଶତକଡ଼ା 30% ବିଷୟ ଯାହା ଅତୀତ ସମ୍ବନ୍ଧୀୟ ଘଟିଯାଇଛି ଆଉ ତାକୁ ବଦଳାଯାଇପାରିବ ନାହିଁ, ତଥାପି ସେ ବିଷୟ ନେଇ ସେ ଚିନ୍ତାରେ ଘାରି ହୁଏ। ଶତକଡ଼ା 12% ଯାହା ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେଉଥିବା ବିଷୟ, ଅଧିକାଂଶ କ୍ଷେତ୍ରରେ ସେ ସମାଲୋଚନାର ବିଷୟ ଅବାସ୍ତବ ଅଟେ। ଶତକଡ଼ା 10% ବିଷୟ ରହିଛି ଯାହାକି ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ଯାହା ମାନସିକ ଉତ୍ତେଜନା ଦ୍ୱାରା ଆହୁରି ଗୁରୁତର ହୋଇଯାଏ। ଶତକଡ଼ା 8% ବିଷୟ ରହିଛି ଯାହା ପ୍ରକୃତ ସମସ୍ୟା ସମ୍ବନ୍ଧୀୟ, ଯାହାର ସମ୍ମୁଖୀନ ହେବାକୁ ହିଁ ହେବ। ଉଦ୍ବିଗ୍ନତା ହେଉଛି ଡର ଓ ଭୟର ଅମିତ ବ୍ୟୟିତା। ଆମର ବିଭିନ୍ନ ଦାୟିତ୍ୱ ତୁଲାଇବା ନିମନ୍ତେ ଏବଂ ଦୈନନ୍ଦିନ ସମସ୍ୟାଗୁଡ଼ିକର ସାମ୍ନା

କରିବା ପାଇଁ ଈଶ୍ୱର ଦେଇଥିବା ଶକ୍ତିକୁ ଉଦ୍ବିଗ୍ନତା ନିଗାଡ଼ି ନିଏ। ଉଦ୍ବିଗ୍ନତା ହେଉଛି ସେହି ଅସମ୍ପୂର୍ଣ୍ଣ ସେତୁ ଯାହା ଆପଣ କେବେ ବି ଅତିକ୍ରମି ଯାଇପାରିବେ ନାହିଁ। ଉଦ୍ବିଗ୍ନତା ନିମନ୍ତେ ନୁହେଁ, ଡର ଓ ଭୟର ନିମନ୍ତେ ନୁହେଁ, କିନ୍ତୁ ଆପଣ ଓ ମୁଁ ବିଶ୍ୱାସ ଓ ଭରସା ନିମନ୍ତେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ଅଟୁ। ଗତକାଲିର ଅନର୍ଥ ସମସ୍ୟାଗୁଡ଼ିକୁ କେନ୍ଦ୍ର କରି ଆଗାମୀକାଲିର ସୁଯୋଗ ସବୁକୁ ଛିନ୍ନ କରିବା ନିମନ୍ତେ ଆଜିର ସମୟକୁ ବରବାଦ କରେ ଏହି ଉଦ୍ବିଗ୍ନତା। ଏହା ମନ୍ଦ ଫାନ୍ଦ ଓ ବିପଦରୁ ପଳାୟନ କରିବାକୁ ସାହାଯ୍ୟ କରେ ନାହିଁ, ବରଂ ଯେତେବେଳେ ସେହି ସବୁ ବନ୍ୟା ପରି ମାଡ଼ି ଆସେ ସେଗୁଡ଼ିକର ମୁକାବିଲା କରିବା ନିମନ୍ତେ ଏହା ଆପଣଙ୍କୁ ଶକ୍ତିହୀନ ଓ ଅସମର୍ଥ କରିପକାଏ। ତେବେ ଉଦ୍ବିଗ୍ନତାକୁ କାହିଁକି ମନରେ ପ୍ରଶ୍ରୟ ଦେବା? ଈଶ୍ୱରଙ୍କ ପବିତ୍ର ବାକ୍ୟ ବାଇବଲ ଆମମାନ ଏଥିରୁ ମୁକ୍ତ ହେବା ବିଷୟରେ କିଛି ପରାମର୍ଶ ଦିଏ। ଉଦ୍ବିଗ୍ନ ହୁଅ ନାହିଁ, କାରଣ ହେଉଛି ସୃଷ୍ଟିକର୍ତ୍ତା ମୁକ୍ତିଦାତା।

0: ସମସ୍ୟାଗୁଡ଼ିକୁ କେନ୍ଦ୍ର କରି ଆଗାମୀକାଲିର ସୁଯୋଗ ସବୁକୁ ଛିନ୍ନ କରିବା ନିମନ୍ତେ ଆଜିର ସମୟକୁ ବରବାଦ କରେ ଏହି ଉଦ୍ବିଗ୍ନତା। ଏହା ମନ୍ଦ ଫାନ୍ଦ ଓ ବିପଦରୁ ପଳାୟନ କରିବାକୁ ସାହାଯ୍ୟ କରେ ନାହିଁ, ବରଂ ଯେତେବେଳେ ସେହିସବୁ ବନ୍ୟା ପରି ମାଡ଼ି ଆସେ ସେଗୁଡ଼ିକର ମୁକାବିଲା କରିବା ନିମନ୍ତେ ଏହା ଆପଣଙ୍କୁ ଶକ୍ତିହୀନ ଓ ଅସମର୍ଥ କରିପକାଏ। ତେବେ ଉଦ୍ବିଗ୍ନତାକୁ କାହିଁକି ମନରେ ପ୍ରଶ୍ରୟ ଦେବା? ଈଶ୍ୱରଙ୍କ ପବିତ୍ର ବାକ୍ୟ ବାଇବଲ ଆମମାନେ ଏଥିରୁ ମୁକ୍ତ ହେବା ବିଷୟରେ କିଛି ପରାମର୍ଶ ଦିଏ। ଉଦ୍ବିଗ୍ନ ହୁଅ ନାହିଁ, କାରଣ ହେଉଛି ସୃଷ୍ଟିକର୍ତ୍ତା, ମୁକ୍ତିଦାତା, ପାଳନକର୍ତ୍ତା ପରମେଶ୍ୱର ଆପଣଙ୍କୁ ଆଉ ମୋତେ ପ୍ରେମ କରନ୍ତି। ସଦାପ୍ରଭୁ ପରମେଶ୍ୱର ଆପଣଙ୍କୁ ଆଉ ମୋତେ ଏହି କଥା କହନ୍ତି, ହଁ ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ, ଏ ହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ। ତାହାଙ୍କଠାରେ ନିଜକୁ ସମର୍ପି ଦେଲେ ସେ ଆମମାନଙ୍କୁ ଏହି ଉଦ୍ବିଗ୍ନତାରୁ ରକ୍ଷା କରିବେ। ଦ୍ୱିତୀୟ ବିଷୟ, ପରମେଶ୍ୱର କହନ୍ତି ଶକ୍ତିହୀନ ହୁଅ ନାହିଁ, ଦୁର୍ବଳ ମନା ହୁଅ ନାହିଁ। କାହିଁକି? କାରଣ ସଦାପ୍ରଭୁ ତୁମ୍ଭକୁ ଧରି ରଖିବେ। ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମ୍ଭକୁ ସବଳ କରିବା, ହଁ ଆମ୍ଭେ ତୁମ୍ଭର ସାହାଯ୍ୟ କରିବା, ହଁ ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା। ଯେଉଁ ପରମେଶ୍ୱର ସମୁଦାୟ ବିଶ୍ୱକୁ, ସମୁଦାୟ ମାନବ ବଂଶକୁ ଆପଣଙ୍କୁ ଆଉ ମୋତେ ସୃଷ୍ଟି କରିଅଛନ୍ତି, ଯାହାଙ୍କର ଶକ୍ତି ଅସୀମ, ସେ କଥା କହନ୍ତି। ତୃତୀୟ ବିଷୟ ସେ କହନ୍ତି, ତାହାଙ୍କ ପବିତ୍ର ବାକ୍ୟରେ ସେ କହନ୍ତି ଭୟ କର ନାହିଁ। ଉଦ୍ବିଗ୍ନତା ଆମମାନଙ୍କୁ ଭୟ ମଧ୍ୟକୁ ଠେଲି ଦିଏ, କିନ୍ତୁ ଏଠାରେ ପରମେଶ୍ୱର କହନ୍ତି ତୁମମାନେ ଭୟ କର ନାହିଁ। କାହିଁକି? କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ, ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ। ଯେ ତୁମ୍ଭକୁ ରକ୍ଷା କରନ୍ତି ସେ ଘୁମାଇବେ ନାହିଁ। ସଦାପ୍ରଭୁ ତୁମ୍ଭର ରକ୍ଷକ, ସେ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା। ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ, ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ। ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରି ଯିବାର ଓ ଭିତରେ ଆସିବାର ରକ୍ଷା କରିବେ। ପ୍ରିୟ ବନ୍ଧୁ, ୟାଠାରୁ ବଡ଼ ପ୍ରତିଜ୍ଞା ଆଉ କ'ଣ ଆବଶ୍ୟକ? ଯେଉଁ ଈଶ୍ୱର ଆପଣଙ୍କ ପାଇଁ ମୋ ପାଇଁ ଏତେ ମନୋଯୋଗ କରନ୍ତି, ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ସମର୍ଥ ମଧ୍ୟ ଅଟନ୍ତି, ଆଉ ସେ କେବେ ବିଳମ୍ବ କରନ୍ତି ନାହିଁ। ଯିଏ କେହି ତାହାଙ୍କର ଶରଣ ନିଏ ସେ କେବେ ବି ତାହାଙ୍କୁ ପରିତ୍ୟାଗ କରନ୍ତି ନାହିଁ, ବରଂ ଆଦରେ କୋଳେଇ ନିଅନ୍ତି। ଆଜି ହିଁ ସେ ପରମେଶ୍ୱରଙ୍କର ନିକଟକୁ ଆସିବା କିଏ? ତାହାଙ୍କୁ କହିବା କିଏ, ହେ ପରମେଶ୍ୱର ତୁମେ ହିଁ ମୋହର ସହାୟ ଅଟ, ମୁଁ ବିଚଳିତ ହେବି ନାହିଁ, କୌଣସି ବିଷୟରେ ଚିନ୍ତିତ କିମ୍ବା ଉଦ୍ବିଗ୍ନ ହେବି ନାହିଁ, କାରଣ ତୁମେ ମୋର ସହିତରେ ଅଛ। ସେହି ସତ୍ୟ ଜୀବିତ ପରମେଶ୍ୱର ଆପଣଙ୍କର ସହବର୍ତ୍ତୀ ହୁଅନ୍ତୁ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲି ସଂଗ୍ରାମ କେଶରୀ ସିଂ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚବିଂଶ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜାଙ୍କ ଆଦେଶରେ ଦ୍ୱାରକା ଖବର ବୁଝିବାକୁ ଅର୍ଜୁନ ଯାଇଥିଲେ। ସାତ ମାସ ବିତିଗଲା, ମାତ୍ର ସେ ଫେରିଲେ ନାହିଁ। ସେତେବେଳେ ବହୁତ ଅଶୁଭ ଲକ୍ଷଣ ଦେଖାଯାଉଥିଲା। ବନ ଆଶ୍ରମ ସାରା ରାଜ୍ୟ ହତଶ୍ରୀ ଜଣାପଡ଼ୁଥିଲା। ଲୀଳାମୟ ଶ୍ରୀକୃଷ୍ଣଙ୍କ ଯୋଗୁଁ ସିନା ପୃଥିବୀ କୃଷ୍ଣମୟ ସୁନ୍ଦର ଦିଶୁଥିଲା। ସେ ସଂସାର ଛାଡ଼ିଯିବାରୁ ପୃଥିବୀ ଏପରି ଶ୍ରୀହୀନ ହୋଇଥିବା ସନ୍ଦେହ କରି ଯୁଧିଷ୍ଠିର ଭୀମଙ୍କୁ କହୁଥିବା ବେଳେ ଅର୍ଜୁନ ସେଠାରେ ପହଞ୍ଚି ପ୍ରଣାମ କଲେ। ଅର୍ଜୁନଙ୍କ ଶୁଖିଲା ମୁହଁ ଦେଖି ଗୋବିନ୍ଦ କିପରି ଅଛନ୍ତି ବୋଲି ତାଙ୍କୁ ଯୁଧିଷ୍ଠିର ପଚାରିଲେ।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚବିଂଶ ଭାଗ। କଣ୍ଠଦାନ କରିଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ, ଶୈଳଭମା ମହାପାତ୍ର ଏବଂ କେଶବ ଚନ୍ଦ୍ର ସାହୁ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛି ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼, 8 ମିଲିଲିଟର ମାଲାଥିଅନ ବା DDVP କୀଟନାଶକ ମିଶାଇ ବିଷ ଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷ ଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟିର ପାତ୍ରରେ କିମ୍ବା ପ୍ଲାଷ୍ଟିକ କପ୍ରେ ଭର୍ତ୍ତି କରି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷ ଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲୁଇସନ୍ ଲୋର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ, 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ ଅଗ ଝାଉଁଳା ବା ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି, ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାର୍ଡ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଇଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ଫଳସଢ଼ା ଓ ଅଗମରା ରୋଗର ପରିଚାଳନା ପାଇଁ

0: ପ୍ରତି ପ୍ରୋପିନେବ୍ 70% ଡବ୍ଲ୍ୟୁପି 500 ଗ୍ରାମ କିମ୍ବା ଡାଇଫେନୋକୋନାଜୋଲ 25% ଇସି 100 ମିଲିଲିଟର କିମ୍ବା ଆଜିକ୍ସୋଷ୍ଟ୍ରୋବିନ 23% ଏସି 200 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋକାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। 10 ଲିଟର ପାଣିରେ କ୍ଲୋରାଟ୍ରାନେଲିପ୍ରୋଲ 18.5% ଏସି 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% ଏସ୍ଜି 4 ଗ୍ରାମ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ। ଅଧିକ ଗରମ କାରଣରୁ ପ୍ରାଣୀମାନଙ୍କ ଦୁଗ୍ଧ ମାଂସ ଆଦି ଉତ୍ପାଦନ କ୍ଷମତା କମିଯାଏ ଓ ଅବସ୍ଥାରେ ସୁଧାର ନ ଆସିଲେ ପ୍ରାଣୀମାନେ ମୃତ୍ୟୁବରଣ ମଧ୍ୟ କରିପାରନ୍ତି। ଦିନବେଳା ଖରା ଅଧିକ ହେଲେ ପ୍ରାଣୀମାନଙ୍କୁ ଗୁହାଳରୁ କାଢ଼ି ଛାଇ ଜାଗାରେ ବାନ୍ଧିଦେବା ଉଚିତ। ଗୁହାଳର ଛପର ଟିଣ ବା ଆଜବେଷ୍ଟସ୍ର ହୋଇଥିଲେ ତା ଉପରେ ଛଣ ବା ନଡ଼ିଆ ବାହୁଙ୍ଗା ପକାନ୍ତୁ। ମଝିରେ ମଝିରେ ସେଥିରେ ପାଣି ସିଞ୍ଚନ କରନ୍ତୁ। ଜୋରରେ ଖରା ହେଉଥିଲେ ଗୁହାଳରେ ଖୋଲାଥିବା ଜାଗାଗୁଡ଼ିକରେ ଓଦା ଅଖା ଟଙ୍ଗାଇ ରଖନ୍ତୁ ଓ ଛାଇ ହୋଇଗଲେ ଅଖାଗୁଡ଼ିକୁ ଖୋଲି ଦିଅନ୍ତୁ। କାନ୍ଥ ଓ ଛାତ ଉପରେ ଧଳା ରଙ୍ଗର ଚୂନ ଲେପନ କରନ୍ତୁ। ଅଧିକ ଉତ୍ପାଦନକ୍ଷମ ପ୍ରାଣୀ ରଖିଥିଲେ ପଙ୍ଖା, ପାଣି ଛିଞ୍ଚିବା ଯନ୍ତ୍ର ଓ ଅନ୍ୟାନ୍ୟ ତାପମାତ୍ରା କମାଇପାରୁଥିବା ଉପକରଣ ଲଗାଇବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ହେଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ। ପ୍ରାଣୀର ମୁଣ୍ଡରେ ବରଫ ଘଷିବା ସହ ଓଦା କପଡ଼ା ବା ଅଖା ପକାଇ ଦିଅନ୍ତୁ। ଖରାଦାଉରୁ କୁକୁଡ଼ା ଓ ବତକମାନଙ୍କର ମାଂସ ଅଣ୍ଡା ଉତ୍ପାଦନ କ୍ଷମତା କମିଯାଏ। ଅନେକ ସମୟରେ କୁକୁଡ଼ା ବତକମାନେ ମୃତ୍ୟୁବରଣ ମଧ୍ୟ କରିଥାନ୍ତି। ଖରାଦାଉରୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ ଯେପରିକି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତବାୟୁ ଚଳାଚଳ କରୁଥିବ, ଘରର ଛପର ଉଚ୍ଚା ବା ପାର୍ଶ୍ୱକାନ୍ଥ ନିଚା ଥିବା ଛପର ଉପରେ କଖାରୁ ଭଳି ଲତାଜାତୀୟ ଗଛ ବଣାନ୍ତୁ। ଦିନବେଳା ପାଣି ଛିଞ୍ଚନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖାକୁ କୁକୁଡ଼ା ଓ ବତକ ଘର ଜାଲି ଉପରେ ଟାଙ୍ଗିଦେଲେ ଘର ଥଣ୍ଡା ରହିଥାଏ। ଲିଟରକୁ ବାରମ୍ବାର ଘାଣ୍ଟିବା ଦରକାର, କାରଣ ଏହା ଦିନବେଳା ଉତ୍ତାପ ଧାରଣ କରିଥାଏ ଓ ଘର ଭିତର ଅଧିକ ଗରମ ପରିବେଶ ସୃଷ୍ଟି କରିଥାଏ। ଘର ଚାରିପଟେ ବହଳିଆ ପତ୍ର ଥିବା ଗଛ ଲଗାନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ଭଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ଭାଦ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ରିଚା ଝା। अथ वार्ताः। असम, पश्चिम बंगाल, केरलम, तमिलनाडु राज्येषु केन्द्र शासित प्रदेशे पुडुचेरी इत्यत्र विधानसभा निर्वाचनेभ्यः अद्य मतगणनायै सर्वाः सज्जताः जाताः। मतगणना प्रातः 8 वादने प्रारप्स्यते। प्रैष्य मतपत्राणां गणना सर्वप्रथमं भविष्यति तथा वैद्युतिकी मतदान यंत्राणां गणना प्रातः 8:30 वादने प्रारप्स्यते। असमराज्ये 26 आसनेभ्यः, केरलम राज्ये 44 आसनेभ्यः, तमिलनाडुराज्ये 34 आसनेभ्यः तथा पुडुचेरी इत्यत्र 30 विधानसभासनेभ्यः मतगणना भविष्यति। पश्चिमबंगाले 93 आसनेभ्यः अद्य मतगणना भविष्यति। फाल्टा विधानसभायै पुनर्मतदानं मईमासस्य 21 दिनांके भविष्यति। तत्रैव मतगणना च मईमासस्य 24 दिनांके भविष्यति।
3: जनादेश 2026।
4: असम, केरलम, तमिलनाडु, पश्चिम बंगाल और पुदुचेरी के चुनाव नतीजों पर विशेष कार्यक्रम आकाशवाणी के साथ
3: आज सुबह 8:30 बजे से
4: मतगणना की पल पल की खबर
3: हर सीट की सटीक जानकारी,
4: संवाददाताओं से ताजा हाल
3: और विशेषज्ञ

2 ମିନିଟ୍ରେ ଜିଲ୍ଲା ହାଲଚାଲରେ କଳାହାଣ୍ଡି ଜିଲ୍ଲାର ହାଲଚାଲ ରାତି 7:25ରେ କୃଷି ସଂସାର ରାତି 7:30ରେ ଏଥିରେ ସଫଳ ଚାଷୀ ଶାରଦା ରାୟଙ୍କ ସହ ସାକ୍ଷାତକାର ଶୁଣିବେ। ଅନୁଜା ତାରିଣୀ ମିଶ୍ର ଗାଇଥିବା ଓଡ଼ିଶୀ ଗୀତ ରାତି 8:30ରେ ପବ୍ଲିକ୍ ସ୍ୱିକ୍ ରାତି 9:30ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ନାଟକ କୁହୁଡ଼ି ଶୁଣିବେ ରାତି 10:02ରେ ରଚନା ପୃଥ୍ୱୀରାଜ ପାତ୍ର ପ୍ରଯୋଜନା ଗୌର ପଟ୍ଟନାୟକ। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆଜି ଭୋଟ୍ ଗଣତି କରାଯିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ 8ଟାରେ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ୍ଗୁଡ଼ିକର ଗଣତି କରାଯିବ ଏବଂ ଏହାପରେ ଇଭିଏମ୍ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା ହୋଇଛି। ଅପରାହ୍ନ ସୁଦ୍ଧା ଫଳାଫଳ ସମ୍ପର୍କରେ ସ୍ୱଷ୍ଟ ଚିତ୍ର ମିଳିବାର ସମ୍ଭାବନା ରହିଛି। ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଆଜି ସହାୟତା ରାଶି ପ୍ରଦାନ କରାଯିବ। ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବେ। 1,23,849 ଜଣ ହିତାଧିକାରୀଙ୍କୁ ଏହି ପର୍ଯ୍ୟାୟରେ ସହାୟତା ରାଶି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ମିଳିତ ଭାବେ ଏହି ସପ୍ତାହ ପାଳନ କରୁଛନ୍ତି। ସପ୍ତାହ ପାଳନ ଅବସରରେ ଦେଶବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ, ମକ୍ଡ୍ରିଲ୍, ଦକ୍ଷତା ବିକାଶ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକାର ଅନୁପାଳନ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଧାନସଭା କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଜୟପୁରଠାରେ ଆସନ୍ତାକାଲି ଆରମ୍ଭ ହେବ। ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ

0: ହିମାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭାର ବାଚସ୍କତି ଯୋଗ ଦେଉଛନ୍ତି। ଓଡ଼ିଶା ବାଚସ୍କତି ସରମା ପାଢ଼ୀ ଏଥିରେ ଯୋଗ ଦେବା ପାଇଁ ଜୟପୁର ଗସ୍ତ କରିଛନ୍ତି। ବିଧାନସଭା କମିଟି ବ୍ୟବସ୍ଥା ଏବଂ ଆଗାମୀ ଦିନରେ ଏହାକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଆଭ୍ୟନ୍ତରୀଣ ଜଳପଥଗୁଡ଼ିକରେ ଯାତ୍ରୀ ପରିବହନ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ଏବଂ ଓଭରଲୋଡିଂ ଓ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ କରିବାକୁ ସରକାର ନିଷ୍ପଭି ଗ୍ରହଣ କରିଛନ୍ତି। ବାଣିଜ୍ୟ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଯାତ୍ରୀ ପରିବହନ ସମୟରେ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଅନୁପାଳନ ନେଇ ଅଚାନକ ଯାଞ୍ଚ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଜି ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ରଥଦାଣ୍ଡଠାରେ ଚାଲିଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ଚୈତ୍ର ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ସାଂସଦ ବିଭୁ ପ୍ରସାଦ ତରାଇ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ଏକ ସମ୍ଭର୍ଦ୍ଧନା ସମାରୋହ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା 9 ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ହାଇକୋର୍ଟ ସମେତ ପ୍ରତ୍ୟେକ ଜିଲ୍ଲା ଏବଂ ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଦାଲତ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣମ୍ଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ 33 ଦିନ ଧରି ଏହି ଯାତ୍ରା ଚାଲିବ। କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଜାତୀୟ ପ୍ରତିଯୋଗିତାର ମହିଳା ବର୍ଗ କ୍ରୀଡ଼ା ଗତକାଲି ଉଦ୍ଯାପିତ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଥିରେ ଯୋଗଦେଇ ରାଜ୍ୟର ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ରକୁ ସମଗ୍ର ଦେଶ ପାଇଁ ଅଲିମ୍ପିକ୍ସ ତାଲିମ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି। 2036 ଅଲିମ୍ପିକ୍ସ ପ୍ରତିଯୋଗିତା ଭାରତରେ ଆୟୋଜନ ନେଇ ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ଉଭୟ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଭାରତୀୟ କ୍ରୀଡ଼ା ସଂଘ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଇଣ୍ଡିଆନ୍ ଇଣ୍ଡୋର ଓପନ୍ କମ୍ବାଇଣ୍ଡ ଇଭେଣ୍ଟ ଆଣ୍ଡ ପୋଲଭଲ୍ଟ ପ୍ରତିଯୋଗିତାରେ ଗତକାଲି ଓଡ଼ିଶାର ପୂର୍ଣ୍ଣିମା ହେମ୍ରମ୍ ମହିଳା ପେଣ୍ଟାଥଲମ୍ରେ ସ୍ୱର୍ଣ୍ଣପଦକ ପାଇଛନ୍ତି। ତାମିଲନାଡୁର ବାରାନିକା ପୋଲଭଲ୍ଟରେ 4.23 ମିଟର ଅତିକ୍ରମ କରି ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରାଜ୍ୟରେ କାଳବୈଶାଖୀଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଅପରପକ୍ଷରେ ଗତକାଲି 4ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆୟୁର୍ବେଦରେ ମା ଓ ଶିଶୁ ପାଇଁ ପୋଷଣ ଆଲୋଚନା କରିଛନ୍ତି ଡକ୍ଟର ସ୍ୱପ୍ନେଶ୍ୱର ପଣ୍ଡା।
2: ଆମ ଶରୀରର ସମସ୍ତ ପ୍ରକାର ଜୈବିକ ପ୍ରକ୍ରିୟା ଶରୀର ବୃଦ୍ଧି କୋଷ ତଥା ତନ୍ତୁର ସୁରକ୍ଷା ପୁନର୍ଗଠନ ଓ ଆବଶ୍ୟକ ଶକ୍ତିର ସଂରଚନା ପାଇଁ ଆମେ ଖାଦ୍ୟ ଗ୍ରହଣ କରିଥାଏ। ସନ୍ତୁଳିତ ଆହାରରେ ଧାତବ ଲବଣ କ୍ୟାଲୋରି ଜୈବ ସାର ବା ଭିଟାମିନ୍ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଥାଏ। ଅଧିକ ପରିମାଣ ତଟକା ପନିପରିବା ଫଳମୂଳ ଖୁବ୍ କମ୍ ପରିମାଣରେ ଲବଣ ଶର୍କରା ଓ ଚର୍ବିଜାତୀୟ ଖାଦ୍ୟ ଶରୀରକୁ ଉପଯୁକ୍ତ ପୋଷଣ କରିଥାଏ। ଶ୍ୱେତ ସାର ପ୍ରୋଟିନ୍ ଖାଦ୍ୟ ସାର ଖଣିଜ ଲବଣ ତନ୍ତୁଯୁକ୍ତ ଖାଦ୍ୟ ଯେପରିକି ଭାତ ଚିନି ଅଟା ଜହ ବାଜରା ରାଶି ଫଳରସ ମୂଳା ଆଖୁ ଆଳୁ ଗାଜର ପ୍ରଭୃତି ଶ୍ୱେତସାର ଜାତୀୟ ଖାଦ୍ୟ ପ୍ରୋଟିନ୍ ଶରୀର ଗଠନ ପାଇଁ ଏନ୍ଜାଇମ୍ ହରମୋନ୍ ଆଣ୍ଟିବଡି ଗଠନ କରିବା ସହ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ବିଶେଷତଃ ଶିଶୁ ଗର୍ଭବତୀ ମହିଳା ଓ ରୋଗୀମାନଙ୍କ ପାଇଁ ଛୁଇଁ ଜାତୀୟ ତଟକା ସବୁଜ ପନିପରିବା ବାଦାମ କ୍ଷୀର ଓ କ୍ଷୀର ଜାତୀୟ ପଦାର୍ଥ ଛେନା ଦହି ଚୁନା ମାଛ ଓ ସୋୟାବିନ୍ରୁ ଶତକଡା 40% ପ୍ରୋଟିନ୍ ମିଳେ। ବାଦାମ ତେଲ ସୋରିଷ ତେଲ ଘିଅ ରାଶି ତେଲ ସୂର୍ଯ୍ୟମୁଖୀ ତେଲ ଓ ନଡ଼ିଆ ତେଲ କ୍ଷୀର ଲହୁଣୀ ପ୍ରଭୃତି ଚର୍ବିଜାତୀୟ ଖାଦ୍ୟଶସ୍ୟରେ ଭିଟାମିନ୍ ଏ ଡି ଭିଟାମିନ୍ ଇ ଓ ଭିଟାମିନ୍ କେ ଭରପୁର ରହିଥାଏ। ପାଳଙ୍ଗ ଶାଗ ବଥୁଆ ଶାଗ ସୋରିଷ ଶାଗ ପତ୍ରକୋବି, ମେଥି ଶାଗ, ମୂଳା ଶାଗ, ଧନିଆ ପତ୍ର, କଦଳୀ ଭଣ୍ଡା, ଚଣା ଶାଗ, ପିଆଜ ସଣ୍ଡା, ସିମଲା ଲଙ୍କା, ଅଙ୍ଗୁର, ନାସପାତି, ପିଜୁଳି ପ୍ରଭୃତି ହାଡ଼ ଓ ଦାନ୍ତ ଦୃଢ଼ କରେ, ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି କରେ। ଖଣିଜ ଲବଣ, କ୍ଷୀର, କାଲସିୟମ, ଖାଦ୍ୟ

0: ସାର ଓ ପ୍ରୋଟିନ୍ର ଏକ ମହତ୍ୱପୂର୍ଣ୍ଣ ଉତ୍ସ। ପୁଷ୍ଟିହୀନତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବିଚାର କରି ସତର୍କ ରହି ଏହିସବୁ ଖାଦ୍ୟର ବହୁଳ ବ୍ୟବହାର କଲେ କୁପୋଷଣରୁ ମୁକ୍ତି ମିଳେ ବୋଲି ସନ୍ଦେଶ ଦେଇଛନ୍ତି। ପୁଷ୍ଟିହୀନତା କୁପୋଷଣରୁ ରକ୍ଷା ଓ ଜନସଚେତନତା ସୃଷ୍ଟି ପାଇଁ ଆୟୁର୍ବେଦ ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। ସାଧାରଣତଃ ମହିଳା ଓ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇ ରକ୍ତରେ ହିମୋଗ୍ଲୋବିନ୍ କମିଯିବା ଦ୍ୱାରା ରକ୍ତହୀନତାର ଶିକାର ହୋଇଥାନ୍ତି। ରକ୍ତହୀନତା ଯୋଗୁଁ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଜଟିଳତା ସୃଷ୍ଟି ହୋଇଥାଏ। ମହିଳାମାନେ ସେଠା ଦେଖାଯିବା ସହ ହାଲିଆ ଲାଗିବା, ଦୁର୍ବଳତା, ମୁଣ୍ଡ ବୁଲାଇବା, ଅଣନିଶ୍ୱାସୀ ହେବା ଅନୁଭବ କରନ୍ତି। 18 ବର୍ଷରୁ କମ୍ 35 ବର୍ଷରୁ ଅଧିକ ବୟସରେ ପ୍ରଥମ ଗର୍ଭଧାରଣ ଗୁରୁତର ରକ୍ତହୀନତା, ଉଚ୍ଚ ରକ୍ତଚାପ, ଥାଲାସେମିଆ, ମଧୁମେହ, ଥାଇରଏଡ଼, ହୃଦରୋଗ, କିଡ଼ନୀ ରୋଗ, ଗର୍ଭାବସ୍ଥାରେ ରକ୍ତସ୍ରାବ, ପେଟରେ ଅଧିକ ଯନ୍ତ୍ରଣା, ପେଟରେ ପିଲା ନ ବୁଲିବା ଲକ୍ଷଣ ଗୁଡ଼ିକ ବିପଦପୂର୍ଣ୍ଣ ହୋଇଥିବାରୁ ସଠିକ୍ ଚିକିତ୍ସା, ଖାଦ୍ୟପେୟ ଓ ବିଶ୍ରାମ ନିହାତି ଆବଶ୍ୟକ। ମାଆର ପ୍ରଥମ କ୍ଷୀର ହଳଦିଆ ଓ ବହଳିଆ ପଶ କ୍ଷୀର ଯାହାକୁ କୋଲେଷ୍ଟ୍ରମ୍ କହନ୍ତି ତାହା ଶିଶୁକୁ ପିଆଇବା ନିହାତି ଦରକାର। ଏହି କ୍ଷୀର ଶିଶୁକୁ ଅନେକ ସଂକ୍ରମଣରୁ ରକ୍ଷା କରିବା ସହ ତାର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରେ। ଏହା ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ଶିଶୁଟି ମାତୃଗର୍ଭରେ ସଞ୍ଚାର ହେବା ଓ ଜନ୍ମ ହେବା ପରଠାରୁ ପୂର୍ଣ୍ଣ ବୟସ ପ୍ରାପ୍ତ ହେବା ପର୍ଯ୍ୟନ୍ତ ମା ଓ ଶିଶୁର ଉତ୍ତମ ପୋଷଣ ଆବଶ୍ୟକ। କୁପୋଷଣ ହେତୁ ଶିଶୁଟି ଦୁର୍ବଳ ହୋଇପଡେ, ଓଜନ କମିଯାଏ, ରିକେଟ୍ ଓ ଅନ୍ୟାନ୍ୟ ରୋଗଗ୍ରସ୍ତ ହୋଇଯାଏ। ଭିଟାମିନ୍ କ ଅଭାବରୁ ଅନ୍ଧାରକଣା, ଭିଟାମିନ୍ ଖ ଅଭାବରୁ ବେରିବେରି, ଭିଟାମିନ୍ ଘ ଅଭାବରୁ ଦାନ୍ତମାଡ଼ିରୁ ରକ୍ତସ୍ରାବ, ଘ ଅଭାବରୁ ହାଡ଼ ଦୁର୍ବଳ, ଭିଟାମିନ୍ ଚ ବା ଇ ଅଭାବରୁ ପ୍ରଜନନ ଶକ୍ତି ହ୍ରାସ, ଭିଟାମିନ୍ କେ ଅଭାବରୁ ରକ୍ତସ୍ତମ୍ଭନ ହୁଏ ନାହିଁ। ସେହିପରି ବିଭିନ୍ନ ଖଣିଜ ଲବଣ ଅଭାବରୁ ରକ୍ତହୀନତା, ହୃଦରୋଗ ତଥା ସ୍ମରଣ ଶକ୍ତି ହ୍ରାସ ପାଏ। ବିଶେଷ କରି ଶାଗଜାତୀୟ ଖାଦ୍ୟରୁ ଖଣିଜ ଲବଣ, ଗାଜରରେ ପ୍ରଚୁର ଜୀବସାର, କାଞ୍ଜି, ଅଁଳା, ଲେମ୍ବୁ, ସଜନା ଶାଗରେ ଜୀବସାର ଗ, କଦଳୀ, ବ୍ରୋକଲି, ବନ୍ଧାକୋବି, ଭେଣ୍ଡି, ପୋଟଳ ପ୍ରଭୃତି ତଟକା ସବୁଜ ପନିପରିବା ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ପୋଷଣ ଯୋଗାଇଥାଏ। ଆୟୁର୍ବେଦ ଔଷଧ ମାନଙ୍କରେ ବ୍ରାହ୍ମୀ ରସାୟନ, ଚବନପ୍ରାସ, ପୁନର୍ବାରିଷ୍ଟ, ଅଶ୍ୱନ୍ଧା, ଯଷ୍ଟିମଧୁ, ମଣ୍ଡୁକପର୍ଣ୍ଣି, ଆମଳକି, ରକ୍ତପୂରଣୀ ଶାଗ ପ୍ରଭୃତି ଶରୀରକୁ ବହୁତ ପୋଷଣ କରିବାର ଶକ୍ତି ରଖିଥାଏ। ତେଣୁ ଆମେ ସଚେତନ ହୋଇ ପ୍ରାକୃତିକ ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ସହ ଉପଯୁକ୍ତ ଭାବେ ପୋଷଣ କରି ପ୍ରଚୁର ବିଶୁଦ୍ଧ ଅମ୍ଳଜାନ ଆମ ପରିବେଶରେ ପାଇବା ପାଇଁ ତୁଳସୀ, ବଟ, ଅଶ୍ୱସ୍ଥ ବୃକ୍ଷ ରୋପଣ କରି ଏକ ନିରୋଗ ଓ ସୁସ୍ଥ ସମାଜ ଗଠନ କରିବାକୁ ଆସନ୍ତୁ ଆଜି ହିଁ ଶପଥ ନେବେ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆୟୁର୍ବେଦରେ ମା ଓ ଶିଶୁ ପାଇଁ ପୋଷଣ। ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଭୋଟ୍ ଗଣତି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ରକ୍ଷା ତ୍ରିବେଣୀ ସିମ୍ପୋଜିୟମର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ଯୁଦ୍ଧ ପରିସ୍ଥିତି ସମାପ୍ତ ପାଇଁ ଇରାନ୍ ଦେଇଥିବା ସାନି ପ୍ରସ୍ତାବକୁ ଗ୍ରହଣୀୟ ନୁହେଁ କହିଲେ ଆମେରିକା ରାଷ୍ଟ୍ରପତି। ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଆଜିଠାରୁ ପାଳନ କରାଯିବ ଅଗ୍ନି ନିରାପତ୍ତା ସପ୍ତାହ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ନିମନ୍ତେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ଆଜି 8:00 ଭୋଟ୍ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ ଏବଂ 8:30 ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଗଣତି ଆରମ୍ଭ ହେବ। ମଧ୍ୟାହ୍ନ ସୁଦ୍ଧା ପ୍ରାରମ୍ଭିକ ଫଳାଫଳ ପ୍ରକାଶ ପାଇବା ଆଶା କରାଯାଉଛି। ପଶ୍ଚିମବଙ୍ଗରେ ଆଜି 293 ଆସନ ପାଇଁ 77 କେନ୍ଦ୍ରରେ ଭୋଟ୍ ଗଣନା ହେବ। ପ୍ରତ୍ୟେକ ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣନା କେନ୍ଦ୍ରରେ ଜିଲ୍ଲା ପୁଲିସ୍, ରାଜ୍ୟ ପୁଲିସ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର 200 କମ୍ପାନୀ ନିୟୋଜିତ ହୋଇଛନ୍ତି। ଗଣନା କେନ୍ଦ୍ରର 100 ମିଟର ମଧ୍ୟରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା

63 ଲାଗୁ କରାଯାଇଛି ଏବଂ ଆବଶ୍ୟକ ହେଲେ ଏହି ପରିଧିକୁ ବୃଦ୍ଧି କରାଯିବ। ଭୋଟ୍ ଗଣନା ପ୍ରକ୍ରିୟା ସମୟରେ କର୍ତ୍ତବ୍ୟରେ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ସମଗ୍ର ପ୍ରକ୍ରିୟା ପର୍ଯ୍ୟବେକ୍ଷକ ଏବଂ ପୁଲିସ୍ ପର୍ଯ୍ୟବେକ୍ଷକଙ୍କ ସହିତ ରିଟର୍ଣ୍ଣିଂ ଅଧିକାରୀ ଏବଂ ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନେ ତଦାରଖ କରିବେ। ପ୍ରଥମ ଥର ପାଇଁ ପୁଲିସ୍ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଗଣନା ପ୍ରକ୍ରିୟାରେ ସାମିଲ କରାଯାଇଛି। ଫାଲ୍ଟା ବିଧାନସଭା ପାଇଁ ପୁନଃ ନିର୍ବାଚନ ଆସନ୍ତା 21ରେ ଅନୁଷ୍ଠିତ ହୋଇ 24ରେ ଭୋଟ୍ ଗଣତି ହେବ। ତାମିଲନାଡୁରେ 234 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 234 ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ 4624 ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଗଣନା କାର୍ଯ୍ୟରେ 10545 ଜଣ କର୍ମଚାରୀଙ୍କୁ ସାମିଲ କରାଯାଇଛି। ଆସାମରେ 126 ବିଧାନସଭା ଆସନ, କେରଳରେ 140 ଏବଂ ପୁଡୁଚେରୀରେ 30 ଆସନ ପାଇଁ ଆଜି ଭୋଟ୍ ଗଣତି କରାଯିବ। ନାଗାଲାଣ୍ଡରେ ଆଜି ମୋକକ୍ଚୁଙ୍ଗ୍ ଜିଲ୍ଲାରେ କୋରିଡାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗଣନା ବ୍ୟବସ୍ଥା କରାଯାଇଛି। ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ 3 ପର୍ଯ୍ୟାୟରେ 10 ଟେବୁଲରେ ଭୋଟ୍ ଗଣନା କରାଯିବ। ଗଣନା ସ୍ଥାନରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ଜରିଆରେ ସମସ୍ତ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ରକ୍ଷା ତ୍ରିବେଣୀ ସଂଗମ ସିମ୍ପୋଜିୟମ୍ ଉଦ୍ଘାଟନ କରିବେ। ସିମ୍ପୋଜିୟମ୍ରେ ପ୍ରଯୁକ୍ତିବିଦ୍ୟା, ଶିଳ୍ପ ଏବଂ ସେନା ଏକତ୍ରୀକରଣ ବିଷୟରେ ଆଲୋଚନା ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସିମ୍ପୋଜିୟମ୍ ବିଭିନ୍ନ ଆହ୍ୱାନଗୁଡ଼ିକୁ ଦୂର କରିବା ପାଇଁ ଅତ୍ୟାଧୁନିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ସମନ୍ୱିତ କରିବା ପାଇଁ ଏକ ସକ୍ରିୟ ମଞ୍ଚ ଭାବରେ କାର୍ଯ୍ୟ କରିବ। ପ୍ରଦର୍ଶନୀରେ ଦେଶର ଏମ୍ଏସ୍ଏମ୍ଇ, ଘରୋଇ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଫାର୍ମ, ଷ୍ଟାର୍ଟଅପ୍ ଏବଂ ନବସୃଜନକାରୀଙ୍କ ସମେତ ବିଭିନ୍ନ ଅଂଶଗ୍ରହଣକାରୀ ସାମିଲ ହେବେ। 280 ଅଧିକ କମ୍ପାନୀ ସେମାନଙ୍କର ସଦ୍ୟତମ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବା ସହ ଷ୍ଟଲ୍ ସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଏହି ତିନିଦିନିଆ କାର୍ଯ୍ୟକ୍ରମ ଭାରତୀୟ ସେନାର ନର୍ଦର୍ଣ୍ଣ କମାଣ୍ଡ ଏବଂ କେନ୍ଦ୍ରୀୟ କମାଣ୍ଡ ଓ ଭାରତୀୟ ପ୍ରତିରକ୍ଷା ନିର୍ମାତା ସଂଗଠନ ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯାଉଛି। ଶିକ୍ଷା ହେଉଛି ଜାତି ଗଠନର ସବୁଠାରୁ ଶକ୍ତିଶାଳୀ ଉପକରଣ। ଏ ଦିଗରେ ଜାତୀୟ ଶିକ୍ଷାନୀତି 2020 ଏକ ରୂପାନ୍ତରଣକାରୀ ସଂସ୍କାର ବୋଲି ଓଡ଼ିଶା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଏବଂ ଉଚ୍ଚ ସଂସ୍କାର ସମ୍ପର୍କିତ ଜାତୀୟ ସ୍ତରୀୟ କର୍ମଶାଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ଦୃଷ୍ଟିକୋଣକୁ ରୂପାୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜାତୀୟ ଶିକ୍ଷାନୀତିରେ ଏକ ଶକ୍ତିଶାଳୀ, ଅନ୍ତର୍ଭୁକ୍ତିମୂଳକ ଏବଂ ଭବିଷ୍ୟତ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥା କରାଯାଇଛି। ଏହା ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ବିଶ୍ୱ ନେତୃତ୍ୱ ପାଇଁ ଶକ୍ତି ପ୍ରଦାନ କରିବ ବୋଲି ରାଜ୍ୟପାଳ କହିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିରେ ଯୁଦ୍ଧ ସମାପ୍ତ କରିବା ପାଇଁ ତେହେରାନ ଦେଇଥିବା 14 ଯୋଜନାର ଆମେରିକା ସମୀକ୍ଷା କରିଛି। ଇସ୍ରାଏଲି ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ପ୍ରସ୍ତାବକୁ ଯାଞ୍ଚ କରିଛନ୍ତି ଏବଂ ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଇରାନ୍ ଏପର୍ଯ୍ୟନ୍ତ ଗ୍ରହଣୀୟ ପ୍ରସ୍ତାବ ଦେଇନାହିଁ। ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି ଆମେରିକାର ପ୍ରତିକ୍ରିୟା ମିଳିଛି ଏବଂ ଇରାନ୍ ସରକାର ଏହାର ସମୀକ୍ଷା କରୁଛନ୍ତି। ଏହି ପର୍ଯ୍ୟାୟରେ ପରମାଣୁ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇନାହିଁ ବୋଲି ଇରାନ୍ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଯୁଦ୍ଧବିରତି ସତ୍ତ୍ୱେ ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ଏବଂ ହିଜବୁଲା ମଧ୍ୟରେ ସଂଘର୍ଷ ତୀବ୍ର ହୋଇଛି। ଇସ୍ରାଏଲି ସେନା ବିମାନ ଆକ୍ରମଣକୁ ବୃଦ୍ଧି କରିଥିବାବେଳେ ହିଜବୁଲା ମଧ୍ୟ ଆକ୍ରମଣ ଜାରି ରଖିଛି। ମଧ୍ୟସ୍ଥିଙ୍କ ଜରିଆରେ ଯୁଦ୍ଧବିରତି ପାଳନ ଲାଗି କୂଟନୈତିକ ପ୍ରୟାସ ଜାରି ରହିଥିବା ଜଣାପଡ଼ିଛି। ପଶ୍ଚିମ ଏସିଆ ସଙ୍କଟ ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ଭାରତୀୟ ନାଗରିକଙ୍କୁ ସହାୟତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଏଲ୍ପିଜି ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଦେଶବ୍ୟାପୀ ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 99% ବୃଦ୍ଧି ପାଇଛି। 47,40,000 ଏଲ୍ପିଜି ସିଲିଣ୍ଡର ବୁକିଂ ହୋଇଥିବାବେଳେ 47,00,000 ଏଲ୍ପିଜି ସିଲିଣ୍ଡର ବିତରଣ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ

0: ସୂଚନା ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ପ୍ରାୟ 6,04,000 ପିଏନ୍ଜି ସଂଯୋଗକୁ ଗ୍ୟାସ୍ ଯୋଗାଣ କରାଯାଇଛି ଏବଂ ଅତିରିକ୍ତ 2,68,000 ସଂଯୋଗ ପାଇଁ ଭିଭିଭୂମି ସୃଷ୍ଟି କରାଯାଇଛି। ଏପ୍ରିଲ୍ ମାସ 3 ତାରିଖ ପରଠାରୁ 1,75,000 5 କିଲୋଗ୍ରାମ ବିଶିଷ୍ଟ ମୁକ୍ତ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡର ବିକ୍ରି ହୋଇଛି। ମାର୍ଶାଲ୍ ଦ୍ୱୀପପୁଞ୍ଜ ଧ୍ୱଜାଧାରୀ ଏଲ୍ପିଜି ବୋଝେଇ ଜାହାଜ ଏମ୍ଟି ସର୍ବଶକ୍ତି 46,313 ମେଟ୍ରିକ୍ ଟନ୍ ଏଲ୍ପିଜି ନେଇ ସୁରକ୍ଷିତ ଭାବେ ହରମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଆସନ୍ତା 13 ତାରିଖରେ ବିଶାଖାପାଟନମ୍ରେ ଏହା ପହଞ୍ଚବା ଆଶା କରାଯାଉଛି। ସଂଯୁକ୍ତ ଆରବ ଏମିରେଟ୍ସ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସେଠାକାର ବାୟୁସୀମା ମଧ୍ୟରେ ସାଧାରଣ ବିମାନ ଚଳାଚଳକୁ ପୁନଃ ଆରମ୍ଭ କରିବା ନେଇ ଘୋଷଣା କରିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ମିଳିତ ଭାବେ ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରୁଛନ୍ତି। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଅଗ୍ନି ନିରାପତ୍ତା ସପ୍ତାହର ଆଜି ଉଦ୍ଘାଟନ କରିବେ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ଶ୍ରୀ ଶ୍ରୀବାସ୍ତବ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 4 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପଞ୍ଜାବ କିଙ୍ଗ୍ସ ଦ୍ୱାରା ଧାର୍ଯ୍ୟ 164 ରନ୍ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ଗୋଟିଏ ବଲ୍ ବାକି ଥାଇ 6 ୱିକେଟ୍ରେ 167 ରନ୍ କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 163 ରନ୍ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ପରାସ୍ତ କରିଛି। ସନ୍ରାଇଜର୍ସ ହାଇଦ୍ରାବାଦ ଦ୍ୱାରା ଧାର୍ଯ୍ୟ 166 ରନ୍ ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ 18 ଓଭର 2 ବଲ୍ରେ 3 ୱିକେଟ୍ରେ 169 ରନ୍ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭରରେ ସମସ୍ତ ୱିକେଟ୍ ହରାଇ 165 ରନ୍ କରିଥିଲା। ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଝଡ଼ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 14 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଭୋଟ୍ ଗଣତି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ରକ୍ଷା ତ୍ରିବେଣୀ ସିମ୍ପୋଜିୟମ୍ର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ଯୁଦ୍ଧ ପରିସ୍ଥିତି ସମାପ୍ତ ପାଇଁ ଇରାନ ଦେଇଥିବା ସାନି ପ୍ରସ୍ତାବକୁ ଗ୍ରହଣୀୟ ନୁହେଁ କହିଲେ ଆମେରିକା ରାଷ୍ଟ୍ରପତି। ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଆଜିଠାରୁ ପାଳନ କରାଯିବ ଅଗ୍ନି ନିରାପତ୍ତା ସପ୍ତାହ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।

ଶ୍ରୋତାବନ୍ଧୁ, 32,87,263 ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଆମର ବିଶାଳ ଭୂଖଣ୍ଡ ଭାରତବର୍ଷର ପ୍ରାୟ ତିନି କଡ଼ରେ ରହିଛି ସମୁଦ୍ର। ପୂର୍ବ ଦିଗରେ ବଙ୍ଗୋପସାଗର, ପଶ୍ଚିମ ପଟରେ ଆରବ ସାଗର ଓ ଦକ୍ଷିଣରେ ଏକ ମହାସାଗର ଯାହାର ନାମ ଆମ ଦେଶ ନାମ ସହିତ ଜଡ଼ିତ ଭାରତ ମହାସାଗର। ପ୍ରଚୁର ଜଳରାଶି ଓ ଉପକୂଳ ପରିବେଷ୍ଟିତ ଆମ ଦେଶ। ହଁ ଶ୍ରୋତାବନ୍ଧୁ, ସମୁଦ୍ର ରତ୍ନାକର, କେତେ କ'ଣ ମୂଲ୍ୟବାନ ଖଣିଜ ପଦାର୍ଥ ସମୁଦ୍ରମାନଙ୍କ ଭିତରେ ଭରି ରହିଛି, ଏପର୍ଯ୍ୟନ୍ତ ତାହାର କଳନା କରାଯାଇପାରିନାହିଁ। ତେବେ ଏଇ ଯେଉଁ ତିନୋଟି ସମୁଦ୍ର ଆମ ଦେଶକୁ ଲାଗି ରହିଛି, ଏଥିରୁ ପ୍ରାୟ 75,000 ବର୍ଗ କିଲୋମିଟର ପରିମିତ ଜଳରାଶି ଭାରତ ଦେଶ ଅଧୀନରେ ରହିଛି। ତେଣୁ ଅମାପ ପ୍ରଚ୍ଛନ୍ନ ସମ୍ପଦ ଆମ ଦେଶରେ ନିଶ୍ଚୟ ରହିଛି। ଭିନ୍ନ ଭିନ୍ନ ଜଳଚର ପ୍ରାଣୀଙ୍କ ପ୍ରଜାତି ଓ ଉଦ୍ଭିଦମାନଙ୍କୁ ଛାଡ଼ିଦେଲେ ଖଣିଜ ସମ୍ପଦ ମଧ୍ୟରେ ଖଣିଜ ତୈଳ ଏବଂ ଧାତବ ଖଣିଜମାନଙ୍କୁ ସଂଗ୍ରହ କରି ବିନିଯୋଗ କରିପାରିଲେ ଦେଶର ପ୍ରଗତି ଦ୍ରୁତତର ହେବ। ଏଣୁ ସରକାର ଆରମ୍ଭ କରିଛନ୍ତି ଡିପ୍ ଓସନ୍ ମିଶନ ବା ସମୁଦ୍ରାୟନ କାର୍ଯ୍ୟକ୍ରମ। ଏହି ସମୁଦ୍ରାୟନ କାର୍ଯ୍ୟକ୍ରମକୁ ଭୂବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଛି। ଏଥିପାଇଁ ସରକାର ଏକ ବ୍ଲୁ ଇକୋନୋମି ପଲିସି ଆରମ୍ଭ କରିଛନ୍ତି। ଏହି ବ୍ଲୁ ଇକୋନୋମି ପଲିସି ହେଉଛି ନିରନ୍ତର ଭାବେ ସମୁଦ୍ରରୁ ଉତ୍ପନ୍ନ ହେଉଥିବା ବିଭିନ୍ନ ପ୍ରକାର ପଦାର୍ଥକୁ ନେଇ ଲୋକମାନଙ୍କ ଜୀବନ ଜୀବିକା ସହିତ ନିଯୁକ୍ତି ଯୋଗାଇବା, ବିଶେଷ କରି ଦେଶର ପ୍ରଗତିରେ ସହାୟତା କରୁଥିବା ଆମର ମୁଖ୍ୟ ବ୍ୟବହାର କରାଯାଉଥିବା ଉପକରଣମାନ ସାମୁଦ୍ରିକ ସମ୍ପଦରୁ ସଂଗ୍ରହ କରିବା, ବିଜ୍ଞାନ ବା କାରିଗରୀ କୌଶଳର ଉନ୍ନତିରେ ଲାଗିବା, ଜଳପଥରେ ଯାଉଥିବା ଯାନବାହନଗୁଡ଼ିକର ଉନ୍ନତିକରଣ ସହିତ ଜୈବ ବିବିଧତାକୁ ସୁରକ୍ଷା ଯୋଗାଇବା ପାଇଁ ଏହି ଡିପ୍ ଓସନ୍ ମିଶନ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି।

ଏଥର ଗାଁର କଥା ଲେଖି ପଠାଇଛନ୍ତି ଆକାଶବାଣୀର ନିୟମିତ ଶ୍ରୋତା ତପସ୍ୱିନୀ ମହାନ୍ତି। ଗାଁର ନାଁ ଡାବରକୁଳ। କଟକ ମାଛ ଗାଁ ରାଜ୍ୟ ରାଜପଥରେ ଜଗତସିଂହପୁର ସଦର ମହକୁମା ଠାରୁ 25 କିଲୋମିଟର ଗଲେ ପଡ଼େ ଏହି ଗାଁ ଡାବରକୁଳ। ନଈକୂଳରେ ଗାଁ ଥିବାରୁ ଏପରି ନାମକରଣ ହୋଇଛି ବୋଲି ଲୋକେ କହନ୍ତି। ଗାଁର ପୂର୍ବ ଭାଗରେ ଅନତି ଦୂରରେ ବହିଯାଉଛି ଦେବୀ ନଦୀ, ଉତ୍ତର ପଟେ ମାଛଗାଁ କେନାଲ ଏବଂ ଦକ୍ଷିଣ ପଟେ ବିଲୁପ୍ତ ପ୍ରାୟ ଅଳକା ନଦୀ। ଅଳକା ନଦୀ ହିଁ ସ୍ୱତନ୍ତ୍ର ପରିଚୟ ଦେଇଥାଏ ଜଗତସିଂହପୁର ଜିଲ୍ଲାକୁ। ଗବେଷଣାରୁ ଜଣାପଡ଼େ ଯେ ନୌବାଣିଜ୍ୟ ପରମ୍ପରାରେ ଏହି ଅଞ୍ଚଳର ସାଧବମାନେ ବାଣିଜ୍ୟ କରିବା ପାଇଁ ଅଳକା ନଦୀର ପଥ ଦେଇ ଦେବୀ ନଦୀ ମୁହାଣରେ ପ୍ରବେଶ କରୁଥିଲେ ଏବଂ ଏହି ପଥରୁ ବଙ୍ଗୋପସାଗରକୁ ବାହାରି ଯାଉଥିଲେ ବିଦେଶ ଯାତ୍ରା ଉଦ୍ଦେଶ୍ୟରେ, ଫେରୁଥିଲେ ମଧ୍ୟ ଏହି ପଥରେ। ସେଥିପାଇଁ ଅଳକା ନଦୀର କୂଳେ କୂଳେ ଅନେକ ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହୁଏ। ଏହି ଗାଁ ଚତୁଃପାର୍ଶ୍ୱରେ ରହିଛି ଉର୍ବର ଚାଷ କ୍ଷେତ, ଧାନ, ମୁଗ, ବିରି ଏଥିସହିତ ଅନେକ ପ୍ରକାର ପନିପରିବା ଏହି ଗାଁର କୃଷକମାନେ ଚାଷ କରନ୍ତି। ଛୋଟ ଗାଁଟିଏ ଡାବରକୁଳ, ଜନସଂଖ୍ୟା ପ୍ରାୟ 200, ତଥାପି ଏଠିକାର କିଛି ଲୋକ ବାହାରେ ରହି ବିଭିନ୍ନ ସଂସ୍ଥାରେ କର୍ମ କରି ଜୀବିକା ନିର୍ବାହ କରୁଥିବା ବେଳେ ଆଉ କିଛି ଲୋକ ଗାଁରେ ରହି ଚାଷବାସ ତଥା ବ୍ୟବସାୟ ବାଣିଜ୍ୟ କରନ୍ତି। ଗମନାଗମନ ଏବଂ ଶିକ୍ଷା ପାଇଁ ସୁବନ୍ଦୋବସ୍ତ ରହିଛି ଏହି ଗାଁରେ। ଏହି ଗାଁରେ ପୂଜା ପାଉଛନ୍ତି ଅନେକ ଦେବଦେବୀ। ଗାଁ ମଝିରେ ଗ୍ରାମ ଦେବତୀ ମା ନାରାୟଣୀଙ୍କ ବିଜେସ୍ଥଳୀ ରହିଛି। ତ୍ରିମୂର୍ତ୍ତି ପଥର ସ୍ୱରୂପା ମା ଭାରି ପ୍ରତ୍ୟକ୍ଷ। ମାଘ ମାସ ଅଗ୍ନି ପୂର୍ଣ୍ଣିମାରେ ମାଙ୍କ ପୀଠରେ

ପ୍ରହରୀ ନାମଯଜ୍ଞ ଓ ମେଳା ବଢ଼ା ଅନୁଷ୍ଠିତ ହୁଏ। ପୁଣ୍ୟ ପାଳିଠୁ ଆରମ୍ଭ କରି ଭାଗବତ ଜନ୍ମତିଥି ପାଳନ ପର୍ଯ୍ୟନ୍ତ ସବୁ ପ୍ରକାର ବିଧି ରହିଛି ଏହି ଗାଁରେ। ଆଉ ମା ସାଥୀ ଭଉଣୀଙ୍କ ପୀଠରେ ଅକ୍ଷୟ ତୃତୀୟାରେ ଯଜ୍ଞ, ଶାରଦୀୟ ଦୁର୍ଗାପୂଜା ମହାଷ୍ଟମୀରେ ପାର୍ବଣ ନୀତି ମହାସମାରୋହରେ ଅନୁଷ୍ଠିତ ହୁଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗାଁର ପରିବେଶ ସମ୍ପୂର୍ଣ୍ଣ ଭାବ ଭକ୍ତିମୟ। ସମସ୍ତ ହିନ୍ଦୁ ପର୍ବପର୍ବାଣୀକୁ ଆନନ୍ଦର ସହିତ ଗ୍ରାମବାସୀ ପାଳନ କରିଥାନ୍ତି। ରଜରେ ବହୁ ପୁରାତନ କାଳରୁ ପରମ୍ପରା ଥିବା ବାଦୀପାଲା ଅନୁଷ୍ଠିତ ହୁଏ। ଏ ସମୟରେ ପ୍ରଖ୍ୟାତ ପାଲାକାରମାନେ ଆସି ଏଠାରେ ପାଲା ପରିବେଷଣ କରନ୍ତି। ପ୍ରତିବର୍ଷ ବର୍ଷା ଦିନ ଆରମ୍ଭରେ ମହିଳା ସ୍ୱୟଂ ସହାୟକ ଦଳର ସଦସ୍ୟମାନେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ସହ ଗଛଗୁଡ଼ିକର ଯତ୍ନ ନିଅନ୍ତି। ଗାଁରେ ଥିବା ଓମ୍ କ୍ରିଏଟିଭ୍ କ୍ଲବ ଏବଂ ମା ନାରାୟଣୀ ଯୁବକ ସଂଘର ସଭ୍ୟ ସଭ୍ୟମାନେ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ହୋଇ ସମ୍ପୂର୍ଣ୍ଣ ସହଯୋଗ କରନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଗ୍ରାମୀଣ ପରିବେଶ ଖୁବ୍ ସୁନ୍ଦର ଓ ସବୁଜିମା ଭରା। ଗାଁରେ ରହୁଥିବା ବା ବାହାରେ ରହୁଥିବା ସମସ୍ତ ଗ୍ରାମବାସୀଙ୍କର ଗାଁ ପ୍ରତି ରହିଛି ପୂର୍ଣ୍ଣ ସଦିଚ୍ଛା ଓ ଭଲ ପାଇବା।

ଭାରତ ଇତିହାସରେ ଆଜିର ଦିନ। ସତରଶହ ସତଷଠି ମସିହା ମେ ଚାରି ତାରିଖରେ କର୍ଣ୍ଣାଟକୀ ସଙ୍ଗୀତର ପ୍ରସିଦ୍ଧ ସଙ୍ଗୀତକାର ତ୍ୟାଗରାଜ ଜନ୍ମଗ୍ରହଣ କରିଥିଲେ। ମହାନ ବୀର ଟିପୁ ସୁଲତାନଙ୍କର ସତରଶହ ଅନେଶ୍ୱତ ମସିହା ଆଜି ତାରିଖରେ ଚତୁର୍ଥ ମୈସୁର ସମରରେ ମାତ୍ର 48 ବର୍ଷ ବୟସରେ ନିଧନ ଘଟିଥିଲା। ଆଜି ଆନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଉଛି ନିଆଁ ଲିଭାଳି ଦିବସ ବା ଫାୟାର ଫାଇଟର୍ସ ଡେ। ଖଣି ଶ୍ରମିକଙ୍କ କର୍ତ୍ତବ୍ୟନିଷ୍ଠା ଓ ବଳିଦାନ ଉଦ୍ଦେଶ୍ୟରେ ମେ 4 ତାରିଖକୁ କୋଲ୍ ମାଇନର ଦିବସ ଭାବରେ ପାଳନ କରାଯାଇଥାଏ। ମୋଗଲମାନଙ୍କୁ ହରାଇ ବୁନ୍ଦେଲଖଣ୍ଡଠାରେ ଏକ ସ୍ୱାଧୀନ ରାଜ୍ୟ ପ୍ରତିଷ୍ଠା କରିଥିବା ମଧ୍ୟଯୁଗୀୟ ଭାରତୀୟ ଯୋଦ୍ଧା ମହାରାଜ ଛତ୍ରସାଲ 1649 ମସିହା ଆଜି ଦିନରେ ଜନ୍ମଗ୍ରହଣ କରିଥିଲେ।

0: ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।
1: ପ୍ରଭାତ ପରିକ୍ରମା ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜୟନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ କଥିକାରେ ଶୁଣନ୍ତୁ, ଜଳ ସୁରକ୍ଷା, ଭାରତର ସ୍ଥିତି ଓ ଗତି ଆଲୋଚନା କରିଛନ୍ତି ବିଜୟ କୁମାର ଦାସ।
2: କଥାରେ ଅଛି, ଜଳ ହିଁ ଜୀବନ। ଜଳର ଅଭାବରେ ମଣିଷ, ପଶୁପକ୍ଷୀ, ଗଛଲତା କେହି ବଞ୍ଚିପାରିବେ ନାହିଁ। ସେହିପରି ଦେଶର କୃଷି, ଶିଳ୍ପ, ଅର୍ଥନୈତିକ ବିକାଶ ମଧ୍ୟ ଜଳ ଉପରେ ନିର୍ଭରଶୀଳ। ସମସ୍ତ ସଭ୍ୟତା ନଦୀକୂଳରେ ହିଁ ଗଢ଼ି ଉଠିଛି। ସମୟକ୍ରମେ ଦେଶରେ ଜନସଂଖ୍ୟା ବଢ଼ୁଛି, ସହର ଗ୍ରାମାଞ୍ଚଳର ନଦୀ ଜଳ ଉପରେ ନିର୍ଭରଶୀଳତା ବଢ଼ୁଛି, ସ୍ୱଚ୍ଛ ଜଳର ଚାହିଦା ବଢ଼ୁଛି, କିନ୍ତୁ ମଧୁର ଜଳର ଯୋଗାଣ ବଢ଼ୁନାହିଁ। 2012 ଆମ ରାଜ୍ୟରେ ଅନୁଷ୍ଠିତ ହୋଇଥିବା 99ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଜଳାଭାବ ଓ ଜଳ ସୁରକ୍ଷା ଶୀର୍ଷକ ଏକ ଅଧିବେଶନରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରି ମତ ଦେଇଥିଲେ ଯେ ଆମ ଦେଶରେ ଜଳ ସମସ୍ୟା ପ୍ରତି ଉଦାସୀନତା ଓ ଏହାର ମନମୁଖୀ ବ୍ୟବହାର କାରଣରୁ ନିକଟ ଭବିଷ୍ୟତରେ ମଧୁର ଜଳ ସମ୍ପଦ ପ୍ରାୟତଃ ଶେଷ ହୋଇଯିବାର ଆଶଙ୍କା ସୃଷ୍ଟି ହେଲା।

ଜଳାଭାବର ସଂକଟକୁ ପ୍ରତିହତ କରି ଜଳସମ୍ପଦର ସୁପରିଚାଳନା ଓ ସୁରକ୍ଷା ପାଇଁ ସମସ୍ତ ବୈଜ୍ଞାନିକ ନୀତି ନିର୍ଦ୍ଧାରକ ଏବଂ ପ୍ରଯୁକ୍ତିବିଦ୍ମାନେ ଏକ କାର୍ଯ୍ୟକାରୀ ନୀତି ପ୍ରସ୍ତୁତ କରିବା ପାଇଁ ଏହି ଅଧିବେଶନରେ ଏକ ପ୍ରସ୍ତାବ ରହିଥିଲା। ତେଣୁ ଜଳର ସୁରକ୍ଷା ନିତାନ୍ତ ଜରୁରୀ। ଜଳ ସୁରକ୍ଷାର ଅର୍ଥ ହେଉଛି ମଣିଷ ସମାଜର ସ୍ଥିତି, ସାମାଜିକ ଅର୍ଥନୈତିକ ବିକାଶ ଏବଂ ଉତ୍ପାଦନ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ଉତ୍ତମ ଗୁଣବତ୍ତା ଏବଂ ନିରାପଦ ଜଳର ସ୍ଥାୟୀ ଉପଲବ୍ଧତାକୁ ସୁନିଶ୍ଚିତ କରିବା। ସଂକ୍ଷେପରେ କହିଲେ, ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ଜଳର ସଞ୍ଚୟ, ସୁରକ୍ଷା ଏବଂ ସଠିକ୍ ପରିଚାଳନା ହିଁ ଜଳ ସୁରକ୍ଷା ଅଟେ। ପୃଥିବୀର ସମୁଦାୟ ଗଚ୍ଛିତ ଜଳର ପ୍ରାୟ 97.5% ଲୁଣିଆ ଏବଂ ମଧୁର ଜଳର ପରିମାଣ ଯଥେଷ୍ଟ କମ୍। ଭାରତରେ ଭୂତଳ ଜଳସମ୍ପଦ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ସମ୍ବଳ। ଏହା କୃଷି, ପାନୀୟ ଜଳ ଏବଂ ଶିଳ୍ପ ପାଇଁ ଏକ ପ୍ରମୁଖ ଉତ୍ସ। ଭାରତ ବିଶ୍ୱର ସର୍ବବୃହତ୍ ଭୂତଳ ଜଳ ବ୍ୟବହାର

0: ପରିମାଣ ଯଥେଷ୍ଟ କମ୍। ଭାରତରେ ଭୂତଳ ଜଳସମ୍ପଦ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ସମ୍ବଳ। ଏହା କୃଷି, ପାନୀୟ ଜଳ ଏବଂ ଶିଳ୍ପ ପାଇଁ ଏକ ପ୍ରମୁଖ ଉତ୍ସ। ଭାରତ ବିଶ୍ୱର ସର୍ବବୃହତ୍ ଭୂତଳ ଜଳ ବ୍ୟବହାରକାରୀ ଦେଶ ଅଟେ। ଅତ୍ୟଧିକ ବ୍ୟବହାର ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏହାସହ ଆମ ଦେଶରେ ବ୍ୟକ୍ତିପିଛା ଜଳ ଉପଲବ୍ଧତା ମଧ୍ୟ ହ୍ରାସ ପାଉଛି। 2001 ମସିହାରେ ଏହା 1816 ଘନମିଟର ଥିଲାବେଳେ 2021ରେ ଏହା 1486 ଘନମିଟରକୁ ହ୍ରାସ ପାଇଥିଲା। 2031 ସୁଦ୍ଧା ଏହା 1367 ଘନମିଟରକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। 2016-2024 ମଧ୍ୟରେ ଭାରତର ଜନସଂଖ୍ୟା 129 କୋଟିରୁ 145 କୋଟିକୁ ବୃଦ୍ଧି ପାଇଥିବା ବେଳେ ଜଳସେଚନ ପାଇଁ ବ୍ୟବହୃତ ହେଉଥିବା ଭୂତଳ ଜଳ ନାଟକୀୟ ଭାବେ 38%ରୁ 52%କୁ ବୃଦ୍ଧି ପାଇଛି। କୃଷିକ୍ଷେତ୍ରରେ ଜଳସେଚନ ଆବଶ୍ୟକତାର 62% ଭୂତଳ ଜଳରୁ ହିଁ ପୂରଣ ହୋଇଥାଏ। ସେହିପରି ଗ୍ରାମାଞ୍ଚଳ ଜଳଯୋଗାଣର 85% ଏବଂ ସହରାଞ୍ଚଳ ଜଳଯୋଗାଣର 50% ଭୂତଳ ଜଳ ଉପରେ ନିର୍ଭରଶୀଳ। ଆମ ଦେଶରେ ପାନୀୟ ଜଳର ଅନ୍ୟ ଏକ ଉତ୍ସ ହେଲା ନଦୀ ଜଳ, କିନ୍ତୁ ଏହି ଜଳ ପ୍ରଦୂଷିତ ହେବାରେ ଲାଗିଛି। କଳକାରଖାନାରୁ ନିର୍ଗତ ଫ୍ଲୋରାଇଡ୍, ନାଇଟ୍ରେଟ୍ ଭଳି ବିଷାକ୍ତ ଧାତବ ଦ୍ରବ୍ୟ ନିୟମିତ ଭାବେ ନଦୀକୁ ଛଡ଼ାଯାଉଥିବାରୁ ଜଳ ଦୂଷିତ ହେଉଛି ଏବଂ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାଛଡ଼ା ବ୍ୟାପକ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ମୃତ୍ତିକା କ୍ଷୟ ହୋଇ ନଦୀର ଜଳଧାରଣ କ୍ଷମତା କମୁଛି ଏବଂ ଉଦ୍ବୃତ୍ତ ବନ୍ୟାଜଳର ସୁବିନିଯୋଗ ହୋଇପାରୁନାହିଁ। ଭାରତ ଭଳି ଏକ ଜନବହୁଳ ଦେଶରେ ଲବଣାକ୍ତ ଜଳକୁ ମଧୁର ଜଳରେ ପରିଣତ କରି ଯୋଗାଇଦେବା ନିଶ୍ଚିତ ଭାବରେ ଏକ ସମୟ ସାପେକ୍ଷ ଓ ବ୍ୟୟବହୁଳ ପଦକ୍ଷେପ। ତେଣୁ ଆମକୁ ମଧୁର ଜଳ ସଂରକ୍ଷଣ କରିବାକୁ ହେବ। ଜଳର ଅବକ୍ଷୟ, ପ୍ରଦୂଷଣ ଏବଂ ଅଭାବ ସମସ୍ୟାକୁ ଆମେ ଅଣଦେଖା କରିପାରିବା ନାହିଁ। ଜଳ ସୁରକ୍ଷା ପାଇଁ ସରକାର ଅଟଳ ଭୂଜଳ ଯୋଜନା, ଜଳଜୀବନ ମିଶନ, ଜଳଶକ୍ତି ଅଭିଯାନ, ଅମୃତ ଯୋଜନା, ବର୍ଷା ଜଳ ଅମଳ ଯୋଜନା, ନଦୀ ସଂଯୋଗୀକରଣ ଆଦି ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି, କିନ୍ତୁ ଜଣେ ସଚେତନ ନାଗରିକ ଭାବରେ ଆମର ମଧ୍ୟ ଗୁରୁଦାୟିତ୍ୱ ରହିଛି। ଆମକୁ ଜଳର ଅପଚୟକୁ ପ୍ରତିହତ କରିବା ପାଇଁ ସଚେତନ ହେବାକୁ ପଡ଼ିବ। ଅଧିକାଂଶ ସହର, ବଜାର, ଗାଁ ରାସ୍ତା ପାଖରେ ବିନା ବ୍ୟବହାରରେ ପାଣିକଳ ବନ୍ଦ ନ ହୋଇ ଖୋଲାଥାଏ, ପାଣି ନଷ୍ଟ ହେଉଥାଏ, କେହି ବନ୍ଦ କରନ୍ତି ନାହିଁ। ଆମେ ଏଥିପ୍ରତି ସଚେତନ ହେବା ଉଚିତ। ଆମର ନୀତିଦିନିଆ ଜୀବନର ପ୍ରତିଟି କ୍ଷେତ୍ରରେ ଜଳର ନିୟନ୍ତ୍ରିତ ବ୍ୟବହାର ଉପରେ ଧ୍ୟାନ ଦେବାକୁ ହେବ। ନଦୀକୂଳର ଖୋଲା ଜାଗାରେ ବ୍ୟାପକ ଗଛ ଲଗାଯିବା ଉଚିତ, ଯାହାଦ୍ୱାରା ନଦୀରେ ଅଧିକ ଜଳସଞ୍ଚୟ ହୋଇପାରିବ। ଏହାଛଡ଼ା ଉଦ୍ବୃତ୍ତ ବନ୍ୟାଜଳର ସୁବିନିଯୋଗ ଓ ବର୍ଷା ଜଳ ସଂରକ୍ଷଣକୁ ଅଧିକ ଗୁରୁତ୍ୱ ଦେବାକୁ ହେବ। ଏବେଠାରୁ ସଚେତନ ପଦକ୍ଷେପ ନ ନେଲେ ସମଗ୍ର ବିଶ୍ୱ ଗୁରୁତର ଜଳ ସଙ୍କଟର ସମ୍ମୁଖୀନ ହୋଇପାରେ। ପ୍ରକୃତିର ଏହି ଅନନ୍ୟ ଅଥଚ ସୀମିତ ଦାନ ଜଳ ଅମୃତକୁ ଆମକୁ ସଞ୍ଚୟ କରିବାକୁ ହେବ। ଜଳକୁ ମଧୁର, ସ୍ୱଚ୍ଛ ଓ ଶୁଦ୍ଧ ରଖିବାକୁ ହେବ। ସମସ୍ତଙ୍କୁ ଆବଶ୍ୟକ ପରିମାଣର ଜଳ ସୁରକ୍ଷା ଯୋଗାଇଦେବା ଆମର ସର୍ବପ୍ରଥମ କର୍ତ୍ତବ୍ୟ ଓ ଦାୟିତ୍ୱ ହେବା ଉଚିତ।
1: କଥିକାରେ ଶୁଣୁଥିଲେ ଜଳ ସୁରକ୍ଷା ଭାରତର ସ୍ଥିତି ଓ ଗତି, ଆଲୋଚନା କରିଥିଲେ ବିଜୟ କୁମାର ଦାସ। ଆକାଶବାଣୀ କଟକ।

ଶିଳ୍ପୀ ଜ୍ୟୋତ୍ସ୍ନା ଦାସଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବନମାଳୀଙ୍କର ଅନ୍ୟ ଏକ ରଚନା କେଡ଼େ ହଟିଆରେ ଶ୍ରୀ ଶ୍ୟାମ ନାଗର ତାରେ ରସିଲେ ପାଇବୁ ତୁ ବଡ଼ ବଟିଆ।

ଶେଷରେ ଆଲବମ୍ର ଏହି ଗୀତଟି ଗାଇଛନ୍ତି ଶକ୍ତି ମିଶ୍ର ଏବଂ ପମି। ସ୍ୱାମୀ ଅରୂପାନନ୍ଦଙ୍କ ରଚନା।

ଶୁଣିଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର ତ୍ରୟୋଦଶ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହରମୋହନ ଖୁଣ୍ଟିଆ।

ପଞ୍ଚମ ଛାନ୍ଦରୁ ଆରମ୍ଭ ହୋଇଥିବା ପୂର୍ବ ଭାଗରେ ରାଜା ଦଶରଥ ଜାମାତା ଋଷ୍ୟଶୃଙ୍ଗଙ୍କୁ ନେଇ ଅଯୋଧ୍ୟାରେ ପ୍ରବେଶ କରିଛନ୍ତି ଏବଂ ପୁତ୍ରିଷ୍ଠି ଯଜ୍ଞ ଆରମ୍ଭ ହୋଇଛି। ଯଜ୍ଞ ସମାପ୍ତ ହେଲା ବେଳକୁ ହୋମକୁଣ୍ଡରେ ଆବିର୍ଭୂତ ହେଲେ ବିଷ୍ଣୁ। ବଶିଷ୍ଠ ଋଷ୍ୟଶୃଙ୍ଗ ପ୍ରଭୃତି ଅପଲକ ନେତ୍ରରେ ଯଜ୍ଞକୁଣ୍ଡକୁ ପ୍ରଣାମ କଲେ, କହିଲେ, ହେ ପ୍ରଭୁ, କରୁଣାକର ଆପଣ ବରୁଣାଳୟ ଅର୍ଥାତ୍ ସମୁଦ୍ର, ସେଠାରେ ମକରାଦି ସାମୁଦ୍ରିକ ଜୀବ ଥିବା ଭଳି ଆପଣ ଶଙ୍ଖ ଚକ୍ର ଗଦାପଦ୍ମ ଧରି ବିରାଜନ୍ତୁ, ଆମ ନେତ୍ରମୀନ ସେଥିରେ ନିମଜ୍ଜିତ ହେଉ। ବୋଇତୁଆଳ ବା ନାଉରୀ ରୂପକ ଦଶରଥ ବାଞ୍ଛାପୂର୍ଣ୍ଣ ହୋଇ ସେ ରତ୍ନ ଲାଭ କରନ୍ତୁ। ଫୁଟନ୍ତା ଫୁଲ ପରି ପ୍ରଭୁ ହସି ତଥାସ୍ତୁ କହିଲେ ଓ ଚାରି ଚରୁ ରୂପରେ ଦିଶିଲେ। ଋଷ୍ୟଶୃଙ୍ଗଙ୍କ ଆଞ୍ଜୁଳିରେ ବ୍ରହ୍ମରୂପୀ ପ୍ରଭୁ ପ୍ରବେଶ ହେଲେ। ସବୁ ରାଣୀଙ୍କୁ ବାଣ୍ଟି ଦିଅ ବୋଲି ଋଷ୍ୟଶୃଙ୍ଗ ରାଜାଙ୍କୁ କହିଲେ। ଦଶରଥଙ୍କ ରାଣୀମାନଙ୍କ ମଧ୍ୟରୁ 747 ଜଣ ବ୍ରତ ନ କରି ଅଛନ୍ତି ବୋଲି କୌଶଲ୍ୟା ଓ କୈକେୟୀ କହିଲେ। କବିଙ୍କ ଭାଷାରେ ମଳୟ ପବନ ବହେ, କିନ୍ତୁ ବାଉଁଶ ଗଛ ତା ସ୍ପର୍ଶରେ ଚନ୍ଦନ ହୋଇପାରେ ନା। ବିରକ୍ତ ହୋଇ ନୃପତି ତାକୁ ଦୁଇଭାଗ କଲେ ଓ ବିହ୍ୱଳ ହୋଇ ଦୁହିଁଙ୍କ ହାତରେ ଦେଲେ। ସେମାନେ କହିଲେ, ହେ ରାଜା, ଓହେ ଯା ହେଲ, ଅର୍ଥାତ୍ ବୁଝିପାରିଲ ନାହିଁ। ଆଉ ଜଣେ ରାଣୀ ସୁମିତ୍ରା ବ୍ରତ କରିଥିବାରୁ ନିଜ ନିଜ ଚରୁକୁ ଦୁଇଭାଗ କରି ତାଙ୍କୁ ଦେଲେ। ସେ ଚରୁ ଭୋଜନ କରିବାରୁ ବିଶ୍ୱକୁ ଯେ ଗର୍ଭରେ ରଖିଛନ୍ତି, ସେ ବିଶ୍ୱଗର୍ଭ ପ୍ରଭୁ ଗର୍ଭରେ ରହିଲେ। ଶାମୁକା ଯେପରି ମୁକ୍ତାକୁ ବହିଥାଏ, ଏହି କଥା ସେଭଳି ହେଲା। ରାଣୀଙ୍କ ଗର୍ଭରେ ପ୍ରଭୁ ଚାରି ରୂପରେ ରହିଲେ। ବିଭାଣ୍ଡକ ପୁତ୍ର ଋଷ୍ୟଶୃଙ୍ଗ ନିଜ କାନ୍ତା ସାନ୍ତା ସହ ନିଜ ବନକୁ ଗଲେ। ଦିନକୁ ଦିନ ରାଣୀମାନେ ଚଳପ୍ରଚଳ କରିବାରେ ଅସକ୍ତ ହେଲେ। ବସନ୍ତ ମଧୁମାସ ନବମୀରେ ବିପତି ଧ୍ୱଜ ବା ଗରୁଡ଼ଧ୍ୱଜ ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ହୋଇ ଚନ୍ଦ୍ର, ବୃହସ୍ପତି, ଶୁକ୍ର ଓ ମଙ୍ଗଳ ଉଦିତ ହେଲା ପରି ଜାତ ହେଲେ। ଧାତ୍ରୀ ବା ପୃଥିବୀରୁ ରାତ୍ରିର ଅନ୍ଧକାର ଦୂର ହେଲା। ଏକୋଇଶିଆ ଦିନ ଦୋଳିରେ ଶୋଇ ପ୍ରଭୁ ବଟପତ୍ରରେ ବାଳମୁକୁନ୍ଦ ପରି ଦିଶିଲେ। ତାଙ୍କୁ କୋଳ

କରିବା ପାଇଁ ହାତ ବଢ଼େଇ ଦଶରଥ ବାଳମୁକୁନ୍ଦଙ୍କ ପାଖରେ ମାର୍କଣ୍ଡେୟ ପରି ଦିଶିଲେ। ବ୍ରହ୍ମର୍ଷି ବଶିଷ୍ଠ ଶ୍ରୀରାମ ନାମ ଦେଲେ। ଏ ରାମ ପଛରେ ଚନ୍ଦ୍ର ଓ ଭଦ୍ର ଲାଗି ଏହା ସୁନ୍ଦର ହେଉ। ରାମତାରକ ମନ୍ତ୍ରରେ ରାମଚନ୍ଦ୍ର ଓ ରାମଭଦ୍ର ଥିବାରୁ ଭଞ୍ଜ ଏହାର ସୂଚନା ଦେଇଛନ୍ତି। ରଘୁବଂଶରେ ଜାତ ହେବା ହେତୁ ସେ ରାଘବ, ରାବଣର ଅରିବା ଶତ୍ରୁ ଭାବେ ସେ ରାବଣାରୀ, ସେ ରାଜେନ୍ଦ୍ର, ଦଶରଥ ତାଙ୍କ ବକ୍ତା ବା ପିତା ହୋଇଥିବାରୁ ସେ ଦାଶରଥୀ ବୋଲାଇବେ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର ତ୍ରୟୋଦଶ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହରମୋହନ ଖୁଣ୍ଟିଆ। କଣ୍ଠଦାନ କରିଥିଲେ ବିଜୟ କୁମାର ଜେନା, ବିନୋଦ ବିହାରୀ ପଣ୍ଡା, ଶୈଳଭମା ମହାପାତ୍ର, ମହାପାତ୍ର ମିନତୀ ଭଞ୍ଜ ଏବଂ ତୃପ୍ତି ଦାସ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଆରମ୍ଭ କରୁଛୁ ଆଜିର ଗୀତ ଗୀତିକା।

ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ ବନ୍ଧୁ। ବନ୍ଧୁ, କୁହାଯାଏ ବୈଶାଖ ଜ୍ୟେଷ୍ଠ ଗ୍ରୀଷ୍ମ ମାସ ପ୍ରଚଣ୍ଡ ରୌଦ୍ର ପରକାଶ। ବୈଶାଖ ଆଉ ଜ୍ୟେଷ୍ଠ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଭାବରେ ପ୍ରଯତ୍ନ କରିଥାନ୍ତି। ତେବେ ପ୍ରକୃତି ସବୁବେଳେ ଏମିତି ଋତୁମଣ୍ଡିତ ଚିରକାଳ, ଆଉ ଏହି ଋତୁ ଗୋଟିଏ ପରେ ଗୋଟିଏ ଧରାବତରଣ କରି ପ୍ରବହମାନ ଧାରା ତାର ଚିରକାଳ ଧରି ଚାଲିଆସିଥାଏ। ଏମିତି ଚାଲିଆସୁଛି ଏବଂ ଆଗକୁ ମଧ୍ୟ ଚାଲୁଥିବ। ତେବେ ଏହି ବୈଶାଖ ଆଉ ଜ୍ୟେଷ୍ଠ ଏହି ଦୁଇ ମାସରେ ପ୍ରବଳ ଖରା ହୁଏ। ଟାଇଁ ଟାଇଁ ଖରା ହୋଇ ଧରାକୁ ଉତ୍ତପ୍ତ କରିଦିଏ, ଆଉ ସେଇ ଟାଇଁ ଟାଇଁ ଖରା ଆମକୁ ସହିବାକୁ ପଡ଼େ, ଆଗକୁ ବି ସହିବାକୁ ପଡ଼ୁଥିବ। ଏମିତି ପ୍ରକୃତିର ଏହି ଦାଉକୁ ସହିବାକୁ ପଡ଼ୁଥିବ, ତା ସହିତ ଚଳିବାକୁ ମଧ୍ୟ ପଡ଼ିବ ଆମକୁ, ହସି ହସି ଏ ଦୁନିଆ ଭିତରେ ସମସ୍ତଙ୍କୁ।

ହଁ ବନ୍ଧୁ, ଗ୍ରୀଷ୍ମ ଋତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୁଏ, ଏକଥା କାହାକୁ ଅଜଣା ନୁହେଁ। ବହୁଥାଏ ଝାଞ୍ଜି ପବନ ଚତୁର୍ଦ୍ଦିଗେ, ଲୁ ପବନ ଏତେ ଜୋରରେ ବହୁଥାଏ ଯେ ତାର ତାତି ଦେହରେ ବାଜିଲେ ଦେହ ଫୋଡ଼ି ଫୋଡ଼ି ହୋଇଗଲା ପରି ଲାଗେ, ଜଳିଗଲା ପରି ଲାଗେ। ତେଣୁ ମନେ ରଖନ୍ତୁ, ଏହି ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ରାସ୍ତାକୁ ବାହାରିବା ଆଗରୁ ଯଥେଷ୍ଟ ଭାବରେ ସୁରକ୍ଷିତ ଉପାୟ ଅବଲମ୍ବନ କରନ୍ତୁ।

ତେବେ ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆମେ ସମସ୍ତେ କିଛି ନା କିଛି ଜରୁରୀକାଳୀନ ପଦକ୍ଷେପ ନେବା ନିହାତି ଆବଶ୍ୟକ। ଯଦି ପଦାକୁ ବାହାରୁଛନ୍ତି ତେବେ ପର୍ଯ୍ୟାପ୍ତ ମାତ୍ରାରେ ଜଳ ପାନ କରି ବାହାରକୁ ବାହାରନ୍ତୁ। ଅତ୍ୟଧିକ ତାପ ହେତୁ ଶରୀରରେ ଜଳ ଶୁଷ୍କ ହେବାକୁ ଲାଗେ, ତେଣୁ ଅଧିକରୁ ଅଧିକ ପାଣି ବାରମ୍ବାର ପିଇବା ଦ୍ୱାରା ଶରୀର ଶୁଷ୍କ ହେବାରୁ ବର୍ତ୍ତିବା ସହିତ ତୃଷା ମଧ୍ୟ ମେଣ୍ଟିଥାଏ। ଓଠ ମଧ୍ୟ ଅଠା ହେବାରୁ ବର୍ତ୍ତି ଯାଇପାରେ। ସାଥିରେ ଛୋଟ ପାଣି ବୋତଲଟିଏ ନେବାକୁ ଆଦୌ ଭୁଲନ୍ତୁ ନାହିଁ। ଝାଞ୍ଜିର ପ୍ରକୋପରେ ମରୁଭୂମି ପରି ଅନୁଭୂତ ହୁଏ ସାରା ଦୁନିଆଟା।

ଶ୍ରୋତବନ୍ଧୁ, ଟାଣ ଖରାରେ ପଦାକୁ ଆଦୌ ବାହାରନ୍ତୁ ନାହିଁ। ଯଦି ଅତି ଆବଶ୍ୟକ ପଡ଼େ ତେବେ ସାଥିରେ ଛତା ଜୋତା ଜୋତା ବ୍ୟବହାର କରନ୍ତୁ ଏବଂ ସାଥିରେ ଛତା ନିଅନ୍ତୁ। ସୂତାବସ୍ତ୍ର ପରିଧାନ କରନ୍ତୁ, ଟୋପି ପରିଧାନ କରନ୍ତୁ, କଳା ଚଷମା ମଧ୍ୟ ବ୍ୟବହାର କରନ୍ତୁ। ମହିଳାମାନେ ଷ୍ଟୋଲ ମଧ୍ୟ ବ୍ୟବହାର କରିପାରନ୍ତି। ତେବେ ଏହି ଖରାରେ ବାହାରକୁ ଯିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।

ଭଗବାନଙ୍କର ସୃଷ୍ଟି ଅତି ବିଚିତ୍ର, ଅଧିକ ଶୁଷ୍କ ହେବାର ସମ୍ଭାବନା ଥାଏ ବୋଲି ଏହି ଋତୁରେ ମିଳିଥାଏ ଅନେକ ପ୍ରକାରର ଫଳ, ଆଉ ସେଗୁଡ଼ିକ ଜଳଯୁକ୍ତ ଅଧିକ ମାତ୍ରାରେ ଥାଏ, ଯେମିତିକି ତରଭୁଜ, କାକୁଡ଼ି, ଆମ୍ବ, ସପୁରି, ଜାମୁଡୋଳ। ଏସବୁ ଖାଦ୍ୟ, ଏସବୁ ଫଳ ନିୟମିତ ଖାଆନ୍ତୁ ଏବଂ ଲେମ୍ବୁ ପାଣି, ଘୋଳ ଦହି ନିୟମିତ ପିଅନ୍ତୁ। ତୋରାଣି ମଧ୍ୟ ପିଇପାରନ୍ତି ଆପଣମାନେ। ଜୀବଜନ୍ତୁ ମଧ୍ୟ ଗ୍ରୀଷ୍ମ ପ୍ରବାହରେ ଅଧିକାଂଶ ମାତ୍ରାରେ ଛଟପଟ ହୁଅନ୍ତି, ସେମାନଙ୍କ ପାଇଁ ମଧ୍ୟ ଛାୟାର ବନ୍ଦୋବସ୍ତ କରନ୍ତୁ। ସେମାନଙ୍କୁ ମଧ୍ୟ ଥଣ୍ଡା ପାଣିରେ ଗାଧୋଇବାକୁ ବ୍ୟବସ୍ଥା କରନ୍ତୁ, ଥଣ୍ଡା ପାଣି ଦିଅନ୍ତୁ ପିଇବା ପାଇଁ। ନିଜେ ସୁସ୍ଥ ରୁହନ୍ତୁ।

ଖରାରେ ବେଶୀ ସମୟ ଆଦୌ ଛିଡ଼ା ହୁଅନ୍ତୁ ନାହିଁ, ବୁଲନ୍ତୁ ନାହିଁ। ଯଦି ହାଲିଆ ଲାଗୁଛି ତେବେ ଗଛ ଛାଇ ତଳେ ବିଶ୍ରାମ ନିଅନ୍ତୁ, ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ, ଆଖୁ ରସ ପିଅନ୍ତୁ। ଯଦି କେହି ଅସୁସ୍ଥ ହେବାର ଦେଖୁଛନ୍ତି ତେବେ ତାକୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ, କିମ୍ବା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବାର ବ୍ୟବସ୍ଥା କରନ୍ତୁ।

ଅଧିକ ସମୟ ଖରାରେ କାମ କଲେ ଅଂଶୁଘାତ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ। କାହାକୁ ଅଂଶୁଘାତ ହେବାର ଦେଖିଲେ ତୁରନ୍ତ ତାକୁ ଛାଇକୁ ବା ଥଣ୍ଡା ଜାଗାକୁ ନେଇଯାଆନ୍ତୁ ଏବଂ ସେଠି ଥଣ୍ଡା ପବନ ସଞ୍ଚାଳନ କରନ୍ତୁ। ବରଫ ଟିକେ ତାଙ୍କ ପାଦରେ ଘଷି ଦିଅନ୍ତୁ। ଥଣ୍ଡା ପାଣିରେ ଶରୀରକୁ ପୋଛି ଦିଅନ୍ତୁ। ଓଠକୁ ବାରମ୍ବାର ଥଣ୍ଡା ପାଣିରେ ପୋଛୁଥାନ୍ତୁ ଏବଂ ଡାକ୍ତରଙ୍କର ପରାମର୍ଶ କରନ୍ତୁ। ସେହି ଅନୁସାରେ ଚିକିତ୍ସାର ବିଧାନ କରନ୍ତୁ।

ଜୀବନ ଜୀବିକା ପାଇଁ ସମସ୍ତେ ଏ ଦୁନିଆରେ ବ୍ୟସ୍ତ। ଶ୍ରମିକମାନେ ଅଧିକ ସମୟ ଖରାରେ କାମ କରିଥାନ୍ତି, ଆଉ ବୁଲା ବିକାଳିମାନେ ମଧ୍ୟ ଦୀର୍ଘ ସମୟ ଖରାରେ ବୁଲି ବୁଲି ଭିନ୍ନ ପ୍ରକାରର ଦ୍ରବ୍ୟ ବିକ୍ରି କରୁଥାନ୍ତି। ଏହି ସମୟରେ ଯଦି ଅଧିକ ଖରା ପାଇଁ ସେମାନେ ଅସୁସ୍ଥ ହୋଇପଡ଼ନ୍ତି ବା ଆପଣ ଦେଖନ୍ତି ଯେ ସେମାନେ ଅସୁସ୍ଥ ହୋଇପଡ଼ୁଛନ୍ତି, ତେବେ ତୁରନ୍ତ ତାଙ୍କୁ ସାହାଯ୍ୟ କରନ୍ତୁ, ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରନ୍ତୁ। ତାଙ୍କୁ ତୁରନ୍ତ ଶୀତଳ ଜାଗାକୁ ନେଇଯାଆନ୍ତୁ, ଓଦା ଗାମୁଛା ମୁଣ୍ଡରେ ପକାଇବାକୁ ନିୟମିତ ଭାବରେ ପରାମର୍ଶ ଦିଅନ୍ତୁ।

ଅଧିକ ଖରାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ମଧ୍ୟ ସକାଳୁ ହୋଇଥାଏ। ଦିନରେ କାମ ବନ୍ଦ ରଖିବାକୁ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ନିର୍ଦ୍ଦେଶ ହୋଇଥାଏ। ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଏ। ସାଧାରଣତଃ ପଶ୍ଚିମ ଓଡ଼ିଶାରେ ଏହି ସମୟରେ ଅଧିକ ଝଞ୍ଜି ପବନ ବହିଥାଏ ଏବଂ ଲୁ ପ୍ରବାହ ହୋଇଥାଏ, ଏପରିକି ଘର ମଧ୍ୟରେ ମଧ୍ୟ ରହିବା କଷ୍ଟକର ହୋଇପଡ଼େ। ଦୁଆର ଫାଙ୍କରେ କପଡ଼ା ଦେଇ ଦିଅନ୍ତୁ ଏହି ସମୟରେ ଯଦି ଅଧିକ ଲୁ ବହୁଛି, ଏବଂ ଓଦା ଅଖା ବା ବେଣା ଚେରକୁ ଓଦା କରି ଝରକା ସମ୍ମୁଖରେ

ଅଧିକ ଉତ୍ତାପ ଯୋଗୁଁ ସାଧାରଣତଃ ମୁଣ୍ଡ ବୁଲେଇଥାଏ, ବାନ୍ତି ଲାଗିଥାଏ, ଅଧିକ ମାତ୍ରାରେ ଝାଳ ମଧ୍ୟ ବାହାରିଥାଏ, ଅସୁସ୍ଥ ଲାଗିଥାଏ। ଯଦି ଏପରି ଆପଣଙ୍କୁ ଅନୁଭୂତ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବିଶେଷକରି ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନଙ୍କର ଯତ୍ନ ନିଅନ୍ତୁ। ବୟସ୍କ ବ୍ୟକ୍ତିଙ୍କୁ ବାହାରେ ପରିଶ୍ରମ କରିବାକୁ ଆଦୌ ଦିଅନ୍ତୁ ନାହିଁ।

ଏହି ଗ୍ରୀଷ୍ମ ଋତୁରେ ଖାଇବାରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। ଅଧିକ ଖରା ପାଇଁ ସାଧାରଣତଃ ଖାଦ୍ୟ ଭଲ ଭାବରେ ହଜମ ହେବାରେ ଅସୁବିଧା ହୋଇଥାଏ ପରିବେଶ ଅନୁସାରେ, ତେଣୁ ଦହି ପଖାଳ ଖାଆନ୍ତୁ। ଅଧିକ ଜଳଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ଯଥେଷ୍ଟ ମାତ୍ରାରେ ଓଆର୍ଏସ୍ ପାଣି ପିଅନ୍ତୁ। ଝାଞ୍ଜି ପବନରୁ ନିଜକୁ ଦୂରେଇ ରଖନ୍ତୁ। ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରନ୍ତୁ। ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଗ୍ରୀଷ୍ମ ଋତୁକୁ ଋତୁର ପ୍ରଥମ ଋତୁ ହିସାବରେ ଭଲ ଭାବରେ ଗ୍ରହଣ କରନ୍ତୁ ଏବଂ ଏହି ଗ୍ରୀଷ୍ମ ଋତୁ ଭଲରେ ଭଲରେ କଟିଯାଉ। ଏହି କାମନା ଆଜିର ଗୀତ ଗୀତିକାରୀ।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଗୁରୁ, ମୂଳ ମରାଠୀ ରଚନା ରମେଶ ପାୱାର, ହିନ୍ଦୀ ଅନୁବାଦ ମଦନ ବାଗୋରିଆ, ଓଡ଼ିଆ ଅନୁବାଦ ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ନାଟକ ଗୁରୁ।

0: ଆଲୋ ବେବିଲି, କାଲି ରାତିରେ କଣ ସବୁ ହେଲା କିଛି ଜାଣିଛୁ?
1: ହଁ ଲୋ ସକୁଲି, ରାତିରେ ଲାଗ ଲାଗ ଫାୟାରିଂ ହଉଥିଲା, ମୁଁ ଆମ କୁଡ଼ିଆରେ ଥାଇ ଶୁଣିଛି। ଆଲୋ ଦେଖୁଛୁ,

0: ଆଜି ଏଇ ଲାଇନରେ କେତେ କୋଇଲା ପଡିଛି, ଚଞ୍ଚଳ ଗୋଟେଇ ପକାମ।
1: ଆଲୋ ଗୋଟେଇବୁ ପରେ ତେଣିକି ଅନା, ଅଠର ଡାଉନଟା ପରେ ରାକ୍ଷସ ଭଳିଆ ମାଡି ଆସୁଛି। ତୁ ଚଞ୍ଚଳ ଲାଇନ ଉପରୁ ବାହାରକୁ ପଳେଇ ଆଇଲୁ। ଇଲୋ ମା ଲୋ, ଏ କଥା କହୁ କହୁ ନିଆନଗା ଗାଡିଟା କେମିତି ମାଡି ଆସିଲା ଦେଖିଲୁ। ଶୁଣୁ, ମୁଁ ବି ନା କାଲି ଫାୟାରିଂ ଶୁଣିଛି। ଗୁରୁ କଥା ଭାବି ପରା ମତେ ଭାରି ଡର ମାଡୁଥିଲା। ମା ନିଦରେ ଶୋଇପଡିଥିଲା, ତାକୁ ଉଠେଇକି କହିଲି, ଶୁଣୁଛୁ ମା, ଫାୟାରିଂ ହଉଛି। ମା କହିଲା, ଚୁପଚାପ ଶୋଇପଡ଼। ହେଲୋ, ଆଗରୁ ତ କେବେ ଏମିତି ଫାୟାରିଂ ହଉନଥିଲା।
0: ସେ ନିଆନଗା ଶଙ୍କର ନିଶ୍ଚୟ ପୁଲିସ କି ଖବର ଦେଇଥିବ। ଛୋଟ ଲୋକ କୋଉଠିକାର, ଗୁରୁ ସାଙ୍ଗରେ ନାଗିଛି। ସେଇ ଗୁରୁ ଦିନେ ତାକୁ ସିଧା କରିଦବ, ଏ କଥା କଣ ସିଏ ଜାଣିନି।
1: ଆଲୋ ବେବିଲି, ବାବୁ ସାଙ୍ଗରେ ତୋର ଦେଖା ହଉଛି କି ନାହିଁ ମ? ଆଜିକାଲି କଣ କିଛି କହୁନୁ।
0: ସେ କଥା ନ ପଚାରି ଗୁରୁ ସାଙ୍ଗରେ ତୋର ଦେଖା ହେଇଥିଲା କି ନାହିଁ କହୁନୁ।
1: ମଲାମର ଗୁରୁ ଏମିତି କୋଉ ମାର କୁଳଚନ୍ଦ୍ର ମା କି, ତାକୁ ଦେଖିବା ପାଇଁ ଖାଲି ମୋ ମନ ହଇ ପାଇଁ ହଉଥିବ।
0: ଆଲୋ, ସେ କଥା ପୁଣି ମତେ ପଚାରୁଛୁ? ମୁଁ ଜାଣିଛି ଲୋ ଜାଣିଛି, ଏ ଅଞ୍ଚଳର ହିରୋ ସିଏ ହିରୋ, ତା ପାଇଁ ତୁ ଜୀବନ ଦେବାକୁ ମନ କରୁ କି ନାହିଁ କହିଲୁ।
1: ଯା ଦେବି ଯେ ଗୋଟେ ଚାପୁଡା।
0: ଥାଉ ଲୋ ଥାଉ, ମୋ ଆଗରେ ଏତେ ଛୋପରି ହନି, ଲାଜରେ ଗୋଟିପଣେ ଝାଉଁଳି ପଡିଲୁ ଟି। ନିଜ ଗାଲକୁ ଅନା, କେମିତି ନାଲି ପଡିଯାଇଛି। ରହ ରହ, ନିଞ୍ଚାଇ କୋଇଲା ଗୁଣ୍ଡ ବୋଳିଦେବି ଯେ କାହାର ନଜର ଲାଗିବନି।
1: ମୁଁ ଦେଖୁଛି ବେବିଲି, ତୋ ମୁହଁରେ ଆଜିକାଲି କଡାକର ଲାଜ ଶରମ ନାହିଁ। ମୁଁ ସତ କହୁଛି ଲୋ, ଗୁରୁର ଲାଇନ ଆଉ ମୋ ଲାଇନ ପୁରା ଅଲଗା, କେବେ ବି ମିଶିବନି।
0: ପୁଣି ଛପରି ହେଲୁ। ଆଚ୍ଛା କହିଲୁ, ଗୁରୁକୁ ଦିନେ ନ ଦେଖିଲେ ତୋ ଛାତି ଧଡ଼ପଡ଼ ହୁଏନି? ସଞ୍ଜବେଳେ ଗୁରୁ ଯେତେବେଳେ ହୋଟେଲକୁ ଖାଇବାକୁ ଯାଏ, ସେତେବେଳେ ତୁ କାହିଁକି ବିଲେଇ ଭଳି ତା ବାଟ କାଟୁଛେ?
1: କାହିଁକି ମିଛଟାରେ ଭଡ଼ର ଭଡ଼ର ରହୁଛୁ କହିଲୁ? ମୁଁ ପରା ତାକୁ ଲଙ୍କା ମରିଚ ଆଉ ମା ପାଇଁ ପାନକୁ ଆଣିବାକୁ କହିଥିଲି, ମୁଁ ଯାଉଛି।
0: ଆହାଲୋ ମୋ ଚତୁରୀ ରାଧିକା, ମୋ ବିଲେଇ ପୁଣି ମତେ ମିଆଉ। ମୁଁ ଜାଣିଛି ଲୋ ଜାଣିଛି, ଲଙ୍କା ମରିଚ ଆଉ ପାନଗୁଆ ମଗେଇବା ଖାଲି ଗୋଟେ ବାହାନା, ଅସଲ କଥା ହେଲା ନିରୋଳା ଜାଗାରେ ଭେଟାଭେଟି। ଯା ତୋ ମାକୁ ପଚାରିବୁ, ସେ ମୋଠୁ ବେଶି ଜାଣିଛି।
1: ନାଇଁ ମୋ ହାବିଲଦାର ସାହେବ, ଇଏ କୋଇଲା ଦିଟା ଗୋଟେଇବାକୁ ଆସିଥିଲୁ ଯେ।
0: କଥା କଣ କି ପୁରିଆ ସାହେବ?
2: ପୁରିଆ ସାହେବ କଣ କହୁଛୁ କହୁନୁ।
1: କିଲୋ ବେବିଲି, କଣ ଗୋଟିପଣେ ଲାଖି ଗଲୁ କି?
0: ଆଲୋ, ତାକୁ ପରା ପଟଉଛି। ମୁଁ କଣ କହୁଥିଲି କି ହାବିଲଦାର ସାହେବ?
2: ଜାଣିଛି ଜାଣିଛି ଜାଣିଛି ମା, କହିଲା ନବୁ ତ, ନେଇଯା ନେଇଯା, ମୁଁ କଣ କେବେ ମନା କରିଛି ତତେ? ମୁଁ ପରା ଛୁଟିରୁ ଆସି ଡ୍ୟୁଟି କରୁଛି, ତୁ ଟିକେ ମୋ ପାଖରୁ ଦୂରେ ରହି କଥା କହୁନୁ।
0: ମଲା ମୋର, ତମେ ଟିକେ ତେଣିକି ଚାଲି ଯାଉନ।
2: ହଉ ମୋର ସ୍ୱପ୍ନ କି ରାନୀ, ମୁଁ ଟିକେ ଦୂରେଇ ଯାଉଛି, ନେଇଯା ନେଇଯା, ମନ ଇଚ୍ଛା କହିଲା ନେଇଯା। ଏ ହେ ଦେଖ, ଏ ସେଠି ଯୋଉ କାଠ ଦି ଖଣ୍ଡ ପଡିଛି ତାକୁ ବି ନେଇଯିବୁ। ମୁଁ କଣ ତତେ କେବେ ମନା କରିଛି ନା ମନା କରିପାରିବି? ହାଏ ହାଏ ମେରେ ସପନ କି ରାନୀ, କାବୁ ଆଏଗି ତୁ ମେରେ ମତେ ମାନେ ମନେ ମାନେ ଆଏଗି ତୁ।
0: ଏତେ ଆଉ ସପନ ଦେଖାନରେ ଫଟାରସିକ, ରାତିରେ ଜ୍ୱର ହବ ଯେ।
1: କିଲୋ ବେବିଲି, ପୁଅ କଣ ପୁରା ଥଣ୍ଡା ପଡିଗଲା?
0: ଥଣ୍ଡା ପଡିନି ଲୋ, ପୁରା ପୁରୀ ତରଳି ଯାଇ ପାଣି ହେଇଗଲା। ବୁଝିଲୁ ଲୋ ସକୁଲି, ମୁଁ ଏଇ ଲାଗେ ହାବିଲଦାର ସାଙ୍ଗରେ ଯେମିତି କଥା ହେଲି, ତୁ ଏଣିକି ଗୁରୁ ସାଥିରେ ସେମିତି କଥା ହବୁ।
1: ସତେ ଗୁରୁ ସାଙ୍ଗରେ ଯଦି ମୁଁ ଏମିତି କଥା ହେବି ନା, ତାହେଲେ ତ ଗୁରୁର ପୁରା ଛୁଟି ହେଇଯିବ।
0: ହଉ ହଉ, ଯାହା କରୁଛୁ କହ, ଆଗ କୋଇଲା ଗୋଟେ ବୁଟି।
2: ଆସନ୍ତୁ ଆସନ୍ତୁ ଶଙ୍କର ସେଠ, ନମସ୍ତେ।
3: ଜୟ ହିନ୍ଦ ଜୟ ହିନ୍ଦ ଜୟ ହିନ୍ଦ।
2: ଏ ସକାଳ ସକାଳେ ଏମିତି ତମ ଇଆଡେ କୁଆଡେ ପାଦ ପଡିଲା ମୁଁ ସେଠ।
3: ଆରେ ହାବିଲଦାର, ତୁ ଏଠି କଣ କରୁଛୁ କହିଲୁ?
2: ମୁଁ ପୁରା ପହରା ଦଉଛି, ଡ୍ୟୁଟି ରାଉଣ୍ଡ ରାଉଣ୍ଡ।
3: ଓ ରାଉଣ୍ଡ, ହଉ ହଉ କର କର କର। ହେଲେ ଏ ଜାଗାଟା କଣ ଏକଦମ ଚମ୍ପା ଫୁଲ ବାସ୍ନାରେ ଫାଟି ପଡୁଛି।
0: ଏ ଶଙ୍କର, ମୁହଁ ସମ୍ଭାଳି କଥା କହ।
3: ଏ ଛପନ ଛୁରୀ, ଆମ ଦିଙ୍କ ମଝିରେ ତୁ କାଇଁ ପାଟି ପିଟଉଛୁ?
0: ଖବରଦାର ଶଙ୍କର, ମୋ ଦେହରେ ହାତ ଲଗାନା କହିଦଉଛି।
3: ହାଲୋ ହେ, ଦିନେ ଏଇ ହାତରେ ତତେ ଉଠେଇ ନେଇଯିବି ମ।
0: ସତେ? ମୁଁ କଣ ରାସ୍ତା କଡର ମାଲ ହେଇଛି କି ଉଠେଇ ନବୁ?
3: ସକୁଲି ମିରିଶାନ, ଆମ ସାଙ୍ଗ।
1: ଖବରଦାର ଶଙ୍କର, ମୋ ହାତ ଛାଡି ଦେଇ କହୁଛି, ନହେଲେ ଗୁରୁକୁ ଡାକିବି।
3: ହେ ଗୁରୁ ସୁହାଗି, ଯା ଆଜି ତ ଛାଡିଦେଲି, ଯେତେବେଳେ ଦେଖ ମୋର ଖାଲି ଗୁରୁ ଗୁରୁ ଗୁରୁ। ଆମେ କଣ ଖରାପ ଲୋକ? अरे

0: ଚାମଲ ଏ ଗୋରି କଣ କହିଲା
1: ଏମାନଙ୍କ ମୁହଁରେ କଣ ବାଡ଼ ବାତା ଅଛି ସେ
2: ଏଇ ଗୁରୁ ଆସିଗଲା ଗୁରୁ ଗୁରୁ ଗୁରୁ
0: ଆରେ ଟୋକି ତ ମତେ ପୁରା ନାମ ଦେଇକି ଚାଲିଗଲା ବୁଝିଲୁ ହାବଲଦାର ଆଜି ସିନା ମୋ ହାତରୁ ଖସିଗଲା ହେଲେ ଆଉ ଦିନ କଣ କେବେ ଏ ହାତରେ ଧରା ହବନି ନିଶ୍ଚୟ ଧରା ହବ ନା ଆଉ
3: ସେ କଥା କଣ ମୁଁ ଜାଣିନି ହେଲେ ଏଇ ଲାଗେ ତ ତମେ ଗୁରୁର ନାଁଟା ଶୁଣୁ ଶୁଣୁ ଚିଡିଆକୁ ହାତ ମୁଠାରୁ ଖସେଇଦେଲ
0: ନାଇଁ ଖାସ ଗୋଟେ ଗୁରୁଠୁ ବଞ୍ଚିବା ପାଇଁ
1: ତୁ କଣ ସେଠ ଗୁରୁକୁ ସବୁବେଳେ ଏମିତି ଡରି ମରି ରହିବୁ
0: ଆଚ୍ଛା କହିଲୁ ହବିଦର ଗୁରୁର ଖବର କଣ
3: ଗୁରୁ ଖସି ପଳେଇଲା
0: ଆରେ କଣ କହିଲୁ ପଳେଇଲା କେମିତି ଦେଖୁଛି ତମେ ସବୁ ଆମଠୁ ରୀତିମତ ଚା ପାଣି ଖର୍ଚ୍ଚ ନେଇକି ବି କାମ ଠିକ ସେ କରୁନ
3: ଆମେ କଣ କରିବୁ ମାଷ୍ଟର ମଝିରେ ଧରା ହେଇ ଆସିଲା ଆଉ ସେଇ ମୌକାରେ ଗୁରୁ ଖସି ପଳେଇବାକୁ ବାଟ ପାଇଗଲା
0: ଏବେ ମାଷ୍ଟର କଣ ଭିତରେ
3: ହଁ ତାକୁ ହାଜତ ଭିତରେ ଠୁଙ୍କି ଦେଇଛି ଆଜି କୋର୍ଟ ଚାଲାଣ କରିବି
0: ଦେହରୁ ଶଳାର ଚମଡ଼ା ଉତାର ଦିଅ ସିଏ ଯଦି ଜେଲରେ ରହିବ ନା ତେବେ ଗୁରୁର ହାତ ଦିଟା ଭାଙ୍ଗିଗଲା ବୋଲି ଜାଣିବ ହଉ ମୁଁ ଆସୁଛି ଚାଲ ରେ ଚମନ ଚାଲ
1: ଚାଲ ସେଠ

0: ଅବେ ବାବୁ,
1: ହଁ,
0: ଏ ବସ୍ତିରେ କିଏ ଗୋଟେ ସଙ୍ଗୀତ ସମ୍ରାଟ ରହିଲାଣି ନା କଣ?
1: ନାଇଁ ମୋ ଗୁରୁ, ସେ ଜୋତା ସିଲେଇ କଲାବାଲା ସାନ୍ତୁ ଗାଉଥିବ, ଛାଡ଼ ସେ କଥା। ଭାଗ୍ୟ ଭଲ କାଲି ରାତିରେ ଆମେ ସମସ୍ତେ ବଞ୍ଚିଗଲୁ, ନହେଲେ ଭୀଷଣ ଝମଲା ହେଇଥାନ୍ତା।
0: ଆମେ ସିନା ବଞ୍ଚିଗଲୁ, ମାଷ୍ଟର ର କଣ ହେଇଥିବ କେଜାଣି, ବୋଧେ ଖୁବ ଧୂଲେଇ ହେଇଥିବ ନା?
1: ମୋଟେ ନୁହେଁ, ମୋଟେ ନୁହେଁ ଗୁରୁ, ବାଜି ଲଗେଇ କହୁଛି, ଖସି ଯାଇଥିବ ନା
0: ପୁଣି ସେ ବାଜି। ପଇସା ଲାଗି ଆମେ ଯେମିତି ବାଗିନ ଭାଙ୍ଗି ମାଲ ନେଇ ଚମ୍ପଟ ମାରୁଛୁ, ଠିକ ସେମିତି ତୁ ସେ ବେବିଲିକୁ ନିଜର ଘରଣୀ ବନେଇ ଏଠୁ ଚମ୍ପଟ ମାରୁନୁ। ହଉ, ସେ ବସ୍ତା ଖୋଲ ଦେଖିବା କଣ ସେଥିରେ ଅଛି।
1: ହଉ, ଆଗ ମୁଁ ଭଗବାନଙ୍କୁ ସ୍ମରଣ କରୁଛି।
0: ଗୁଳି ମାରିବେ ତ ଭଗବାନଙ୍କୁ? ସିଏ ଯଦି ଶୁଣିଥାନ୍ତା ନା ଆମକୁ ଆଜି ଏ ଧନ୍ଦା କରିବାକୁ କାହିଁ ପଡ଼ିଥାନ୍ତା କହିଲୁ?
2: ବାବୁ ଗୁରୁ, ମୁଁ ଆସିଗଲି।
1: ଆସିଗଲୁ? ଆବେ ତ କମିଜ କୁଆଡ଼େ ଗଲା?
0: କଣ ଦେହରେ ମୁଣ୍ଡରେ ଭଲ ରକମ ଖୋବଣା ହେଇଛି ତ?
2: ଖୋବଣା? ଆରେ ମୋ ଦେହରେ ଟିପ ଲଗେଇଲା ବାଲା ପୁଅ କିଏ ଅଛି କହିଲୁ? ଆଗରୁ ମୁଁ ସବୁ ତା ବ୍ୟବସ୍ଥା କରି ସାରିଥିଲି ନା।
0: ବ୍ୟବସ୍ଥା କି ବ୍ୟବସ୍ଥା?
2: ପୁଲିସ ମୋ ସାର୍ଟର କଲର ଧରିଲା, ମୁଁ ଆସ୍ତେ ଆସ୍ତେ ଆସ୍ତେ ସାର୍ଟର ବୋତାମ ଖୋଲିଦେଲି, ତଳକୁ ବସି ପଡି ମାରିଲି ଚମ୍ପଟ, ପୁଲିସ ହାତରେ ମୋ ସାର୍ଟ ଆଉ ମୁଁ ଆସି।
0: ଭାରି ଭଲ ହେଲା ତୁ ଚାଷୀଗଲୁ, ଆମେ ଖୁବ ଚିନ୍ତାରେ ପଡିଥିଲୁ।
2: ଚିନ୍ତା ଚିନ୍ତା କଣ ପାଇଁ ଗୁରୁ? ଏଇ ବର୍ଷେ କି ଦେଢ ବର୍ଷ ସଜା ହେଇଥାନ୍ତା, ଏହା ତ ଆଉ ଆଉ କଣ ଟିକେ ଅଧିକା ହେଇଥାନ୍ତା। ଜେଲରେ ପୁରା ବଢିଆ ଡାଲି ରୁଟି ଆରାମରେ ମିଳିଯାଉଛି ନା କହନି ବାବୁ?
0: ଦେଖ, ରୁଟି କଥା କହିବାରୁ ମନେ ପଡିଗଲା ମୁଁ କାଲିଠୁ ଖାଇନି।
1: ଖାଇନୁ କିରେ? କାହିଁକି ଖାଇନୁ?
0: ଆରେ ଫୁରସତ ମିଳିଲା କେତେବେଳେ?
1: ଆରେ ବାହାନା କରୁଛୁ କାହିଁକି ଗୁରୁ କହିଲୁ? ସତ କଥାଟା ହଉଛି ତୋ ପାଖରେ ପଇସା ନଥିଲା, ଆରେ ତୁ ପରା ଇସାରା କରିଦେଲେ ବସିବେଲା ଏଣେ ଖାଇବା ଗଦେଇ ଦେଇଥାନ୍ତେ।
0: କଣ କହିଲୁ ବେ, କଣ କହିଲୁ? ମତେ ତୁ ହାତ ପାଚିବା ପାଇଁ କହୁଛୁ, ଗଧ କୋଉଠିକାର? ଆଉ ଯଦି ଦିନେ ଏ କଥା ମତେ କହିଛୁ ନା ତୋ ଦାନ୍ତ ଛାଡ଼ିଦେବି।
1: ରାଗୁଛୁ କାହିଁକି ଗୁରୁ?
0: ରାଗିବିନି, ବୁଝିଲି ସାଙ୍ଗ, ଏ ହାତ ଖାଲି ଦେଇ ଜାଣେ, ନବା କଥା ନୁହଁ।
2: ବୁଝିଲି ଗୁରୁ, ଖାଇବା କଥା ପଡିବାରୁ ମତେ ଭୀଷଣ ଭୋକ ଲାଗିଲାଣି। ଆଚ୍ଛା, ଏ ବସ୍ତାରେ କଣ ଅଛି? ଲବଙ୍ଗ
0: ଫିଟେଇଲୁ? ଫିଟେଇଲୁ ସେ ବସ୍ତା ଦେଖିବା କଣ ଅଛି।
2: ଫିଟେଉଛି।
0: ତୋ କଥା ତ ବିଲକୁଲ ସତ ହେଲା ବାବୁ, ଖାଲି ଗୋରୁ ଖିଆ କୁଣ୍ଡା, ଯା ନେଇ ଯା, ପୁରା ବସ୍ତାଟା ସାନ୍ତୁକୁ ଦେଇଦେ।
2: ସତ କହୁଛି ଗୁରୁ, ମୁଁ ପୁରାପୁରି ବିରକ୍ତ ହେଇଗଲିଣି, ଏମିତି କେତେ ଦିନ ଚାଲିବ କହିଲୁ?
0: କେତେ ଦିନ? ସତରେ କଣ ଆମେ ଭଦ୍ର ଲୋକଙ୍କ ପରି ଜୀବନଯାପନ କରିପାରିବୁ?
2: ତୁ କଣ କେବେ ଅନୁଭବ କରିଛୁ ଗୁରୁ, ଦିନେ ଏଇ ଲବଙ୍ଗ ଅଳେଇଚ ବସ୍ତା ଖୋଲି ଆମେ ଗୋଟେ ପାନ ଦୋକାନ କରି ଚଳନ୍ତେ, କିମ୍ବା ସାଇକେଲ ମରାମତି ଦୋକାନଟିଏ ଖୋଲି ନିଜର ଗୁଜୁରାଣ ମେଣ୍ଟାନ୍ତେ?
0: ହଁ, ବେଳେ ବେଳେ ମନକୁ ଆସେ ଏ ବସ୍ତି ମୁଣ୍ଡରେ ପାନ ଦୋକାନଟିଏ ଖୋଲି ବସନ୍ତି, ଦୋକାନରେ ଥିବା ଆଇନାରେ ଭଦ୍ରଲୋକର ଜୀବନ ବିତାଉଥିବା ମଣିଷର ଛବିଟିଏ ଉଙ୍କି ମାରନ୍ତା, ଉପରେ ଥାନ୍ତା ଗାନ୍ଧିଜୀଙ୍କ ଛବି, ଆଉ ତା ପାଖକୁ ଥାନ୍ତା ତୋର ମୋର

0: ଆଉ ଏ ବାବୁର ଫଟୋ।
1: ତାହେଲେ ଏ ଧନ୍ଦା ଆମେ ଛାଡ଼ିଦେବା ଗୁରୁ?
0: ନା ମାଷ୍ଟର, ନାଇଁ, ଏତେ ଜଲ୍ଦି ନୁହଁ। ଦରକାର ପଡ଼ିଲେ ଏ ଖରାପ ଧନ୍ଦାକୁ ଦିନେ ମୁଁ ନିଶ୍ଚୟ ଛାଡ଼ିବି, ହେଲେ ତା ଆଗରୁ ତୋର ଆଉ ବାବୁର କିଛି ଗୋଟା ବ୍ୟବସ୍ଥା ହେଇଯିବା ତ ଦରକାର।
1: ମୋ ପାଇଁ ତୁ ବ୍ୟବସ୍ଥା କରିବୁ? ମୁଁ ବିଲକୁଲ ଠିକ ଅଛି ଗୁରୁ,
0: ତୋର ଆଉ ବାବୁର ବାହାଘର କରେଇଦେବି। ତମେ ଦି ଜଣ ସଂସାର କରିବ, ତମ ପାଇଁ ତାୱା, ଷ୍ଟୋଭ, ଥାଳି, ଡେକ୍ଚି, କୁଲା, ଛାଞ୍ଚୁଣି, ଚୌକି, ଆଲମାରୀ ସବୁ ସବୁ ଯୋଗାଡ଼ କରିସାରି ମୁଁ ଏ ଧନ୍ଦା ଛାଡ଼ିଦେବି।
1: ଆଉ ଗୋଟେ କଥା ଛାଡ଼ିଗଲୁ ଗୁରୁ, ଆଉ ଗୋଟେ କଥା ଛାଡ଼ିଗଲୁ, ବାବୁ ପାଇଁ କେଟର ଶବ୍ଦ କରୁନଥା ଗୋଟାଏ ଖଟ।
0: ହଁ, ତୋ ପାଇଁ ବି ଖଟର ବ୍ୟବସ୍ଥା ହବ।
1: ମୋ ପାଇଁ ଯୋଉ ଖଟ କରିବୁ ତାହେଲେ ସେଇଟା ଲୁହା ପରି ଟାଣ ଆଉ ମଜବୁତ ହବା ଦରକାର।
0: ଦେବି ଦେବି ଦେବି।
2: ଏ ଗୁରୁ, ସେ ହାରାମଜାଦା ଶଙ୍କର ସେଠକୁ ଟିକେ ବୁଝେଇ ଦେ, ତା ଦେହରେ ବହୁତ ଚର୍ବି ହେଇଗଲାଣି, ଗଲା ଆଇଲା ବେଳେ ସ୍ତ୍ରୀ ଲୋକଙ୍କୁ ହଇରାଣ କରୁଛି। ମୁଁ ଆଉ ସକୁଲି ଆଜି ସକାଳେ ରେଳ ୟାର୍ଡରେ କୋଇଲା ଗୋଟୁଥିଲୁ, ପାଜି କହିଲା ଏ ଗୋରି ଆସିଲୁ ମୋ ପାଖକୁ।
3: ସେ ବଦମାସର ଏଡ଼େ ସାହସ, ତତେ ସେ ଏକଥା କହିଲା?
2: ମତେ ନୁହଁ, ସକୁଲିକୁ କହିଛି, ତା ହାତକୁ ଧରି ପକେଇ କହିଲା ଏଇ ହାତରେ ଦିନେ ତତେ ଉଠେଇ ନେଇଯିବି। କିଲୋ କହୁନୁ ସକୁଲି।
4: ହଁ ପରା, ମୁଁ ଖୁବ ଜୋରେ ପାଟି କଲି, ଗୁରୁ ନାଁ ଧରିବାରୁ ଛାଡ଼ିକି ପଳେଇଲା।
3: ଗୁରୁ ବହୁତ ହେଇଗଲା ଗୁରୁ, ସେ ସାଲା ଶଙ୍କରକୁ କୋଉଦିନ ଉଠେଇ ଆଣିବାକୁ ପଡିବ, ତେବେ ଯାଇ ତା ଦାଦାଗିରି ବନ୍ଦ ହବ।
0: ଠିକ ଅଛି, ମୁଁ ଯାଇ ଥାନାରେ ଏତଲା ଦେଇଦେବି।
3: ଆବେ ଗୁରୁ, ତା ଦାଦାଗିରି କଣ ସେ ଥାନାବାଲା ବନ୍ଦ କରିପାରିବେ? ତା ବାଟ ଆମକୁ କରିବାକୁ ପଡିବ, ବୁଝିଲୁ?
2: ହଁ, ତା ନିଶା ଛଡେଇବାକୁ ହେଲେ ବିଚ୍ ରାସ୍ତାରେ ତା ଗାଲକୁ ଗୋବର ଲାଗିଥିବା ଚପଲରେ ସେକି ଦିଅ।
0: ଠିକ, ସେୟା କରିବି।
4: ଏ ଗୁରୁ, କାଲି ରାତିରେ ତୋଠି ଗୁଳି ବାଜିନି ତ?
0: ନା ଲୋ ଝିଅ, ମାଷ୍ଟର ମତେ ବଞ୍ଚେଇ ଦେଲା।
4: ଝିଅ, ତୁ କଣ ମତେ ଝିଅ ବୋଲି ଡାକୁଛୁ ଗୁରୁ?
0: ମୋ ଭାଗ୍ୟ ଉଜ୍ଜଳ ଥିଲେ ଆଜି ତୋରି ଭଳି ଝିଅଟିଏ ମୋର ଥାନ୍ତା।
4: ସିଏ ବି ବଡ ଭାଗ୍ୟବତୀ ହେଇଥାନ୍ତା।
0: କି ମୋ ଝିଅ?
4: ନାଇଁ, ଝିଅର ମା, ତୋ ଘରଣୀ, ଯେ ତୋ ଭଳି ଗୋଟେ ଗେରସ୍ତ ପାଇଥାନ୍ତା।
0: ଅଚାନକ ମୋ ସ୍ତ୍ରୀ ବିଷୟରେ ଏମିତି ଭାବିଲୁ ଯେ? ତୋ ଦେହ ଭଲ ଅଛି ତ?
4: କାଇଁ, ମୋର କଣ ହେଇଛି କି?
0: କେତେ ଥର କହିଲେଣି ମରଦଙ୍କ ଭଳି ଏମିତି ଠୋସ କଥାବାର୍ତ୍ତା କରନି।
4: ଦେଖ ଗୁରୁ, ତୁ ଯଦି ମତେ ଏମିତି ରଗେଇବୁ ନା, ମୁଁ ସତରେ କାନ୍ଦିବି କହୁଛି।
0: କାନ୍ଦୁନୁ କାନ୍ଦ, ହେଲେ କଥା କହିବା ଢଙ୍ଗଟା ଅନ୍ତ ଶିଖିନେ। ସିଲଟରେ ଅ ଆ ହର୍ଷେଇ ଦୀର୍ଘେଇ ଏସବୁ ଲେଖିଲୁ?
4: ନାଇଁ।
0: ସେଇ ଚାରିଟା ଅକ୍ଷରକୁ କେବେ ଆଉ ଡେଇଁବୁ?
4: କାହିଁକି, ତୁ ନିଜେ ମୋ ହାତ ଧରି ସିଲଟରେ ଲେଖିବା ଶିଖେଇ ଦଉନୁ?
0: ନା, ସେ କାମ ମୋ ଦେଇ ହେଇପାରିବନି।
4: ତାହେଲେ ଏ ପାଠ ଲେଖିବା ବି ମୋ ଦେଇ ହବନି।
0: ରାତିରେ କେତେବେଳେ ଶୋଉଛୁ?
4: ନିଜେ ଆସି ଦେଖି ଯାଉନୁ?
0: କହିଲି ପରା ଏମିତିଆ କହିବା ଢଙ୍ଗ ବନ୍ଦ କର। ଶୁଣୁ ଝିଅ, ରାତି ଅନିଦ୍ରା ହେଲେ ଦେହ ଖରାପ ହବ।
4: ଶୁଣୁ ଗୁରୁ, ତୁ ଯଦି ମତେ ଏମିତି ଝିଅ ଝିଅ ବୋଲି ଡାକିବୁ ନା, ମୁଁ ରେଳ ଲାଇନ୍ରେ ଶୋଇ ଜୀବନ ହାରିଦେବି କହୁଛି।
0: ତୁ ବି ଯଦି ମତେ ଏମିତିକା କଥା କହିବୁ ନା, ମୁଁ ବି ରେଳ ଲାଇନ୍ରେ।
4: ନାଇଁ ନାଇଁ, ଏମିତିକା ଅମଙ୍ଗଳ କଥା କହନି ଗୁରୁ।
0: କାଇଁ,
4: ତୁ ଯଦି ସତରେ ଚାଲିଯିବୁ ନା,
0: ତୁମର କଣ ହବ?
4: ତୁ କଣ କିଛି ଜାଣିପାରୁନୁ?
0: ଠିକ ମୋ ଭଉଣୀ ପରି।
4: ଓଃ, ଇଏ ଝିଅ ଭଉଣୀ? ହଉ ବାବା, ହେଲା, ଠିକ ଅଛି, ମୁଁ ଯାଉଛି ସିଲଟରେ ଅ ଆ ହର୍ଷେଇ ଦୀର୍ଘେଇ ଲେଖିକି ଆଣିବି। ତୋ ମୁଣ୍ଡ ପୁରା ବିଗିଡି ଗଲାଣି, ଅନ୍ୟକୁ ସୁଧାରୁଥିବ ହେଲେ ନିଜକୁ ସୁଧାରି ପାରିବନି।
5: ଆଚ୍ଛା ଚମନ,
6: ହଁ,
5: ବସ୍ତିବାଲାଙ୍କଠୁ ଏ ହପ୍ତାର ଦାଦା ବଟେ ଆଦାୟ ହେଇଛି ତ?
6: ହଁ ସେଠ, ସମସ୍ତେ ଦେଇଦେଲେ, ହେଲେ ସେ ଜୋତା ସିଲେଇ କରୁଥିବା ସାନ୍ତୁ ଏଇ ଲାଗେ ଦେଇପାରିବୁନି ବୋଲି କହିଲା।
5: ସେଇଟାକୁ ଘୋଷାଡ଼ି ତା କଥା ମୁଁ ବୁଝିଥାନ୍ତି।
6: ସେଇଆ ତାକୁ କହିଦେଇଛି, ଆସୁଥବ ବୋଧେ।
5: ହେଲେ ବଟି ଦବା ପାଇଁ କଣ ପାଇଁ ସେ ମନା କଲା?
6: କହିଲା ଏ ସପ୍ତାହରେ ତା ଝିଅ ବାହାଘର।
5: ଏତେ ଜଲ୍ଦି ତାକୁ ବିଦା କରିଦଉଛି?
6: ତମ ହାତରୁ ଚିଡିଆ ବଞ୍ଚିଲେ ତ?
5: ସତରେ ସାଙ୍ଗ, ସେ ଟୋକିଟା ଆ, ତାକୁ କଣ ପାଇଁ ଶାନ୍ତ ଘର ଭିତରେ ରଖି ସଡଉଛି ଭଗବାନ ଜାଣନ୍ତି।
7: ଶଙ୍କର ସେଠ, ଶଙ୍କର ସେଠ, ମୁଁ ଆସିଗଲି ସେଠ।
5: ଆ ଆ, କୁଡିଆରେ ତାଲା ପକେଇ ଆସୁନା ନାଇଁ? ହଁ, ଭଲ କରି ପକା, ଭଲ କରି ପକା। ଆଚ୍ଛା, ଏ ହପ୍ତାରେ ବଟି ପଇସା କାହିଁକି ଦେଲୁନି?
7: ଗରିବ ଉପରେ ଦୟା କର ସେଠ, କିଛି ଦିନ ସମୟ ଦେଇଦିଅ।

0: ଦେଇଦେବି, ଖାଲି ଝିଅର ବାହାଘରଟା ସରିଯାଉ।
1: ଝିଅର ବାହାଘର କରୁଛ? ଭଲ ଭଲ ଭଲ ଭଲ, ସତରେ ତୋ ଭଳିଆ ବୋପା ଖଣ୍ଡେ ଖଣ୍ଡେ ଅଛନ୍ତି ବୋଲି ତ ଦୁନିଆର ଧର୍ମକର୍ମ ସବୁ ରହିଛି।
0: ନାଇଁ ସେଠ, ନାଇଁ, ଭଗବାନ ଗରିବଙ୍କ ପାଇଁ ଆଖି ବୁଝି ଦେଇଛନ୍ତି।
1: ହେଲେ ଶାନ୍ତୁ, ଯଦି ବା ଭଗବାନ ତୋ ଘରକୁ ଆସନ୍ତି, ଲାଭ କଣ ହବ କହିଲୁ? ବାପା, ତୋ କୁଡିଆରେ ତାଲା ପଡିଛି ଦେଖିବା ମାତ୍ରେ ସେ ତ ଫେରିଯିବେ। ତୁ ବରଂ ତାଟିକି ସବୁବେଳେ ମେଲା କରି ରଖିଦେ, ସୁବିଧା ଦେଖି ମୁଁ ଯାଇ ସେଠି ପହଞ୍ଚି ଯିବି।
0: ଶଙ୍କର, ଶଙ୍କର, ଗରିବ ଲୋକଙ୍କୁ ଅସହାୟ ଦେଖି ତୁ ଫାଇଦା ଉଠିବାକୁ ଚାହୁଁଛୁ? ଆରେ ଆମ ନିଶ୍ୱାସ ପଡିଲେ ନା କଲବଲ ହେଇକିରି ମରିବେ।
1: ଶାନ୍ତୁ, ଗରିବଙ୍କ ନିଶ୍ୱାସ ଯଦି ଲୋକ ମରିଯାଉଥାନ୍ତେ ତେବେ ଗ୍ୟାଙ୍ଗ ଲିଡର ମାନେ ବଞ୍ଚିଥାନ୍ତେ କେମିତି? ହଉ ବସ ବସ ବସ ବସ ବସ ବସ ଯା ବସ ଯା, ପଇସା ନଦେଲୁ ନାହିଁ, ବସ ଏଠି ବସ ବସ।
0: ତମ ଉପକାର ମୁଁ କେବେ ସୁଝି ପାରିବି ନାହିଁ ଶଙ୍କର ସେଠ।
1: ସେଇ କଥା ତ ମୁଁ କହିବାକୁ ଯାଉଛି ରେ ଶାନ୍ତୁ। ଶୁଣ, ଆଜି ରାତିରେ ତୁ ଝିଅକୁ ମୋ ପାଖକୁ ପଠେଇଦବୁ। ମତେ ବାଧା ଦେଲେ ମୁଁ ବଳ ପ୍ରୟୋଗ କରିବାକୁ ବାଧ୍ୟ ହେବି।
0: ବୁଝିଲି ବୁଝିଲି, ତୋ ପାପର ମାଠିଆ ପୁରି ଆସିଲାଣି, ମୁଁ ବି ବାଧ୍ୟ ଏ କଥା ଗୁରୁକୁ କହିବି। କହିବି ଏ କଥା
1: କହିଲୁ କଣ କହିଲୁ? ବଦମାସ, ମତେ ଗୁରୁ କଥା କହି ଡରୁଛୁ? ଦେବି ତତେ ଗୋଟେ ଖୁସି। କିଏ ଗୁରୁ? ତମେ କଷ୍ଟ କରି କାହିଁକି ଆସିଲ? କୁହ କଣ ଦରକାର, କୁହ।
2: ଆସିଛି କିଛି କହିବା ପାଇଁ,
1: କିନ୍ତୁ ମୋର କିଛି ଶୁଣିବାକୁ ମିଳ ନାହିଁ।
2: ତେବେ ଫ୍ଲାସ୍ ଦିବାଜି ହେଇଯାଉ।
1: ଆରେ ଇଏ ତ ସ୍ତ୍ରୀ ଲୋକଙ୍କ ଖେଳ, ସାହସ ଅଛି ତ ମରଦ ପୁଅଙ୍କ ଖେଳ ହେଇଯାଉ।
2: କଣ କି ଖେଳ? କବାଡି ନା ଲାଠି ନା ଛୁରୀ ଖେଳ?
1: ନୂଆ ଟୋକା ମାନଙ୍କର ଖେଳ, ଶକ୍ତି ପରୀକ୍ଷା।
2: ଯଦି ଏ ଖେଳରେ ତୁ ହାରିଯାଉ
1: ତେବେ ନିଶ କାଟିଦେବି, ଆଉ ଯଦି ଗୁରୁ ହାରିଯାଏ ସବୁଦିନ ପାଇଁ ଏଠୁ ଚାଲିଯିବୁ ତ?
2: ଆଉ ଯଦି ନ ଯାଏ?
1: ଅଳ୍ପ ଯିବାକୁ ପଡିବ, ଆଜି ଆମ ଆଡ଼ର ଟୋକା ମାନଙ୍କର ଛୁଟି, ସେଥିପାଇଁ ମୁଁ ପାଟି ଖୋଲୁନି। ତୁ ବୋଧେ ପ୍ରସ୍ତୁତ ହେଇ ଆସିଛୁ ନୁହେଁ?
2: ମୁଁ ପଚାରୁଛି, ତୁ ହାରିଲେ କୋଉଠିକି ଯିବୁ କହ?
1: ଏଠୁ ଶଙ୍କର ସେଠକୁ ତଡିବା ପାଇଁ ଆଜି ଯାଏ କୋଉ ପୁଅ ଜନ୍ମ ନେଇନାହାନ୍ତି।
3: ଜନ୍ମ ହେଇନାହିଁ? ତୋ ଜନ୍ମ ତାରିଖଟା ଶଙ୍କର ସେଠକୁ ଟିକେ ଶୁଣେଇ ଦଉନୁ ଗୁରୁ।
2: ଶୁଣ ଶଙ୍କର, ମୁଁ ଖାଲି ତତେ ଏତିକି ତତେ କହିବାକୁ ଆସିଛି ଯେ ଗରିବ ଲୋକମାନଙ୍କୁ ଅଯଥାରେ ହଂସନ କରନି, ମଣିଷ ହ ମଣିଷ। ଆଜି ଖାଲି ଏତିକି ଚେତେଇ ଦେଇ ଯାଉଛି। ଆ ବାବୁ ଚାଲେ, ଥାନ୍ତୁ
1: ଚାଲ। ସଳା ଆସିଥିଲା ମତେ ଉପଦେଶ ଦବା ପାଇଁ, ଠିକ ଅଛି, ମୁଁ ବି ଦେଖିନେବି।
4: ଦେଖିଲି ଗୁରୁ, ଠିକ ହେଲା?
2: ତୋ ପାଖରେ ମୁଁ ହାର ମାନିଲି ସକୁଲି। ଏଇଟା ଜ ଲେଖିଛୁ ନା ଗୋଟେ ମୂଷା ଚିତ୍ର ଆଙ୍କିଛୁ?
4: ସତରେ ତୁ ହାରି ଯାଇଛୁ ଗୁରୁ, ତାହେଲେ ପାଠ ଲେଖା ବନ୍ଦ କରିଦେବି?
2: ତତେ ପାଠ ପଢିବାକୁ କହିବା ପାଇଁ କାହିଁକି ଯେ ମୋ ମନରେ ଦୁର୍ବୃତ୍ତି ପଶିଲା ମୁଁ ବୁଝିପାରୁନି ସକୁଲି।
4: ସତରେ ଗୁରୁ, ଏ ପାଠପଢାରେ ମୋର ବି କାହିଁକି ଜାଣି ମୋଟରେ ମନ ଲାଗୁନି।
2: ଖାଇଲା ବେଳୁ ତ ବେଶ ଗେଫା ମାରି ଆସୁଛି।
4: ତୋ ରାଣ ଖାଇ କହୁଛି, ମୋତେ ପୁରା ଗୁଣ୍ଡାଏ ବି ଭାତ ରୁଚୁନି।
2: ତାହେଲେ ତ ଅଜୀର୍ଣ୍ଣ ହଉଥିବ, ଅଦା ଗୋଲମରିଚ ଜୁଆଣି ବାଟି ଖା।
4: ସେ କଥା ବି କରିସାରିଲିଣି, ତଥାପି ପୁରା ଭୋକ ହଉନି।
2: ତାହେଲେ ଉପାସ କର।
4: ସେମିତି ତ ଦେଖିବାକୁ ଗଲେ ମୁଁ ଅନେକ ଦିନରୁ ଭୋକିଲା ଅଛି। ମୋର ଏଇ ରୋଗର ନା ଔଷଧ ଖାଲି ତୋରି ପାଖରେ ଅଛି ଗୁରୁ।
2: ମୋ ପାଖରେ? ଆଲୋ, ତୋ ଔଷଧ ପୁଣି ମୋ ପାଖରେ?
4: ଯାହା ତୁ ବୁଝିବୁ।
2: ହଁ ଠିକ ଅଛି, ମୋର ବୁଝିବା ଦରକାର ନି, ତୁ ପାଠ ଲେଖ।
4: ଗୁରୁ, ମରେ ତ ମକା, ତାହେଲେ ମରେ ମରଦେବି ତ ହବ ନା?
2: କଣ କହିଲୁ?
4: ଆରେ ମରେ ଯଦି ମକା ଆଉ ମନ୍ଦିର ହଉଛି, ମରଦ କାହିଁକି ହବନି?
2: ତୁ ବରଂ ପାଠଶାଠ ନ ପଡି ବାହାହେଇ ଘର ସଂସାର କର। ହ୍ୟାଲୋ, ତୋ ବାହାଘରକୁ ମତେ ତୁ ଡାକିବୁ ତ?
4: ଡାକିବିନି, ତୁ ନ ଆସିଲେ ମୋ ବାହାଘର ହବ କେମିତି?
2: ହଁ

0: ଆଶୀର୍ବାଦ ଦେବାକୁ ଅବଶ୍ୟ ଆସିବି। ଆଚ୍ଛା ସକୁଲି, ବାହାଘର ସରିଲେ ତୁ କଣ ଆମକୁ ଭୁଲିଯିବୁ?
1: ଇଏ ଗୋଟେ ପଚାରିଲା ଭଳିଆ କଥା ହେଲା। ହଁ ଗୁରୁ, ତୋ ପାଖରେ ନା ମୋର ଗୋଟେ ଅଳି ଅଛି।
0: ଅଳି କଣ କହୁନୁ?
1: ନାଇଁ ନାଇଁ, ମୋର ଏ ସିଲେଟ ଉପରେ ତୋ ନାଁଟାକୁ ଲେଖିଦେ, ମୁଁ ସବୁବେଳେ ତାକୁ ଦେଖୁଥିବି। ତୁ ମୋତେ ନ ଦିଶିଲେ ବି ତୋ ନାଁଟା ତ ମୋତେ ଦିଶୁଥିବ ନା?
0: କୋଉ ନାଁଟା ଲେଖିବି? ଗୁରୁ ବୋଲି ଲେଖିବି ନା ଅସଲ ନାଁଟା ଲେଖିବି?
1: ତା ତଳକୁ ମୋ ନାଁଟା ବି ଲେଖିଦବୁ ଗୁରୁ, ଶକୁନ୍ତଳା। ନାଇଁ ନାଇଁ, ସକୁଲି।
0: ନେଇଯା ମୋ ସ୍ମୃତି। ତୋ ବାହାଘରେ କିଛି ଯଦି ଦେଇ ନ ପାରିବି ତେବେ ୟାକୁ ହିଁ ମୋର ଉପହାର ଭାବିବୁ। ହେଲେ ସକୁଲି, ତୁ ଶାଶୁ ଘରକୁ ଚାଲିଗଲେ ନା ମୋତେ କେମିତି କେମିତି ଲାଗିବ ଲୋ?
1: ସତରେ
2: ଗୁରୁ, ତୋ ପାଠଶାଳାକୁ ଆସି ଆମେ ଭୁଲ କରିନୁ ତ ଗୁରୁ?
3: ଗୁରୁଦେବ ଖୁବ ତନ୍ମୟ ହେଇ ପଢ଼ଉଥିଲେ ବାବୁ। କିଲୋ ସକୁଲି, ପହିଲି ଘଣ୍ଟା ବାଜିଲାଣି ନା ନାଇଁ ମ
0: ବାବୁ? ଆରେ ତମମାନେ କେତେବେଳେ?
2: ଏଇ ଏଇ ଲାଗି ଆସିଲି ମ। ଇଏ ତୋ ପାଠଶାଳାର ଚାରିଟା ମନେବି ପରା।
3: ଗାଡି କୋଉଠି ପହଞ୍ଚିଲା ମ ସକୁଲି? ଖୁବ ବେଗରେ ଚାଲୁଛି ତ?
2: ନାଇଁ ବେବିଲି, ଗୁରୁ ପରା ଏ ଗାଡିର ଡ୍ରାଇଭର। ଗାଡି ଧିମେଇ ଧିମେଇ ଧିମେଇ ଗତି କରିବ। ଆଚ୍ଛା କହିଲେ ଗୁରୁଦେବ, ଏ ସକୁଲି କଣ ସତରେ କିଛି ପାଠ ସାଠ ପଢୁଛି ନା ତା ହୃଦୟ ସିଲେଟରେ ପ୍ରେମର ଅକ୍ଷର ମଡଉଛି?
0: ମାଇ ଆଜି କଣ ପୁରା ନାକ ଯାଇ ତେଣି ଦେଇ ଆସୁଛୁ ନା କଣ? ଦେବି ଯେ ଗୋଟେ ଥାପଡ଼।
2: ତୁ ଥାପଡ଼ ମାର୍କି ମୁଣ୍ଡକୁ ଫଟା। ହେଲେ ସକୁଲି ମନର କଷ୍ଟ ଦେଇ ତାହା କଲିଜାକୁ ଖଣ୍ଡ ଖଣ୍ଡ କରିବୁନୁ?
0: କଣ ତୁ କହିବାକୁ ଚାହୁଁଛୁ?
2: ବାଜି ମାରି କହୁଛି ଗୁରୁ, ସକୁଲି ତତେ ଦିନ ରାତି ଜୁରି ହଉଛି। ଆଚ୍ଛା ସକୁଲି, ଗୁରୁକୁ ତୁ କଣ ବୋଲି ମାନୁ କହିଲୁ?
1: କାଇଁ କିଛି ନୁହେଁ ତ।
2: ଦେଖିଲୁ ଦେଖିଲୁ ତ ଗୁରୁ, ସକୁଲି ତତେ କିଛି ବେଳେ ମାନେ ନା। ତାହେଲେ କଣ ପାଇଁ ଏତେ ଲାଜ ସକୁଲି?
0: ଏମିତି ହେଇ ନ ପାରେ, ସେଇ କଥା ତାକୁ ବୁଝେଇ ଦେଇ ଯାଅ।
3: ଏ ବାବୁ, ଆମର ଏଠୁ ଚଞ୍ଚଳ ଲାଇନ କ୍ଲିୟର କର, ଚାଲ ଯିବା।
2: ହଉ ଗୁରୁ, ଆମର ଦଣ୍ଡବତ ଆଉ ଅଭିନନ୍ଦନ, ଆମେ ଆସୁଛୁ।
3: ଆସୁଛି ଲୋ ସକୁଲି, ଆସୁଛି।
0: ମରିଚିକା ପଛରେ ଧାଇ ଭାଇ ସାରା ହବ।
1: ମରିଚିକା ପୁଣି କଣ ଗୁରୁ?
0: ତାର ଅନ୍ୟ ନାଁ ହଉଛି ବୃଥା ଆଶା। ଦୂରରେ ଦେଖାଯାଉଥିବା ପାଣି ଶୋଷ ମେଣ୍ଟେଇବାକୁ ହରିଣ ତା ପାଖକୁ ଦୌଡ଼ିଯାଏ। ସେ ଯେତିକି ଯେତିକି ଆଗକୁ ଧାଉଁଥାଏ, ପାଣି ସେତିକି ସେତିକି ଦୂରରେ ଦେଖାଦିଏ। ଶୋଷ ତ ମରେ ନାହିଁ, ଶେଷକୁ ହରିଣ ବିଚରା ମରେ।
1: ସେ ପାଣି ଦୂରକୁ ଦୂରକୁ ଯାଏ କାହିଁକି?
0: ବୁଝିଲୁ ଝିଅ, ୟାକୁ ହିଁ କହନ୍ତି ଜୀବନ। ମନ ଚାହୁଁଥିବା ଜିନିଷ ଏମିତି ଦୂରକୁ ଦୂରକୁ ଚାଲିଯାଏ।
1: ମୁଁ କଥା ଦଉଛି ଗୁରୁ, ମୋର ଶେଷ ନିଶ୍ୱାସ ଚାଲୁଥିବା ଯାକେ ମୁଁ ତ ପଛେ ପଛେ ଭରା ପାଣି ମାଠିଆ ଧରି ଯାଇବି।
0: ସେ ବାଜେ କଥା ବନ୍ଦ କର, ବରଂ ନିଜ ବିଷୟରେ ଚିନ୍ତା କର, ମଙ୍ଗଳ ହବ।
1: ତୁ ସତରେ କଣ ମୋର ମଙ୍ଗଳ ଚାହୁଁ? ତୋ ଛାତି ଉପରେ ଯଦି ଟିକେ ମଥା ରଖି ପାରନ୍ତି ମୋ ହୃଦୟକୁ ଶାନ୍ତି ମିଳନ୍ତା, ଆଉ ସେଇଥିରେ ମୋର ମଙ୍ଗଳ ହୁଅନ୍ତା ଗୁରୁ।
0: ନା, ଏହା ହେଇ ନ ପାରେ, ମୋ କଥା ମାନ। ତୁ ଯୁବତୀ, ତୋ ଦେହରେ ଜଳୁଥିବା ନିଆଁକୁ ଯଦି ନ ଲିଭେଇବୁ ତେବେ ଜୋରରେ ଜୋରରେ ହୁତୁ ହୁତୁ ହେଇ ଜଳିବ।
1: ଭଲ ହବ, ତୁ ଯାଇ ଦମକଳ ବାଲାଙ୍କୁ ଡାକି ଆଣିବୁ। ଟନ୍ ଟନ୍ ଟନ୍ ଟନ୍ ଟନ୍।
0: ବାଜେ କଥା ବନ୍ଦ କର, ଶୁଣ ମୋ କଥା। ତୁ ୟାଡ଼କୁ କୋଇଲା ଗୋଟେଇବାକୁ ଯାଉନା?
1: ହଁ ଯାଏ ତ।
0: ଭଲ ଥିବା କୋଇଲାକୁ ଟୋକେଇରେ ପୁରଉ, ଆଉ ପୋଡ଼ି ପାଉଁଶ ହୋଇଯାଇଥିବା କୋଇଲାକୁ ଫୋପାଡ଼ି ଦଉନା।
1: ହଁ ଦିଏ।
0: ମୁଁ ଅବିକଳ ସେମିତି ପୋଡ଼ି ପାଉଁଶ ହୋଇଯାଇଥିବା ଖଣ୍ଡେ କୋଇଲା ଏଇଠି ପଡ଼ି ରହିଛି, ତୋ ଟୋକେଇରେ ପକେଇବୁ ତ ହୁତାଶରେ କଲିଜା ତୋର ଦି ଖଣ୍ଡ ହେଇଯିବ ଲୋ।
4: ହରି ଓଂ ତତ୍ସତ୍, ହରି ଓଂ ତତ୍ସତ୍।
0: ଆରେ ଗ୍ରହାଚାର୍ଯ୍ୟ, ସୂର୍ଯ୍ୟ କଣ ଆଜି

0: ପଶ୍ଚିମରେ ଉଇଲା କି ଆପଣ ହଠାତ୍ ଏଇ ଜାଗାରେ?
1: ଶୁଭ ଖବର ଗୁରୁ, ଜାଣିଛୁ ତୋ ସାଙ୍ଗ ବାବୁର ବାହାଘର ତିଥି ସ୍ଥିର ହେଇଗଲା, ଏଇ ଲାଗି ମୋ ପାଖରୁ ଲଗ୍ନ ଗଣନା କରିଗଲା।
0: ଆରେ ବା, ଲଗ୍ନ କେବେକୁ ସ୍ଥିର ହେଲା?
1: ମଙ୍ଗଳ ଘରେ ଶନି ରହିଛି, ସାମାନ୍ୟ ବିଳମ୍ବ ଘଟିପାରେ।
0: ମଙ୍ଗଳ ଘରେ ଶନି, ବେବିଲିର ବୋପା ଏଥିରେ ଷଣ୍ଢ ପୁରେଇବେ କି ଆଉ?
1: ସେଇଥିପାଇଁ ଆସନ୍ତା ଗୁରୁବାରକୁ ଶୁଭ ତିଥି ଦେଇଛି।
0: ଭଲ ହେଲା, ଭଲ ହେଇଛି।
1: କଥା କଣ କି ଗୁରୁ, ମୁଁ ତୋ ପାଖକୁ ଗୋଟାଏ ବଡ ଆଶା ନେଇ ଆସିଥିଲି।
0: କୁହନ୍ତୁ କୁହନ୍ତୁ।
1: ପୁଅ କଲେଜରେ ନାଁ ଲେଖିବା ପାଇଁ କହୁଛି, ଟଙ୍କା 200 ଖଣ୍ଡେ ଯଦି ମିଳିଥାନ୍ତା।
0: କଣ କହୁଛନ୍ତି ମୋ ଜ୍ୟୋତିଷେ, ଆପଣଙ୍କ ପୁଅ ଏତେ ପାଠ ପଢ଼ିଲାଣି, କେଡ଼େ ବକଟ ହେଇଥିଲା ଦେଖିଥିଲି ତାକୁ, ଏମିତି ନିରାଶ ହେଇ କାହିଁ କହୁଛନ୍ତି? ସାରା ଜୀବନ ତ ଅଭାବରେ ରହି ତାକୁ ଏତେ ଦୂର ପଢ଼େଇଛନ୍ତି।
1: ହଁ ଗୁରୁ, ସେଇ ଅଭାବ ଯୋଗୁଁ ତୋ ପାଖକୁ ଧାଇଁ ଆସିଛି।
0: କିଛି ଚିନ୍ତା କରନ୍ତୁନି, ବର୍ତ୍ତମାନ ମୋ ପାଖରେ ତ ଫଟା ପାଉଲାଟା ବି ନାହିଁ, ଶୁଣୁଛି ଆଜି ଲବଙ୍ଗ ବ୍ୟାଗିନ ଆସୁଛି, ବାବୁର କୌଶଳ ଆଉ ଆପଣଙ୍କ ଭଗବାନ ଯଦି ଧୋକା ନ ଦିଅନ୍ତି, ଆପଣ ଦିନେ ଦୁଇ ଦିନ ଭିତରେ ଟଙ୍କା ପାଇଯିବେ।
1: ମୁଁ ତେବେ ଆସୁଛି ଗୁରୁ। ହରି ଓଂ ତତ୍ସତ୍, ହରି ଓଂ ତତ୍ସତ୍।
2: ଏ ଗୁରୁ, ମୋର ଗୋଟେ ଛୋଟିଆ କଥା ରଖିବୁ?
0: କୋଉ କଥା?
2: ମୋର ଟଙ୍କା ପିସା ଧନ ସମ୍ପତ୍ତି କିଛି ଦରକାର ନାହିଁ, ମ ଖାଲି ଟିକେ ବଚନ ଦରକାର।
0: କି ବଚନ?
2: ତୁ ମୋର ଆଣ ଖାଇ କହ, ଏଣିକି ୱାଗିନ ଭାଙ୍ଗିବା ଧନ୍ଦା ତୁ ଛାଡ଼ିଦେବୁ?
0: ଛାଡ଼ିଦେବି, ତେବେ ଚଳିବି କେମିତି?
2: ଠିକ ଚଳିଯିବୁ, କିଛି ଦିନ ଭୋକିଲା ରହି ମାଟି କାମୁଡ଼ି ପଡ଼ି ରହ, ହେଲେ ଚୋରି କରିବାଟା ତୁ ଛାଡ଼ିଦେ। ମୁଁ ପଣତ ପାତି ତୋତେ ଭିକ ମାଗୁଛି ଗୁରୁ।
0: ଅସମ୍ଭବ, ବାଗିନ ନ ଭାଙ୍ଗିଲେ ମୁଁ ବଞ୍ଚିପାରିବିନି।
2: ଏମିତି ଆଉ କେତେ ଦିନ କରିବୁ କହିଲୁ? ଲୋକମାନେ କେତେ ଦିନ ତୋତେ ଏମିତି ଚୋର ବୋଲି କହୁଥିବେ? ନାଇଁ ଗୁରୁ ନାଇଁ, ଏ ଖରାପ କାମ ତୁ ଛାଡ଼ିଦେ। ମୋତେ କଥା ଦେ ଗୁରୁ, ମୋତେ ତୁ କଥା ଦେ।
0: ସକୁଲି,
2: କଣ ହେଲା ଏମିତି ଅନ୍ଧାରରେ ବସିଛୁ ଯେ?
0: ଖୁବ୍ ଥକି ପଡ଼ିଛି, କେତେ ଆଉ ବୋଝ ବୋହିବି, ଏଣେ ପେଟର ଭୋକ କହୁଛି କାମ କର, ତେଣେ ମନ କହୁଛି ଆରାମ କର।
2: ଖାଇବାକୁ ବାଢ଼ିବି?
0: ହଁ, ପାଟିକି କିଛି ଭଲ ଲାଗୁନି।
2: ତାହେଲେ ରୁଟି ପିଆଜ ସାଙ୍ଗକୁ ଆଚାର ନେଇ ଆସୁଛି।
0: ହଉ ଦେ ସକୁଲି, ମୁଁ ଆଜି ସିଦ୍ଧାନ୍ତ କରିଛି।
2: କି ସିଦ୍ଧାନ୍ତ?
0: ତୋ କଥା ରଖିବି, ବାଗିନ ଭାଙ୍ଗିବା କାମ ଛାଡ଼ିଦେବି।
2: ସତରେ? ତୁ ସତ କହୁଛୁ ଗୁରୁ?
3: ଗୁରୁ, ମୋର ସବୁ ସରିଗଲା ଗୁରୁ, ସବୁ ସରିଗଲା, ମୋରି ଆଖି ସାମ୍ନାରେ ଗରିବର ଇଜ୍ଜତ ଲୁଟ ହେଇଗଲା ଗୁରୁ।
0: କାନ୍ଦନା ସନ୍ତୁ, କହ କଣ ହେଇଛି କହ।
3: ଗୁରୁ, ମୁଁ ଘରେ ତାଲା ପକେଇ ବୁଦ୍ଧ ଜୟନ୍ତୀ ଉତ୍ସବ ଦେଖିବାକୁ ବସ୍ତି ଭିତରକୁ ବାହାରୁଥିଲି, ମତେ ସେ ଚାବି ମାଗିଲା, ତା ହାତରେ ଏତେ ବଡ ଛୁରୀ, ମୁଁ ଡରିଗଲି ଗୁରୁ, ମୋ ହାତରୁ ଚାବି ଖସି ପଡିଲା, ଆଉ ସେ ଘର ଭିତରେ ଜବରଦସ୍ତ ପଶି ମୋ ଝିଅର ସବୁ କିଛି ଲୁଟି ନେଇଗଲା ଗୁରୁ, ସବୁ କିଛି ଲୁଟି ନେଇଗଲା। ଦିନ କେଇଟା ପରେ ତାର ବାହାଘର ହେଇଥାନ୍ତା, ଏବେ ମୁଁ କଣ କରିବି ଗୁରୁ, କାହାକୁ ଆଉ ମୁଁ ଦେଖେଇବି?
0: କାନ୍ଦନା ସନ୍ତୁ, କାନ୍ଦନା, ସେ ହାରାମ ଜାଦା ଶଙ୍କର ସେଠ କଥା ମୁଁ ବୁଝିବି,
3: ଆଉ କଣଟା ଲାଭ ହବ? ମୋ ଝିଅର ଇଜ୍ଜତ କଣ ଆଉ ଫେରି ଆସିବ? ନା ମୁଁ ଏ ଜାଗା ଛାଡ଼ି ଚାଲିଯାଉଛି।
0: ଆରେ ଚାଲିଯିବୁ କଣ, ତୋ ଝିଅର ଅବସ୍ଥା କଣ ହବ?
3: କଣଟା ହବ, ଗରିବ ଝିଅ କାହାର ରକ୍ଷିତ ହେଇ ରହିବ? ନହେଲେ କୂଅ ପୋଖରୀକି ଡେଇଁ ଜୀବନ ହାରିଦେବ। ମୁଁ ଯାଉଛି ଗୁରୁ,
0: ଚିନ୍ତା କରନି ଶାନ୍ତୁ, ତୋ ଝିଅର ବାହାଘର ଦାୟିତ୍ୱ ମୁଁ ନେଲି, ଆଜିଠୁ ମୁଁ ତାର ବାପା, ତା ବାହାଘର ମୁଁ କରିବି।

0: ଆମର ମାଷ୍ଟରକେମ୍ ନାଚୁଛି ଆରେ
1: ମୋର ଧାରଣା ଥିଲା ମତେ ନାଚି ଆସେ ନା ମୁଁ ତ ଖୁବ ବଢିଆ ନାଚୁଛି
2: ବୁଝିଲୁ ବେବିଲି ଶାନ୍ତୁ ଛୁଆର ବାହାଘର ସେଇ ଖୁସିରେ ଆମେ ସମସ୍ତେ ନାଚିବା ଚାଲୁନୁ ଆମେ ବି ନାଚିବା
3: ଆବେ ମାଷ୍ଟର ମୋର ଯାତ୍ରୀ ଦଳ ଆସିଲେ କି ନାହିଁ ଯାଇଥିଲେ
1: ଆସିଛୁ ଆସିଛି ଆସିଛି ଭେଗୁରୁ ଦଶ ପନ୍ଦର ମିନିଟ ଭିତରେ ଆସି ପହଞ୍ଚିବେ ଜାଣେ ଆଚ୍ଛା ଆଚ୍ଛା କହୁଛି ଯଦି ମୁଁ ଯାଇକି ମୁଁ ଦେଖେ
0: ଗୁରୁ ଗୁରୁ ଖବର

0: ପହଞ୍ଚିଗଲା ଗୁରୁ, ବଡ ଟ୍ୟାକ୍ସିରେ ଆସି ହାଇୱେ ଉପରେ ପହଞ୍ଚିଗଲାଣି। ଆମ ତରଫରୁ ସବୁ ରେଡି ଗୁରୁ, ଖାଲି ସେ ବଦମାସ ଶଙ୍କର ଯଦି କିଛି କାଣ୍ଡ କରିବ ସେ
1: କଣ କରିବ?
0: ଏ ଶାନ୍ତୁ ଝିଅ ବିଷୟରେ ଯଦି ମୋର କାନ୍ଦେ
1: ତାହେଲେ ଶଙ୍କରକୁ ମୁଁ ଜିଅନ୍ତା ଛାଡ଼ିଦେବି ନାହିଁ। ମୁଁ ରାଣ ଖାଇ କହୁଛି ଶଳାକୁ ଏମିତି ଧୂଲେଇ କରିବି ଯେ ଲୋକ ବି ଚିହ୍ନି ପାରିବନି।
0: ଗୁରୁ ବୁଝିଲ? ଗୁରୁ ଗୁରୁ ଗୁରୁ ବରଫ ଏଇ ଝିଅକୁ ବସେଇଲାଣି ଗୁରୁ, ସେ ପାଜି ଶଙ୍କର ତା କାନରେ ସବୁ ପୋଡି ଦେଇଛି ନା କଣ?
1: ଶଙ୍କର ମୁଁ ତତେ
0: ଗୁରୁ ଗୁରୁ ଟିକେ ଧୈର୍ଯ୍ୟ ଧର, ମୁଁ ବଡ ବାପାଙ୍କୁ ନେଇ ଆସିଛି ସାଙ୍ଗରେ।
1: ଆସନ୍ତୁ ଆଜ୍ଞା, ଆସନ୍ତୁ ଏଠି ବସ ବସନ୍ତୁ।
2: ନା ତମ ଭଳି ପାପୀ ମାନଙ୍କ ହାତରୁ ପାଣି ଛୁଇଁଲେ ବି ଦୋଷ ଲାଗିବ, କଣ କହିବା କଥା ଜଲ୍ଦି କୁହ।
1: ଆଜ୍ଞା ସେମିତି କଥା କହନ୍ତୁନି ଆଜ୍ଞା, ଝିଅଟିର ଚରିତ୍ର ଖୁବ ଭଲ, ତା ବିଷୟରେ ଶଙ୍କର କଥାକୁ ଆପଣ ଭୁଲି ଯାଆନ୍ତୁ।
2: ଆରେ ବା, ଯୋଉ ଝିଅକୁ ବଳାତ୍କାର କରାଯାଇଛି ସେ ହବ ମୋ ଘରର ବୋହୂ, ଅସମ୍ଭବ।
0: ଏଇ ଖବରଦାର ଖବରଦାର।
1: ନା ମାଷ୍ଟର, ନାଇଁ, ଯେତେ ହେଲେ ଆବେ ପରା କନ୍ୟା ପକ୍ଷ। ଆଜ୍ଞା ମୋ ପ୍ରତି ଟିକେ ଦୟା କରନ୍ତୁ, ବାହାଘର ପାଇଁ ମନା କରନ୍ତୁନି।
2: କଦାପି ନୁହେଁ
1: ଆଜ୍ଞା, ମୁଁ ଆଜି ପର୍ଯ୍ୟନ୍ତ କାହାରି ଆଗରେ ମୁଣ୍ଡ ନୁଇଁ ନଥିଲି, ହେଲେ ଆଜି ମୋ ଝିଅର ମଙ୍ଗଳ ପାଇଁ ଆପଣଙ୍କ ଗୋଡ଼ ତଳେ ଏ ପଗଡ଼ିକି ଥୋଇଦେଉଛି ଆଜ୍ଞା, ତାକୁ ଆଡ଼େଇ ଦେଇ ଯାଆନ୍ତୁ।
2: ଥାଉ ଥାଉ, ଆସିଗଲେ ବଡ଼ ଇଜ୍ଜତ ବାଲା। ଆରେ ହଟା ସେ ପଗଡ଼ି, ଶୁକ୍ରୁ ଧନୁଆ ଏ ମାଧ ବଡ଼କୁ ନେଇ ଫେରି ଚାଲ।
1: ଶଙ୍କର ସେଠ, ଆଜି ତୋରି ଯୋଗୁ ମୋ ପଗଡ଼ି ଅନ୍ୟର ଗୋଡ଼ ତଳେ ଲୁଟିଲା, ମନେ ରଖ ଶଙ୍କର ସେଠ, ୟାର ପ୍ରତିଶୋଧ ମୁଁ ନେବି ନେବି ଆଉ ଜରୁର ନେବି।
3: ଚମନ ଭାରି ତ କଣ ହସୁଛୁ
4: ବୁଝିଲା ସେଠ, ବଢିଆ ମଜା ହେଲା।
3: କଣ ହେଲା?
4: ଭୋର ରାତିରେ ଫେରିଗଲେ, ଅପମାନରେ ଗୁରୁର ମୁହଁ କଳା ପଡିଗଲା, ପ୍ରତିଶୋଧ ନେବା କସମ ଖାଇଛି, କିନ୍ତୁ ମୁଁ ଭାବୁଛି ସେ ଏଠିକି ଜରୁର ଆସିବ।
3: ଗୁରୁ ପ୍ରତିଶୋଧ ନବ ମୋଠୁ ବୁଝିଲୁ ଚମନ, ବାଗିନ ଭାଙ୍ଗିବା କାମଟା ହୁଏତ ସହଜ ହେଇପାରେ, ହେଲେ ଶଙ୍କର ସେଠକୁ ଜିଣିବା ଏତେ ସହଜ ନୁହଁ। ଗୁରୁ ଯଦି ଏଠିକୁ ଆସେ ନା, ସିଏ ତ ଫେରିବ ନାହିଁ, ଫେରିବ ତା ଲାସ୍। ସେଥିଲାଗି ସବୁ ବ୍ୟବସ୍ଥା ହେଇସାରିଛି ସେଠ, ଗଳିର ସବୁ ଦୋକାନରେ ସୋଡ଼ା ବୋତଲ ରଖାଯାଇଛି, ଆଉ ଏ ରାମପୁରୀ ଗୁଣ୍ଡା ମାନେ ଏସିଡ୍ ବଲ୍ବ ଧରି ଛକି ରହିଛନ୍ତି।
4: ସାବାସ,
3: ଗ୍ୟାଙ୍ଗ ସବୁ ଟଙ୍କା କହିଦେଇଛି, ଗୁରୁକୁ ମାରି ମାରି ନାଳରେ ଫୋପାଡ଼ି ଦେବି।
4: ସାବାସ ଚମନ ସାବାସ।
3: କିଏ ଆସିଲା ସେଠ? ଗୁରୁ ଆସିନି ତ?
4: ଆରେ ଡରୁଛୁ କାହିଁକି, ପୋଷ୍ଟମ୍ୟାନ ହେଇଥିବ, ଯା ଖୋଲ ଯା।
3: ସେଠ ସେ ସେଠ ଗୁରୁ
1: କୁକୁର
4: ଗୁରୁ ଆଗକୁ ବଢ଼ିଲେ କହିଦେଉଛି,
1: ବଢ଼ିବିନି, ଆସିଛି ତୋର ହିସାବ ନିକାଶ କରିବାକୁ।
4: ମୋର ହିସାବ ନିକାଶ କରିବୁ? ତାହେଲେ ତ ତୋର ମରଣ ବେଳେ ଆସିଯାଇଛି ଗୁରୁ। ଶୁକ୍ରା ଜଗୁ
1: ନାଇଁ ନାଇଁ ନାଇଁ, ଏବେ ସେମାନଙ୍କୁ କଣ ଡାକୁଛୁ? ଅନ୍ତିମ ବେଳାରେ ଭଗବାନଙ୍କୁ ଡାକ, ଭଗବାନଙ୍କୁ।
4: ଗୁରୁ
1: ଦେଖୁଛୁ, ଏଇ ଦେଖ ମୋ ହାତରେ ଭୁଜାଲିକୁ ଦେଖ।
4: ଗୁରୁ ଆଉ ପାଦ ଆଗକୁ କାଣ କହିଦେଉଛି,
1: ଛୋଟ କୁକୁର।
4: ଗୁରୁ
1: ଶାନ୍ତୁ ଝିଅର ଇଜ୍ଜତ ଲୁଟି ନେଇଥିଲୁ ପରା
4: ଗୁରୁ,
1: ନେ ନେ ତାର ପୁରସ୍କାର ନେ।

0: ବାବୁ, ଶଙ୍କରକୁ ଖତମ କରିଦେଇ ଆସିଲି, ତୋ ମନ କଣ କହୁଛି?
1: ପୁଲିସ ଆସୁ ବାବୁ, ଆମକୁ ଧରିନବ।
2: ଛାଡ଼ ସେ କଥା, ଛାଡ଼। ଶାନ୍ତୁ ଝିଅ ବିଷୟରେ କଣ କଲୁ?
0: ହଁ, ସିଏ ଗୋଟେ ବଡ଼ ସମସ୍ୟା। ମୋ ମୁଣ୍ଡକୁ ଗୋଟାଏ ବୁଦ୍ଧି ଜୁଟିଛି, ତୁ ଇଚ୍ଛା କଲେ ସେ ସମସ୍ୟା ଦୂର ହେଇଯାଆନ୍ତା।
2: ମୁଁ କେମିତି?
0: ଶାନ୍ତୁ ଝିଅକୁ ତୁ ବାହାହେଲେ କେମିତି ହୁଅନ୍ତା? ତୋର ଆଉ ବାବୁର ବାହାଘର ଦେଖି ମୁଁ ଫାଶୀ କାଠରେ ଝୁଲିବାକୁ ପ୍ରସ୍ତୁତ ଅଛି। ମାଷ୍ଟର କଣ କହୁଛୁ? ମାଷ୍ଟର
1: ନା ଗୁରୁ, ତୁ ସମସ୍ତଙ୍କ ମଙ୍ଗଳ ଚିନ୍ତା କରୁଛୁ, ନିଜ ଜୀବନ ପାଇଁ ବି ଟିକେ ଚିନ୍ତା କର।
0: ମୋ ଜୀବନ ମୁଁ କଣ ଆଉ

0: ବଞ୍ଚିଛି ବାବୁ। ମୁଁ ମୋ ନିଜ ଶବକୁ ପରିଷ୍କାର ଦେଖିପାରୁଛି। ପୁଣି ଦେଖୁଛି ସଖୁଲି ନାଁରେ ଝିଅଟିଏ ତା ଉପରେ ଫୁଲମାଳଟିଏ ରଖିଦେଇ ଚାଲିଯାଇଛି। ମୋ ହୃଦୟ କହି ଉଠିଲା, ରେ ନିର୍ବୋଧ ଫୁଲ, ମୋ ଉପରେ ଶୋଭା ନ ପାଇ ସେଇ ଦୁନିଆକୁ ଯା ଯୋଉଠି ତୋ ଜୀବନ ସାର୍ଥକ ହବ।
1: ଗୁରୁ, ତୁ ଯଦି ଏମିତି ସାହସ ହରେଇବୁ ନା ଆମେ ତ ଡରିଯିବୁ, ଆମେ ହାରିଯିବୁ ଗୁରୁ।
0: ନା ରେ ନା, ମୁଁ ସାହସ ହରେଇନି। ଜୀବନର ଜୁଆ ଖେଳ ଆରମ୍ଭ କରିବାକୁ ଯାଉଛି, ଜିତିବାର ଆଶା ଅଛି। ମାଷ୍ଟର, ମୁଁ ତତେ ଆଜି ଯାଏ କିଛି ମାଗିନି ରେ। ମୋ କଥା ରଖି ଶାନ୍ତୁର ଝିଅକୁ ବାହାଇ ପଡ଼।
2: ନା ଗୁରୁ ନା, ସେ ଦାୟିତ୍ୱ ମୋ ଉପରେ ତୁ ଲଦି ଦିଏନା, ମୁଁ ଏସବୁ ବାହାଘର ବୋଝ ସମ୍ଭାଳି ପାରିବିନି।

0: ମୁଁ ତତେ ଆଜି ଯାଇ କିଛି ମାଗିନି ରେ। ମୋ କଥା ରଖି ଶାନ୍ତୁର ଝିଅକୁ ବାହାଇ ପଡ଼।
1: ନା ଗୁରୁ ନା, ସେ ଦାୟିତ୍ୱ ମୋ ଉପରେ ତୁ ଲଦି ଦିଏ ନା, ମୁଁ ଏସବୁ ବାହାଘର ବୋଝ ସମ୍ଭାଳି ପାରିବିନି।
0: ନିଜ ସାଙ୍ଗ ପାଇଁ ତୁ ଏତିକି କରିପାରିବୁ?
1: ନା ଗୁରୁ ନା, ଶଙ୍କର ଯାହାର ସର୍ବନାଶ କରିସାରିଛି ତାକୁ ମୁଁ କଦାପି ଗ୍ରହଣ କରିପାରିବିନି।
0: କାହାକୁ ଏ କଥା ତୁ କହୁଛୁ? ଥରେ ଭାବିଛୁ ମାଷ୍ଟର?
1: ହଁ ହଁ ଗୁରୁ ସାଥିରେ, ଜଣେ ବିଶ୍ୱାସୀ ମଣିଷ ସାଥିରେ।
0: ନା, ତୋରେ ବନ୍ଧୁତାରେ ଫରକ ଆସିଯାଇଛି ମାଷ୍ଟର।
1: ଗୁରୁ, ତୋ ପାଇଁ ମୁଁ ଜୀବନ ଦେଇଦେବି, ହେଲେ ଏ କାମ ଏସବୁ କାମ ମୋ ଦେହ ହେଇପାରିବନି।
0: ମାଷ୍ଟର ପଚାର,
1: ଶାନ୍ତୁର ଝିଅକୁ ତୁ ବାହାହେଇ ପଡ଼ୁନୁ?
0: ଅସମ୍ଭବ।
1: କାହିଁକି କାହିଁକି ଅସମ୍ଭବ, କଣ ପାଇଁ?
0: ମୁଁ ଶେଷ ହେଇଯାଇଛି ରେ ମାଷ୍ଟର, ମୁଁ ଶେଷ ହେଇଯାଇଛି। ମୋ ବିବାହ ବୟସ କେବେଠୁ ପାର ହେଇଯାଇଛି।
1: ନା, ତୁ ନିଶ୍ଚୟ କିଛି କଥା ଲୁଚଉଛୁ, ସତ କହ। ମୁଁ ତୋ ଲାଗି ପ୍ରାଣବଳି ଦେବାକୁ ପ୍ରସ୍ତୁତ ଅଛି ଗୁରୁ।
0: ମାଷ୍ଟର, ଏଭଳି ଅନେକ ଦୁଃଖ ଅଛି ଯାହାକୁ କେବଳ ନିଚର କରି ରଖାଯାଇପାରେ, ହେଲେ ଅନ୍ୟକୁ କୁହାଯାଇପାରେ ନା। ଖାସ୍ ସେହି ଦୁଃଖକୁ ବହନ କରି ମୁଁ ଏପର୍ଯ୍ୟନ୍ତ ବଞ୍ଚିଛି ମାଷ୍ଟର, ମୁଁ ଏପର୍ଯ୍ୟନ୍ତ ବଞ୍ଚିଛି।
1: ତୋ ମନରେ ମୁଁ କଷ୍ଟ ଦେଲି, ମୋତେ କ୍ଷମା କରିଦେ ଗୁରୁ, କ୍ଷମା କରିଦେ।
0: କିଛି ଯାଏ ଆସି ନାହିଁ ରେ ମାଷ୍ଟର, କିଛି ଯାଏ ଆସିନି। ହଉ, ତୁ ଏବେ ମତେ ଟିକେ ଏକୁଟିଆ ରହିବାକୁ ଦେ, ଯା। ବାବୁ, ତୁ ବି ଯା, ମୁଁ ଟିକେ ଏକୁଟିଆ ରହିବାକୁ ଚାହେଁ।
2: ହଉ
0: ଯା।
2: ହଉ, ଯାହା ତୋର ଇଚ୍ଛା, ଚାଲ ମାଷ୍ଟର।
0: ହଁ ଚାଲ।

0: କ'ଣ କରିବି? ସନ୍ତୁକୁ କଥା ଦେଇଥିଲି, ତା ଝିଅଟା ବାହା ହେଇପାରିଲାନି।
1: ଏମିତି ଗୁଣୁଗୁଣୁ ହେଇ କ'ଣ କହୁଛୁ?
0: ପ୍ରାର୍ଥନା କରୁଛି।
1: କାହାର?
0: ବୀର ହନୁମାନଙ୍କର। ତୁ ଏଠି କାହିଁକି ଆସିଲୁ? ମତେ ପୋଲିସ ଖୋଜୁଛି, ଯେକୌଣସି ମୁହୂର୍ତ୍ତରେ ବାନ୍ଧି ନେଇଯିବ। ତୁ ଯା ଏଠୁ।
1: ନାଇଁ, ମୁଁ ତା ପାଖରେ ଗୋଟେ ଅଳି କରିବାକୁ ଆସିଛି। କହ, ମତେ ନିରାଶ କରିବୁନି।
0: ଶୀଘ୍ର କହ, କ'ଣ କହିବୁ?
1: ଗୁରୁ, ଗୁରୁ, ଥରେ ମତେ ତୋ ନିବିଡ଼ ବାହୁବନ୍ଧନରେ ବାନ୍ଧି ରଖ। ଗୁରୁ, ମୋ ଓଠରେ ତୋ ଓଠଟାକୁ ଥରକ ଲାଗି ମିଶେଇ ଦେ। ମତେ ତୁ ଆପଣାର କରିନି ଗୁରୁ।
0: ଦେଖୁଛି ତୁ ପାଗଳ ହେଇଗଲୁଣି।
1: ମୁଁ ତ ନିଜକୁ ଆୟତ୍ତରେ ରଖିପାରୁନି ଗୁରୁ।
0: ବିଷକୁ ମୋଟେ ଓଠରେ ଲଗାନା ସକୁଲି, ଚଞ୍ଚଳ ଚାଲିଲା।
1: ମତେ ତୁ ନିରାଶ କରନି ଗୁରୁ। ଆଜି ଯଦି ମୋ କଥାରେ ତୁ ରାଜି ନ ହବୁ ନା, ତେବେ ପାଟି କରିବି। ଲୋକମାନେ ଆସି ଜମା ହେଇଗଲେ ତାଙ୍କୁ କହିବି ଗୁରୁ ମୋ ଇଜ୍ଜତ ଲୁଟି ନେଲା। ତୁ ମତେ ମାରିଲୁ ଗୁରୁ।
0: ସକୁଲି, ମତେ କ୍ଷମା କରିଦେ। ମୁଁ ଏଭଳି ଜଣେ ପୁରୁଷ ଯିଏ ଫୁଲକୁ କେବଳ ଦେଖିପାରେ ହେଲେ ଛୁଇଁ ପାରେ ନା। ଅନେକ ଆଗରୁ ମୋର ମରଣ ହେଇସାରିଛି। ମୁଁ ଏକ ଛଉଳା ଗଛ।
1: ତୋ କଥା ତ ମୁଁ କିଛି ବୁଝିପାରୁନି।
0: ସକୁଲିଲୋ, ମୁଁ ମୋର ପୌରୁଷ ହରେଇ ବସିଛି।
1: କଣ କହିଲୁ?
0: ମୁଁ ତତେ ମା ହବାର ଗୌରବ ଦେଇପାରିବିନି। ମୁଁ ତୋ କଳକୁ ପୂର୍ଣ୍ଣ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ। ସକୁଲି, ସମ୍ପୂର୍ଣ୍ଣ ଅକ୍ଷମ। ଯା, ଯା, ତୁ ଏଠୁ ଚାଲିଯା। ସକୁଲି, ତୁ ଏଠୁ ଯା।
1: ହଉ, ଯାଉଛି ଯାଉଛି। ସେ ଲଟ ପରେ ଲେଖିବି ଗ ମ ଭ ନ। ଗରେ ଗୁରୁ ନା, ଗରେ ଗଣେଶ ବିତ ହବ।

0: ମରେ ମକା ଭରେ ଭଜନ ନରେ ନଳ। ତୁ ଦେଖିବୁ ଗୁରୁ, ମୁଁ ବହୁତ ଲେଖାପଢି କରି କଲେଜ ଯିବି, ଧଳା ପୋଷାକ ପିନ୍ଧିବି। ଯାଉଛି, ଦେଖିବୁ। ଆର ଥରକୁ ଆସିଲା ବେଳକୁ ନା ସିଲଟରେ ଗ ଭ ନ ସବୁ ଲେଖିକି ଆଣିଥିବି, ଦେଖିବୁ।
1: ଆଣିବୁ?
0: ହଁ, ଭଲ ଝିଅଙ୍କ ପରି କଥା କହିବାର ଢଙ୍ଗ ବି ଶିଖି ଆସିଥିବି।
1: ମତେ ପରିହାସ କରୁଛୁ ନୁହଁ?
0: ଯାଇ ମୋ ଗୁରୁ, ମୁଁ ନା ମୁଁ ଆଜି ମୋ ନିଜର ଭାଗ୍ୟ କଥା ଭାବି ହସୁଛି। ଜୀବନରେ ଗୋଟେ ବଡ଼ ସଉଦା କରିଦେଇଥିଲି ଯେ, ହେଲେ ଗୁରୁ ତୁ ହାରିଗଲୁ ଆଉ ମୁଁ ବି ହାରିଗଲି। ହଉ, ପାଠ ଲେଖିବି ଯାଉଛି। ଘରେ ଗୁରୁ, ଘରେ ଗୁରୁ, ଘରେ ଗୁରୁ, ଘରେ ଗୁରୁ,
1: ସକୁଲି ସକୁଲି।
0: ହୁଁ।

0: କହ ମାଷ୍ଟର, ଗୁରୁ କୋଉଠି ଅଛି?
1: ମୁଁ ଜାଣିନି,
0: ଭଲରେ ଭଲରେ କହିଦେ, ନହେଲେ ଧୁଲେଇ କରିଦେବି।
1: ସେଇଟା ତ ତମର ଅଭ୍ୟାସ ଇନ୍ସପେକ୍ଟର।
0: ଆରେ ମୁଁ ତ ଭଲ ପାଇଁ କହୁଛି, ଗୁରୁ କୋଉଠି ଅଛି କହିଦେ।
1: କହିଦେବି, ବୁଝିଲି ଇନ୍ସପେକ୍ଟର, ମୁଁ ଯଦି ତୋ ପରି ବେଇମାନୀ କରିଥାନ୍ତି ନା, ଆଜି ମୋର କୌଣସିଥିରେ ଅଭାବ ନଥାନ୍ତା। ତୁ ମୋ ଚମଡ଼ା ଉତାରି ସେଥିରେ ଲୁଣ ଛାଟିଦେଲେ ବି ମୋ ମୁହଁରୁ କଥା ଆଦାୟ କରିପାରିବୁନି, ବୁଝିଲୁ ଇନ୍ସପେକ୍ଟର।
0: ଗୁରୁ କଣ ପାଇଁ ଶଙ୍କରକୁ ମର୍ଡର କଲା?
1: ଗୁରୁ ମର୍ଡର କଲା? ମିଛ ମିଛ, ମର୍ଡର କରିଛି ମୁଁ।
0: ଆରେ ମିଛ କଥା କହ ନାଇଁ କହୁଛି।
1: ତାହେଲେ ନିଜେ ଯାଇ ତଳାସ କରୁନୁ?
0: ବସ୍ତିବାଲା କେହି ପାଟି ଖୋଲୁ ନାହାନ୍ତି, ହେଲେ ଆଇନକୁ ଫାଙ୍କି କେତେ ଦିନ ସତ କଥାକୁ ତମେ ସବୁ ଲୁଚେଇବ?
1: ଆଇନ ଦିନ ଦିପହରେ ଗରିବ ଶାନ୍ତୁ ଝିଅର ଇଜ୍ଜତ ଲୁଟ ହଉଥିଲା ବେଳେ କୋଉଠି ଥିଲା ତମ ଆଇନ?
2: ସାବାସ ସାବାସ ମାଷ୍ଟର। ନମସ୍କାର ଇନ୍ସପେକ୍ଟର ସାହେବ।
0: କେବେ ତୁ
2: ଆଇନ ରକ୍ଷା ଲାଗି ମୁଁ ସେବା କରିବାକୁ ଆସିଛି।
0: ସେବା ପଚାରୁଛି ପୁରା, ତୁ କିଏ?
2: ଏ ବନ୍ଦାକୁ ସମସ୍ତେ ଚମନ ବୋଲି ଡାକନ୍ତି।
1: ଆବେ ହରମ ଦାଦା, କିଛି ଯଦି କହୁଛୁ ନା ତ ନକ୍ସମ ପଚାରି।
2: ଯା ଯା ଯା ଯା, ମୁଁ ବି ମାଦୁଧ ପିଇଛି।
0: କିରେ ଏଠି କଣ କଜିଆ କରୁଛ? କଣ କହ, କଣ ପାଇଁ ଆସୁଛୁ?
2: ଗୁରୁର ଖବର ମୁଁ ଜାଣିଛି ହଜୁର।
1: ପୁଣି ଥରେ କହୁଛି, ସମାନ ଗୁରୁର ଗଳା କାଟ ନାହିଁ, ପାଠୁ
2: ପଳେଇଯିବି, ମୁଁ ପଳେଇଯିବି ଏଠୁ। ମୁଁ ଶଙ୍କର ହତ୍ୟାର ପ୍ରତିଶୋଧ ନେବାକୁ ଆସିଛି।
1: ମା ରାଣ ଚମନ, ତୁ ଏଠୁ ଚାଲିଯା।
2: ମା, ଯୋଉଦିନ ଶଙ୍କର ସେଠି ମରିଗଲା ସେଇଦିନ ଜାଣି ମୋ ମା ବାପା ସମସ୍ତେ ମରିଗଲେ। ଗୁରୁ ଯେମିତି ତୋ ବାପା ଭଳି, ଶଙ୍କର ସେମିତି ମୋ ବାପା ଭଳି, ତା ଉପକାର ସୁଝେଇବା ପାଇଁ ଆଜି ଟାଇମ ଆସିଛି। ହଜୁର, ଆଜି ରାତିରେ ବାଗିନ ଭାଙ୍ଗିବା ପାଇଁ ଗୁରୁ ୟାର୍ଡକୁ ଯିବ, ସେତିକିବେଳେ ତାକୁ ଧରନ୍ତୁ।
0: ଥ୍ୟାଙ୍କ ୟୁ ଚମନ। ହାବିଲଦାର, ଏ ଚମନକୁ ନେଇ ହାଜତ ଭିତରେ ପୁରେଇ ଦେ।
2: ଭାଇ ଶଳା କୁକୁର, ସାକ୍ଷୀକୁ ନେଇ ହାଜତରେ ପୁରଉଛୁ?
0: ଆବେ ଚାଲ ଚାଲ ବେ।
1: ହଉ, ତୁ ଖାଲି ହାଜତରୁ ପଦାକୁ ଆରେ ଚମନ, ତତେ ଯଦି ମୁଁ ଫାଡ଼ି ନ ଦେଇଛି ମୁଁ ମାଷ୍ଟର ନୁହେଁ।
3: ଆରେ ବାବୁ, ମାଷ୍ଟରକୁ ତ ପୁଲିସ ଧରିନେଲା, ତୋ ମନ କଣ କହୁଛି?
4: ବାଜି ମାରି କହୁଛି ଗୁରୁ, ମାଷ୍ଟର ନଥିଲେ ବି ଆମେ ଆଜି ଲବଙ୍ଗ ବାଗିନ ଜରୁର ଭାଙ୍ଗିବା, ଆଉ ବସ୍ତାଏ ମିଳିଗଲା ନା କାହିଁରେ କଣ।
3: ମୁଁ ଭାବିଛି ତୋ ବାହାଘରରେ ସମସ୍ତଙ୍କୁ ଲବଙ୍ଗ ଦିଆ ପାନ ଖୁଇବି।
4: ହେଲେ ମୁଁ କହି ରଖୁଛି ଗୁରୁ, ମୋ ବାହାଘରରେ ଆମର ଗୋଟେ ଗ୍ରୁପ ଫଟୋ ଉଠା ହବ, ସେଥିରେ ତୁ ମୁଁ ସକୁଲି ବେବିଲି ସମସ୍ତେ ରହିବୁ। ହେଲେ ଗୁରୁ, ସେଥିରେ ମାଷ୍ଟର ତ ରହିପାରିବନି।
3: ବାବୁ, ଏ ବାବୁ,
4: ହଁ,
3: ଆରେ ସେ ହାବିଲଦାରଟା ତେଣିକି ଗଲାଣି, ଏଥର କାମରେ ଲାଗିଯା।
4: ହଉ ହଉ ଗୁରୁ।
3: ହଁ ସେ ବସ୍ତାଟା, ହଁ ହଁ, ସେଇ ଗୋଟାକ ଲବଙ୍ଗ ବସ୍ତା, ହଁ ସେଇ ଗୋଟାକ, ହଁ ଜୋର ଲଗା ଜୋର ଲଗା।
4: ଗୁରୁ ପୁଲିସ ଆସିଗଲା, ତୁ ପଳେଇ ଯା ଗୁରୁ, ତୁ ପଳେଇ ଯା, ତୁ ଜଲ୍ଦି ପଳେଇ ଯା ଗୁରୁ, ତା ହାତରେ ବନ୍ଧୁକ ଅଛି ଗୁରୁ, ତୁ ଜଲ୍ଦି ପଳେଇ ଯା ଏଠୁ। ନାଇଁ ନାଇଁ ଗୁରୁ, ନାଇଁ
3: ବାବୁ,
4: ହଁ
3: ବାବୁ, ମୋଠି ଗୁଳି ବାଜୁଛି ରେ।
4: ନାଇଁ ନାଇଁ ଗୁରୁ,
3: ଗୁଳି ବାଜୁଛି,
4: ନାଇଁ
3: ତୁ ପଳେଇ ଯା, ଯା ବାବୁ ତୁ ଯା।
4: ନାଇଁ ଗୁରୁ, ନାଇଁ, ତୁ କଣ କହିଲୁ ଗୁରୁ, ତତେ ମୁଁ ଏମିତି ଅବସ୍ଥା।

ଶୁଣୁଥିଲେ ନାଟକ ଗୁରୁ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଗୁରୁ ଧୀରାଜ ଚୌଧୁରୀ, ବାବୁ ନିରଞ୍ଜନ ପାଣ୍ଡେ, ବାକୁ ନିରଞ୍ଜନ ପାଣ୍ଡେ, ମାଷ୍ଟର ଗିରିଶ ଚନ୍ଦ୍ର ନାୟକ, ଶଙ୍କର ଦିନେଶ ଚନ୍ଦ୍ର ରାଉତ, ଚମନ ଆଲୋକ କୁମାର ମହାନ୍ତି, ସାନ୍ତୁ ଉମାକାନ୍ତ ଜୀ, ହାବିଲଦାର ନାରାୟଣ ସାମଲ, ବରପିତା ମାୟାଧର ସାହୁ, ଜ୍ୟୋତିଷ ଶାରଦା ମହାନ୍ତି, ବେବ୍ଲି କ୍ରିଷ୍ଣା ମହାନ୍ତି ଏବଂ ସକୁଲି ମିତାଲି ପାଲ। ମୂଳ ମରାଠୀ ରଚନା ରମେଶ ପାୱାର, ହିନ୍ଦୀ ଅନୁବାଦ ମଦନ ବାଗୋରିଆ, ଓଡ଼ିଆ ଅନୁବାଦ ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ, ସହଯୋଗ କରିଥିଲେ କ୍ରିଷ୍ଣା ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଶୁଣନ୍ତୁ ଚନ୍ଦନ କୁମାର ଜେନାଙ୍କ କଣ୍ଠରେ ଆଧୁନିକ ଗୀତ, ଗୀତ ରଚନା ମୀନାକ୍ଷୀ ଦେବୀ।

ଅଭୁଲା ଗୀତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଆଧୁନିକ ଗୀତ। କଣ୍ଠଦାନ କରିଥିଲେ ବାଳକୃଷ୍ଣ ଦାସ, ଶ୍ୟାମମଣି ଦେବୀ ଏବଂ ବିଶ୍ୱନାଥ ରାଓ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ପ୍ରଭାକର ଗୁଇଁ ଏବଂ ସାଥୀ।
3: ବୋଲୋ ପ୍ରେମାନନ୍ଦ କବାର ହରି ବୋଲ। ବୋଲୋ ପ୍ରେମାନନ୍ଦ କବାର ହରି ବୋଲ।

0: ଆଜ୍ଞା ଲକ୍ଷଦେବ, ମୋର କୃଷ୍ଣ ଉପାସିକ ପଣ୍ଡିତ ସମାଜ, ଭଗବାନ ଦ୍ୱାରକାଧିପତି ନାରାୟଣ ଗଜକୁ ଧାର କରି ସାରିବା ପରେ ଦ୍ୱାରକା ରାଜସିଂହାସନରେ ବସିଛନ୍ତି, ସଙ୍ଗତରେ ଲକ୍ଷ୍ମୀ ଅଛନ୍ତି। ଲକ୍ଷ୍ମୀ ମା ମନରେ ବିଚାର କରିଲେ କଣ?
1: ବିଚାର କଲେ

0: ଲକ୍ଷ୍ମୀ ମା ମନରେ ବିଚାର କରିଲେ, ଗଜର ଥୋର ହସ୍ତରେ ମୁଁ ବସିବା ପରେ ପ୍ରଭୁ ଗଜକୁ ଉଦ୍ଧାର କରିଲେ, ତେଣୁ ଜଗତରେ ପ୍ରଭୁ ମୋ ପାଇଁ ଆଜି ବଡ ପଣିଆ ଅର୍ଜନ କରିଲେ। ଏ ମନର ଅଭିଳାଷ ପୂର୍ଣ୍ଣ କରିବା ପାଇଁ ଗରୁଡ ସୁଦର୍ଶନ ଦୁଇ ଭକ୍ତଙ୍କୁ ଡାକିଲେ। ଯେତେବେଳେ ଡାକିକିରି କହିଛନ୍ତି ଗଜ କା ଯୋଗେ ଉଦ୍ଧାର ହେଲା ବୋଲି, ଏହି ସମୟରେ ପଣ୍ଡିତେ ଲକ୍ଷ୍ମୀ କଥା ଶୁଣି ଆଜି ଗରୁଡ କହୁଛି
1: କଣ କହିଲା।

0: ଗରୁଡ କହିଲା ମା, ମୁଁ ଯଦି ପୃଷ୍ଠରେ ପ୍ରଭୁଙ୍କୁ ବସେଇକିରି ନେଇନଥାନ୍ତି ଗଣ୍ଡୁକୀ ନଦୀ ପର୍ଯ୍ୟନ୍ତ, ତାହେଲେ କଣ ପ୍ରଭୁ ଗଜକୁ ଉଦ୍ଧାର କରିଥାନ୍ତେ? ତେଣୁ ଗଜ ମୋ ଯୋଗ ଉଦ୍ଧାର ହେଲା, ଜଗତରେ ପ୍ରଭୁ ଯଶ ଅର୍ଜନ କରିଲେ କେବଳ ମୋରି ପାଇଁ। ପଣ୍ଡିତ ଏହି ସମୟରେ ସୁଦର୍ଶନ ଚକ୍ର ବସିଥିଲା।
1: କଣ କହିଲା?
0: ସୁଦର୍ଶନ ବିଚାର କରିଲା, ଆଜି ବ୍ରଜ

0: ଜଣଙ୍କର କଥା ଶୁଣି ଆଜି ସୁଦର୍ଶନ ଚକ୍ର କହିଲା
1: କଣ,
0: ମୁଁ ନକ୍ରର ମସ୍ତକ କାଟିବା ପରେ ଯାଇ ଗଜ ଉଦ୍ଧାର ହେଲା, ତେଣୁ ଜଗତରେ ମୋ ପାଇଁ ପ୍ରଭୁ ଜଗତରେ ଯଶ ଅର୍ଜନ କରିଲେ। ଏ ତିନିକର ଯେତେବେଳେ ମୁଁ ପଣିଆ ମୁକାର ଶବ୍ଦ ଆସିଛି, ମନ ମଧ୍ୟରେ ଗର୍ବ ଆସିଛି। ଅନ୍ତର୍ଯ୍ୟାମୀନାଥ ବିଚାର କରିଲେ,
1: କଣ
0: ବିଚାର କଲେ, କହିଲେ ଗର୍ବ।

ବ୍ୟବହାର କଲେ ଭକ୍ତମାନଙ୍କର ମୁଁ ସବୁ କଥା ସହିପାରେ, କିନ୍ତୁ ମନ ମଧ୍ୟରେ ଗର୍ବ ଆସିଲେ ମୁଁ ସହିପାରେନି। ତେଣୁ ଏ କଥାକୁ ବିଚାର କରି ପ୍ରଭୁ କରିଲେ କଣ, ଆଜି ବିନତା ସୁତ କୁହୁରାଇଣ।

0: ଭଗବାନ ଅନ୍ତର୍ଯ୍ୟାମୀ ନାରାୟଣ ଜାଣିପାରି ଗରୁଡ଼କୁ ନିକଟକୁ ଡାକି କହିଲେ, ଗରୁଡ଼, ତୁମ ତିନିଙ୍କ ମଧ୍ୟରେ କଣ କିଛି ସମୟ ପରେ ଗୋଟେ କଳହ ସୃଷ୍ଟି ହେଇଥିଲା? ଗରୁଡ଼ ହାତ ଯୋଡ଼ିକିରି କହିଲା, ପ୍ରଭୁ, ଗଜକୁ ଉଦ୍ଧାର କରିଲେ ଯୋଉ ଜଗତରେ ଯଶ ଅର୍ଜନ କରିଲେ କାହା ଯୋଗେ? ଏଇଟା ଆପଣ ଟିକେ ମୀମାଂସା ଦିଅନ୍ତୁ। ଅନ୍ତର୍ଯ୍ୟାମୀ ନାଥ କହିଲେ, କଣ
1: କହିଲେ?
0: ଆଜି ଲୀଳା କୁଶଳିଆ।

0: ଭଗବାନ କହିଲେ କହିଲେ ଗରୁଡ଼ ୟାର ନିଷ୍ପତ୍ତି ମୁଁ ଦେଇପାରିବିନି, ଚିତ୍ରକୂଟ ତପବନରେ ରହିଛି ହନୁମାନ, ତାକୁ ଡାକିକି ଆଣିଲେ ସେ ୟାର ମୀମାଂସା କରିଦେବ। ଏକଥା ଶୁଣିବା ପରେ ପ୍ରଭୁଙ୍କ ପାଦରେ ପ୍ରଣାମ କରି ଗରୁଡ ବାହାରିଲେ ଚିତ୍ରକୂଟ ତପବନ। କିନ୍ତୁ ନାରାୟଣ କହିଲେ ଗରୁଡ ପ୍ରଭୁଙ୍କର ଆଜ୍ଞା ଶୁଣିଲେ ସେ ନିଶ୍ଚିତ ଆସିବ। ତେଣୁ ଚିତ୍ରକୂଟ ତପବନକୁ ଯେତେବେଳେ ଗରୁଡ ଚାଲି ଯାଇଛନ୍ତି, ଏଣେ ପଣ୍ଡିତ ସୁଦର୍ଶନକୁ ଡାକି ପ୍ରଭୁ କହିଲେ କଣ
1: କହିଲେ,
0: ଆଜି ସୁଦର୍ଶନକୁ ପାସେ ଡାକି ପ୍ରଭୁ।

0: ଦ୍ଵାରା ଦେଶ ଜଗିକରି ବସିଛନ୍ତି। ଏଣେ ପଣ୍ଡିତ ଗ୍ରୀଷ୍ମ ସମୟ ହୋଇଛି, ଗରୁଡ ଚିତ୍ରକୂଟ ତପବନକୁ ବାହାରିଛନ୍ତି। ଗ୍ରୀଷ୍ମ ସମୟଟା କିପରି ହୋଇଛି କବି ଦୀନକୃଷ୍ଣ ଦାସ ରସକଲ୍ଲୋଳରେ ପ୍ରମାଣ ଦେଲେ।
1: କିପରି
0: କହିଲେ, କ୍ରମେ

0: ଏତେ ଜୋରରେ ଟାଣ ଖରା ହୋଇଛି ଯେ ତ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ଅଶ୍ୱମାନଙ୍କର ଗତି ତୀବ୍ର ଥାଏ, ପଥିକ ମାନେ ପଥରେ ଚାଲିଲା ସମୟରେ ସେହିପରି ଭାବରେ ତୀବ୍ର ଗତିରେ ଚାଲିଛନ୍ତି। ତେଣୁ ଗ୍ରୀଷ୍ମ ସମୟ ହୋଇଛି, ଗରୁଡ ଯାଇ ଚିତ୍ରକୂଟ ତପବନରେ ପହଞ୍ଚିଗଲେ। ତପବନର ସୌନ୍ଦର୍ଯ୍ୟଟା କିପରି ହୋଇଛି ଆଜି ଲେଖୁଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦିଶ ବିଳାସରେ।
1: କଣ ଲେଖିଲେ
0: କହିଲେ ବୃହତ

0: ବୃହତ ଭାନୁ ବୋଲନ୍ତେ ଅଗ୍ନି, ବୃହତ ଭାନୁ ବୋଲନ୍ତେ ସୂର୍ଯ୍ୟ, ବୃହତ ଭାନୁ ବୋଲନ୍ତେ ରଶ୍ମି। ଏ ତିନିଟାକ ଅଗ୍ନିର ତାପ ସେ ବନସ୍ତ ମଧ୍ୟକୁ ନାହିଁ, କାହିଁକି ନାହିଁ ନା ବୃତ ତମାଳ ମାଳତି ଲତା ଜହି, ଏ ବୃକ୍ଷରୁ ସେ ବୃକ୍ଷକୁ ମାଳତୀ ଜାତୀୟ ବୃକ୍ଷ ମାନେ ଲତା ଜାତୀୟ ବୃକ୍ଷ ମାନେ ଏତେ ନିଘଞ୍ଚ ଭାବରେ ଲଟେଇ ଝଟେଇ ହୋଇଛନ୍ତି ଯେ ସୂର୍ଯ୍ୟଙ୍କର ରଶ୍ମି ମଧ୍ୟ ପଡୁନାହିଁ। ଗରୁଡ ଏ ସୌନ୍ଦର୍ଯ୍ୟ ଅନୁଭବ କରି ଆଗକୁ ଯେତେବେଳେ ଯାଉଛନ୍ତି ଦେଖିଲେ କଣ
1: ଦେଖିଲେ
0: କହିଲେ।

0: ଆଜ୍ଞା ଗରୁଡ ଦେଖୁଛନ୍ତି ସେ ବନସ୍ତ ମଧ୍ୟରେ ବୈରିତା ଅର୍ଥ ଶତ୍ରୁତା ଭାବ ନାହିଁ। କାହିଁକି ନା ଏତେ ଆନନ୍ଦ ସ୍ଥାନ ଯିଏ ଶତ୍ରୁତା ବାୟସ କୌଶିକ ଗୋଟିଏ ଡାଳରେ ବସିଛନ୍ତି। ବାରଣ ସିଂହ ଗୋଟିଏ ସ୍ଥାନରେ ଶୟନ କରିଛନ୍ତି। ବ୍ୟାଘ୍ର କୁରଙ୍ଗୀ ଗୋଟିଏ ସ୍ଥାନରେ ନୃତ୍ୟ କରୁଛନ୍ତି। ଏଇ ଆନନ୍ଦ ଅନୁଭବ କରି ଗରୁଡ ଯେତେବେଳେ ଆଗକୁ ଯାଉଛନ୍ତି କରିଲେ କଣ
1: କରିଲେ
0: କହିଲେ।

ଆଜ୍ଞା ଗରୁଡ଼ ଗୋଟିଏ ଫଳଟିଏ ଆଣି ଦୁଇ ଭାଗ କରି ଚିରି ଦେଇଛନ୍ତି, ଦେଖିଲେ ଗୋଟିଏ ଫାଳରେ ରାମବର୍ଣ୍ଣ ତ ଗୋଟିଏ ଫାଳରେ ସୀତାବର୍ଣ୍ଣ। ଗରୁଡ଼ ଆଶ୍ଚର୍ଯ୍ୟ ହେଇଗଲେ। ସେଇଠି ଆଜି କହୁଛନ୍ତି, ଧନ୍ୟ ଧନ୍ୟ ହନୁମନ୍ତ, ଆନନ୍ଦ ରମଣୀୟ ସ୍ଥାନରେ ତୁମେ ଆଶ୍ରମ ରଚନା କରିଛ। ଆଜି ତାର

0: ହନୁମାନ ଯାଇ ଦେଖୁଛନ୍ତ, ହନୁମାନ ବସିଛନ୍ତି, ରାମ ନାମ ଜପ କରୁଛନ୍ତି। ଗରୁଡ କହିଲେ, ଧନ୍ୟ ଧନ୍ୟ ହନୁମାନ, ତୁମର ପବିତ୍ର ସ୍ଥାନରେ ଆଶ୍ରମ ରଚନା କରିକି ରହିଛ। ଏଇ ସମୟରେ ଆଜ୍ଞା ହନୁମାନ ଯେତେବେଳେ ପ୍ରଭୁଙ୍କର ନାମ ଗାଉଛନ୍ତି, ଏଇ ସମୟରେ ଗରୁଡ ଯାଇକିରି ପହଞ୍ଚିଗଲେ। ଗରୁଡ କହିଲେ, ହନୁମାନ ପ୍ରଭୁଙ୍କର ଆଜ୍ଞା ହଉଛି ଦ୍ୱାରକା ଯିବା, ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁ ପଠେଇଛନ୍ତି। ହନୁମାନ ଯେତେବେଳେ ଶୁଣିଦେଲେ ପ୍ରଭୁଙ୍କର ଆଜ୍ଞା ହୋଇଛି, ସେଇଠି କହିଲେ, କଣ
1: କହିଲେ,
0: ଆଜି ହନୁମାନ କହେ ସଧିରେ ଶୁଣ।

0: ତୁମେ ଆଗରେ ଚାଲି ଚାଲି ଆକାଶ ମାର୍ଗରେ ଉଡି ଉଡି ଚାଲି ଯାଅ, ତୁମର ପକ୍ଷ ରହିଛି, ତୁମେ ଆକାଶରେ ଉଡିକିରି ଚାଲିଯିବ। ମୁଁ ପାଦରେ ଚାଲି ଯାଉଛି, ମୋର ଟିକେ ବିଳମ୍ବ ହବ। ପ୍ରଭୁଙ୍କୁ କହିବ ହନୁମାନ ଆସୁଛି। ଏଇ ସମୟରେ ଗରୁଡ଼ କହିଲା, ହନୁମାନ ପ୍ରଭୁଙ୍କର ଆଜ୍ଞା ହୋଇଛି, ମୁଁ ତୁମକୁ ସଙ୍ଗରେ ନେଇଯିବି। ହନୁମାନ କହିଲେ, ଗରୁଡ଼ ତୁ ମୋ ପାଇଁ ଏତେ ପରିଶ୍ରମ କରିବୁ କିଆଁ, ସହଜ ତୁ ମୋତେ ନେଇପାରିବୁ ନାହିଁ। ଏଇ ସମୟରେ ଆଜ୍ଞା ଗରୁଡ଼ ହସିଦେଲେ। ଗରୁଡ଼ ହସିକିରି କହୁଛନ୍ତି,
1: କହିଲେ,
0: ଆରେ ଯେଉଁ

0: ଗରୁଡ଼ ହସି ହସି କହିଲାରେ ଯୋଉ ପ୍ରଭୁ ପୃଥିବୀକି ଧାରଣ କରିଥିଲେ ବରାହ ଅବତାରରେ, ସେଇ ପ୍ରଭୁଙ୍କୁ ମୁଁ ପୃଷ୍ଠରେ ଧରି ଜଗତ ସାରା ଭ୍ରମଣ କରୁଛି। ସାମାନ୍ୟ ଗୋଟେ ବାନର କେତେ ଓଜନ ହବୁ ଯେ କହୁଛୁ ମତେ ନେଇପାରିବୁନି। ଏକଥାକୁ କହି ଗରୁଡ଼ କରିଲା କଣ
1: କରିଲା,
0: ଆଜି କହି ପକ୍ଷୀ ରାଜ ଧରି।

ଗରୁଡ ପୃଷ୍ଠରେ ଯେତେବେଳେ ହନୁମାନ ବସି ପଡିଲେ ଗରୁଡ ଭୂମିରୁ ଆଉ ଉଠିଲାନି, କହିଲା ହନୁମାନ ଶୀଘ୍ର ମୋ ପୃଷ୍ଠ ଉପରୁ ଓହ୍ଲେଇ ପଡ ନହେଲେ ମୋ ପ୍ରାଣ ଛାଡିଯିବ। ତେଣୁ ହନୁମାନ ଓହ୍ଲେଇ ପଡିଲେ, ବିଶ୍ୱରୂପ ତ ଧରିଛନ୍ତି ହନୁମାନ, କରିଲେ କଣ? ଆଜି ବୋଲେ ହନୁମାନ ଆସ ମୂର୍ଖ ପୁଣ ବସ ମୋହର ପୃଷ୍ଠରେ।

ଦୂରଦର୍ଶନ ତ ଗରୁଡକୁ ଯେତେବେଳେ ଧରି ସାଉଁଟି ଆଣି ବାମ କକ୍ଷରେ ଧାରଣ କରି ଆକାଶ ମାର୍ଗରେ ଉଡି ଉଡି ଚାଲିଲେ ହନୁମାନ ଯାଇକିରି ପହଞ୍ଚିଲେ ଦ୍ଵାରକାର ଦ୍ଵାରଦେଶରେ ଯେତେବେଳେ ପ୍ରବେଶ ହୋଇଯାଇଛନ୍ତି ଏଣେ ସୁଦର୍ଶନ ଚକ୍ର ଜଗି ବସିଛି ଦ୍ଵାର ଆଦେଶ ଅଛି ପ୍ରଭୁଙ୍କର କାହାରିକୁ ଭିତରକୁ ଛାଡିବନି ତେଣୁ ହନୁମାନ କହିଲେ ମୁଁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବି ମୋତେ ଦ୍ଵାର ଛାଡ଼ ସୁଦର୍ଶନ କହିଲେ ନା ପ୍ରଭୁଙ୍କର ଆଜ୍ଞା ନାହିଁ ମୁଁ କେବେ ହେଲେ ଦ୍ଵାରକୁ ଛାଡ଼ିବିନି ଏକଥା କହି କରିଲା କଣ ଆଜି ଏ ମନ୍ତ୍ର

0: ଚକ୍ର ଯେତେବେଳେ ଘୁରିଛନ୍ତି ହନୁମାନ ଜବରଦସ୍ତ ଯେତେବେଳେ ପ୍ରବେଶ କରିଯାଇଛନ୍ତି ବଜରଙ୍ଗ ତ ହନୁମାନଙ୍କର ବଜରଙ୍ଗ ବାଜିକିରି ସୁଦର୍ଶନ ଚକ୍ର ବକ୍ର ହେଇଗଲା ତେଣୁ ଦକ୍ଷ କକ୍ଷରେ ସୁଦର୍ଶନ ଚକ୍ରକୁ ଯାକି ହନୁମାନ ଚାଲିଲେ ଦ୍ୱାରକାର ଭିତରକୁ ଯେତେବେଳେ ଯାଉଛନ୍ତି ଏଣେ ଅନ୍ତର୍ଯ୍ୟାମୀ ନାରାୟଣ ଜାଣିପାରିଲେ ଆଜି ଦୁଇ ବୀରଙ୍କୁ କାଖରେ ଧରି ଆସିଛି ହନୁମାନ ଦର୍ଶନ କରିବା
1: ପାଇଁ
0: ତେଣୁ ଏହି ସମୟରେ ମୁଁ ଯଦି ରଘୁନାଥ ରୂପ ନ ହେବି ତାହେଲେ ମାରୁତି ମୋତେ ବିଶ୍ୱାସ କରିବନି ତେଣୁ ପ୍ରଭୁ କରିଲେ କ'ଣ

ପ୍ରଭୁ ଯେତେବେଳେ କାଣ୍ଡ କୋଦଣ୍ଡ ଧରି ରଘୁନାଥ ରୂପକୁ ଧରି ବସିଛନ୍ତି, ଏଇ ସମୟରେ ଲକ୍ଷ୍ମୀଙ୍କୁ କହିଲେ, ଲକ୍ଷ୍ମୀ ତୁମେ ସୀତା ରୂପ ଯଦି ନ ହବ ତାହେଲେ ମାରୁତି କେବେ ହେଲେ ତୁମକୁ ବିଶ୍ୱାସ କରିବ। ମାତା ଲକ୍ଷ୍ମୀ ହାତକୁ ଯୋଡ଼ି ଦେଲେ, କହିଲେ, ପ୍ରଭୁ ଆଉ କେବେ ହେଲେ ମୋତେ ସୀତା ହବା ପାଇଁ କୁହନ୍ତୁ ନାହିଁ। ତ୍ରେତୟା ଯୁଗରେ ମୁଁ ଯେତେ କଷ୍ଟ ଅନୁଭବ କରିଛି, ମୋତେ ଆଉ ସୀତା ହବା ପାଇଁ କୁହନ୍ତୁ ନାହିଁ। ପ୍ରଭୁ ରଘୁନାଥ କହିଲେ, ଲକ୍ଷ୍ମୀ ଯଦି ସୀତା ନ ହବ ତାହେଲେ ମାରୁତି ତୁମକୁ ବିଶ୍ୱାସ କରିବନି, ତାପରେ ଯାହା ଘଟଣା ଘଟିବ ମୋତେ ଆଉ ଦୋଷ ଦେବନି। ତେଣୁ ଲକ୍ଷ୍ମୀ ବସିଛନ୍ତି, ପ୍ରଭୁ ରଘୁନାଥ ରୂପରେ ବସିଛନ୍ତି। ଏଇ ସମୟରେ ହନୁମାନ ଯାଇକିରି ପହଞ୍ଚିଲେ, ଆଜି ଦେଖୁଛନ୍ତି ଶ୍ରୀରାମଙ୍କୁ।

0: ରଥ ଯେତେବେଳେ ହନୁମାନ ଦେଖିଦେଲେ ପ୍ରଭୁଙ୍କର ପାଦ ତଳେ ପଡ଼ିଗଲେ, ବିଚାର କଲେ ତ ମୋ ପ୍ରଭୁ ରଘୁନାଥ ବସିଛନ୍ତି, ମୋର ମାତା ଜାନକୀ ନାହାନ୍ତି, ଇଏ ସେ ମୋ ପ୍ରଭୁଙ୍କର ପାଦ ସେବା କରୁଛି, ମୋ ପ୍ରଭୁ କଣ ସତ୍ୟଭଗ୍ନ ହେଇ ଦ୍ୱିତୀୟ ପତ୍ନୀ ଗ୍ରହଣ କଲେ, ଏବେ ହେଲେ ତ କରିବେନି। ତେଣୁ ଏକଥାକୁ ବିଚାର କରି ହନୁମାନ କରିଲେ, କଣ
1: କରିଲେ,
0: ଆଜି କାହିଁ ଗଲ।

0: ହନୁମାନ ସେଇଠି କାନ୍ଦି କାନ୍ଦି କହୁଛନ୍ତି ମାତା ଜାନକୀ, କୁଆଡେ ତୁମେ ଛାଡି ଦେଇ ଚାଲିଗଲ ନିଜ ଭୃତ୍ୟକୁ, କିଏ ସେ ମୋର ପାପିନୀ ସେବା କରୁଛି ପ୍ରଭୁଙ୍କର ପାଦ, ମୋ ପ୍ରଭୁଙ୍କର ପାଦ ସେବା କରିବା ପାଇଁ ଏ ଯୋଗ୍ୟତା ନୁହଁ। ତେଣୁ ହନୁମାନ କହିଲେ କଣ
1: କହିଲେ,
0: ଆଜି ବୋଲେ ଲୋ।

ହନୁମାନ କହିଲେ ପାପିନୀ, ମୋ ପ୍ରଭୁଙ୍କର ପାଦ ସେବାରୁ ତୁ ବଞ୍ଚିତ ହବୁ। ମୋ ପ୍ରଭୁଙ୍କର ପାଦ ସେବା ଛାଡିଲେ ନ ଛାଡିବା ପର୍ଯ୍ୟନ୍ତ ମୁଁ ତତେ ସମୁଦ୍ରରେ ଫିଙ୍ଗିଦେବି। ଏକଥା ଯେତେବେଳେ କହିଛନ୍ତି ଏଣେ କରିଲେ କଣ କହିଲେ, ମୁଁ ଆଗେ ମୋ ପ୍ରଭୁଙ୍କୁ ପ୍ରଣାମ କରି ସାରେ, ତାପରେ ତୋ କଥା ବୁଝିବି। ଏକଥା କହି ହନୁମାନ କରିଲେ କଣ।

ଲକ୍ଷ୍ୟ ଦେବେ ମୋର ପଣ୍ଡିତ ସମାଜ, ଯେତେବେଳେ ପ୍ରଭୁଙ୍କୁ ଶାସ୍ତାଙ୍ଗ ଦଣ୍ଡବତ ପ୍ରଣିପାତ ହେଇଯାଇଛନ୍ତି, ଦୁଇ ବିର ଦୁଇ କାଖରେ ଜକା ହେଇଥିଲେ, ସୁଦର୍ଶନ ଗରୁଡ ଯେତେବେଳେ ଭୂମିରେ ଖସି ପଡିଲେ, ଲକ୍ଷ୍ମୀ ଚିନ୍ତା କଲେ ମୁଁ ଯଦି ଏ ସମୟରେ ସୀତା ରୂପ ନ ହେବି ତାହେଲେ ନିଶ୍ଚିତ ମତେ ସମୁଦ୍ରରେ ଫିଙ୍ଗି ଦେବ, ଏ କଥାକୁ ଚିନ୍ତା କରି ସଙ୍ଗେ ସଙ୍ଗେ ଦଣ୍ଡ ପ୍ରଣାମ କରିକି ଉଠିଲା ବେଳକୁ ତ ଲକ୍ଷ୍ମୀ ସୀତାରୂପକୁ ହୋଇଛନ୍ତି। ସୀତାରୂପକୁ ଯେତେବେଳେ ଧାରଣ କରିଛନ୍ତି, ହନୁମାନ କହିଲେ ମାତା ଆଜି ଏ ଅଧମ ବାନର ଚିହ୍ନି ପାରିଲାନି, ଆପଣଙ୍କୁ କେତେ ଗୁଡ଼େ କଟୁ କଥା କହିଯାଇଛି, ହେଲେ ମା ମୋ ଦୋଷ କ୍ଷମା କରିବ। ଏଇ ସମୟରେ ପ୍ରଭୁ କରିଲେ କଣ, ନବ ଦୁର୍ବାଦଳ ତନୁ।

ହନୁମାନ ସୀତାରାମଙ୍କ ପାଦ ପଦ୍ମରେ ପ୍ରଣାମ କରି ପଚାରିଲେ, ପ୍ରଭୁ ମତେ କାହିଁକି ଚିନ୍ତା କଲେ? ହନୁମାନଙ୍କୁ କହିଲେ, ପ୍ରଭୁ କହିଲେ, ହନୁମାନ ବହୁ ଦିନ ହେଲା ମୁଁ ତୁମକୁ ଦେଖିନି, ତେଣୁ ମନରେ ଚିନ୍ତା କଲି, ତୁମକୁ ପଠେଇଲେ ଆଣିବା ପାଇଁ। ହନୁମାନ କହିଲେ, ପ୍ରଭୁ ମୁଁ ମଧ୍ୟ ବ୍ୟାକୁଳିତ ହେଇଥିଲି ଆପଣଙ୍କୁ ଦର୍ଶନ କରିବା ପାଇଁ, ଏବେ ଦର୍ଶନ କଲି, ମୁଁ ଏବେ ଚିତ୍ରକୁଟ ତପବନକୁ ଚାଲିଯାଉଛି। ପ୍ରଭୁଙ୍କ ଠାରୁ ବିଦାୟ ନେଇ ଚିତ୍ରକୁଟ ତପବନକୁ ଚାଲିଗଲେ ହନୁମାନ। ତେଣେ ସେହି ସମୟରେ ଲକ୍ଷ୍ମୀ, ସୁଦର୍ଶନ, ଗରୁଡ ତିନିଙ୍କୁ ପଚାରିଲେ, ପ୍ରଭୁ ପଚାରିଲେ, ଜଗତରେ ମୁଁ କାହା ଯୋଗେ ଯଶ ଅର୍ଜନ କରିଛି କୁହ। ତିନି ଦେବଯାକ ପାଦରେ ପ୍ରଣାମ କଲେ, କହିଲେ, ପ୍ରଭୁ ଆମ ଦୋଷ କ୍ଷମା କର, ମନ ମଧ୍ୟରେ ଯୋଉ ଗର୍ବ କରିଥିଲୁ ସେ ଗର୍ବ ଆଜି ଚୂର୍ଣ୍ଣ ହେଇଯାଇଛି, ପ୍ରଭୁ ଆମ ଦୋଷ କ୍ଷମା କର। ପ୍ରଭୁ ଭଗବାନଙ୍କ ପାଦ ପଦ୍ମରେ ଶରଣ ଗଲେ। ହଉ ଧୀରେ ଶୁଣିଲେ ସୁଜନ।

ପ୍ରଚାର କଲୁ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ ପ୍ରଭାକର ଗୁଇଁ ଏବଂ ସାଥୀ ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆରମ୍ଭ କରୁଛୁ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବୁଗୁଡ଼ା ଗଞ୍ଜାମରୁ ଲକି ସୋମ ଆପଣମାନେ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ବବିର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ମାନ୍ନା ଦେ ଶୈଳେନ୍ଦ୍ର ସିଂ ଏବଂ ସାଥୀମାନେ ଗୀତ ରଚନା ଆନନ୍ଦ ବକ୍ସି ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ

ପରବର୍ତ୍ତୀ ସେମିଷ୍ଟରକୁ ଦେଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଅକ୍ଷି ତୃତୀୟ ଚଳଚ୍ଚିତ୍ରର ଆସ କିଏ ଖାଇବ ହୋ ଏ ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ତାନସେନ ସିଂ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

0: କଟକର ଦହିବରା କଟକର ଦହିବରା ପାଶରେ ଯିବ ନାହିଁ ମାଣିକ ପାଟଣା ବସା ଦହି ମାଣିକ ପାଟଣା ବସା ଦହି
1: ଆଲୋ ଟିକେ ଅନା ଇଏ କଣ ଦଉଛ

0: ଇଏ ଖାଇବ ଆମ ରାଜା ବାବୁର ଖାନା।
1: ଡିଓ ସାଇ କାଦୁଆପଡ଼ା ଜଗତସିଂହପୁର ଆପଣ ହେଲେ।

ପ୍ରମୋଦ କୁମାର ସାହୁ, ଆପଣ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ମନ୍ର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କ୍ରିଷ୍ଣମୂର୍ତ୍ତି, ଗୀତ ରଚନା ସମୀର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଆପଣମାନେ ହେଲେ ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀ ବନ୍ଧୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ଅନୁରୋଧ କରିଛନ୍ତି ସତୀ ଅନଜୟା ଚଳଚ୍ଚିତ୍ରର ଏଇ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା। ଗୀତଟିକୁ ରଚନା କରିଛନ୍ତି ଲୋକନାଥ ପଟ୍ଟନାୟକ। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ମଣ୍ଟୁ ସାର୍ ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଯେ ଜୟ ମା ମଙ୍ଗଳାର ଏ ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ଏସ୍ ଜାନକୀ, ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଆପଣ ମାନେ ହେଲେ ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ମଙ୍ଗୁଳି କୁଣ୍ଡ, ଭରତ ଚନ୍ଦ୍ର ପାତ୍ର, ବାଉରୀବନ୍ଧୁ ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଲକ୍ଷ୍ୟ ଶିବପୂଜି ପାଇଛି ପୁଅର ଟାଇଟଲ ସଙ୍ଗଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଘନଶ୍ୟାମ ପଣ୍ଡା, ଗୀତ ରଚନା ସ୍ୱରୂପ ନାୟକ। ଆପଣଙ୍କର ଅନୁରୋଧର କେତୋଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ ଆପଣ ଅନୁରୋଧ କରିଛନ୍ତି ନୀଳମାଧବ ଚଳଚ୍ଚିତ୍ରର ଟାଇଟଲ ସଙ୍ଗଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଭିକାରୀ ଚରଣ ପଳ ଏବଂ ଗୀତ ରଚନା କରିଛନ୍ତି ପୂର୍ଣ୍ଣ ମଲ୍ଲିକ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଗୀତକୁ ଲିଜା ବାଙ୍କିରୁ ଶୁଣିବାକୁ ଚାହିଁଛନ୍ତି ସମୟ ଚଳଚ୍ଚିତ୍ରର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ମୁକେଶ, ଗୀତ ରଚନା ଗଣେଶ ମହାପାତ୍ର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ନିଆଳି ମାଧବରୁ ଆପଣ ହେଲେ ଜିତେନ୍ଦ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ଜାନେ ହୋଗା କ୍ୟା ଚଳଚ୍ଚିତ୍ରରେ ଗୀତଟିକୁ ଯାହାକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ ଗୀତ ରଚନା ସମିତି।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗରୁ ସୋନାଲିକା ଏବଂ ମିତାଲି। ଆପଣ ଅନୁରୋଧ କରିଛନ୍ତି ଚଳଚ୍ଚିତ୍ର କ୍ରିସ୍ର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଅତ୍ୟାଶା, କନ୍ତଲ ଆଠଗଡ଼ରୁ। ଆପଣମାନେ ଅନୁରୋଧ କରିଛନ୍ତି ତପସ୍ୟା ଚଳଚ୍ଚିତ୍ରର ପାଦରେ ପାଦଛନ୍ଦ ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଏସ୍ ଜାନକୀ ଏବଂ ସାଥୀ। ଗୀତ ରଚନା ପ୍ରଫୁଲ୍ଲକର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ, ଭୁଆଁସ ଗୁଆମାଳ, ଭଦ୍ରକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ନାରୀ ନୁହେଁ ତୁ ନାରାୟଣୀର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି କୁମାର ବାପି, ଗୀତ ରଚନା ସ୍ୱରୂପ ନାୟକ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇଦେବି।

ଆକାଶବାଣୀ କଟକ ଷ୍ଟୁଡିଓ କଟରେ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଲୋକସଙ୍ଗୀତରେ ପ୍ରଚାରକଲୁ ମୃଦଙ୍ଗ ବାଦ୍ୟ ପରିବେଷଣ କରିଥିଲେ ଭାସ୍କର ପ୍ରଧାନ ଏବଂ ସାଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ।

0: ନମସ୍କାର, ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। କୁହାଯାଏ କଳା ଈଶ୍ୱରଙ୍କ ବରଦାନ। କଳାକାର ସିଏ ସଙ୍ଗୀତ ଶିଳ୍ପୀ ହୁଅନ୍ତୁ ଅବା ନୃତ୍ୟଶିଳ୍ପୀ ହୁଅନ୍ତୁ ଅବା ଚିତ୍ରଶିଳ୍ପୀ, ତାଙ୍କୁ ଭଗବାନଙ୍କ କୃପା ଓ ଆଶୀର୍ବାଦ ମିଳିଥାଏ। ଏମିତିରେ ଦେଖିବାକୁ ଗଲେ ପୃଥିବୀର କୋଣ ଅନୁକୋଣରେ ଭରି ରହିଛି ସଙ୍ଗୀତ। ସଙ୍ଗୀତର ଅଦ୍ଭୁତ ସମ୍ମୋହନ ଶକ୍ତି ଅଶାନ୍ତ ମନକୁ ଶାନ୍ତ କରିଦିଏ, ମନରେ ସ୍ଥିରତା ଆଣିଦିଏ, ହୃଦୟରେ ଭକ୍ତିଭାବ ସଞ୍ଚାର କରେ। ଆଜିର ଆଧୁନିକ ସମୟରେ ସଙ୍ଗୀତକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଉପଶମ ପାଇଁ ଥେରାପି ଭାବରେ ଉପଯୋଗ କରାଯାଉଛି। ତେବେ ଆଜିର ଆମର ଅତିଥି ସରିତାଚାର୍ଯ୍ୟ ଜଣେ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ। ସଙ୍ଗୀତ ପ୍ରତି ତାଙ୍କର ଭଲ ପାଇବା ଅନୁରକ୍ତି ତାଙ୍କୁ ନିରନ୍ତର ସାଧନା କରିବାରେ ପ୍ରେରଣା ଦେଇଛି। ଆଜି ବି ସେ ଅନେକ ସ୍ଥାନରେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ସାରିଛନ୍ତି। କଣ୍ଠରୁ ତାଙ୍କର ଝରି ପଡ଼ିଛି ଅନେକ ଭକ୍ତିଗୀତ। ତେବେ ଆସନ୍ତୁ କିଛି ସମୟ ତାଙ୍କ ସହିତ ବିତେଇବା ଆଉ ସଙ୍ଗୀତକୁ ନେଇ ତାଙ୍କର ଜୀବନଯାତ୍ରା ସମ୍ପର୍କରେ ଜାଣିବା। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ତ ଜଣେ ସଙ୍ଗୀତ ଶିଳ୍ପୀ, ବହୁତ ଦିନ ଧରିକିରି ଆମର ଶିଶୁ ସଂସାର କିଶୋର ଚକ୍ର ଯୁବବାଣୀରେ ମଧ୍ୟ ଆପଣ ସଙ୍ଗୀତ ପରିବେଷଣ କରିଛନ୍ତି। ଅନେକ ଦିନ ବ୍ୟବଧାନରେ ଆପଣ ଆଜି ଆମର ଷ୍ଟୁଡିଓକୁ ଆସିଛନ୍ତି, କେମିତି ଲାଗୁଛି?
1: ମତେ ଆଜି ବହୁତ ଖୁସି ଲାଗୁଛି, କାହିଁକି ନା ପିଲାଦିନର ମୋର ସ୍ମୃତି ମନେ ପଡ଼ିଯାଉଛି।
0: ଆଜ୍ଞା,
1: ଛୋଟବେଳେ ଯେତେବେଳେ ଆସେ ସେତେବେଳେ ଶିଶୁ ସଂସାର କିଶୋର ଚକ୍ର ଯୁବବାଣୀ ଇତ୍ୟାଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଆଜି ମୋର ସୌଭାଗ୍ୟ ଯେ ମୁଁ ପୁଣି ନାରୀମହଲ କାର୍ଯ୍ୟକ୍ରମରେ ଆସିଛି ଏବଂ ଯେଉଁ କାର୍ଯ୍ୟକ୍ରମର ମୁଁ ହେଉଛି ନିୟମିତ ଶ୍ରୋତା।
0: ଆଜ୍ଞା, ତେବେ ଆପଣ ଯେତେବେଳେ ଶିଶୁ ସଂସାରକୁ ଆସୁଥିଲେ କିଶୋର ଚକ୍ରରେ ମଧ୍ୟ ଭାଗ ନେଉଥିଲେ, ସେ ସମୟରେ ଆପଣ ସବୁ ଯୋଉ ସଙ୍ଗୀତ ପରିବେଷଣ କରିଛନ୍ତି, ଯୋଉ ଗୀତ ସବୁ ଗାଇଛନ୍ତି, ଏବେ ତା ମନେ ଅଛି?
1: ହଁ,
0: ଆମକୁ ପଦେ ଗାଇକି ଶୁଣେଇବେ?
1: ନିଶ୍ଚିତ ଭାବରେ ଶୁଣେଇବି। ଗୋଟେ ଲେଖା ମୁଁ ଗାଇଥିଲି ଶ୍ରୀ ନୀଳମଣି ସୂତାରଙ୍କର, ଗୋଟେ ଭଜନଟିଏ ଗାଇଥିଲି, ସେଇଥିରୁ ଦୀପଦ ଗାଉଛି।

0: ବହୁତ ସୁନ୍ଦର। ଆପଣ ଯେତେବେଳେ ଛୋଟବେଳେ ଏଇ ଆମର ଆକାଶବାଣୀକୁ ଆସୁଥିଲେ, ସେ ଅନୁଭୂତି ସମ୍ପର୍କରେ କିଛି ଆମ ସାଙ୍ଗରେ ବାଣ୍ଟିବେ?
1: ଆକାଶବାଣୀରୁ ଯେତେବେଳେ କଲ୍ ଲେଟର୍ରେ ଯାଏ, ସେତେବେଳେ ସେ ଦିନଟା କାହିଁକି ଆମକୁ ବହୁତ ଭଲ ଲାଗେ, ଯେ ନନାଙ୍କ ସାଙ୍ଗରେ ଆସିବି ଆଉ ଗୋଟେ ଗୀତ ଗାଇବି, ପୁଣି ତାରି ଭିତରେ ଥିବ ଆମର ରେକର୍ଡିଂ, ସେଇ କିଛି ଦିନ ପାଇଁ ପ୍ରାକ୍ଟିସ୍ କରିବି ନା,
0: ଆଜ୍ଞା,
1: ସେଥିପାଇଁ କେମିତି ମନଟା ସବୁବେଳେ ଗୋଟେ ଖୁସି ଖୁସି ଲାଗେ। ନନାଙ୍କ ସାଙ୍ଗରେ ଆସିବି, ମୋ ରେକର୍ଡିଂ ବି ସବୁବେଳେ ଭଲରେ ଭଲରେ ସରିଯାଏ। ଯେତେବେଳେ ରେକର୍ଡିଂ ଚାଲେ ସେତେବେଳେ ମୋର ଆଜି ପର୍ଯ୍ୟନ୍ତ ମନେ ଅଛି, ଭାନୁମତୀ ସାହୁ ମ୍ୟାଡାମ୍ ଆମ ସାଙ୍ଗରେ ସଙ୍ଗତ କରନ୍ତି, ଗୋପୀନାଥ ବେହେରା ସାର୍, ହରମୋହନ ଖୁଣ୍ଟିଆ ସାର୍, ଏବଂ ତାପରେ ଗୋଟେ ଚେକ୍ ମିଳେ ସେତେବେଳେ, ସେତେବେଳେ ମୁଁ କହୁଛି ପ୍ରାୟ 90s କଥା, ସେତେବେଳେ 90 ରୁପିଜ୍ ମିଳୁଥିଲା, ସେଇଟା ବି ବହୁତ ବଢିଆ ଲାଗେ। ସେତେବେଳେ ଟାଇମ୍ରେ 90 ରୁପିଜ୍

0: ବହୁତ କିଛି, ଆଉ ଯେତେବେଳେ ସରିଯିବ ତାପରେ ଗୋଟେ ମନରେ ଖୁସି ଲାଗେ କାହିଁକି ନା ବାଦାମବାଡ଼ିର ଗୋଟେ ରେଷ୍ଟୁରାଣ୍ଟରେ ନନା ଖାଇବାକୁ ଦେବେ, ଖାଇସାରିକି ଭାରି ଖୁସିରେ ଯିବୁ। ଏମିତିରେ ବି ପିଲାଦିନରୁ ତ ରେଡିଓ ନିହାତି ଭାବରେ ଆମେ ଶୁଣୁ, କାରଣ ସେଇଟା ବୋଉର ତାର ସବୁବେଳେ ଥାଏ ଯେ ସକାଳ ହେଲା ମାନେ ସେ ରେଡିଓଟା ବଜେଇଥିବ, ବନ୍ଦନା ଦବ, ତାପରେ ଆଜିର ଅନୁଚିନ୍ତା ଦିଏ, ତାପରେ ପ୍ରଭାତ ପରିକ୍ରମା ଦିଏ, ତାପରେ ବିଭିନ୍ନ ବିଭିନ୍ନ ପ୍ରୋଗ୍ରାମ ସବୁ ଦିଏ, ଆଉ ସେଇଥିରୁ ଆମେ ବହୁତ କଥା ଶିଖୁ।
1: ଆଜ୍ଞା,
0: ଆଉ ଗୋଟେ କଥା ଆଜି ଖୁସି ଲାଗୁଛି କଣ ନା, ଏଇ ଯୋଉ ପ୍ରୋଗ୍ରାମ ଟିକ ଆଜି ପର୍ଯ୍ୟନ୍ତ ବି ଚାଲୁ ରହିଛି।
1: ଆଜ୍ଞା, ଆଜି ବି ଆପଣ ରେଡିଓ ଶୁଣୁଛନ୍ତି?
0: ହଁ, ମୁଁ ସବୁ ଶୁଣେ। ସକାଳ ହେଲା ମାନେ ଉଠିବି ମାନେ ଆଗ ମୁହଁ ଧୋଇ ଆଗ କରାଗ୍ରେ ବସତି ଲକ୍ଷ୍ମୀ ବୋଲିବି, କରାଗ୍ରେ ବସତି ଲକ୍ଷ୍ମୀ କର ମଧ୍ୟେ ସରସ୍ୱତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ ଓଂ ଐଂ ମାନ ସାଧ ପ୍ରତିଷ୍ଠା ତମଗମ ଶାଶ୍ୱତୀ ସମହ ଯତ୍ କ୍ରୌଞ୍ଚ ମିଥୁନା ଦେଖଂ ଅବଧି କାମ ମୋହିତମ। ଏଇଟା ପଢିସାରିବି ତ ଆଗ ରେଡିଓଟି ଅନ୍ କରିବି।
1: ଆଜ୍ଞା,
0: ତାପରେ ବନ୍ଦନା ଶୁଣିବି, ବନ୍ଦନା ଶୁଣିଲା ପରେ ଆଜିର ଅନୁଚିନ୍ତାଟି ଶୁଣିବି, ସେଇଟା ଶୁଣିଲା ପରେ ଆଜିର ତିଥି ବାର ନକ୍ଷତ୍ର ବିଷୟରେ ବି ମୁଁ ସବୁଟା ଜାଣିପାରେ ଏବଂ ମୋ ପିଲାମାନଙ୍କୁ ବି ମୁଁ କହେ। ମୋର ସେଇ କଥା ମନେ ପଡ଼ିଯାଏ, ବୋଉ ଯେତେବେଳେ କହେ ଯେ ଆଜି ହଉଛି ଏଇଆ ଆଉ ଆଜିର ଅନୁଚିନ୍ତାରେ ଏଇ ଭଲ କଥା କହିଲା, ତେଣୁ ସେମିତି ମୁଁ ଚେଷ୍ଟା କରେ ମୋ ପିଲାମାନଙ୍କୁ କହିବା ପାଇଁ। ମୋ ପିଲାମାନେ ଉଠିଲେ ମୁଁ ତାଙ୍କୁ ମଧ୍ୟ ସେଇ କଥା
1: ଶୁଣାନ୍ତି। ତେବେ ଆପଣଙ୍କର ପିଲାଦିନ କେମିତି କୋଉଠି କଟିଥିଲା ସେ ବିଷୟରେ ଟିକେ ଜାଣିବା।
0: କଟକରେ ତ ମୋ ପିଲାଦିନ କଟିଥିଲା, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ପଢୁଥିଲି। ପ୍ରକୃତରେ ସଙ୍ଗୀତର ଯାତ୍ରା ହିଁ ମୋର ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରୁ ହିଁ ଆରମ୍ଭ ହୋଇଛି ବେଶୀ ମାତ୍ରାରେ। ଆଗରୁ ତ ନିହାତି ଭାବରେ ଆରମ୍ଭ ହୋଇଛି ରାମଚରିତ ମାନସ ପିଲାଦିନେ ବୋଲୁ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଯେତେବେଳେ ପ୍ରାର୍ଥନାରେ ଆମର ସବୁଦିନ ଗୋଟେ ଗୋଟେ ପ୍ରାର୍ଥନା ବୋଲାଯାଏ ଏବଂ ମୁଁ ସେଟା ଲିଡିଂ ନିଏ, ମୋ ସାନ ଭଉଣୀ ବି ଥାଏ, ସେ ବି ପଢୁଥିଲା। କେବଳ ସଟରଡେ ଦିନ ଇଣ୍ଡିଭିଜୁଆଲ ମୁଁ ଗାଏ ଆହେ ନୀଳ ଶୈଳ।
1: ଆଜ୍ଞା,
0: ତାପରେ ରେଭେନ୍ସାରେ ମୁଁ ପଢୁଥିଲି, ସୋସିଓଲୋଜିରେ ପିଜି କଲି, ମୁଁ ଫିଫ୍ଥ ଇୟର କମ୍ପ୍ଲିଟ କରିଥିଲି, ମୋର ମ୍ୟାରେଜ ହେଲା।
1: ଆଜ୍ଞା, ତାପରେ ଆପଣଙ୍କର ଜୀବନ ଆଉ ସଙ୍ଗୀତ ଏଇ ଦୁଇଟି କେମିତି ଆଗକୁ ବଢ଼ିଲା?
0: ମ୍ୟାରେଜ ପରେ କହିବାକୁ ଗଲେ ମୋର ଟିକେ ସେଠି ବ୍ରେକ୍ ହେଇଯାଇଥିଲା, ତାପରେ ପିଲାମାନେ ଟିକେ ବଡ଼ ହେଲା ପରେ 2012 ମୁଁ ପୁଣି ସଙ୍ଗୀତ ଲାଇନକୁ ଫେରିଲି। ତା ବୋଲି ନୁହଁ ଯେ ପୁରା ଏକଦମ ସଙ୍ଗୀତକୁ ଛାଡି ଦେଇଛି, ସେ କଥା ନୁହେଁ, ମୁଁ ମୋର ଘରେ ରିଆଜ କରେ ଯାହା କରେ, କିନ୍ତୁ ପିଲାମାନେ ବଡ଼ ହେଇଗଲା ପରେ ମୋର 2012 ମୁଁ ପୁଣି ସଙ୍ଗୀତ ଲାଇନକୁ ଫେରିଲି ଏବଂ ସଞ୍ଜୟ ଦାସ ଆସିଥିଲେ, ସେ ଯେତେବେଳେ କହିଲେ ମୁଁ କହିଲି ସାର୍ ଯେମିତିକି ମୋ ଗୋଟେ ଭଜନ ଠାକୁରଙ୍କର ଗାଇବି ଯୋଉଥିରେ କି ଥିବ ମୋର ଦୀପ ଲିଭିବା ପର୍ଯ୍ୟନ୍ତ ମୁଁ କେମିତି ଗାଉଥିବି, ମୋରି କନସେପ୍ଟ ନେଇକି ଗୀତ ଲେଖିଥିଲେ ଏବଂ ସେଟା ଷ୍ଟୁଡିଓ ରେକର୍ଡିଂ ହେଇଥିଲା।
1: ଆଜ୍ଞା, ଏଇ ଯୋଉ ଗୀତଟି କଥା ଆପଣ କହିଲେ ଯେ ଆପଣଙ୍କର ଭାବନାକୁ ନେଇକି ଗୀତଟି ଲେଖିଥିଲେ, ସେଇ ଗୀତରୁ ଆମକୁ ଦୀପଜ ଶୁଣେଇବେ କି?
0: ହଁ ହଁ, ଶୁଣେଇବି।

0: ଗୀତଟି ବେଶ୍ ଭାବପୂର୍ଣ୍ଣ ହୋଇଛି। ତେବେ ଆପଣ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ବିଶାରଦ, ସଙ୍ଗୀତର ତ ଅନେକ କ୍ଷେତ୍ର ରହିଛି, ଆଧୁନିକ ଅଛି, ଭଜନ ଅଛି, ତେବେ ଆପଣଙ୍କର ମନରେ ଏଇ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ଆଉ ଆଗ୍ରହ କେମିତି ସୃଷ୍ଟି ହେଲା?
1: ପ୍ରଥମେ ତ କହିବି, ମୋର ମାମୁଁ ସ୍ୱର୍ଗତ ସୁକାନ୍ତ ଦାସ, ସିଏ ସଙ୍ଗୀତ ମହାବିଦ୍ୟାଳୟରେ ପଢୁଥିଲେ। ସିଏ ଆସନ୍ତି ଯେତେବେଳେ ଆମ ଘରକୁ, ସେତେବେଳେ ମୋହନ ସାର୍ଙ୍କର ସେ ଷ୍ଟୁଡେଣ୍ଟ ଥିଲେ, ଗୋଟେ ଗୋଟେ ରାଗ ଆସି ଗାଇକି ଶୁଣାନ୍ତି।
0: ଆଜ୍ଞା,
1: ସେଟା ତ ନିଶ୍ଚିତ ଭାବରେ ଭଲ ଲାଗେ। ତାପରେ ଶାସ୍ତ୍ରୀୟ ସଙ୍ଗୀତ ହଉଛି ଗୋଟେ ଫଣ୍ଡାମେଣ୍ଟାଲ ଜିନିଷ, ତାକୁ ଯଦି ଆମେ ବିଧିବଦ୍ଧ ଭାବରେ ଶିକ୍ଷା କରିବା, ନିହାତି ଭାବରେ ଆମେ ସବୁ ଜିନିଷ, ଭଜନ ହଉ, ଜଣାଣ ହଉ, ଓଡ଼ିଶୀ ହଉ, ସବୁ ଗୀତକୁ ଗାଇପାରିବା।
0: ତେଣୁ
1: ଯେତେବେଳେ ଶୁଣିଲୁ ମାମୁଙ୍କ ଠାରୁ, ଯେତେବେଳେ ସେଇ ସାରେଗାମାପା ଅଳଙ୍କାର ମାମୁଁ କହିଲେ ସବୁବେଳେ ଏଇଟା ପ୍ରାକ୍ଟିସ୍ କରିବ, ତେଣୁ ସେଇଟା ଶୁଣିଲା ପରେ ଗୋଟେ ଆଗ୍ରହ ଆସିଲା, ଏବଂ କଲା ପରେ କାହିଁକି ମନକୁ ଗୋଟେ ଶାନ୍ତି ଲାଗେ। ତେଣୁ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆଗ୍ରହ ଆସିଲା ଏବଂ ବିଧିବଦ୍ଧ ଭାବରେ ମଧ୍ୟ ମୁଁ ଶିକ୍ଷା କଲି।
0: ତେବେ ଆପଣଙ୍କର ଗୁରୁ କିଏ ଥିଲେ?
1: ପ୍ରଥମେ ଶିଖୁଥିଲୁ ଆମେ ସୁକଦେବ ପତ୍ରୀ ପାଖରେ ଶିଖୁଥିଲୁ, ସେଠି କିଛି ଦିନ ଶିକ୍ଷା ଲାଭ କରେ ସ୍ୱର୍ଗତ ଗୟାଧର ସା, ତାଙ୍କ ପାଖରେ ବିଶାରଦ ପର୍ଯ୍ୟନ୍ତ ମୁଁ କମ୍ପ୍ଲିଟ୍ କରିଛି।
0: ଆଜ୍ଞା, ଶାସ୍ତ୍ରୀୟ ସଙ୍ଗୀତରେ ତ ଅନେକ ରାଗ ରାଗିଣୀ ରହିଛି, ଆପଣଙ୍କର ମନପସନ୍ଦର ରାଗ କୋଉଟି?
1: ମତେ ସବୁଠୁ ଭଲ ଲାଗେ ରାଗ ମାଲକୁସ୍। ଯୋଉମାନେ ଶାସ୍ତ୍ରୀୟ ସଙ୍ଗୀତ ଜାଣିଛନ୍ତି, ତା ଦେହରେ ଗା ଧା

0: ନି କୋମଳ ଲାଗେ, କାହିଁକି ଜାଣି ସେ ରାଗଟା ତ ମତେ ବହୁତ ଭଲ ଲାଗେ, ଆଉ ସେଟା ଗାଇଲେ କାହିଁ ମନରେ ଶାନ୍ତି ଲାଗେ। ତେଣୁ ମୁଁ ପ୍ରାୟ ଯୋଉଠି ଯିଏ ପଚାରିବ ଶାସ୍ତ୍ରୀୟ ସଙ୍ଗ ମୁଁ ଆଗ ମାଲକୋଷ୍ଠୀ ଗାଏ।
1: ଆଜ୍ଞା, ତେବେ ଆମକୁ ବି ସେଇ ରାଗରୁ ଦୁଇ ଧାଡ଼ି ଶୁଣେଇ ଦିଅନ୍ତୁ।

0: ଆପଣ ଶାସ୍ତ୍ରୀୟ ସଙ୍ଗୀତରେ ବିଶାରଦ କରିଥିଲେ ମଧ୍ୟ ଅନେକ ଭକ୍ତି ଗୀତ ଗାଇଛନ୍ତି, ସେ ବିଷୟରେ ଟିକେ କହିବେ କି?
1: ମୁଁ ଜଗନ୍ନାଥଙ୍କୁ ତ ଭଲ ପାଏ, ମୋର ଗୋଟେ କ୍ୟାସେଟ୍ ମୋହନ ବଂଶୀ, ସେଇ କ୍ୟାସେଟ୍ଟି ମୋର ଗୋଟେ ରିଲିଜ୍ ହେଇଥିଲା 2012 ମସିହାରେ, ଏବଂ ତାର ଗୀତ ଲେଖିଥିଲେ ଅଲେଖ ଚନ୍ଦ୍ର ବିଶ୍ୱା, ସେଥିରେ 6ଟି ଗୀତ ଥିଲା, ସେଇ 6ଟି ଗୀତ ଗାଇଥିଲି ମୁଁ, ଏବଂ କହିଥିଲି ମୁଁ ମାନେ ଠାକୁରଙ୍କ ଉପରେ ମୁଁ କେମିତି ସବୁକିଛି ଛାଡି ଦଉଛି, ଯାହା ସୁଖୀ ହେବି କି ଦୁଃଖୀ ହେବି ସବୁ ହଉଛି ତାଙ୍କର ବିଚାର, ତାରି ଉପରେ ସେ ସବୁ ଗୀତ 6ଟି ଯାକ ଗୀତ ଲେଖିଥିଲେ। ଆଉ ତାପରେ ବି ଏମିତି ୟୁଟ୍ୟୁବରେ ବି ମୁଁ ଅନେକ ଗୀତ ଗାଇଛି।
0: ସେଇ ଯୋଉ ପ୍ରଥମ ଗୀତଟି ଆମର ଶ୍ରୋତାବନ୍ଧୁଙ୍କୁ ଗାଇକି ଟିକେ ଶୁଣେଇବି କି?
1: ହଁ ହଁ ମୁଁ ଶୁଣଉଛି।

0: ତେବେ ଆପଣ ତ ୟୁଟ୍ୟୁବରେ ଗୀତ ଗାଇଛନ୍ତି, କ୍ୟାସେଟ୍ ମଧ୍ୟ କରିଛନ୍ତି, ତେବେ ମଞ୍ଚରେ କେବେ ପରିବେଷଣ କରିଛନ୍ତି?
1: ହଁ, ମଞ୍ଚରେ ବହୁତ ପରିବେଷଣ କରିଛି। ମୁଁ ବି ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଜଣେ ଆଜୀବନ ସଦସ୍ୟା। ପ୍ରତି ମାସରେ ବି ଆମର ପ୍ରୋଗ୍ରାମ ହୁଏ, ମୁଁ ସେଠିକି ସବୁ ମାସରେ ଯାଏ ଏବଂ ଗାଏ। କାହିଁକିନା ଜଗନ୍ନାଥଙ୍କ ପ୍ରତି ଗୋଟେ ଅଲଗା ପ୍ରକାର ଭାବନା ମୋର ଥାଏ, ଠାକୁରଙ୍କୁ ମୁଁ ବୋଧେ ଅଧିକ ଭଲ ପାଏ, ସେଥିପାଇଁ ମୋ ମନରେ ଆସେ। ତେଣୁ ଭଜନ ପରିବେଷଣ କଲେ ମୋତେ କାହିଁ ବହୁତ, ସେଦିନ ରାତିରେ ମୁଁ ବହୁତ ଶାନ୍ତି ପାଏ।
0: ଆଜ୍ଞା, ଯେତେବେଳେ ଆପଣ ବିବାହ କରିନଥିଲେ, ଆପଣଙ୍କ ପରିବାର ଏହି ସଙ୍ଗୀତକୁ ନେଇ ଆପଣଙ୍କୁ ଅନେକ ପ୍ରୋତ୍ସାହନ ଦେଇଛନ୍ତି, ଆଗକୁ ବଢ଼ିବାରେ ମଧ୍ୟ ସହାୟତା କରିଛନ୍ତି, ସହଯୋଗ କରିଛନ୍ତି। ତେବେ ବିବାହ ପରେ ଆପଣଙ୍କର ଶାଶୁଘର ଆପଣଙ୍କର ଏହି ସଙ୍ଗୀତର ଯାତ୍ରାକୁ କେତେ ସହଯୋଗ ଦେଇଛନ୍ତି?
1: ହଁ, ସହଯୋଗ କରିଛନ୍ତି, ଆଉ ମୋ ହଜବେଣ୍ଡ ବି ମତେ ବହୁତ ସପୋର୍ଟ କରିଛନ୍ତି। ନହେଲେ ମୁଁ ଆଜି ଯୋଉ ଯୋଉ ଗାଉଛି ସଙ୍ଗୀତ ବା ଯୋଉ ମଞ୍ଚକୁ ଯାଉଛି ପରିବେଷଣ କରିବା ପାଇଁ ସେଟା କରିପାରିନଥାନ୍ତି। ନିଶ୍ଚିତ ଭାବରେ ତାଙ୍କର ସପୋର୍ଟ ରହିଛି, ଆଉ ମୁଁ ଯୋଉଠି ବି ଯୋଉ ଷ୍ଟେଜ୍କୁ ଯାଏ, କୋଉ ଗୀତ ଗାଇବି, କ'ଣ ଭଜନ ହଉ ବା ଭଜନ ତ ବେସିକାଲି ବହୁତ ଗାଏ, ତଥାପି ଆଧୁନିକ ବି କେତେଟା ଜାଗାରେ ଗାଏ। ତେଣୁ ତାଙ୍କର ସପୋର୍ଟ ନଥିଲେ ମୁଁ ଆଜି ଆକାଶବାଣୀକି ବି ମୁଁ ହୁଏତ ବୋଧେ ଆସିପାରିନଥାନ୍ତି।
0: ତେବେ ଯଦି ଆପଣଙ୍କୁ ପଚରାଯାଏ ଆପଣଙ୍କର ପ୍ରେରଣା କିଏ, କ'ଣ କହିବେ?
1: ପ୍ରେରଣା ତ କହିବି ନନାବୁ, ମୋ ଜେଜେବାପା ବି।
0: ଆଜ୍ଞା,
1: ଏବେ କହିଲା ବେଳେ ମୁଁ ମନେ ପଡ଼ିଯାଉଛି, ଯେତେବେଳେ ମୁଁ ପିଲାଟିଏ ହେଇଥିଲି ମୋ ଜେଜେବାପାଙ୍କ ସାଙ୍ଗରେ ମୁଁ ପୁରୀ ଯାଏ, ଯେତେବେଳେ ମୋର ଛୁଟି ହୁଏ ସ୍କୁଲ।
0: ଆଜ୍ଞା,
1: ପୁରୀ ପାଖରେ ଗୋଟେ ରାମଦୟାଲ ପରିଷଦ ଅଛି ମଠ।
0: ଆଜ୍ଞା,
1: ସେଠି ଏମିତି ବସିବି, ବସି କହିବେ ଗୋଟେ ପ୍ରାର୍ଥନା ବୋଲ, ରାମଚରିତ ମାନସ ବୋଲ, ବୋଲିଲେ ସମସ୍ତେ ଆସିକି ଛୁଆଟି ଭଲ ଗାଉଛି। ତେଣୁ ଜେଜେବାପାଙ୍କ ଗୋଟେ ପ୍ରେରଣା ରହିଛି ନିହାତି ଭାବରେ। ଆଉ ଆଫ୍ଟର ମ୍ୟାରେଜ ମୋ ପିଲାମାନଙ୍କର ବି ସହଯୋଗ ରହିଛି, ହଜବ୍ୟାଣ୍ଡଙ୍କର ବି ସହଯୋଗ ରହିଛି।
0: ବର୍ତ୍ତମାନ ଆପଣଙ୍କ ପରିବାରରେ କିଏ ସବୁ ଅଛନ୍ତି?
1: ତ ହଜବ୍ୟାଣ୍ଡ ଆଉ ମୋ ଝିଅ ଗୋଟେ ଆଉ ପୁଅ ଗୋଟେ।
0: ଆଜ୍ଞା, ପିଲାମାନେ ମଧ୍ୟ ସଙ୍ଗୀତରେ ରୁଚି ରଖନ୍ତି?
1: ହଁ,
0: ପିଲାମାନେ ମଧ୍ୟ ଶିଖିଛନ୍ତି?
1: ହଁ, ଶିଖିଛନ୍ତି, ମୋ ପାଖରୁ ବି ଦି ଜଣ କିଛି ଶିଖିଛନ୍ତି। ମୋ ଝିଅ ବି ଭଲ ଗାଏ, ମୋ ପୁଅ ବି ଶାସ୍ତ୍ରୀୟ ସଙ୍ଗୀତ

0: ଶିଖଉଥିଲା ପରେ ସେ ତାବ୍ଲା ବି ଫୋର୍ଥ ଇୟର କମ୍ପ୍ଲିଟ୍ କରିଛି ମୁଁ ଯୋଉଠି ଗାଏ ଏଠି ଟିକେ ବିଷୟ ହେଲା ବା ଏଠି ସେମାନେ ଆଟ୍ଲିଷ୍ଟ ସେଇଟା
1: ଜାଣିଛନ୍ତି
0: ନିହାତି ଭାବେ
1: ତେବେ ବର୍ତ୍ତମାନ ସମୟରେ ପିଲାମାନଙ୍କ ଭିତରେ ଏଇ ଯୋଉ ଶାସ୍ତ୍ରୀୟ ସଙ୍ଗୀତକୁ ନେଇକରି କିଭଳି ଆଗ୍ରହ କିଭଳି ରୁଚି ରହିଛି ବୋଲି ଆପଣ ଭାବନ୍ତି
0: ହଁ ପିଲାମାନଙ୍କର ତ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ରହିଛି ଯୋଉମାନେ ଶାସ୍ତ୍ରୀୟ ସଙ୍ଗୀତକୁ ଭଲ ଭାବରେ ଜାଣିପାରୁଛନ୍ତି ଯୋଉ ବାପା ମା ମାନେ ଜାଣିଛନ୍ତି ଯେ ଶାସ୍ତ୍ରୀୟ ସଙ୍ଗୀତ ହେଉଛି ଫଣ୍ଡାମେଣ୍ଟାଲ ଜିନିଷ
1: ଆଜ୍ଞା କହିବାକୁ ଗଲେ ସଙ୍ଗୀତର ମୂଳଦୁଆ
0: କିନ୍ତୁ ଆଜିକାଲି କେତେ ପିଲା ଭାବୁଛନ୍ତି ନାଇଁ ଆମେ ଦିନେ ଦି ଦିନ ଗୀତ ଶିଖିଦେଇକି ଯାଇକି କୋଉଠି ପରିବେଷଣ କରିବୁ
1: ଆଜ୍ଞା
0: କିନ୍ତୁ ଯାହା ହେଲେ ସଙ୍ଗୀତ ପାଇଁ ଗୋଟେ ସାଧନା ନିହାତି ଆବଶ୍ୟକ କାରଣ ମୁଁ ମୋର ଏକ୍ସପିରିଏନ୍ସରୁ କହୁଛି ମୋ ପିଲାଦିନେ ମୋ ନନା ମୋ ବୋଉ ଉଠେଇକିରି ହାରମୋନିୟମ କାଢ଼ିଦେବେ ମୋ ନନା ନିଜେ ହାରମୋନିୟମ ଧରିବେ ଏବଂ ମୁଁ ତାନପୁରା ବାନ୍ଧିବି
1: ଆଜ୍ଞା
0: ତିନିଟାରୁ ଚାରିଟା ମୁଁ ପ୍ରାକ୍ଟିସ୍ କରିବି ଚାରିଟାରୁ ପାଞ୍ଚଟା ସାନ ଭଉଣୀ ପ୍ରାକ୍ଟିସ୍ କରିବ ମୋ ଭାଇନା ବି ତବଲା ବଜାନ୍ତି ତବଲାରେ ବିଶାରଦ କରିଛନ୍ତି ସିଏ ତାଙ୍କର ତବଲା ପ୍ରାକ୍ଟିସ୍ କରନ୍ତି ତେଣୁ ସେଇଟା ମୁଁ ଭାବୁଛି ମୋର ସେଇ ଦିନର ରିଆଜ ଆଜି ପର୍ଯ୍ୟନ୍ତ ମୋର କାମ ଦଉଛି ସଙ୍ଗୀତ ଏଇ ଦିନେ ଦି ଦିନର କଥା ନୁହଁ ତେଣୁ ତାକୁ ବିଧିବଦ୍ଧ ଭାବରେ ସାଧନା କରିବାକୁ ପଡିବ ସାଧନା କଲେ ହିଁ ଯାଇକି
1: ସିଦ୍ଧି ମିଳିବ ଆପଣ ତ କହିଲେ ଯେ ସଙ୍ଗୀତ ହଉ ବା ଯେକୌଣସି କଳା ହଉ ତା ପାଇଁ ସାଧନା ନିହାତି ଜରୁରୀ ତେବେ ଆପଣ ଦେଖୁଥିବେ ଆଜିକାଲି ଅନେକ ବାପା ମା ଅଛନ୍ତି ବା ପିଲା ଅଛନ୍ତି ଯେଉଁମାନେ କି ସଙ୍ଗୀତ ଶିଖୁ ଶିଖୁ ଚାହୁଁଛନ୍ତି ମଞ୍ଚରେ ପରିବେଷଣ କରିବା ପାଇଁ କି ଏଇ ଯୋଉ ଚିନ୍ତାଧାରା ଆକୁ ନେଇ ଆପଣଙ୍କର କଣ ମତ ରହିଛି
0: ମୁଁ କହିଲି ନା ବାପା ମା ମାନେ ନିଜେ ଜାଣିବା ଦରକାର
1: ଆଜ୍ଞା
0: ଯେ ସଙ୍ଗୀତ ଗୋଟେ ସାଧନାର ଜିନିଷ କାରଣ ଆଜି ପର୍ଯ୍ୟନ୍ତ ବି ମୁଁ ଅନୁଭୂତିରେ କହୁଛି ମୁଁ ଯୋଉଠି ବି ଗୋଟେ ରାତିରେ ଗାଇବାରକୁ ଥିବ ମୁଁ ସେ ଗୀତଟାକୁ 10 ଥର ଦେଖୁଥିବି ଏଇଟା କୋଉଠି କୋଉ ନୋଟ୍ଟା ଲାଗୁଛି ଏଇଟା ମଧ୍ୟ ସପ୍ତକରେ ଅଛି କି ଏଇଟା ତାର ସପ୍ତକରେ ଅଛି କି ଏଇଟା ମନ୍ଦ୍ର ସପ୍ତକରେ ଅଛି ସେଗୁଡା ସବୁ ଦେଖିକିରି ନିହାତି ଭାବରେ ଗାଇବାକୁ ତେଣୁ ବାପା ମା ମାନେ ବି ପିଲାମାନଙ୍କୁ ଏଇଟାକୁ ଗୋଟେ ଶିକ୍ଷା ଦେବା ଦରକାର ଆଉ ଯଦି ସେମାନେ ଇଚ୍ଛା କରୁଛନ୍ତି ତାଙ୍କ ପିଲାମାନେ ଭଲ ଜଣେ କଣ୍ଠଶିଳ୍ପୀ ହେବା ପାଇଁ ସେମାନେ ଏଇ ଶାସ୍ତ୍ରୀୟ ସଙ୍ଗୀତକୁ ବିଧିବଦ୍ଧ ଭାବରେ ଶିକ୍ଷା ଦିଅନ୍ତୁ ଏବଂ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ ସବୁଦିନ ରିଆଜ କରିବେ ଆଟ୍ଲିଷ୍ଟ ଅଳଙ୍କାର
1: ତେବେ ଆପଣ ତ ଜଣେ ଗୃହିଣୀ ତା ଛଡା ଜଣେ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଏଇସବୁ ଭିତରେ ଆପଣଙ୍କୁ ଯେତେବେଳେ ଟିକେ ଅବସର ସମୟ ମିଳେ ଆପଣ ସେଇ ଅବସର ସମୟ କେମିତି ବିତେଇବାକୁ ପସନ୍ଦ କରନ୍ତି
0: ମୁଁ ଯେତେବେଳେ ଟିକେ କାମ ସାରିଲେ ମୁଁ ଟିକେ ଦେଖିବି ଏଇ ଗୀତଟା କେମିତି ହେଇଛି ଏଇଟା ଟିକେ ସେଦିନ ଗାଇବାର ଅଛି ଆଉ ଏଇଟାକୁ ଟିକେ ପ୍ରାକ୍ଟିସ୍ କରିବି ବା ଏଇଟା କୋଉ ରାଗରେ ଅଛି ଦେଖିବି ପ୍ରାୟ ମୋର ଯେତିକି ସମୟ ମିଳେ ମୁଁ ଏଇଥିରେ ହିଁ ମୋର ସମୟ କାଟିଦିଏ ଆଜିକାଲି ତ ସବୁ ସୋସିଆଲ ମିଡିଆ ହେଇଗଲାଣି ତେଣୁ ଯାହା ଆମେ ଯୋଉ ଗୀତଟା ଇଚ୍ଛା କରିବା କି ନାହିଁ ଏଇ ଗୀତଟା ଟିକେ ଶୁଣିବା ତେଣୁ ୟୁଟ୍ୟୁବ୍ ଲଗେଇକି ମୋର ସବୁ ଗୀତ କୋଉଠି କ'ଣ ଯଦି ଅଛି ଶୁଣିବାର ବା କୋଉ ରାଗଟା ଟିକେ ଜାଣିବାର ଅଛି ତେଣୁ ମୋର ସବୁବେଳେ ମନଟା ହିଁ ସେଇଥିରେ
1: ଆଜ୍ଞା
0: ତେଣୁ ମୋର ଟିକେ ଅବସର ମିଳିଲେ ମୁଁ ଗୀତ ଦେଖେ ନହେଲେ ଟିକେ ରେଡିଓ ଶୁଣେ ନାରୀ ମହଳ ତ ନିହାତି ଭାବରେ ଶୁଣେ ସବୁଦିନ ଆଉ ଅଲଗା କାର୍ଯ୍ୟକ୍ରମ ବି ଶୁଣେ
1: ତେବେ ଆପଣ ସବୁବେଳେ ସଙ୍ଗୀତ ମନସ୍କ ଆଉ କୋଉ କଣ୍ଠଶିଳ୍ପୀଙ୍କର ଗୀତ ଆପଣଙ୍କୁ ବହୁତ ଭଲ ଲାଗେ
0: ପୁରୁଣା ଗୀତ ସବୁ ଓଡ଼ିଆ ଗୀତ ସବୁ ସେଟା ସବୁ ଏଭରଗ୍ରୀନ
1: କାରଣ
0: ଆଜିକାଲି ସେଇଭଳିଆ ଗୀତ ତାର ସମକକ୍ଷ ହେଇପାରୁନି ମତେ ତ ବହୁତ ଆମର ସୁମନ କଲ୍ୟାଣପୁର ବା ବାଣୀ ଜୟରାମ ଲତା ମଙ୍ଗେସକର ଯୋଉମାନେ ସବୁ ଗାଇଛନ୍ତି ଫିଲ୍ମ ଗୀତ ବହୁତ ଭଲ ଲାଗେ ଆଉ ମତେ କିନ୍ତୁ ବେଶୀ ଭଲ ଲାଗେ ତୃପ୍ତି ଦାସଙ୍କର ମୁଁ ତୁମ ବଧୁ ନୁହେଁ ବନ୍ଧୁ ସେଇଠୁ ଉପଦେଶ ଶୁଣୁଛି

0: ଆପଣ ତ ଗୀତ ଗାଉଛନ୍ତି, ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ପରିବେଷଣ କରୁଛନ୍ତି, ଏହା ଛଡା ଆପଣ ଆଉ କଣ ସବୁ ଗାଇବାକୁ ପସନ୍ଦ କରନ୍ତି ବା ଗାଆନ୍ତି?
1: ମୁଁ ମୁଖ୍ୟତଃ ଶ୍ଳୋକ ଏବଂ ଶ୍ରୀରାମଚରିତ ମାନସ ଗାଏ। ସେତେବେଳେ ଯୋଉଠି ରାମଚରିତ ମାନସ ସୁନ୍ଦରକାଣ୍ଡ ପାଠ କରାଯାଏ ସେଠିକି ଆମେ ଗଲେ ଆମକୁ ଭାରି ଖୁସି ଲାଗେ, କାହିଁକିନା ସେତେବେଳେ ବ୍ରଜବନ୍ଧୁ ପାଣି ଜଣେ ଥିଲେ, ସେ ସୁନ୍ଦରକାଣ୍ଡ ପଢ଼ନ୍ତି ଏବଂ ଆମେ ଶୁଣୁ, ଆଉ ଆମ ଗାଇବା ଶୁଣିକି ବି ସମସ୍ତେ ଖୁସି ହୁଅନ୍ତି। ଆମ ଘର ପାଖରେ ଥିଲା ପଞ୍ଚମୁଖୀ ହନୁମାନ ମନ୍ଦିର, ଗୋଟେ ସେଇ ହନୁମାନ ମନ୍ଦିରରେ ଯେତେବେଳେ ହୁଏ ରାମଚରିତ ମାନସ ଆମେ ସେତେବେଳେ ଯାଉ ଏବଂ ବହୁତ ଖୁସି ଲାଗେ ଆମକୁ।
0: ଆପଣଙ୍କର ଜୀବନକୁ ନେଇ, ସଙ୍ଗୀତକୁ ନେଇ ଆଗକୁ କଣ ସବୁ ଯୋଜନା ରହିଛି?
1: ମୋର ଇଚ୍ଛା ଯେ ମୁଁ ଏମିତି ସଙ୍ଗୀତ ଗାଉଥାଏ, ଯେମିତି କହନ୍ତି ମ୍ୟୁଜିକ୍ ଇଜ୍ ମାଇ ଲାଇଫ୍, ତେଣୁ ସଙ୍ଗୀତ ପ୍ରତି ଏମିତି ଆଜୀବନ ମୋର ଆଗ୍ରହ ଜାରି ରହୁ ଏବଂ ମୋର ପ୍ରଚେଷ୍ଟା ଜାରି ରହୁ।
0: ତେବେ ଶେଷରେ ଆମର ଶ୍ରୋତାମାନଙ୍କୁ କଣ କହିବାକୁ ଚାହିଁବେ?
1: ମୁଁ ଶ୍ରୋତାମାନଙ୍କୁ କହିବି ଯେ ବର୍ତ୍ତମାନର ଆଧୁନିକ ଯୁଗ ବା ଇଣ୍ଟରନେଟ୍ ଯୁଗ ତ ଏଇଟା ବୋଲି ଆମେ କହୁଛେ, ସେଥିରେ ତ ପିଲାମାନେ ହଉ ବା ଆମେମାନେ ବି ହଉ ସୋସିଆଲ ମିଡିଆରେ ଆମର ସମୟ ଅତିବାହିତ ହେଇଯାଉଛି। ସେଥିପାଇଁ କି କଣ ହଉଛି ନା ସବୁବେଳେ ମନରେ ଅସ୍ଥିରତା ବଢୁଛି, ସେଥିପାଇଁ ମ୍ୟୁଜିକ୍ ଇଜ୍ ଦ ବେଷ୍ଟ ୱେ ଟୁ ଆଭଏଡ୍ ଡିଷ୍ଟ୍ରାକ୍ସନ। ସଙ୍ଗୀତ ଆମେ ଯଦି ଗାଇବା ବା ସଙ୍ଗୀତ ଶୁଣିବା ସେଥିରେ କଣ ହବ ନା ଆମର ମନଟା ଶାନ୍ତ ରହିବ ଏବଂ ଏକାଗ୍ରତା ଆମର ବଢିବ। ଆଗକାଳରେ ସଙ୍ଗୀତ ଯୋଗୁଁ ସବୁ ପଶୁପକ୍ଷୀ ମଧ୍ୟ ବସ ହେଇଯାଉଥିଲେ, ତେଣୁ ସଙ୍ଗୀତ ଶୁଣିଲା ମାତ୍ରକେ ଆମର ମନ ସ୍ଥିର ରହିବ, ଆମର ଶରୀର ସୁସ୍ଥ ରହିବ, ସେ ଶୁଣିବା ହେଉ ବା ଗାଇବା ହେଉ, ମୁଁ କହିବି ଏଟା ଗୋଟେ ପ୍ରକାରର ଯୋଗ। ତେଣୁ କିଛି ଅବସର ସମୟ ମିଳିଲେ ସଙ୍ଗୀତ ଶୁଣନ୍ତୁ ଏବଂ ଭଗବାନଙ୍କ ପ୍ରତି ଧ୍ୟାନ ରଖନ୍ତୁ।
0: ଖୁବ୍ ସୁନ୍ଦର, ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ। ଆପଣଙ୍କର ସଙ୍ଗୀତ ଜୀବନକୁ ନେଇ ଅନେକ ଅଭିଜ୍ଞତା ଅନୁଭୂତି ଆମ ସାଙ୍ଗରେ ବାଣ୍ଟିଲେ, ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଶୁଣିଲେ ସରିତା ଆଚାର୍ଯ୍ୟଙ୍କ ସହ କଥାବାର୍ତ୍ତା। ଏକଥା ସତ ଯେ କଳାର ଆଶୀର୍ବାଦ ସମସ୍ତଙ୍କୁ ମିଳିନଥାଏ, ତେବେ ନିଜ କ୍ଷେତ୍ରରେ ଉତ୍କର୍ଷରେ ପହଞ୍ଚିବାକୁ ହେଲେ ଦରକାର ନିରନ୍ତର ସାଧନା। ପୃଥିବୀ ତାର ଭଣ୍ଡାରରେ ଆମର ଆବଶ୍ୟକତା ପୂରଣ ପାଇଁ ଅନେକ ଜିନିଷ ସାଇତି ରଖିଛି, ହେଲେ ଆମେ ଭୁଲିଯିବା ଉଚିତ ନୁହେଁ ଯେ ଏସବୁ ଅସରନ୍ତି ନୁହେଁ। ମାଟି, ପାଣି, ପବନ ଭଳି ଆମର ଦରକାରରେ ଲାଗୁଥିବା ବିଭିନ୍ନ ପ୍ରକାର ଶକ୍ତିର ସ୍ରୋତ ସେଥିମଧ୍ୟରୁ ଅନ୍ୟତମ। କୁହାଯାଏ ବସି ଖାଇଲେ ନଈବାଲି ସରେ, ଆଉ ଆମେ କୋଇଲା, ପ୍ରାକୃତିକ ଗ୍ୟାସ୍ ଏବଂ ତୈଳକୁ ଯେଉଁଭଳି ଭାବରେ ନିର୍ବିଚାରରେ ବ୍ୟବହାର କରୁଛୁ ତା ଦିନେ ନା ଦିନେ ସରିଯିବ, କିନ୍ତୁ ସେସବୁକୁ ବୁଝି ବିଚାରି ଖର୍ଚ୍ଚ କରିବା ସହିତ ତାକୁ ସଞ୍ଚୟ କରିବା ପାଇଁ ଚେଷ୍ଟା କରିବା ଦରକାର। ଏଇ ଯେମିତି ଦରକାର ନଥିଲେ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବା, ଲାଇଟ୍ ଫ୍ୟାନ୍କୁ ଦରକାର ନଥିଲେ ବନ୍ଦ କରିବା, ଲୁଗା ସଫା କରିବା ପାଇଁ, ଘର ଝାଡ଼ିବା ପାଇଁ ସବୁବେଳେ ବିଦ୍ୟୁତ୍ ଚାଳିତ ଉପକରଣ ବ୍ୟବହାର ନ କରି ବେଳେବେଳେ ସେସବୁ କାମକୁ ନିଜ ହାତରେ କରିବାକୁ ଚେଷ୍ଟା କରିବା, ପାଣିର ଅପଚୟ କରିବା ନାହିଁ। ଗ୍ୟାସ୍ ଚୁଲା ବ୍ୟବହାର କରୁଥିଲେ ରନ୍ଧନ ଗ୍ୟାସ୍ କିଭଳି ସଞ୍ଚୟ କରାଯାଇପାରିବ ସେ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଖାଦ୍ୟ ରାନ୍ଧିବା ପୂର୍ବରୁ ରୋଷେଇ ସାମଗ୍ରୀଗୁଡ଼ିକୁ ହାତ ପାଖରେ ସଜାଡ଼ି ରଖିବା, ଚାଉଳ, ଡାଲି କିମ୍ବା ଡାଲି ଜାତୀୟ ଜିନିଷ ଯାହା ତିଆରି ହେବା ପାଇଁ ସମୟ ଲାଗିଥାଏ ସେସବୁକୁ କିଛି ସମୟ ଭିଜାଇ ଦେଇ ତାପରେ ରାନ୍ଧିବା। ଖାଦ୍ୟ ରାନ୍ଧିଲା ବେଳେ ଖାଦ୍ୟକୁ ଘୋଡ଼େଇ ରାନ୍ଧିଲେ ତାହା ଶୀଘ୍ର

ତିଆରି ହୋଇଯିବ। ହଁ, ଆଉ ଗୋଟିଏ କଥା, ଆମେ ଅନେକ ସମୟରେ ଛୋଟିଆ ଛୋଟିଆ କାମ ପାଇଁ ଦୁଇଚକିଆ କିମ୍ବା ଚାରିଚକିଆ ଯାନ ବ୍ୟବହାର କରୁଛୁ। ସେମିତି ନ କରି ଯଦି ଆମେ ଅଳ୍ପ ବାଟ ପାଇଁ ସାଇକେଲ ବ୍ୟବହାର କରିବା କିମ୍ବା ପାଦରେ ଚାଲି ଚାଲି ଯିବା, ତେବେ ଆମେ ସୁସ୍ଥ ରହିବା ସହିତ ପରିବେଶ ପ୍ରଦୂଷଣକୁ ମଧ୍ୟ କିଛି ମାତ୍ରାରେ କମ୍ କରିପାରିବା। ତା ସହିତ ବିଭିନ୍ନ ପ୍ରକାର ଗାଡ଼ି ପାଇଁ ଦରକାର ହେଉଥିବା ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚକୁ ମଧ୍ୟ କମ୍ କରିପାରିବା। ହଁ, ଏମିତି କିଛି ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ରଖିଲେ ଆମେ ଅଳ୍ପ ହେଉ ପଛେ କିଛି ଶକ୍ତି ସଞ୍ଚୟ କରିପାରିବା। ଏହାଛଡ଼ା ଆମେ ଚାହିଁଲେ ଅକ୍ଷୟ ଶକ୍ତିକୁ ବିକଳ୍ପ ମାଧ୍ୟମ ଭାବେ ମଧ୍ୟ ଗ୍ରହଣ କରିପାରିବା। କହିବାର କଥା ହେଲା, ସୌରଶକ୍ତି ଏବଂ ପବନ ଶକ୍ତିକୁ ଆମେ ନିତ୍ୟ ବ୍ୟବହାରରେ ଆଣିପାରିଲେ ମଧ୍ୟ କିଛିଟା ଶକ୍ତି ସଞ୍ଚୟ ହୋଇପାରିବ। ଏମିତି କିଛି ପଦକ୍ଷେପ ଦ୍ୱାରା ଆମେ ଖୁସିରେ ରହିବା ସହିତ ଆମର ଆଗାମୀ ପିଢ଼ିର ଜୀବନ ମଧ୍ୟ ସୁନ୍ଦର ହୋଇପାରିବ। ଦିନକୁ ଦିନ ଜନସଂଖ୍ୟା ଯେମିତି ବଢ଼ିବାରେ ଲାଗିଛି, ତା ସହିତ ତାଳ ଦେଇ ସହର, ବଜାର, କଳକାରଖାନା, ଯାନବାହନ ମଧ୍ୟ ବଢ଼ି ଚାଲିଛି। ଆଉ ଏସବୁ ପାଇଁ ପ୍ରତ୍ୟକ୍ଷ ଭାବେ ହେଉ ଅବା ପରୋକ୍ଷ ଭାବେ ଆମ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଯଦି ଏମିତି କ୍ରମାଗତ ଅବସ୍ଥା ଲାଗି ରହିବ, ତେବେ ଆମର ବଞ୍ଚିବା କଷ୍ଟକର ହୋଇପଡ଼ିବ। ତେବେ ଏଥିରୁ ରକ୍ଷା ପାଇବାର ଉପାୟ କ'ଣ? ନାହିଁ, ଉପାୟ ଅଛି। ଦେଖିବାକୁ ଗଲେ ପରିବେଶର ସୁରକ୍ଷା ସ୍ୱଚ୍ଛତା ଆମ ଉପରେ ହିଁ ନିର୍ଭର କରୁଛି। ଆଉ ଏଥିପାଇଁ ଆମେ ସଠିକ୍ ଭାବରେ ବର୍ଜ୍ୟବସ୍ତୁର ପରିଚାଳନା କରିବା, ପ୍ଲାଷ୍ଟିକ୍ର ବ୍ୟବହାର କରିବା ନାହିଁ, ଖୋଲାରେ ମଳତ୍ୟାଗ କରିବା ନାହିଁ, ଅଳିଆ ଆବର୍ଜନାକୁ ଏଣେତେଣେ ଫୋପାଡ଼ିବା ନାହିଁ, ନାଳ ନର୍ଦ୍ଦମାରେ ଅଳିଆ ପକାଇ ସେଗୁଡ଼ିକର ବାଟ ବନ୍ଦ କରିବା ନାହିଁ। ଯଦି ଆମେ ଏସବୁ ନିୟମିତ ଭାବରେ କରିବା, ତେବେ ସମୟକ୍ରମେ ଆମ ପରିବେଶ ନିଶ୍ଚିତ ଭାବରେ ସ୍ୱଚ୍ଛ ହୋଇପାରିବ, ଏଥିରେ ସନ୍ଦେହ ନାହିଁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।

0: ଶ୍ରୀଶୈଳ ନାରୀ ମୋହର କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ନିର୍ମାଲ୍ୟ ଓଝା, ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ।
1: ଜିଏସ୍ଟି କାଉନ୍ସିଲ୍ ନିଜର 56ତମ ବୈଠକରେ ହେଲ୍ଥ କେୟାର ଦ୍ରବ୍ୟକୁ ଶସ୍ତା କରିବା ଦ୍ୱାରା ଆମ ଦେଶର ବୃହତ୍ ଜନସଂଖ୍ୟାକୁ ଏକ ଆଶ୍ୱାସନା ମିଳିଛି। ଭାରତର ମଧୁମେହ ରୋଗୀଙ୍କ ପାଇଁ ଦୈନିକ ଜରୁରୀ ଗ୍ଲୁକୋମିଟର ଏବଂ ଷ୍ଟ୍ରିପ୍ସ ଉପରେ ଜିଏସ୍ଟିର ଦର ହ୍ରାସ କରିଦିଆଯାଇଛି। ଡାକ୍ତରୀ ଚଷମା ଉପରେ ମଧ୍ୟ ଜିଏସ୍ଟି ହ୍ରାସ କରାଯାଇଛି। ବ୍ରେଷ୍ଟ କ୍ୟାନ୍ସର ସହିତ ଆସ୍ଥମାର ଉନ୍ନତ ଚିକିତ୍ସା ପାଇଁ କେତେକ ଦରକାରୀ ଔଷଧ, ଥର୍ମୋମିଟର, ଡାଇଗ୍ନୋଷ୍ଟିକ୍ କିଟ୍ସ ଉପରେ ବି ଟ୍ୟାକ୍ସର ଦର ହ୍ରାସ କରାଯାଇଛି।
0: ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ ଯୋଗେ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘରେ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ କଟକ ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ଭୋଟ

ରାଜନୀତିରେ ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। 190 ଆସନରେ ବିଜେପି ଆଗୁଆ, 95 ତୃଣମୂଳ କଂଗ୍ରେସ। ଆସାମରେ ବିଜେପି 80 ଆସନରେ ଆଗୁଆ ଏବଂ ତାମିଲନାଡୁରେ 110 ଆସନରେ ଆଗରେ ରହିଛି ଟିଭିକେ। କେରଳରେ ୟୁଡିଏଫ୍ ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ୍, ଆସାମ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ 8:00 ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବା ପରେ ଇଭିଏମ୍ ଗଣତି ଜାରି ରହିଛି। ଏଥିସହିତ 5 ରାଜ୍ୟର 7 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ଭୋଟ ଗଣତି ଜାରି ରହିଛି। ପଶ୍ଚିମବଙ୍ଗରେ ବିଜେପି ବିଜୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି। 294 ଆସନ ମଧ୍ୟରୁ 293 ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ବିଜେପି 190 ଆସନରେ ଆଗୁଆ ଥିବାବେଳେ ତୃଣମୂଳ କଂଗ୍ରେସ 95, ସିପିଏମ୍ ଗୋଟିଏ ଏବଂ ଅନ୍ୟ ଦଳଗୁଡ଼ିକ 4 ଆସନରେ ଆଗରେ ଅଛନ୍ତି। 15 କ୍ଷମତାରେ ରହିବା ପରେ ତୃଣମୂଳ କଂଗ୍ରେସ ପରାଜୟ ଆଡ଼କୁ ଅଗ୍ରସର ହେଉଛି। ସେଠାରେ ସରକାର ଗଠନ ପାଇଁ 148 ଆସନର ଆବଶ୍ୟକତା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଭବାନୀପୁର ଆସନରେ ବିଜେପି ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆଗରେ ରହିଥିବା ବେଳେ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀ ଆଗରେ ଅଛନ୍ତି। ଆସନସୋଲ ଦକ୍ଷିଣ ଆସନରେ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପଲ ଟିଏମ୍ସିର ତାପସ ବାନାର୍ଜୀଙ୍କଠାରୁ ଆଗରେ ରହିଥିବାବେଳେ ଯାଦବପୁରରେ ବିଜେପି ପ୍ରାର୍ଥୀ ସର୍ବରୀ ମୁଖାର୍ଜୀ ଟିଏମ୍ସି ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି। ଆର୍ଜିକର ଘଟଣାର ପୀଡ଼ିତାଙ୍କ ମାତା ତଥା ବିଜେପି ପ୍ରାର୍ଥୀ ରତ୍ନା ଦେବନାଥ ପାଣିହାଟ ଆସନରୁ ଆଗରେ ଅଛନ୍ତି। ଆମ ଜନତା ଉନ୍ନୟନ ପାର୍ଟି ମୁଖ୍ୟ ହ୍ୟୁମାୟୁନ୍ କବୀର ନୱାଡ଼ା ଆସନରେ ଟିଏମ୍ସି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି। ପଶ୍ଚିମବଙ୍ଗରେ 2 ପର୍ଯ୍ୟାୟରେ ଗତମାସ 23 152 ଏବଂ 29 ତାରିଖରେ 142 ଆସନରେ ମତଦାନ ହୋଇଥିଲା। ମାଗ୍ରାହାଟ ପଶ୍ଚିମର 11 ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ଅଞ୍ଚଳର 4 ଆସନରେ ଗତ 2 ତାରିଖରେ ପୁନଃ ମତଦାନ ହୋଇଥିବାବେଳେ ଫାଲ୍ଟା ବିଧାନସଭା ଆସନ ପାଇଁ ପୁଣିଥରେ ଚଳିତ ମାସ 21 ତାରିଖରେ ଭୋଟ୍ ଗ୍ରହଣ କରାଯାଇ 24 ତାରିଖରେ ଭୋଟ୍ ଗଣତି ହେବ। ଚଳିତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ 291 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ବିଜେପି ସମସ୍ତ 294 ଆସନ ଏବଂ କଂଗ୍ରେସ 292 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 2021 ନିର୍ବାଚନରେ ତୃଣମୂଳ କଂଗ୍ରେସ 215 ଆସନରେ ବିଜୟୀ ହୋଇଥିବାବେଳେ ବିଜେପିକୁ 77 ଆସନ ମିଳିଥିଲା। ତାମିଲନାଡୁରେ 62 କେନ୍ଦ୍ରରେ ଭୋଟ୍ ଗଣତି ଜାରି ରହିଛି। 234 ଆସନରେ ଫଳାଫଳ ଆସିବା ଆରମ୍ଭ ହୋଇଥିବାବେଳେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ନେତୃତ୍ୱାଧୀନ ତାମିଲଗା ଭେଟ୍ରି କଡ଼ଗମ୍ ଟିଭିକେ ଦଳ 110 ଆସନରେ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଶାସକ ଡିଏମ୍କେ 49 ଆସନରେ ଆଗୁଆ ଥିବାବେଳେ ଏଆଇଏଡିଏମ୍କେ 56 ଆସନରେ ଆଗରେ ରହିଛି। ପିଏମ୍କେ 5, କଂଗ୍ରେସ 4 ଏବଂ ବିଜେପି 1 ଆସନରେ ଆଗରେ ଅଛନ୍ତି। ଚଳିତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍, ଏଆଇଏଡିଏମ୍କେ ସନ୍ଥନା କ୍ରିଷ୍ଣନ୍, ଟିଭିକେର ଭିଏସ୍ ବାସୁ, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ପ୍ରମୁଖ ରହିଛନ୍ତି। ଆସାମରେ 126 ଆସନ ପାଇଁ ଭୋଟ୍ ଗଣତି ସୁରୁଖୁରୁରେ ଚାଲିଥିବାବେଳେ 126 ଆସନର ଫଳାଫଳ ଆସିବାରେ ଲାଗିଛି। ବିଜେପି 80 ଆସନରେ ଆଗରେ ରହିଥିବାବେଳେ ଆସାମ ଗଣପରିଷଦ 9 ଏବଂ କଂଗ୍ରେସ 24 ଆସନରେ ଆଗରେ ରହିଛନ୍ତି। ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଆସନରେ ଆଗରେ ରହିଛି। ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିକଟତମ କଂଗ୍ରେସ ପ୍ରାର୍ଥୀ ବିଦିଶା ଲିଓଙ୍କଠାରୁ 7,000 ଅଧିକ ଭୋଟ୍ରେ ଆଗରେ ଅଛନ୍ତି। ଜାଲୁକବାରୀ ବିଧାନସଭା ଆସନରୁ 6ଷ୍ଠ ଥର ପାଇଁ ହିମନ୍ତ ବିଶ୍ୱଶର୍ମା ନିର୍ବାଚନ ଲଢୁଛନ୍ତି। ଆସାମ କଂଗ୍ରେସ ଅଧ୍ୟକ୍ଷ ଗୌରବ ଗୋଗୋଇ ଜୋରହାଟ ଆସନରେ ବିଜେପି ପ୍ରାର୍ଥୀ ହିତେନ୍ଦ୍ରନାଥ ଗୋସ୍ୱାମୀଙ୍କଠାରୁ ପଛରେ ଅଛନ୍ତି। ବିଜେପି ନେତୃତ୍ୱାଧୀନ ଆସାମ ସରକାରର ଅନେକ ମନ୍ତ୍ରୀ ଆଗରେ ରହିଥିବା ଜଣାପଡ଼ିଛି। କେରଳରେ ଭୋଟ୍ ଗଣତି ଜାରି ରହିଥିବାବେଳେ କଂଗ୍ରେସ 3 ଆସନରେ ବିଜୟ ଲାଭ କରିଛି, 68 ଆସନରେ ଆଗରେ ରହିଛି। ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍ 22 ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି। ଶାସକ ସିପିଆଇଏମ୍ 1 ଆସନରେ ବିଜୟ ଲାଭ କରିଥିବାବେଳେ 26 ଆସନରେ ଆଗରେ ରହିଛି। ସିପିଆଇ 9, କେରଳ କଂଗ୍ରେସ 7 ଓ ବିଜେପି 2 ଆସନରେ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ନେତା ପିନରାଇ ବିଜୟନ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପଛରେ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ କଂଗ୍ରେସ ପ୍ରାର୍ଥୀ ରୋନି କେ ବେବିଙ୍କଠାରୁ ପଛରେ ଅଛନ୍ତି। ପୁଡୁଚେରୀରେ 30 ବିଧାନସଭା ଆସନରେ 6 କେନ୍ଦ୍ରରେ ମତଗଣନା ଚାଲିଛି। 30 ଆସନ ମଧ୍ୟରୁ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ 5 ଆସନରେ ବିଜୟ ଲାଭ କରିଥିବାବେଳେ 4 ଆସନରେ ଆଗରେ ରହିଛି। ବିଜେପି 1 ଆସନରେ ବିଜୟ ଲାଭ କରିଥିବାବେଳେ 1 ଆଗୁଆ ଏବଂ କଂଗ୍ରେସ 1 ଆସନରେ ବିଜୟ ଲାଭ କରିଛି। ଏଆଇଏଡିଏମ୍କେ ଏବଂ ଡିଏମ୍କେ 1 ଲେଖାଏଁ ଆସନରେ ବିଜୟ ହାସଲ କରିଥିବାବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ଏହି ନିର୍ବାଚନରେ 294 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ଭିପି ରାମଲିଙ୍ଗମ୍, ଗୃହମନ୍ତ୍ରୀ ଏ ନବଶିବାୟମ୍, ବାଚସ୍କତି ଆର୍ ସେଲଭମ୍ ଏବଂ

0: ଦଳ ନେତା ଆର୍ ଶିବା ଅଛନ୍ତି। ପାଞ୍ଚଟି ରାଜ୍ୟର ସାତଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ପାଇଁ ମଧ୍ୟ ଭୋଟ୍ ଗଣନା ଜାରି ରହିଛି। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ଦୁଇଟି ଲେଖାଏଁ ଓ ଗୁଜରାଟ, ତ୍ରିପୁରା ଏବଂ ନାଗାଲାଣ୍ଡର ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହୋଇଥିଲା। ସର୍ବଶେଷ ଫଳାଫଳ ଅନୁଯାୟୀ ବିଜେପି ଦୁଇଟି ଆସନରେ ବିଜୟ ଲାଭ କରିଥିବା ବେଳେ ତିନୋଟି ଆସନରେ ଆଗରେ ରହିଛି। କଂଗ୍ରେସ ଏବଂ ଏନ୍ସିପି ଗୋଟିଏ ଲେଖାଏଁ ଆସନରେ ଆଗରେ ଅଛନ୍ତି। ତ୍ରିପୁରାର ଧର୍ମନଗର ଆସନରେ ବିଜେପି ପ୍ରାର୍ଥୀ ଜହର ଚକ୍ରବର୍ତ୍ତୀ ସିପିଆଇଏମ୍ର ଅମିତାଭ ଦତ୍ତଙ୍କୁ 18,290 ଖଣ୍ଡ ଭୋଟ୍ରେ ପରାସ୍ତ କରିଥିବା ବେଳେ ନାଗାଲାଣ୍ଡର କୋରିଡାଙ୍ଗ ଆସନରେ ବିଜେପିର ଦାଉଚି ରିନ୍ସେନ୍ ନିକଟତମ ସ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀ ତୋଷି କାବାଙ୍କୁ 3,000 ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି। କର୍ଣ୍ଣାଟକର ଦେବନାଗର ଦକ୍ଷିଣ ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଥିବା ବେଳେ ବାଗଲକୋଟ ଆସନରେ କଂଗ୍ରେସ ପ୍ରାର୍ଥୀ 17,000 ଅଧିକ ଭୋଟ୍ରେ ଆଗରେ ଅଛନ୍ତି। ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ପ୍ରାର୍ଥୀ ସୁନେତ୍ରା ଅଜିତ ପାୱାର ବାରାମତୀ ଆସନରୁ 78,000 ଅଧିକ ଭୋଟ୍ରେ ଆଗରେ ଥିବାବେଳେ ରାହୁରି ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ଗୁଜରାଟର ଉମ୍ରେଥ ଆସନରେ ବିଜେପି ପ୍ରାର୍ଥୀ 29,000 ଅଧିକ ଭୋଟ୍ରେ ଆଗରେ ରହିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହେଉଛି। ଅଗ୍ନି ନିରାପତ୍ତା ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ସପ୍ତାହ ପାଳନ କରାଯିବ। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଅଗ୍ନି ନିରାପତ୍ତା ସପ୍ତାହର ଉଦ୍ଘାଟନ କରିବେ। ସେ ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ରକ୍ଷା ତ୍ରିବେଣୀ ସଂଗମ ସିମ୍ପୋଜିୟମ୍ ଉଦ୍ଘାଟନ କରିବେ। ସିମ୍ପୋଜିୟମ୍ରେ ପ୍ରଯୁକ୍ତି ବିଦ୍ୟା, ଶିଳ୍ପ ଏବଂ ସେନା ଏକତ୍ରୀକରଣ ବିଷୟରେ ଆଲୋଚନା ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସିମ୍ପୋଜିୟମ୍ ବିଭିନ୍ନ ଆହ୍ୱାନଗୁଡ଼ିକୁ ଦୂର କରିବା ପାଇଁ ଅତ୍ୟାଧୁନିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ସମନ୍ୱିତ କରିବା ପାଇଁ ଏକ ସକ୍ରିୟ ମଞ୍ଚ ଭାବରେ କାର୍ଯ୍ୟ କରିବ। ଏହି ପ୍ରଦର୍ଶନୀରେ ଦେଶର ଏମ୍ଏସ୍ଏମ୍ଇ, ଘରୋଇ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଫାର୍ମ, ଷ୍ଟାର୍ଟଅପ୍ ଏବଂ ନବସୃଜନକାରୀଙ୍କ ସମେତ ବିଭିନ୍ନ ଅଂଶଗ୍ରହଣକାରୀ ସାମିଲ ହେବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହୋଇଥିଲେ। ଏପର୍ଯ୍ୟନ୍ତ ପଏଣ୍ଟ ତାଲିକାରେ 9ଟି ମ୍ୟାଚ୍ରୁ 13 ପଏଣ୍ଟ ହାସଲ କରି ପଞ୍ଜାବ କିଙ୍ଗ୍ସ ଶୀର୍ଷରେ ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ 12 ପଏଣ୍ଟ ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ କ୍ରୀଡ଼ା ସଂଘ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଇଣ୍ଡିଆନ୍ ଇଣ୍ଡୋର୍ ଓପନ୍ କମ୍ବାଇଣ୍ଡ ଇଭେଣ୍ଟ ଆଣ୍ଡ ପୋଲ୍ ଭଲ୍ଟ ପ୍ରତିଯୋଗିତାରେ ଗତକାଲି ଓଡ଼ିଶାର ପୂର୍ଣ୍ଣିମା ହେମ୍ରମ୍ ମହିଳା ପେଣ୍ଟାଥଲମ୍ରେ ସ୍ୱର୍ଣ୍ଣପଦକ ପାଇଛନ୍ତି। ତାମିଲନାଡୁର ବାରାନିକା ପୋଲ୍ ଭଲ୍ଟରେ 4.23 ମିଟର ଅତିକ୍ରମ କରି ସେ ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ବୃଦ୍ଧି ପାଉଥିବା ଆସ୍ଥା ପ୍ରମାଣିତ କରିଛି। ସେ କହିଛନ୍ତି ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ଏନ୍ଡିଏ ବିକାଶ ଉପରେ ପ୍ରାଧାନ୍ୟ ଦେଉଥିବାରୁ ସମର୍ଥନ ବୃଦ୍ଧି ପାଇଛି। ସେ କହିଛନ୍ତି ଯୁବ ଭୋଟରମାନେ ମୂଲ୍ୟଭିତ୍ତିକ ବିକାଶକୁ ଅଗ୍ରାଧିକାର ଦେଉଛନ୍ତି। 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ୍ ଗଣତି। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ଭୋଟ୍ ଗଣତିରେ ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। 190 ଆସନରେ ବିଜେପି ଆଗୁଆ ଥିବାବେଳେ 95 ଆସନରେ ତୃଣମୂଳ କଂଗ୍ରେସ ଆଗରେ ରହିଛି। ଆସାମରେ ବିଜେପି 80 ଆସନରେ ଆଗରେ ରହିଛି ଏବଂ ତାମିଲନାଡୁରେ 110 ଆସନରେ ଆଗରେ ରହିଛି ଟିଭିକେ। କେରଳରେ ୟୁଡିଏଫ୍ ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର ହେଉଛି।
1: Good afternoon. This is Akashvani and I am Valsa Williams with the midday news. The headlines. BJP heads for landslide victory in West Bengal, leads on 193 seats out of 293, Srinamool ahead on 95 seats. In Assam, BJP set to return to power for a third term. In Tamil Nadu, actor-turned-politician Vijay's party TVK delivers a super hit on debut, ruling DMK on third spot, Chief Minister M.K. Stalin trails. In Kerala, Congress-led UDF marches.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଚାରୋଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବହୁମତ, କେରଳମ୍ରେ ୟୁଡିଏଫ୍, ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ଏବଂ ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ ସଂଖ୍ୟାଗରିଷ୍ଠତାଠାରୁ କିଛି ଆସନ ପଛରେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା 1,23,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଏବଂ ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍କରଣ କରି ଆଜି ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି। ଅପରାହ୍ନ 2 ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗ ଓ ଆସାମରେ ବିଜେପି ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର ହେଉଛି। କେରଳରେ ୟୁଡିଏଫ୍ ମେଣ୍ଟ ସଂଖ୍ୟାଗରିଷ୍ଠତାରେ ଆଗରେ ଥିବାବେଳେ ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ସରକାର ଗଢ଼ିବା ପାଇଁ ସଂଖ୍ୟାଗରିଷ୍ଠତା ନମ୍ଘରରୁ କିଛି ଆସନ କମ୍ରେ ରହି ଅନ୍ୟ ଦଳମାନଙ୍କ ତୁଳନାରେ ସର୍ବାଧିକ ଆସନରେ ଆଗରେ ରହିଛି। 30 ଆସନ ବିଶିଷ୍ଟ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ 15 ଆସନରେ, କଂଗ୍ରେସ 11 ଏବଂ ଅନ୍ୟ ଦଳମାନେ 3 ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଭୋଟ୍ ଗଣତି ଜାରି ରହିଛି। ଆଜି ସକାଳ 8 ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବା ପରେ ଇଭିଏମ୍ ଗଣତି ଜାରି ରହିଛି। ଏଥିସହିତ 5 ରାଜ୍ୟର 7 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ଭୋଟ୍ ଗଣତି ଜାରି ରହିଛି। ବିଧାନସଭା କମିଟିର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ବାଚସ୍କତି ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ବିଧାନସଭାଗୁଡ଼ିକର କମିଟି ବ୍ୟବସ୍ଥା ଓ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶକୁ ନେଇ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯିବ ଏବଂ ବିଭିନ୍ନ ବୁଝାମଣାପତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାକ୍ଷରିତ ହେବ। ଏଥିସହିତ ଶିଳ୍ପ ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରୁ ପ୍ରାୟ 1,50,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରସ୍ତାବ ଆସିଥିଲା। ହାଇଦ୍ରାବାଦ ସମ୍ମିଳନୀରେ 13 ବୁଝାମଣାପତ୍ର ଏବଂ କୋଲକାତା କାର୍ଯ୍ୟକ୍ରମରେ 27 ବୁଝାମଣାପତ୍ର ସରକାର ସ୍ୱାକ୍ଷରିତ କରିଥିଲେ। ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଆଜି ସହାୟତା ରାଶି ପ୍ରଦାନ କରାଯାଇଛି। ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀଙ୍କୁ 61 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିଛନ୍ତି। 1,23,849 ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ସରକାରଙ୍କ ପକ୍ଷରୁ ଦିଆଯାଇଛି। ଏହି ପର୍ଯ୍ୟାୟରେ ସହାୟତା ରାଶି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଧାମନଗର ଅନ୍ତର୍ଗତ ବୈତରଣୀ ନଦୀର 20 ସ୍ଥାନରେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟ କେତେକ ପଞ୍ଚାୟତରେ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ ଏହି ଅବସରରେ କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ଶେଷ କରିବା ପାଇଁ ଗୃହ ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର ତେଲ ନଦୀ କୂଳରେ ପାର୍କ ଓ 7 କୋଟି ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ନୂତନ ପୌର ପରିଷଦ ଭବନର ଶିଳାନ୍ୟାସ କରିଛନ୍ତି। ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ନଗର ଅଞ୍ଚଳର ସ୍ୱଚ୍ଛତା ଓ ବସ୍ତି ଅଞ୍ଚଳର ଉନ୍ନତିକୁ ପ୍ରାଧାନ୍ୟ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍କରଣ କରି ଆଜି ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ ପାଳନ କରାଯାଉଛି। ଅଗ୍ନିଶମ କର୍ମଚାରୀଙ୍କୁ ସେମାନଙ୍କର ଦୁଃସାହସିକ କାର୍ଯ୍ୟ ଏବଂ ଧନଜୀବନ ରକ୍ଷା କରିବା ପଦକ୍ଷେପକୁ ସମ୍ମାନ ଜଣାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ଅନ୍ୟମାନଙ୍କ ପାଇଁ ତ୍ୟାଗ କରିବା ଓ ବିପଦକୁ ସାମ୍ନା କରିବା, ଅଗ୍ନି ନିର୍ବାପକଙ୍କ ପାଇଁ ଏକ ବୈଶିଷ୍ଟ୍ୟମୂଳକ ଚିହ୍ନ ବା ଆହ୍ୱାନ। ସୂଚନାଯୋଗ୍ୟ 1998 ଡିସେମ୍ବର 2 ତାରିଖରେ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ପ୍ରୟାସ କରୁଥିବା ବେଳେ 5 ଜଣ କର୍ମଚାରୀ ମୃତ୍ୟୁବରଣ କରିଥିଲେ। ସେମାନଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ ମାସ 4 ତାରିଖ ତଥା ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ସପ୍ତାହବ୍ୟାପୀ ହେବାକୁ ଥିବା ସଚେତନତାମୂଳକ କାର୍ଯ୍ୟକ୍ରମ ସ୍ୱରୂପ ଅଗ୍ନି ନିରାପତ୍ତା ସମ୍ଭନ୍ଧିତ ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଟାଙ୍କି ଛକ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝରରୁ ଏକ ବୋଲେରୋ ଯାଜପୁର ଫେରୁଥିବା ବେଳେ 53 ନମ୍ଘର ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ହାଇୱା ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା, ଫଳରେ ଗାଡ଼ିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ 5 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ 8 ଜଣ ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁରଠାରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ 4ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ଚିହ୍ନଟ ଦିବ୍ୟାଙ୍ଗକୁ 2ଟି କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବିଭିନ୍ନ ଆପତ୍ତି ଅଭିଯୋଗର ଆଶୁ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ ଜୌଗଡ଼ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ 87 ଅଭିଯୋଗର ଶୁଣାଣି କରିଥିଲେ। ବିଭିନ୍ନ ଅଭିଯୋଗର ଶୁଣାଣି କରି 12 ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ 1 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 10ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ 2026-27 ମାର୍ଚ୍ଚ ସେସନ ନାମଲେଖା ପାଇଁ ଅନ୍ଲାଇନ୍ ଆବେଦନର ସମୟସୀମା ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଚଳିତ ମାସ 31 ତାରିଖରେ ଅନ୍ଲାଇନ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ 10ଟି ବିଷୟରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଛତ୍ରପୁର ସଂକୁଳର 6ଟି ବିଦ୍ୟାଳୟର ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ 105 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଥିଲେ। ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା 9 ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ହାଇକୋର୍ଟ ସମେତ ପ୍ରତ୍ୟେକ ଜିଲ୍ଲା ଓ ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଦାଲତ ଅନୁଷ୍ଠିତ ହେବ।
ରାଜ୍ୟରେ କାଳବୈଶାଖୀ।

ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବହୁମତ, କେରଳମ୍ରେ ୟୁଡିଏଫ୍, ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ଏବଂ ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ ସଂଖ୍ୟାଗରିଷ୍ଠତାଠାରୁ କିଛି ଆସନ ପଛରେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା 1,23,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଏବଂ ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍ମରଣ କରି ଆଜି ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତିକ ଅଗ୍ନିଶମ କର୍ମ।

ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବହୁମତ, କେରଳମ୍ରେ ୟୁଡିଏଫ୍, ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ଏବଂ ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ ସଂଖ୍ୟାଗରିଷ୍ଠତାଠାରୁ କିଛି ଆସନ ପଛରେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା 1,23,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଏବଂ ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍କରଣ କରି ଆଜି ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ମହାଲକ୍ଷ୍ମୀ ଆୟର ଏବଂ ସାଥୀମାନେ। ଚଳଚ୍ଚିତ୍ର କେବେ ତମେ ନାହଁ କେବେ ମୁଁ ନାହିଁ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା। ଗୀତ ରଚନା ପ୍ରଫୁଲ୍ଲକର। ଚଳଚ୍ଚିତ୍ର ପୂଜା ଫୁଲ।

କାର୍ଯ୍ୟକ୍ରମର ଶେଷରେ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଆରତୀ ମୁଖାର୍ଜୀ ଏବଂ ହରିହରନ୍, ଚଳଚ୍ଚିତ୍ର ଅଭିଳାଷ।

ଏଇଠି ଶେଷ କରୁଛୁ ଆଜିର ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ କଟକ। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅଶ୍ରାନ୍ତି ଅପରାହ୍ନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଚଳଚ୍ଚିତ୍ର ବେତାବ।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି କିଶୋର କୁମାରୀ ଏବଂ ଲତା ମଙ୍ଗେସ୍କର। ଚଳଚ୍ଚିତ୍ର ଆପକି କସମ।

Oh,

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସୁନିଧି ଚୌହାନ, ଆମିର ଖାନ, କାଜଲ। ଗୀତ ରଚନା ପ୍ରସନ୍ନ ଯୋଶୀ, ଚଳଚ୍ଚିତ୍ର ଭନ୍ନା।

0: थी अधूरे हम, मगर अब चांद पूरा है फलक पे और अब पूरे हैं हम।
1: ଏଥର ଗୀତଟିକୁ ଗାଇଛନ୍ତି ଅଭିଜିତ ଏବଂ ସାଧନା ସରଗମ ଚଳଚ୍ଚିତ୍ର ମାସୁମ, ଗୀତ ରଚନା ଆନନ୍ଦରାଜ ଆନନ୍ଦ।

ରକି ଚଳଚ୍ଚିତ୍ରର ଗୀତଟିକୁ ଯୁଗଳ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତ ରଚନା ଆନନ୍ଦ ବକ୍ସି।

ଶେଷରେ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ଅଜିଜ୍। ଚଳଚ୍ଚିତ୍ର ସେନ୍ସା, ଗୀତ ରଚନା ଆନନ୍ଦ ବକ୍ସି।

ଏଇଠି ଶେଷ କରୁଛୁ ଆଜିର ଅସରାନ୍ତି ଅପରାହ୍ନ କାର୍ଯ୍ୟକ୍ରମ। ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆରମ୍ଭ କରୁଛୁ ଶ୍ରୋତାଙ୍କ SMS ମାଧ୍ୟମରେ ଓଡ଼ିଆ ଆଲବମ୍ ଓ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ। କାର୍ଯ୍ୟକ୍ରମର ପ୍ରଥମ SMSଟିକୁ ଦେଇଛନ୍ତି ଗୁରୁଦତ୍ତ ମହାନ୍ତି, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛକ ପୁରୀରୁ। ସେ ପଦ୍ମାଳୟା କରାବୁଡ଼ ଗାଇଥିବା ଏହି ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି, ଯାହାକୁ ରଚନା କରିଛନ୍ତି ସୁଲୋଚନା ମହାନ୍ତି।

ପରବର୍ତ୍ତୀ ସେମିଷ୍ଟିକୁ ଦେଇଛନ୍ତି ସନ୍ତୋଷ ବରାତ ଭୁବନେଶ୍ୱରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ରାଧାମଣି ମହାପାତ୍ର ଗାଇଥିବା ଏହି ଗୀତଟିକୁ, ଯାହାକୁ ରଚନା କରିଛନ୍ତି ବାଳକୃଷ୍ଣ ଦାସ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ଆପଣ ଲେଖିଛନ୍ତି ଦରିଆ ପାଇଗଲା ନଈକୁ ଏ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ନିବେଦିତା ଏବଂ ବିକାଶ ଦାସ। ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ।

ଆପଣ ମାନେ ହେଲେ ରତ୍ନପ୍ରିୟା ସାହୁ, ଭାନୁଲତା ସାହୁ, ପୁରୀ ନିମାପଡ଼ା, ଟେରୁନ୍ଦିଆ, ଦିଘାଲୁ। ଆପଣମାନେ ଅନୁରୋଧ କରିଛନ୍ତି ବାବୁଲ ସୁପ୍ରିୟଙ୍କ କଣ୍ଠରେ ଯେକୌଣସି ଗୋଟେ ଗୀତ ଶୁଣିବା ପାଇଁ। ତେବେ ଶ୍ରୋତା ବନ୍ଧୁ, ଏହି ଗୀତଟିକୁ ଆପଣମାନଙ୍କୁ ଶୁଣେଇ ଦେଉଛୁ ବାବୁଲ ସୁପ୍ରିୟଙ୍କ କଣ୍ଠରେ, ଯାହାକୁ ରଚନା କରିଛନ୍ତି ପଞ୍ଚାନନ ନାୟକ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରାଜେନ୍ଦ୍ର ନାନା ନୂଆଗାଁରୁ। ବାଇ ଗାଁ ମୁଣ୍ଡରେ ଗାଁ ମଝିରେ ଚାନ୍ଦିନୀ ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି, ଯାହାକୁ ଗାଇଛନ୍ତି ମହମ୍ମଦ ଅଜିଜ।

0: ଜିଏସ୍ଟି କାଉନ୍ସିଲ୍ ନିଜର 56ତମ ବୈଠକରେ ହେଲ୍ଥ କେୟାର ଦ୍ରବ୍ୟକୁ ଶସ୍ତା କରିବା ଦ୍ୱାରା ଆମ ଦେଶର ବୃହତ୍ ଜନସଂଖ୍ୟାକୁ ଏକ ଆଶ୍ୱାସନା ମିଳିଛି। ଭାରତର ମଧୁମେହ ରୋଗୀଙ୍କ ପାଇଁ ଦୈନିକ ଜରୁରୀ ଗ୍ଲୁକୋମିଟର ଏବଂ ଷ୍ଟ୍ରିପ୍ସ ଉପରେ ଜିଏସ୍ଟିର ଦର ହ୍ରାସ କରିଦିଆଯାଇଛି। ଡାକ୍ତରୀ ଚଷମା ଉପରେ ମଧ୍ୟ ଜିଏସ୍ଟି ହ୍ରାସ କରାଯାଇଛି। ବ୍ରେଷ୍ଟ କ୍ୟାନ୍ସର ସହିତ ଆସ୍ଥମାର ଉନ୍ନତ ଚିକିତ୍ସା ପାଇଁ କେତେକ ଦରକାରୀ ଔଷଧ, ଥର୍ମୋମିଟର, ଡାଇଗ୍ନୋଷ୍ଟିକ୍ କିଟ୍ସ ଉପରେ ବି ଟ୍ୟାକ୍ସର ଦର ହ୍ରାସ କରାଯାଇଛି।
1: ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବାପୁଜୀ ପାତ୍ର ମହମ୍ମଦପୁର ବିଲହାଟ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବାଇଚଢ଼ି ଆଲବମ୍ର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ଶକ୍ତି ମିଶ୍ରା।

0: ଶୀର୍ଷାନନ୍ଦ ଦାସ କାନୁନଙ୍କ ରଚନାରେ କଣ୍ଠଶିଳ୍ପୀ ଅକ୍ଷୟ କୁମାର ମହାନ୍ତି।
1: ए, ए, ए मानी।

ଶୁଣିଲେ ମିଳିତକଣ୍ଠରେ ଦେଶାତ୍ମବୋଧକ ଗୀତ ପରିବେଷଣ କରିଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ। ଗୀତ ରଚନା ରଘୁନାଥ ପୃଷ୍ଟି।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଟର୍କ ଏବଂ ରଡର୍ ପୋଜିସନ, ଇଞ୍ଜିନର ଟେମ୍ପରେଚର ବା ତାପମାତ୍ରା, ଇନ୍ଧନ ବା ଫୁଏଲ ଇତ୍ୟାଦି ରେକର୍ଡ ହୋଇ ରହେ। ବିମାନଟି କେଉଁ ଦିଗରୁ କେଉଁ କୋଣ ଦେଇ ଉଠିଲା ସେସବୁ ମଧ୍ୟ ରେକର୍ଡ ହୁଏ। ନାଭିଗେସନ୍ ଡାଟାରେ ଏୟାର ସ୍ପିଡ୍ ବା ବେଗ, ଉଚ୍ଚତା, ଚୁମ୍ବକୀୟ କ୍ଷେତ୍ର, ଭର୍ଟିକାଲ ଆକ୍ସିଲେରେସନ୍ ଇତ୍ୟାଦି ରେକର୍ଡ ହୁଏ। ବିମାନର ହାଇଡ୍ରୋଲିକ୍ ପ୍ରେସର, ଇଲେକ୍ଟ୍ରିକାଲ ସିଷ୍ଟମ୍ସ, ଅଟୋ ପାଇଲଟ ସେଟିଂସ, ୱାର୍ଣ୍ଣିଂ ଆଲର୍ଟସ୍ ଇତ୍ୟାଦି ତଥ୍ୟ ସଂରକ୍ଷିତ ହୁଏ। ପାଇଲଟଙ୍କ କ୍ୟାବିନ୍ର ତାପମାତ୍ରା, ବିମାନ ଭିତରର ତାପମାତ୍ରା ଏବଂ ବାହାର ପରିବେଶର ତାପମାତ୍ରା ମଧ୍ୟ ବ୍ଲାକ୍ ବକ୍ସର ଏଫ୍ଡିଆର୍ରେ ରହିଥାଏ। ତେବେ ଏହି ତଥ୍ୟ ସବୁ ଡିଜିଟାଲ ଫର୍ମାଟ୍ରେ ଏଫ୍ଡିଆର୍ରେ ରେକର୍ଡ ହୁଏ। ଅନ୍ୟ ଅର୍ଥରେ ଏହି ତଥ୍ୟଗୁଡ଼ିକ ଏକ ପ୍ରକାର ଇଲେକ୍ଟ୍ରୋନିକ୍ ମେମୋରି ସିଷ୍ଟମ୍ରେ ସଂରକ୍ଷିତ ହୁଏ। ତଥ୍ୟଗୁଡ଼ିକ ପ୍ରାୟ 25 ଘଣ୍ଟା ଯାଏ ସଂରକ୍ଷିତ ରହେ ଏବଂ ଏହାକୁ ପୁଣି ଥରେ ଲାବୋରେଟୋରୀରେ ପାଇବା ସହଜ ହୁଏ। ବିମାନ ଉଡ଼ିବା ଆରମ୍ଭ ହେଲେ ତଥ୍ୟଗୁଡ଼ିକ ଫ୍ଲାଇଟ୍ ଡାଟା ଆକ୍ୟୁଜେସନ୍ ୟୁନିଟ୍ ବା ଏଫ୍ଡିଏୟୁ ଦ୍ୱାରା ଡିଜିଟାଲକୁ ରୂପାନ୍ତରିତ ହୋଇ ସଂରକ୍ଷିତ ରହେ। ଆଗରୁ ଏଫ୍ଡିଆର୍ରେ ମ୍ୟାଗ୍ନେଟିକ୍ ଟେପ୍ ବା ଚୁମ୍ବକୀୟ ଫିତା ବ୍ୟବହାର ହେଉଥିଲା, କିନ୍ତୁ ଆଧୁନିକ ଯୁଗରେ ବିଜ୍ଞାନର ପ୍ରଗତି ବଳରେ ଚୁମ୍ବକୀୟ ଫିତା ବା ମ୍ୟାଗ୍ନେଟିକ୍ ଟେପ୍ ବଦଳରେ ସଲିଡ୍ ଷ୍ଟେଟ୍ ମେମୋରି ଚିପ୍ସ ବ୍ୟବହାର ହେଉଛି, ଯେଉଁଥିରେ ଅଧିକରୁ ଅଧିକ ତଥ୍ୟ ସଂରକ୍ଷିତ ହୋଇ ରହିପାରୁଛି। ଏଥର ସିଭିଆର୍ ବା କକ୍ପିଟ୍ ଭଏସ୍ ରେକର୍ଡର ବିଷୟରେ ଆଲୋଚନା କରିବା। ଏହି ସିଭିଆର୍ ବା କକ୍ପିଟ୍ ଭଏସ୍ ରେକର୍ଡରରେ ପାଇଲଟ ଏବଂ ସହଯୋଗୀ ପାଇଲଟମାନଙ୍କ କଥାବାର୍ତ୍ତା ବା ପାଇଲଟ ଆଣ୍ଡ କୋ ପାଇଲଟ ଭଏସେସ୍, ଏୟାରକ୍ରାଫ୍ଟ ସହିତ ରେଡିଓ କମ୍ୟୁନିକେସନ୍ ବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ କମ୍ୟୁନିକେସନ୍, ଇଣ୍ଟରକମ୍ କମ୍ୟୁନିକେସନ୍ର କଥାବାର୍ତ୍ତା ରେକର୍ଡ ହୋଇଥାଏ। ଏଥିସହିତ ଇଞ୍ଜିନର ଶବ୍ଦ, ବିମାନ ପାଇଁ ସତର୍କତା ସୂଚନା ଘଣ୍ଟିର ଶବ୍ଦ, ସ୍ୱିଚ୍ କ୍ଲିକ୍ର ଶବ୍ଦ ତଥା କକ୍ପିଟ୍ର ଅନ୍ୟାନ୍ୟ ଶବ୍ଦ ସିଭିଆର୍ରେ ସଂରକ୍ଷିତ ହୁଏ। ଆଗରୁ ସିଭିଆର୍ରେ 30 ମିନିଟ୍ର ଭଏସ୍ ରେକର୍ଡ ହେବାର ସୁବିଧା ଥିଲା, କିନ୍ତୁ 20ଶ ଶତାବ୍ଦୀର ପ୍ରାରମ୍ଭରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉନ୍ନତି ହେତୁ କକ୍ପିଟ୍ ଭଏସ୍ ରେକର୍ଡରର ସମୟ ଅବଧି 2 ଘଣ୍ଟାକୁ ବଢ଼ିପାରିଛି। ବିଶେଷ ଭାବରେ ବିମାନ ଦୁର୍ଘଟଣା ସମୟର କାରଣ ଏହି ସିଭିଆର୍ରେ ସଂରକ୍ଷିତ ହୋଇଥାଏ। ବ୍ଲାକ୍ ବକ୍ସ କିମ୍ବା ଫ୍ଲାଇଟ୍ ଡାଟା ରେକର୍ଡର ଏବଂ କକ୍ପିଟ୍ ଭଏସ୍ ରେକର୍ଡରର ନିର୍ମାଣଯୁକ୍ତ ଜ୍ଞାନକୌଶଳ ବା ଟେକ୍ନୋଲୋଜି ସହଜ ବା ସାଧାରଣ ଉପକରଣରେ ହୋଇନଥାଏ। ବିମାନ ଯାତ୍ରାର ସୁରକ୍ଷା ପାଇଁ ଏରୋନଟିକାଲ ଇଞ୍ଜିନିୟରମାନେ ଏହାକୁ ଡିଜାଇନ୍ କରିଛନ୍ତି। ଉପକରଣଗୁଡ଼ିକ ଆଧୁନିକ ଜ୍ଞାନକୌଶଳ, ଇଲେକ୍ଟ୍ରୋନିକ୍ ସିଷ୍ଟମ, ଡିଜିଟାଲ ସିଷ୍ଟମ ଏବଂ ଡାଟା ପ୍ରିଜର୍ଭେସନ ସିଷ୍ଟମ ପାଇଁ ପ୍ରସ୍ତୁତ ହୋଇଥାଏ। ବ୍ଲାକ୍ ବକ୍ସ ପ୍ରଥମେ ଆନାଲଗ୍ ଭାବରେ କାମ କରୁଥିଲା, କିନ୍ତୁ ସମୟକ୍ରମେ ଏହା ଡିଜିଟାଲ ରେକର୍ଡିଂ ଟେକ୍ନୋଲୋଜି ଉପରେ ଆଧାରିତ ହେଲା। ଆଧୁନିକ ଯୁଗର ବ୍ଲାକ୍ ବକ୍ସ ଗୁଡ଼ିକରେ ଦୃଢ଼ତା, ଦୂରବୀକ୍ଷଣ ଶକ୍ତି ଏବଂ ତଥ୍ୟ ସଂରକ୍ଷଣ କ୍ଷମତାକୁ ଗୁରୁତ୍ୱ ଦେଇଛି। ବ୍ଲାକ୍ ବକ୍ସର ତଥ୍ୟ ସଂଗ୍ରହ ବେଳେ ସର୍ବୋଚ୍ଚ ପ୍ରତିଷ୍ଠାପନା ସହିତ କମ୍ ଶକ୍ତି ବ୍ୟବହାର କରିଥାଏ। ଏଥିଯୋଗୁଁ ବ୍ଲାକ୍ ବକ୍ସ ଏହାର ସେଲ୍ଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଚଳିତ ରଖିପାରେ। ବ୍ଲାକ୍ ବକ୍ସର ସେଲ୍ ବ୍ୟାଟେରୀ ଅଟୋମେଟିକ୍ ଟେକ୍ନୋଲୋଜି ସହିତ ଡିଜାଇନ୍ କରାଯାଇଥାଏ। ଏଥିହେତୁ ବ୍ଲାକ୍ ବକ୍ସ ବିମାନ ଦୁର୍ଘଟଣା ସମୟରେ ଆକ୍ଟିଭ୍ ହୁଏ। ତଥ୍ୟଗୁଡ଼ିକୁ ସଂଗ୍ରହ କରାଯାଇ ଏଟିସି ବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଏବଂ ଆଇସିଏଓ ସମ୍ବନ୍ଧୀୟ ତଦନ୍ତ କରାଯାଏ। ବ୍ଲାକ୍ ବକ୍ସରେ ସମସ୍ତ ଅତ୍ୟାଧୁନିକ ଟେକ୍ନୋଲୋଜି ବା ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହାକୁ ଆଧୁନିକ ସୁରକ୍ଷା ମିଳିଛି। ବ୍ଲାକ୍ ବକ୍ସରେ ହୋଇଥିବା ଟେକ୍ନୋଲୋଜିକାଲ ପ୍ରଗତି ମଧ୍ୟରେ ରେକର୍ଡିଂ ମିଡିୟମକୁ ଫଟୋଗ୍ରାଫିକ୍ ଫିଲ୍ମ, ଷ୍ଟିଲ୍ ୱେୟାର, ମ୍ୟାଗ୍ନେଟିକ୍ ଟେପ୍, ଡ୍ୟୁରେବୁଲ ସଲିଡ୍ ଷ୍ଟେଟ୍ ମେମୋରିର ବ୍ୟବହାର ହୋଇଛି। ଭଏସ୍ ରେକର୍ଡିଂ ସମୟସୀମା 30 ମିନିଟ୍ରୁ 2 ଘଣ୍ଟା ଏବଂ ଏଫ୍ଡିଆର୍କୁ 25 ଘଣ୍ଟାର ଅଧିକ ସମୟସୀମା ଯାଏ ରଖାଯାଇଛି। ଅତ୍ୟାଧୁନିକ ଜ୍ଞାନକୌଶଳ ହେତୁ ଡିଜିଟାଲ ଭଏସ୍ ଆଣ୍ଡ ଡାଟା ରେକର୍ଡର୍ସ ବା ଡିଭିପିଆର୍ଏସ୍କୁ ଏଫ୍ଡିଆର୍ ଓ ସିଭିଆର୍କୁ ଏକକ ସ୍ଥାନରେ ରଖାଯାଇଛି। ଯଦି ବିମାନ କୌଣସି ସାଗର ଏବଂ ମହାସାଗର ଉପରେ ଉଡ଼ିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୁଏ, ତେବେ ବ୍ଲାକ୍ ବକ୍ସର ଅଟୋମେଟିକ୍ ଡିପ୍ଲୟେବୁଲ ଫ୍ଲାଇଟ୍ ରେକର୍ଡର୍ସ ପରିବେଶ, ଉଚ୍ଚତା, ଓଭର ୱାଟର କ୍ରାସ୍ ଇତ୍ୟାଦି ସହଜରେ ରେକର୍ଡ ହୋଇଥାଏ। ଯଦି ମହାସାଗର କିମ୍ବା ସାଗର ଭିତରକୁ କୌଣସି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଯାଏ, ତେବେ ଜଳର ଗଭୀରତା 6,096 ମିଟର ବା 20,000 ଫୁଟ ତଳୁ ବ୍ଲାକ୍ ବକ୍ସକୁ ଉଦ୍ଧାର କରାଯାଇପାରିବ। ଏମିତିକି ଦୁର୍ଘଟଣାଗ୍ରସ୍ତର 30 ଦିନ ପରେ ମଧ୍ୟ ବ୍ଲାକ୍ ବକ୍ସ ସୁରକ୍ଷିତ ହୋଇ ପାଣିରେ ରହିଥାଏ। ଅତଏବ ଦୁର୍ଘଟଣାର କାରଣ ବ୍ଲାକ୍ ବକ୍ସରୁ ମିଳିଥାଏ। ବ୍ଲାକ୍ ବକ୍ସର ଖୋଳ ଟାଇଟାନିୟମରେ ତିଆରି ହେତୁ ଏହା ନିଆଁକୁ ସହ୍ୟ କରେ, ପାଣିରେ ନଷ୍ଟ ହୁଏନି। ବ୍ଲାକ୍ ବକ୍ସରୁ ବିମାନର ଉଡ଼ାଣ ସମୟ, ବେଗ, ଗତି, ନିୟନ୍ତ୍ରଣ କକ୍ଷର ସୂଚନାକୁ ସଂଗ୍ରହ କରି ତଦନ୍ତ କରାଯାଇଥାଏ, ଯାହା ଫ୍ଲାଇଟ୍ ଡାଟା ରେକର୍ଡିଂରୁ ମିଳିଥାଏ। ସେହିପରି ପାଇଲଟଙ୍କ କଥାବାର୍ତ୍ତା, ଟ୍ରାଫିକ୍ କଣ୍ଟ୍ରୋଲ, ସତର୍କ ଘଣ୍ଟିର ଶବ୍ଦ, କିଛି ଜରୁରୀ ନିଷ୍ପତ୍ତି ନେବାର ଆଲୋଚନା ଇତ୍ୟାଦି ସିଭିଆର୍ ବା କକ୍ପିଟ୍ ଭଏସ୍ ରେକର୍ଡରରୁ ମିଳିଥାଏ। ବ୍ଲାକ୍ ବକ୍ସ ଭିତରେ ସିଏସ୍ଏମ୍ୟୁ ବା କ୍ରାସ୍ ସର୍ଭାଇଭର ମେମୋରି ୟୁନିଟ୍, ଇମ୍ପାକ୍ଟ ରେଜିଷ୍ଟାନ୍ସ, ଫାୟାର ରେଜିଷ୍ଟାନ୍ସ, କ୍ରାସ୍ ରେଜିଷ୍ଟାନ୍ସ, ୱାଟର ପ୍ରେସର ରେଜିଷ୍ଟାନ୍ସ, ଅଣ୍ଡର ୱାଟର ଲୋକେଟର ବିକନ୍ ବା ୟୁଏଲ୍ବି ଇତ୍ୟାଦି ଥାଏ, ଯାହା ବିମାନ ଦୁର୍ଘଟଣା ସମୟର କାରଣକୁ ସୁରକ୍ଷିତ ଭାବରେ ରଖିଥାଏ। ବ୍ଲାକ୍ ବକ୍ସର ଡିଭାଇସ୍ଟି ଫ୍ଲାଇଟ୍ ରେକର୍ଡର ସହ ସଂଯୋଗ ଥାଏ। ଦୁର୍ଘଟଣା ବେଳେ ଏହା ଅଟୋମେଟିକାଲି କ୍ରିୟାଶୀଳ ହୁଏ। 1965 ମସିହାରେ ଡେଭିଡ୍ ୱାରେନ୍ ଏ ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରି ଅଷ୍ଟ୍ରେଲିଆ ସରକାରଙ୍କୁ ଦେଲେ। 1967 ମସିହାରେ ପ୍ରଥମ ଫ୍ଲାଇଟ୍ ଡାଟା ରେକର୍ଡର ଏବଂ କକ୍ପିଟ୍ ଭଏସ୍ ରେକର୍ଡରର ପ୍ରସ୍ତୁତିରେ ଜ୍ଞାନକୌଶଳର ଉନ୍ନତି ଆସିଲା।
1970 ମସିହାରେ ୟୁଏସ୍ ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ତାଙ୍କର ସବୁ ବିମାନରେ ଫ୍ଲାଇଟ୍ ଡାଟା ରେକର୍ଡରକୁ ବାଧ୍ୟତାମୂଳକ କଲେ।

0: 1974 ମସିହାରେ ICAO ସମସ୍ତ କମର୍ସିଆଲ ଏୟାରକ୍ରାଫ୍ଟରେ ଫ୍ଲାଇଟ୍ ଡାଟା ରେକର୍ଡର ଆଣ୍ଡ କକ୍ପିଟ୍ ଭଏସ୍ ରେକର୍ଡରକୁ ବାଧ୍ୟତାମୂଳକ କଲେ। 1980 ମସିହାରୁ 1990 ମସିହା ମଧ୍ୟରେ ଡିଜିଟାଲ ବ୍ଲାକ୍ ବକ୍ସ ବ୍ୟବହାର ଆରମ୍ଭ ହେଲା। 1998 ମସିହାରେ ICAO ବା ଇଣ୍ଟରନ୍ୟାସନାଲ ସିଭିଲ ଏଭିଏସନ୍ ଅର୍ଗାନାଇଜେସନ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ବ୍ଲାକ୍ ବକ୍ସରେ କରିବାକୁ ବିମାନ ସେବାକୁ ନିର୍ଦ୍ଦେଶ ଦେଲା। ବ୍ଲାକ୍ ବକ୍ସର ପ୍ରଥମ ଲକ୍ଷ୍ୟ ହେଲା ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାର କାରଣକୁ ସଂରକ୍ଷିତ କରି ରଖିବା। ଆଜିର ସମୟରେ ବିମାନ ପାଇଁ ବ୍ଲାକ୍ ବକ୍ସ ଏକ ଅତି ଦରକାରୀ ଯନ୍ତ୍ର ହୋଇପଡ଼ିଛି। ବ୍ଲାକ୍ ବକ୍ସ ଅତି ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ସିଭିୟର ବା ଭୟଙ୍କର ବିମାନ ଦୁର୍ଘଟଣା ହେବାର କାରଣ ଦର୍ଶାଇ ପାରୁଛି। ଫଳରେ ପରବର୍ତ୍ତୀ ସମୟରେ ଏଭଳି ଦୁର୍ଘଟଣା ନ ଘଟିବା ପାଇଁ ବିମାନ ବିଭାଗର ଯନ୍ତ୍ରୀମାନେ ଏବେ ବି ଗବେଷଣାରେ ରହିଛନ୍ତି।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା ଉଡାଜାହାଜର ବ୍ଲାକ୍ ବକ୍ସ। ଆଲୋଚନା କରୁଥିଲେ ବିନ୍ଦୁ ବଳୟ ଦାସ।
2: ଶ୍ରୋତାବନ୍ଧୁ ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ରା।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା ଉଡାଜାହାଜର ବ୍ଲାକ୍ ବକ୍ସ। ଆଲୋଚନା କରୁଥିଲେ ବିନ୍ଦୁ ବଳୟ ଦାସ।
1: ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
0: ଆମାଜନର ମଧୁର ଜଳରେ ରହୁଥିବା ପେରାରୁକୁ ବା ଆର୍ପାଇମା ଗିଗାସ୍ ନାମକ ଏକ ପ୍ରକାରର ମାଛର ଶରୀରରେ ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପରି ପ୍ରାକୃତିକ କାତି ରହିଛି। ଏହା ସହାୟତାରେ ସେମାନେ ପିରାନା ପରି ଶକ୍ତିଶାଳୀ ମାଛର ଆକ୍ରମଣରୁ ବର୍ତ୍ତି ପାରନ୍ତି। ପିରାରୁ ପ୍ରାୟ 10 ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥିବା ବେଳେ ଏହାର ଓଜନ 200 କିଲୋ ପାଖାପାଖି ହୋଇଥାଏ। ଏହି ମାଛ ପବନରେ ବି ଶ୍ୱାସକ୍ରିୟା କରିପାରେ। ପାଣିରୁ ବାହାରେ ପୁରା ଗୋଟିଏ ଦିନ ବି ଏହି ମାଛ ରହିପାରିବ। ପିରାରୁକୁ ବ୍ରାଜିଲ, ଗୁଏନା ଏବଂ ପେରୁ ଅଞ୍ଚଳରେ ଦେଖାଯାଉଥିବା ବେଳେ ସେଠାରେ ପିରାନା ମାଛ ବି ରହିଥାନ୍ତି। ଏଗୁଡ଼ିକର ଦାନ୍ତ କରତ ଭଳି ଧାରୁଆ ହୋଇଥାଏ। ଶିକାର କରିବା ଲାଗି ଅନ୍ୟ ମାଛ ଉପରେ ପିରାନା ମାଛ ଭୟଙ୍କର ଆକ୍ରମଣ କରିଥିବା ବେଳେ ପିରାନା ଠାରୁ ରକ୍ଷା ପାଇବା ଲାଗି ପିରାରୁକୁ ମାଛ ପାଇଁ ପ୍ରକୃତିର ଉପହାର ଦେଇଛି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍। ଗବେଷଣାରୁ ଜଣାଯାଇଥିଲା ଯେ ପିରାରୁକୁ କାତିର ବାହାର ପରସ୍ଥ ମିନେରାଲ୍ସ ବା ଖଣିଜ ଲବଣରେ ତିଆରି ହୋଇଥିବାରୁ ଏହାକୁ ଭେଦ କରିବା କଷ୍ଟକର। ସେହିପରି ଭିତର ପାର୍ଶ୍ୱ କୋଲେଜନରେ ହୋଇଥାଏ, ଯାହା ପ୍ରୋଟିନ୍ ଏବଂ ଶରୀରର ଅନ୍ୟ କୋଷ ମିଶି ସୃଷ୍ଟି ହୋଇଥାଏ। ଏଭଳି ସଂରଚନାର ଅର୍ଥ ପିରାନା ଆକ୍ରମଣରେ କାତିର ଆକୃତି ଖରାପ ହୋଇଗଲେ ମଧ୍ୟ ଏହା ଭାଙ୍ଗିବ ନାହିଁ କି ଏହାକୁ ପିରାନାର ମୁନିଆ ଦାନ୍ତ ଭେଦ କରିପାରିବ ନାହିଁ। ତେଣୁ ପିରାରୁକୁ ମାଛ ସୁରକ୍ଷିତ ରହିପାରିବ। କୋଲେଜନ୍ ତନ୍ତୁ ମୋଡ଼ି ହେବା, ବିସ୍ତାରିତ ହେବା ପରି ଯେକୌଣସି ଆକୃତିକୁ ଗ୍ରହଣ କରିପାରିବ ବୋଲି ଜଣାଯାଇଛି। ଏହି ମାଛ ସମ୍ପର୍କରେ ଅଧିକ ଗବେଷଣା କରାଯିବା ମଣିଷ ପାଇଁ ଉନ୍ନତ ମାନର ସୁରକ୍ଷା ଜ୍ୟାକେଟ୍ ପ୍ରସ୍ତୁତି ତଥା ଏରୋସ୍ପେସ୍ର ଡିଜାଇନ୍କୁ ଉନ୍ନତ କରିବା ଲାଗି ସହାୟକ ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।
1: ସଫ୍ଟୱେୟାର ତତ୍ତ୍ୱାବଧାନରେ ପ୍ରସ୍ତୁତ ତଥା 3D ପଦ୍ଧତିରେ ମୁଦ୍ରିତ ଭୋଜନ ପ୍ରିଣ୍ଟେଡ୍ ଫୁଡ୍ ଭବିଷ୍ୟତରେ ଖାଦ୍ୟ ଶିଳ୍ପକୁ ଅକ୍ତିଆର କରିପାରେ ବୋଲି ଗବେଷକମାନେ ଦାବି କରୁଛନ୍ତି। ମେସିନ୍ ଖାଦ୍ୟ ମୁଦ୍ରଣ କରିପାରିବ କି ନାହିଁ ଏ ବିଷୟରେ ପ୍ରାରମ୍ଭିକ ସମୟରେ ଗବେଷକମାନେ ସନ୍ଦିହାନ ଥିଲେ, କିନ୍ତୁ ଏବେ ତାହା ସମ୍ଭବ ବୋଲି ପ୍ରମାଣିତ ହୋଇ ବ୍ୟାପକ ଆକାର ଧାରଣ କରୁଛି। ଇଞ୍ଜିନିୟର ଓ ବୈଜ୍ଞାନିକମାନେ 3D ପ୍ରିଣ୍ଟର ବ୍ୟବହାର କରି ନରମ ଓ ଅର୍ଥତରଳ କରାଯାଇଥିବା ଖାଦ୍ୟ ସାମଗ୍ରୀରୁ ଲୋକଙ୍କ ବରାଦ ମୁତାବକ ଭୋଜନ ପ୍ରସ୍ତୁତ କରିପାରୁଛନ୍ତି। ଗବେଷଣାରୁ ଜଣାପଡ଼ିଛି, ଦୀର୍ଘ ଦିନ ପାଇଁ ମହାକାଶ ଯାତ୍ରା କରୁଥିବା ମହାକାଶଚାରୀ, କ୍ରୀଡ଼ାବିତ୍, ବୟସ୍କ ଲୋକମାନଙ୍କ ହଜମ ଶକ୍ତିକୁ ଚାହିଁ ବହଳ ଖାଦ୍ୟ, ଗିଳିବାରେ ସମସ୍ୟା ଥିବା ରୋଗୀଙ୍କ ପାଇଁ 3D ଖାଦ୍ୟ ମୁଦ୍ରଣ ମେସିନ୍ ବେଶ୍ ଉପଯୋଗୀ। ଏବେ ପାରମ୍ପରିକ ଖାଦ୍ୟ ପଦାର୍ଥର ରୂପ, ସ୍ୱାଦ ଓ ସ୍ତର ଆଦି ଅନୁକରଣ କରି ଅନେକ କମ୍ପାନୀ ଓ ଷ୍ଟାର୍ଟଅପ୍ 3D ପ୍ରିଣ୍ଟର ଦ୍ୱାରା ବିଭିନ୍ନ ଖାଦ୍ୟ ମୁଦ୍ରଣ କଲେଣି। ପାଚକ ବା ଶେଫ୍ମାନେ ବି ସେମାନଙ୍କ କଳ୍ପନା ପ୍ରସ୍ତୁତ ଖାଦ୍ୟ ପଦାର୍ଥ 3D ପ୍ରିଣ୍ଟର ମାଧ୍ୟମରେ ସାକାର କରୁଛନ୍ତି। ଏ ପଦ୍ଧତିରେ ଭୋଜନ ପ୍ରସ୍ତୁତି ଲାଗି କମ୍ପ୍ୟୁଟର ଓ ସଫ୍ଟୱେୟାର ଆଦି ଡିଜିଟାଲ ଉପକରଣ ଥିବାରୁ ବ୍ୟଞ୍ଜନ ଲାଗି ବ୍ୟବହୃତ ଉପାଦାନ ସଠିକ୍ ଓ ନିୟନ୍ତ୍ରଣ ମାତ୍ରାରେ ଉପଯୋଗ କରାଯାଉଛି। ଆବଶ୍ୟକ ସ୍ଥଳେ ସ୍ୱାସ୍ଥ୍ୟପ୍ରଦ ଭୋଜନ ଲାଗି ଅତିରିକ୍ତ ପୋଷକ ତତ୍ତ୍ୱ ମିଶ୍ରଣ କରାଯାଉଛି, ତେଣୁ ଖାଦ୍ୟ ସାମଗ୍ରୀ ଅଯଥା ନଷ୍ଟ ହେଉନାହିଁ। 3D ପଦ୍ଧତିରେ ଖାଦ୍ୟ ମୁଦ୍ରଣ କରିବା ଚିନ୍ତାଧାରା 2006 ବେଳକୁ ଆମେରିକାର କର୍ଣ୍ଣେଲ ୟୁନିଭର୍ସିଟି ସ୍ଥିତ ଫ୍ୟାବ୍ ଆର୍ଟ ହୋମ୍ ପ୍ରୋଜେକ୍ଟରେ ଆରମ୍ଭ ହୋଇଥିଲା। ଆଦ୍ୟ କାଳରେ ଏଥିରେ ଚକୋଲେଟ୍, କୁକି ଗୁଣ୍ଡ ଓ ଛେନା ଆଦି ଉତ୍ପାଦନରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଥିଲା। ଏହା ପରେ ପରେ ଅନ୍ୟାନ୍ୟ ଅନେକ କମ୍ପାନୀ 3D ପଦ୍ଧତିରେ ଖାଦ୍ୟ ପଦାର୍ଥ ମୁଦ୍ରଣ ଲାଗି ଗବେଷଣା କରି ଉନ୍ନତ ଡିଜିଟାଲ ମେସିନ୍ ବିକଶିତ କଲେ। ତାପରେ କଲମ୍ବିଆ ୟୁନିଭର୍ସିଟି ସ୍କୁଲ ଅଫ୍ ଇଞ୍ଜିନିୟରିଂ ଗୋଟିଏ 3D ପ୍ରିଣ୍ଟର ବିକଶିତ କଲା, ଯେଉଁଥିରେ ଲେଜର ରଶ୍ମି ଦ୍ୱାରା ଭୋଜନ ରନ୍ଧା ହେଲା। ପ୍ରଥମେ ସେମାନେ ଏହି ପ୍ରିଣ୍ଟରରେ 7 ପ୍ରକାର ସାମଗ୍ରୀ ପକାଇ ଚିଜ୍ କେକ୍ ପ୍ରସ୍ତୁତ କଲେ। ନରମ ବା ଅର୍ଦ୍ଧତରଳ କରାଯାଇଥିବା ଖାଦ୍ୟ ସାମଗ୍ରୀଗୁଡ଼ିକୁ କୁହାଗଲା ଫୁଡ୍ ଇଙ୍କ ଓ ତାହାକୁ ସଠିକ୍ ଭାବରେ ରାନ୍ଧିବାକୁ ବ୍ୟବହାର କରାଗଲା ଲେଜର ରଶ୍ମି। ଇଙ୍କ କୁହାଯାଉଥିବା ଏହି ନରମ ତଥା ଅର୍ଦ୍ଧତରଳ ଖାଦ୍ୟ ସାମଗ୍ରୀ ନିର୍ଦ୍ଧାରିତ ନୋଜଲ ଦେଇ ବାହାରେ ଏବଂ ରନ୍ଧନ ନିମନ୍ତେ 3D ପ୍ରିଣ୍ଟରେ ପରସ୍ତ ହୋଇ ବିଛାଇ ହୋଇଯାଏ। ଖାଦ୍ୟ ଶିଳ୍ପରେ ଏହା ହେଉଛି ଏ ଟେକ୍ନୋଲୋଜିର ବିଶେଷ ବୈଶିଷ୍ଟ୍ୟ ବୋଲି ଅଷ୍ଟ୍ରିଆର ରେଭୋ ଫୁଡ୍ସର ସିଇଓ କହିଛନ୍ତି।

0: ପ୍ରକୃତିର ପ୍ରେରଣାରେ ଲାସ୍ଭେଗାସ୍ ସ୍ଥିତ ନେଭାଡା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏପରି ଏକ ଯନ୍ତ୍ର ଆବିଷ୍କାର କରିଛନ୍ତି ଯାହା ପରିବେଶରୁ ଅର୍ଥାତ୍ ପବନରୁ ସିଧାସଳଖ ପାଣି ସଂଗ୍ରହ କରିପାରିବ। 10% ଭଳି କମ୍ ଆର୍ଦ୍ରତା ରହିଥିଲେ ବି ଏହା ପବନରୁ ପାଣି ସଂଗ୍ରହ କରିପାରୁଛି ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି। ଜଳାଭାବ ରହିଥିବା ଅଞ୍ଚଳରେ ଏହି ଯନ୍ତ୍ରଟି ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଇଛି। ଏବେ ଏହା ସୌରଶକ୍ତିରେ ପରିଚାଳିତ ହେଉଛି। ଏହି ଗବେଷଣା ରିପୋର୍ଟ ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସେନ୍ସରେ ପ୍ରକାଶିତ ହୋଇଛି।
1: ବନ୍ଧୁ, ଗଛରେ କଣ୍ଟା ଥିଲେ ବି ଗୋଲାପ ଫୁଲ ସମସ୍ତଙ୍କର ପସନ୍ଦ। ଲାଲ ଗୋଲାପ ପ୍ରେମର ପ୍ରତୀକ ବୋଲି କୁହାଯାଏ। ତେବେ ବିଶ୍ୱର ପ୍ରଥମ ଗୋଲାପ କେଉଁ ରଙ୍ଗର ଥିଲା ବୋଲି ବୈଜ୍ଞାନିକମାନେ ଗବେଷଣା କରି ଜଣାଇଛନ୍ତି। ଏହି ଗୋଲାପ ଲାଲ ରଙ୍ଗର ନ ହୋଇ ଏକ ପାଖୁଡ଼ା ଥିବା ହଳଦିଆ ଫୁଲ ଥିଲା ବୋଲି କୁହାଯାଇଛି। ବିଶ୍ୱର 200 ଅଧିକ ପ୍ରଜାତିର ଗୋଲାପ ସମ୍ପର୍କରେ ନୂତନ ଜିନୋମିକ୍ସ ଅଧ୍ୟୟନ କରି ବୈଜ୍ଞାନିକମାନେ ଏହା ଜଣାଇଛନ୍ତି। ଆଜିକାଲି ରଙ୍ଗ ବେରଙ୍ଗୀ ବହୁ ପାଖୁଡ଼ାର ଗୋଲାପ ସମୟ ସହିତ ବିକଶିତ ହୋଇଛି। ଗବେଷଣାରୁ ଜଣାଯାଇଛି ଯେ ଗୋଲାପର ଉତ୍ପତ୍ତି ମଧ୍ୟ ଏସିଆ ଅଞ୍ଚଳରେ ହୋଇଥିଲା ଏବଂ ପ୍ରାୟ 5000 ପୂର୍ବେ ଚୀନରେ ଏହା ଚାଷ କରାଯାଇଥିଲା। ଏବେ ବିଶ୍ୱରେ 35,000 ଅଧିକ ପ୍ରଜାତିର ଗୋଲାପ ରହିଥିବା ବେଳେ ଏଗୁଡ଼ିକରୁ ଅଧିକାଂଶ 8-10 ଜଙ୍ଗଲୀ ପ୍ରଜାତିରୁ ସୃଷ୍ଟି ହୋଇଥିବା ଜଣାଯାଇଛି।
0: କୁହାଯାଏ ମୃତ୍ୟୁ କେତେବେଳେ ଆସେ କାହାକୁ ଜଣା ନଥାଏ, ହେଲେ ବିଜ୍ଞାନର ଉନ୍ନତି ଏପରି ସ୍ତରରେ ପହଞ୍ଚିଲାଣି ଯେ ମୃତ୍ୟୁର ସମୟ ମଧ୍ୟ ଆକଳିତ ହୋଇପାରିବ ବୋଲି ଦାବି କରାଯାଉଛି, ଆଉ ଡେଥ୍ କ୍ଲକ୍ ଏହା ସମ୍ଭବ କରୁଛି। ଆପଣ କେବେ ଭାବିଛନ୍ତି କି ଆପଣଙ୍କ ମୃତ୍ୟୁ କେଉଁ ଦିନ ହେବ ତାର ଆଗୁଆ ସୂଚନା ଆପଣଙ୍କୁ ମିଳିଯିବ? ଅବାସ୍ତବ ମନେ ହେଉଛି ନା? ଆଗରୁ ଏହା ଅସମ୍ଭବ ଥିଲା, ହେଲେ ସମ୍ପ୍ରତି ଶୀର୍ଷ ସୋପାନରେ ପହଞ୍ଚିଥିବା ପ୍ରଯୁକ୍ତିକ ସଫଳତା ଦ୍ୱାରା ଏହା ସମ୍ଭବ ହୋଇଛି। ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା AI ପ୍ରୟୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଆର୍ଥିକ ସେବା ପର୍ଯ୍ୟନ୍ତ ସବୁଠି ଏହାର ବ୍ୟବହାର ବ୍ୟାପକ। AI ଭବିଷ୍ୟତ ବିଷୟରେ ମଧ୍ୟ କହୁଛି, ମଣିଷର ଆର୍ଥିକ ଅବସ୍ଥା ଓ ସ୍ୱାସ୍ଥ୍ୟାବସ୍ଥାର ପୂର୍ବାନୁମାନ ଦୃଷ୍ଟିରୁ ଏହାର ଭୂମିକା ଏବେ ଆଗରେ ରହିଛି। ସମ୍ପ୍ରତି ଡେଥ୍ କ୍ଲକ୍ ଆପ୍ ଖବରର ଶିରୋନାମା ପାଲଟିଛି। ଏହି ଆପ୍ଲିକେସନ ଜଣେ ବ୍ୟକ୍ତିଙ୍କର ଦୈନନ୍ଦିନ ଅଭ୍ୟାସ ଆଧାରରେ ମୃତ୍ୟୁ ସମୟର ପୂର୍ବାନୁମାନ କରୁଛି। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଆଜିର ଖେଳ ଖବର।
1: ଗାବୁରୋନେର ବୋଷ୍ଟୱାନାରେ ଆୟୋଜିତ ବିଶ୍ୱ ଦୌଡ଼କୁଦ ରିଲେ 2026 ରବିବାର ଭାରତୀୟ ମିଶ୍ରିତ ରିଲେ 4x100 meter ହିଟ୍ସରେ 41.35 seconds ସହ ନୂତନ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ଭାରତୀୟ ଦଳ। ଭାରତୀୟ ଦଳ ପକ୍ଷରୁ SS ସ୍ନେହା, ରାଗୁଲ କୁମାର, ନିତ୍ୟ ଗାନ୍ଧୀ ଓ ଅନିମେଶ କୁଜୁର ରହିଥିଲେ। ଗତ ମାର୍ଚ୍ଚରେ ଜାତୀୟ ଓପନ୍ ଦୌଡ଼କୁଦ ଚାମ୍ପିୟନ୍ସିପ୍ରେ 4x100 meter ମିଶ୍ରିତ ରିଲେରେ ପ୍ରସାଦ ଭୋଇ, ଉନ୍ନତି ଆୟପ୍ପା, ହରିତା ବଦୋରା ଓ ଡି ଜୟରାମ 42.30 seconds ଅତିକ୍ରମ କରି ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ, ଯାହାକୁ SS ସ୍ନେହା, ରାଗୁଲ କୁମାର, ନିତ୍ୟ ଗାନ୍ଧୀ ଓ ଅନିମେଶ କୁଜୁର ଭାଙ୍ଗିଛନ୍ତି। SS ସ୍ନେହା, ରାଗୁଲ କୁମାର, ନିତ୍ୟ ଗାନ୍ଧୀ ଓ ଅନିମେଶ କୁଜୁର ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ 10ମ ସ୍ଥାନରେ ରହିଛନ୍ତି।
0: ଚଳିତ ଆଇପିଏଲ୍ରେ ପ୍ରଥମ 7 ମ୍ୟାଚ୍ରେ ଅପରାଜିତ ଥିବା ପଞ୍ଜାବ କିଙ୍ଗ୍ସ କ୍ରମାଗତ ଦ୍ୱିତୀୟ ପରାଜୟ ଭୋଗିଛି। ରବିବାର ସନ୍ଧ୍ୟାର ଏକ ରୋମାଞ୍ଚକର ମ୍ୟାଚ୍ରେ ଜେସନ୍ ହୋଲ୍ଡରଙ୍କ 4 wicket ଦଖଲ ବଳରେ ପଞ୍ଜାବକୁ 4 wicketରେ ଗୁଜରାଟ ଟାଇଟାନ୍ସ ପରାସ୍ତ କରିଛି। ଗୁଜରାଟ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ସୁର୍ଜିଆନ୍ସ ସେଡ୍ଗେ ଓ ମାର୍କସ୍ ଷ୍ଟୋଇନିସ୍ଙ୍କ ଲଢୁଆ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ 9 wicketରେ 163 ରନ୍ କରିଥିଲା। ସାଇ ସୁଦର୍ଶନ ଓ ୱାଶିଂଟନ୍ ସୁନ୍ଦରଙ୍କ ଲଢୁଆ ଇନିଂସ ବଳରେ ଗୋଟିଏ ବଲ୍ ବାକି ଥାଇ 6 wicket ହରାଇ ଗୁଜରାଟ ଟାଇଟାନ୍ସ ଜିତିଥିଲା। 9 ମ୍ୟାଚ୍ରୁ 13 points ସହ ପଞ୍ଜାବ ଶୀର୍ଷ ସ୍ଥାନରେ ରହିଛି। ଗୁଜରାଟ 10ମ ମ୍ୟାଚ୍ରେ 6ଷ୍ଠ ବିଜୟ ପରେ 5ମ ସ୍ଥାନରେ ରହିଛି।

0: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଓ ସିନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ 2026-27 ଉଦ୍ଯାପିତ ହୋଇଯାଇଛି। ରବିବାର ଅନ୍ତିମ ଦିବସରେ ମହିଳା ଜୁନିୟର ଅନ୍ଇଭିନ୍ ବାର୍ସରେ ବଙ୍ଗଳାର ପାରମିତା ବାରା ସ୍ୱର୍ଣ୍ଣ, ଉତ୍ତରପ୍ରଦେଶର ଅବିଧା ସିଂ ଦେବ ରୌପ୍ୟ ଓ ମହାରାଷ୍ଟ୍ରର ସାକ୍ଷୀ ଦାଲ୍ଭି କାଂସ୍ୟ, ପାରାଲେଲ୍ ଭୋଲ୍ଟରେ ମହାରାଷ୍ଟ୍ରର ଇଶିତା ରିୱାଲ ସ୍ୱର୍ଣ୍ଣ, ରେଲୱେ ସ୍ପୋର୍ଟସ୍ ପ୍ରମୋସନ ବୋର୍ଡ ପ୍ରିୟାସା କୁଣ୍ଡୁ ରୌପ୍ୟ ଓ ବଙ୍ଗଳାର ସୋମାଲି କାରାର କାଂସ୍ୟ ପଦକ ଜିତିଛନ୍ତି। ବାଲେନ୍ସିଂ ବିମ୍ରେ ବଙ୍ଗଳାର ଅନୁସୟା ହୋଲଦାର ସ୍ୱର୍ଣ୍ଣ, ତ୍ରିପୁରାର ଶ୍ରେୟାଂଶୀ ରାୟ ରୌପ୍ୟ ଓ ବଙ୍ଗଳାର ଶ୍ରିୟା ଘୋଷ କାଂସ୍ୟ। ସିନିୟର ମହିଳା ଅନ୍ଇଭିନ୍ ବାର୍ଡସ୍ରେ ଓଡ଼ିଶାର ତନୁ ସ୍ୱର୍ଣ୍ଣ, ଗୁଜରାଟର ଦିୟା ଠାକୁର ରୌପ୍ୟ ଓ କେରଳର ଅମିନ ଦିଲସିଦ କାଂସ୍ୟ ପଦକ ଜିତିଛନ୍ତି। ବାଲେନ୍ସିଂ ବିମ୍ରେ ହରିୟାଣାର ନିରଞ୍ଜନ ପୁନିଆ ସ୍ୱର୍ଣ୍ଣ, ମହାରାଷ୍ଟ୍ରର ଅନୁଶିକା ପାଟିଲ ରୌପ୍ୟ ଓ ଓଡ଼ିଶାର ପ୍ରିୟାଂଶୀ ବଂଶାଲ କାଂସ୍ୟ ପଦକ ଜିତିଛନ୍ତି।
1: ପୁରୀର ଜଗନ୍ନାଥ ଷ୍ଟାଡିୟମରେ ପାୟୋନିୟର କ୍ଲବ ପକ୍ଷରୁ ଚାଲିଥିବା 17ତମ ନୀଳାଚଳ ଟ୍ରଫି ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ ଚାମ୍ପିୟନ ହୋଇଛି। ଜଗଦୀଶ ରାଉତରାୟଙ୍କ ସ୍କୃତିରେ ଆୟୋଜିତ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଟକର ୟୁନିୟନ ସ୍ପୋର୍ଟିଂ କ୍ଲବକୁ ମାତ୍ର 8 ରନ୍ରେ ପ୍ରଗତି ପରାସ୍ତ କରିଛି। ରଘୁନାଥ ମଲ୍ଲଙ୍କ ଅପରାଜିତ 75 ରନ୍ ବଳରେ ପ୍ରଗତି ନିର୍ଦ୍ଧାରିତ 30 ଓଭରରେ 7 ୱିକେଟ୍ରେ 157 ରନ୍ କରିଥିଲା। ପରେ ୟୁନିୟନ ସ୍ପୋର୍ଟିଂ 9 ୱିକେଟ୍ରେ 149 ରନ୍ କରିପାରିଥିଲା।
0: ଚଳିତ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦର କ୍ରମାଗତ ପଞ୍ଚମ ବିଜୟ ପରେ ଏହି ଧାରାକୁ ରୋକିପାରିଛି କୋଲକାତା ନାଇଟ୍ ରାଇଡର୍ସ। ରବିବାର ଅପରାହ୍ନର ମ୍ୟାଚ୍ରେ ସ୍ପିନରଙ୍କ ସଫଳତା ପରେ ଅଙ୍କରେଶ ରଘୁବଂଶୀ ଓ ଅଜଙ୍କ୍ୟ ରାହାଣେଙ୍କ ବ୍ୟାଟିଂ ବଳରେ ସନ୍ରାଇଜର୍ସକୁ 7 ୱିକେଟ୍ରେ କେକେଆର୍ ପରାସ୍ତ କରିଛି। ଏକଦା ସନ୍ରାଇଜର୍ସ 1 ୱିକେଟ୍ରେ 105 ରନ୍ କରିଥିଲା। ତେବେ କେକେଆର୍ 2 ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ ନାରାୟଣଙ୍କ ବୋଲିଂ ବଳରେ ସନ୍ରାଇଜର୍ସ 60 ରନ୍ରେ ଶେଷ 9 ୱିକେଟ୍ ହରାଇ 19 ଓଭରରେ 165 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। 10 ବଲ୍ ବାକି ଥାଇ 3 ୱିକେଟ୍ ହରାଇ କେକେଆର୍ ଜିତିଥିଲା। ପ୍ରଥମ 6ଟିରୁ କୌଣସି ମ୍ୟାଚ୍ ଜିତିନଥିବା କେକେଆର୍ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ସନ୍ରାଇଜର୍ସ 10ମ ମ୍ୟାଚ୍ରେ 6ଷ୍ଠ ପରାଜୟ ଭୋଗିଛି।
1: ରାଉରକେଲାଠାରେ ରାଜ୍ୟସ୍ତରୀୟ ଉପକନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ରାଉରକେଲା ଇସ୍ପାତ କାରଖାନା ବା ଆର୍ଏସ୍ପି ବିଜେତା ହୋଇଛି। ଆର୍ଏସ୍ପି 2-0 ଗୋଲ୍ରେ ସୁନ୍ଦରଗଡ଼କୁ ପରାସ୍ତ କରିଛି। ସେହିଭଳି ଗାଙ୍ଗପୁର ହକି ଆସୋସିଏସନ୍କୁ ସିଧାସଳଖ 5-0 ଗୋଲ୍ରେ ପରାସ୍ତ କରି ଢେଙ୍କାନାଳ ତୃତୀୟ ସ୍ଥାନରେ ରହିଛି। ରବିବାର ସନ୍ଧ୍ୟାରେ ଆର୍ଏସ୍ପି ଓ ସୁନ୍ଦରଗଡ଼ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳର ଖେଳାଳି ଜୋରଦାର ପ୍ରୟାସ କରିଥିଲେ ମଧ୍ୟ ଗୋଲ୍ ଶୂନ୍ୟ ରହିଥିଲା। ତେବେ 26 ମିନିଟ୍ରେ ଆର୍ଏସ୍ପିକୁ ଏକ ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲା। ଏହାକୁ ଅଧିନାୟକ ଲାଜରୁସ୍ ଧନୱାର ହାତଛଡ଼ା ନକରି ଦଳକୁ 1-0 ଗୋଲ୍ରେ ଆଗୁଆ କରିଥିଲେ। 39 ମିନିଟ୍ରେ ସୁମନ କିଣ୍ଡୋ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ବ୍ୟବଧାନକୁ 2-0 ଗୋଲ୍କୁ ପହଞ୍ଚାଇଥିଲେ। ଶେଷ କ୍ୱାର୍ଟରରେ ସୁନ୍ଦରଗଡ଼ ପ୍ରତ୍ୟାବର୍ତ୍ତନ ପ୍ରୟାସ କରିଥିଲେ ମଧ୍ୟ ତାହା ବିଫଳ ହେବାରୁ ପରାଜୟ ଭୋଗିଥିଲା। ଶ୍ରୋତାବନ୍ଧୁ, ଦେଶର ଶକ୍ତି ସମ୍ପଦର ମୂଳଦୁଆ ହେଉଛି କୋଇଲା। ଏହି କଳା ହୀରାକୁ ଉଦ୍ଧାର କରୁଥିବା ଶ୍ରମିକମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ମେ 4 ଅର୍ଥାତ୍ ଆଜିର ଦିନକୁ କୋଇଲା ଖଣି ଶ୍ରମିକ ଦିବସ ଭାବେ ପାଳନ କରାଯାଏ।
0: ଭାରତରେ 1774 ମସିହାରୁ ରାଣୀଗଞ୍ଜରୁ ଏହି ଶିଳ୍ପର ଯାତ୍ରା ଆରମ୍ଭ ହୋଇଥିଲା। ଶ୍ରମିକମାନଙ୍କର ସଂଘର୍ଷମୟ ଜୀବନ ଓ ସେମାନଙ୍କର ଅବଦାନକୁ ସ୍ୱୀକୃତି ଦେବା ପାଇଁ ଏହି ଦିନଟି ସମର୍ପିତ।
1: ଖଣି ଭିତରେ ଅତ୍ୟନ୍ତ ବିପଦଜନକ ପରିବେଶରେ କାମ କରୁଥିବା ବୀର ଶ୍ରମିକମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ଏହାର ମୁଖ୍ୟ କାରଣ। ସେମାନଙ୍କ ତ୍ୟାଗ ଯୋଗୁଁ ହିଁ ଆମ ଜୀବନ ଆଲୋକିତ ହେଉଛି।
0: ତେବେ ଚଳିତ ବର୍ଷ ଏହି ଦିବସର ଥିମ୍ ରଖାଯାଇଛି ଅନରିଙ୍ଗ ଦ ଗ୍ରିଟ୍ ସେଫ୍ଟି ଆଣ୍ଡ ଡେଡିକେସନ ଅଫ୍ ଦ ୱାର୍କଫୋର୍ସ। ବନ୍ଧୁ, ଓଡ଼ିଶାର ଅନୁଗୁଳ, ତାଲଚେର ଏବଂ ଝାରସୁଗୁଡ଼ା ଭଳି ଅନେକ ଅଞ୍ଚଳରେ ହଜାର ହଜାର ଶ୍ରମିକ କୋଇଲା ଉତ୍ପାଦନରେ ନିୟୋଜିତ। ଏହି ଦିବସରେ ଆମେ ସମସ୍ତେ ସେହି କର୍ମବୀରମାନଙ୍କୁ ସଲାମ କରିବା ଉଚିତ ଯେଉଁମାନଙ୍କ ପାଇଁ ଦେଶର ପ୍ରଗତିର ଚକ ଗଡୁଛି। ସେମାନଙ୍କର ସୁରକ୍ଷା ଓ ସୁଖୀ ଜୀବନ ହିଁ ଏହି ଦିବସର ପ୍ରକୃତ ସଫଳତା। तेबे श्रोता बंधु वर्तमान तो समय हो जाइछि आजिर कार्यक्रम रु विदाय नबाकु
1: आजिर कार्यक्रम टी आपण मानुको केमिति लागिला आमो पाखको चिट्ठी बा मेल माध्यम रे मतामत पठाइबाकु भुलिबे नाही
0: आमुकु चिट्ठी लेखिबार ठिकणा टी हेउछि युववाणी विभाग मार्फत केन्द्र निर्देशक आकाशवाणी कटक आमर पिन कोड टी हेउछि 753001
1: आमर मेल आईडी टी लेखि रखंतु yv.airctc@gmail.com
0: तेबे श्रोता बंधु आजर कार्यक्रम को एठी रखुछु
1: आजर अन्वेषारे मु थिली आपणक साथी दीप्ति
0: आउ मु प्रतीक्षा
1: रहुछु
0: नमस्कार।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବହୁମତ, କେରଳରେ ୟୁଡିଏଫ୍, ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ଏବଂ ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସର ସଂଖ୍ୟାଗରିଷ୍ଠତା ହାସଲ। ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା 79,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍କରଣ କରି ଆଜି ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ। ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ଓପିଟିସିଏଲ୍ ପକ୍ଷରୁ ଆଜି ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟରଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ପରୀକ୍ଷାଗାରକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। କହିଲେ ଏକ ଶକ୍ତିଶାଳୀ ପରିବହନ ନେଟୱର୍କ ହିଁ ବିକଶିତ ଓଡ଼ିଶାର ମେରୁଦଣ୍ଡ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଟାଙ୍କି ଛକ ନିକଟରେ ସଡ଼କ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରର ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶିର କଲେ ଘୋଷଣା ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।
2: यहां खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहां होती है सीधी, सटीक और सच्ची खबरें।
3: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ସପ୍ତମ ଭାଗ ସନ୍ଧ୍ୟା 6:10। ଯୁବଶକ୍ତି ସନ୍ଧ୍ୟା 6:30। ଏଥିରେ ଶୁଣିବେ ବୈଷୟିକ ଶିକ୍ଷା ଏବଂ ଯୁବ ସମାଜ, ଆଲୋଚକ ପ୍ରଫେସର ଡକ୍ଟର ଚିନ୍ତାମଣି ପଣ୍ଡା। ଓଡ଼ିଆ କଥାଚିତ୍ର ଗୀତ ରାତି 17:02। ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ରାତି 17:25। କୃଷି ସଂସାର ରାତି 17:30। ଏଥିରେ ଶୁଣିବେ ସଫଳ ଚାଷୀ ଶାରଦା ରାୟଙ୍କ ସହିତ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ଅନୁଜାତାରିଣୀ ମିଶ୍ର ଗାଇଥିବା ଓଡ଼ିଶୀ ଗୀତ ରାତି 8:30। କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ରାତି 9:30। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ନାଟକ କୁହୁଡ଼ି ପ୍ରଚାର କରିବ ରାତି 10:02। ରଚନା ପୃଥ୍ୱୀରାଜ ପତ୍ର, ପ୍ରଯୋଜନା ଗୌର ପଟ୍ଟନାୟକ। ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କର ବଂଶୀବାଦନ ଶୁଣିବେ ରାତି 10:30। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। 6:35 ଅନୁଚିନ୍ତା ଉପସ୍ଥାପନା ଶଙ୍କର୍ଷଣ ମଙ୍ଗରାଜ। ଶ୍ରୀମଦ୍ ଭାଗବତର 26ତମ ଭାଗ 6:40। 6:17 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଶ୍ୱାସ ରୋଗର ହୋମିଓପାଥି ଚିକିତ୍ସା, ଆଲୋଚନା କରିବେ ଡାକ୍ତର ଅକ୍ଷୟ କୁମାର ମିଶ୍ର। ପ୍ରଭାତ ପରିକ୍ରମା 6:17। 6:35 କଥିକାରେ ଶୁଣିବେ ମୁକ୍ତି ବିପ୍ଳବୀ ଧରଣୀଧର ଭୂୟାଁ, ଆଲୋଚକ ପ୍ରଫୁଲ୍ଲ କୁମାର ସାହୁ। ମଧୁମାଳତୀ 6:47 କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ, ସଙ୍ଗୀତ ବିଶ୍ୱନାଥ ମିଶ୍ର। ନାଟକ ଅଥର୍ବ ପ୍ରଚାର କରିବୁ ଦିନ 10:00। ମୂଳ ରଚନା ପ୍ରାଣବନ୍ଧୁ କର, ପ୍ରଯୋଜନା ଝରଣା ଦାସ। ଦିନ 11:10 ଅଭୁଲା ଗୀତ, ଏଥିରେ ଆଧୁନିକ ଗୀତ ଗାଇଛନ୍ତି ଶ୍ୟାମାମଣି ଦେବୀ ଏବଂ ବି ବୁଦ୍ଧ ପ୍ରସାଦ ରାଓ। ପାଲା ପ୍ରଚାର କରିବୁ ଦିନ 11:30, ପରିବେଷଣ କରିବେ ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ। ଖଞ୍ଜଣି ଭଜନ ଦିନ 1:10, ପରିବେଷଣ କରିବେ ସନାତନ ମହାନ୍ତି ଓ ସାଥୀ। ନାରୀମହଲ ଦିନ 1:20, ଏଥିରେ ଶୁଣିବେ ଛୋଟ ପରିବାର ସୁଖୀ ପରିବାର, ଆଲୋଚନା କରିବେ ସୁଭଦ୍ରା ମହାନ୍ତି। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00। ଯୁବବାଣୀ ଅପରାହ୍ନ 5:30, ଏଥିରେ ଶୁଣିବେ ଶିଶିର ବେହେରାଙ୍କର ଆଲୋଚନା, ଆଧୁନିକତାର ଆବଭାବ ଭିତରେ ଆମ ସଂସ୍କୃତି ଓ ପରମ୍ପରା, ଗଳ୍ପ ବା କହିବେ ହିମାଂଶୁ ଶେଖର ସାହୁ ଏବଂ ଶ୍ରୋତାଙ୍କ କଲମରୁ କବିତା। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର

ଅଷ୍ଟମ ଭାଗ ଉଦୟ ଭାରତ ସନ୍ଧ୍ୟା 6:30ରେ ଏଥିରେ ଶୁଣିବେ ଶ୍ରମିକମାନଙ୍କର ଅଧିକାରର ସୁରକ୍ଷା ଆଲୋଚନା କରିବେ ଡମ୍ବରୁଧର ଘଣା ଜିଲ୍ଲା ହାଲଚାଲ ରାତି 7:25ରେ ଏଥିରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ରାତି 7:30ରେ କୃଷି ସଂସାରରେ ଶୁଣିବେ ବ୍ୟବସାୟିକ ଭିତ୍ତିରେ ଗେଣ୍ଡୁଫୁଲ ଚାଷ ସମ୍ପର୍କରେ ମୋନାଲିସା ତ୍ରିପାଠୀଙ୍କ ସହିତ ଆଲୋଚନା ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ ରାତି 8:30ରେ ଶିକ୍ଷାଦାନ କରିବେ କ୍ରିଷ୍ଣ କହ୍ନେୟା ଆଚାର୍ଯ୍ୟ ଶିକ୍ଷାଗ୍ରହଣ କରିବେ ରାଜଲକ୍ଷ୍ମୀ ନାୟକ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ରାତି 9:30ରେ ଏଥିରେ ଶୁଣିବେ ଜାତୀୟ ଜିମ୍ନାଷ୍ଟିକ୍ ଚାମ୍ପିୟନ୍ସିପ୍ 2026ରେ ସଫଳତା ଲାଭ କରିଥିବା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟ ତପନ କୁମାର ମହାନ୍ତିଙ୍କ ସହିତ ସାକ୍ଷାତକାର ଏବଂ କ୍ରୀଡ଼ା ପରିକ୍ରମା ରାତି 10:02ରେ ପ୍ରଚାର କରିବୁ ଦାସକାଠିଆ ଗୀତ ପରିବେଷଣ କରିବେ ଗୋପାଳ ଚନ୍ଦ୍ର ସେଠ ଏବଂ ସାଥୀ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ରାତି 10:30ରେ ସକାଳ 8:30ରେ ଶୁଣିବେ ଓଡ଼ିଆ ଆଲବମ୍ ଗୀତ ଗୀତ ଗୀତିକା ସକାଳ 9:00ରେ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00ରେ ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45ରେ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଦିନ 3:00ରେ କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00ରେ ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ସପ୍ତମ ଭାଗ

0: पक्षत्वेन द्विस्थानयोः अर्जिते स्तः एकस्थाने च अग्रे अस्ति। पञ्चराज्येषु सप्त निर्वाचन क्षेत्राणाम् उपविधानसभा निर्वाचने भाजपेति दलं गुजरात त्रिपुरा नागालैण्ड राज्येषु प्रत्येकस्मिन् स्थाने विजयं प्राप्नोत्। महाराष्ट्र कर्णाटक राज्ययोः एकस्मिन् स्थाने च अग्रे अस्ति। कर्णाटके कांग्रेस दलं द्वि निर्वाचन क्षेत्रम् अवाप्नोत्। महाराष्ट्रे भाजपायाः मित्रपक्षं राष्ट्रवादी कांग्रेस दलं एनसीपी इत्यनेन अन्यस्मिन् निर्वाचन क्षेत्रे अग्रत्वम् उपलब्धमस्ति। अद्य सायंकाले प्रधानमंत्री नरेन्द्र मोदी नवदेहल्याः भाजपा मुख्यालयं गच्छति। चतुर्षु राज्येषु एकस्मिन् केन्द्रशासित प्रदेशे च विधानसभा निर्वाचनस्य परिणामानन्तरं सः दलस्य कार्यकर्तृन् साक्षात् सम्बोधयिष्यति। ईरान देशः संयुक्त राज्य अमेरिका देशाय होर्मुज जलसन्ध्यां न प्रविष्टुं सावधानम् अकरोत्। तेनोक्तं यत् अस्मिन् क्षेत्रे प्रवेशस्य कस्मिन्नपि प्रयासे बलप्रयोगः भविष्यति। एकस्मिन् वक्तव्ये ईरान देशस्य हतम अल अन्विया केन्द्रीय मुख्यालयः अवदत् यत् कापि विदेशीय सशस्त्र सेना मुख्यतया यूएस सैनिकाः यदि महत्वपूर्णे नौकायान मार्गे प्रविशन्ति तर्हि लक्षिताः भविष्यन्ति। ईरान देशस्य सेनया पुनः उक्तं यत् जलसन्ध्याः सुरक्षा ईरान देशस्य नियन्त्रणे एव अस्ति तथा च नौकायानानां सुरक्षित मार्गाय तस्य सैन्येन सह समन्वयं करणीयमिति। अद्यारभ्य जलमार्गे लम्बितानां नौकायानानां साहाय्यार्थं कार्यम् आरप्स्यते इति अमेरिका देशस्य घोषणायाः अनन्तरं एषा पूर्वसूचना समागतास्ति इति वार्ताः।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶିକ୍ଷା ହିଁ ବିକାଶର ମୂଳ ଦୁଆ। ବୈଷୟିକ ଶିକ୍ଷା ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ଆମର ଦୃଢ଼ ଆଶା ଓ ବିଶ୍ୱାସ। ପ୍ରତିଯୋଗିତାପୂର୍ଣ୍ଣ ବିଶ୍ୱରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଏ କ୍ଷେତ୍ରରେ ଏହାର ବ୍ୟବହାର ଗୁରୁତ୍ୱ ବହନ କରେ। ନବସୃଜନ ମାଧ୍ୟମରେ ବୈଷୟିକ ଶିକ୍ଷାର ନୂଆ ଧାରା ଏବେ ସମଗ୍ର ମାନବ ସମାଜକୁ ନୂତନ ଅନୁଭୂତି ଆଡ଼କୁ ଆକର୍ଷିତ କରୁଛି। ଯୁବ ସମାଜ ବୈଷୟିକ ଶିକ୍ଷାକୁ ଆପଣାଇ ସ୍ୱାବଲମ୍ବୀ ହେବା ସହ ବିକଶିତ ଏବଂ ଆତ୍ମନିର୍ଭର ଭାରତର ଜଣେ ଜଣେ ସହଯୋଗୀ ହୋଇପାରୁଛନ୍ତି। ଆଜି ଆସନ୍ତୁ ଶୁଣିବା ବୈଷୟିକ ଶିକ୍ଷା ଏବଂ ଯୁବ ସମାଜ ଏ ସମ୍ପର୍କରେ କହିଛନ୍ତି ପ୍ରାଧ୍ୟାପକ ଡକ୍ଟର ଚିନ୍ତାମଣି ପଣ୍ଡା।
3: ଆମେ ଯଦି ଭାରତର ବୈଷୟିକ ଶିକ୍ଷା ଓ ଆଜିର ଯୁବ ସମାଜର ମତିଗତି କଥା ଦେଖିବା, ଆମେ ଅନୁଭବ କରିପାରିବା ଯେ ଆଜିର ଯୁବ ସମାଜ ବହୁ ମାତ୍ରାରେ ଆଗେଇ ଯାଇଛି। ଦୁଇଟି ଉଦାହରଣ ଦେବି। ଗୋଟିଏ କଥା ହଉଛି ଯୋଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଯୋଉଟାକି କୃତ୍ରିମ ବୁଦ୍ଧିମତା ବୋଲି ଆମେ କହୁଛେ। ଏଇ ଯୋଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଯୁଗରେ ଆମର ପିଲାମାନେ ବିଭିନ୍ନ କାର୍ଯ୍ୟ ପାଇଁ ତାକୁ ବ୍ୟବହାର କରୁଛନ୍ତି। ତେବେ ଏତେ ସୁନ୍ଦର ସୁନ୍ଦର ସବୁ ସିଷ୍ଟମେଟିକ ଭାବରେ ସେ ସବୁ ଜିନିଷ ଗୁଡିକ କରିପାରୁଛନ୍ତି, ଯୋଉଟାକି ଆମର ଗୋଟେ ଏଇ ବୈଷୟିକ ଶିକ୍ଷାର ବିକାଶ ବୋଲି ତାକୁ ଧରିନେବା। ଆଉ ଦ୍ୱିତୀୟଟି ହେଲା ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍। ଆମର ଯୋଉ କମ୍ପ୍ୟୁଟର ଆଉ ଇଣ୍ଟରନେଟ୍ ଆସିଗଲା ପରେ ଆମର ସେଇଟା ଗୋଟେ ଜ୍ଞାନର ଗନ୍ତାଘର ହେଇଛି। ସେଇଟା ଗୋଟେ ପୁରା ଜୀବନ୍ତ ଲାଇବ୍ରେରୀ ଭଳିଆ, ଆମର ପାଠାଗାର ଭଳିଆ କାମ ଦଉଛି। ଯଦି ଆମେ ଟିକେ ଇତିହାସକୁ ପର୍ଯ୍ୟାଲୋଚନା କରିବା, ଦେଖିବା ଯୋଉ ବ୍ରିଟିଶର ମାନେ ଭାରତକୁ ଯେତେବେଳେ ଶାସନ କରୁଥିଲେ, ସେମାନଙ୍କର ଉଦ୍ଦେଶ୍ୟ ଥିଲା ଯେ ଶିକ୍ଷା ବ୍ୟବସ୍ଥାକୁ ଏମିତି ପ୍ରଚଳନ କରିବେ ଯେମିତି ଭାରତୀୟ ମାନେ କେବଳ ରକ୍ତରେ ଭାରତୀୟ ହେଇଥିବେ, କିନ୍ତୁ ତାଙ୍କର ଆଚାର ବ୍ୟବହାର ଆଉ ଚାଲିଚଳନରେ ସେମାନେ ବ୍ରିଟିଶ ଲୋକଙ୍କ ଭଳିଆ ବ୍ୟବହାର କରିବେ। ଯେତେବେଳେ ବୈଷୟିକ ଶିକ୍ଷାକୁ ସେମାନେ ପ୍ରାଧାନ୍ୟ ଦେଲେ, ସେତେବେଳେ ଯୋଉ ଆମର ନ୍ୟାସନାଲ କାଉନସିଲ ଅଫ୍ ଟେକ୍ନିକାଲ ଏଜୁକେସନ ଏଇଟା ସବୁ ଯେତେବେଳେ ଗଠିତ କରାହେଲା ଏବଂ ବିଭିନ୍ନ ପ୍ରକାର ଆଇଆଇଟି ଗୁଡିକ ଖୋଲିଲା, ସେଇଥିରୁ ଆମର ଯୋଉ ଷ୍ଟେମ୍ ବୋଲି ଆମେ କହୁଛେ, ସାଇନ୍ସ ଟେକ୍ନୋଲୋଜି ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ, ଏଇ ଯୋଉ ଷ୍ଟେମ୍ ବୋଲି କହୁଛେ, ଏଇ ପ୍ରକାରର ଶିକ୍ଷା ଦାନର ଉତ୍ସ ଗୁଡିକ ଆମର ଖୋଲିଗଲା ଏବଂ ଏଇଥିରୁ ସବୁ ବୈଷୟିକ ଶିକ୍ଷିତ ମାନେ ସବୁ ବାହାରିଲେ। ଆମର 15 ଜୁଲାଇ 2015 PMKVY ବୋଲି ଗୋଟିଏ ନୂଆ ଯୋଜନା ଆସିଲା, ଯୋଉଟା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା। ଏ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ଆମେ ଯେତେବେଳେ ଅନୁଭବ କଲେ ଯେ ଆମର ବୈଷୟିକ ଶିକ୍ଷିତଙ୍କର ସଂଖ୍ୟା ହ୍ରାସ ପାଇ ପାଇ ଯାଉଛି ଦିନକୁ ଦିନ, ତେଣୁ ଏଇ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ପ୍ରୋତ୍ସାହନ ଦିଆଗଲା ଏବଂ

ଏହି ଯୋଜନାର ବିଭିନ୍ନ ପ୍ରକାରର ଧାରା ଉପଧାରା ମଧ୍ୟ ରହିଲା, ଗୋଟିଏ ସଂକଳ୍ପ ରହିଲା ଯେଉଁଥିରେ ପିଲାମାନେ ତାଙ୍କର କେମିତି ଦକ୍ଷତାକୁ ଆହରଣ କରିବେ ଏବଂ କେମିତି ନିଜର ଜ୍ଞାନକୌଶଳକୁ ବଢ଼େଇବେ, ସେ ଯୋଜନାଟି ନାଁ ହେଲା ସଂକଳ୍ପ। ଆଉ ଗୋଟେ ଏଣ୍ଟରପ୍ରିନରସିପ୍ ଡେଭଲପମେଣ୍ଟ, ଯେମିତି ତାଙ୍କର ଦକ୍ଷତା ବିକାଶ ପାଇଁ, ସେଥିପାଇଁ ଆମର ଗୋଟେ ମନ୍ତ୍ରାଳୟ ମଧ୍ୟ ଖୋଲିଲା, ଦକ୍ଷତା ବିକାଶ ମନ୍ତ୍ରାଳୟ ବୋଲି। ତେଣୁ ଆମର ସେଇ ଦକ୍ଷତା ବିକାଶ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ କରାଗଲା। ତାପରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା, ଏଇଟି ମଧ୍ୟ କାର୍ଯ୍ୟକାରୀ କରାଗଲା। କରାଯାଇକିରି ଯୋଉ ଗ୍ରାମାଞ୍ଚଳରେ ରହୁଛନ୍ତି ଯୋଉମାନେ ଦକ୍ଷ ସେମାନଙ୍କୁ ପ୍ରମାଣପତ୍ର ଦିଆଗଲା, ବିଭିନ୍ନ ପ୍ରକାରର ଋଣ ଯାହା ସେମାନେ ନେଇପାରିବେ ସେ ପ୍ରମାଣପତ୍ରକୁ ରଖିକିରି, ଆଉ ତା ବାଦ ମଧ୍ୟ ଆମର ସେମାନଙ୍କୁ ଯୋଉମାନେ ଚାହୁଁଛନ୍ତି, ଯୋଉ ଶିକ୍ଷିତ ଯୋଉମାନେ ଅନୁସନ୍ଧିଛୁ ସେମାନଙ୍କୁ ମଧ୍ୟ ଶିକ୍ଷା କରିବା ପାଇଁ ତାଙ୍କୁ ତାଲିମ ଦିଆଗଲା। ଏଇଟା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ। ତାପରେ ଆମେ ଉପଲବ୍ଧି କଲେ ଯେ ଆମେ ଅନେକ ଜିନିଷ ବାହାର ରାଜ୍ୟରୁ ଆମଦାନୀ କରୁଛେ ଯୋଉଥିରେ ଆମର ଅନେକ ରାଜସ୍ୱ ଏବଂ ଆମର ସଞ୍ଚିତ ଧନ ଖର୍ଚ୍ଚ ହେଇଯାଉଛି। ତେଣୁ ବାହାରିଲା ମେକ୍ ଇନ୍ ଇଣ୍ଡିଆ ପ୍ରୋଗ୍ରାମ, ଯୋଉଟା ଆମର ନିଜ ଭାରତରେ ଆମେ ନିଜେ ସକ୍ଷମ ହବା, ନିଜ ଦେଶରେ ନିଜ ଜିନିଷ ତିଆରି କରିବା। ଆମେ ଆଜି ଚନ୍ଦ୍ରାୟନ ତିଆରି କରିକି ଚନ୍ଦ୍ରକୁ ଯାଇକିରି ପହଞ୍ଚି ସାରିଲେଣି। ଏଥିରେ ଲକ୍ଷ୍ୟ ରହିଲା, ଆମର ଉଦ୍ଦେଶ୍ୟ ରହିଲା ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରିକିରି ଯେମିତି ଆମେ ନିଜେ ଆତ୍ମନିର୍ଭର ହେଇପାରିବା। ଏଥିରେ ଆମର ଆତ୍ମନିର୍ଭର ଭାରତ ଯୋଜନା ରହିଲା, ତାପରେ ଆମର ରହିଲା ସ୍କିଲ୍ ଇଣ୍ଡିଆ କ୍ୟାମ୍ପେନ୍ ବୋଲି ରହିଲା। ତେଣୁ ଏଇ ସ୍କିଲ୍ ଇଣ୍ଡିଆ କ୍ୟାମ୍ପେନ୍ ଯୋଉଟା ଆମର ରହିଲା ଦକ୍ଷତା ବିକାଶ ପାଇଁ ଆମର ଯୋଉ ଯୋଜନା ରହିଲା, ତେଣୁ ପ୍ରତି ରାଜ୍ୟରେ ଏ ଗୋଟିଏ ଗୋଟିଏ ସେଣ୍ଟର ଖୋଲିଗଲା, ନ୍ୟାସନାଲ୍ କାଉନ୍ସିଲ୍ ଫର୍ ସ୍କିଲ୍ ଡେଭଲପମେଣ୍ଟ। ଏବଂ ରାଜ୍ୟ ସରକାର ମାନେ ମଧ୍ୟ ପିଲାମାନଙ୍କର ଦକ୍ଷତା ବିକାଶ କରାଇବା ପାଇଁ ପଲିଟେକ୍ନିକ୍ ମାନ ଖୋଲିଲେ, ITI ମାନଙ୍କୁ ଷ୍ଟ୍ରେଙ୍ଗଦେନ୍ କରାଗଲା, ଡିପ୍ଲୋମା କୋର୍ସ ମାନ ସବୁ କରାଗଲା। ଏବଂ ଏହି ଶିକ୍ଷା ମାଧ୍ୟମରେ ଆମର ସାଧାରଣ ଭାବରେ ବହୁତ ଗୁଡ଼ିଏ ଦକ୍ଷ ପିଲା ସୃଷ୍ଟି ହେଲେ, ଯେଉଁମାନେ ରୋଜଗାରକ୍ଷମ ହେଇପାରିଲେ, ଯେଉଁମାନେ ଆତ୍ମନିର୍ଭରଶୀଳ ମଧ୍ୟ ହେଇପାରିଲେ। ଆଜି ଭାରତରେ ଆମେ ଦେଖିବା ବିଭିନ୍ନ ପ୍ରକାରର ଯୋଉ ଜିନିଷ ଗୁଡିକ ଆମେ ବାହାରୁ ଆମଦାନୀ କରୁଥିଲେ ସେଗୁଡିକ ମେଡ୍ ଇନ୍ ଇଣ୍ଡିଆ ବ୍ରାଣ୍ଡରେ ଆମ ଦେଶରେ ମଧ୍ୟ ତିଆରି କରାଯାଇପାରୁଛି, ପ୍ରସ୍ତୁତ କରାଯାଇପାରୁଛି ଏବଂ ଆମ ଦେଶରେ ବ୍ୟବହୃତ ମଧ୍ୟ ହେଉଛି। କାରଣ ଆମ ଦେଶକୁ ଅନ୍ୟ ଲୋକମାନେ, ବିଦେଶୀମାନେ ଗୋଟେ ବଡ ବଜାର ହିସାବରେ ବ୍ୟବହାର ନ କରନ୍ତୁ, ଏଇଟା ରହିଲା ଆମର ଲକ୍ଷ୍ୟ। ଏବଂ ଏଇ ଲକ୍ଷ୍ୟକୁ ହାସଲ କରିବା ପାଇଁ ଧୀରେ ଧୀରେ ଧୀରେ ଧୀରେ ଆମର ବୈଷୟିକ ଶିକ୍ଷାର ପ୍ରାଧାନ୍ୟ ବଢ଼ିଲା ଏବଂ ବିଭିନ୍ନ ପ୍ରକାର ବୈଷୟିକ ଶିକ୍ଷାନୁଷ୍ଠାନ ମାନ ଗ୍ରାମାଞ୍ଚଳରେ ମଧ୍ୟ ଖୋଲିଗଲା। ତେଣୁ ଗ୍ରାମାଞ୍ଚଳର ଯେଉଁମାନେ ଯୁବକ ଥିଲେ, ଯେଉଁମାନେ ବେରୋଜଗାରୀ ଥିଲେ, ସେମାନେ ଦେଖିଲେ ଯେ ବୈଷୟିକ ଶିକ୍ଷାଟା ଶିଳ୍ପ ଆଉ ଶିକ୍ଷା ବିଭାଗ ମଧ୍ୟରେ ଗୋଟେ ସେତୁ ଭଳିଆ କାମ କରୁଛି। ତେଣୁ ସେମାନେ ଶିକ୍ଷା ବିଭାଗରୁ ସେଇ ସେତୁଟି ଚଢିକିରି ସେମାନେ ଯାଇକି ଶିଳ୍ପ ବିଭାଗରେ ପହଞ୍ଚିଲେ ଏବଂ ବିଭିନ୍ନ ପ୍ରକାର ଶିଳ୍ପର ଯାହା ରହିଥିଲା ଚାହିଦା, ଯୋଉ ଜ୍ଞାନକୌଶଳକାରୀ ଛାତ୍ର ଛାତ୍ରୀ ବା ଜ୍ଞାନକୌଶଳକାରୀ ଶିକ୍ଷାନବିସ ମାନଙ୍କୁ ନବାର, ତେଣୁ ସେମାନେ ତାକୁ ପାଇଗଲେ ଏବଂ ସେମାନେ ଧୀରେ ଧୀରେ ଧୀରେ ଧୀରେ ଆମର ବାହାର ଲୋକଙ୍କର ଉପରେ ଆମେ ଯୋଉ ପରମୁଖାପେକ୍ଷୀ ହେଇକି ରହୁଥିଲେ, ନିଜେ ନିଜେ ଆମେ ଆତ୍ମନିର୍ଭରଶୀଳ ହେଇପାରିଲେ। ଏହାର ପରବର୍ତ୍ତୀ ଅବସ୍ଥାରେ ଆମର ଆଉ ଗୋଟିଏ ପ୍ରଧାନମନ୍ତ୍ରୀଙ୍କର ନାରା ରହିଲା, ଯୋଉଟା ନାଁ ହେଲା ଭୋକାଲ ଫର ଲୋକାଲ। ଏ ଭୋକାଲ ଫର ଲୋକାଲର ଯୋଉ ନାରାଟି ରହୁଛି, ଏଇଟା ହେଲା ଆମେ ଖାଲି ନିଜେ ଆତ୍ମନିର୍ଭରଶୀଳ ହେଲେ ହବ ନାହିଁ, ଅନ୍ୟାନ୍ୟ ଦେଶର ଯୋଉ ଚାହିଦା ମଧ୍ୟ ମେଣ୍ଟନ କରିବା ପାଇଁ ଆମର ବୈଜ୍ଞାନିକ ମାନେ, ଆମର ଦକ୍ଷ କାରିଗର ମାନେ ଏମାନେ ଲାଗି ପଡ଼ିବେ, ଆମ ନିଜ ଦେଶରେ ପ୍ରସ୍ତୁତ କରିକି ସେକୁ ଆମେ ରପ୍ତାନୀ କରିବା, ରପ୍ତାନୀ କରିବା ଦ୍ୱାରା ବିଦେଶୀ ମୁଦ୍ରା ହିସାବରେ ମଧ୍ୟ ଉପାର୍ଜନ କରିପାରିବା। ଆଗରୁ ଯୋଉ ସେତେ ଦକ୍ଷତା ଶିକ୍ଷାର ବିକାଶ ହେଇନଥିଲା ଭାରତରେ, ଯାହାଫଳରେ କି ପ୍ରତି ବର୍ଷ ଆମର ଲକ୍ଷ ଲକ୍ଷ ପିଲା ବିଭିନ୍ନ ବିଭାଗରେ ଦକ୍ଷତା ହାସଲ କରିବା ପାଇଁ, ସିଏ ଡାକ୍ତରୀ ହେଲା, ଇଞ୍ଜିନିୟରିଂ ହେଲା, ବିଭିନ୍ନ ବିଭାଗରେ ଦକ୍ଷତା ହାସଲ କରିବା ପାଇଁ ବିଦେଶକୁ ଯାତ୍ରା କରୁଥିଲେ। ବିଦେଶକୁ ଯାତ୍ରା କରିବା ଦ୍ୱାରା ଆମ ଦେଶର ଅନେକ ସଞ୍ଚିତ ଧନ ମଧ୍ୟ ବିଦେଶରେ ସେମାନେ ଖର୍ଚ୍ଚ କରୁଥିଲେ, କାନାଡା କୁହନ୍ତୁ, ଆମେରିକା କୁହନ୍ତୁ, ଇଂଲଣ୍ଡ କୁହନ୍ତୁ, ସେମାନେ ଯାଇକିରି ଆମ ଗଚ୍ଛିତ ଧନକୁ ସେଠି ଖର୍ଚ୍ଚ କରୁଥିଲେ। କିନ୍ତୁ ବର୍ତ୍ତମାନ ଯଦି ଆମେ ସକ୍ଷମ ହେବା, ଆମେ ଯଦି ନିଜେ ଆମର ବୈଷୟିକ ଶିକ୍ଷାନୁଷ୍ଠାନର ମାନ ଗୁଡିକ ବଢ଼େଇ ଦେଇପାରିବା, ତାହେଲେ ଆମ ପିଲାମାନଙ୍କୁ ଆଉ ବାହାରକୁ ଯିବାକୁ ଆବଶ୍ୟକ ପଡିବ ନାହିଁ, ଏମାନେ ଏଇଠି ପଢ଼ିବେ, ଏଇଠି ବଢ଼ିବେ, ଏଇଠି ମଧ୍ୟ ରୋଜଗାରକ୍ଷମ ହେଇପାରିବେ। ତେଣୁ ଆମ ପିଲାମାନେ ଆମ ରାଜ୍ୟରେ ଦକ୍ଷତା ହାସଲ କରିବେ ଏବଂ ଦକ୍ଷତାରେ ତାଲିମ ପ୍ରାପ୍ତ ହେବେ ଏବଂ ଆମ ରାଜ୍ୟର ଉତ୍ପାଦନ, ବିଭିନ୍ନ ଶିଳ୍ପ ଉତ୍ପାଦନକୁ କେମିତି ଅନ୍ୟ ଦେଶର ଚାହିଦା ଅନୁସାରେ ଅନ୍ୟ ଦେଶରେ ପଠେଇ ହେବ ଏବଂ ବିଦେଶୀ ମୁଦ୍ରାକୁ ରୋଜଗାର କରିହେବ, ଏ ଦିଗରେ ସକ୍ଷମ ହେବେ। ତେଣୁ ଏଇ ଦକ୍ଷତା ବିକାଶର ଏଇଟା ଗୋଟିଏ ଲକ୍ଷ୍ୟ ମଧ୍ୟ ରହିଲା। ଆମର ଗ୍ରାମାଞ୍ଚଳରେ
ଆଗରୁ ଯେଉଁ ଯୁବକମାନେ ବେକାର ହେଇକିରି ବୁଲୁଥିଲେ, ଯେଉଁମାନଙ୍କ ହାତକୁ ଆମେ କାମ ଯୋଗାଇ ପାରୁନଥିଲେ, ଏବଂ ଯେଉଁମାନେ ଆମ କୃଷି କ୍ଷେତ୍ରରେ ବିନିଯୋଗ କରିବା ପାଇଁ କୁଣ୍ଠାବୋଧ କରୁଥିଲେ ଅର୍ଦ୍ଧଶିକ୍ଷିତ ଯୁବକମାନେ, ଏବଂ ସେମାନଙ୍କ ପାଖରେ କିଛି କିଛି ଦକ୍ଷତା ମଧ୍ୟ ଭିନ୍ନ ଭିନ୍ନ ଉପାୟରେ ଥିଲା। କାରଣ ସମସ୍ତେ କୃଷି କ୍ଷେତ୍ରର ଶ୍ରମିକ ହେଇପାରିବେ ନାହିଁ। କିଏ ରାଜମିସ୍ତ୍ରୀ ହେଇପାରିବ, କିଏ କାଠ ମିସ୍ତ୍ରୀ ହେଇପାରିବ, କିଏ କାଚ ମିସ୍ତ୍ରୀ ହେଇପାରିବ, ଏଇ ଯୋଉ ବିଭିନ୍ନ ପ୍ରକାର ଦକ୍ଷତା ସେମାନଙ୍କ ପାଖରେ ଥିଲା, କିମ୍ବା ସେମାନେ

0: ଅର୍ଜନ କରିପାରିଥିଲେ ବିଭିନ୍ନ ବୈଷୟିକ ଶିକ୍ଷା ଅନୁଷ୍ଠାନରୁ ସେଗୁଡ଼ିକ ଉପଯୋଗ କରିକି ସେମାନେ କେମିତି କାମରେ ଲଗେଇ ପାରିବେ, ରୋଜଗାରକ୍ଷମ ହେଇପାରିବେ, ସେଥିପାଇଁ ଆମର ଯୋଉ ବିଶ୍ୱକର୍ମା ଯୋଜନାଟି ଆସିଲା। ଏଇ ବିଶ୍ୱକର୍ମା ଯୋଜନା ଦ୍ୱାରା ଆମର ଗ୍ରାମାଞ୍ଚଳର ଯେତେ ସବୁ ବିଭିନ୍ନ ପ୍ରକାରର ଦକ୍ଷ କାରିଗର ମାନେ ଥିଲେ ସେମାନଙ୍କୁ ଏଇ ଯୋଜନା ମଧ୍ୟରେ ସହାୟତା ସରକାର ଦେଲେ, ଯାହାଫଳରେ ସେମାନେ ନିଜେ ଆତ୍ମନିର୍ଭର ହୋଇପାରିବେ ଏବଂ ସେମାନେ ନିଜ ପରିବାର ପୋଷିବା ସହିତ ଆମର ଦେଶକୁ ମଧ୍ୟ ସମୃଦ୍ଧ କରିପାରିବେ। ପରିଶେଷରେ ମୁଁ ଏତିକି କହିବି ଯେ ଆମର ଏଇ ଯୋଉ ଦକ୍ଷତା ବିକାଶ ଏବଂ ଦକ୍ଷତା ବିକାଶ ପାଇଁ ଯୋଉ ଅନୁଷ୍ଠାନ ଗୁଡିକ ପ୍ରତିଷ୍ଠିତ ହେଇଛି, ଏ ଯୋଉ ବୈଷୟିକ ଶିକ୍ଷା ଅନୁଷ୍ଠାନ ଗୁଡିକ ପ୍ରତିଷ୍ଠିତ ହେଇଛି, ଏଇ ଗୁଡିକର ମାଧ୍ୟମରେ ଆମ ଦେଶର ଯୁବବର୍ଗ ରହୁଛନ୍ତି, ଏମାନଙ୍କର ସଂଖ୍ୟା ପ୍ରାୟ 70% କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ 70% ଯୁବକଙ୍କ ହାତକୁ କାମ ଦେବା ପାଇଁ ଏ ଦକ୍ଷତା ବିକାଶ ସଂସ୍ଥା ଗୁଡିକ ଅହରହ ନିରନ୍ତର ସେମାନଙ୍କର ପ୍ରଚେଷ୍ଟା ଜାରି ରଖିବା କଥା। ଏବଂ ମୋର ଅନୁରୋଧ ରହିବ, ଯେତେ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଅଛି ସେମାନେ ତାଙ୍କୁ ରୋଜଗାର ଭିତ୍ତିକ ଶିକ୍ଷା ପ୍ରଦାନ କରିବାର ଆବଶ୍ୟକତା ଆଜି ରହିଛି, ଯାହାଫଳରେ ପିଲାଟି ସେ ବୈଷୟିକ ଶିକ୍ଷାନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଲା ପରେ ଆଉ ଚାକିରି ପଛରେ ନ ଗୋଡେଇକି ନିଜେ କେମିତି ଜବ୍ ସିକର ନ ହେଇକି ଯେମିତି ଜବ୍ ଗିଭର ହବ, 4-5 ଲୋକଙ୍କୁ କେମିତି ଚାକିରି ଦେଇପାରିବ ତା ପାଖରେ, ସେ ପ୍ରକାର ଉଦ୍ୟୋଗପତି ହେବା ପାଇଁ ଚେଷ୍ଟା କରିବା କଥା। ତେଣୁ ଆମେ ଏଇ ଜିନିଷ ଯଦି କରିପାରିବା ତାହେଲେ ଆମେ ବିକଶିତ ଭାରତ ଆମର ଯୋଉ ଲକ୍ଷ୍ୟ ଅଛି ତାକୁ ନିଶ୍ଚିତ ଭାବରେ ଫଳବତୀ କରିଦେଇପାରିବା।
1: ଶୁଣୁଥିଲେ ଆଲୋଚନା ବୈଷୟିକ ଶିକ୍ଷା ଏବଂ ଯୁବ ସମାଜ, ଏ ସମ୍ପର୍କରେ କହିଥିଲେ ପ୍ରାଧ୍ୟାପକ ଡକ୍ଟର ଚିନ୍ତାମଣି ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ଟିଭିକେ ଦଳ 111 ଆସନରେ ଆଗୁଆ। ରାଜ୍ୟର 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଚାଲିଛି। ଅପରାହ୍ନ 6 ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ଘୋଷିତ ହୋଇଥିବା 61 ଆସନ ମଧ୍ୟରୁ 48 ବିଜେପି ଏବଂ 13 ତୃଣମୂଳ କଂଗ୍ରେସ ବିଜୟୀ ହୋଇସାରିଛି। 153 ଆସନରେ ବିଜେପି ଆଗୁଆ ଥିବାବେଳେ 73 ଆସନରେ ତୃଣମୂଳ କଂଗ୍ରେସ ଆଗୁଆ ରହିଥିବା ଜଣାପଡ଼ିଛି। ଆସାମରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। 126 ଆସନ ମଧ୍ୟରେ ଏପର୍ଯ୍ୟନ୍ତ 86 ଆସନରେ ଏନ୍ଡିଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ସେଥିମଧ୍ୟରୁ ବିଜେପି 62 ଆସନ ହାସଲ କରିଛି। କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମେଣ୍ଟ 55 ଆସନରେ ବିଜୟ ଲାଭ କରିଥିବାବେଳେ 8 ଆଗୁଆ ରହିଛି। ତାମିଲନାଡୁରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ଦଳ ଇତିହାସ ରଚିଛି। ମୋଟ 234 ଆସନ ମଧ୍ୟରେ ଏପର୍ଯ୍ୟନ୍ତ ଟିଭିକେ 75 ଆସନରେ ବିଜୟ ଲାଭ କରିଥିବାବେଳେ 33 ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଡିଏମ୍କେ 9 ଆସନ ଅକ୍ତିଆର କରିଥିବାବେଳେ 49 ଆସନରେ ଆଗୁଆ ରହିଛି। 30 ଆସନ ବିଶିଷ୍ଟ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ 20 ଆସନର ଫଳାଫଳ ଘୋଷିତ ହୋଇଛି। ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ 9 ଆସନରେ ବିଜୟୀ ହୋଇଥିବାବେଳେ ଅନ୍ୟ 2 ଆସନରେ ଆଗୁଆ ରହିଛି। ଗୁଜରାଟ, ତ୍ରିପୁରା, ନାଗାଲାଣ୍ଡ ଉପନିର୍ବାଚନରେ ବିଜେପି 1 ଲେଖାଏଁ ଆସନ ହାସଲ କରିଥିବାବେଳେ କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସୁଭଦ୍ରା ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତି ପାଇବାକୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଟ 79,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡ଼ିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ସୁଭଦ୍ରା ଯୋଜନା ରାଜ୍ୟରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଆମେ ଆଜି 123,849 ଜଣ ଯେଉଁମାନେ ବିଭିନ୍ନ ଏନ୍ପିସିଆଇ, କାହାର ଇକେୱାଇସି ବିଭିନ୍ନ ବାକି ପଡ଼ିଥିଲା, ତାର ଫିଲ୍ଡ ଭେରିଫିକେସନ ପରେ ଆମେ 62 କୋଟି ଟଙ୍କା ଆଜି ମହିଳାମାନଙ୍କ ଖାତାକୁ ଗଲା। ଭାବୁଛି ଆହୁରି 100,000 ଯୋଉ ଆମର ବାକି ଅଛି, ପୁଣି ଯେତେ ଜଲ୍ଦି ଫିଲ୍ଡ ଭେରିଫିକେସନ ସରିବ ସେତେ ଜଲ୍ଦି ପୁଣି ସେମାନଙ୍କୁ ମିଳିଯିବ।
0: ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ବାଚସ୍କତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍କତି ସୁର

ମାପାଢ଼ି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଧାନସଭାଗୁଡ଼ିକର କମିଟି ବ୍ୟବସ୍ଥା ଏବଂ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ସ୍ୱରୂପ ଅଗ୍ନି ନିରାପତ୍ତା ସମ୍ଭନ୍ଧୀୟ ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଟାଙ୍କି ଛକ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚ ଜଣ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶକୁ ନେଇ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯିବ ଏବଂ ବିଭିନ୍ନ ବୁଝାମଣାପତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାକ୍ଷରିତ ହେବ। ଏଥିସହିତ ଶିଳ୍ପ ପ୍ରତିନିଧି ଏବଂ ସରକାରଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ହାଇଦ୍ରାବାଦ ଏବଂ କୋଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରୁ ପ୍ରାୟ 1.5 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରସ୍ତାବ ଆସିଥିଲା। ହାଇଦ୍ରାବାଦ ସମ୍ମିଳନୀରେ 13 ବୁଝାମଣାପତ୍ର ଏବଂ କୋଲକାତା କାର୍ଯ୍ୟକ୍ରମରେ 27 ବୁଝାମଣାପତ୍ର ସରକାର ସ୍ୱାକ୍ଷରିତ କରିଥିଲେ। ଭୁବନେଶ୍ୱର ଚନ୍ଦକାସ୍ଥିତ ଶକ୍ତି ତାଲିମ କେନ୍ଦ୍ରଠାରେ ଏକ ଅତ୍ୟାଧୁନିକ ଶକ୍ତି ବ୍ୟବସ୍ଥା ଆଧାରିତ ସିମୁଲେସନ୍ ପରୀକ୍ଷାଗାର ଉଦ୍ଘାଟିତ ହୋଇଛି। ଓଡ଼ିଶା ପାୱାର ଟ୍ରାନ୍ସମିଶନ୍ କର୍ପୋରେସନ୍ ଲିମିଟେଡ୍ ଓପିଟିସିଏଲ୍ ପକ୍ଷରୁ ପ୍ରସ୍ତୁତ ଏହି ପରୀକ୍ଷାଗାରକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ସିଂହଦେଓ କହିଛନ୍ତି ଏହି ପରୀକ୍ଷାଗାର ଇଞ୍ଜିନିୟରଙ୍କୁ ଶକ୍ତି କ୍ଷେତ୍ରରେ ଭବିଷ୍ୟତ ଆହ୍ୱାନଗୁଡ଼ିକୁ ଆକଳନ କରିବାରେ ସହାୟକ ହେବ। ଶିଳ୍ପ କୃଷି ତଥା ଘରୋଇ ଉପଭୋକ୍ତାଙ୍କୁ ନିରନ୍ତର ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ଏହା ସୁନିଶ୍ଚିତ କରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓପିଟିସିଏଲ୍ର ବୈଷୟିକ ଦକ୍ଷତା, ଗ୍ରିଡ୍ ପରିଚାଳନା ଏବଂ କାର୍ଯ୍ୟ ବିଶ୍ୱସନୀୟତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ପରୀକ୍ଷାଗାର ପ୍ରସ୍ତୁତ କରାଯାଇଛି। ପରୀକ୍ଷାଗାରର ଉପଯୋଗ ମାଧ୍ୟମରେ ରାଜ୍ୟର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ଏବଂ ଅକ୍ଷୟ ଶକ୍ତି ସଂଯୋଗୀକରଣ କ୍ଷେତ୍ରରେ ଏକ ସୁଦୃଢ଼ ଓ ଭବିଷ୍ୟତ ଉପଯୋଗୀ ଟ୍ରାନ୍ସମିଶନ୍ ନେଟ୍ୱର୍କ ସୁନିଶ୍ଚିତ ହୋଇପାରିବ ବୋଲି ଓପିଟିସିଏଲ୍ ପକ୍ଷରୁ କୁହାଯାଇଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଏବଂ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୈତରଣୀ କୋଚିଲା ଘେରିବନ୍ଦର ନିର୍ମାଣ କାର୍ଯ୍ୟର ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଥିରେ ଯୋଗ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୁରଜ କହିଛନ୍ତି ଏହି ଘେରିବନ୍ଦ ବନ୍ୟାଦାଉରୁ ଧାମନଗର ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିବ। ବୈତରଣୀ ଏବଂ କୋଚିଲା ନଦୀ ଦ୍ୱାରା ହସନାବାଦ, ପଧାନୀ, ଅର୍ଜୁନପୁର ଏବଂ ଗୋପବନ୍ଧୁ ନଗର ଭଳି ଅଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଏହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ସୁରଜ କହିଛନ୍ତି। ଯାଜପୁର ଜିଲ୍ଲାରେ ବିଷାକ୍ତ ଖାଦ୍ୟଜନିତ ପ୍ରତିକ୍ରିୟାରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା 102 ଜଣଙ୍କ ମଧ୍ୟରୁ 83 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ 19 ଜଣଙ୍କର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି। ସେଥିମଧ୍ୟରୁ 3 ଜଣ ଶିଶୁ ୱାର୍ଡ ଏବଂ 16 ଜଣ ବୟସ୍କ ୱାର୍ଡରେ ଚିକିିିିତ ହେଉଛନ୍ତି। ସ୍ୱତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଅତ୍ୟାବଶ୍ୟକ ଔଷଧ, ଓଆର୍ଏସ୍ ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ଏନେଇ ଲୋକଙ୍କୁ ସଚେତନ କରାଯାଉଛି। ଆକ୍ରାନ୍ତ ଅଞ୍ଚଳରେ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମୀକ୍ଷା କରିଛନ୍ତି। ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ, ସ୍ୱରେଜ ଆଦି କ୍ଷେତ୍ରରେ ଜାରି ରହିଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ଦୁର୍ଗମ ବିଲାବାଡ଼ି ପଞ୍ଚାୟତକୁ ଜିଲ୍ଲାପାଳ ବେଦଭୂଷଣ କ୍ଷେତ୍ରୀୟ ସମୀକ୍ଷାରେ ଯାଇ ଲୋକଙ୍କ ସହ ମତ ବିନିମୟ କରିଛନ୍ତି। ସେଠାରେ ଥିବା ହସ୍କିଟାଲରେ ଆବଶ୍ୟକ ପଦବୀ ପୂରଣ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରତି ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ସମ୍ଭଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 46 ଆବେଦନ ଉପରେ ଶୁଣାଣି କରାଯାଇଛି। ସେଥିରୁ 2 ତତ୍କାଳ ସମାଧାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକରେ ଅନୁଷ୍ଠିତ ଶିବିରରେ 72 ଅଭିଯୋଗ ମଧ୍ୟରୁ 9 ତତ୍କାଳ ସମାଧାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଶିବିରରେ 115 ଅଭିଯୋଗର ପଞ୍ଜିକୃତ

0: ହୋଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 26ଟି ଅଭିଯୋଗର ଶୁଣାଣି ହୋଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 44ଟି ଅଭିଯୋଗର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 93ଟି ଅଭିଯୋଗର ଶୁଣାଣି ହୋଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।
1: ରାଜ୍ୟରେ କିଛି ସ୍ଥାନରେ ହାଲକା ମଧ୍ୟମ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ ଏବଂ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ପ୍ରବଳ ବର୍ଷା ଆମର ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ହେବାର ସମ୍ଭାବନା ରହିଛି। ତା ସହିତ ଝଟକା ପବନ 50ରୁ 60 କିଲୋମିଟର/ଘଣ୍ଟା ରହିବ। କିନ୍ତୁ ସୁନ୍ଦରଗଡ଼ରେ ବର୍ଷା କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ପବନର ଗତି 50ରୁ 60 କିଲୋମିଟର/ଘଣ୍ଟା ମଧ୍ୟ ରହିବ ବର୍ଷା ଘଡ଼ଘଡ଼ି ହେବା ସମୟରେ।
0: ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥିଲେ। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ଟିଭିକେ ଦଳ 111ଟି ଆସନରେ ଆଗୁଆ। ରାଜ୍ୟର 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ନବସୃଜନ ଏବଂ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବ ଅନ୍ଲାଇନ୍ ଗେମିଂ ନିୟମାବଳୀ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଭାରତରେ ଅନ୍ଲାଇନ୍ ଗେମିଂ କ୍ଷେତ୍ର ଦ୍ରୁତଗତିରେ ବିସ୍ତାର ଲାଭ କରିଛି। ଦେଶର ଡିଜିଟାଲ୍ ଅର୍ଥନୀତିର ଏବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟୁଛି। 2024ରେ ଏହି କ୍ଷେତ୍ରରେ ଭାରତୀୟ ବଜାର 23,200 କୋଟି ଟଙ୍କା ହୋଇଥିଲା। 2027 ସୁଦ୍ଧା ଏହା 31,600 କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଅନ୍ଲାଇନ୍ ଗେମିଂର ଉଭୟ ନିରାପଦ ଏବଂ କ୍ଷତିକାରକ ବ୍ୟବହାରକୁ ପୃଥକ୍ କରିବା ଲକ୍ଷ୍ୟ ନେଇ ସରକାର ଦେଶରେ ଅନ୍ଲାଇନ୍ ଗେମିଂ ନିୟମର ପ୍ରଚଳନ କରିଛନ୍ତି। ଚଳିତ ମାସ ପହିଲାରୁ ଅନ୍ଲାଇନ୍ ଗେମିଂ ନିୟମାବଳୀ 2026 କାର୍ଯ୍ୟକାରୀ ହୋଇଛି। ଦେଶରେ ଡିଜିଟାଲ୍ ଗେମିଂ ପରିଦୃଶ୍ୟ ଗଠନ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଅନ୍ଲାଇନ୍ ଗେମ୍ ପରିଚାଳନା ପାଇଁ ଏକ ସଂରଚିତ ବ୍ୟବସ୍ଥା ଏହି ନିୟମାବଳୀ ମାଧ୍ୟମରେ ସ୍ଥାପନ କରାଯାଇପାରିବ। ଏଥିରେ ଉଭୟ ବ୍ୟବହାରକାରୀଙ୍କ ସୁରକ୍ଷା ଏବଂ ଶିଳ୍ପ ଅଭିବୃଦ୍ଧି ଉପରେ ଧ୍ୟାନ ଦିଆଯାଇଛି। ଗତବର୍ଷ ଅଗଷ୍ଟ ମାସରେ ଅନ୍ଲାଇନ୍ ଗେମିଂ ପ୍ରୋହାହନ ଏବଂ ନିୟନ୍ତ୍ରଣ ବିଲ୍ 2025 ସଂସଦରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କର ଅନୁମୋଦନ ପରେ ଆଇନରେ ପରିଣତ ହୋଇସାରିଛି। ଅନ୍ଲାଇନ୍ ଗେମିଂରେ ଆର୍ଥିକ କ୍ଷତିକୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଆଇନ ପ୍ରଚଳନ କରାଯାଇଛି। ଅନ୍ଲାଇନ୍ ଗେମିଂ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଏକ ପେଣ୍ଠସ୍ଥଳୀ ଭାବେ ପରିଣତ କରିବାରେ ଏଭଳି ଆଇନ ଉପଯୋଗୀ ସାବ୍ୟସ୍ତ ହେବ। ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ବ୍ୟବହାରକାରୀଙ୍କୁ ବିପଦରୁ ସୁରକ୍ଷିତ ରଖିବା ଏହି ଆଇନ ତଥା ନିୟମାବଳୀର ମୁଖ୍ୟ ଉଦ୍ଦେଶ୍ୟ। ଅନ୍ଲାଇନ୍ ଗେମିଂ କ୍ଷେତ୍ରକୁ ବ୍ୟବହାରକାରୀ ଏବଂ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ଆଧାରରେ 3ଟି ସ୍ୱତନ୍ତ୍ର ବର୍ଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଇ କ୍ରୀଡ଼ା, ଅନ୍ଲାଇନ୍ ସାମାଜିକ ଖେଳ ଏବଂ ଅନ୍ଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ା। ଇ କ୍ରୀଡ଼ା ହେଉଛି ଏକ ପ୍ରତିଯୋଗିତାମୂଳକ ଡିଜିଟାଲ୍ କ୍ରୀଡ଼ା ଯାହାର ବିଭିନ୍ନ ବର୍ଗରେ ବ୍ୟକ୍ତିଗତ କିମ୍ବା ଦଳଗତ ଭାବରେ ଅଂଶଗ୍ରହଣ କରାଯାଇଥାଏ। ରଣନୀତିକ ଚିନ୍ତାଧାରା, ସମନ୍ୱିତ ପଦକ୍ଷେପ ଏବଂ ଉନ୍ନତ ନିଷ୍ପତ୍ତି ପ୍ରତିଯୋଗୀଙ୍କ ଦକ୍ଷତା ପ୍ରତିପାଦନ କରିଥାଏ। ଅନ୍ଲାଇନ୍ ସାମାଜିକ ଖେଳଗୁଡ଼ିକ ମୁଖ୍ୟତଃ ମନୋରଞ୍ଜନ, ଶିକ୍ଷା କିମ୍ବା ସାମାଜିକ ପାରସ୍ପରିକ କାର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥାଏ। ସେହିଭଳି ଅନ୍ଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ା ମୁଖ୍ୟତଃ ସୁଯୋଗ ଏବଂ ଦକ୍ଷତା ଉପରେ ଆଧାରିତ ହୋଇଥାଏ। ତେବେ ଏଥିରେ ଆର୍ଥିକ କ୍ଷତି ଏବଂ ଅନ୍ୟାନ୍ୟ ମାନସିକ ଚାପଜନିତ ପ୍ରକ୍ରିୟା ବ୍ୟବହାରକାରୀଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏହି କ୍ରୀଡ଼ାରେ ଆତ୍ମହତ୍ୟା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ଇ କ୍ରୀଡ଼ା ଏବଂ ଅନ୍ଲାଇନ୍ ସାମାଜିକ ଖେଳ ନବସୃଜନ ଏବଂ ମନୋରଞ୍ଜନକୁ ସମର୍ଥନ ପ୍ରଦାନ କରୁଥିବାବେଳେ ଅନ୍ଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ା ଗମ୍ଭୀର ଆର୍ଥିକ ଏବଂ ସାମାଜିକ ଚିନ୍ତା ସୃଷ୍ଟି କରୁଛି। ଏହି କ୍ରୀଡ଼ା ଦ୍ୱାରା ପ୍ରାୟ 45 କୋଟି ଲୋକ ପ୍ରଭାବିତ ହେବା ସହ 20,000 କୋଟିରୁ ଅଧିକ ଟଙ୍କା କ୍ଷତି ସହିଛନ୍ତି। ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଗେମିଂକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏଭଳି ଆଇନ ଓ ନିୟମାବଳୀ ପ୍ରଣୟନ କରିଛନ୍ତି। ପ୍ରଚଳିତ ଆଇନ ସମସ୍ତ ପ୍ରକାର ଅନ୍ଲାଇନ୍ ଅର୍ଥ ଆଧାରିତ କ୍ରୀଡ଼ାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରିଛି।

0: ଏପରିକି ଏହି କ୍ରୀଡ଼ା ଆଧାରିତ ସମସ୍ତ ପ୍ରକାର ବିଜ୍ଞାପନ ପ୍ରଚାର ଓ ପ୍ରସାରକୁ ମଧ୍ୟ ନିଷେଧ କରାଯାଇଛି। ବ୍ୟାଙ୍କ ଏବଂ ଆର୍ଥିକ ଦେଣନେଣ ଡିଜିଟାଲ୍ ମାଧ୍ୟମଗୁଡ଼ିକୁ ମଧ୍ୟ ଏଭଳି କ୍ରୀଡ଼ାଠାରୁ ଦୂରେଇ ରହିବାକୁ କୁହାଯାଇଛି। ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ଆଇନ 2000 ଅଧୀନରେ ଏହି କ୍ଷେତ୍ରର ବେଆଇନ ପ୍ଲାଟଫର୍ମଗୁଡ଼ିକୁ ଅବରୋଧ କରାଯାଇଛି। ଏକ ସ୍ୱଷ୍ଟ ସ୍ୱଚ୍ଛ ଏବଂ ସମୟସୀମାବଦ୍ଧ ଢାଞ୍ଚା ପ୍ରସ୍ତୁତ କରିବାରେ ଅନ୍ଲାଇନ୍ ଗେମିଂ ଆଇନ ଏବଂ ନିୟମାବଳୀ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଏହାର କାର୍ଯ୍ୟକାରିତା ମୁଖ୍ୟତଃ 6 ପ୍ରମୁଖ ସ୍ତମ୍ଭ ଉପରେ ପର୍ଯ୍ୟବେସିତ। ସେଗୁଡ଼ିକ ହେଉଛି ଦେଶର ଅନ୍ଲାଇନ୍ ଗେମିଂ ପ୍ରାଧିକରଣ, ବିପଦ ସୃଷ୍ଟିକାରୀ ଅନ୍ଲାଇନ୍ ଗେମ୍ର ଚିହ୍ନଟ, ସେଗୁଡ଼ିକର ପଞ୍ଜିକରଣ, ବ୍ୟବହାରକାରୀଙ୍କ ସୁରକ୍ଷା ଆଧାରିତ ପଦକ୍ଷେପ, ଦୁଇସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଦଣ୍ଡବିଧାନ। ସୃଜନଶୀଳ ଅର୍ଥନୀତିକୁ ସହଯୋଗ ସହ ଯୁବବର୍ଗଙ୍କୁ ସୁରକ୍ଷିତ ଏବଂ ଗଠନମୂଳକ ଡିଜିଟାଲ୍ କ୍ଷେତ୍ର ଉପଯୋଗ କରିବାରେ ଆଇନ ଓ ନିୟମାବଳୀ ପ୍ରୋହାହନ ପ୍ରଦାନ କରିବ। ଦକ୍ଷତା ଭିତ୍ତିକ ତଥା ସୁରକ୍ଷିତ ଅନ୍ଲାଇନ୍ ଗେମିଂ ବ୍ୟବସ୍ଥା ଆତ୍ମବିଶ୍ୱାସ, ଶୃଙ୍ଖଳା ଏବଂ ଦଳଗତ କାର୍ଯ୍ୟକ୍ଷେତ୍ରକୁ ତ୍ୱରାନ୍ୱିତ କରିବ। ଏପରିକି ଏ କ୍ଷେତ୍ରର ପ୍ରତିଭାବାନ ଖେଳାଳିଙ୍କ ପାଇଁ ଏହା ଏକ ସୁରକ୍ଷିତ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ସମୟ ସହ ତାଳ ଦେଇ ଶେଷରେ ଏକ ସୁବ୍ୟବସ୍ଥିତ ଅନ୍ଲାଇନ୍ ଗେମିଂ ଇକୋସିଷ୍ଟମ ପ୍ରସ୍ତୁତ ସମ୍ଭବ ହୋଇପାରିବ। ତେବେ ଏଥିପାଇଁ ସଚେତନ ହେବା ନିତ୍ୟାନ୍ତ ଜରୁରୀ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ନବସୃଜନ ଏବଂ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷା କରିବ ଅନ୍ଲାଇନ୍ ଗେମିଂ ନିୟମାବଳୀ। ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ଭାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ତାମିଲନାଡୁରେ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ୁଥିବା ଟିଭିକେ ଦଳ 111 ଆସନରେ ଆଗୁଆ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ କିସ୍ତିରୁ ବାଦ୍ ପଡ଼ିଥିବା 79,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ପ୍ରଦାନ କଲେ 61 କୋଟିରୁ ଅଧିକ ଟଙ୍କା। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ଓପିଟିସିଏଲ୍ ପକ୍ଷରୁ ଆଜି ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟରଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ପରୀକ୍ଷାଗାରକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଯାଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରର ଆତ୍ମୀୟମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4,00,000 ଟଙ୍କାର ସହାୟତା ରାଶିର କଲେ ଘୋଷଣା। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 40°C ରେକର୍ଡ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ବାପି ଓ ତପୁ କଥାଚିତ୍ର ଧନରେ ରଖିବୁ ଶପଥ ମୋର।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଗଣତି ପ୍ରକ୍ରିୟା ଜାରି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଆସାମ ଓ ପୁଡୁଚେରୀରେ ବିଜେପି, କେରଳରେ ୟୁଡିଏଫ୍ ଓ ତାମିଲନାଡୁରେ ଟିଭିକେର ବହୁମତ ହାସଲ। ପଶ୍ଚିମବଙ୍ଗବାସୀଙ୍କର ସମସ୍ତ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରତି। ଭାରତ ଜାପାନ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଲା ମୁମ୍ବାଇ ଇଣ୍ଡିଆନ୍ସ। ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନର ଗଣତି ପ୍ରକ୍ରିୟା ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ବିଜେପି ଆଗୁଆ ରହିଛି। ସେହିଭଳି ତାମିଲନାଡୁରେ ବିଶିଷ୍ଟ ଅଭିନେତା ବିଜୟଙ୍କର ଟିଭିକା ଦଳକୁ ସଫଳତା ମିଳିବାରେ ଲାଗିଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳରେ ଆଗୁଆ ଥିବା ଜଣାପଡ଼ିଛି। ଏତଦ୍ବ୍ୟତୀତ ଗୁଜରାଟ, ତ୍ରିପୁରା ଓ ନାଗାଲାଣ୍ଡରେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନରେ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିବାବେଳେ କର୍ଣ୍ଣାଟକର ଆସନଟି କଂଗ୍ରେସକୁ ମିଳିଛି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରି ଇତିହାସ ସୃଷ୍ଟି କରିବାକୁ ଯାଉଛି। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ଗତ 15 ବର୍ଷ ଧରି ଶାସନ କରୁଥିବା ତୃଣମୂଳ କଂଗ୍ରେସର ପରାଜୟ ହୋଇଛି। ପଶ୍ଚିମବଙ୍ଗର ମୋଟ 293 ବିଧାନସଭା ଆସନ ମଧ୍ୟରୁ 104 ଆସନର ଫଳାଫଳ ଘୋଷଣା କରାଯାଇଛି। ବିଜେପି ସେଥିମଧ୍ୟରୁ 72 ବିଜୟୀ ହୋଇଥିବାବେଳେ ତୃଣମୂଳ କଂଗ୍ରେସକୁ 29 ମିଳିଛି। ଏହାଛଡ଼ା ବିଜେପି 132 ଆସନରେ ଆଗୁଆ ଥିବାବେଳେ 54 ଆସନରେ ଟିଏମ୍ସି ଆଗୁଆ ରହିଛି। କଂଗ୍ରେସ, ସିପିଏମ୍ ଏବଂ ଅନ୍ୟାନ୍ୟ ଗୋଟିଏ ଲେଖାଏଁ ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଭବାନୀପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ନେତା ମମତା ବାନାର୍ଜୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆଗୁଆ ରହିଛନ୍ତି। ତେବେ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀ ଆଗୁଆ ଥିବା ଜଣାପଡ଼ିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବହରମପୁର ନିର୍ବାଚନ ମଣ୍ଡଳୀରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁବ୍ରତ ମୈତ୍ରଙ୍କଠାରୁ ପଛୁଆ ଥିବା ଜଣାପଡ଼ିଛି। ଆସାମରେ ବିଜେପି ତୃତୀୟ ଥର ଲାଗି କ୍ଷମତା ହାସଲ ନିମନ୍ତେ ଏକ ଐତିହାସିକ ବିଜୟ ଦିଗରେ ଅଗ୍ରଗତି କରୁଥିବା ଜଣାଯାଇଛି। ମୋଟ 126 ବିଧାନସଭା ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇଥିବା 101 ଆସନରୁ ବିଜେପି 73 ହାସଲ କରିଛି। ଏଥିସହିତ ଏହାର ମେଣ୍ଟ ଦଳ ଆସାମ ଗଣ ପରିଷଦ 6 ବିଜୟୀ ହୋଇଥିବାବେଳେ 8 ସିଟ୍ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ହାତେଇଛି। ଅନ୍ୟପକ୍ଷରେ କଂଗ୍ରେସକୁ 7, ଏଆଇୟୁଡିଏଫ୍, ରାଇଜର ଦଳ ଏବଂ ଟିଏମ୍ସିକୁ ଗୋଟିଏ ଲେଖାଏଁ ସିଟ୍ ମିଳିଛି। ବିଜେପିର ହିତେନ୍ଦ୍ରନାଥ ଗୋସ୍ୱାମୀ ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କୁ ଜୋରହାଟ ଆସନରେ ପରାସ୍ତ କରିଛନ୍ତି। ଏହାଛଡ଼ା ବିଜେପି 9 ଆଗୁଆ ଥିବାବେଳେ ଏହାର ସହଯୋଗୀ ଦଳ ଏଜିପି 3 ଓ ବିପିଏଫ୍ 2 ଆଗୁଆ ଥିବା ଜଣାପଡ଼ିଛି।

କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମ୍ର ମୋଟ 140 ବିଧାନସଭା ଆସନରୁ ମଧ୍ୟରୁ 69 ବିଜୟ ଲାଭ କରିଛି। ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ନେତା ପିନାରାଇ ବିଜୟନ୍ ଧର୍ମଦାମ ବିଧାନସଭା ନିର୍ବାଚନ ମଣ୍ଡଳୀରେ 19,000 ଉର୍ଦ୍ଧ୍ୱ ଭୋଟ୍ରେ ତାଙ୍କ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଭିପି ଅବଦୁଲ ରସିଦ୍ଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ନେମମ୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ 4,000 ଅଧିକ ଭୋଟ୍ରେ ସିପିଆଇଏମ୍ ନେତା ଭି ଶିଭାଙ୍କୁଟିଙ୍କୁ ପରାସ୍ତ କରିଛନ୍ତି। ତାମିଲନାଡୁରେ ବିଶିଷ୍ଟ ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ରାଜ୍ୟ ବିଧାନସଭା ନିର୍ବାଚନରେ ଏକକ ଦଳ ଭାବେ ସଫଳତା ହାସଲ କରିଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ 234 ଆସନ ମଧ୍ୟରୁ ଟିଭିକେ 75 ଆଗୁଆ ଥିବାବେଳେ 33 ବିଜୟ ହାସଲ କରିଛି। ସେହିଭଳି ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଡିଏମ୍କେ 49 ଆଗୁଆ ରହିଥିବାବେଳେ 9 ଆସନ ହାସଲ କରିଛି। ଅନ୍ୟପକ୍ଷରେ ଏଆଇଡିଏମ୍କେ 6 ଆସନ ମିଳିଥିବାବେଳେ 40 ଆଗୁଆ ଥିବା ଜଣାପଡ଼ିଛି। ପୁଡୁଚେରୀରେ ଏନ୍ ରଙ୍ଗାସ୍ୱାମୀଙ୍କ ଏଆଇଏନ୍ଆର୍ସି ନେତୃତ୍ୱାଧୀନ ଏନ୍ଡିଏ ପୁନଶ୍ଚ କ୍ଷମତାକୁ ଫେରିବାର ଆଶା କରାଯାଉଛି। ଏହି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 30 ବିଧାନସଭା ଆସନ ମଧ୍ୟରୁ ଏଆଇଏନ୍ଆର୍ସିକୁ 9 ଆସନ ମିଳିଥିବାବେଳେ 2 ଆଗୁଆ ରହିଛି। ସେହିଭଳି ବିଜେପି 2 ଆସନରେ ବିଜୟୀ ହୋଇ ଅନ୍ୟ 2 ଆଗୁଆ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏଆଇଡିଏମ୍କେ ଏବଂ କଂଗ୍ରେସ 1 ଲେଖାଏଁ ଆସନରେ ଆଗୁଆ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବେ। ସମ୍ପ୍ରତି 4 ରାଜ୍ୟ ଏବଂ 1 କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ପରିପ୍ରେକ୍ଷୀରେ ଶ୍ରୀ ମୋଦି ଏହି ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଦଳର ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି। 2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଜନଶକ୍ତିର ବିଜୟ ହୋଇଛି ଏବଂ ବିଜେପିର ସୁଶାସନ ତଥା ଜନକଲ୍ୟାଣକାରୀ ନୀତିକୁ ରାଜ୍ୟବାସୀ ଆପଣାଇଛନ୍ତି। ଏଥିଲାଗି ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ଶ୍ରୀ ମୋଦି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଏହି ନିର୍ବାଚନରେ ରାଜ୍ୟବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଛନ୍ତି। ଆଗାମୀ ଦିନରେ ସେମାନଙ୍କର ସମସ୍ତ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ସମସ୍ତ ପଦକ୍ଷେପ ନେବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। ସମାଜର ସମସ୍ତ ବର୍ଗଙ୍କର ସମ୍ମାନ ବଜାୟ ରଖିବା ସହିତ ସୁଯୋଗ ପ୍ରଦାନ ଦିଗରେ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ତେବେ ଦଳୀୟ କର୍ମକର୍ତ୍ତା ଏବଂ କର୍ମୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା ବୋଲି କହିବା ସହିତ ଆଗାମୀ ଦିନରେ ବିଜେପି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେଭଳି ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚପାରିବ ସେ ଦିଗରେ ଯତ୍ନବାନ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିଜେପିକୁ ଏକ ଐତିହାସିକ ଜନାଦେଶ ମିଳିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ସମ୍ପ୍ରତି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ବିଜେପିର ସ୍ୱଚ୍ଛ ରାଜନୀତି, ସୁଶାସନ ଏବଂ ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ଯୋଗୁଁ ଏହି ଜନାଦେଶ ପ୍ରାପ୍ତ ହୋଇଛି। ପଶ୍ଚିମବଙ୍ଗବାସୀ ଶାନ୍ତି, ସମୃଦ୍ଧି ଓ ପ୍ରଗତିର ପଥ ଆପଣାଇଛନ୍ତି ବୋଲି ସେ କହିଛନ୍ତି। ବିଜେପିର କର୍ମକର୍ତ୍ତା ତଥା କର୍ମୀମାନଙ୍କର ତ୍ୟାଗ, ସଂଘର୍ଷ ଓ ବଳିଦାନ ବିନା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏହି ଐତିହାସିକ ବିଜୟ ସମ୍ଭବ ହୋଇପାରି ନଥାନ୍ତା ବୋଲି ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜ୍ୟର ବିଭିନ୍ନ ହିଂସା କାର୍ଯ୍ୟକଳାପରେ ପ୍ରଭାବିତ ପରିବାରଙ୍କର ଧୈର୍ଯ୍ୟର ଏହା ବିଜୟ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିଜୟକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରତ୍ୟେକ ଦଳୀୟ କର୍ମୀଙ୍କ ଲାଗି ଏକ ଭାବାବେଗର ମୁହୂର୍ତ୍ତ ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ ଏହି ଐତିହାସିକ ବିଜୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ନିର୍ବାଚନରେ ପଶ୍ଚିମବଙ୍ଗର ଜନସାଧାରଣ ବିଜେପିର ସୁଶାସନ ପ୍ରତି ବିଶ୍ୱାସ ପ୍ରତିପାଦନ କରିଥିବାରୁ ଶ୍ରୀ ଗଡ଼କରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସେଠାରେ ଦଶନ୍ଧି ଧରି ତୃଣମୂଳ ସ୍ତରରେ ଚାଲିଥିବା ବିଭିନ୍ନ ଗୁଣ୍ଡାରାଜ ତଥା ଭୋଟ୍ ବ୍ୟାଙ୍କ ରାଜନୀତିକୁ ସମାପ୍ତ ହୋଇପାରିଛି ବୋଲି ଶ୍ରୀ ଗଡ଼କରୀ ମତବ୍ୟକ୍ତ କରିଛନ୍ତି। କେରଳମ୍ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିଥିବାରୁ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗାନ୍ଧି ୟୁଡିଏଫ୍ର ପ୍ରତ୍ୟେକ କର୍ମକର୍ତ୍ତା ଓ କର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଜାପାନର ସାଂସଦ

0: ସଂସଦ ତଥା ଏଲ୍ଡିପିର ନୀତି ଗବେଷଣା ପରିଷଦର ଅଧ୍ୟକ୍ଷ ଟାଗାୟୋକି ଓବାୟାସିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଭାରତ ଜାପାନ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା, ଏମ୍ଏସ୍ଏମ୍ଇ ଭାଗିଦାରୀକୁ ବୃଦ୍ଧି କରିବା ତଥା ଅଟୋମୋବାଇଲ୍, ଭିଭିଭୂମି, ଔଷଧ ଭଳି ପ୍ରମୁଖ କ୍ଷେତ୍ରରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ମୁଖ୍ୟତଃ ଆଲୋଚନା କରାଯାଇଛି। ଭାରତରୁ ଜାପାନକୁ ବିଭିନ୍ନ ସାମଗ୍ରୀର ରପ୍ତାନୀ ଉପରେ ଆଲୋକପାତ କରି ଶ୍ରୀ ଗୋଏଲ କହିଛନ୍ତି, ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଦିଗରେ ଭାରତ ପ୍ରତିବଦ୍ଧ। ଏତଦ୍ବ୍ୟତୀତ ଭାରତ ପ୍ରଶାନ୍ତ ମହାସାଗର ଅର୍ଥନୈତିକ ସହଯୋଗ ଢାଞ୍ଚାରେ ଦୁଇ ଦେଶ ଏହି ପ୍ରକ୍ରିୟାକୁ ଆଗକୁ ନେବା ଦିଗରେ ମିଳିତ ପ୍ରୟାସ କରିବେ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଗଣତି ପ୍ରକ୍ରିୟା ଜାରି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଆସାମ ଓ ପୁଡୁଚେରୀରେ ବିଜେପି, କେରଳରେ ୟୁଡିଏଫ୍ ଏବଂ ତାମିଲନାଡୁରେ ଟିଭିକେର ବହୁମତ ହାସଲ। ପଶ୍ଚିମବଙ୍ଗବାସୀଙ୍କର ସମସ୍ତ ସ୍ୱପ୍ନ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରତି। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ଭାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା, ଲିଙ୍ଗ ସମାନତାକୁ ପ୍ରୋହାହନ ଦେବା ଏବଂ ଆର୍ଥିକ ଭାବେ ଦୁର୍ବଳ ରହିଥିବା ପରିବାରମାନଙ୍କୁ ବିବାହ ସମୟରେ ସହାୟତା ପ୍ରଦାନ କରିବା ଏବଂ ଶିଶୁ ବିବାହକୁ ରୋକିବା, ବିଧବା ପୁନର୍ବିବାହକୁ ଉତ୍ସାହିତ କରିବା ଓ ସମାଜରେ ସୁସ୍ଥ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ଏହି ଯୋଜନା ଅଧୀନରେ ଏକ ବ୍ୟାପକ ସାମୂହିକ ବିବାହ କାର୍ଯ୍ୟକ୍ରମ ଭବାନୀପାଟଣାସ୍ଥିତ ଏସ୍ଏନ୍ ମ୍ୟାରେଜ୍ ପ୍ୟାଲେସ୍ରେ ଜିଲ୍ଲା ପ୍ରଶାସନ ଏବଂ କର୍ତ୍ତବ୍ୟ ଅନୁଷ୍ଠାନର ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା। ଜିଲ୍ଲାର 34 ଜଣ ଯୋଗ୍ୟ ଯୁଗଳଙ୍କର ବିବାହ ସମ୍ପନ୍ନ କରାଯାଇଥିଲା। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ୍ ନିଶା, କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ କହିଥିଲେ,
2: ବହୁତ ଖୁସି ବି ଲାଗୁଛି ଆଉ ଏଇଟା ଗୋଟେ ମେସେଜ ଯିବ ଯେ ଆମେ ଯେତେବେଳେ ବିବାହ ଉତ୍ସବ ପାଳନ କରୁଛୁ ଗୋଟେ ପରିବାର ଭିତରେ ଆନନ୍ଦ ରହୁଛି, କିନ୍ତୁ 34 ପରିବାରକୁ ନେଇକି ଆମେ ଯେତେବେଳେ କରୁଛୁ 34 ଜଣ ବର ଏବଂ 34 ଜଣ କନ୍ୟାଙ୍କୁ, ନିଶ୍ଚୟ ଆମ ଭିତରେ ଗୋଟେ କମ୍ୟୁନିଟି ଫିଲିଂ ରହିବ ଯେ ଏଇ ଯୋଉ ଆନନ୍ଦଟା ଆମେ ସମସ୍ତେ ମିଶିକି ଆମେ ଆନନ୍ଦ ପାଇବା, ଉପଭୋଗ କରିବା।
1: ଏହି କାର୍ଯ୍ୟକ୍ରମ ପାଇଁ ପ୍ରାୟ 3 ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ବିବାହ ପାଇଁ ସ୍ଥିର ହୋଇଥିବା ଯୁବକ ଯୁବତୀଙ୍କୁ ଚିହ୍ନଟ କରାଯାଇ ସବ୍ରେଜିଷ୍ଟର ଅଫିସରେ ସେମାନଙ୍କର ବିବାହ ପଞ୍ଜୀକରଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିବାହ ପାଇଁ 60,000 ଟଙ୍କା ପ୍ରଦାନ କରାଯାଉଛି। ବିବାହ ପରେ କନ୍ୟାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ 45,000 ଟଙ୍କା ପଠାଯାଇଥିଲା। ବିବାହ ଆୟୋଜନ କରୁଥିବା ସଂସ୍ଥାକୁ ବାକି 15,000 ଟଙ୍କା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ପାଇଁ ଏହା ଏକ ଗୌରବର ବିଷୟ ବୋଲି କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ୍ ନିଶା।
3: ଏଇଟା ଆମର 3 ମାସ ପୂର୍ବରୁ ଆମର କାର୍ଯ୍ୟକ୍ରମ ଚାଲିଛେ। ସବୁ ଅଙ୍ଗନବାଡି କେନ୍ଦ୍ରରୁ ଆମେ ପୁଅ ଝିଅ ଯୋଉମାନଙ୍କ ବାହାଘର ମାନେ ସ୍ଥିର ହେଇଯାଇଥିଲା ତାଙ୍କୁ ପ୍ରଥମେ ନେଇକି ରେଜିଷ୍ଟ୍ରେସନ ଅଫିସରେ, ସବ୍ ରେଜିଷ୍ଟ୍ରେସନ ଅଫିସରେ ତାଙ୍କର ମ୍ୟାରେଜକୁ ରେଜିଷ୍ଟ୍ରେସନ କରେଇଲୁ। ରେଜିଷ୍ଟ୍ରେସନର ମାସେ ପରେ ସେମାନେ ବାହା ହେବା ଲାଗି ଇଲିଜିବୁଲ ଯୋଗ୍ୟ ହେଲେ। ଘରେ ବାହାଘରରେ ଗୋଟେ ଯୋଡ଼ିକି ଦେଖୁଥିଲୁ, କିନ୍ତୁ ଏକା ସାଙ୍ଗେ 34 ଯୋଡ଼ିକୁ ଦେଖିକି ଏତେ ଗହଳି ଦେଖିକି ବହୁତ ଖୁସି ଲାଗୁଛି।
1: ସରକାରୀ ସହାୟତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ବିବାହ କରିଥିବା ଜଣେ ବର ଆଦିତ୍ୟ କୁମାର ନାୟକ।
4: ନିହାତି ଭାବରେ ବହୁତ ଖୁସି ଲାଗୁଛେ, କାହିଁକି ଏତେ ଆଶୀର୍ବାଦ ମିଳୁଛେ ତ ମନି ପ୍ରୋବ୍ଲେମ ରହୁଛେ, ବିହା ଟିକେ ପ୍ରୋବ୍ଲେମ ରହୁଥିଲା, ତ ନିହାତି ଭାବରେ ମୁଇଁ ମୋହନ ଚରମାଳୀ ସରକାରକେ ଧନ୍ୟବାଦ ଦେବି ଖୁସି ତ ବହୁତ ଲାଗୁଛେ, କାହିଁକି ସାରା କଳାହାଣ୍ଡି ସାରା ଆଶୀର୍ବାଦ।

0: ଆଜି ମିଳୁଛେ।
1: କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ଉତ୍କଳ ଓ କୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି। କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ଜୟପୁରର ବରିଷ୍ଠ ଆଇନଜୀବୀ ଶୀର୍ଷାନନ୍ଦ ମିଶ୍ର, ରାଜ୍ୟ ବାର୍ କାଉନ୍ସିଲ୍ ସଦସ୍ୟ ଧନଞ୍ଜୟ ମୁଣ୍ଡ ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପରମେଶ୍ୱର ମୁଣ୍ଡ ଯୋଗଦେଇ ମଧୁବାବୁଙ୍କ ଜୀବନୀ ଓ ତାଙ୍କର ସ୍ୱାଭିମାନୀ ଆଦର୍ଶ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ, ସାମ୍ବାଦିକ, ବରିଷ୍ଠ ନାଗରିକ ତଥା ଓକିଲ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଦିବସ ପାଳନର ସମ୍ପର୍କରେ ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା କହିଥିଲେ,
2: ଆମର ସ୍ୱାଭିମାନ ପାଇଁ ମଧୁସୂଦନ ତାଙ୍କର ଯେଉଁ ପ୍ରୟାସ କରିଯାଇଥିଲେ ସେ ସ୍ୱାଭିମାନଙ୍କୁ ବଞ୍ଚାଇ ରଖିବା ପାଇଁ ମୁଁ ସମସ୍ତ ଓକିଲ ବନ୍ଧୁମାନଙ୍କୁ ନିବେଦନ କରୁଛି। ମୋର ଅନୁରୋଧ ସମସ୍ତଙ୍କୁ ଯେ ଆମେ ଆମର ସ୍ୱାଭିମାନ କଥାକୁ ସବୁବେଳେ ଚିନ୍ତା କରିବା।
1: କଳାହାଣ୍ଡି ଜିଲ୍ଲାରେ ଓଡ଼ିଆ ପକ୍ଷର ଉଦ୍ଯାପନୀ ଦିବସରେ ପ୍ରଶାସନ ତରଫରୁ ଭବାନୀପାଟଣାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ପାଳନ ଅବସରରେ ଝୋଟି ପ୍ରତିଯୋଗିତା, ପଣା ବଣ୍ଟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଜେନା ଯୋଗଦେଇ ଓଡ଼ିଆ ପକ୍ଷ ପାଳନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଝୋଟି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଳାକାରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭାରତ ସରକାରଙ୍କ ଅତିରିକ୍ତ ସଚିବ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ, ଭାରତ ସରକାର ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରିଣୀ ଅନିତା କର୍ଣ୍ଣ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଆଦି କର୍ମଯୋଗୀ ଜୀବିକା ପଦକ୍ଷେପ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ତିନିଟିବା
1: ଏ ରଙ୍ଗ ମାନେ ମୁଁ କହୁନି ରାସାୟନିକ ରଙ୍ଗ
0: ଆଉ
1: ରଙ୍ଗ କହିଲେ ଆମେ ଯୋଉ ଖାଦ୍ୟ ଖାଉଛେ
0: ହଁ ଏ ଯୋଉ ଭାତ ରୁଟି ଚୁଡା ମୁଢିଟି
1: ହଁ ଇଏ ସେଇ ରଙ୍ଗ
0: ସେଇଟା କୋଉ ରଙ୍ଗରେ ଯିବ
1: ଆରେ ଏଇ ଯେମିତି ଅପା ଆମର ଧଳା ରଙ୍ଗ ହଉଛି ଭାତ ଆଉ ରୁଟି
0: ଓହୋ ଏ ନିଧିଆ ତାହେଲେ ସବୁଜ ରଙ୍ଗ ତ ଆମର ପନିପରିବା
1: ହଁ
0: ଶାଗ
1: ପନିପରିବା ଶାଗ ଏସବୁ ସବୁଜ ରଙ୍ଗ ନିୟମିତ ଭାବରେ ଆମ ଖାଦ୍ୟ ଥାଳିରେ ଥିବ
0: ଆଉ ତାହେଲେ ନାଲିଟା କଣ
1: ଏଇ ଯୋଉ ଆମେ ଟମାଟୋ ଖାଉଛେ ତା ସହିତ
0: ଫଳମୂଳ ବି
1: ହଁ ଆଉ ତା ସହିତ ଆମେ ଯୋଉ ଗାଜର ଖାଉଛେ ଏଇସବୁ ମଧ୍ୟ ଆମର ରଙ୍ଗ ନାଲି ଥିବା ଦରକାର ଯାହା ଫଳରେ ଆମକୁ ସଠିକ ଖାଦ୍ୟ ସାର ମିଳିପାରିବ
0: ତାହେଲେ ଚାଷୀ ଭାଇ ଭଉଣୀ ମାନେ ଆପଣ ମାନେ ଶୁଣିଲେ ତ ଧଳା ସବୁଜ ଆଉ ନାଲି ଯାହା ଆମେ ଖାଉଛେ ତାକୁ ଆମେ ସବୁଦିନ ନିୟମିତ ଭାବରେ ଖାଇବା ଉପଯୁକ୍ତ ବିଶ୍ରାମ ନବା ଏବଂ ଆମ ଶରୀର ପ୍ରତି ଆମେ ଯତ୍ନବାନ
1: ହବା ଅପା ଆଉ ଗୋଟିଏ ଗୁରୁତର କଥା ହଉଛି ଯେତେବେଳେ ଆମେ ଖାଦ୍ୟ ଖାଉଛେ ବା ଯେତେବେଳେ ଆମେ ଖାଦ୍ୟକୁ ରୋଷେଇ କରୁଛେ ଟିକେ ସଫା ସୁତୁରା ପ୍ରତି ଅଧିକରୁ ଅଧିକ ଧ୍ୟାନ ଦବା ପରିବାରରେ ଯୋଉମାନେ ସବୁ ରୋଷେଇବାସ ଦାୟିତ୍ୱ ନଉଛନ୍ତି ଆମେ ସମସ୍ତେ ଟିକେ ସଚେତନ ହବା ସବୁ ପ୍ରକାର ଖାଦ୍ୟ ଆଉ ସବୁ ପ୍ରକାର ନିରୋଗୀ ଖାଦ୍ୟ ଆମେ ଆମ ପରିବାରକୁ ଖାଇବାକୁ ଦବା
0: ଆମ ପାଇଁ ଯେମିତି ପୋଷଣ ଦରକାର ଆମେ ଯୋଉ ଗୃହପାଳିତ ପଶୁପକ୍ଷୀ ରଖିଛେ ତାଙ୍କ ମାନଙ୍କ ପାଇଁ ବି ପୋଷଣ ଦରକାର ବା
1: ଏଇ କଥା କହିଛ ଅପା ଆଉ ଆମେ ସେମାନଙ୍କୁ ଭୁଲିଗଲେ ହବ କି ଆଉ ସେମାନଙ୍କର ସିନା ପାଟି ଫିଟୁନି କିନ୍ତୁ ତାଙ୍କ ଶରୀରକୁ ମଧ୍ୟ ଆମକୁ ଦେଖିବାକୁ ପଡିବ
0: ସେମାନେ ଯଦି ସୁସ୍ଥ ସବଳ ରହିବେ ସେମାନଙ୍କର ଦେହ ପା ଯଦି ଭଲ ରହିବ ତାହେଲେ ଆମ ଆୟ ବି ବଢିବ
1: ଠିକ କଥା କହିଛ ଅପା ତାଙ୍କୁ ମଧ୍ୟ ସବୁବେଳେ ସନ୍ତୁଳିତ ଆଉ ସୁଷମ ଖାଦ୍ୟ ଦେବା ଉଚିତ
0: ହଉ ନିଧିଆ ଆଉ ଦୀପଦ କଥା ହେଲେ ଭଲ ଭଜନଟେ ଶୁଣିବା ତାପରେ ଆଉ ପୋଷଣ ଉପରେ କଥା ହବା
1: ହଉ ହଉ ଅପା
0: ହଁ।

0: ଯାହା କୁହ ପା, ଇଏ ବୈଠକୀ ଘରେ ଟିକେ ଭଜନ ଶୁଣି ଦେଲା ପରେ ମନ କର୍ଣ୍ଣ ପବିତ୍ର ହୁଏ।
1: କେତେ ଦିନ ପରେ ନିଦିଆ ଆଜି ବୈଠକୀ ଘରକୁ ଆସିଛ?
0: ହଁ ପା, ଇଏ ସବୁବେଳେ ତ ମନ ଥାଏ ବୈଠକୀ ଘରକୁ ଆସିବା ପାଇଁ, କିନ୍ତୁ ବେଳେବେଳେ ଟିକେ କାମ ରହିଯାଉଛି, ଆଉ ସେଇଥିପାଇଁ ତ ଟିକେ ଦୂରେଇ ରହୁଛି ଆଉ। କିନ୍ତୁ ତମେ ବ୍ୟସ୍ତ ହୁଅନି, ମୁଁ ଆସିବି।
1: ଆଚ୍ଛା ଆଚ୍ଛା, ଯାହା ଯେମିତି ହେଲେ ଟିକେ ଆସୁଥିବ, ଦୁଇପଦ କଥା ହଉଥିବା, ସୁଖ ଦୁଃଖ ହବା ଭଲ ନା ଆଉ।
0: ହେଲେ ଇଅପା, ଆମର ତ ବୈଠକୀ ଘରେ ସବୁବେଳେ ମହାଶୟ ମହାଶୟ ମାନେ ଆସି ଭଲ ଭଲ କଥା କୁହନ୍ତି।
1: ସେଇଟା ପରା ଆମ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।
0: ଆଉ ଆଜି କଣ ସେଇ ବାବଦରେ ବ୍ୟବସ୍ଥା ଅଛି କହୁନା?
1: ଅଛି ଅଛି, ଆଜି ଏମିତି ଜଣେ ସଫଳ ଚାଷୀ ଭାଇ ଆସି ପହଞ୍ଚି ସାରିଲେଣି। ସେ କଣ ଚାଷ କରନ୍ତି, କେମିତି କଣ କରନ୍ତି, ଆମେ ତାଙ୍କ ମୁହଁରୁ ଶୁଣିବା।
0: ହଉ ତାହେଲେ, ବଢିଆ ହେଲା। ଆଉ
1: ମୁଁ ତାହେଲେ ପଚାରି ବୁଝୁଛି।
0: ହଁ ହଁ ହଁ,
1: ଶୁଣିବା ଆଉ।
0: ହଉ ହଉ ହଉ।
2: ଆଜ୍ଞା ନମସ୍କାର,
1: ଆପଣ କୋଉଠୁ ଆସିଛନ୍ତି, କଣ କରନ୍ତି, ଟିକେ ପରିଚୟ ଦିଅନ୍ତୁ।
3: ମୋ ନାଁ ଶାରଦା ପ୍ରସାଦ ରାୟ, ବାପାଙ୍କ ନାଁ ସୁରେନ୍ଦ୍ର ପ୍ରସାଦ ରାୟ, ମୋର ଗ୍ରାମ ବିରିବାଟି, ପଞ୍ଚାୟତ ଜଙ୍ଗକୁଟି, ବ୍ଲକ ଜଗତସିଂହପୁର।
2: ଆପଣ ଜଗତସିଂହପୁର ଜିଲ୍ଲାରୁ ଆସିଛନ୍ତି?
3: ଆଜ୍ଞା।
2: ଦେବୀ ନଦୀ କୂଳ?
3: ଆଜ୍ଞା।
2: ଚାଷବାସ, ଉର୍ବର ମାଟି, ଶସ୍ୟ ଶ୍ୟାମଳା ଗାଁ, ପିଲାଦିନରୁ ଆପଣ ସେ ଜଗତସିଂହପୁରରେ ରହିଛନ୍ତି?
3: ହଁ, ପିଲାଦିନେ ମୁଁ ଆମ ପିସାଙ୍କ ଘରେ ବାଗଲପୁରରେ ମୋର ପ୍ରାଇମେରୀ ପଢୁଥିଲି।
2: ଆଜ୍ଞା।
3: ତାପରେ ଭୁବନେଶ୍ୱରରେ ମାଇନର ପାସ୍ କରିକି ତାପରେ ପାଠପଢା ଭୁବନେଶ୍ୱରରେ ହେଲା, ଏବଂ ଭୁବନେଶ୍ୱରରେ ପାଠ ପଢି ମୁଁ ମାର୍କେଟିଂ ଲାଇନ୍ରେ 1985 ଜଏନ୍ କଲି। ଆନ୍ତରିକତାର ସହ କାମ କରି ବହୁତ ପଇସା ରୋଜଗାର କଲୁ, ବହୁତ ବଡ଼ ଟିମ୍ ଥିଲା, ଓଡ଼ିଶା ଛଡ଼ା ବାହାର ପ୍ରଦେଶରେ ବି ଟିମ୍ ଥିଲା, ହାଇଦ୍ରାବାଦ, ବାଙ୍ଗାଲୋର, ମାଡ୍ରାସରେ ବି ଟିମ୍ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ କମ୍ପାନୀର ଡିଷ୍ଟର୍ବାନ୍ସ ପାଇଁ କମନ୍ ଡିଷ୍ଟର୍ବ ହେଲା ଯେ ଆମେ ଅଲ୍ ଇଣ୍ଡିଆ ବେସିସ୍ରେ ଆମେ କମ୍ପାନୀ ଛାଡ଼ିଦେବା। ତେଣୁ ଛାଡ଼ିଲା ପରେ ଆମେ କର୍ପୋରେଟ୍ ଏଜେନ୍ସି ନେଇକରି ପୁଣି ମାର୍କେଟିଂରେ ରହିଲୁ। କିନ୍ତୁ 2007-08 ବେଳକୁ ଆମର ବାପାଙ୍କର ଓଲ୍ଡ ଏଜ୍ ହେଲା, ତେଣୁ ମୋତେ ଗାଁକୁ ଫେରିବା ପାଇଁ ପଡ଼ିଲା। ଏବଂ ଗାଁରେ ଯାହା ପରିସ୍ଥିତି ମୁଁ ଦେଖିଲି, ଆମେ ଚାଷୀ ଘର ପିଲା, ଆମର ବଗିଚାଟା 5.5 ଏକର, ତେଣୁ ବାପା ଆମର ଚାଷ କରନ୍ତି, ତା ଭିତରେ 2 ଗାଡ଼ିଆ ଅଛି, ଯାହା ଆପଣ ଚାହିଁବେ ଆମ ବାରିରେ ଅଛି, ଗୁଆ, ନଡ଼ିଆ, ଆମ୍ବ, ପଣସ, ପିଜୁଳି, ସପେଡ଼ା, ଜାମୁଡୋଳ, ଯାହା ଆପଣ ଚାହିଁବେ, କଦଳୀ,
2: ଫଳ ଗଛ, ଫୁଲ ଗଛ,
3: ସବୁ ଆମ ବାରିରେ ଅଛି।
2: ସେଇଟା ଆରମ୍ଭ କଲେ ଆପଣ ଏଇ କମ୍ପାନୀ ଚାକିରି ଛାଡ଼ିଲା ପରେ?
3: ବିଶେଷତଃ ଛତୁ, ଯୋଉ ପାଳ ଛତୁ ଚାଷଟା ମୁଁ ବାହାର କଲି, କେମିତି ଆମର ନଡ଼ା
2: ଆପଣଙ୍କ ଗାଁରେ ଆପଣ ପ୍ରଥମ ଚାଷୀ?
3: ହଁ, ପାଳ ଛତୁରେ ମୁଁ ପ୍ରଥମ ଚାଷୀ, ତେଣୁ ନଡ଼ାଟା ବିକ୍ରି ହେଇପାରୁନଥିଲା, ସେଇଟାକୁ ଉପଯୋଗ କରିବା ପାଇଁ ମୁଁ ପାଳ ଛତୁ ଚାଷ କରିବା ପାଇଁ ଚାହିଁଲି। ମୋର ପୂର୍ବରୁ ଜଣେ ଜଗତସିଂହପୁର ଜିଲ୍ଲାରେ ଜଣେ ଲିଙ୍ଗରାଜ ସାହୁ ବୋଲି, ସିଏ ଜଷ୍ଟ ତାର 2-3 ପୂର୍ବରୁ କରୁଥିଲେ ଚାଷ, ତେଣୁ ମୁଁ ତାଙ୍କୁ ଯୋଗାଯୋଗ କଲି। ଯେହେତୁ ଭୁବନେଶ୍ୱରରେ ରହୁଥିଲି, ଆମର ପ୍ରଫେସର ଅଦିତ କୁମାର ପାତ୍ର ଓଇଟର, ଯିଏକି ଛତୁର ଜନକ, ତାଙ୍କ ସାଙ୍ଗରେ ପରିଚିତ ଥିଲା, ତେଣୁ ତାଙ୍କର ପରାମର୍ଶ ନେଇ ଛତୁ ଚାଷ।
2: ଯେହେତୁ ଆପଣ ଟାଉନରେ ବଢିଥିଲେ, ଟାଉନରେ ପଢିଥିଲେ ଏବଂ ଆପଣଙ୍କର ଆଇଡିଆ ଥିଲା, ସେଥିପାଇଁ ଆପଣ ଓୟୁଟି ସାଙ୍ଗରେ ଯୋଗାଯୋଗ କରି ଠିକ ଲୋକ ପାଖରେ ପହଞ୍ଚିକି ଆପଣ ଚାଷକୁ ଆଗେଇ ପାରିଲେ। ଆପଣଙ୍କ ଫାଷ୍ଟ କିଛି କଷ୍ଟ ହେଲାନି?
3: କଷ୍ଟ ତ ନିଶ୍ଚିତ ହବ, ଗୋଟେ ନିଜେ ଯୋଉ ଲୋକମାନେ କରିବେ ତାଙ୍କୁ ବତେଇବାକୁ ପଡିବ, ତାଙ୍କ ସାଙ୍ଗରେ ରହିକରି ସବୁ ଜିନିଷକୁ ନଜର ଅନ୍ଦାଜ କରିକିରି କରିବା ପାଇଁ ପଡିବ। ତେଣୁ କରିଲା ପରେ ପ୍ରଥମ ଦିନ ଯେବେ ଛତୁ ବାହାରିଲା, ମାର୍କେଟିଂ ସବୁଠୁ ବଡ ସମସ୍ୟା। ଯାହା ହଉ, କଟକ ଆସିଲୁ, କଟକରେ କିଛି ବେପାରୀଙ୍କ ସାଙ୍ଗରେ ଯୋଗାଯୋଗ ହେଲା, ଏବଂ ଜଗତସିଂହପୁରରେ କିଛି ବେପାରୀଙ୍କ ସାଙ୍ଗରେ ଯୋଗାଯୋଗ ହେଲା, ସେ ଯୋଉ ଲିଙ୍ଗରାଜ ସାହୁ ସିଏ ବି ନିଜେ କିଛି ବିକ୍ରି କଲେ, ଏମିତି ହେଇକି ଆଗେଇ ଚାଲିଲା। ବହୁତ ଘାତ ପ୍ରତିଘାତ ଭିତରେ ଚାଷ ଆଗେଇଲା, ବେଳେବେଳେ ଛତୁ ବି ବିକ୍ରି ହେଇପାରେନି, ଫୋପଡ଼ା ବି ହେଇଛି, କିନ୍ତୁ କେବେ ଆମେ ହାରିନୁ, ଯାହା ବି ହେଲେ ଆମେ ଆଗକୁ ନବା। ଏବଂ ସେଇ ପିରିୟଡ଼ରେ,
2: ସେଥିପାଇଁ ତ କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ,
3: ସେଟା ନିଶ୍ଚିତ।
2: ଆପଣଙ୍କର ମନୋବଳ ଟାଣ ଥିଲା, ଆପଣ ଆସିଥିଲେ ଗାଁକୁ, ନା ମୁଁ କିଛି କରିକି କିଛି ଲୋକଙ୍କ ପାଇଁ ଦେଖେଇବି,
3: ତେଣୁ ଭଗବାନଙ୍କ ଆଶୀର୍ବାଦରୁ ଛତୁ ଚାଷ କିଛି ପରିମାଣରେ ଆଗେଇଲା।
2: ତା ସାଙ୍ଗରେ ଆଉ କିଛି ଆନୁଷଙ୍ଗିକ ଚାଷ ବି କରୁଥିଲେ?
3: ସବୁ ଚାଷ ବାପାଙ୍କ ଅମଳରୁ ଥିଲା, ଆମର ଗୋଟେ 5 HP ମଟର ବସେଇଥିଲେ, ବୋରିଂ କରିଥିଲେ, ଚାଷ ହୁଏ। ପ୍ରତ୍ୟେକ ହାଟ ପାଳି 2-3 ବାଇଗଣ ଆମର ହାଟକୁ ଆସେ, ଜଗତସିଂହପୁର ହାଟକୁ, ବାପାଙ୍କ ଉଦ୍ୟମରେ ଆଉ 5-6 ଲୋକ ଆମର କାମ କରନ୍ତି, ସେମାନେ ସେଇ ବାଇଗଣ ଆଉ କଦଳୀ ଏସବୁ ଚାଷ ହେଇକିରି ପ୍ରତ୍ୟେକ ପାଳି ଆସେ। ତେଣୁ ଯେହେତୁ ଚାଷୀ ଘର ପିଲା, ତେଣୁ ଛତୁଟାକୁ ଆମେ କରି ତାକୁ ଆଗେଇବା ପାଇଁ ଚାହିଁଲୁ। ଆଗେଇଲା ପରେ ତାପରେ ମାର୍କେଟକୁ

0: ଆସିଲୁ ମାର୍କେଟରେ ଦେଖିଲୁ ଜଗତସିଂହପୁରରେ 50-60 କିଲୋ ଛତୁ ବାହାରୁଥିଲା
1: ସେତେବେଳେ
0: ଡିଷ୍ଟ୍ରିକ୍ଟରେ। ତାପରେ ଆମର ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟର ହର୍ଟିକଲଚର ଥିଲେ ସ୍ୱାଇଁ ବାବୁ ବୋଲି ମିର ସ୍ୱାଇଁ, ଆଉ ଜଣେ ଥିଲେ ନାବାର୍ଡର ଇଜିଏମ୍ ଶାନ୍ତି ପ୍ରକାଶ ମହାପାତ୍ର। ତେଣୁ ତାଙ୍କ ସାଙ୍ଗରେ ଭେଟ ହେଲା। ସିଏ କହିଲେ ଯେ ଆପଣ ଟିକେ କିଛି ଚାଷୀ ବଢ଼ାନ୍ତୁ। ଆଉ କଲେକ୍ଟର ଥିଲେ ସେତେବେଳେ ସତ୍ୟ ମଲ୍ଲିକ ସାର, ସେ ସବୁବେଳେ ପଚାରନ୍ତି ରାୟ କେତେ ଇଏ ହେଲା ଆମର ଛତୁ କଣ,
1: ସେତେବେଳେ ଆପଣ ଫେମସ ହେଇସାରିଲେଣି କେବଳ ଛତୁ ଚାଷ କରି।
0: ଆଜ୍ଞା, ତେଣୁ ସେଇ ଇନ୍ ଦ ଟାଇମ 2-3 ବର୍ଷ ଭିତରେ ଫାଇଲିନ ହେଲା।
1: ଫାଇଲିନ 2012
0: ଫାଇଲିନ ଯେତେବେଳେ ହେଲା ସେତେବେଳେ ବହୁତ ଚାଷୀ ହତାଶ ହେଲେ। ଅଦୈତର ସାର ସେତେବେଳେ ଆମର ଅଲ୍ ଓଡ଼ିଶା ମସରୁମ୍ ଫେଡେରେସନ ପ୍ରେସିଡେଣ୍ଟ ଥାନ୍ତି, ସିଏ ସେଠୁ କହିଲେ ରାୟ ଆପଣ ଗୋଟେ ସଂଗଠନ ଜଗତସିଂହପୁରରେ କରନ୍ତୁ। ମୁଁ କହିଲି ଦେଖନ୍ତୁ ସାର, ଆମକୁ ବେଳ ହବନି, ଆମେ ସେ ଭିତରେ ପଶିବାନି। ଆଉ ସେ ଜବରଦସ୍ତ କରିକି ଆଉ ସେ ନାବାର୍ଡ ଏଜିଏମ୍ ବି କହିଲେ ବି ଆପଣ ଗୋଟେ ସଂଗଠନ

0: ସିଏ କହିଲେ ଯେ ଆପଣ ଟିକେ କିଛି ଚାଷୀ ବଢ଼ାନ୍ତୁ। ଆଉ କଲେକ୍ଟର ଥିଲେ ସେତେବେଳେ ମୋ ସତ୍ୟ ମଲ୍ଲିକ ସାର, ସେ ସବୁବେଳେ ପଚାରନ୍ତି ରାୟ କେତେ ଇଏ ହେଲା ଆମର ଛତୁ କଣ।
1: ସେତେବେଳେ ଆପଣ ଫେମସ ହେଇସାରିଲେଣି କେବଳ ଛତୁ ଚାଷ କରି।
0: ଆଜ୍ଞା, ତେଣୁ ସେଇ ଇନ୍ ଦ ଟାଇମ୍ 2-3 ବର୍ଷ ଭିତରେ ଫାଇଲିନ୍ ହେଲା।
1: ଫାଇଲିନ୍ 2012
0: ଫାଇଲିନ୍ ଯେତେବେଳେ ହେଲା ସେତେବେଳେ ବହୁତ ଚାଷୀ ହତାଶ ହେଲେ। ଅଦିତର ସାର ସେତେବେଳେ ଆମର ଅଲ୍ ଓଡ଼ିଶା ମସରୁମ୍ ଫେଡେରେସନ ପ୍ରେସିଡେଣ୍ଟ ଥାନ୍ତି, ସିଏ ସେଠୁ କହିଲେ ରାୟ ଆପଣ ଗୋଟେ ସଂଗଠନ ଜଗତସିଂହପୁରରେ କରନ୍ତୁ। ମୁଁ କହିଲି ଦେଖନ୍ତୁ ସାର ଆମକୁ ବେଳ ହବନି, ଆମେ ସେ ଭିତରେ ପଶିବାନି। ଯାହା ସେ ଜବରଦସ୍ତ କରିକି ଆଉ ସେ ନାବାର୍ଡ ଏଜିଏମ୍ ବି କହିଲେ ବି ଆପଣ ଗୋଟେ ସଂଗଠନ କରନ୍ତୁ, ଜଗତସିଂହପୁର ଚାଷୀ କିଛି ବଢ଼ାନ୍ତୁ। ଯାହା ହଉ ବର୍ତ୍ତମାନ ଆମେ ଚାଷୀ ବଢ଼େଇକି ବର୍ତ୍ତମାନ ଜଗତସିଂହପୁରରେ ପର୍ ଡେ 10-12 କ୍ୱିଣ୍ଟାଲ ଛତୁ ବାହାରୁଛି। ଚାଷୀ ବର୍ତ୍ତମାନ 2,000-2,500 ଚାଷୀ ହେଲେଣି ସବୁ ବ୍ଲକରେ। ତେଣୁ ସେଇଟାକୁ ବଢ଼େଇବା
1: ପାଇଁ ସବୁ ହାତରେ କରୁଛନ୍ତି ନା ଭାଗ ଦେଇଛନ୍ତି ନା ଦଳଗତ ଭାବେ କରୁଛନ୍ତି ନା କେମିତି?
0: ନାଇଁ ନାଇଁ ନାଇଁ, ମୋର ଫାର୍ମ ମୁଁ ନିଜେ ନିଜେ କରୁଛି, ଲେବର 6 ଜଣ ରହିକି କରନ୍ତି। ଡେଲି ମୋର 60-70 କିଲୋ ଛତୁ ଜଗତସିଂହପୁର ମାନେ ମୋ ଫାର୍ମରୁ ବାହାରେ। ତେଣୁ ସବୁ ଚାଷୀଙ୍କର ମିଶେଇଲେ ବର୍ତ୍ତମାନ 10-12 କ୍ୱିଣ୍ଟାଲ ଛତୁ ଜଗତସିଂହପୁର।
1: ତାହେଲେ ଆପଣ ଆଗୁଆ ଚାଷୀ ଛତୁ ଚାଷୀ କହିଲେ ଆପଣଙ୍କୁ ଆମେ ବୁଝିବୁ ଜଗତସିଂହପୁର ଜିଲ୍ଲାରେ।
0: ହଁ, ଆଉ ବି 4-6 ଜଣ ଛତୁ ଚାଷୀ ଆଗୁଆ ଅଛନ୍ତି ଯୋଉମାନେ।
1: ଆପଣ କିଛି ଟ୍ରେନିଂ ଦଉଛନ୍ତି ଏବେ?
0: ହଁ, ମୁଁ ଆର୍ସିଟିରେ ରୁରାଲ ସେଲ୍ଫ ଏମ୍ପ୍ଲୟମେଣ୍ଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଯୋଉ ସେ ଯୋଉ ନାବାର୍ଡ ଏଜିଏମ୍, ସିଏ ମତେ ସେଇଠି ନେଇକିରି କରେଇଲେ ଆପଣ ଟିକେ ଛତୁ ଚାଷୀ ଟ୍ରେନିଂ ଦିଅନ୍ତୁ। ଏବଂ ନାବାର୍ଡ ଥ୍ରୁରେ ବି ମୁଁ ଟ୍ରେନିଂ ଦେଇଛି ସେଲ୍ଫ ହେଲ୍ପ ଗ୍ରୁପକୁ, ଏବେ ବି ଦଉଛି ଆର୍ସିଟିରେ। ହର୍ଟିକଲଚର ଥ୍ରୁରେ ବି ଦିଆହଉଛି, ଆଉ ସଂଗଠନରୁ ବି ଦିଆହଉଛି, ଆମର ମସରୁମ୍ ଫେଡେରେସନର ବି ଟ୍ରେନିଂ ପ୍ରୋଗ୍ରାମ କରୁଛୁ। ତେଣୁ ବହୁତ ଚାଷୀ ଆମେ କ୍ରିଏଟ୍ କରିଛୁ, ଯାହାକି ଲୋକ ଦୁଇ ପଇସା ରୋଜଗାର କରି ଭଲରେ ଚଳିପାରୁଛି।
1: କାରଣ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ସମସ୍ୟା ପରିବର୍ତ୍ତିତ ଜଳବାୟୁ, ସେ ଗୋଟେ ମୁଖ୍ୟ ସମସ୍ୟା। ଦ୍ୱିତୀୟ ହେଉଛି ଏହି ସମୟରେ ଚାଷୀ ଭାଇଙ୍କର ଆୟକୁ ଆମେ ଦୁଇଗୁଣ କରିବାକୁ ହେଲେ ଖାଲି ଗୋଟେ ଚାଷରେ ତ ମନୋନିବେଶ କଲେ ହେବନି, ଆମକୁ ତା ସହିତ ଆନୁଷଙ୍ଗିକ ଚାଷ ମଧ୍ୟ କିଛି କରିବାକୁ ପଡିବ। ଏଇ ଯେମିତି ଆପଣ ଛତୁ ଚାଷ କରୁଛନ୍ତି, ମହୁ ଚାଷ, ମାଛ ଚାଷ କଲେ ଗୋଟେର ଭରଣାଟା ଯଦି କ୍ଷତି ହେଲା କି କ'ଣ, ଆପଣ ଆଉ ସେଥିରୁ ଆରଠାରୁ ପାଇପାରିବେ। ଏ ବିଷୟରେ ଆପଣ ଚାଷୀ ଭାଇ ଭଉଣୀମାନଙ୍କୁ କ'ଣ କହିବେ?
0: ନାଇଁ, ଆମେ ବି ଇଣ୍ଟିଗ୍ରେଟେଡ୍ ଫାର୍ମ, ମୁଁ ବି କୁକୁଡ଼ା କିଛି ରଖିଛି, ମାଛ ରଖିଛି 2 ଗାଡ଼ିଆରେ, ଏବଂ ଆମ୍ବ ଲଗେଇଛୁ 150-150 ଗଛ। କିନ୍ତୁ ମାଙ୍କଡ଼ଙ୍କର ପ୍ରାଦୁର୍ଭାବ ଯୋଉ ସେଥିରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ଏବଂ 2 ବର୍ଷ ହେଲା ମୁଁ 300 ଲଗେଇଛି ଥାଇଲାଣ୍ଡ ଆପୂର୍ବରେ, ଯୋଉଟାକି ବହୁତ ପ୍ରୋବ୍ଲେମ୍ କଲା। ଏବଂ ସୋଲାର ବି ଲଗେଇଛି 5 କିଲୋୱାଟର
1: ଇଲେକ୍ଟ୍ରିକ ପ୍ରୋବ୍ଲେମ୍।
0: ଇଲେକ୍ଟ୍ରିକ ପ୍ରୋବ୍ଲେମ୍ କାଇଁ, ମୁଁ ଗୋଟେ ପଲି ହାଉସ୍ କରିଥିଲି, ଯେହେତୁ ୱିଣ୍ଟର ସିଜିନ୍ରେ ଛତୁ ବାହାରେନି, ତେଣୁ 400 ସ୍କୋୟାର ମିଟରର ପଲି ହାଉସ୍ କରିଥିଲି, ଯୋଉଟାକି ଫନିରେ ଡ୍ୟାମେଜ୍ ହେଇଗଲା। ପାଖାପାଖି 10-12 ଲକ୍ଷ ଟଙ୍କା ମୋର ବୁଡ଼ିଗଲା ଫନିରେ। ତାପରେ ବି ଡାଇଭର୍ସନ୍ରେ ମୁଁ ମୋତି ଚାଷ ବି କରିଛି।
1: ଆଚ୍ଛା, ମାନେ ଯୁଗୋପଯୋଗୀରେ ଯାହା ଆମର ଏବେ ଚାଲିଛି, ଆପଣ ସବୁ ଚାଷରେ ଆପଣଙ୍କର ଅନୁଭୂତି ରହିଛି?
0: ନିଶ୍ଚିତ ଭାବରେ, କୋଭିଡର ଜଷ୍ଟ ପୂର୍ବରୁ ମୁଁ ମୋତି ଚାଷ କରିଥିଲି, କିନ୍ତୁ ଦୁର୍ଭାଗ୍ୟବଶତଃ ମୋତି ବିକ୍ରି ହେଇପାରିଲାନି। ଆମର ଏବେ ଯିଏ କଲେକ୍ଟର ଅଛନ୍ତି ପରୁଲ ପଟୱାରୀ ମ୍ୟାଡମ୍, ସେ ବି ଯାଇଥିଲେ ମୋତି ଚାଷ ଦେଖିବା ପାଇଁ। ଏବଂ ଏକ୍ସପୋଜର ଭିଜିଟ୍ରେ 2-3 ହଜାର ଚାଷୀ ମୋ ଫାର୍ମକୁ ଆସିଛନ୍ତି, ମୁଁ ବି ତାର ରେଜିଷ୍ଟର କରିକି ରଖିଛି। ଯେତେ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ଅଛନ୍ତି, ଫିସରୀ ହେଉ ହର୍ଟିକଲଚର, ସମସ୍ତେ ଆମ ଫାର୍ମକୁ ଯାଇଛନ୍ତି, ସମସ୍ତଙ୍କ ସାଙ୍ଗରେ ଆମର ଭଲ ସମ୍ପର୍କ।
1: ଆଚ୍ଛା, ଏଇଠି ମୁଁ ପଚାରିବାକୁ ଚାହିଁବି, ଆପଣ ତ ମାଛ ଚାଷ କରିଛନ୍ତି, ପନିପରିବା ଚାଷ କରିଛନ୍ତି, କୁକୁଡ଼ା ଚାଷ କରିଛନ୍ତି, ଏଇ ମାଛ ଚାଷ ପାଇଁ ଆପଣ ଯୋଗାଯୋଗ କରନ୍ତି ମାଛର ଜାଳ ଆଣିବା ପାଇଁ କିମ୍ବା କୁକୁଡ଼ାର ଯଦି ଚିଆଁ ଆଣିବା ପାଇଁ?
0: କୌଶଳ ଗଙ୍ଗରୁ ମୁଁ ବି ଟ୍ରେନିଂ ନେଇଛି ପଲ୍ ଫାର୍ମିଂର, ମାଛ ଜାଳ ବି ଆମେ କଲେକ୍ଟ କରିକି ଚାଷ କରୁଛେ।
1: ମାଛ ଚାଷ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ପୋଖରୀର ସୁପରିଚାଳନା ଦରକାର, ଯଦି ପୋଖରୀର ସୁପରିଚାଳନା ନହେଲା ତାହେଲେ ମାଛ ଚାଷ କ୍ଷତିରେ ପଡିବ, ଏଇଥିରେ ଆପଣ କ'ଣ କହୁଛନ୍ତି?
0: ନାଇଁ, ମାଛ ଚାଷଟା ବ୍ୟକ୍ତିଗତ ଭାବରେ ମୁଁ କରେନି, କାହିଁକିନା ମୋର ସାନ ଭାଇ ସେ ବୁଝାବୁଝି କରେ, ଏବଂ ସିଏ ବି
1: କହିବାକୁ ଗଲେ ପାରିବାରିକ କୃଷି, ପରିବାରର ସମସ୍ତେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।
0: ଆଚ୍ଛା, ମୋର ସାନ ଭାଇ ବି ମାଛରେ ଆୱାର୍ଡ ପାଇଛି, ତେଣୁ ଆମେ ସବୁ ପାଇଛେ। କିନ୍ତୁ
1: ଆପଣ ମଧ୍ୟ ଆମେ ଯାହା ଶୁଣିଛୁ ଆପଣ ବି ବହୁ ଜାଗାରେ ବହୁତ ପୁରସ୍କୃତ ହୋଇଛନ୍ତି, ସେ ବିଷୟରେ ଆମ ଟିକେ ଚାଷୀ ଭାଇ ଭଉଣୀମାନଙ୍କୁ କହିବେ କି?
0: ହଁ, ମୁଁ ଆମର ଅଲ୍ ଓଡ଼ିଶା ମସରୁମ୍ ଫେଡେରେସନର ସେମାନେ ମୋତେ ଆୱାର୍ଡ ଦେଇଛନ୍ତି, ଏବଂ ଡିଷ୍ଟ୍ରିକ୍ଟ ଲେବୁଲରେ ଗଭର୍ଣ୍ଣମେଣ୍ଟ ଆୱାର୍ଡ ଦେଇଛି, ଏବଂ ରିଜନାଲ ଆୱାର୍ଡ ବି ବାଲେଶ୍ୱରରୁ ପାଇଛି, ଷ୍ଟେଟ ଆୱାର୍ଡ ବି ଭୁବନେଶ୍ୱରରୁ ପାଇଛି, ତାପରେ 2021ରେ ଲାଷ୍ଟ ନ୍ୟାସନାଲ ଆୱାର୍ଡ ପାଇଛି ଆମର ସୋଲାନ ହିମାଚଳ ପ୍ରଦେଶରୁ। ତେଣୁ ଏସବୁ ପାଇଛେ,
1: ଏସବୁ ପୁରସ୍କାର।

0: ଖାଇଲା ପରେ ଆପଣଙ୍କୁ ଖୁସି ଲାଗେନି? ମୁଁ ଯୋଉ ପ୍ରଫେସନଟା ଧରିଛି, ଠିକ କରିଛି, ଠିକ ସେ ତାକୁ ନଉଛି, କିଛି ସେମିତି ଲାଗେନି?
1: ନାଇଁ ନାଇଁ, ବହୁତ ଖୁସି, ବହୁତ ଆନନ୍ଦ। ଏଇ ଗତ ଥର ନ୍ୟାସନାଲ ଆୱାର୍ଡ ପାଇଛି ବୋଲି ଆମର ନ୍ୟାସନାଲ ମସରୁମ ଡେରେ ଉଇଟ୍ରେ ମତେ ସମ୍ବର୍ଦ୍ଧିତ କଲେ, ଏବଂ ସେଇ ସମ୍ବର୍ଦ୍ଧନା ଉତ୍ସବରେ ଆଖିରୁ ଲୁହା ଆସିଗଲା। ମୁଁ କହୁ କହିପକେଇଲି ଯେ ଭୁବନେଶ୍ୱରର ପାଣି ପବନ ଛାଡି ମୁଁ ଗାଁକୁ ଆସିଥିଲି, ସେଟା ଭଲ କରିଥିଲି ମନ୍ଦ କରିଥିଲି ମୁଁ ଜାଣିନି, କିନ୍ତୁ ଭଗବାନ ମତେ ନେଇକି କୋଉଠୁ ନା କୋଉଠି ନେଇକି ପହଞ୍ଚେଇ ଦେଲେ, ଯୋଉଟାକି ଆମେ ଗୋଟେ ଜଗତସିଂହପୁର କୋଉ ଗାଁର, କିନ୍ତୁ ନ୍ୟାସନାଲ ଲେବୁଲରେ ସେମାନେ ଆମକୁ ସିଲେକ୍ସନ କରିକି ଗୋଟେ ଆୱାର୍ଡ ଦେଲେ, ତାଠୁ ଆଉ ଗର୍ବ ଆଉ କିଛି ଜୀବନରେ ନାହିଁ।
0: ଏଇ ଯୋଉ ଖୁସିରେ କହିଲା ବେଳେ ଆପଣଙ୍କ ଆଖିରେ ଯୋଉ ଅଶ୍ରୁ ଆସୁଛି ନା, ତାକୁ ଦେଖିଲେ ଲାଗୁନି ଯେ ମାନେ ଆପଣ ସତରେ ଏତେ ପ୍ରତିଭାଧାରୀ, ଏତେ ଚାଷ କାମ କରି ଏତେ ପୁରସ୍କୃତ ହୋଇ ଆମ ଗହଣରେ ଯେ ଆମକୁ ସମୟ ଦଉଛନ୍ତି?
1: ଆମେ କର୍ମ କରି ଚାଲିଛେ, ଫଳ ପାଇଁ କେବେ ବି ଆମେ ଆଶା ରଖିନୁ, କିନ୍ତୁ ଏଇ ଦେଖନ୍ତୁ ଫନି ହେଲା, ଆମେ ପୁରା 10-12 ବର୍ଷ ବ୍ୟାକକୁ ପଳେଇଲୁ।
0: ଆପଣ ଆଉ କିଛି ଆଗକୁ ତ ଭାବିଥିବେ ମୁଁ, କାରଣ ଆମେ ଯାହା କଥାବାର୍ତ୍ତାରେ ଜାଣିବାକୁ ପାଇଲୁ, ଚାଷ ପାଇଁ ଯାହା ଯାହା ଯାନ୍ତ୍ରିକ କୌଶଳ ଆପଣ କରିଛନ୍ତି, ଯାହା ଯାହା ଦରକାର ପରିବର୍ତ୍ତିତ ଜଳବାୟୁକୁ ସୁହାଇଲା ଭଳିଆ ଚାଷ ଆପଣ କରୁଛନ୍ତି, ଆଉ କଣ ଆଗକୁ ଯୋଜନା ରଖିଛନ୍ତି, କଣ ଚାଷ କରିବେ?
1: ଆଗକୁ ଯୋଜନା ଅଛି ଆମେ ଏଇ ଯୋଉ ପାଳ ଛତୁଟାକୁ ସେମି କମ୍ପୋଷ୍ଟ ମେଥଡରେ କରିବା।
0: କାହିଁକି ଚାହିଁବି, ଛତୁ ତ ଦୁଇ ପ୍ରକାର, ପାଳ ଧିଙ୍ଗିରି ଛତୁ, ଆପଣ ପାଳ ଛତୁ କାହିଁ ଚୁଜ୍ କଲେ?
1: ପାଳ ଛତୁଟାରେ କଣ ହଉଛି ନା, ଅଧିକା ଦିନ ଚାଷ ହେଇପାରିବ। ଧିଙ୍ଗିରି ଛତୁ ବି ଆମେ କରୁ ୱିଣ୍ଟର ସିଜିନ୍ରେ, ଧିଙ୍ଗିରି ଛତୁ ବି ଆମେ କରୁ, କିନ୍ତୁ ଲୋକଙ୍କର ଆଗ୍ରହ ଟିକେ ତା ଉପରେ କମ୍।
0: ବଜାରରେ ଚାହିଦା କୋଉ ଛତୁର?
1: ପାଳ ଛତୁର ଡେଫିନେଟ,
0: ତାକୁ ଆପଣ ବାହାରକୁ ବି ସପ୍ଲାଏ କରୁଛନ୍ତି?
1: ହଁ, ଧିଙ୍ଗିରି କିନ୍ତୁ ପ୍ରଡକ୍ସନ ଅଧିକା, ଗୁଣବତ୍ତା ବି ଅଧିକା,
0: କିନ୍ତୁ ପାଳ ଛତୁର ଚାହିଦା ଅଧିକ,
1: ଟେଷ୍ଟ ଅଛି
0: ଆଜ୍ଞା,
1: ତେଣୁ ଲୋକ ପାଳ ଛତୁ ଖାଇବା ପାଇଁ ଆଗ୍ରହୀ।
0: ଆମେ ସବୁବେଳେ ସେୟାକୁ ଫୋକସ୍ କରିବା ଯାହାକି ଆମ ଅଞ୍ଚଳର ହେଇଥିବ, ଯେମିତି ମାର୍କେଟିଂଟା ସପ୍ଲାଏଟା ସୁବିଧାରେ ହେଇପାରୁଥିବ, ଏ ବିଷୟରେ ଆପଣ ଏକମତ?
1: ନିଶ୍ଚିତ। ତାପରେ ଢିଙ୍ଗିରିଟାକୁ ଆମେ କଣ ଶୁଖେଇକିରି ସୁପ୍ ପାଉଡର, ବଡି, ପାମ୍ପଡ଼ ଏବଂ ଭାଲ୍ୟୁ ଆଡିସନ କରିବାକୁ ସୁବିଧା।
0: ଆପଣ ଭାଲ୍ୟୁ ଆଡିସନ କରିକି ବିକ୍ରି କରୁଛନ୍ତି?
1: ହଁ, କିଛି କିଛି କରୁଛୁ।
0: ଏସ୍ଏଚ୍ଜି ମହିଳାମାନେ ସାମିଲ?
1: ଏସ୍ଏଚ୍ଜି ମହିଳାଙ୍କୁ ଆମେ ସାମିଲ, ମାନେ ମୁଁ ଡାଇରେକ୍ଟ କରିନି, କିନ୍ତୁ ଇନ୍ଡାଇରେକ୍ଟଲି ଆମର ଯେତେବେଳେ ଆର୍ସେଟି କି ଯାଉ, ତେଣୁ ସେଠି ଆମେ ହର୍ଟିକଲଚରର ଟାମ୍କୁ ଡାକି ଆମେ ଭାଲ୍ୟୁ ଆଡିସନ କରିକି ଆଚାର, ପାମ୍ପଡ଼ ଏସବୁ ଜିନିଷ ଆମେ ତାଙ୍କୁ ଶିଖେଇକି କରେଇଛୁ।
0: ଖାଲି ତ ଉତ୍ପାଦନ କଲେ ହବନି, ତାକୁ ପ୍ରକ୍ରିୟାକରଣ କଲେ ବି ଆଉ ଦୁଇ ପଇସା ଲାଭ ବାହାରିବ।
1: ନିଶ୍ଚିତ ନିଶ୍ଚିତ
0: ଆଜ୍ଞା। ଆଚ୍ଛା, ଖରା ଅଂଶୁଘାତ ହଉଛି, ତା ସାଙ୍ଗରେ ମଝିରେ ମଝିରେ କାଳ ବୈଶାଖୀ ବି ଚାଲିଛି, ଏମିତି କିଛି ଗଛ ଲଗେଇଛନ୍ତି ଯାହାଫଳରେ କି ବାହାର ପବନଟା ଭିତରକୁ ଆସିପାରିବନି, ଯେମିତି ଆମର ଝାଉଁ, ୟୁକାଲି, ପଟାସ, ସେଇ ଟାଇପ୍ର ଗଛ କିଛି ବି ରହିଛି?
1: ନାଇଁ, ଆମ ବାରିରେ ସେଗୁଡାକ ନାହିଁ। ଆମେ ଆମ୍ବ, ନଡ଼ିଆ, ଗୁଆ, ପଣସ ଏ ସବୁ ଗଛ ଅଛି, ଯେତେ ପ୍ରକାରର ଗଛ ଆମ ପାଖରେ ଅଛି।
0: ଆଜ୍ଞା ସାର ବାବୁ, ଆପଣଙ୍କର ଘରେ ଆଉ କିଏ ଅଛନ୍ତି?
1: ଘରେ ବାପା ଏକ୍ସପାୟାର୍ଡ କରିଯାଇଛନ୍ତି, ମା ବି ଏକ୍ସପାୟାର୍ଡ କରିଯାଇଛନ୍ତି। ଏବେ ଆମେ ଦି ଭାଇ, ମୋର 2 ଝିଅ, ଗୋଟେ ମ୍ୟାରେଜ କରିଯାଇଛି, ଆଉ ଜଣେ ଛୋଟଟେ ପଢୁଛି ଏବେ।
0: ସବୁ ଏଇ ଚାଷରୁ?
1: ହଁ।
0: ଚାଷକୁ ନେଇ ଆପଣ ଖୁସି?
1: ହଁ, ନିଶ୍ଚିତ ଖୁସି,
0: କାରଣ ସବୁଠାରୁ ସ୍ୱାଧୀନ, ସମ୍ମାନ ଆଉ ଲାଭଜନକ ବୃତ୍ତି।
1: ନିଶ୍ଚିତ ଭାବରେ।
0: ଆପଣ ଆଗକୁ କଣ ଯୋଜନା ରଖିଛନ୍ତି?
1: ଆଗରୁ ଯୋଜନା ରଖିଛି ଛତୁକୁ, ଯେହେତୁ ଏବେ ନଡ଼ାର ସ୍କେୟାରସିଟି ଅଛି, ଆମର କମ୍ବାଇନ ହାର୍ଭେଷ୍ଟରରେ କଟା ହେଇଯାଉଛି ଗୁଣ୍ଡ, ତେଣୁ ଆମେ ତାକୁ କେମିତି ୟୁଟିଲାଇଜ୍ କରିବା, ସେମି କମ୍ପୋଷ୍ଟରେ କେମିତି ଆମେ ଛତୁ ଚାଷ କରିପାରିବା ଇଣ୍ଡୋର ମେଥଡରେ ଷ୍ଟିମ୍ ଦେଇ, ସେ ବିଷୟରେ ଆମେ ବର୍ତ୍ତମାନ ଟ୍ରାଏଲରେ ଅଛୁ, ଏବଂ ଓଟି ବି ତାଙ୍କୁ କୁହାହେଇଛି, ଏବଂ ଭାବୁଛୁ ଚାଇନା କି ଇଣ୍ଡୋନେସିଆ କି ଯାଇ
0: ବିଦେଶକୁ ରପ୍ତାନି କରିବା,
1: ବିଦେଶକୁ ଯାଇକିରି ତାଙ୍କର ଟେକ୍ନୋଲୋଜିଟାକୁ ଥାଇଲାଣ୍ଡରୁ ଆମେ ଟେକ୍ନୋଲୋଜିଟାକୁ ଟିକେ ଆଉ ଟିକେ ଗେନ୍ କରିବା, କାରଣ ଆମର
0: କୋଉଠି କିଛି ଲର୍ଣ୍ଣିଂରେ କମି ରହିଯାଉଛି,
1: ଯୋଉଟାକି ଆମର ଗୋଟେ ବେଡ୍ରୁ 10-11% ଛତୁ ବାହାରୁଛି, ଆଉ ସେମି କମ୍ପୋଷ୍ଟ ହେଲେ 30-35% ବାହାରିବ।
0: ଏଇଠି ମୁଁ ପଚାରିବି, ଆପଣ ଏସବୁ ଯୋଉ ଚାଷବାସ କରୁଛନ୍ତି, ରାସାୟନିକ ସାର ପ୍ରୟୋଗ କରନ୍ତି?
1: ନାଇଁ ନାଇଁ, ପୁରା ଅର୍ଗାନିକ, କାହିଁକି ନା ଛତୁରୁ ଯୋଉ କମ୍ପୋଷ୍ଟ ବାହାରେ ସେଇଟାକୁ ଆମେ ଭର୍ମିଂ କମ୍ପୋଷ୍ଟ, ଜିଆ ଖତ କରିକି ଆମର ଯେତେ ଅଛି ଆମେ ଅର୍ଗାନିକ ପଦ୍ଧତିରେ କରୁ। ଚାଷର ବର୍ଜ୍ୟବସ୍ତୁକୁ ଆମେ ଛତୁରେ କନଭର୍ଟ କଲେ, ଛତୁର ବର୍ଜ୍ୟବସ୍ତୁକୁ ପୁଣି ଆମେ କମ୍ପୋଷ୍ଟ କରିକି ବିଲରେ ବାରିରେ ପକେଇଲେ।
0: ଆଚ୍ଛା, ଯୋଉମାନେ ନୂଆକରି ଚାଷ ଆରମ୍ଭ କରିବାକୁ ଚାହୁଁଛନ୍ତି, ଯୋଉମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି, ସେମାନେ ଯଦି ଆପଣଙ୍କୁ ଯୋଗାଯୋଗ କରିବାକୁ ଚାହିଁବେ, ଆପଣ ତ ସବୁ ଚାଷ କରୁଛନ୍ତି, ବେଶୀ ପ୍ରାୟୋରିଟି ଆପଣ ଛତୁ ଚାଷ ପ୍ରତି ଦେଉଛନ୍ତି, ଆପଣଙ୍କୁ ଯୋଗାଯୋଗ କଲେ ସେମାନେ ଏ ବିଷୟରେ କିଛି ପରାମର୍ଶ ପାଇପାରିବେ?
1: 9861214832 ଏଇ ନମ୍ବରରେ ସନ୍ଧ୍ୟାବେଳେ ଆପଣ ଯୋଗାଯୋଗ କରିବାକୁ ଅନୁରୋଧ।
0: ଆପଣ ତ ଏତେ ପୁରସ୍କାର ପାଇଛନ୍ତି, ଆମର ଆଜି ଯୋଉ ଶ୍ରୋତା ବନ୍ଧୁ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି, ସେମାନଙ୍କୁ କଣ କହିବାକୁ ଚାହିଁବେ?
1: ଆପଣ ଯୋଉଟା ନିଷ୍ଠାର ସହିତ କରିବେ।

0: ଏବଂ ଆମେ କାହାକୁ ଡେଲି ଚାହିଁଲେ ₹5 ଦେଇପାରିବାନି, କିନ୍ତୁ ଆମେ ଯଦି ଟେକ୍ନିକ୍ ବତେଇଦେବା ସେ ₹500 ରୋଜଗାର କଲେ, ତାହେଲେ ଭଗବାନ ଆପଣଙ୍କ ସହାୟ ହେବେ।
1: ଦଳଗତ ଭାବେ କଲେ
0: ନିଶ୍ଚିତ ନିଶ୍ଚିତ ଦଳଗତ,
1: କାରଣ ଆମେ ଜାଣିଛୁ ଦଳ ଯୋଗାଇ ବଳ,
0: କିନ୍ତୁ ଆପଣଙ୍କ ମନ ମିଶିବା ମିଶିକି ରହିବା ଦରକାର। ମୁଁ ବି ଅଲ୍ ଓଡ଼ିଶା ମସରୁମ୍ ଫେଡେରେସନ୍ ଜଏଣ୍ଟ ସେକ୍ରେଟାରୀ ଅଛି, ମା ଶାରଳା ମସରୁମ୍ ଅଛି ସଭାପତି, ଏବଂ ଜିଲ୍ଲା କୃଷକ ସଂଗଠନର ଉପସଭାପତି ଅଛି ଡିଏମ୍ସି। ଏ ସବୁ ଜିନିଷ ଆମକୁ କରିବାର ମତଲବ ହଉଛି ଯେ ଆମେ ସଂଗଠିତ ହେଲେ ସବୁ ଜିନିଷ ହାସଲ,
1: ବହୁତ କାମ ସହଜ ହେଇପାରିବ, ମାର୍କେଟିଂର ବ୍ୟବସ୍ଥା ହେଇପାରିବ, କାମ ବି ହାଲୁକା ହବ, ଏବଂ ଆପଣ ଯୋଉ ପରିଶ୍ରମଟା କରୁଛନ୍ତି ସମସ୍ତଙ୍କ ଭିତରେ ଡିଭାଇଡ ହେଇଯିବ, ତା ଫଳରେ ଚାଷ ବି ସୁବିଧା ସହଜ ହେଇପାରିବ
0: ନିଶ୍ଚିତ ଭାବରେ।
1: ବହୁତ ବହୁତ ଧନ୍ୟବାଦ ଶାରଦାବୁ, ଆପଣ ଆସିଲେ ଆମ ଗହଣରେ ଏବଂ ବହୁତ ସୁନ୍ଦର ଭାବେ ଆପଣଙ୍କର ଅନୁଭୂତି ଆମକୁ କହିଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ନଭେମ୍ବର ଠାରୁ ମା
1: ଝିଙ୍ଗିଲି ଛତୁ ଚାଷ
0: କଲା ଘରଟିଏ କରି
1: କରିବ ଏ ଚାଷ
0: ତା ସାଥିରେ ରଖିଦେବ
1: ମହୁ ଚାଷ ବାସ
2: ଛତୁ ଚାଷ
3: ଯାହା କହିଲ ଅପା ଏବେ ଛତୁର ଯେମିତି ଚାହିଦା ରହିଲାଣି ଆମର ସମସ୍ତେ ଛତୁର ବିଭିନ୍ନ ପ୍ରକାର ଆମର ଖାଦ୍ୟ କରିକି ଖାଉଛନ୍ତି ଆଉ ଛତୁ ମଧ୍ୟ ଆମ ଶରୀର ପାଇଁ ଉପଯୋଗୀ
2: ଭଲ ସେଇଥିପାଇଁ ଆମର ଗୃହିଣୀ ମାନେ ମଧ୍ୟ ଏବେ ଛତୁ ଚାଷ ପ୍ରତି ମନ ବଳେଇଲେଣି ଆଉ ଭଲ ଦି ପଇସା ରୋଜଗାର କଲେଣି
3: ଭାଇ ମଧ୍ୟ ଆମର ଅତି ସୁନ୍ଦର ଭାବରେ ଛତୁ ଚାଷ କରିଛନ୍ତି ଆଉ ଖଣ୍ଡ ମଣ୍ଡଳରେ ତାଙ୍କର ନାଁ ଅଛି ଆଉ
2: କୁଆଡେ କୁଆଡେ ଯାଉଛନ୍ତି ଟ୍ରେନିଂ ଦେବାକୁ ଆଉ
3: ଇଏ ସବୁ କଥା ତ ସରିଲା ତାହେଲେ ଆଉ କଣ ଅଛି ଯଦି କହୁନା
2: ନାଇଁ ନାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଅଛି
3: କୋଉ କଥା
2: ଆମେ ପରା 90 ବର୍ଷ ପୂର୍ତ୍ତି ପାଳନ କରୁଛେ
3: ଓହୋ ଆମ ଅନୁଷ୍ଠାନକୁ 90 ବର୍ଷ ପୁରିଲାଣି
2: ଆମର ବାଣୀ ଆକାଶବାଣୀ
3: ଏଇ 90 ବର୍ଷ ଭିତରେ ଅନେକ ଶ୍ରୋତା ଆମକୁ ଭଲ ପାଇଛନ୍ତି
2: କେତେ ଶିକ୍ଷଣୀୟ କଥା ଆମେ ଜାଣିବାକୁ ପାଉଛେ
3: ଶ୍ରୋତାମାନେ ବିଭିନ୍ନ ସମୟରେ ଆମକୁ ଶୁଣିଛନ୍ତି ତାଙ୍କର ମୂଲ୍ୟବାନ ମତାମତ ଦେଇଛନ୍ତି ଆଉ ଆକାଶବାଣୀକୁ ତାଙ୍କ ହୃଦୟରେ ସ୍ଥାନ ଦେଇଛନ୍ତି
2: ଶିକ୍ଷା ହଉ ସ୍ୱାସ୍ଥ୍ୟ ହଉ ମନୋରଞ୍ଜନ ଗୀତ ଗୀତିକା କୃଷି ସଂସାର ଆଉ ସବୁଠାରୁ ବଡ଼ କଥା ହେଲା ପାଣିପାଗ
3: ଏସବୁକୁ ଦେଖିକି ସେମାନେ ତାଙ୍କର ଚାଷବାସ କରିଛନ୍ତି ଆଉ ଜୀବନକୁ ସରସ ସୁନ୍ଦର କରିଛନ୍ତି
2: ହିଡ଼ମୁଣ୍ଡ ଠୁ ଆରମ୍ଭ କରି ହାଣ୍ଡିଶାଳ ପର୍ଯ୍ୟନ୍ତ
3: ସବୁଠାରେ ସବୁ ପରିସ୍ଥିତିରେ ଆଉ ସବୁ ସମୟରେ ଆକାଶବାଣୀ ଆପଣଙ୍କ ସହିତ ରହିଛି
2: ଆଚ୍ଛା ନିଧିଆ ଆମେ ତମେ କଥା ହେଲେ ହବନି ଆମର ଜଣେ ବୟୋଜ୍ୟେଷ୍ଠ ଶ୍ରୋତା
3: ଆଚ୍ଛା
2: ସେ କଣ କହୁଛନ୍ତି ରେଡିଓକୁ ନେଇ ତାଙ୍କର ଅନୁଭୂତି କଣ ତାଙ୍କ ମୁହଁରୁ ଶୁଣିବା
3: ହଉ ତାହେଲେ
4: ମୁଁ ନା ଧ୍ରୁବ ଚରଣ ମହାପାତ୍ର ଘର ଛଣାପଲ୍ଲୀ ମୁଁ ଜଣେ ରେଡିଓର ଶ୍ରୋତା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୁଁ ରେଡିଓ ପାଖରେ ସବୁବେଳେ ଥାଏ ସବୁବେଳେ ଆମେ ରେଡିଓ ଶୁଣୁ ଆମ ପରିବାର ଶୁଣୁ ମୁଁ ବି ଶୁଣୁ ତେଣୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି ଆପଣମାନେ ସମସ୍ତେ ରେଡିଓ ଶୁଣନ୍ତୁ କୃଷିବାଣୀ ଶୁଣନ୍ତୁ ବିଭିନ୍ନ ପ୍ରକାର ସମ୍ବାଦ ଶୁଣନ୍ତୁ ଆମ ସମାଜର ମଙ୍ଗଳ ହବ
3: ହଉ ଅପା ଇଏ ତାହେଲେ ବୈଠକରୁ ଉଠିବା
2: ନାଇଁ ନାଇଁ ନିଦିଆ ଆମେ ଚାଷୀବନ୍ତୀ ଲୋକ ପାଣିପାଗର ଖବର ଶୁଣିବା ତାପରେ ଉଠିବା ଆଉ
3: ହଉ ତାହେଲେ
5: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଗଣତି ପ୍ରକ୍ରିୟା ଜାରି। ସ୍ୱାଧୀନତା ପରଠାରୁ ପ୍ରଥମଥର ଲାଗି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଆସାମ ଓ ପୁଡୁଚେରୀରେ ବିଜେପି, କେରଳରେ ୟୁଡିଏଫ୍ ଓ ତାମିଲନାଡୁରେ ଟିଭିକେର ବହୁମତ ହାସଲ। ପଶ୍ଚିମବଙ୍ଗବାସୀଙ୍କର ସମସ୍ତ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରତି। ଭାରତ ଜାପାନ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ରାଜ୍ୟରେ 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚଳ ମାଝି। ଓପିଟିସିଏଲ୍ ପକ୍ଷରୁ ଆଜି ଚଙ୍ଗନ୍ତକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟରଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ପରୀକ୍ଷାଗାରକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ଆସନ୍ତା ଶନିବାର 9 ତାରିଖ ଦିନ ଅନୁଷ୍ଠିତ ହେବ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଲା ମୁମ୍ବାଇ ଇଣ୍ଡିଆନ୍ସ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୋନୁ ନିଗମ ଓ ଶ୍ରେୟା ଘୋଷାଲ ଚଳଚ୍ଚିତ୍ର ପରିଣୀତା।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଶୀ ଗୀତ ଓ ଛାନ୍ଦ କଣ୍ଠଶିଳ୍ପୀ ଅନୁଜା ତାରିଣୀ ମିଶ୍ର ପ୍ରଥମେ ଓଡ଼ିଶୀ ଗୀତ ଗାଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ କୁହୁଡ଼ି, ରଚନା ପୃଥ୍ୱୀରାଜ ପାତ୍ର, ପ୍ରଯୋଜନା ଗୌର ପଟ୍ଟନାୟକ।
1: ଚକ୍ରଧର ଚକ୍ରା ଚକ୍ରା ଆରେ ଚକ୍ରା
2: ଆରେ ଇଏ କଣ ସକାଳ ସକାଳ ଘର ଛାଡ଼ି କଣ ପଳେଇଗଲା ନା କଣ? କେତେ ଡାକିଲେଣି ମୋତେ କଣ ଶୁଭୁନି?
1: ଚକ୍ରା ଏ ଚକ୍ରା
3: ଆଜ୍ଞା ମୋତେ ଡାକୁଥିଲେ।
1: ଆଉ କେତେ ଜଣ ଚକ୍ରା ଏଠି ଅଛନ୍ତି?
3: ଆଜ୍ଞା ମୋ ନାଁ ପରା ଚକ୍ରଧର।
1: ହଉ ହଉ ବାବୁ ଚକ୍ରଧର
3: ଆଜ୍ଞା
1: କାମ ସରିଲାଣି।
3: ମୁଁ ପରା ତେଣେ ଡାଇନିଂ ଟେବୁଲ ଚେୟାର ସବୁ ପୋଛୁଥିଲି, ହେଇ ଦେଖୁନାହାନ୍ତି ହାତରେ କପଡ଼ା, ସକାଳ ପହରୁ ନିଜ କାମରେ ଲାଗିଛି, ଆଉ ଅନ୍ୟ ମାନଙ୍କୁ ବି କାମରେ ଲଗେଇ ଦେଇଛି। ଆଜ୍ଞା
1: ଥାଉ ଥାଉ ଥାଉ, ମତେ ଆଉ ସେ ଚିକିଣିଆ କଥା ନ କହି ଆଗ କହ, ସବୁ ରୁମ୍ ଭଲ ଭାବେ ଝଡ଼ାଝଡ଼ି ସରିଲାଣି ନା ନାହିଁ? ବେଡରୁମ, ଡ୍ରଇଂ ରୁମ୍, କିଚେନ
3: ସେ କାମ ଆଜ୍ଞା କାଲଠୁ ସରିଛି ନା, ଆଉ ଖାଲି ଡାଇନିଂ ହଲ୍ ବାକି ଥିଲା, ଏବେ ତ ମୁଁ ନିଜେ କରୁଛି। ଆଜ୍ଞା ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁନି, କଣ କରିବି ଆଉ କେମିତି ହବ, ଖାଲି ଆପଣ ବରାଦ କରି ଚାଲି ଯାଆନ୍ତୁ, ଦେଖିବେ ସବୁ କାମ ଠିକ ସରିଥିବ।
1: ହଁ ହଁ ହଁ ଶୁଣ, କିଛି କାମ ବାକି ରଖିବୁନି।
3: ନାଇଁ ଆଜ୍ଞା,
1: କାନ୍ଥ ଘଟକୁ ଦେଖି କାମ କରୁଥା ବୁଝିଲୁ? ଆରେ ତମେ ସିନା ସମୟକୁ ଅପେକ୍ଷା କରିବ, ହେଲେ ସମୟ ସମୟ କେବେ ହେଲେ ତମକୁ ଅପେକ୍ଷା କରେନି। ଚକ୍ରଧର
3: ଆଜ୍ଞା
1: ଦେଖିଲୁଣି ଦିନ 10 ବାଜିଲାଣି, ଆଉ କିଛି ଘଣ୍ଟା ପରେ
3: ଶୁଭ ଦିଦି ଆଉ ଜ୍ୱାଇଁ ବାବୁ ଆସିଯିବେ। ଏଇ କଥା ତ?
1: ହଁ ହଁ ତୁ ଠିକ କହିଛୁ, ମୋ ଝିଅ ଜ୍ୱାଇଁ ଠିକ 4 ଘଣ୍ଟା ପରେ ଆମ ଘରେ ପହଞ୍ଚିବେ। ଆରେ ଦୀର୍ଘ 3 ବର୍ଷ ପରେ ମୋ ଝିଅ ତା ଶାଶୁଘରେ ଏଠିକୁ ଆସୁଛି।
3: ଆଜ୍ଞା ଆଜ୍ଞା,
1: ସେ ଯେତେବେଳେ ଦେଖିବ ଘରଟା ଅପରିଷ୍କାର ଅପରିଚ୍ଛନ୍ନ ହେଇ ପଡିଛି, ଘର ସାରା ଅଳନ୍ଦୁ ଭର୍ତ୍ତି, ବିଚାରି କଣ ଭାବିବ କହିଲୁ?
3: ଦିଦି ଆଉ କଣ ଭାବିବେ କହିଲେ?
1: ଆରେ ସିଏ ଭାବିବ ମୋ ବୋଉ ଥିଲେ ଏ ଘର କଣ ଏମିତି ଅଳିଆ ହେଇ ପଡିଥାନ୍ତା, ସେ ନିଜେ ଲାଗି ପଡି ସବୁ ସଫା ସୁତୁରା କରି ରଖିଥାନ୍ତା, ତାପରେ କାନ୍ଦ କାନ୍ଦ ହେଇ କହିବ ବୋଉ ଚାଲିଗଲା ବୋଲି ବାପା ଘରର ଦାୟିତ୍ୱ ନେଇପାରୁନାହାନ୍ତି।
3: ସେ ଗଲା କଥାକୁ ଆଉ ମନ ପକେଇ ଆଉ ଲାଭ କଣ ବାବୁ, ଗଲା କଥା ଗଲା, ଛାଡନ୍ତୁ ସେ କଥା, ଆଉ କଣ ହବ କରିବାକୁ କହିଲେ ମୁଁ କରିଦେବି।
1: ହଁ ଚକ୍ରା ବୁଝିଲୁ?
3: ଆଜ୍ଞା ଚକ୍ରଧର ଆଜ୍ଞା ଚକ୍ରଧର, ମୋ ନା ମୋ ବୋଉ ଶ୍ରଦ୍ଧାର ଦେଇଥିଲା ଚକ୍ରଧର।
1: ହଁ ଚକ୍ରଧର
3: ଆଜ୍ଞା।
1: ଆରେ ତମେ ସବୁ ତ ଏବେ ନୂଆ ଆସିଛ, ମୋ ଝିଅର କୋଉଥିରେ କେତେ ଶ୍ରଦ୍ଧା ତମେ କୋଉଠୁ ଜାଣିବ? ତା ବୋଉ ଥାନ୍ତା କି ସେ ପୁରୁଣା ପିଲାମାନେ ଯଦି ଥାନ୍ତେ ନା, ତାହେଲେ ମତେ ଏତେ ସବୁ ଭାବିବାକୁ ପଡନ୍ତା ନାହିଁ, ସେମାନେ ନିଜେ ନିଜେ କରି ପକେଇଥାନ୍ତେ। ହଁ ଶୁଣ
3: ଆଜ୍ଞା,
1: ମୋ ଝିଅ ଦହି ବାଇଗଣ ଖଟା, ପନିର,

0: ପାଏସ୍କୁ ଭାରି ଭଲ ପାଏ। ତେଣୁ ଶୁଣ, ରୋଷାଇକୁ କହି ଏ ସବୁ ପ୍ରସ୍ତୁତ କରିବୁ। ଆରେ ହଁ, ଇଏ ଡ୍ରାଇଭର ଭୁଙ୍ଗା କୁଆଡେ ଗଲା? ଆଜି ସକାଳ ପହର ତକ ତ କାଇଁ ଦେଖୁନି।
1: ହେଇପରା ଆପଣଙ୍କ ପଛରେ ଠିଆ ହେଇଛି।
0: ପଛରେ
2: ଆଜ୍ଞା, ଆପଣଙ୍କ ପାଟି ଶୁଣିକିରି ଆଜ୍ଞା ଦୌଡ଼ି ଆସିଲି ପରା।
0: ହଉ ହଉ ଭୁଙ୍ଗା,
2: ଆଜ୍ଞା
0: ଶୁଣ,
2: ଆଜ୍ଞା
0: ଟ୍ରେନ ଠିକ 4ଟାରେ ଷ୍ଟେସନରେ ପହଞ୍ଚିବ। ତୁ ସେଇ ଅନୁସାରେ ଯାଇ ମୋ ଝିଅ ଜ୍ୱାଇଁଙ୍କୁ ନେଇ ଆସିବୁ।
2: ଆଜ୍ଞା।
0: ହଁ ଶୁଣ, ଦେଖ ସେମାନଙ୍କ ଆସିବାରେ ଯେମିତି ସାମାନ୍ୟ ଅସୁବିଧା ନ ହୁଏ। ମୋର ଗୋଟେ ଅର୍ଜେଣ୍ଟ ମିଟିଂ ଅଛି, ମୁଁ ଷ୍ଟେସନ ଯାଇପାରୁନି।
1: ଆଜ୍ଞା, ଏ ତ ବଡ଼ ଅସୁବିଧା କଥା ହେଇଗଲା। ଆଜ୍ଞା
0: ଅସୁବିଧା କି ଅସୁବିଧା?
1: ମୁଁ ତ ଦିଦିଙ୍କୁ ଚିହ୍ନିନି କି ସେ ବି ମୋତେ ଚିହ୍ନି ନାହାନ୍ତି।
0: ଓହୋ, ଠିକ କଥା। ତ ତୁ ତ ଏ ଘରକୁ ତା ବାହାଘର ପରେ ଆସିଛୁ, ତୁ କେମିତି ଦେଖିଥାନ୍ତୁ ନା ଚିହ୍ନିଥାନ୍ତୁ? ତେବେ
1: ଷ୍ଟେସନରେ ଶହ ଶହ ଝିଅ ବୋହୂ ଥିବେ ଆଜ୍ଞା, ତାଙ୍କ ଭିତରୁ ଶୁଭଦିନକୁ କେମିତି ଚିହ୍ନିବି କହିଲେ? ଏଟା କଣ ସହଜ କଥା ଆଜ୍ଞା?
3: ଆଜ୍ଞା ଆପଣ ଶୁଭ ଦିଦିଙ୍କ ମୋବାଇଲ ନମ୍ବରଟା ଭୁଙ୍ଗାକୁ ଦେଇଦିଅନ୍ତୁ। ଆମ ଭୁଙ୍ଗାର ତ ମୋବାଇଲ ଅଛି, ସିଏ ସେଇଠୁ ରିଙ୍ଗ କରିଦେଲେ ଦିଦି ଛାଏ ଛାଏ ଚିହ୍ନା ହେଇଯିବେ।
0: ଆରେ ବାହା, ତୋର କେତେ ବୁଦ୍ଧି ମ। ହଁ ଭୁଙ୍ଗା,
2: ଆଜ୍ଞା
0: ତୁ ମୋ ଝିଅର ମୋବାଇଲ ନମ୍ବରଟା ନେ, ରହ ମୁଁ ଲେଖି ଦଉଛି କାଗଜରେ। 9837 ନେ, ରଖ କାଗଜ।
1: ଠିକ ଅଛି ଆଜ୍ଞା, ମୁଁ ଯାଏ ଗାଡ଼ିଟାକୁ ଟିକେ ପୋଛା ପୋଛି କରିକି ବାହାରି ପଡ଼ିବି ଆଉ।
3: ଲେଟ୍ କରିବୁନି ଭୁଙ୍ଗା, ଶୀଘ୍ର ଗାଡ଼ି ପୋଛା ପୋଛି କର।
0: ଚକ୍ରଧର, ଯାଇ ଫୋନ୍ଟା ଧରିଲୁ, ମୋ ଝିଅ କରିଛି କ'ଣ? ବାଟରେ କିଛି ଅସୁବିଧା ହେଲା କି?
3: ଆଜ୍ଞା ଆଜ୍ଞା ଆଜ୍ଞା। ହ୍ୟାଲୋ, କିଏ କହୁଥିଲେ? ବାବୁଙ୍କୁ ଦେବି? ହଉ ହଉ ଦଉଛି, ଦଉଛି, ଆପଣ ଧରିଥାନ୍ତୁ। ଆଜ୍ଞା, ସେ ବରିଷ୍ଠ ନାଗରିକ ମହାସାଙ୍ଗରେ କିଏ ସମ୍ପାଦକ ଆପଣଙ୍କୁ ଫୋନ କରୁଛନ୍ତି, ନିଅନ୍ତୁ।
0: ହ୍ୟାଲୋ, ହଁ ଜୟଶଙ୍କର। ନାଇଁ କଥା କଣ କି, ଆଜି ମୋ ଝିଅ ଯୋଉ ଆସୁଛନ୍ତି ତ, ନଗଲେ ଚଳନ୍ତାନି। କଣ କହିଲେ? ହଁ ହଁ, ମୁଁ ଅନୁଷ୍ଠାନର ସଭାପତି ଅଛି ଯେ, ତେବେ ଆଜି ଦିନଟା ଚଳେଇ ଦିଅନ୍ତୁ ନା। ଇମର୍ଜେନ୍ସି ମିଟିଂ, ବଡ଼ ଅସୁବିଧା କଥା ତ। ହଉ ତାହେଲେ ଯିବାକୁ ହବ, ଯିବି, କ'ଣ ଆଉ କରିବା। ହଁ ହଁ ହଁ, ମୁଁ ଏଇ ସାଙ୍ଗେ ସାଙ୍ଗେ ବାହାରୁଛି। ହଁ ହଁ ହଉ ରହିଲି, ଓକେ। ଆରେ ଚକ୍ରଧର,
3: ଆଜ୍ଞା
0: ଗୋଟେ ଅର୍ଜେଣ୍ଟ ମିଟିଂ ଅଛି, ମୋତେ ଯିବାକୁ ପଡ଼ିବ, ମୁଁ ଯାଉଛି।
3: ଆଜ୍ଞା
0: ଶୁଣ,
3: ଆଜ୍ଞା
0: ତୁ ସବୁ ବୁଝାବୁଝି କରିବୁ।
3: ହଁ ଆଜ୍ଞା,
0: ଭୁଙ୍ଗା ବୋଧେ ଷ୍ଟେସନକୁ ବାହାରି ଗଲାଣି। ଆଚ୍ଛା ଠିକ ଅଛି, ମୁଁ ଅଟୋରେ ଚାଲି ଯାଉଛି।
3: ହଁ ଆଜ୍ଞା,
0: ଦେଖ ଚକ୍ରଧର, ମୋ ଝିଅ ଜ୍ୱାଇଁଙ୍କର ଯେମିତି ଟିକେ ବି ଅସୁବିଧା ନ ହୁଏ।
3: ନାଇଁ ଆଜ୍ଞା, ଆପଣ ଆସି ଦେଖିବେ ନାହିଁ କି ଏ ଚକ୍ରଧର କେମିତି ସବୁ କାମକୁ ନେଇ ଆଣି ଥୋଇପାରେ। ଖାଲି ଆପଣଙ୍କ ମୋବାଇଲଟା ମୋ ପାଖରେ ଥିଲେ ନା, ମୁଁ ପରା ଧାରା ବିବରଣୀ ଦେଲା ଭଳି ମିନିଟକୁ ମିନିଟ ମିନିଟକୁ ମିନିଟ ସବୁ ଆପଣଙ୍କୁ ଜଣେଇ ଦିଅନ୍ତି। ଏତେ କହି କହି ଆପଣ ତ ଏଯାଏ ଗୋଟାଏ ମୋବାଇଲ ଫୋନ ପାଖରେ ରଖିଲେ ନାହିଁ। ଗୋଟାଏ ହଜିଗଲା ବୋଲି ଆଉ କଣ ଗୋଟାଏ କିଣା ଯାଇ ପାରନ୍ତା ନାହିଁ? ନା ଆପଣଙ୍କର ସେଇ ଗୋଟାଏ କଥା, ଲ୍ୟାଣ୍ଡ ଫୋନ ତ ଅଛି ଆଉ।
0: ଚକ୍ରଧର ତୁ ଦେଖୁଛୁ ପରା, ଏଇ ଲ୍ୟାଣ୍ଡ ଫୋନ ରେ ମତେ ବସେଇ ଉଠେଇ ଦଉନାହାନ୍ତି, ପୁଣି ମୋବାଇଲଟା ଥିଲା ନା, ଚଲେଇ ବୁଲେଇ ବି ଦେବେ ନାହିଁ।
3: ମୁଁ କଣ ଦେଖୁନି କି ଆଜ୍ଞା, ଦିନ ନାହିଁ ରାତି ନାହିଁ, ସବୁବେଳେ ଖାଲି କ୍ରିଂ କ୍ରିଂ କ୍ରିଂ କ୍ରିଂ କ୍ରିଂ କ୍ରିଂ ଚାଲିଛି। ରକ୍ଷା ହେଇଛି ଆଜ୍ଞା ଫୋନ ବିଭାଗ ଦୟାରୁ, ଆମ ଲ୍ୟାଣ୍ଡ ଫୋନଟା ମାସକୁ 15-20 ଦିନ ଆଉଟ ଅଫ ଅର୍ଡର ରହୁଛି।
0: ହଉ ଚକ୍ରଧର, ମୁଁ ଏବେ ଚାଲିଲି।
3: ଆଜ୍ଞା, ହେ ଚକା ଡୋଳା, ହେ ମା ତାରିଣୀ, ସତରେ କଣ ଅଧମ ଚକ୍ରଧର ବାବୁଙ୍କ ଆଦେଶକୁ ନେଇ ଆଣି ଥୋଇ ପାରିବ? ତୁମେ ଏକା ଭରସା ମା, ତୁମେ ହିଁ ଏକା ଭରସା ଲୋ ମା, ତମେ ହିଁ ଏକା ଭରସା।
1: ଟ୍ରେନ ତ ଆସିଗଲାଣି, ଏତେ ଲୋକ ଗହଳି ଭିତରେ ଶୁଭ ଦିନେ କି ମୁଁ କେମିତି ଚିହ୍ନିବି ଯେ?
4: ଆଇଡିଆ, ମୋବାଇଲରେ ରିଙ୍ଗ କରି ଦେଖେ। 9 8 5 3।
5: ଶୁଭ, ଆରେ ତମ ମୋବାଇଲ ବାଜୁଛି ପରା।
6: ମତେ ଠିକ ଶୁଭୁଛି, ମୁଁ କାଲୁଣି ନୁହଁ, ଦେଖୁଛ ପରା ମୋ ଦି ହାତରେ ଦି ଦିଟା ଲଗେଜ। ଭ୍ୟାନିଟି ବ୍ୟାଗ୍ରୁ ମୋବାଇଲଟା ବାହାର କରିବା ଏବେ ମୋଟେ ସମ୍ଭବ ନୁହେଁ। ତା ଛଡ଼ା ଏଇ ପାଟି ତୁଣ୍ଡ ଗହଳି ଭିତରେ କିଛି ଶୁଭିବନି। ତମେ ଜାଣିଲ, ଚାଲ ଏ ପ୍ଲାଟଫର୍ମରୁ ବାହାରିଗଲେ ଠିକ ଶୁଣାଯିବ।
4: କଣ ନୋ ରିପ୍ଲାଏ ହଉଛି? ଆଉ ଥରେ ରିଙ୍ଗ କରି ଦେଖେ।
5: ଶୁଭ, ପୁଣି ରିଙ୍ଗ ହେଲାଣି, ବାପା ବୋଧେ କରିଥାଇ ପାରନ୍ତି।
6: ଯିଏ କରିଥାନ୍ତୁ।
1: ଏଇ ତାହେଲେ ଶୁଭ ଦିଦି।

0: କରି ବେଗରେ ମୋବାଇଲ ରିଙ୍ଗ ହଉଛି ଆଉ। ଶୁଭ ଦିଦି ନମସ୍କାର। ଆଜ୍ଞା ମତେ ସେ ଲଗେଜ ଦିଅନ୍ତୁ, ଆପଣ ମୋ ପଛେ ପଛେ କାର ପାଖକୁ ଆସନ୍ତୁ। ବାବୁ ଆପଣ ବି? ମୁଁ ଭୁଙ୍ଗା ମାନେ ଡ୍ରାଇଭର। ଆପଣଙ୍କ ବାପା ମତେ ପଠେଇଛନ୍ତି। ଆପଣ ଶୁଭ ଦିଦି ଆଉ ଇଏ ହଉଛନ୍ତି ଜୋଇଁ ବାବୁ। ମୋର କେବେ ଚିହ୍ନିବାରେ ଭୁଲ ହବନି ମ।
1: ଭୁଙ୍ଗା
0: ଆଜ୍ଞା,
1: ତମକୁ ତ ଶୁଭ ଦିଦି ଚିହ୍ନି ନଥିଲେ, ହେଲେ ତମେ କେମିତି?
0: ତାଙ୍କୁ ଚିହ୍ନିଲି ଏୟା ତ। ମୋବାଇଲ ନମ୍ବର ପରା ବାବୁଙ୍କ ପାଖରୁ ଆଣିଥିଲି, ରିଙ୍ଗ ହେଲା ଜାଣିଗଲି ଆଉ।
1: ତମ ବୁଦ୍ଧିକୁ ସତରେ ତାରିଫ ନ କରି ରହିହବନି।
0: ମତେ ସେଇଥିପାଇଁ ପରା ସମସ୍ତେ ଭଲ ପାଆନ୍ତି ବାବୁ।
2: ହଉ ହଉ ହଉ ଥାଉ, ଭୁଙ୍ଗାକୁ ପଛରେ ତାରିଫ କରିବ। ଦେଖିଲ ତ ମୋ ଡାଡି ମତେ କେତେ ଭଲ ପାଆନ୍ତି, ଏଇଥିରୁ ଜାଣିପାରିଲ ତ? କାଳେ ମୋର ଘରକୁ ଯିବାରେ କିଛି ଅସୁବିଧା ହେବ, ସେଇ କଥା ଭାବି ଡାଡି ଗାଡି ପଠେଇ ଦେଇଛନ୍ତି।
1: ହଉ ହଉ ଚାଲ ଚାଲ, ପ୍ରଥମେ ଘରେ ପହଞ୍ଚି ରିଫ୍ରେସ୍ ହେଇସାର, ତାପରେ ଦୁଇଜଣ ଯାକ ମିଶି ଥ୍ୟାଙ୍କସ୍ ଜଣେଇବା।
0: ବାବୁ ବ୍ୟାଗ୍ଟା ଦିଅନ୍ତୁ, ମୁଁ ଗାଡ଼ିରେ ରଖିଦେଉଛି।
1: ନିଅ। ବୁଝିଲ ଶୁଭ, ଘରେ ପହଞ୍ଚିବାର ଟେନସନଟା ଏକାଥରକେ ଗଲା।
0: ଆଜ୍ଞା ଦିହ ଆରାମରେ ବସିଲେ ତ? ତାହେଲେ ଏଥର ଯିବା।
1: ଚାଲ ଚାଲ। ଆଚ୍ଛା ଗାଡି ଟିକେ ଧୀରେ ଧୀରେ ଚଳାଇବ।
0: ଆଜ୍ଞା।
1: ଜାଗା ସବୁ ଦେଖି ଦେଖିକି ଯିବା। ମୁଁ ସେଇ ବାହାଘର ବେଳେ ଯାହା ଆସିଥିଲି, ତାପରେ ଏଇଟା ଦ୍ୱିତୀୟ ଥର।
2: କାଇଁ ତମକୁ ଆସିବା ପାଇଁ କିଏ ମନା କରିଥିଲା କି? ଆଜି ଆସିଛ ଯେ, କେତେ ଖୋସାମତ ମରାମତ କରିବା ଯୋଗୁଁ, ସେଥିରେ ପୁଣି କହୁଛନ୍ତି କଣ ନା ସେଇ ବାହାଘର ବେଳେ ଯାହା ଆସିଥିଲି ତାପରେ ଆଉ ଆସିନି। ଆରେ ଆରେ ଆରେ ଆରେ ଆରେ ଗାଡିଟା ଇଆଡ଼େ କୁଆଡେ ନଉଛ?
0: ଆପଣଙ୍କ ଘରକୁ ପରା ଦିଦି।
2: ଆରେ ଆମ ଘର ତ ଜଗନ୍ନାଥ ଲେନ ଦେଇ ଜେଲ ରୋଡ କଡ଼ରେ, ବାଟରେ ବାଲୁଙ୍କେଶ୍ୱର ମନ୍ଦିର ପଡିବ, ହେଲେ ଏଇ ରାସ୍ତାଟା ତ।
1: ଶୁଭ ତମେ ଟିକେ ଚୁପଚାପ ହେଇକି ବସୁ ନା।
2: ତମେ ବରଂ ଚୁପଚାପ ହେଇ ବସ, କାରଣ ତମେ ଏଇ ଜାଗାରେ ପୁରା ନୂଆ।
1: ଆଚ୍ଛା
2: ତମେ ଆମର ଏଇ ଜାଗା ବିଷୟରେ କଣଟା ଜାଣିଛ ଯେ?
1: ସରି ସରି ବାବା, ମୁଁ ଏଥର ପୁରାପୁରି ଚୁପ।
0: ଦିଦି ମୁଁ କଣ ଆପଣଙ୍କୁ ଭୁଲ ବାଟରେ ନଉଛି କି? ଏଇ ସର୍ଟକଟ ବାଟରେ ନଉଛି ପରା। ଦିଦି ମୁଁ ଏଠି 6 ମାସ ହେଲାଣି ଗାଡି ଚଲଉଛି, ତାପରେ ଗାଡି ଚଲେଇ ଚଲେଇ
1: ବୁଢା ହେଲଣି ଏଇଆ ନା?
0: ନାଇଁ ମୋ ବାବୁ ସେ କଥା ମୁଁ କହୁନି, ଏ ଜାଗା ମୋର ଅତି ପରିଚିତ ଜାଗା ଆଜ୍ଞା, ତେଣୁ ଭୁଲ ବାଟରେ ନବାର ପ୍ରଶ୍ନ ହିଁ ଉଠୁନି। ଆଉ ମାତ୍ର ଗୋଟାଏ ଟର୍ଣ୍ଣିଂ ପରେ ଘର ପଡିବ ଆଉ କଣ।
2: ହଉ ମୋ ଗାଡି ଯୋଉ ବାଟରେ ଯାଉଛି ଯାଉ, ଆମେ ତ ଡାଡିଙ୍କ ଘରେ ପହଞ୍ଚିଲେ ହେଲା।
1: ବାସ ଏତେ ବେଳକୁ ତମେ ଯାଇ ବାଟକୁ ଆସିଲ, ହଉ ୱାଟର ବଟଲଟା ଦିଅ ତ, ଭାରି ଶୋଷ ଲାଗିଲାଣି।
2: ହଁ ହଁ ନିଅ ନିଅ।
1: ଖୁବ ସୁନ୍ଦର ଜାଗା
2: ଏଇ ଜାଗାଟା ନା, ଆହୁରି ସୁନ୍ଦର ଥିଲା। ସବୁ ଅଞ୍ଚଳ ଗଛରେ ଭର୍ତ୍ତି ହେଇଥିଲା, ଆଉ ଏବେ ତ କାଇଁ ଗଛଟିଏ ଦିଶୁନି।
1: ଆରେ ଗଛ ନାହିଁ ବୋଲି ତ କୋଠା ବାଡ଼ି ସୁନ୍ଦର ସୁନ୍ଦର ଅଟ୍ଟାଳିକା ମାନ ଶୋଭା ପାଉଛି, ଆଧୁନିକ ଯୋଜନାର ଭାଷାରେ ଇଏ ପୁରା କଂକ୍ରିଟ ଜଙ୍ଗଲ।
2: ଗଛମାନଙ୍କ ଠାରୁ ଏ କୋଠା ବାଡ଼ି କଣ ବେଶୀ ସୁନ୍ଦର? ମତେ କିନ୍ତୁ ଗଛ ବେଶୀ ଭଲ ଲାଗେ।
1: ଆଧୁନିକ ମଣିଷ ତ ଆଉ ଗଛରେ ରହିବନି, ତେଣୁ ଘର ତିଆରି କରିବା ନିହାତି ଜରୁରୀ ମ୍ୟାଡାମ।
2: ତା ମାନେ ଗଛ ନ ରହୁ ଘର ରହୁ ଏଇଆ କହୁଛ ତ?
1: ନା ମୁଁ ସେ କଥା କହୁନି, ମୁଁ କହୁଛି ଘର ରହୁ ଗଛ ବି ରହୁ, ନଚେତ
0: ଆଜ୍ଞା ଘର ହେଇଗଲା। ଆଜ୍ଞା
2: ହେ ଭଗବାନ, ଏଇଟା ମୋ ଡାଡିଙ୍କ ଘର, କୌଣସି ଭୁଲ ଜାଗାରେ ପହଞ୍ଚିନୁ ତ ଆମେ?
1: ଶୁଭ ସତରେ ତମେ ଯେ କଣ କହ,
3: ଏଇ ତ ଗାଡି ଆସିଗଲାଣି, ଏ ପତଳି ଝିଅଟି ନିଶ୍ଚୟ ଆମ ଶୁଭ ଦିଦି, ଆଉ ତାଙ୍କ ସହିତ ଯୋଉ ଗୋରା ତକ୍ ତକ୍ ଚେହେରା ବାଲା ଯୁବକ ଜଣକ, ହଁ ସେ ତ ଜଇଁ ବାବୁ ହେଇଥିବେ ଆଉ ଏଥିରେ ସନ୍ଦେହ ନାହିଁ। ଦିଦି ନମସ୍କାର, ବାବୁ ନମସ୍କାର।
1: ନମସ୍କାର।
2: ତମେ?
3: ମୁଁ ଚକ୍ରଧର। ଆରେ ଭୁଙ୍ଗା ଚାହିଁଛୁ କଣ? ଲଗେଜ ବାହାର କରିଦେ ବେଡରୁମ୍ରେ ରଖିଦବା।
0: ଏଇ ସାଙ୍ଗେ ସାଙ୍ଗେ ନେଲି।
2: ଏଇଟା ଏଇଟା ଡାଡିଙ୍କ ଘର ମାନେ ଆମ ଘର?
3: ବୁଝିଲେ ଦିଦି, ବାବୁ ପରା ବର୍ଷ ଦିଟାରେ ପ୍ଲଟ କିଣି ଏ ଫ୍ଲାଟ ତିଆରି କରିଛନ୍ତି।
1: କଣ ତଥାପି ତମର ବିଶ୍ୱାସ ହଉନି ନା?
2: ବୁଝିଲି ବୁଝିଲି।
1: ଏମିତି ହସ ଯେ
2: ଡାଡି ଭାରି ଚାଲାକ, ମତେ ସରପ୍ରାଇଜ ଦବା ପାଇଁ ଏ ନୂଆ ପ୍ଲଟ ଆଉ ଫ୍ଲାଟ କଥା କେବେ ବି କହିନାହାନ୍ତି।
3: ହଉ ହଉ ଭିତରେ ପଦାର୍ପଣ କର।

0: କରନ୍ତୁ, ନିୟମ ଦୃଷ୍ଟିରୁ ପ୍ରଥମେ ଫ୍ରେସ୍, ଦ୍ୱିତୀୟରେ ସାମାନ୍ୟ ରେଷ୍ଟ, ତୃତୀୟରେ ଟେଷ୍ଟ, ମାନେ
1: ବା ତମେ ଚକ୍ରଧର ବେଶ ମଜା ମଜା କଥା କହୁଛ ତ?
0: ନାହିଁ ଆଜ୍ଞା, ବାବୁ ମତେ ଯାହା କହିଯାଇଛନ୍ତି ଏ ଚକ୍ରା ଠିକ ସେଇଆ ସେଇଆ ନ କଲେ ପରେ ପୁଣି ବାବୁଙ୍କ ଠାରୁ ଗାଳି ଶୁଣିବାକୁ ପଡିବ ଯେ କହିବେ, ଚକ୍ରଧର ଏତେ ବର୍ଷ ପରେ ମୋ ଝିଅ ଜ୍ୱାଇଁ ଆସିଥିଲେ, ଅଛ ତ ତୁ ଅକାଳ ପୁଷ୍ପାଣ୍ଡ ତାଙ୍କର ଦାୟିତ୍ୱ ନେଇ ପାରିଲୁ ନାହିଁ। ଆପଣ ମାନେ କହିଲେ ଆଜ୍ଞା, ଇଏ ବୟସରେ ଏମିତି କଥା ଶୁଣିବାକୁ କାହାକୁ ଭଲ ଲାଗିବ?
2: ମାଇ ଗଡ୍, ତେବେ ଡାଡି କଣ ଘରେ ନାହାନ୍ତି?
0: ବାବୁ ଯଦି ଥାନ୍ତେ ସିଏ କଣ ଝିଅ ଜଣକି ପାଛଟି ନବା ପାଇଁ ଦୁଆର ମୁହଁକୁ ଆସିନଥାନ୍ତେ? ଘରଟା ଭିତରେ ବସି ରହିଥାନ୍ତେ? କୋଉ ଗୋଟେ ଅର୍ଜେଣ୍ଟ ମିଟିଂରେ ଯୋଗ ଦବା ପାଇଁ ଫୋନ ପାଇ ଚାଲିଗଲେ ପରା।
1: କଣ ଭାବୁଛ?
2: ଭାବୁଛି ତମ ଭଳି ଗୋଟାଏ ଅବୁଝା ମଣିଷକୁ ବୁଝେଇ ସୁଝେଇ ଆଉ ଗୋଟେ କାମ ଯୋଡ଼ି ଏତେ ଦିନ ପରେ ଆସିଥିଲି ଯେ ଡାଡିଙ୍କ ସହ ବୋଧେ ଦେଖା ହେଇପାରିବନି।
0: ଏଥିପାଇଁ ଏତେ ବ୍ୟସ୍ତ କାହିଁକି ଯେ? ଡାଡି ତ କୋଉ ଦିଲ୍ଲୀ ମୁମ୍ବାଇ କି ଚେନ୍ନାଇ ଯାଇନାହାନ୍ତି, ଯାଇଛନ୍ତି ଏଇ ଆଖ ପାଖକୁ, ଅତି ବେଶୀରେ ରାତି 10ଟା ସୁଦ୍ଧା ଆସି ପହଞ୍ଚିଯିବେ। ତାପରେ ଆପଣ ତ ଆଜି ଆସି ଆଜି ଚାଲି ଯାଉନାହାନ୍ତି, 8-10 ଦିନ ନିଶ୍ଚୟ ରହିବେ, ଦେଖା ଚାହା ହବ, ସୁଖ ଦୁଃଖ ହେବେ।
1: ନାଇଁ ଚକ୍ରଧର, ଆମେ ଏତେ ଦିନ ରହିବାକୁ ଆସିନାହୁଁ, ତମ ଶୁଭ ଦିଦିଙ୍କ ସାଥିରେ ଭାଇଙ୍କର ମ୍ୟାରେଜ ପାର୍ଟିକୁ ଯିବାର ଅଛି, ତେଣୁ ଆଉ ମାତ୍ର 2 ଘଣ୍ଟା ପରେ ଆମେ ଚାଲିଯିବୁ।
2: ଚକ୍ରଧର
0: ଆଜ୍ଞା,
2: ଦେଖୁଛ ଡାଡିଙ୍କ କାମ, ଆମେ ଆସିବୁ ଜାଣି ସୁଦ୍ଧା ସେ ମିଟିଂକୁ ଚାଲିଗଲେ। ସେ ଆଜି ମିଟିଂକୁ ଯାଇନଥିଲେ କଣ ଜାଣିନଥାନ୍ତା?
0: ବାବୁ ପରା ସେ ଅନୁଷ୍ଠାନର ସଭାପତି, ଅର୍ଜେଣ୍ଟ ମିଟିଂ ପାଇଁକି ସେ ଚାଲିଗଲେ।
2: ତାଙ୍କ ପାଖରେ ଯଦି ମୋବାଇଲ ଫୋନଟିଏ ଥାନ୍ତା ଟିକେ କଥାବାର୍ତ୍ତା ତ ହେଇଥାନ୍ତି, ତା ବି ହେଇପାରୁନି।
0: ସେ ବୁଝିଲେ ଦିଦି, ମୁଁ କଣ ବାବୁଙ୍କୁ କମ ଥର କହିଲିଣି ମୋବାଇଲଟିଏ ପାଖରେ ରଖିବା ପାଇଁ? ଆପଣଙ୍କର ସବୁ ଥାଇବି ଏଇ ଗୋଟିଏ ଜିନିଷ ପାଇଁ, କିଛି ନଥିଲା ପରି ଲାଗୁଛି, ହେଲେ ସିଏ କଣ ମୋ କଥା ଶୁଣୁଛନ୍ତି? ଓଲଟା କହୁଛନ୍ତି, ବୁଝିଲୁ ଚକ୍ରଧର, ଲ୍ୟାଣ୍ଡ ଫୋନ ଦ ବେଷ୍ଟ, ନୋ ମୋବାଇଲ ନୋ ଟେନସନ।
1: ଆରେ ଚକ୍ରଧର, ତମେ ଇଂରେଜୀ ବି ଜାଣିଛ?
0: ନାଇଁ ନାଇଁ ଆଜ୍ଞା, ସେ କଣ କି ଆଜ୍ଞା, ବାବୁଙ୍କ ଠୁ ଶୁଣି ଶୁଣି ଟିକେ ଘୋଷି ପକେଇଛି ଆଉ କଣ।
1: ଆଚ୍ଛା ଆଚ୍ଛା ଚକ୍ରଧର, ଡାଡି ଯାହା ବୁଝିଛନ୍ତି ଠିକ, କିନ୍ତୁ ତମ ଦିଦି ମାନେ ଶୁଭ ଦିଦି ଡାଡିଙ୍କର ପୁରା ବିପରୀତ, ମାନେ ଓଲଟା, ବୁଝିଲ?
2: ତମର ସେ ବକବାସ ବନ୍ଦ କରି ଚାଲ, ଏବେ ଖାଇନବା ଚାଲ, ତାପରେ ମ୍ୟାରେଜ ପାର୍ଟିକୁ ଯିବାକୁ ହବ, ଡାଡିଙ୍କୁ ଅପେକ୍ଷା କଲେ ପାର୍ଟି ଆଟେଣ୍ଡ କରି ହବନି।
0: ପାର୍ଟିରୁ ସିଆଡ଼େ ସିଆଡ଼େ ଚାଲିଯିବେ ନା କଣ, ଏଠିକି ଆଉ ଆସିବେନି? ଇଏ ପୁଣି କେମିତିକା କଥା ନ,
2: ଆଗରୁ ପରା ସେଠିକି ଯିବାକୁ ପ୍ରୋଗ୍ରାମ ହେଇଯାଇଛି।
0: ହଉ, ଆପଣଙ୍କର ଯାହା ଇଚ୍ଛା।
1: ଶୁଭ, ଆଉ ଡେରି କାହିଁ କରୁଛ?
2: ଚକ୍ରଧର
0: ଆଜ୍ଞା,
2: ଆମେ ଡାଇନିଂ ଟେବୁଲକୁ ଯାଉଛୁ।
0: ହଉ ହଉ
2: ମହାଶୟ, ମୁଁ ହାତ ଧୋଇକି ଆସ, ଶ୍ୱଶୁର ଘର ଖାନା ବୁଝିଲ, ଟିକେ ପେଟକୁ ଦେଖି ଚାହିଁ ଖାଇବ।
3: ଚକ୍ରଧର ଚକ୍ରଧର, ଆରେ କଣ ଶୋଇ ପଡିଛୁ କିରେ?
0: ଏ ବାବୁ ଆସିଲେନି ନା କଣ? ଯାଉଛି ଯାଉଛି ବାବୁ। ଆଜ୍ଞା, ଆପଣଙ୍କ ଆସିବା ବାଟକୁ ଚାହିଁ ଚାହିଁ ବିଛଣାରେ ଗଡ଼ପଡ଼ ହଉ ହଉ କେତେବେଳେ ଟିକେ ଆଖି ଲାଗିଯାଇଥିଲା।
3: ହଉ ହଉ ହଉ, ଲାଗିଗଲା ତ କଣ ହେଇଗଲା? ସେ ଦିନମାନ ଖଟଣି ପରେ ମଣିଷ ଟିକେ ଶୋଇବ ନାହିଁ ତ କଣ ଚାହିଁକି ବସିଥିବ?
0: ଏତେ ଡେରି କରିଦେଲେ ଯେ
3: ବୁଝିଲୁ ଚକ୍ରା
0: ଚକ୍ରଧର ଆଜ୍ଞା।
3: ଓ ହେଲା ହେଲା ହେଲା ଚକ୍ରଧର
0: ଆଜ୍ଞା,
3: ବୁଝିଲୁ, ବେଳେବେଳେ ଅନିଚ୍ଛା ସତ୍ତ୍ୱେ ବି କିଛି କାମ କରିବାକୁ ପଡିଥାଏ। ଏଇ ଯେମିତି ମୋର ଇଚ୍ଛା ନଥାଏ ମିଟିଂକୁ ଗଲି, ପୁଣି ସେଇ ମିଟିଂରେ କଥା ଛିଣ୍ଡୁ ଛିଣ୍ଡୁ ଏତେ ଡେରି, ସେଇଥିପାଇଁ କୁହାଯାଏ ମଣିଷ ପରିସ୍ଥିତିର ଦାସ।
0: ହଁ ଆଜ୍ଞା,
3: ଆମ ଇଚ୍ଛାରେ କିଛି ବି ହୁଏ
0: ନାହିଁ,
3: ଏଇ ମଣିଷ ନିମିତ୍ତ ମାତ୍ର, କରି କରାଉଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ।
0: ଆଜ୍ଞା, ଖାଇକି ଆସିଛନ୍ତି ନା ଖାଇବାକୁ ବାଢ଼ିବି?
3: ନାଇଁ ନାଇଁ ନାଇଁ, ମୁଁ ଖାଇକି ଆସିଛି, ତୁ ମୋ ପାଇଁ ଚିନ୍ତା କରନି, ଖାଲି ପାଣି ଗ୍ଲାସଟେ ଦେଲେ ଚଳିବୁ। ଆଚ୍ଛା, ତୁ ଦବୁ ନା ନାଇଁ, ମୁଁ ନିଜେ ନେଇ ଆସିବି ଯାଇ ପିଇବି।
0: ଇଏ କି କଥା କହୁଛନ୍ତି ବାବୁ? ଆପଣଙ୍କର ଚକ୍ରଧର କଣ ମଲାଣି ଯେ ଆପଣ ନିଜେ ପାଣି ଆଣି ପିଇବେ? ମୁଁ ପାଣି ଆଣି ଦଉଛି ଆଜ୍ଞା, ଏଇ ସାଙ୍ଗେ ସାଙ୍ଗେ ଆଣି ଦଉ।
3: ହଉ ହଉ ହଉ, ଶୁଣ ଶୁଣ ଶୁଣ, ତା ଆଗରୁ କହିଲୁ ମୋ ଝିଅ ଜ୍ୱାଇଁଙ୍କୁ ଠିକ ଠିକ ଚର୍ଚ୍ଚା କରୁଛୁ ତ? ତାଙ୍କର କୋଉଥିରେ କିଛି ଉଣା ହେଇନି ତ? ସେମାନଙ୍କ ଖୁସିରେ ମୋର ଖୁସି, ବୁଝିଲୁ। ଝିଅଟା ବାହାଘର ପରେ ତା ମାର ଶୁଦ୍ଧିକ୍ରିୟା ବେଳକୁ ଯାହା ଆସିଥିଲା ସେତିକି, ଏଇ 3 ବର୍ଷ ଭିତରେ ଏ ଘରେ ତାର ଛାଇ ପଡିନଥିଲା। ମା ଛୁଣ୍ଡ ଝିଅଟା ଯେତେବେଳେ

0: ଆଜି ଜ୍ୱାଇଁଙ୍କ ସାଙ୍ଗେ ଏଠିକି ଆସିଛି, ତାଠୁ ଭଳି ଏ ବୁଢ଼ାଟା ପାଇଁ ଆଉ କଣ ଖୁସି ଅଛି କହିଲୁ?
1: ବାବୁ, ଶୁଭ ଦିଦି ଆଉ ଜ୍ୱାଇଁ ବାବୁ ଠିକ ସମୟରେ ଷ୍ଟେସନରେ ପହଞ୍ଚିଥିଲେ। ଆମ ଡ୍ରାଇଭର ଭୁଙ୍ଗା ବି ସେମାନଙ୍କୁ ଗାଡ଼ିରେ ଆଣି ଘରେ ଠିକ ସମୟରେ ପହଞ୍ଚେଇ ଦେଇଥିଲା। ହେଲେ
2: ପୁଣି କଣ
1: ଖାଇଲେ ପିଇଲେ ଆଉ ସାଙ୍ଗେ ସାଙ୍ଗେ ବାହାରି ଗଲେ?
2: କଣ କହିଲୁ, ଖାଇଲେ ପିଇଲେ ମତେ ଦେଖା ନ କରି ସାଙ୍ଗେ ସାଙ୍ଗେ ପଳେଇଗଲେ? ତାମାନେ ମୋ ଝିଅ ଜ୍ୱାଇଁ ବର୍ତ୍ତମାନ ମୋ ଘରେ ନାହାନ୍ତି?
0: ହେ ଭଗବାନ,
1: ମୁଁ କଣ ତାଙ୍କୁ କମ ନେହୁରା ହେଇଛି, ବୁଝେଇଛି ଆଉ ଅନୁରୋଧ କରିଛି? ଅତି କମରେ ଆପଣଙ୍କ ଫେରିବା ଯାଏ ଅପେକ୍ଷା କରିବାକୁ କହିଲି। ହେଲେ ସେମାନେ ମୋ କଥା କଣ ଶୁଣିଲେ? ସେମାନଙ୍କର ଏକା ଦିଦି ଯିବେ, ତେଣୁ ଗଲେ। ଦିଦି ତ ନିଜେ ଯିବା ପାଇଁ ବେଶୀ ବ୍ୟଗ୍ର ହେଇଥିଲା।
2: ଚକ୍ରଧର
1: ଆଜ୍ଞା,
2: ମତେ କଥାଟା ଠିକ ଖୋଲିକି କହ, କଣ ହେଇଛି କହିଲୁ?
1: ଭୁଙ୍ଗା ଗାଡି ନେଇ ଦିଦି ଆଉ ଜ୍ୱାଇଁ ବାବୁଙ୍କୁ ଠିକ ସମୟରେ ଷ୍ଟେସନରୁ ଆଣି ଘରେ ପହଞ୍ଚେଇଲା। ସେମାନେ ଫ୍ରେଶ ହେଲେ, ତାପରେ ଖୁସି ଖୁସିରେ ଖିଆ ପିଆ କଲେ।
2: ତାପରେ
1: ଦିଦି କହିଲେ ତାଙ୍କର କୋଉ ସାଙ୍ଗର ଭାଇର ବାହାଘର, ପାର୍ଟି ଆଟେଣ୍ଡ କରିବେ।
2: ତାପରେ
1: ଉଠିଲେ ଆଉ ବାହାରି ଗଲେ ଆଉ କଣ।
2: ମାନେ ସେମାନେ ଏଠୁ ଗଲେ କେମିତି? ଭୁଙ୍ଗା ତାଙ୍କୁ ଆମ ଗାଡିରେ ଛାଡ଼ିବେ ଗଲା ନା ସେମାନେ ରିକ୍ସାରେ ଗଲେ?
1: କଣ କହୁଛନ୍ତି ଆଜ୍ଞା, ଇଏ ଚକ୍ରଧର ଥାଉ ଥାଉ ଆମ ଦିଦି ଆଉ ଜ୍ୱାଇଁ ବାବୁ ଯଦି ରିକ୍ସାରେ ଯାଇଥାନ୍ତେ କଣ ଭଲ ଦିଶିଥାନ୍ତା? ମୁଁ ଭୁଙ୍ଗାକୁ କହିଲି, ଯା ଭୁଙ୍ଗା, ଦିଦି ଆଉ ଜ୍ୱାଇଁ ବାବୁଙ୍କୁ ନେଇକି ଛାଡ଼ି ଦେଇକି ଆ।
2: ଆରେ ଭୁଙ୍ଗା କଣ ତାଙ୍କୁ ନେଇ ମ୍ୟାରେଜ ପାର୍ଟିକୁ ଛାଡ଼ି ଆସିଲା?
1: ନାଇଁ ଆଜ୍ଞା, ସେମାନେ ନିଜେ କହିଲେ ତାଙ୍କୁ ବସ୍ ଷ୍ଟାଣ୍ଡରେ ଛାଡ଼ିଦେଲେ ଚଳିବ, ସେଇଠୁ ସେମାନେ ବସ୍ରେ ଯାଇଥିବେ। ତେବେ କୋଉ ବସ୍ରେ ସେମାନେ ଉଠିଲେ, କୋଉଠିକି ଗଲେ, ସେ କଥା ମୁଁ ଭୁଙ୍ଗାକୁ ପଚାରିନି।
2: ଭୁଙ୍ଗା ଭୁଙ୍ଗା କୁଆଡେ ଗଲା?
1: ଯିବ ଆଉ କୁଆଡେ, ସେଇ ଗ୍ୟାରେଜରେ ଶୋଇକି ଘୁଙ୍ଗୁଡ଼ି ମାରୁଥିବ। ଆଉ ଯଦି ଚେଇଁଥିବ ତେବେ ତାଳି ଠୋଠା ମାରିକିନି ମଶା ହୁରୁଡ଼ଉଥିବ। ଯାଉଛି, ତାକୁ ଡାକି ଆଣିବ।
2: ହଁ ଯା ଯା ଯା। ହେ ଭଗବାନ, ଆଜି ମୋର କି ଦୁର୍ଦ୍ଦିନ ଥିଲା କେଜାଣି। ମୁଁ ଚଣ୍ଡାଳ ମିଟିଂକୁ ଗଲି ବୋଲି ସିନା ମୋ ଝିଅ ଜଣଙ୍କ ସାଙ୍ଗେ ଟିକେ ଦେଖାଇ ପାରିଲାନି। ଝିଅ ତ ଯାହା ଭାବିଥିବ ଭାବିଥିବ, ହେଲେ ପ୍ରଥମ କରି ଆସିଥିବା ଜ୍ୱାଇଁଟା ନିଶ୍ଚୟ ଭାବିଥିବ ଯେ ମୋ ଶ୍ୱଶୁରଙ୍କର ଦାୟିତ୍ୱ ଜ୍ଞାନ ବୋଲି ଟିକେ ହେଲେ ନାହିଁ।
1: ଭୁଙ୍ଗା ଆସିଲା ଆଜ୍ଞା,
3: ମତେ ଡାକିଲା ଆଜ୍ଞା।
2: ଆରେ ହଁ, ଇଏ ଭୁଙ୍ଗା
3: ଆଜ୍ଞା,
2: ମୋ ଝିଅ ଜ୍ୱାଇଁଙ୍କୁ ନେଇ ବସ୍ ଷ୍ଟାଣ୍ଡରେ ଛାଡ଼ିଲୁ, କିଛି ଅସୁବିଧା ହେଇନି ତ?
3: ନାଇଁ ଆଜ୍ଞା।
2: ଆରେ ସେମାନେ କୋଉ ବସ୍ରେ ଗଲେ କିଛି ଜାଣିଛୁ?
1: ବାବୁ କଣ ପଚାରୁଛନ୍ତି କହୁନୁ ଭୁଙ୍ଗା, ଏମିତି କାଠ ଭଳିଆ ଠିଆ ହେଇ ହାଇ ମାରୁଛୁ କଣ?
3: ସେମାନେ ବାରିପଦା ବସ୍ରେ ବସିଲେ ଆଜ୍ଞା, ବସ୍ ଛାଡ଼ିଲା ମୁଁ ଫେରିଲି, ହେଲେ ସେମାନେ କୋଉଠି ଓହ୍ଲେଇଥିବେ ସେ କଥା ଆଜ୍ଞା ମୁଁ କହିପାରିବିନି।
1: ଆଜ୍ଞା, ସେଇ ବାରିପଦା ବସ୍ରେ ଉଠିଲେ ଯେତେବେଳେ ଚଣ୍ଡିଖୋଲ, ଭଦ୍ରକ, ନହେଲେ ବାଲେଶ୍ୱରରେ ଓହ୍ଲେଇ ଥାଇପାରନ୍ତି ଆଉ କଣ,
3: ସିଧା ବାରିପଦା ବି ଯାଇପାରନ୍ତି।
2: ଚକ୍ରଧର
1: ଆଜ୍ଞା,
2: ମୋତେ କଥାଟା କାହିଁ କେମିତି କେମିତି ଲାଗୁଛି, ମାନେ ଏଥିରେ କିଛି ଗୋଟେ ରହସ୍ୟ ରହିଛି ନିଶ୍ଚୟ। କାରଣ ଶୁଭ ମୋତେ ନିଜେ ଫୋନରେ କହିଥିଲା ସେ ଜ୍ୱାଇଁ ସହିତ ଆସି ଏଇଠି ଦୁଇ ଚାରି ଦିନ ରହି ବୁଲାବୁଲି କରି ଯିବ, ଅଥଚ ଆସିଲା ପୁଣି ଅଦିନିଆ କୁହୁଡ଼ି ପରି ସାଙ୍ଗେ ସାଙ୍ଗେ ଉଭା ନେଇଗଲା। ଚକ୍ରଧର
1: ଆଜ୍ଞା,
2: ଆମ ଲ୍ୟାଣ୍ଡ ଫୋନରେ ତୁ ଟିକେ ଶୁଭ ପାଖକୁ ଫୋନ ଲଗା ତ, ଲଗା ଲଗା ଲଗା
1: ଲଗାଉଛି ଆଜ୍ଞା, ଲଗାଉଛି। ହ୍ୟାଲୋ ଦିଦି, ମୁଁ ଚକ୍ରଧର କହୁଛି। ହଁ ହଁ, ବାବୁ କଣ କଥା ହେବେ
2: ଧରନ୍ତା। ଆରେ ମା ଶୁଭ, ଭଲ ଅଛୁ ତ ମା?
4: ହଁ ବାପା, କଣ ହେଲା ହଠାତ୍ ଏତେ ରାତିରେ ଫୋନ କଲ ଯେ? ତମ ଦେହ ଠିକ ଅଛି ତ?
2: ହଁ ହଁ ହଁ, ମୁଁ ବିଲକୁଲ ଠିକ ଅଛି। ମା, ତୁ ଆଗ ମତେ କହିଲୁ, ତୁ ଏମିତି ଆସି ହଠାତ୍ ଚାଲିଗଲୁ କଣ ପାଇଁ? ଅନ୍ତତଃ ଆଉ କିଛି ସମୟ ରହିଯାଇଥିଲେ, ମତେ ଦେଖା ତ କରିପାରିଥାନ୍ତୁ।
4: ବାପା, ମତେ ମିଛଟାରେ ଚିଡଉଛ କାହିଁକି କହିଲ ଯେ?
2: ମାନେ
4: ତମେ କଣ ଜାଣିନ, ତମ ଜ୍ୱାଇଁ କେଡେ ବିଜି ଲୋକ, ତାଙ୍କର ଅଫିସ ଭଲ ତ ସବୁ ଭଲ, ଆଜି ତାଙ୍କର ଅଫିସ କାମ ସରୁ ସରୁ ଖୁବ ଲେଟ୍ ହେଇଗଲା, ତେଣୁ ଆଜି ଆମର ଯିବା ପ୍ରୋଗ୍ରାମ କ୍ୟାନସଲ କଲୁ। ପୁଣି ସୁବିଧା ଦେଖି ଅନ୍ୟ ଦିନେ ଯିବାକୁ ତମ ଜ୍ୱାଇଁ କହିଲେ।
2: ହେଲେ ମା,
4: ବାପା, ମୁଁ ତମକୁ ଡାଲ କରି ବେଦମ ହେଇଗଲିନି ଏଇ କଥା ଜଣେଇବା ପାଇଁ, କି ଲ୍ୟାଣ୍ଡ ଫୋନ ଟେ ରଖିଛ କି ଜାଣି? ବର୍ଷରେ 12 ମାସ ଆଉଟ ଅଫ ଅର୍ଡର, ଲଗଉ ଲଗଉ କଟି ଯାଉଛି, ଯୁଗ କେତେ ଆଗେଇ ଗଲାଣି, ତମେ ମୋବାଇଲ ଫୋନ ଟେ।
2: ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ, କଥା ସରିନି କଟିଗଲା। ଭୁଙ୍ଗା, ଶୁଭ ସହିତ ମୋ କଥାବାର୍ତ୍ତା ଶୁଣିଲୁ କି? କହିଲୁ ଦେଖି, ମୋର ସତସତିକା ଝିଅ ଜ୍ୱାଇଁ ତ ଆସିନାହାନ୍ତି, ତୁ ତେବେ କୋଉ ନକଲି ଝିଅ ଜ୍ୱାଇଁକି ଧରି ଆଣିଥିଲୁ?
1: ଆରେ ଭୁଙ୍ଗା, ମୁଁ ଶୁଭ ଦିଦିଙ୍କି ଚିହ୍ନିନି କି ତୁ ବି ଚିହ୍ନିନୁ, ତୁ ତାଙ୍କୁ କେମିତି ଶୁଭ ଦିଦି ବୋଲି ଭାବିକିନି।

0: ଆମ ଗାଡିରେ ବସାଇ ନେଇ ଆସିଲୁ।
1: ମୁଁ ଗାଡି ନେଇ ଷ୍ଟେସନ ଗେଟ୍ ପାଖରେ ଅପେକ୍ଷା କଲି। ପ୍ଲାଟଫର୍ମରୁ ଲୋକମାନେ ବାହାରିଲେ। ମୁଁ ମୋବାଇଲରୁ ରିଙ୍ଗ କଲାରୁ ସେଇ ଦିଦିଙ୍କ ବ୍ୟାଗରେ ଥିବା ମୋବାଇଲ ବାଜି ଉଠିଲା। ମୁଁ ଭାବିଲି ଇଏ ନିଶ୍ଚୟ ଶୁଭ ଦିଦି। ଆଉ ପଚାରିଲି ଆପଣ ଶୁଭ ଦିଦି ନା? ସେ ହଁ କଲେ। ମୁଁ ତାଙ୍କୁ ଆଉ ଜୋଇଁ ବାବୁଙ୍କୁ ଗାଡିରେ ବସେଇକି ନେଇ ଆସିଲି। ଏଥିରେ ମୋର ଦୋଷ କୋଉଠି ରହିଲା ଯେ?
2: ନାଇଁ ନାଇଁ ନାଇଁ ନାଇଁ, ତୋର ଦୋଷ କୋଉଠି ରହିଲା ଏଇଖିଣି ଜଣା ପଡିବ। ର ତୁ ଯୋଉ ନମ୍ବରକୁ ଫୋନ କରିଥିଲୁ ଆଉ ଥରେ ସେ ନମ୍ବରକୁ ଫୋନ କଲୁ। ଫୋନ କର, ଫୋନ କର।
1: କରୁଛି ଆଜ୍ଞା, କରୁଛି।
2: କଣ ହେଲା ଲାଗୁନି? ଆରେ ମାର ମାର, ନମ୍ବରକୁ ବାରମ୍ବାର ମାର।
1: କଣ ଲାଗୁନି? ଲାଗୁନି
2: କଣ ହେଲା
1: ଆଜ୍ଞା? ସେ ନମ୍ବରଟା ମାନେ ଯେତେ ଖୋଜୁଛି କାଇଁ ମୋତେ ପାଉନି ଆଜ୍ଞା।
2: ଗଲା,
1: ଡିଲିଟ ହେଇଯାଇଛି ନା କଣ?
0: ଡିଲିଟ ହେଇଯାଇଛି ନା କଣ? ଛି, ତତେ କଣ ବୋଲି କହିବି କିଛି ଭାବିପାରୁ ନାହିଁ।
2: ଆରେ ଚକ୍ରଧର
0: ଆଜ୍ଞା,
2: ତା ଉପରେ କଣ ପାଇଁ ଏମିତି ବିରକ୍ତ ହଉଛୁ କହିଲୁ? ସେ ଝିଅଟି ଆଉ ତା ବର ମୋର କେହି ନହେଲେ ବି ଆଉ କାହାର ତ ଝିଅ ଝିଅ ହେଇଥିବେ ନା ନାଇଁ?
0: ହଁ ହଁ,
2: ହେଲା। ଏବେ ସେମାନେ କୁଣିଆ ଭାବରେ ଆସି ଏ ଘରୁ ଖାଇ ପିଇ ଖୁସି ମନରେ ଗଲେ, ସେ ତ କଣ ଆମ ପାଇଁ ଖୁସି ନୁହେଁ
1: ଆଜ୍ଞା? ବାବୁ ଆଜ୍ଞା, ସବୁ ଦୋଷ ଆଜ୍ଞା ମୋର।
2: କାଇଁ
1: ଗାଡିରେ ଆସିଲା ବେଳେ ନକଲି ଶୁଭ ଦିଦି ଯେତେବେଳେ ଭୁଲ ରାସ୍ତାରେ ଆସୁଛନ୍ତି ବୋଲି କହି ପାଟି କଲେ, ସେତିକି ବେଳେ ଯଦି ଆଜ୍ଞା ତାଙ୍କ ବାପାଙ୍କ ନାଁଟା ପଚାରି ଦେଇଥାନ୍ତି କଥାଟା ଆଜ୍ଞା ଏମିତି ମୋଟେ ହେଇନଥାନ୍ତା। ମୁଁ ଚାଣ୍ଡାଳ ମାମୁଁ ବାବୁଙ୍କର କେଡେ ବଡ ଖୁସିଟାକୁ ମାଟିରେ ମିଶେଇଦେଲି। ବାବୁ ବାବୁ, ମୁଁ ଆପଣଙ୍କୁ ଗୋଡ ଧରୁଛି ବାବୁ, ମତେ କ୍ଷମା କରିଦିଅନ୍ତୁ ବାବୁ।
2: ଇଏ କଣ କରୁଛୁ ଭୁଙ୍ଗା, ଇଏ କଣ କରୁଛୁ? ଆରେ ଦୋଷ ତୋର ନୁହେଁ କି ଆଉ କାହାର ବି ନୁହେଁ, ସବୁ ଦୋଷ ହଉଛି ମୋର ଏଇ ଫୋଡ଼ା ଭାଗ୍ୟର। କାରଣ ଆଜି ଯଦି ଶୁଭ ବୋଉ ଥାନ୍ତା ତେବେ ଏମିତି ଗୋଟେ ନାଟକୀୟ ଅଘଟଣ ଘଟିନଥାନ୍ତା। ଯଦି ବା ଭୁଙ୍ଗା ଭୁଲ ଝିଅକୁ ଆଣିଥାନ୍ତା, ଆମ ଦ୍ୱାର ମୁହଁରୁ ନାଟକର ଦୃଶ୍ୟ ବଦଳି ଯାଇଥାନ୍ତା।
0: ଆପଣ ଯାହା କୁହନ୍ତୁ ଆଜ୍ଞା, ସବୁ ଦୋଷ ଏଇ ଭୁଙ୍ଗାର, କାରଣ ସିଏ ରଙ୍ଗ ନମ୍ବରକୁ ରିଙ୍ଗ କଲା ବୋଲି ସିନା ଏତେ ଝାମଲା ହେଲା।
1: ମୁଁ ତମ କଥା ମାନୁଛି, ହେଲେ ଆମ ଅସଲି ଦିଦିଙ୍କ ନାଁ ଓ ଝିଅର ନାଁ କେମିତି ଏକା ହେଇଗଲା ମୁଁ ମୋଟେ ବୁଝିପାରୁନି। ଯଦି ସେ ଝିଅଟିର ନାଁ ଅଲଗା ହେଇଥାନ୍ତା ନା, ତେବେ ତ
2: ଆମ ତିନି ଜଣଙ୍କୁ ଏମିତି କୁହୁଡି ପହଞ୍ଚିବାକୁ ପଡିନଥାନ୍ତା। ଏହା ନା
0: ଠିକ କଥା ଆଜ୍ଞା, ସାମାନ୍ୟ ଗୋଟାଏ ରଙ୍ଗ ନମ୍ବର ଆମ ସମସ୍ତଙ୍କୁ ଆଜି କୁହୁଡି ପହଁରାଇ ଦେଲା। ଇଏ କଥା ଯେତେବେଳେ ଆମ ଅସଲି ଶୁଭ ଦିଦି ଜାଣିବେ ନା, ହସି ହସି ହସି ହସି ବେଦ ହେଇଯିବେ।
2: ଆରେ ଚକ୍ରଧର ଦେଖତ ଦେଖତ କୁଣିକିଆ ଡାକିଲା।
0: ହଉ ଆଜ୍ଞା, ହ୍ୟାଲୋ, ହଁ ମୁଁ ଚକ୍ରଧର କହୁଛି। ହଉ ହଉ ହଉ ହଉ, ମୁଁ ବାବୁଙ୍କୁ ଦଉଛି। ବାବୁ ଶୁଭ ଦିଦି
2: ଅସଲି ନା ନକଲି?
0: ଅସଲି।
2: ହ୍ୟାଲୋ,
3: ବାପା ଆମ କଥା ସରିନଥିଲା, ଫୋନ କଟିଗଲା।
2: ହଁ ପରା,
3: ତମ କଥା ଶୁଣି ମୁଁ ସ୍ଥିର ହେଇ ରହିପାରୁନି, ଏମିତି କାହିଁକି କହିଲ ଯେ?
2: କଣ କହିଲି?
3: କହିଲନି ତୁ ଏମିତି ଆସି ହଠାତ ଚାଲିଗଲୁ କଣ ପାଇଁ? ବାପା ମୁଁ ତ ଆଦୌ ଯାଇନି, ତେବେ ଚାଲି ଆସିଲି କେମିତି?
2: ଏଠି ଗୋଟେ ପୁରା ରହସ୍ୟ ରୋମାଞ୍ଚ ଭରା ହାସ୍ୟ ରସର ନାଟକ ହେଇଯାଇଛି। ମା ଶୁଭ, ଶୁଭ ନାଁରେ ଗୋଟେ ନକଲି ଝିଅ ଆଉ ତା ବର ଏ ଘରେ ମୋର ଝିଅ ଜୁଇଁ ହେଇ ଭବ୍ୟ ଆଦର ଅଭ୍ୟର୍ଥନା ପାଇ ଦିବ୍ୟ ଭୋଜନ ପକେଇ ଚମ୍ପଟ ମାରିଛନ୍ତି। ଆମ ଡ୍ରାଇଭର ଭୁଙ୍ଗାର ମୋବାଇଲରେ ରଙ୍ଗ ନମ୍ବର ଯୋଗୁଁ ଏଭଳି ଗୋଟାଏ କୌତୁକିଆ ଘଟଣା ଘଟି ଯାଇଛି ଲୋ ମା, କଣ କହିବେ?
3: ରଙ୍ଗ
2: ନମ୍ବର ଯୋଗୁଁ ମୁଁ ଦୁଇ ଝିଅର ବାପା ଆଉ ଦୁଇ ଝିଅର ଜ୍ୱାଇଁର ଶ୍ୱଶୁର ହେଇଗଲି।

ଶୁଣିଲେ ନାଟକ କୁହୁଡ଼ି। ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଜୟଶଙ୍କର, ଦିନେଶ ଚନ୍ଦ୍ର ରାଉତ, ଚକ୍ରଧର ନିରଞ୍ଜନ ପାଣ୍ଡେ, ନୀଳକାନ୍ତ ରମେଶ ଚନ୍ଦ୍ର ପଣ୍ଡା, ଭୁଙ୍ଗା।

ରମେଶ କୁମାର ରାଉତ, ନକଲି ଶୁଭ ସସ୍ମିତା ମହାପାତ୍ର, ଅସଲି ଶୁଭ କ୍ରିଷ୍ଣା ମହାନ୍ତି। ରଚନା ପୃଥ୍ୱୀରାଜ ପାତ୍ର, ପ୍ରଯୋଜନା ଗୌର ପଟ୍ଟନାୟକ।

ଶୁଣିଲେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କର ବଂଶୀବାଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଅନୁଷ୍ଠିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ରାଜ୍ୟର 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଗୁଜରାଟର ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ନାଥ ମାଝୀ। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ। କହିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଲୋକାଭିମୁଖୀ ଲୋକସେବା ନିମନ୍ତେ ପ୍ରତିଜ୍ଞାବଦ୍ଧ। ଆସନ୍ତା ଶନିବାର 9 ତାରିଖ ଦିନ ଅନୁଷ୍ଠିତ ହେବ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଜିର ମୁଖ୍ୟ ସମ୍ଭାଦ ସମାପ୍ତ ହେଲା। ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାର ଗତଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 6:35 ଅନୁଚିନ୍ତା ଉପସ୍ଥାପନା ଶଙ୍କର୍ଷଣ ମଙ୍ଗରାଜ ଶ୍ରୀମଦ୍ ଭାଗବତର 26ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ପରବର୍ତ୍ତୀ କଣ୍ଠଶିଳ୍ପୀ ପସାରୀ ଅନୁରାଧା ଶିଳ୍ପୀଙ୍କ କଣ୍ଠରେ ସୁବାସ ଚନ୍ଦ୍ର ବିଶିଙ୍କ ରଚନା ଦେବଦେବ ମହାଦେବ ଧବଳେଶ୍ୱର ଲିଙ୍ଗରାଜ ଯୋଗୀରାଜ ଭୋଳାଶଙ୍କର

ମୀନାକ୍ଷୀ ଦେବୀଙ୍କ ରଚନାରୁ ପରବର୍ତ୍ତୀ କଣ୍ଠଶିଳ୍ପୀ ଦିବ୍ୟ ଭାରତୀ ସାହୁ। ଜୟ ଜୟ ଶିବ ଜୟ ମହାଦେବ ତୁମେ ପ୍ରଭୁ ମହିୟାନ ବିଷପାନ କରି ଜଗତକୁ ଦେଲ ସୁଖର ଅମୃତ ଦାନ।

ଅଜ୍ଞାନ, ଅଚେତନତା ଓ ବିଭେଦ ଏହି ବିରୋଧୀ ଶକ୍ତିଗୁଡ଼ିକ ଏ ସୁନ୍ଦର ପୃଥିବୀକୁ ଅନ୍ୟାୟ ଓ ଦୁଃଖପୂର୍ଣ୍ଣ କ୍ଷେତ୍ରରେ ପରିଣତ କରିଛନ୍ତି, କିନ୍ତୁ ଭଗବାନ ଏସବୁ ଶକ୍ତି ଉପରେ ବିଜୟ ଲାଭ କରିବା ନିମିତ୍ତ କାର୍ଯ୍ୟ କରୁଛନ୍ତି। ଯେତେ ସମୟ ଲାଗୁନା କାହିଁକି, ଭଗବାନଙ୍କ ବିଜୟ ସୁନିଶ୍ଚିତ। ଆକାଶବାଣୀ କଟକ ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ସଂଗ୍ରାମ କେଶରୀ ସିଂହ।

ବିବ୍ରତ ଅବସ୍ଥା ହେଉଛି ମନ ମଧ୍ୟ ଦେଇ ଝରି ଯାଉଥିବା ଡର ଓ ଭୟର ଏକ ସଂକୀର୍ଣ୍ଣ ସ୍ରୋତ। ଜଣେ ସାଧାରଣ ବ୍ୟକ୍ତିର ଉଦ୍ବିଗ୍ନତା ସାଧାରଣତଃ କେନ୍ଦ୍ରିତ ହୋଇଥାଏ ଶତକଡ଼ା 40% ବିଷୟ ଯାହା କେବେ ଘଟିବ ନାହିଁ ତା ଜୀବନରେ, ଅଥଚ ସେହି ବିଷୟ ନେଇ ସେ ବ୍ୟତିବ୍ୟସ୍ତ ହୋଇଥାଏ। ଶତକଡ଼ା 30% ବିଷୟ ଯାହା ଅତୀତ ସମ୍ବନ୍ଧୀୟ ଘଟିଯାଇଛି ଆଉ ତାକୁ ବଦଳା ଯାଇପାରିବ ନାହିଁ, ତଥାପି ସେ ବିଷୟ ନେଇ ସେ ଚିନ୍ତାରେ ଘାରି ହୁଏ। ଶତକଡ଼ା 12% ଯାହା ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେଉଥିବା ବିଷୟ, ଅଧିକାଂଶ କ୍ଷେତ୍ରରେ ସେ ସମାଲୋଚନାର ବିଷୟ ଅବାସ୍ତବ ଅଟେ। ଶତକଡ଼ା 10% ବିଷୟ ରହିଛି ଯାହାକି ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ଯାହା ମାନସିକ ଉତ୍ତେଜନା ଦ୍ୱାରା ଆହୁରି ଗୁରୁତର ହୋଇଯାଏ। ଶତକଡ଼ା 8% ବିଷୟ ରହିଛି ଯାହା ପ୍ରକୃତ ସମସ୍ୟା ସମ୍ବନ୍ଧୀୟ, ଯାହାର ସମ୍ମୁଖୀନ ହେବାକୁ ହିଁ ହେବ। ଉଦ୍ବିଗ୍ନତା ହେଉଛି ଡର ଓ ଭୟର ଅମିତ ବ୍ୟୟିତା। ଆମର ବିଭିନ୍ନ ଦାୟିତ୍ୱ ତୁଲାଇବା ନିମନ୍ତେ ଏବଂ ଦୈନନ୍ଦିନ ସମସ୍ୟାଗୁଡ଼ିକର ସାମ୍ନା କରିବା ପାଇଁ ଈଶ୍ୱର ଦେଇଥିବା ଶକ୍ତିକୁ ଉଦ୍ବିଗ୍ନତା ନିଗାଡ଼ି ନିଏ। ଉଦ୍ବିଗ୍ନତା ହେଉଛି ସେହି ଅସମ୍ପୂର୍ଣ୍ଣ ସେତୁ ଯାହା ଆପଣ କେବେ ବି ଅତିକ୍ରମି ଯାଇପାରିବେ ନାହିଁ। ଉଦ୍ବିଗ୍ନତା ନିମନ୍ତେ ନୁହେଁ, ଡର ଓ ଭୟର ନିମନ୍ତେ ନୁହେଁ, କିନ୍ତୁ ଆପଣ ଓ ମୁଁ ବିଶ୍ୱାସ ଓ ଭରସା ନିମନ୍ତେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ଅଟୁ। ଗତକାଲିର ଅନର୍ଥ ସମସ୍ୟାଗୁଡ଼ିକୁ କେନ୍ଦ୍ର କରି ଆଗାମୀକାଲିର ସୁଯୋଗ ସବୁକୁ ଛିନ୍ନ କରିବା ନିମନ୍ତେ ଆଜିର ସମୟକୁ ବରବାଦ କରେ ଏହି ଉଦ୍ବିଗ୍ନତା। ଏହା ମନ୍ଦ ଫାନ୍ଦ ଓ ବିପଦରୁ ପଳାୟନ କରିବାକୁ ସାହାଯ୍ୟ କରେ ନାହିଁ, ବରଂ ଯେତେବେଳେ ସେହି ସବୁ ବନ୍ୟା ପରି ମାଡ଼ି ଆସେ ସେଗୁଡ଼ିକର ମୁକାବିଲା କରିବା ନିମନ୍ତେ ଏହା ଆପଣଙ୍କୁ ଶକ୍ତିହୀନ ଓ ଅସମର୍ଥ କରିପକାଏ। ତେବେ ଉଦ୍ବିଗ୍ନତାକୁ କାହିଁକି ମନରେ ପ୍ରଶ୍ରୟ ଦେବା? ଈଶ୍ୱରଙ୍କ ପବିତ୍ର ବାକ୍ୟ ବାଇବଲ

0: ମାନ ଏଥିରୁ ମୁକ୍ତ ହେବା ବିଷୟରେ କିଛି ପରାମର୍ଶ ଦିଏ। ଉଦ୍ବିଗ୍ନ ହୁଅ ନାହିଁ, କାରଣ ହେଉଛି ସୃଷ୍ଟିକର୍ତ୍ତା, ମୁକ୍ତିଦାତା, ପାଳନକର୍ତ୍ତା ପରମେଶ୍ୱର ଆପଣଙ୍କୁ ଆଉ ମୋତେ ପ୍ରେମ କରନ୍ତି। ସଦାପ୍ରଭୁ ପରମେଶ୍ୱର ଆପଣଙ୍କୁ ଆଉ ମୋତେ ଏହି କଥା କହନ୍ତି, ହଁ ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ, ଏ ହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ। ତାହାଙ୍କଠାରେ ନିଜକୁ ସମର୍ପି ଦେଲେ ସେ ଆମମାନଙ୍କୁ ଏହି ଉଦ୍ବିଗ୍ନତାରୁ ରକ୍ଷା କରିବେ। ଦ୍ୱିତୀୟ ବିଷୟ ପରମେଶ୍ୱର କହନ୍ତି, ଶକ୍ତିହୀନ ହୁଅ ନାହିଁ, ଦୁର୍ବଳ ମନା ହୁଅ ନାହିଁ। କାହିଁକି? କାରଣ ସଦାପ୍ରଭୁ ତୁମ୍ଭକୁ ଧରି ରଖିବେ। ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମ୍ଭକୁ ସବଳ କରିବା, ହଁ ଆମ୍ଭେ ତୁମ୍ଭର ସାହାଯ୍ୟ କରିବା, ହଁ ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା। ଯେଉଁ ପରମେଶ୍ୱର ସମୁଦାୟ ବିଶ୍ୱକୁ, ସମୁଦାୟ ମାନବ ବଂଶକୁ ଆପଣଙ୍କୁ ଆଉ ମୋତେ ସୃଷ୍ଟି କରିଅଛନ୍ତି, ଯାହାଙ୍କର ଶକ୍ତି ଅସୀମ, ସେ ଏ କଥା କହନ୍ତି। ତୃତୀୟ ବିଷୟ ସେ କହନ୍ତି, ତାହାଙ୍କ ପବିତ୍ର ବାକ୍ୟରେ ସେ କହନ୍ତି, ଭୟ କର ନାହିଁ। ଉଦ୍ବିଗ୍ନତା ଆମମାନଙ୍କୁ ଭୟ ମଧ୍ୟକୁ ଠେଲି ଦିଏ, କିନ୍ତୁ ଏଠାରେ ପରମେଶ୍ୱର କହନ୍ତି, ତୁମେ ଭୟ କର ନାହିଁ। କାହିଁକି? କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ, ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ। ଯେ ତୁମ୍ଭକୁ ରକ୍ଷା କରନ୍ତି ସେ ଘୁମାଇବେ ନାହିଁ। ସଦାପ୍ରଭୁ ତୁମ୍ଭର ରକ୍ଷକ, ସେ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା। ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ, ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ। ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର ଓ ଭିତରେ ଆସିବାର ରକ୍ଷା କରିବେ। ପ୍ରିୟ ବନ୍ଧୁ, ୟାଠାରୁ ବଡ଼ ପ୍ରତିଜ୍ଞା ଆଉ କ'ଣ ଆବଶ୍ୟକ? ଯେଉଁ ଈଶ୍ୱର ଆପଣଙ୍କ ପାଇଁ ମୋ ପାଇଁ ଏତେ ମନୋଯୋଗ କରନ୍ତି, ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ସମର୍ଥ ମଧ୍ୟ ଅଟନ୍ତି, ଆଉ ସେ କେବେ ବିଳମ୍ବ କରନ୍ତି ନାହିଁ। ଯିଏ କେହି ତାହାଙ୍କର ଶରଣ ନିଏ ସେ କେବେ ବି ତାହାଙ୍କୁ ପରିତ୍ୟାଗ କରନ୍ତି ନାହିଁ, ବରଂ ଆଦରେ କୋଳେଇ ନିଅନ୍ତି। ଆଜି ହିଁ ସେ ପରମେଶ୍ୱରଙ୍କର ନିକଟକୁ ଆସିବା କିଏ? ତାହାଙ୍କୁ କହିବା କିଏ, ହେ ପରମେଶ୍ୱର, ତୁମେ ହିଁ ମୋହର ସହାୟ ଅଟ, ମୁଁ ବିଚଳିତ ହେବି ନାହିଁ, କୌଣସି ବିଷୟରେ ଚିନ୍ତିତ କିମ୍ବା ଉଦ୍ବିଗ୍ନ ହେବି ନାହିଁ, କାରଣ ତୁମେ ମୋର ସହିତରେ ଅଛ। ସେହି ସତ୍ୟ ଜୀବିତ ପରମେଶ୍ୱର ଆପଣଙ୍କର ସହବର୍ତ୍ତୀ ହୁଅନ୍ତୁ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ସଂଗ୍ରାମ କେଶରୀ ସିଂ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚବିଂଶ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜାଙ୍କ ଆଦେଶରେ ଦ୍ୱାରକା ଖବର ବୁଝିବାକୁ ଅର୍ଜୁନ ଯାଇଥିଲେ। ସାତ ମାସ ବିତିଗଲା, ମାତ୍ର ସେ ଫେରିଲେ ନାହିଁ। ସେତେବେଳେ ବହୁତ ଅଶୁଭ ଲକ୍ଷଣ ଦେଖାଯାଉଥିଲା। ବନ ଆଶ୍ରମ ସାରା ରାଜ୍ୟ ହତଶ୍ରୀ ଜଣାପଡ଼ୁଥିଲା। ଲୀଳାମୟ ଶ୍ରୀକୃଷ୍ଣଙ୍କ ଯୋଗୁଁ ସିନା ପୃଥିବୀ କୃଷ୍ଣମୟ ସୁନ୍ଦର ଦିଶୁଥିଲା। ସେ ସଂସାର ଛାଡ଼ିଯିବାରୁ ପୃଥିବୀ ଏପରି ଶ୍ରୀହୀନ ହୋଇଥିବା ସନ୍ଦେହ କରି ଯୁଧିଷ୍ଠିର ଭୀମଙ୍କୁ କହୁଥିବା ବେଳେ ଅର୍ଜୁନ ସେଠାରେ ପହଞ୍ଚି ପ୍ରଣାମ କଲେ। ଅର୍ଜୁନଙ୍କ ଶୁଖିଲା ମୁହଁ ଦେଖି ଗୋବିନ୍ଦ କିପରି ଅଛନ୍ତି ବୋଲି ତାଙ୍କୁ ଯୁଧିଷ୍ଠିର ପଚାରିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚବିଂଶ ଭାଗ। କଣ୍ଠଦାନ କରିଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ, ଶୈଳଭାମା ମହାପାତ୍ର ଏବଂ କେଶବ ଚନ୍ଦ୍ର ସାହୁ। ବେତାର ସମ୍ପାଦନା ଡକ୍ଟର ବିଚିତ୍ର ନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛି ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼, 8 ମିଲିଲିଟର ମାଲାଥିଅନ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟିର ପାତ୍ରରେ କିମ୍ବା ପ୍ଲାଷ୍ଟିକ କପ୍ରେ ଭର୍ତ୍ତି କରି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲୁଇସନ୍ ଲୋର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ, 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ ଅଗ ଝାଉଁଳା ବା ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି, ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାଡ୍ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଇଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ଫଳସଢ଼ା ଓ ଅଗମରା ରୋଗର ପରିଚାଳନା ପାଇଁ ଏକର ପ୍ରତି ପ୍ରୋପିନେବ୍ 70% WP 500 ଗ୍ରାମ କିମ୍ବା ଡାଇଫେନୋକୋନାଜୋଲ 25% EC 100 ମିଲିଲିଟର କିମ୍ବା ଆଜିକ୍ସୋଷ୍ଟ୍ରୋବିନ 23% AC 200 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋକାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% AC 4 ମିଲିଲିଟର କିମ୍ବା

ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% ଏସ୍ଜି 4 ଗ୍ରାମ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ। ଅଧିକ ଗରମ କାରଣରୁ ପ୍ରାଣୀମାନଙ୍କ ଦୁଗ୍ଧ ମାଂସ ଆଦି ଉତ୍ପାଦନ କ୍ଷମତା କମିଯାଏ ଓ ଅବସ୍ଥାରେ ସୁଧାର ନ ଆସିଲେ ପ୍ରାଣୀମାନେ ମୃତ୍ୟୁବରଣ ମଧ୍ୟ କରିପାରନ୍ତି। ଦିନବେଳା ଖରା ଅଧିକ ହେଲେ ପ୍ରାଣୀମାନଙ୍କୁ ଗୁହାଳରୁ କାଢ଼ି ଛାଇ ଜାଗାରେ ବାନ୍ଧିଦେବା ଉଚିତ। ଗୁହାଳର ଛପର ଟିଣ ବା ଆଜବେଷ୍ଟସ୍ର ହୋଇଥିଲେ ତା ଉପରେ ଛଣ ବା ନଡ଼ିଆ ବାହୁଙ୍ଗା ପକାନ୍ତୁ। ମଝିରେ ମଝିରେ ସେଥିରେ ପାଣି ସିଞ୍ଚନ କରନ୍ତୁ। ଜୋରରେ ଖରା ହେଉଥିଲେ ଗୁହାଳରେ ଖୋଲାଥିବା ଜାଗାଗୁଡ଼ିକରେ ଓଦା ଅଖା

0: ଆଖିଆ ବାହୁଙ୍ଗା ପକାନ୍ତୁ। ମଝିରେ ମଝିରେ ସେଥିରେ ପାଣି ସିଞ୍ଚନ କରନ୍ତୁ। ଜୋରରେ ଖରା ହେଉଥିଲେ ଗୁହାଳରେ ଖୋଲାଥିବା ଜାଗାଗୁଡ଼ିକରେ ଓଦା ଅଖା ଟଙ୍ଗାଇ ରଖନ୍ତୁ ଓ ଛାଇ ହୋଇଗଲେ ଅଖାଗୁଡ଼ିକୁ ଖୋଲି ଦିଅନ୍ତୁ। କାନ୍ଥ ଓ ଛାତ ଉପରେ ଧଳା ରଙ୍ଗର ଚୂନ ଲେପନ କରନ୍ତୁ। ଅଧିକ ଉତ୍ପାଦନକ୍ଷମ ପ୍ରାଣୀ ରଖିଥିଲେ ପଙ୍ଖା, ପାଣି ଛିଞ୍ଚିବା ଯନ୍ତ୍ର ଓ ଅନ୍ୟାନ୍ୟ ତାପମାତ୍ରା କମାଇ ପାରୁଥିବା ଉପକରଣ ଲଗାଇବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ହେଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ। ପ୍ରାଣୀର ମୁଣ୍ଡରେ ବରଫ ଘଷିବା ସହ ଓଦା କପଡ଼ା ବା ଅଖା ପକାଇ ଦିଅନ୍ତୁ। ଖରାଦାଉରୁ କୁକୁଡ଼ା ଓ ବତକମାନଙ୍କର ମାଂସ ଅଣ୍ଡା ଉତ୍ପାଦନ କ୍ଷମତା କମିଯାଏ। ଅନେକ ସମୟରେ କୁକୁଡ଼ା ବତକମାନେ ମୃତ୍ୟୁବରଣ ମଧ୍ୟ କରିଥାନ୍ତି। ଖରାଦାଉରୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ ଯେପରିକି ଘର ଭିତରକୁ ସିଧା ଖରା ପଡ଼ୁନଥିବ।
1: ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: आकाशवाणी संप्रति वार्ताः श्रूयन्ताम्। प्रवाचिका रिचा झा। अथ वार्ताः। असम, पश्चिम बंगाल, केरलम, तमिलनाडु राज्येषु केन्द्र शासित प्रदेशे पुडुचेरी इत्यत्र विधानसभा निर्वाचनेभ्यः अद्य मतगणनायै सर्वाः सज्जताः जाताः। मतगणना प्रातः 8 प्रारप्स्यते। प्रैष्य मतपत्राणां गणना सर्वप्रथमं भविष्यति तथा वैद्युतिकी मतदान यन्त्राणां गणना प्रातः 8:30 प्रारप्स्यते। असमराज्ये 26+ केरलम राज्ये 44+ तमिलनाडुराज्ये 34+ आसनेभ्यः तथा पुडुचेरी इत्यत्र 30 विधानसभासनेभ्यः मतगणना भविष्यति।
3: ईरान के प्रस्ताव पर अमेरिका सहमत होता नहीं दिखता है। ईरान सरकार के प्रवक्ता इस्माइल बागेई ने कहा है कि ईरान के प्रस्ताव पर अमरीकी प्रत्युत्तर की समीक्षा की जा रही है। अमरीका के राष्ट्रपति डोनाल्ड ट्रंप ने इसराइल की मीडिया से कहा कि ईरान का प्रस्ताव स्वीकार्य नहीं है। आईपीएल क्रिकेट में कल रात गुजरात टाइटन्स ने पंजाब किंग्स को 4 से हरा दिया। प्रतियोगिता में आज लखनऊ सुपर जायंट्स और मुंबई इंडियंस आमने सामने होंगे। मुंबई में ये मैच शाम 7:30 से खेला जाएगा। मौसम विभाग ने आज उत्तर भारत में कई हिस्सों में मूसलाधार बारिश, आंधी और तेज हवाओं का ऑरेंज अलर्ट जारी किया है। इसके साथ ही ये समाचार बुलेटिन समाप्त हुआ।
1: শ্রোতা বন্ধুমানে কার্যক্রম শুনিছেন্তি আকাশবাণী কটক কেন্দ্ররো। আরম্ভ করিছু আজির বন্দনা। প্রথমে কণ্ঠদান করিছেন্তি শ্যামা মণি দেবী, শিল্পীঙ্গ কণ্ঠরে গৌরহরি দলাইঙ্ক রচনা। ওম শিবায় নমঃ শিবায়, জটাজুট ধরি মহেশ্বরায়।

0: ଆଜିର ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ। ଶିଳ୍ପୀ ଗାଇଛନ୍ତି କବି ସୂର୍ଯ୍ୟଙ୍କ ରଚନା କେହି ସରିକି ପ୍ରଭୁ ପଣି ନୀଳାଦ୍ରି କେଶରୀକି।
1: କେହି ସରିକି।

ପରବର୍ତ୍ତୀ କଣ୍ଠଶିଳ୍ପୀ ପସାରୀ ଅନୁରାଧା, ଶିଳ୍ପୀଙ୍କ କଣ୍ଠରେ ସୁବାସ ଚନ୍ଦ୍ର ବିଶିଙ୍କ ରଚନା ଦେବ ଦେବ ମହାଦେବ ଧବଳେଶ୍ୱର ଲିଙ୍ଗରାଜ ଯୋଗୀରାଜ ଭୋଳାଶଙ୍କର।

ମୀନାକ୍ଷୀ ଦେବୀଙ୍କ ରଚନାରୁ ପରବର୍ତ୍ତୀ କଣ୍ଠଶିଳ୍ପୀ ଦିବ୍ୟ ଭାରତୀ ସାହୁ। ଜୟ ଜୟ ଶିବ ଜୟ ମହାଦେବ ତୁମେ ପ୍ରଭୁ ମହିୟାନ ବିଷପାନ କରି ଜଗତକୁ ଦେଲ ସୁଖର ଅମୃତ ଦାନ।

ଦିନ ବନ୍ଧୁ ମୋ ବନ୍ଧୁ ହୁଅ ଏଥର ଦିଅ କରୁଣାବାରୀ ବୁନ୍ଦି ମାତର ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ପୁରାତନ ରଚନାରେ ଗାଇଛନ୍ତି ସମବେତ କଣ୍ଠରେ ଶିଳ୍ପୀମାନେ।

ଅଜ୍ଞାନ, ଅଚେତନତା ଓ ବିଭେଦ ଏହି ବିରୋଧୀ ଶକ୍ତିଗୁଡ଼ିକ ଏ ସୁନ୍ଦର ପୃଥିବୀକୁ ଅନ୍ୟାୟ ଓ ଦୁଃଖପୂର୍ଣ୍ଣ କ୍ଷେତ୍ରରେ ପରିଣତ କରିଛନ୍ତି। କିନ୍ତୁ ଭଗବାନ ଏସବୁ ଶକ୍ତି ଉପରେ ବିଜୟ ଲାଭ କରିବା ନିମିତ୍ତ କାର୍ଯ୍ୟ କରୁଛନ୍ତି। ଯେତେ ସମୟ ଲାଗୁନା କାହିଁକି, ଭଗବାନଙ୍କ ବିଜୟ ସୁନିଶ୍ଚିତ। ଆକାଶବାଣୀ କଟକ ଶୁଣନ୍ତୁ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ସଂଗ୍ରାମ କେଶରୀ ସିଂହ।

ବିବ୍ରତ ଅବସ୍ଥା ହେଉଛି ମନ ମଧ୍ୟ ଦେଇ ଝରିଯାଉଥିବା ଡର ଓ ଭୟର ଏକ ସଂକୀର୍ଣ୍ଣ ସ୍ରୋତ। ଜଣେ ସାଧାରଣ ବ୍ୟକ୍ତିର ଉଦ୍ବିଗ୍ନତା ସାଧାରଣତଃ କେନ୍ଦ୍ରିତ ହୋଇଥାଏ ଶତକଡ଼ା 40% ବିଷୟ ଯାହା କେବେ ଘଟିବ ନାହିଁ ତା ଜୀବନରେ, ଅଥଚ ସେହି ବିଷୟ ନେଇ ସେ ବ୍ୟତିବ୍ୟସ୍ତ ହୋଇଥାଏ। ଶତକଡ଼ା 30% ବିଷୟ ଯାହା ଅତୀତ ସମ୍ବନ୍ଧୀୟ ଘଟିଯାଇଛି ଆଉ ତାକୁ ବଦଳାଯାଇପାରିବ ନାହିଁ, ତଥାପି ସେ ବିଷୟ ନେଇ ସେ ଚିନ୍ତାରେ ଘାରି ହୁଏ। ଶତକଡ଼ା 12% ଯାହା ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେଉଥିବା ବିଷୟ, ଅଧିକାଂଶ କ୍ଷେତ୍ରରେ ସେ ସମାଲୋଚନାର ବିଷୟ ଅବାସ୍ତବ ଅଟେ। ଶତକଡ଼ା 10% ବିଷୟ ରହିଛି ଯାହାକି ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ଯାହା ମାନସିକ ଉତ୍ତେଜନା ଦ୍ୱାରା ଆହୁରି ଗୁରୁତର ହୋଇଯାଏ। ଶତକଡ଼ା 8% ବିଷୟ ରହିଛି ଯାହା ପ୍ରକୃତ ସମସ୍ୟା ସମ୍ବନ୍ଧୀୟ, ଯାହାର ସମ୍ମୁଖୀନ ହେବାକୁ ହିଁ ହେବ। ଉଦ୍ବିଗ୍ନତା ହେଉଛି ଡର ଓ ଭୟର ଅମିତ ବ୍ୟୟିତା। ଆମର ବିଭିନ୍ନ ଦାୟିତ୍ୱ ତୁଲାଇବା ନିମନ୍ତେ ଏବଂ ଦୈନନ୍ଦିନ ସମସ୍ୟାଗୁଡ଼ିକର ସାମ୍ନା କରିବା ପାଇଁ ଈଶ୍ୱର ଦେଇଥିବା ଶକ୍ତିକୁ ଉଦ୍ବିଗ୍ନତା ନିଗାଡ଼ି ନିଏ।

0: ବିଘ୍ନତା ହେଉଛି ସେହି ଅସମ୍ପୂର୍ଣ୍ଣ ସେତୁ ଯାହା ଆପଣ କେବେ ବି ଅତିକ୍ରମି ଯାଇପାରିବେ ନାହିଁ। ଉଦ୍ବିଗ୍ନତା ନିମନ୍ତେ ନୁହେଁ, ଡର ଓ ଭୟର ନିମନ୍ତେ ନୁହେଁ, କିନ୍ତୁ ଆପଣ ଓ ମୁଁ ବିଶ୍ୱାସ ଓ ଭରସା ନିମନ୍ତେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ଅଟୁ। ଗତକାଲିର ଅନର୍ଥ ସମସ୍ୟାଗୁଡ଼ିକୁ କେନ୍ଦ୍ର କରି ଆଗାମୀକାଲିର ସୁଯୋଗ ସବୁକୁ ଛିନ୍ନ କରିବା ନିମନ୍ତେ ଆଜିର ସମୟକୁ ବରବାଦ କରେ ଏହି ଉଦ୍ବିଗ୍ନତା। ଏହା ମନ୍ଦ ଫାନ୍ଦ ଓ ବିପଦରୁ ପଳାୟନ କରିବାକୁ ସାହାଯ୍ୟ କରେ ନାହିଁ, ବରଂ ଯେତେବେଳେ ସେହି ସବୁ ବନ୍ୟା ପରି ମାଡ଼ି ଆସେ ସେଗୁଡ଼ିକର ମୁକାବିଲା କରିବା ନିମନ୍ତେ ଏହା ଆପଣଙ୍କୁ ଶକ୍ତିହୀନ ଓ ଅସମର୍ଥ କରିପକାଏ। ତେବେ ଉଦ୍ବିଗ୍ନତାକୁ କାହିଁକି ମନରେ ପ୍ରଶ୍ରୟ ଦେବା? ଈଶ୍ୱରଙ୍କ ପବିତ୍ର ବାକ୍ୟ ବାଇବଲ ଆମମାନ ଏଥିରୁ ମୁକ୍ତ ହେବା ବିଷୟରେ କିଛି ପରାମର୍ଶ ଦିଏ। ଉଦ୍ବିଗ୍ନ ହୁଅ ନାହିଁ, କାରଣ ହେଉଛି ସୃଷ୍ଟିକର୍ତ୍ତା, ମୁକ୍ତିଦାତା, ପାଳନକର୍ତ୍ତା ପରମେଶ୍ୱର ଆପଣଙ୍କୁ ଆଉ ମୋତେ ପ୍ରେମ କରନ୍ତି। ସଦାପ୍ରଭୁ ପରମେଶ୍ୱର ଆପଣଙ୍କୁ ଆଉ ମୋତେ ଏହି କଥା କହନ୍ତି, ହଁ ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ, ଏ ହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ। ତାହାଙ୍କଠାରେ ନିଜକୁ ସମର୍ପି ଦେଲେ ସେ ଆମମାନଙ୍କୁ ଏହି ଉଦ୍ବିଗ୍ନତାରୁ ରକ୍ଷା କରିବେ। ଦ୍ୱିତୀୟ ବିଷୟ, ପରମେଶ୍ୱର କହନ୍ତି ଶକ୍ତିହୀନ ହୁଅ ନାହିଁ, ଦୁର୍ବଳ ମନା ହୁଅ ନାହିଁ। କାହିଁକି? କାରଣ ସଦାପ୍ରଭୁ ତୁମ୍ଭକୁ ଧରି ରଖିବେ। ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମ୍ଭକୁ ସବଳ କରିବା, ହଁ ଆମ୍ଭେ ତୁମ୍ଭର ସାହାଯ୍ୟ କରିବା, ହଁ ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା। ଯେଉଁ ପରମେଶ୍ୱର ସମୁଦାୟ ବିଶ୍ୱକୁ, ସମୁଦାୟ ମାନବ ବଂଶକୁ ଆପଣଙ୍କୁ ଆଉ ମୋତେ ସୃଷ୍ଟି କରିଅଛନ୍ତି, ଯାହାଙ୍କର ଶକ୍ତି ଅସୀମ, ସେ କଥା କହନ୍ତି। ତୃତୀୟ ବିଷୟ ସେ କହନ୍ତି, ତାହାଙ୍କ ପବିତ୍ର ବାକ୍ୟରେ ସେ କହନ୍ତି ଭୟ କର ନାହିଁ। ଉଦ୍ବିଗ୍ନତା ଆମମାନଙ୍କୁ ଭୟ ମଧ୍ୟକୁ ଠେଲି ଦିଏ, କିନ୍ତୁ ଏଠାରେ ପରମେଶ୍ୱର କହନ୍ତି ତୁମମାନେ ଭୟ କର ନାହିଁ। କାହିଁକି? କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ, ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ। ଯେ ତୁମ୍ଭକୁ ରକ୍ଷା କରନ୍ତି ସେ ଘୁମାଇବେ ନାହିଁ। ସଦାପ୍ରଭୁ ତୁମ୍ଭର ରକ୍ଷକ, ସେ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା। ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ, ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ। ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରି ଯିବାର ଓ ଭିତରେ ଆସିବାର ରକ୍ଷା କରିବେ। ପ୍ରିୟ ବନ୍ଧୁ, ୟାଠାରୁ ବଡ଼ ପ୍ରତିଜ୍ଞା ଆଉ କ'ଣ ଆବଶ୍ୟକ? ଯେଉଁ ଈଶ୍ୱର ଆପଣଙ୍କ ପାଇଁ ମୋ ପାଇଁ ଏତେ ମନୋଯୋଗ କରନ୍ତି, ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ସମର୍ଥ ମଧ୍ୟ ଅଟନ୍ତି, ଆଉ ସେ କେବେ ବିଳମ୍ବ କରନ୍ତି ନାହିଁ। ଯିଏ କେହି ତାହାଙ୍କର ଶରଣ ନିଏ ସେ କେବେ ବି ତାହାଙ୍କୁ ପରିତ୍ୟାଗ କରନ୍ତି ନାହିଁ, ବରଂ ଆଦରେ କୋଳେଇ ନିଅନ୍ତି। ଆଜି ହିଁ ସେ ପରମେଶ୍ୱରଙ୍କର ନିକଟକୁ ଆସିବା କିଏ? ତାହାଙ୍କୁ କହିବା କିଏ, ହେ ପରମେଶ୍ୱର ତୁମେ ହିଁ ମୋହର ସହାୟ ଅଟ, ମୁଁ ବିଚଳିତ ହେବି ନାହିଁ, କୌଣସି ବିଷୟରେ ଚିନ୍ତିତ କିମ୍ବା ଉଦ୍ବିଗ୍ନ ହେବି ନାହିଁ, କାରଣ ତୁମେ ମୋର ସହିତରେ ଅଛ। ସେହି ସତ୍ୟ ଜୀବିତ ପରମେଶ୍ୱର ଆପଣଙ୍କର ସହବର୍ତ୍ତୀ ହୁଅନ୍ତୁ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲି ସଂଗ୍ରାମ କେଶରୀ ସିଂ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚବିଂଶ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜାଙ୍କ ଆଦେଶରେ ଦ୍ୱାରକା ଖବର ବୁଝିବାକୁ ଅର୍ଜୁନ ଯାଇଥିଲେ। ସାତ ମାସ ବିତିଗଲା, ମାତ୍ର ସେ ଫେରିଲେ ନାହିଁ। ସେତେବେଳେ ବହୁତ ଅଶୁଭ ଲକ୍ଷଣ ଦେଖାଯାଉଥିଲା। ବନ ଆଶ୍ରମ ସାରା ରାଜ୍ୟ ହତଶ୍ରୀ ଜଣାପଡ଼ୁଥିଲା। ଲୀଳାମୟ ଶ୍ରୀକୃଷ୍ଣଙ୍କ ଯୋଗୁଁ ସିନା ପୃଥିବୀ କୃଷ୍ଣମୟ ସୁନ୍ଦର ଦିଶୁଥିଲା। ସେ ସଂସାର ଛାଡ଼ିଯିବାରୁ

ପୃଥିବୀ ଏପରି ଶ୍ରୀହୀନ ହୋଇଥିବା ସନ୍ଦେହ କରି ଯୁଧିଷ୍ଠିର ଭୀମଙ୍କୁ କହୁଥିବା ବେଳେ ଅର୍ଜୁନ ସେଠାରେ ପହଞ୍ଚି ପ୍ରଣାମ କଲେ। ଅର୍ଜୁନଙ୍କ ଶୁଖିଲା ମୁହଁ ଦେଖି ଗୋବିନ୍ଦ କିପରି ଅଛନ୍ତି ବୋଲି ତାଙ୍କୁ ଯୁଧିଷ୍ଠିର ପଚାରିଲେ।

0: ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚବିଂଶ ଭାଗ। କଣ୍ଠଦାନ କରିଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ, ଶୈଳଭମ ମହାପାତ୍ର ଏବଂ କେଶବ ଚନ୍ଦ୍ର ସାହୁ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛି ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼, 8 ମିଲିଲିଟର ମାଲାଥିଅନ ବା DDVP କୀଟନାଶକ ମିଶାଇ ବିଷ ଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷ ଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟିର ପାତ୍ରରେ କିମ୍ବା ପ୍ଲାଷ୍ଟିକ କପ୍ରେ ଭର୍ତ୍ତି କରି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷ ଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲୁଇସନ୍ ଲୋର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ, 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ ଅଗ ଝାଉଁଳା ବା ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି, ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋ

0: ସାଲ୍ଟ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ଫଳସଢ଼ା ଓ ଅଗମରା ରୋଗର ପରିଚାଳନା ପାଇଁ ଏକର ପ୍ରତି ପ୍ରୋପିନେଭ୍ 70% WP 500 ଗ୍ରାମ କିମ୍ବା ଡାଇଫେନୋକୋନାଜୋଲ 25% EC 100 ମିଲିଲିଟର କିମ୍ବା ଆଜିକ୍ସୋଷ୍ଟ୍ରୋବିନ 23% AC 200 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋକାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% AC 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 4 ଗ୍ରାମ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ। ଅଧିକ ଗରମ କାରଣରୁ ପ୍ରାଣୀମାନଙ୍କ ଦୁଗ୍ଧ ମାଂସ ଆଦି ଉତ୍ପାଦନ କ୍ଷମତା କମିଯାଏ ଓ ଅବସ୍ଥାରେ ସୁଧାର ନ ଆସିଲେ ପ୍ରାଣୀମାନେ ମୃତ୍ୟୁବରଣ ମଧ୍ୟ କରିପାରନ୍ତି। ଦିନବେଳା ଖରା ଅଧିକ ହେଲେ ପ୍ରାଣୀମାନଙ୍କୁ ଗୁହାଳରୁ କାଢ଼ି ଛାଇ ଜାଗାରେ ବାନ୍ଧିଦେବା ଉଚିତ। ଗୁହାଳର ଛପର ଟିଣ ବା ଆଜବେଷ୍ଟସ୍ର ହୋଇଥିଲେ ତା ଉପରେ ଛଣ ବା ନଡ଼ିଆ ବାହୁଙ୍ଗା ପକାନ୍ତୁ। ମଝିରେ ମଝିରେ ସେଥିରେ ପାଣି ସିଞ୍ଚନ କରନ୍ତୁ। ଜୋରରେ ଖରା ହେଉଥିଲେ ଗୁହାଳରେ ଖୋଲାଥିବା ଜାଗାଗୁଡ଼ିକରେ ଓଦା ଅଖା ଟଙ୍ଗାଇ ରଖନ୍ତୁ ଓ ଛାଇ ହୋଇଗଲେ ଅଖାଗୁଡ଼ିକୁ ଖୋଲି ଦିଅନ୍ତୁ। କାନ୍ଥ ଓ ଛାତ ଉପରେ ଧଳା ରଙ୍ଗର ଚୂନ ଲେପନ କରନ୍ତୁ। ଅଧିକ ଉତ୍ପାଦନକ୍ଷମ ପ୍ରାଣୀ ରଖିଥିଲେ ପଙ୍ଖା, ପାଣି ଛିଞ୍ଚିବା ଯନ୍ତ୍ର ଓ ଅନ୍ୟାନ୍ୟ ତାପମାତ୍ରା କମାଇପାରୁଥିବା ଉପକରଣ ଲଗାଇବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ହେଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ। ପ୍ରାଣୀର ମୁଣ୍ଡରେ ବରଫ ଘଷିବା ସହ ଓଦା କପଡ଼ା ବା ଅଖା ପକାଇ ଦିଅନ୍ତୁ। ଖରାଦାଉରୁ କୁକୁଡ଼ା ଓ ବତକମାନଙ୍କର ମାଂସ ଅଣ୍ଡା ଉତ୍ପାଦନ କ୍ଷମତା କମିଯାଏ। ଅନେକ ସମୟରେ କୁକୁଡ଼ା ବତକମାନେ ମୃତ୍ୟୁବରଣ ମଧ୍ୟ କରିଥାନ୍ତି। ଖରାଦାଉରୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ ଯେପରିକି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତ ବାୟୁ ଚଳାଚଳ କରୁଥିବ, ଘରର ଛପର ଉଚ୍ଚା ବା ପାର୍ଶ୍ୱକାନ୍ଥ ନିଚା ଥିବା ଛପର ଉପରେ କଖାରୁ ଭଳି ଲତାଜାତୀୟ ଗଛ ବଣାନ୍ତୁ। ଦିନବେଳା ପାଣି ଛିଞ୍ଚନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖାକୁ କୁକୁଡ଼ା ଓ ବତକ ଘର ଜାଲି ଉପରେ ଟାଙ୍ଗିଦେଲେ ଘର ଥଣ୍ଡା ରହିଥାଏ। ଲିଟରକୁ ବାରମ୍ବାର ଘାଣ୍ଟିବା ଦରକାର, କାରଣ ଏହା ଦିନବେଳା ଉତ୍ତାପ ଧାରଣ କରିଥାଏ ଓ ଘର ଭିତର ଅଧିକ ଗରମ ପରିବେଶ ସୃଷ୍ଟି କରିଥାଏ। ଘର ଚାରିପଟେ ବହଳିଆ ପତ୍ର ଥିବା ଗଛ ଲଗାନ୍ତୁ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଖସିଯାଇ କଟିଯିବାର ସମ୍ଭାବନା ଥାଏ। ଅତ୍ୟନ୍ତ ଉତ୍ତପ୍ତ ସ୍ଥାନରେ ବା ପ୍ରଚଣ୍ଡ ଖରାରେ କାମ କରୁଥିବା ଶ୍ରମିକମାନଙ୍କର ଦେହରୁ ଜଳୀୟ ଅଂଶ କମିଯାଏ ଏବଂ ଅଂଶୁଘାତ ବା ହିଟ୍ ଷ୍ଟ୍ରୋକ୍ ଅଥବା ହିଟ୍ ଏକ୍ଜସନ୍ ହେବାର ସମ୍ଭାବନା ଥାଏ। ତେଣୁ ଏଥିପ୍ରତି ସତର୍କ ରହି ଯଥେଷ୍ଟ ପରିମାଣରେ ପାଣି ବା ଓଆରଏସ୍ ପିଇବା ଉଚିତ। ଯଦି କୌଣସି ବ୍ୟକ୍ତି ଅତ୍ୟନ୍ତ ଉଚ୍ଚ ବା କର୍କଶ ଶବ୍ଦ ବାହାରୁଥିବା ସ୍ଥାନରେ କାମ କରୁଥାନ୍ତି ତେବେ କିଛି ଦିନ ମଧ୍ୟରେ ଏହା ସେମାନଙ୍କ ଶ୍ରବଣ ଶକ୍ତିକୁ କ୍ଷତି ପହଞ୍ଚାଇଥାଏ। ତେଣୁ ସେମାନେ କାନରେ ଶବ୍ଦ ପ୍ରତିରୋଧକ ଯନ୍ତ୍ର କିମ୍ବା ଇୟରବଡ୍ ବ୍ୟବହାର କରିବା ଉଚିତ। ୱେଲ୍ଡିଂ କାମ କରୁଥିବା ଶ୍ରମିକମାନେ ସେଠାରୁ ବାହାରୁଥିବା ଅଲ୍ଟ୍ରାଭାୟୋଲେଟ୍ ରଶ୍ମି ଦ୍ୱାରା ନିଜ ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଥାଏ। ତେଣୁ ସେମାନେ ୱେଲ୍ଡିଂ କରିବା ସମୟରେ ଖାଲି ଆଖିରେ ନ ରହି ପ୍ରତିରୋଧକ କାଚ ବା କ୍ରୁକ୍ସ ଗ୍ଲାସ୍ ବ୍ୟବହାର କରିବା ଉଚିତ। ତେଜସ୍କ୍ରିୟ ରଶ୍ମି ନିର୍ଗତ ହେଉଥିବା କାରଖାନା ବା ପାୱାର ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକମାନେ ଏହି ରଶ୍ମି ଦ୍ୱାରା ବହୁଳ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥାଏ। ତେଜସ୍କ୍ରିୟ ରଶ୍ମି ସବୁ ଶରୀରର ଜୀବକୋଷମାନଙ୍କୁ ନଷ୍ଟ କରି ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରନ୍ତି, ଥାଇରଏଡ୍ କ୍ୟାନ୍ସର, ରକ୍ତ କ୍ୟାନ୍ସର ଆଦି କରାଇଥାନ୍ତି। ତେଣୁ ଏହି ଶ୍ରମିକମାନେ ପ୍ରତିରୋଧକାରୀ ପୋଷାକ ବା ଲେଡ୍ ଜ୍ୟାକେଟ୍ ପିନ୍ଧିବା ଉଚିତ। ଗର୍ଭବତୀ ମହିଳା ଏହି ରଶ୍ମି ସଂସ୍ପର୍ଶରେ ଆସିଲେ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇପାରେ ବା ବିକଳାଙ୍ଗ ହେବାର ସମ୍ଭାବନା ଥାଏ। ତେଣୁ ଗର୍ଭବତୀ ମହିଳା ଏସବୁ ସ୍ଥାନଠାରୁ ଦୂରରେ ରହିବା ଉଚିତ। ଯେଉଁ ଶ୍ରମିକମାନେ ରାସାୟନିକ ଦ୍ରବ୍ୟ ସଂସ୍ପର୍ଶରେ ଆସନ୍ତି ସେମାନଙ୍କର ବିଭିନ୍ନ ଚର୍ମରୋଗ ଯଥା ଏକ୍ଜିମା, ଡର୍ମାଟାଇଟିସ୍ ଆଦି ହୁଏ। ତେଣୁ ସେମାନେ ଗ୍ଲୋଭ୍ସ ବ୍ୟବହାର କରିବା ଉଚିତ। ଦୁର୍ଘଟଣାବଶତଃ ଯେପରି ଏସବୁ ରାସାୟନିକ ଦ୍ରବ୍ୟ ଆଖି, ପାଟି, ନାକ ଭିତରକୁ ନ ଯିବ ସେଥିପ୍ରତି ମଧ୍ୟ ସତର୍କ ରହିବା ଉଚିତ। କାର୍ଯ୍ୟସ୍ଥଳୀରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାରର ଧୂଳି ଶ୍ରମିକମାନଙ୍କର ନିଶ୍ୱାସ ବାଟେ ଫୁସ୍ଫୁସ୍ ମଧ୍ୟକୁ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରନ୍ତି। କୋଇଲା ଖଣିର ଶ୍ରମିକମାନେ କୋଇଲା ଗୁଣ୍ଡ ବା ଧୂଳିକୁ ନିଶ୍ୱାସରେ ନେବା ଦ୍ୱାରା ଏହି ଧୂଳି ଫୁସ୍ଫୁସ୍ରେ ଜମା ହୁଏ ଏବଂ ଫୁସ୍ଫୁସ୍ର କୋଷଗୁଡ଼ିକୁ ଦୃଢ଼ କରିଦିଏ, ଯାହାଦ୍ୱାରା ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୁଏ ଓ କାଶ ଲାଗି ରହେ। ସେହିପରି କାଚ କାରଖାନାର ଶ୍ରମିକମାନେ ମଧ୍ୟ ସିଲିକା ଗୁଣ୍ଡଗୁଡ଼ିକୁ ନିଶ୍ୱାସରେ ନେବା ଦ୍ୱାରା ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇ ସିଲିକୋସିସ୍ ରୋଗ ହୁଏ। ଏହି ସମାନ ପ୍ରକ୍ରିୟାରେ ଆଜବେଷ୍ଟସ୍ କାରଖାନାର ଶ୍ରମିକମାନେ ଆଜବେଷ୍ଟସିସ୍, ଲୁଗାକଳର ଶ୍ରମିକମାନେ ବିସିନୋସିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି। ଏହିସବୁ ରୋଗ ସେମାନଙ୍କ ଫୁସ୍ଫୁସ୍କୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦିଏ ଓ ଭବିଷ୍ୟତରେ ଫୁସ୍ଫୁସ୍ କ୍ୟାନ୍ସର ରୋଗକୁ ଆମନ୍ତ୍ରଣ କରେ। ତେଣୁ ଏସବୁ କାରଖାନାରେ କାମ କରୁଥିବା ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ହେବା ପୂର୍ବରୁ ଓ ପରେ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ। ଯେତେବେଳେ ବି ଏସବୁ ରୋଗ ଆରମ୍ଭ ହେବାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବ ସେହିଦିନଠୁ ତାଙ୍କ ନିଜର କାର୍ଯ୍ୟସ୍ଥଳୀ ପରିବର୍ତ୍ତନ କରିବା ଆବଶ୍ୟକ। ଏବେ ଆସନ୍ତୁ ଦେଖିବା କୃଷି ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସବୁ କ'ଣ। ଧାନ କଟା ହେଲା ପରେ ତାକୁ କିଛି ଦିନ ପାଇଁ ଗଦା କରି ରଖାଯାଏ। ଏହି ପୁରୁଣା ଗଦା ଭିତରର ତାପମାତ୍ରା ଅଧିକ ରହୁଥିବାରୁ ସେଥିରେ ବିଭିନ୍ନ ପ୍ରକାରର ଫଙ୍ଗସ୍ ବଂଶ ବିସ୍ତାର କରନ୍ତି। ଯେତେବେଳେ ଚାଷୀ ଏହି ଧାନ ଗଦା ସବୁ ଭାଙ୍ଗେ ସେତେବେଳେ ଉଡୁଥିବା ଧୂଳିରେ ଏହି ଫଙ୍ଗାଇ ସବୁ ରହିଥାନ୍ତି। ସେମାନେ ଫୁସ୍ଫୁସ୍ ମଧ୍ୟକୁ ପ୍ରବେଶ କରି ତାକୁ କ୍ଷତିଗ୍ରସ୍ତ କରନ୍ତି, ଯାହାଦ୍ୱାରା କାଶ ଲାଗି ରହେ ଓ ନିଶ୍ୱାସ ନେବାରେ କଷ୍ଟ ହୁଏ। ତେଣୁ ଉନ୍ନତ କୃଷି ପଦ୍ଧତିରେ ବା ବିଭିନ୍ନ ଯନ୍ତ୍ର ସବୁ ବ୍ୟବହାର କରି ଏହି ବିପଦରୁ ରକ୍ଷା ପାଇହେବ, ନହେଲେ ମୁହଁରେ ମାସ୍କ ବ୍ୟବହାର କଲେ ମଧ୍ୟ ଏଥିରୁ କେତେକାଂଶରେ ରକ୍ଷା ପାଇହେବ।
1: ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର।
2: ନମସ୍କାର ଶ୍ରୋତାବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଜଗତ ସ୍ରଷ୍ଟାଙ୍କର ଏହି ସୁନ୍ଦର ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ଭଲମନ୍ଦ, ଭୁଲ ଠିକ୍ ଆଉ ଉଚିତ ଅନୁଚିତ ବିଚାର କରିବାର ଶକ୍ତି ରହିଛି ମଣିଷର। ପରସ୍ପର ମଧ୍ୟରେ ସାହାଯ୍ୟ, ସହଯୋଗ ଓ ବିଶ୍ୱାସକୁ ଆଧାର କରି ଏକ ସୁସ୍ଥ ସମାଜ ଗଠନ କରେ ଏହି ମଣିଷ। ଉଚିତ ମାର୍ଗରେ ରହି ଉତ୍ତମ ଜୀବନଯାପନ ପାଇଁ ବେଦ, ପୁରାଣ, ଧର୍ମଶାସ୍ତ୍ରମାନଙ୍କରେ ରହିଛି ଅନେକ ନୀତି, ଶ୍ଳୋକ ଓ ହିତୋପଦେଶ, ଯାହାକୁ ଅଧ୍ୟୟନ କରି ତାର ଅନ୍ତର୍ନିହିତ ଅର୍ଥକୁ ବୁଝି ନିଜ କାର୍ଯ୍ୟରେ ଲଗାଉଥିବା ମଣିଷ ଏହି ସମାଜରେ ଭଲ ମଣିଷ ଭାବେ ପରିଗଣିତ ହୋଇଥାଏ। ମଣିଷ ତାର କର୍ମମୟ ଜୀବନ ଭିତରେ କିଛି ନା କିଛି ସେବା କାର୍ଯ୍ୟ କରିବା ଦରକାର। ସେବା କାର୍ଯ୍ୟ ସହ ଧର୍ମଶାସ୍ତ୍ର ଅଧ୍ୟୟନ କରି ଆମେ ଯଦି ତାକୁ କାର୍ଯ୍ୟରେ ଲଗାଇ ପାରନ୍ତେ ତାହା ଆମ ଜୀବନକୁ ଶୃଙ୍ଖଳିତ କରିବାରେ ତ ସହାୟକ ହୁଅନ୍ତା, ତାଛଡ଼ା ସମାଜର ମଙ୍ଗଳ ମଧ୍ୟ ହୋଇପାରନ୍ତା। ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ପ୍ରତିଟି ଦିନ ଆମ ପାଇଁ ପରୀକ୍ଷାର ଦିନ। ଏକଥା ଆଜି ପ୍ରଭାତରେ ଆମେ ଯଦି ଟିକେ ଭାବନ୍ତେ କେମିତି ହୁଅନ୍ତା।
3: ଜଗ

ତାକୁ କାର୍ଯ୍ୟରେ ଲଗାଇ ପାରନ୍ତେ ତାହା ଆମ ଜୀବନକୁ ଶୃଙ୍ଖଳିତ କରିବାରେ ତ ସହାୟକ ହୁଅନ୍ତା, ତା ଛଡ଼ା ସମାଜର ମଙ୍ଗଳ ମଧ୍ୟ ହୋଇପାରନ୍ତା। ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ପ୍ରତିଟି ଦିନ ଆମ ପାଇଁ ପରୀକ୍ଷାର ଦିନ। ଏକଥା ଆଜି ପ୍ରଭାତରେ ଆମେ ଯଦି ଟିକେ ଭାବନ୍ତେ କେମିତି ହୁଅନ୍ତା।

ଶୁଣୁଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଭକ୍ତିଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର ଦଶମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଋଷ୍ୟଶୃଙ୍ଗ ମୁନିଙ୍କ ଆଶ୍ରମରେ ବେଶ୍ୟାମାନେ ପହଞ୍ଚି ତାଙ୍କୁ ଭୁଲାଇବା ପାଇଁ ଯେଉଁଭଳି କଥା କହିଛନ୍ତି ତାହା ଭଞ୍ଜଙ୍କ ରଚନାରେ ଅତ୍ୟନ୍ତ ଚିତାକର୍ଷକ ହୋଇଛି। ଋଷ୍ୟଶୃଙ୍ଗଙ୍କୁ ମନାଇବା ପାଇଁ କୌଣସି ରାମାୟଣରେ ଋଷି ଓ ବାରାଙ୍ଗନଙ୍କ ମଧ୍ୟରେ ଏଭଳି ଛଳନା ଓ ଚାତୁରୀପୂର୍ଣ୍ଣ ସଂଳାପ ନାହିଁ। ଭଞ୍ଜଙ୍କ ଅପୂର୍ବ ଶବ୍ଦର ଇନ୍ଦ୍ରଜାଲ ଏଠାରେ ପରିସ୍ଥିତି ସହିତ ଖାପ ଖାଇଛି। ବେଶ୍ୟାମାନେ ବନର ଫଳ କହି ପାଚିଲା କଦଳୀ ଋଷ୍ୟଶୃଙ୍ଗଙ୍କୁ ଖୁଆଇଲେ। ବାଣ ପୟପିଟି ଅର୍ଥାତ୍ ପୈଡ଼ ଜଳ ଦେଇ ଆମ ଝରପାଣି ବୋଲି ଛଳ କଲେ।

କିଛି କଥା କିଛି ଗୀତକୁ ନେଇ ଆସିଯାଇଛି ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ଗୀତ ଗୀତିକା କହୁଛି ତାଙ୍କ ଅଧିକାରର କଥା, ତାଙ୍କ ସ୍ୱାଭିମାନର କଥା, ସୁରକ୍ଷିତ ଜୀବନର କଥା, ଯାହାଙ୍କର ପ୍ରତ୍ୟେକଟି ଝାଳର ବୁନ୍ଦରେ ରହିଛି ଶ୍ରମର କଥା, ବାହୁବଳରେ ରହିଛି କଠିନ ପରିଶ୍ରମରୁ ସାମାନ୍ୟ ପାରିଶ୍ରମିକର କଥା, କର୍ତ୍ତବ୍ୟକୁ ପୂଜା ସ୍ୱରୂପ ମଣୁଥିବା ସେହି ଶ୍ରମିକ ଭାଇ

ଜଣଙ୍କର କଥା, ଏ ଆଜିର କଥା ନୁହେଁ, କଥା ହିଏ ଯୁଗ ଯୁଗର କଥା, କାହିଁ କେଉଁ ଦିନର, ଆଜି ତାଙ୍କରି କଥା।

ହୃଦୟ ଅଛି, ଆଶା ବି ଅଛି, ବଞ୍ଚିବାର ଅଧିକାର ବି ଅଛି, ତେବେ କୁହ କାହିଁକି ନାହିଁ ଏଠି ସେ ଝାଡ଼ର ମୂଲ୍ୟ, ଶ୍ରମର ମୂଲ୍ୟ, ମାନବିକତା କୋଉଠି ଅଛି? ଆଜି ଏମିତି କିଛି କଥାକୁ ନେଇ ଆସିଛି ମଇ ଦିବସ, ଶ୍ରମିକ ଦିବସ। ସରିନି ଲଢ଼େଇ ଏଇ ମାଟିରେ, ଶ୍ରମିକ ଭାଇ ଓ ଭଉଣୀମାନଙ୍କର ଅଧିକାରକୁ ନେଇ, ଲୌହର ମୂଲ୍ୟ ପାଇଁ ମାଲିକ ଶ୍ରମିକଙ୍କ ଯୁଦ୍ଧ, ଆଉ ଶ୍ରମିକ ଭାଇ ଭଉଣୀମାନଙ୍କର ଆଗକୁ ବଢ଼ିବାର ସେହି ଅଭିଳାଷ କୋଉଠି ହୃଦୟଙ୍ଗମ କରିପାରୁଛନ୍ତି? ଆଜି ପୁଣି ତାଙ୍କ କଥା, ଆଜି ଏହି ଗୀତ ଗୀତିକା ଜଣାଉଛି ସେ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ହୃଦୟରୁ ଶୁଭେଚ୍ଛା।

ନିରବ ଆଖିରେ ଭରି ଥୋଡ଼ାଇ ଅଭିମାନ, ଅସହ୍ୟ ଯନ୍ତ୍ରଣାର ଅଗ୍ନିହୋଳା ଦେଇ ଚାଲିଛି ନିଜ ଶ୍ରମକୁ, ସମୃଦ୍ଧ ସମାଜ ଗଠନ ପାଇଁ ତାର ଦେଇ ଚାଲିଛି ସେ ଅବିରତ ପଣକୁ ସେ ସାକାର କରିଚାଲିଛି। ସେ ଆମର ଶ୍ରମିକ ଭାଇ ଆଉ ଭଉଣୀ, ବିଭିନ୍ନ କାର୍ଯ୍ୟରେ ନିଜକୁ ନିୟୋଜିତ କରି ସେ ଆଜି ମଧ୍ୟ ଖୋଜୁଛନ୍ତି ନିଜର ଅଧିକାରକୁ, ନିଜର ସ୍ୱାଭିମାନକୁ, ନିଜର ଅଭିମାନକୁ।

ସତ କହିଲେ ଛାତି ଫାଟେ ଅଜ ବେଦୁନିଆ, କେମିତି ଲୁଟେ ମଣିଷ ଏଠି ଆଉ କାହାର ହସକୁ, ଯାହାଫଳରେ ସ୍ୱପ୍ନ ସବୁ ଯାଏ ଫସର ଫାଟି। ଆଜି ବି ମାଲିକାନା ଅହଙ୍କାର ପାଖରେ ସବୁଦିନ ଲଢ଼େଇ କରିଚାଲିଛି କୋଉଠି ନା କୋଉଠି ଶ୍ରମିକ ଭାଇଟିଏ, ଭଉଣୀଟିଏ, ପୁଣି ମାନବିକତା ଏ ମାଲିକାନା ଶ୍ରେଣୀ ପାଖରେ ମାରିଯାଇଛି, ଚୁର୍ମାର ହୋଇଯାଇଛି। ଆଜି ବି ମହଙ୍ଗା ଏ ଦୁନିଆରେ ନାର୍ଯ୍ୟ ଅଧିକାର ପାଇଁ କୋଉଠି ନା କୋଉଠି ହାରିଯାଉଛି ଏହି ଶ୍ରମିକ ଭାଇ ଓ ଭଉଣୀ। 8 ଘଣ୍ଟା କାମ, 8 ଘଣ୍ଟା ବିଶ୍ରାମ, 8 ଘଣ୍ଟା ମନୋରଞ୍ଜନ, କ'ଣ ନାହିଁ ତା ଭାଗ୍ୟରେ? ସେଦିନର ସେହି କଥା, ପାଇବ ସେ ଉଚିତ ମଜୁରୀ। କାର୍ଯ୍ୟର ସମୟ ତା ପାଇଁ ନିର୍ଦ୍ଧାରିତ, ନିରାପଦ କାର୍ଯ୍ୟ ପରିବେଶ ଉପରେ ରହିଛି ତା'ର ଅଧିକାର, ଛୁଟି ଆଉ ବିଶ୍ରାମର ଅଧିକାର ମଧ୍ୟ ରହିଛି ତା ପାଖରେ, ସାମାଜିକ ସୁରକ୍ଷା। ଏହିସବୁ ଯେଉଁ କାର୍ଯ୍ୟସ୍ଥଳୀରେ ଯେଉଁଠି ଆମ ଶ୍ରମିକ ଭାଇ ଓ ଭଉଣୀମାନେ ପାଇପାରୁନାହାନ୍ତି ଆବଶ୍ୟକତା ଲଢ଼େଇର।

ଶ୍ରୋତାବନ୍ଧୁ, ପ୍ରତ୍ୟେକ ଉଦୀୟମାନ ସୂର୍ଯ୍ୟ ସହ ଯେଉଁ ହାତ ନୂଆ ଦିନକୁ ଗଢ଼ିବା ଆରମ୍ଭ କରି ପ୍ରତ୍ୟେକ ସନ୍ଧ୍ୟାର ଅନ୍ଧକାର ପର୍ଯ୍ୟନ୍ତ ଯେଉଁ କାମ ଏମିତି ଚାଲୁଥାଏ, ସେହି ହାତ ହେଉଛି ଆମ ସମାଜର ମୂଳ ଶକ୍ତି, ଶ୍ରମିକ ଭାଇ ଓ ଭଉଣୀମାନଙ୍କର। ସେମାନେ ନିଜ ଶ୍ରମ ଦ୍ୱାରା ଗଢ଼ୁଛନ୍ତି କଳକାରଖାନା, ବିଭିନ୍ନ ସାମଗ୍ରୀ। ସେହି ହାତ ତିଆରି କରୁଛି ଘର, ରାସ୍ତା, ସହର। ସିଏ ପୁଣି ଭେଟି ଦେଉଛି ଆମେମାନେ ନିତ୍ୟ ବ୍ୟବହାର କରୁଥିବା ଅନେକ ସାମଗ୍ରୀ। ଆମକୁ ଭାବିବାକୁ ପଡ଼ିବ, ସତେ କ'ଣ ଆମେ ସେହି ଶ୍ରମର ମୂଲ୍ୟ ତାଙ୍କୁ ସଠିକ୍ ଦେଇପାରୁଛେ? ଯିଏ ଆମ ଘର ତିଆରି କରେ, ଅନେକ ସମୟରେ ସେ ପଛରେ ରହିଯାଏ। ସଠିକ୍ ପାରିଶ୍ରମିକ ଆମେ ତାଙ୍କୁ ଦେଉଛେ, କିନ୍ତୁ ସେହି ପରିଶ୍ରମ କାହା ପାଇଁ? ନିରବରେ ଅନେକ ସମୟରେ ଅନେକ ଯନ୍ତ୍ରଣା ସେ ସହିଯାଏ, କିନ୍ତୁ କାହା ପାଇଁ? ଏମିତି ଅନେକ ସମୟରେ ପ୍ରଶ୍ନ ଆସେ ମନକୁ। ତାଙ୍କ ପାଇଁ ଥିବା ଅଧିକାର, ବିଭିନ୍ନ ସମୟରେ ଶିକ୍ଷାର ଅଭାବ ହେତୁ ଅଜଣା ଅଛପା ରହିଯାଇଥାଏ ଏହି ଅଧିକାରରୁ ସେହି ଶ୍ରମିକ ଭାଇ ଆଉ ଭଉଣୀଟିଏ। ଏହା ହେଉଛି ଆମ ସମାଜର ଦାୟିତ୍ୱ, ତାଙ୍କ ଅଧିକାର, ତାଙ୍କ ସମସ୍ୟାକୁ ଅବଗତ କରାଇବା, ଜାଣିବା, ବୁଝିବା, ସେହି ସମସ୍ତର ସମାଧାନର ବାଟ କାଢ଼ିବା, ନୁହେଁ କି?

ପ୍ରତ୍ୟେକ ଶ୍ରମିକଙ୍କର ଅଧିକାର ହେଉଛି ତାଙ୍କର ସମ୍ମାନର ଆଧାର। ଶ୍ରମର ମୂଲ୍ୟ ମିଳିବା ହେଉଛି ତାଙ୍କ ପ୍ରଥମ ଅଧିକାର। ଏହା କେବଳ ଏକ ଅର୍ଥ ନୁହେଁ ଅବା ପରିବାର ପ୍ରତିପୋଷଣ ପାଇଁ ହାତ ଟେକି ଦେଇଥିବା କିଛି ମୂଲ୍ୟ ନୁହେଁ, ଏହା ହେଉଛି ସମ୍ମାନ। ସୁରକ୍ଷିତ କାର୍ଯ୍ୟସ୍ଥଳୀ କାମସ୍ଥଳରେ

ଲେଖାପଢ଼ା ଏକ ଅର୍ଥ ନୁହେଁ ଅବା ପରିବାର ପ୍ରତିପୋଷଣ ପାଇଁ ହାତ ଟିକି ଥିବା କିଛି ମୂଲ୍ୟ ନୁହେଁ, ଏହା ହେଉଛି ସମ୍ମାନ। ସୁରକ୍ଷିତ କାର୍ଯ୍ୟସ୍ଥଳୀ, କାମସ୍ଥଳୀରେ ସୁରକ୍ଷା ନଥିଲେ ପ୍ରତ୍ୟେକ ଦିନ ତାଙ୍କ ପାଇଁ କେତେ କଠିନ ହୋଇଯାଏ କହିଲେ। ଶ୍ରମ ସହିତ ବିଶ୍ରାମ ମଧ୍ୟ ଜରୁରୀ ତାଙ୍କ ପାଇଁ, ଯାହା ଶରୀର ଓ ମନ ଦୁହିଁଙ୍କ ପାଇଁ ଆବଶ୍ୟକ। ଚିକିତ୍ସା ସେବା, ସୁରକ୍ଷା ଉପକରଣ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଉଭୟ ନାରୀ ଏବଂ ପୁରୁଷକୁ ସମାନ ଭାବେ ମଜୁରୀ ମିଳିବାର ଆବଶ୍ୟକ ମଧ୍ୟ ରହିଛି। ସର୍ବନିମ୍ନ ମଜୁରୀ, ସେଥିପ୍ରତି ମଧ୍ୟ ଅବଗତ ହେବା ଆବଶ୍ୟକ। ନିଜକୁ ସାଧାରଣତଃ 8 ଘଣ୍ଟା କାମ କରିବାର ନିୟମ ଯେଉଁ ରହିଛି, ସପ୍ତାହକୁ ସର୍ବାଧିକ 48 ଘଣ୍ଟା। ଯଦି ଜଣେ ଶ୍ରମିକ ଧାର୍ଯ୍ୟ ସମୟଠାରୁ ଅଧିକ କାମ କରନ୍ତି, ତେବେ ତାଙ୍କୁ ସାଧାରଣ ମଜୁରୀରୁ 2 ଗୁଣ ଦେବାକୁ ପଡ଼ିଥାଏ, ଜାଣିବା ଆବଶ୍ୟକ। ନିରାପଦ କାର୍ଯ୍ୟ ପରିବେଶ, କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା ଅଛି ନା ନାହିଁ, ଏହା ହେଉଛି ତାଙ୍କ ଅଧିକାର। ପିଇବା ପାଣି, ଶୌଚାଳୟ, ଆବଶ୍ୟକ ସ୍ଥଳୀ, ଖାଇବା ପାଇଁ ସଠିକ୍ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ସୁବିଧା ପାଇବାର ବ୍ୟବସ୍ଥା ଅଛି ନା ନାହିଁ, ଜାଣିବାର ଅଧିକାର ରହିଛି। ପୁଣି କେତେବେଳେ ଛୁଟି ପାଇପାରିବେ, ଏ ସମସ୍ତ ଜାଣିବାର ଅଧିକାର ରହିଛି। ଅଧିକାର ରହିଛି ସେଠାରେ ଶିଶୁ ଶ୍ରମିକ କାମ କରୁଛନ୍ତି କି ନାହିଁ। ଯଦି ଆମେ ନିଜେ ସତର୍କ ନ ହେବା, ଯଦି ସଚେତନ ନ ହେବା, ତେବେ ଅଛନ୍ତି ସେଠି ମଧ୍ୟ ଗର୍ଭବତୀ ମହିଳା, ସେମାନଙ୍କର ସମ୍ପୂର୍ଣ୍ଣ ତଦାରଖ କରିବା, ସ୍ୱାସ୍ଥ୍ୟର ଯତ୍ନ ନେବା, ଏହା ମଧ୍ୟ ଶ୍ରମିକଙ୍କ ଅଧିକାର। ସେ ବି ମଣିଷ, ମନ ଅଛି ତାଙ୍କର।

ନିଦରୁ ଉଠିବାର ସମୟ ହୋଇଯାଇଛି, ଜାଣିବାର ସମୟ ହୋଇଯାଇଛି ଯେ ଶିଶୁ ଶ୍ରମ ନିଷେଧ। 14 ବର୍ଷରୁ କମ୍ ପିଲାଙ୍କୁ ଯଦି ଶ୍ରମିକ ଭାବେ କେଉଁଠାରେ ନିୟୋଜିତ କରାଯାଇଛି ତାହା ହେଉଛି ଦଣ୍ଡନୀୟ ଅପରାଧ। କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା କିମ୍ବା ମାନସିକ ଶୋଷଣ ବିରୁଦ୍ଧରେ ଅଭିଯୋଗ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ନିଜର ଅଧିକାର ରକ୍ଷା ପାଇଁ ଶ୍ରମିକମାନେ ଟ୍ରେଡ୍ ୟୁନିୟନ୍ ବା ଶ୍ରମିକ ସଂଘ ଗଠନ କରିପାରିବେ ଏବଂ ମାଲିକ ପକ୍ଷ ସହିତ ଆଲୋଚନା ମଧ୍ୟ କରିପାରିବେ। ଯଦି କେଉଁଠି ଅଧିକାର କ୍ଷୁର୍ଣ୍ଣ ହେଉଛି ତେବେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କିମ୍ବା ଶ୍ରମ କୋର୍ଟର ମଧ୍ୟ ସହାୟତା ନେଇପାରିବେ।

ସେଦିନ ସେଦିନ ଲଢ଼େଇ, 8 ଘଣ୍ଟା କାମ, 8 ଘଣ୍ଟା ବିଶ୍ରାମ, 8 ଘଣ୍ଟା ମନୋରଞ୍ଜନ। ଆଜକୁ କେହି ଅନେକ ବର୍ଷ ତଳେ ଆମେରିକାର ଚିକାଗୋ ସହରର ହେ ମାର୍କେଟ ଛକରେ ହୋଇଥିବା ଆନ୍ଦୋଳନ ବିଶ୍ୱର ଶ୍ରମିକ ଶ୍ରେଣୀର ଇତିହାସର ଏକ ମାଇଲଖୁଣ୍ଟ ଥିଲା। ସେଦିନ ନିଜର ନ୍ୟାୟସଙ୍ଗତ ଦାବି ନେଇ ଜମା ହୋଇଥିବା ହଜାର ହଜାର ଶ୍ରମିକଙ୍କ ଶାନ୍ତିପୂର୍ଣ୍ଣ ସମାବେଶ ଉପରେ ପୋଲିସର ଅତର୍କିତ ଗୁଳିଚାଳନା, ଅନେକ ଶ୍ରମିକ ମୃତାହତ ହେଲେ, ଅନେକ ପୁଣି ମିଛରେ ଗିରଫ ହେଲେ, ମିଳିଲା ଅନେକଙ୍କୁ ଫାଶୀଦଣ୍ଡ। କିନ୍ତୁ ଚିକାଗୋର ଶ୍ରମିକଙ୍କର ସେଦିନର ବଳିଦାନ ବ୍ୟର୍ଥ ଯାଇନଥିଲା। ଆଜି ତାଙ୍କ ମନେ ପକାଇ ଆମେ ଏ ଶ୍ରମିକ ଦିବସ, ଶ୍ରମ ଦିବସ ବିଶ୍ୱରେ ପାଳନ କରୁଛି। ପୁଞ୍ଜିବାଦୀ ଶୋଷଣ ବିରୁଦ୍ଧରେ ପ୍ରଥମଥର ପାଇଁ ଶ୍ରମିକ ଶ୍ରେଣୀର ଏତେ ବଡ଼ ସଂଗଠିତ ଲଢୁଆ ପ୍ରତିରୋଧ ପୁଞ୍ଜିପତିଙ୍କ ଭିତରେ ଗୋଟିଏ ପ୍ରକାର ଆତଙ୍କ ଖେଳି ଦେଇଥିଲା। ଏହା ସହିତ ଶ୍ରମିକ ଶ୍ରେଣୀକୁ ନିଜର ଅର୍ଥନୈତିକ ଓ ରାଜନୈତିକ ପୁଣି ବିଭିନ୍ନ ପ୍ରକାର ଅଧିକାର ପାଇଁ ଆଗକୁ ଲଢ଼େଇ କରିବା ପାଇଁ ପ୍ରେରଣା ଦେଇଥିଲା। ମିଳିଲା ଶ୍ରମିକଙ୍କୁ ନିଜ ଆଇନ, ନିଜ ଅଧିକାର। ଆଜି ସରକାର ଚେଷ୍ଟା କରିଛନ୍ତି ଶ୍ରମିକଙ୍କୁ ସୁରକ୍ଷା ଦେବା ପାଇଁ।

ଜୀବନରେ ଜୀବନ ଗୀତରେ ସୁରତାଳର ମେଳ ରଖିବା ପାଇଁ ଚେଷ୍ଟା ସବୁ ସମୟରେ କରିବାର ଆବଶ୍ୟକତା ରହିଛି। ବିଶ୍ୱାସ ରଖନ୍ତୁ ନିଜ କର୍ମ ଉପରେ, ବିଶ୍ୱାସ ରଖନ୍ତୁ ନିଜେ ବୁହାଉଥିବା ସେହି ଝାଳ ଉପରେ, ପରିଶ୍ରମ କରୁଥିବା ସେହି ସମୟ ଉପରେ, ଆଉ ବିଶ୍ୱାସ ରଖନ୍ତୁ ନିଜ ଉପରେ। କାହିଁକିନା ସବୁ ପରା ସିଏ ଦେଖୁଛନ୍ତି, ସେହି ବିଶ୍ୱବିଧାତା ଯିଏ କରୁଛନ୍ତି ଦିନରାତି ନିରବି ସବୁ ଦେଖୁଛନ୍ତି, କର୍ମର ଫଳ ସିଏ ହିଁ ରଖିଛନ୍ତି। କିନ୍ତୁ ଅଧିକାର ସୁରକ୍ଷା ଏ ସମସ୍ତ ସମ୍ପର୍କରେ ଜ୍ଞାନ ନିଜେ ରଖିବା ଦରକାର, ଏହା ହେଉଛି ଆମ କର୍ତ୍ତବ୍ୟ।

ଚକା ଆଖି ସବୁ ଦେଖୁଛି, ସୁଖ ଦୁଃଖ ସିଏ ସବୁ ବୁଝୁଛି, କିନ୍ତୁ ଏଇ ସୁଖ ଦୁଃଖ କଥା ଯିଏ କହିଥିଲେ ତାଙ୍କୁ ବି ଆଜି ଆମେ ମନେ ପକାଉଛେ। ଆମର ଶ୍ରୀଜଗନ୍ନାଥ ଧାମରେ ବୈଶାଖ ପୂର୍ଣ୍ଣିମା ଚନ୍ଦନ ପୂର୍ଣ୍ଣିମା ପାଳନ ହେଉଥିବା ଭଳି ଆଜି ମଧ୍ୟ ଆମେ ପାଳନ କରୁଛେ ବୁଦ୍ଧ ପୂର୍ଣ୍ଣିମା, କରୁଣା ଅହିଂସାର ସେଇ ମହାନ ବ୍ୟକ୍ତିତ୍ୱକୁ, ଶ୍ରୀ ଠାକୁରଙ୍କୁ, ବୌଦ୍ଧ ଧର୍ମର ସେଇ ପ୍ରଭୁଙ୍କୁ ଆଜି ଆମେ ମନେ ପକାଉଛେ, ଆଜି ଆମେ ସ୍ମରଣ କରୁଛେ, ଆଜି ଆମେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଥରୁଟିଏ ବି ଚିନ୍ତା କରୁଛେ।

ଧର୍ମମ୍ ଶରଣମ୍ ଗଚ୍ଛାମି। ସେ କହିଥିଲେ ମନୁଷ୍ୟ ଜୀବନ ସମ୍ପୂର୍ଣ୍ଣ ଦୁଃଖପୂର୍ଣ୍ଣ। ଦୁଃଖର କାରଣ କାମନା ବା ତୃଷ୍ଣା, କାମନାର ବିନାଶରେ ଦୁଃଖର ବିନାଶ। ହଁ, ମନୁଷ୍ୟ ଜୀବନ ଦୁଃଖପୂର୍ଣ୍ଣ। ଏ କାମନାର ବିନାଶ ଲାଗି ଆର୍ଯ୍ୟ ଅଷ୍ଟାଙ୍ଗିକ ମାର୍ଗ ଅବଲମ୍ବନ କରିବାକୁ ହେବ। ତାହା ହେଲା ସଦ୍ଭାବନା, ସତ୍ସଂକଳ୍ପ, ସତ୍କଥନ, ସତ୍କାର୍ଯ୍ୟ, ସତ୍ଜୀବିକା, ସତ୍ ପରିଶ୍ରମ, ସତ୍ ସ୍ମୃତି ବା ଅହଂଭାବ ତ୍ୟାଗ ଏବଂ ତତ୍ସମାଧି ଅର୍ଥାତ୍ ସମସ୍ତ ପ୍ରକାର ଭୋଗ ଇଚ୍ଛାରୁ ଦୂରରେ ରହି ଚିତ୍ତକୁ ସ୍ଥିର ରଖିବା। ଚିତ୍ତ ସ୍ଥିର ରହିଲେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇପାରିବ। ହୃଦୟରେ ମନରେ ଲୋଭଠୁ ଦୂରେଇ ରହିଲେ ଜୀବନର ମାର୍ଗ ଆପେ ସେହି ପୁନେଇ ଜହ୍ନ ପରି ଝଲସି ଉଠିବ। ବୁଦ୍ଧ ପୂର୍ଣ୍ଣିମା ଏକ ଦିନ, ଯେଉଁଦିନ ସେ ଜନ୍ମ ନେଲେ, ଯେଉଁଦିନ ମିଳିଲା ଜ୍ଞାନ, ପୁଣି ମିଳିଲା ମୋକ୍ଷ। ହଁ, ଆଜି ସେ ଗୌତମ ବୁଦ୍ଧ। ସେ ଦେଖିଥିଲେ ବୃଦ୍ଧାବସ୍ଥା, ରୋଗ, ମୃତ୍ୟୁ। ହୃଦୟ କମ୍ପି ଉଠିଥିଲା। ଛାଡ଼ିଦେଲେ ସେ ରାଜସୁଖ, ନେଲେ ବାଛିନେଲେ ସେ ତ୍ୟାଗର ପଥ। ବୋଧଗୟାର ବୋଧିବୃକ୍ଷ ତଳେ ଶାନ୍ତ ଧ୍ୟାନରେ ଏକ ରାତିରେ ମିଳିଲା ସେହି ଆଲୋକ, ଯାହା ପୃଥିବୀକୁ ଆଜି ପର୍ଯ୍ୟନ୍ତ ଆଲୋକିତ କରିଯାଉଛି। ଆଉ ମନେ ପକାଉଛୁ, ପୂଜା କରୁଛୁ ଧ୍ୟାନରତ ସେହି ବୁଦ୍ଧ ପ୍ରତିମାକୁ।

ଆଜି ଦ୍ରୁତ ଗତିରେ ଜୀବନ ଆଗକୁ ବଢୁଥିବା ବେଳେ ମନ ହେଉଛି ଅଶାନ୍ତ, ଚିନ୍ତାଗ୍ରସ୍ତ। ସେଠି ଗୌତମ ବୁଦ୍ଧଙ୍କ ବାଣୀ ଏକ ଶୀତଳ ପବନ ପରି ଆସି ହୃଦୟକୁ ଛୁଇଁଯାଏ। କରୁଣା ହେଉଛି ସବୁଠାରୁ ବଡ଼ ଶାନ୍ତି, ଶାନ୍ତି ହେଉଛି ସବୁଠାରୁ ବଡ଼ ସଫଳତା। ଘୃଣାକୁ ଘୃଣାରେ ନୁହେଁ, ପ୍ରେମରେ ହରାଯାଏ।

0: ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ତଟ ନିରଞ୍ଜନା, ରଚନା ବିଜୟ କୁମାର ମିଶ୍ର, ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ।
1: ଆଜି ସନ୍ଧ୍ୟାର ବର୍ଷାରେ ଫିଜି ଫିଜି ଚାରିଆଡ଼େ ଖୋଜୁଥିଲି କିନ୍ତୁ ପାଇଲିନି। ନୀଳଲୋହିତ, ନୀଳଲୋହିତ, କିଛି କହୁନା କାହିଁକି? ତମେ କ'ଣ ଧ୍ୟାନମଗ୍ନ? ଚାତୁର୍ମାସ ବ୍ରତ ପାଇଁ ଯେଉଁମାନେ ପ୍ରଭୁଙ୍କ ସାଙ୍ଗରେ ଏଠି ଅଛନ୍ତି ସମସ୍ତେ କ'ଣ ଆସି ଏମିତି ଧ୍ୟାନମଗ୍ନ? କେହି କ'ଣ ଶୁଣିପାରିଲେନି ଏହି ନିମିଳିତ ଜ୍ୟୋତ୍ସ୍ନାର ସ୍ମିତ ହସ? ନୀଳଲୋହିତ, ଉଠ, ଦେଖ, ମୁଁ ଇଚ୍ଛା ମୋତେ
2: ସ୍ପର୍ଶ କଲା କି? ତୁମେ
1: ଧ୍ୟାନର ଛଳନା ଆଉ ଖରନା ଆଖି ଖୋଲ।
2: ଇଚ୍ଛା ମୋତେ
1: ଶ୍ରାବଣ ରାତିର ଏ ବର୍ଷାକୁ ଦେହ ଦେଇ ଉପଭୋଗ କରିବାକୁ ତୁମର ଇଚ୍ଛା ହୁଏ ନା? ବର୍ଷା, ସନ୍ଧ୍ୟାର ବର୍ଷା ଯିଏ ଦେଖିଛି ସେ କଣ କେବେ ବିଶ୍ୱାସ କରିବ ଆଜିର ଆକାଶରେ ଜ୍ୟୋତ୍ସ୍ନା ପ୍ଲାବିତ ହେଇପାରେ?
2: ସେଇଥିପାଇଁ ନିଜ କୁଟୀର ଛାଡ଼ି ଏଥି ରାତିରେ ଚାଲି ଆସିଲ?
1: ଆଉ ଆଜି ପ୍ରଥମ ଥର ପାଇଁ ମୁଁ ଅନୁଭବ କଲି ଜ୍ୟୋତ୍ସ୍ନା କରେ ନିଷ୍ଠୁର, କେତେ ପଳାୟନବାଦୀ।
2: ଅନୁଶାସନର ଗୋଟାଏ ଶକ୍ତି ଉପଲବ୍ଧି କରିବି ବୋଲି ମୁଁ ଆସି ଏଠି ଧ୍ୟାନରେ ନିମଜ୍ଜିତ ଥିଲି।
1: ସବୁ ଠିକ ଥିଲା ସନ୍ଧ୍ୟା ପର୍ଯ୍ୟନ୍ତ। ଗଛ ପତ୍ର ଆକାଶ ମିଥର ନିଷ୍କମ୍ପ, ହଠାତ୍ ବର୍ଷା। କି ବର୍ଷା, ମୁଁ ଭିଜିଗଲି। ଏ ଜ୍ୟୋତ୍ସ୍ନାରୁ କିଛି ମୁଁ ଆଞ୍ଚଳରେ ଫରିଦେବାକୁ।
2: ଅଦ୍ଭୁତ,
1: ବର୍ଷା ତ ଭିଜେଇ ପାରିଲାନି, ଜ୍ୟୋତ୍ସ୍ନା ଯଦି ଧୋଇ ଦେଇପାରେ
2: କାହାକୁ?
1: ମୋର ଇଚ୍ଛା ମୋତେକୁ। ଲଲୋହିତ, ଚାଲ ଭାସିବା ଆଉ ଥରେ।
2: ଆମେ ଭାସି ଯାଉଥିଲେ।

0: ଫେରି ତ ପୁଣି କିଏ କିପରି କହିଲା?
1: କିନ୍ତୁ କିଏ ଜାଣିଥିଲା କୋଳ ଏତେ ବନ୍ଧୁର ଶିଳାସଚ୍ଛା?
0: ଆଜି ଏଇ ରାତିରେ ମୁଁ ଯୋଉ ଇଚ୍ଛା ମୋତେ ଦେଖୁଛି, ସିଏ ତ ଏମିତି ନଥିଲା କେବେ।
1: ଆଜି ଭଳି ବର୍ଷରେ ମୋତେ ଏମିତି କେବେ ଭିଜି ନଥିଲି।
0: କିନ୍ତୁ ଏଠି ଆସିବା ଆଗରୁ ଗ୍ରାମ ଶେଷରେ ସେଇ ସବୁଜ ଅରଣ୍ୟ ଆଉ କ୍ଷେତ୍ର ପାର୍ବତ୍ୟ ନଦୀଟି ଯୋଉଠି ପରସ୍ପରକୁ ଆଲିଙ୍ଗନ କରୁଥିଲେ,
1: ସେଦିନ ବି ବର୍ଷା ଆସିଥିଲା।
0: ସ୍ୱପ୍ନ
1: ବର୍ଷା ଆସିଲା, ଅନେକ କୋଳାହଳ ଆଉ ପାଦ୍ୟନାଦରେ, ଅନେକ ନୂପୁରର ବାଜାଣୀ ବଜେଇ ବର୍ଷା ଆସିଲା। ବର୍ଷା ପଡ଼ି ତମ ଦେହରୁ ଏକ ଅପୂର୍ବ ଗନ୍ଧ ବାହାରୁଥିଲା, ସେ ଗନ୍ଧ ମୋର ଆକ୍ରମଣ ଦେଇ ସାରା ଦେହଟାରେ ସଞ୍ଚାରି ଯାଉଥିଲା। ମୁଁ ନିପିଡ଼ରୁ ନିପିଡ଼ତର ହେଲି, ଖାଲି ତମ ମୋ ଭିତରେ ପ୍ରାଚୀର ଭଳି ସେଇ ଗନ୍ଧଟା।
0: ଇଚ୍ଛାମତୀ, ତମେ କୋଉଠି?
1: କିଏ ସତ ଏ ବର୍ଷା ନା ଆମର ପ୍ରେମ?
0: ମୁଁ ଜାଣିନି ଏଇ ମୁହୂର୍ତ୍ତ ଠାରୁ ଆଉ ଉଚ୍ଚତର ମୁହୂର୍ତ୍ତ ଅଛି କି ନା, ୟା ଠାରୁ ଆଉ ମହାନ ସତ୍ୟ ଅଛି କି ନା?
2: ଅଛି, ସତ୍ୟ ବୋଲି ଯାହାକୁ କହୁଛ ସେ ସତ୍ୟ ନୁହେଁ, ସେ ମୃଗତୃଷ୍ଣା।
0: କିଏ ତୁମେ?
2: ଅନେକ କିଛି ଜାଣିବାକୁ ଅଛି,
0: ପ୍ରେମ ଠାରୁ ବି ଆହୁରି ବେଶୀ।
2: ଆହୁରି ବେଶୀ ଯାହାକୁ ପାଇସାରିଲା ପରେ ଅନ୍ୟ ସବୁ ତୁଚ୍ଛ ହେଇଯାଏ। ଯିବ ମୋ ସାଙ୍ଗରେ ଯିବ?
0: ଆପଣ ଅନ୍ୟ କଥା କହୁଛନ୍ତି, ଯାହା ମୋର ଜାଣିବାଠାରୁ ଅନ୍ୟ କିଛି।
2: ମୋ ସାଙ୍ଗରେ ଯିବ?
0: କିନ୍ତୁ ଇଚ୍ଛାମତି,
2: ଏମିତି କିଛିର ସନ୍ଧାନ ପାଇବ ଯାହା ଇଚ୍ଛାମତି ଠାରୁ ଆହୁରି ଉଜ୍ଜଳ, ଆହୁରି ପ୍ରଖର। ଯିବ?
0: ଯିବି
1: ନା, ଯଦି ଯିବ ମୁଁ ବି ଯିବି। ମୋତେ ତୁମେ ସାଙ୍ଗରେ ନେଇ ନରହିତ, ନରହିତ
0: ମୋତେ ସ୍ପର୍ଶ କର ନା ଇଚ୍ଛାମତି, ମୋ ପ୍ରତିଜ୍ଞା ଭାଙ୍ଗି ଦିଅନି। ତମେ ଫେରିଯାଅ, ମୋର ଅନ୍ୟ ଚିନ୍ତା, ଅନ୍ୟ ସ୍ୱପ୍ନ, ଅନ୍ୟ ଶପଥ।
1: ଏମିତି ଛାଡ଼ିଦେବି? ମୁଁ ଯେତେ ଚଳୁଛି
0: ଏଇ ସ୍ୱଳ୍ପ ଆଲୋକରେ ବି ତୁମ ଆଖିର ନିୟମ ଦେଖିପାରୁଛି, ଦେଖିପାରୁଛି ତୁମର କାମନାରେ ଦଗ୍ଧୀଭୂତ ଦେହ।
1: ବର୍ଷା ତ ହେଇପାରିଲାନି, ତାପରେ ତୁମକୁ ଖୋଜିଲି କୁଟୀର ଆମ୍ରକୁଞ୍ଜ ଜ୍ୟୋତ୍ସ୍ନାର ପ୍ରତ୍ୟେକ ରେଣୁ ଭିତରେ ମୁଁ ସାଉଁଟିବାକୁ ଚାହୁଁଥିଲି କାହିଁ କେତେ ଦିନରୁ ହଜି ଯାଇଥିବା ମୁହୂର୍ତ୍ତ ସବୁ।
0: କଣ ଚାହୁଁ ତମେ?
1: ସତ୍ୟକୁ ଆବିଷ୍କାର କରିବାକୁ?
0: ତାର ପ୍ରୟୋଜନ ନାହିଁ, ଜଣେ ମହାନୁଭବ ମହାତ୍ୟା କି ଶରୀରକୁ ଅନେକ କଷ୍ଟ ଦେଇ ଆମ ପାଇଁ ସେ ସତ୍ୟ ଆବିଷ୍କାର କରିସାରିଛନ୍ତି।
1: ଅର୍ଥାତ୍ ଆମର ଆଉ କିଛି କରିବାର ନାହିଁ, ଖାଲି ଅନ୍ଧ ଭଳି ଅନୁସରଣ କରିଯିବା
0: ଏବଂ ବିଶ୍ୱାସ କରିଯିବା, ମନର ଚେତନାକୁ, ଚେତନାର ଉପଲବ୍ଧିକୁ ଏବଂ ଉପଲବ୍ଧିରୁ ଅତି ଚେତନାକୁ, ଯାହା ପରେ ଆଉ କିଛି ନାହିଁ।
1: କିନ୍ତୁ ଏ ଦେହଟା ଯେ ବର୍ଷାରେ ବି ଭିଜେନି, ଶୀତ ହେ ବି ସ୍ନିଗ୍ଧ ହୁଏନି,
0: ଦେହ ଏକ ଶିଳାମୟ ଦୁର୍ଗ।
1: କିନ୍ତୁ ସେ ବି ବେଳେବେଳେ କାନ୍ଦେ, ବେଳେବେଳେ ଛଟପଟ ହୁଏ।
0: ଅବୁଝା ହୁଅନି, ଯାଅ କୁଟୀରକୁ ଫେରିଯାଅ, ପ୍ରଭୁଙ୍କ ବାଣୀ ମନେ ପକାଇବାକୁ ଚେଷ୍ଟା କର। ମନେ ରଖ, ପ୍ରଭୁ ହିଁ ଏକମାତ୍ର ସତ୍ୟ।
1: ଏଠି ପହଞ୍ଚିବାର ଅନେକ ଅନେକ ଆଗରୁ ତମେ ବି ତ ମିଥ୍ୟାବାଦୀ ନଥିଲ ନୀଳ, ସେଦିନ ବି ତମେ ସତ୍ୟ କହୁଥିଲ।
0: କିନ୍ତୁ କିନ୍ତୁ ସେ ଥିଲା ଅଭିଜ୍ଞତାର ସତ୍ୟ, ଉପଲବ୍ଧିର ସତ୍ୟ ନୁହେଁ, କିମ୍ବା ଅତି ଚେତନାର ସତ୍ୟ ନୁହେଁ।
1: ହଁ, ସେ ସତ୍ୟ ଥିଲା ଉଲଗ୍ନ ଅସଭ୍ୟ, କିନ୍ତୁ ଆଜିର ଯୋଉ ସତ୍ୟ କଥା କହୁଛ ସେ ସତ୍ୟ ସଭ୍ୟ ପୋଷାକ ପିନ୍ଧା ସାମାଜିକ,
0: ଯାହାର ସନ୍ଧାନରେ ମଣିଷ ବର୍ବରତରୁ ଆସି ପହଞ୍ଚିଲା ସଭ୍ୟତାରେ, ଅନ୍ଧାରରୁ ଆଲୋକକୁ ହେଲା ତାର କ୍ରମଶଃ ଉତ୍ତରଣ।
1: ସଭ୍ୟ ହେଲା,
0: ମାର୍ଜିତ ହେଲା,
1: ଇଚ୍ଛାକୁ ରକ୍ତଚକ୍ଷୁ ଦେଇ ଶାସନ କଲା,
0: ପଶୁତ୍ୱକୁ ନିର୍ବାଚିତ କଲା,
1: ଦେହକୁ ଅସ୍ୱୀକାର କଲା
0: ଏବଂ କାମନାକୁ ବଶୀଭୂତ କଲା।
1: କିନ୍ତୁ କାହିଁ ବର୍ଷା ତ ଭିଜେଇ ପାରିଲାନି କାମନାରେ ଜଳୁଥିବା ଏତେ ହଟକ,
0: ସଂଘ ବ୍ୟକ୍ତିକୁ ବିଶ୍ୱାସ କରେ ନାହିଁ।

0: ଅଭିଭୂତ
1: ନୀଳ ଲୋହିତ ଗୋଟାଏ ନିୟମରୁ ପଳେଇ ଆସି ଆଉ ଏକ ନିୟମ ପାଖରେ ଆତ୍ମସମର୍ପଣ କରିବ?
2: ଇଚ୍ଛାମତୀ ତମେ ଯାଅ,
1: କିନ୍ତୁ ମୋ ପ୍ରଶ୍ନର ଉତ୍ତର ଦେବ କିଏ?
2: ସବୁ ପ୍ରଶ୍ନର ଉତ୍ତର ନଥାଏ,
1: ତେଣୁ ମୋ ନିମନ୍ତ୍ରଣ ରକ୍ଷା କରିବନି କାହିଁକି? ଯାହା ନିହାତି ସହଜ, ଯାହା କୌଣସି ବାଖ୍ୟାକୁ ଅପେକ୍ଷା କରେ ନା।
2: ଇଚ୍ଛାମତୀ
0: କଣ ଚାହ ତୁମେ?
2: ଅସମ୍ଭବ ଅସମ୍ଭବତା ଚାହିଁବା
1: ନା, ମୁଁ ଯାହା ଚାହେଁ ତମେ ତା ଦେଇପାରିବ।
0: ଶୁଣା, ତମ ମନରେ ଯଦି କିଛି ଜିଜ୍ଞାସା ଥାଏ ତାହେଲେ କାଲି ସକାଳୁ ମୋ ନିକଟରୁ ତାର ଉତ୍ତର ପାଇପାରିବ।
1: ହୁଏତ କାଲି ସକାଳୁ ମୋ ମନରେ ପ୍ରଶ୍ନ ନଥିବ, ମୁଁ ଜାଣିବାକୁ ଚାହେଁ ଆଜି ଏଇ ମୁହୂର୍ତ୍ତରେ।
0: କଣ
1: କଣ ସିଏ ଯାହା ଦୁଃଖଠାରୁ ସ୍ୱର୍ଣ୍ଣତର, ଦୁଃଖଠାରୁ ମହତ?
0: ତୁମର କାମନା ତୁମର ଦୁଃଖର କାରଣ,
3: କାମନାର ବିନାଶରେ ଦୁଃଖର ବିନାଶ।
0: ସଂଘ ଏବଂ ଧର୍ମ ନିକଟରେ ନିଜକୁ ଉତ୍ସର୍ଗ କର,
3: ତମେ ନିର୍ବାଣ ପ୍ରାପ୍ତ ହେବ।
0: ଜରା ମୃତ୍ୟୁ ରୋଗ ଦୁଃଖ ଏସବୁରୁ ମୁକ୍ତି ପାଇବ।
3: ଧର୍ମର ଶରଣାଗତ ହୁଅ, ସଂଘର ଶରଣାଗତ ହୁଅ,
0: ପ୍ରଭୁଙ୍କ ନିକଟରେ ଆତ୍ମସମର୍ପଣ କର।
3: କାରଣ ପ୍ରଭୁ ସର୍ବଶେଷ ସତ୍ୟର ପ୍ରତିଭୂ, ତାଙ୍କ ପରେ ପୁନର୍ଜନ୍ମ ନାହିଁ।
0: ଏବଂ କାମନାର ବିନାଶରେ ଦୁଃଖର ବିନାଶ। ଇଚ୍ଛାମତୀ
1: କାମନା କଣ ସେ କଣ ତାର ରୂପ?
0: ଶୁଣ ଇଚ୍ଛାମତୀ, ମତେ ବୁଝିବାକୁ ଚେଷ୍ଟା କର। କାମନାର ଅନେକ ରୂପ, ତାର ହାତ ବଡ଼ ଲମ୍ବା, ବହୁତ ଦୂରକୁ ପ୍ରସାରିତ। ଆମେ ସମସ୍ତେ ଦିନେ ସେଇ ସେଇ ହାତ ଭିତରେ ପଡ଼ି ଛଟପଟ ହେଉଥିଲେ,
3: ଏବଂ ପ୍ରଭୁ ନିଖିଳ ମାନବର କଲ୍ୟାଣ ପାଇଁ ବାର୍ତ୍ତା ବହନ କରି ଆଣିଲେ,
1: ଏବଂ ଆପଣମାନେ ସମସ୍ତେ ଅନ୍ଧ ଭଳି ଖାଲି ଅନୁସରଣ କରିଗଲେ, ବିନା ଯୁକ୍ତିରେ ନିରବ ହେଲେ, ବିନା ଯୁକ୍ତିରେ ଆତ୍ମସମର୍ପଣ କଲେ।
0: ଏମିତି ଅନେକ କଥା ଅଛି ଯାହାର କୌଣସି ଯୁକ୍ତି ନାହିଁ।
1: ଏମିତି ଅନେକ ଯୁକ୍ତିହୀନ କଥା ଅଛି ଯାହା କେବଳ ଧ୍ୱନି ସର୍ବସ୍ୱ।
0: ଜାଣ ଯୁକ୍ତି କରିବା ଦଣ୍ଡ କଣ?
1: ଜାଣେ, ବହିଷ୍କାର।
0: ଏ ସତ୍ୟ ପଥରୁ ନିର୍ବାସିତ ହେଲେ ତମ ଭାଗ୍ୟରେ ଅନନ୍ତ ଦୁଃଖ ଅଛି। ଇଚ୍ଛାମତୀ
1: ମୁଁ ଦୁଃଖକୁ ଭୟ କରେ ନା, ଦୁଃଖ ସତ୍ୟର ଅନ୍ୟ ଏକ ବର୍ଣ୍ଣ ଛଟା।
3: ଦେଖିପାରୁନୁ ସେମାନେ କେମିତି ଦୁଃଖକୁ ଜୟ କରି ନିର୍ଭୟ?
1: କେହି ଦେଇପାରିବେନି ନୀଳ ଲୋହିତ, ନିଜକୁ ଆବିଷ୍କାର କରିବାକୁ ପଡିବ।
0: ଇଚ୍ଛାମତୀ କାଲି ସକାଳ ପୂର୍ବରୁ ତମେ ସ୍ଥାନ ପରିତ୍ୟାଗ କରିଥିବ।
1: ହୁଏତ ମୁଁ ଚାଲିଯିବି, କିନ୍ତୁ ମନେ ରଖିବେ ଏ ସଂଘରେ ମୁଁ ଏକମାତ୍ର ସ୍ୱର ନୁହେଁ।
0: ସଂଘ ଏକ ଶୃଙ୍ଖଳା,
1: ବ୍ୟକ୍ତି ବି ଏକ ଶୃଙ୍ଖଳା, ବ୍ୟକ୍ତି ସଂଘର ପ୍ରତିଷ୍ଠାତା, କିନ୍ତୁ ଆପଣମାନେ ସଂଘ ପାଖରେ ବ୍ୟକ୍ତିକୁ କ୍ରୀତଦାସ କରି ଦେଉଛନ୍ତି।
0: ସେଇଟା ସଂଘର ନିୟମ।
1: ଏକ ଶୃଙ୍ଖଳିତ ମାନବର ଉତ୍ତରଣ, ହାତ ପାଦ ବନ୍ଧା, ତାପରେ ବ୍ୟକ୍ତି କଣ ବ୍ୟକ୍ତି ହେଇ ରହେ? ସେଇଭଳି ଏକ ଯନ୍ତ୍ରର ଉତ୍ତରଣ ହେଲେ କେତେ, ନହେଲେ ବା କେତେ?
0: ସଂଘର ନିୟମ ସର୍ବୋଚ୍ଚ।
1: ମୁଁ ଚାଲି ଯାଉଛି, ହୁଏତ ଅର୍ଥ ଅର୍ଥାନ୍ତରରେ ପ୍ରତ୍ୟେକ ସୁନ୍ଦର କଥା ବିକୃତ ହେଇଯାଏ।
0: ସଂଘର ନିୟମ ସର୍ବୋଚ୍ଚ।
1: ଆଜି ନୁହେଁ, ଆବହମାନ କାଳରୁ ମଣିଷ ପରାଧୀନ। ଧର୍ମ ନାମରେ, ଶାସନ ନାମରେ, ସମ୍ପର୍କ ଏବଂ ପରିବାର ନାମରେ ସେ ଏକ ଅନୁଷ୍ଠାନଗତ ପଶୁ, ଯାହାର ଅନ୍ୟ ନାମ ସଂଘ।
0: ସଂଘ ଉପରେ ପ୍ରଭୁଙ୍କର ଆଶୀର୍ବାଦ ଅଛି।
3: ସଂଘ ଏବଂ ପ୍ରଭୁଙ୍କର ଶରଣାପନ୍ନ ହୋଇ ସେମାନେ ଏକ ଅଖଣ୍ଡ ଆନନ୍ଦର ଭାଗିଦାର।
1: ସଂଖ୍ୟା ଦେଇ ସତ୍ୟର ଶକ୍ତି ମପାଚାଏନି, ହୁଏତ ଆପଣମାନେ ଭୁଲ ଶୁଣିଛନ୍ତି, ନହେଲେ ଆମକୁ ଭୁଲ କୁହାଯାଉଛି।
0: ଭୁଲ
1: କାମନାର ବିନାଶରେ ଦୁଃଖର ବିନାଶ,
3: ଏକ ବିକଳ୍ପ ଚିନ୍ତା।
1: କାହିଁକି କାମନା? କାହାର କାମନା?
0: ପ୍ରତ୍ୟେକ ମଣିଷର।
1: ଏବଂ ତାର ବିନାଶ କୋଉଠି?
0: କାମନା ସ୍ପର୍ଶଠାରୁ ଦୂରରେ ରହି
1: ସେଇ ତ ପଳାୟନ। କାମନା ଯେପରି ଏକ ହିଂସ୍ର ଗଣ୍ଡାର, ସବୁବେଳେ ମଣିଷ ପଛରେ ଦୌଡ଼ିବାରେ ଲାଗିଛି।
0: ଠିକ ସେଇଆ।
1: ଏବଂ ମଣିଷ ଏକ ଭୀରୁ ସଂଘଭୁକ୍ତ ଜୀବ, ପ୍ରତିରୋଧ କରିବାର ଶକ୍ତି ନାହିଁ, ସ୍ୱର ଉତ୍ତୋଳନ କରିବାର ସାହସ ନାହିଁ।
0: ତମେ ଉପହାସ କରୁଛ?
1: ଏବେ ବି ସମୟ ଅଛି, ସ୍ୱୀକାର କରନ୍ତୁ। ଦେହ ମଧ୍ୟ ସାଧନାର ଅଙ୍ଗ, ଦେହକୁ ଅସ୍ୱୀକାର କରି କାମନାର ବିନାଶ ଅସମ୍ଭବ।
0: ଇଚ୍ଛାମତୀ
1: ଏ ସଂଘର ସୀମା ବାହାରେ ପାଦ ଦେଲା ମାତ୍ରେ ଆପଣଙ୍କ କର୍ତ୍ତୃତ୍ୱ ଶେଷ ହୋଇଯିବ। ତାପରେ କେହି ଜିଜ୍ଞାସୁ ମତେ ଯଦି କେବେ ପଚାରେ କଣ ପାଇଲ, କଣ ଉପଲବ୍ଧି କଲ,
3: ତମର ନୀରବ ରହିବ ବରଂ ଭଲ।
1: ନୀରବ ରହିବି ନୀଳ ରହିତ, ଗୋଟିଏ ସତରେ।

0: 하지 무지방이.
1: 아난다, 프로부. 사리푸트, 프로부. 아지 라티파이 에이티 비스람으로 아여전 거요.
2: 에이타, 고비로 어른나라, 프로비서부터 프로부.
1: 에티, 스와포다우 서리스포만은 거라, 뭐여지 프로부.
3: 지번 사라토 검 스와포다우 서리스포로 섬무키나 헤이니 아난다. काहेकि के जाने जेते सब भयंकर मुआख्यागरे बदली जाते
1: प्रभु अलौकिक साधना
3: जहां मत क्रमश अन्न ठारु विच्छिन्न करुछि
2: रात्रि आसन्न हुए तो निकटतम नागरिक माने रात्रि पाई अवसर ग्रहण करुथिबे एतिकि बेले
3: आनंद मने अछि दिन सारा प्रचार कार्य शेष करि आमे जेतेबेले आश्रय ग्रहण करुथिलु ଗୋଟିଏ ଦିନର ଖାଦ୍ୟ ସୁଦ୍ଧା ଆମର ସମ୍ବଳ ନଥିଲା ନୂତନ ଚିନ୍ତା କିମ୍ବା ନୂତନ ଦର୍ଶନକୁ ଗ୍ରହଣ କରିବାକୁ ଲୋକମାନେ ବିମୁଖ ଥିଲେ ସେତେବେଳେ କିନ୍ତୁ ଆଜି ଭଳି ତମ ମନର ଦ୍ୱିଧା ନଥିଲା
2: ଆଜି କିନ୍ତୁ ପ୍ରଭୁଙ୍କର ବାଣୀ ସର୍ବତ୍ର ପ୍ରଚାରିତ
1: ସମ୍ବର୍ଦ୍ଧନା ଜଣାଇବା ପାଇଁ ରାଜନ୍ୟଗଣ ଶ୍ରେଷ୍ଠୀବର୍ଗ ଏବଂ ଧନୀ ନାଗରିକ ସମୂହ ବ୍ୟଗ୍ର
3: କିନ୍ତୁ ସେଦିନର ସେଇ ମୁଁ ଅନେକ ଅଭିଜ୍ଞତା ଅତିକ୍ରମ କରି ତଥାପି ନୂତନ ଅଭିଜ୍ଞତା ପାଇଁ ନିଜକୁ ପ୍ରସ୍ତୁତ କରୁଛି ଆନନ୍ଦ ସାରିପୁତ୍ତ ଆଜି ଏଇଠି ରାତ୍ରି ଯାପନର ଆୟୋଜନ କର
2: ପ୍ରଭୁଙ୍କ ଆଜ୍ଞା ଶିରୋଧାର୍ଯ୍ୟ
3: ଉଚ୍ଚାରଣ ନ କଲେ ବି ଏମାନଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଚାତୁର୍ମାସ୍ୟା ବ୍ରତ ପାଇଁ ଗଢ଼ି ଉଠୁଥିବା ଏତେ ବଡ଼ ସମାବେଶକୁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାହିଁକି ଭାଙ୍ଗି ଦେଇ ଚାଲି ଆସିଲି କାହିଁକି ଲୋକାଳୟ ଜନପଦକୁ ଏଡ଼େଇ ଦେଇ ଆଜି ମୁଁ ଏକ ଅପେକ୍ଷାକୃତ ନିର୍ଜନ ରାସ୍ତାରେ ପଳାୟନ କାହାର ଭୟ ଇଚ୍ଛାମତିର ଏମିତି ଅନେକ ଦିନ ପୂର୍ବରୁ ଆଉ ଥରେ ସେଇ ନିରଞ୍ଜନାର ତଟପ୍ରାନ୍ତରେ ଆଉ ଏକ ନାରୀ ତା ମନରେ କିନ୍ତୁ ପ୍ରଶ୍ନ ନଥିଲା ବିଦ୍ରୋହ ନଥିଲା ଅଥଚ ସେ ଆସିଥିଲା ହାତରେ କ୍ଷୀରି ପାତ୍ର ଆଖିରୁ ଝରି ପଡ଼ୁଥିଲା ମମତା ମୁଁ କିନ୍ତୁ
4: କାହିଁକି
3: ସ୍ମୃତି
4: କାହିଁକି
3: ସମୁଦ୍ରର ଠେଉ ପରି ସ୍ୱପ୍ନ ସବୁ ବାରମ୍ବାର ଅତୀତକୁ ଫେରେଇ ଆଣେ
4: କାହିଁକି
3: ସୁଜାତା
4: ସେଦିନ ବି ମୋ ମନରେ ପ୍ରଶ୍ନ ଥିଲା କାହିଁକି ଫେରେଇଥିଲେ କାହିଁକି
3: ଇଏ କଣ ସବୁ ନାରୀ କଣ ଇଚ୍ଛା ମତେ
4: ଏ ତ ସବୁ ନାରୀ ଆଜି ଆପଣଙ୍କ ଆଖିରେ ଇଚ୍ଛା ମତେ ହେଇଯାଇଛନ୍ତି
3: କାହିଁକି
4: ଜୀବନ ସାରା ଯେ ସବୁ ପ୍ରଶ୍ନର ଉତ୍ତର ଦେଇ ଆସିଛନ୍ତି ତାଙ୍କ ମୁହଁରେ ପୁଣି ପ୍ରଶ୍ନ
3: ଅବାନ୍ତର
4: ନା ଅବିଶ୍ୱାସ୍ୟ
3: ଆହାର ନିଦ୍ରା ମୈଥୁନ ମଣିଷର ଜୀବନ ଧାରଣର ଉପାଦାନ ହେଇପାରେ କିନ୍ତୁ ଜୀବନର ମାନଦଣ୍ଡ ନୁହେଁ
4: ମୁଁ ନିଃସନ୍ତାନ ମୁଁ ପନ୍ଥା
3: ମୋର ଖୋଜିବା ଶେଷ ହେଇନି
4: ଖୋଜିବା ଶେଷ ହେଲେ ମୁଁ ଦର୍ଶନ ପାଇବି ତ
3: କୌଣସି କାମନା ନେଇ ନୁହେଁ ଆଉ ଯଦି କେବେ ଦେଖା ନ ହୁଏ ତେବେ ଖୁବ୍ ଭଲ ହବ
4: କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ସବୁ ପ୍ରଶ୍ନର ଉତ୍ତର ମିଳେନି ଏକକାଳୀନ ସବୁ ପ୍ରଶ୍ନ ବି ମନକୁ ଆସେନି କିନ୍ତୁ ମୋତେ ଯଦି ପଚାରନ୍ତି ମୁଁ କହିବି ନାରୀ ପୁରୁଷର ସମ୍ପର୍କର ବ୍ୟାଖ୍ୟା ସେଦିନ ବି ଆପଣଙ୍କ ମନକୁ ଆସିନଥିଲା
3: ଯେତବନର ଭିକ୍ଷୁ ସମାବେଶରେ ସେଇ ପ୍ରଶ୍ନର ସମାଧାନ ହେଇସାରିଛି ସୁଜାତା
4: ଏତେ ସହଜରେ
3: ତମେମାନେ ସମସ୍ତେ ନିକଟତମ ଭବିଷ୍ୟତକୁ ଦେଖ ତାକୁ ହିଁ ନେଇ ମତ ରହ ତାରି ପରିପ୍ରେକ୍ଷୀରେ ଭଲ ମନ୍ଦର ବିଚାର କର
4: ମୁଁ କିନ୍ତୁ ଆପଣଙ୍କ ପଛରେ ଅନୁଧାବନ କରିନି ଆପଣ ବି ମୋତେ ପ୍ରଥମ ସାକ୍ଷାତରେ ପୁରସ୍କାର ସ୍ୱରୂପ ଦୀକ୍ଷିତ କରିନାହାନ୍ତି ମୋର ଦୃଷ୍ଟି ସୀମା ଆଚ୍ଛନ୍ନ ନୁହେଁ ମୁଁ ଆପଣଙ୍କ ପରି କିମ୍ବଦନ୍ତୀ ଆଉ ପ୍ରଚାରର ନାୟକ ନୁହେଁ
3: ତମେ ଇଚ୍ଛା ମତେ ନା ସୁଜାତା
4: ତଫାତ କଣ ସୁଜାତା ମାନେ ତ ଯୌବନର ଇଚ୍ଛା ମତେ
3: ତମେ ସ୍ମୃତି ନା ବାସ୍ତବ
4: ସ୍ପର୍ଶ କରନ୍ତୁ କିନ୍ତୁ ମୁଁ ଜାଣେ ନାରୀକୁ ସ୍ପର୍ଶ କଲେ ଏବେ ବି କଳୁଷିତ ହେବାର ଭୟ ଆପଣଙ୍କର ଅଛି
3: ସମସ୍ତେ କାହିଁକି ଏକାକାର ହେଇଯାନ୍ତି ସୁଜାତା
4: ଅଥଚ ସେମାନେ କୁହନ୍ତି ଆପଣ କୁଆଡ଼େ ସବୁ ପ୍ରଶ୍ନର ସମାଧାନ ସବୁ ଜିଜ୍ଞାସାର ଉତ୍ତର
3: ମୁଁ ଆଉ ଖୋଜି ପାଉନି ନିରଞ୍ଜନାର ତଟରେଖା ବୋଧିତ୍ରୁମର ଛାୟା କିମ୍ବା ଉରୁବିଲ୍ଲର ନିଖଞ୍ଚ ଅରଣ୍ୟ

0: ହୃଦୟଧୀ ମୁଁ କ୍ଳାନ୍ତ, ସବୁ ଚିନ୍ତାରେ ପୂର୍ଣ୍ଣ ଛେଦ ପକେଇ ମୁଁ ଅବସନ୍ନ।
1: ସବୁ ଯଦି ଲିପିବଦ୍ଧ, ପୁଣି ନୂଆ ପ୍ରଶ୍ନ କାହିଁକି? କାହିଁକି ସେମାନେ ପ୍ରଚାର କଲେ ଆପଣ ସବୁ ଗତିର ଶେଷ, ସବୁ ଖୋଜିବାର ପ୍ରାପ୍ତି ଆଉ ସବୁ ପ୍ରାପ୍ତିର ପୂର୍ଣ୍ଣତା?
0: ସେମାନେ ଫିତ ମୋତେ ମୂର୍ତ୍ତି କରିଦେବାକୁ ଚାହାନ୍ତି।
1: ସେଇ ଭୟରେ ଆପଣ ବୈଶାଳୀର ଆମ୍ରବର୍ଣ୍ଣ ଛାଡ଼ିଲେ। ଆପଣଙ୍କର କଣ କିଛି ସ୍ୱପ୍ନ ନଥିଲା? କିଛି ଆକୁଳତା, କିଛି ଆବିଷ୍କାର କରିବାର ଇଚ୍ଛା
0: ଥିଲା? ସବୁ ଥିଲା, କିନ୍ତୁ କିଛି ପରିପୂର୍ଣ୍ଣ ଭାବରେ ଆବିଷ୍କାର କରିବା ପୂର୍ବରୁ ମୁଁ ନିଜେ ଆବିଷ୍କୃତ ହେଇସାରିଥିଲି।
1: ତାପରେ ଆଉ ଆପଣଙ୍କର ସମୟ ନଥିଲା, ଆଉ ବି ସମୟ ଆସିବନି। ଆପଣ ନିଜକୁ ଲୁଚେଇ ରଖିପାରିବେନି, ସେମାନଙ୍କ ଠାରୁ ଦୂରକୁ ଯାଇପାରିବେନି। ସେମାନେ ଆପଣଙ୍କୁ ଯେମିତି ହଉ ଖୋଜି ଖୋଜି ବାହାର କରିବେ।
0: ଜାଣେ, ସବୁ ଜାଣେ, ଆଉ ନୂଆ କିଛି କହିବାର ନାହିଁ।
1: ତେଣୁ ଆପଣ ଆଜିଠାରୁ କିଛି ସ୍ୱପ୍ନ ଦେଖନ୍ତୁ, ଆଉ ନୂଆ କିଛି କହିବା

0: ଆପଣଙ୍କର କ'ଣ କିଛି ସ୍ୱପ୍ନ ନଥିଲା? କିଛି ଆକୁଳତା, କିଛି ଆବିଷ୍କାର କରିବାର ଇଚ୍ଛା
1: ଥିଲା? ସବୁ ଥିଲା, କିନ୍ତୁ କିଛି ପରିପୂର୍ଣ୍ଣ ଭାବରେ ଆବିଷ୍କାର କରିବା ପୂର୍ବରୁ ମୁଁ ନିଜେ ଆବିଷ୍କୃତ ହେଇସାରିଥିଲି।
0: ତାପରେ ଆଉ ଆପଣଙ୍କର ସମୟ ନଥିଲା, ଆଉ ବି ସମୟ ଆସିବନି। ଆପଣ ନିଜକୁ ଲୁଚେଇ ରଖିପାରିବେନି, ସେମାନଙ୍କ ଠାରୁ ଦୂରକୁ ଯାଇପାରିବେନି। ସେମାନେ ଆପଣଙ୍କୁ ଯେମିତି ହଉ ଖୋଜି ଖୋଜି ବାହାର କରିବେ।
1: ଜାଣେ, ସବୁ ଜାଣେ, ଆଉ ନୂଆ କିଛି କହିବାର ନାହିଁ।
0: ତେଣୁ ଆପଣ ଆଜିଠାରୁ କିଛି ସ୍ୱପ୍ନ ଦେଖନ୍ତୁ, ଆଉ ନୂଆ କିଛି କହିବା ପୂର୍ବରୁ ଥରେ ଗୋପାଙ୍କ ସହିତ ସାକ୍ଷାତ କରନ୍ତୁ।
1: ଗୋପା,
0: ସେଦିନର ସେ ରାତି ପୂର୍ବରୁ ଆପଣ ତ ଶିଶୁ ଥିଲେ, କେତେ ଟିକେ ଜାଣିଥିଲେ ଗୋପାଙ୍କୁ। ବରଂ ଅଭିଜ୍ଞତା ଦେଇ ଆଉ ଥରେ ତାଙ୍କୁ ଦେଖିବାକୁ ଚେଷ୍ଟା କରନ୍ତୁ।
1: କିଏ କହିବ ସେଠି ପହଞ୍ଚି ଅନ୍ୟ ଏକ ଇଚ୍ଛା ମୋତେକୁ ଦେଖିବି କି ନାହିଁ? କିଏ କହିବ? ମୋର ଅଭିଜ୍ଞତା ସବୁ ତାର ଇଚ୍ଛାର ପ୍ରାଚୀର ଦେହରେ ବାଜି ଠିକ ଠିକ ହେଇ ଭାଙ୍ଗିଯିବ କି ନାହିଁ?
0: ଏଇ ତ ଆପଣଙ୍କ ଭିତରେ ପୁଣି ଅସ୍ଥିରତା ଫୁଟି ଉଠିଲାଣି, ଆଖିରେ ପୁଣି ଖୋଜିବାର ଆଲୁଅ ଚଳି ଉଠିଲାଣି।
1: ସେ ଆଲୋକ ତ କେବେ ନିର୍ବାପିତ ନଥିଲା, ଅନ୍ତର ଭିତରେ ମୁଁ ଚିର ଅସ୍ଥିର, ଚିର ଅଶାନ୍ତ।
0: ସେଇ ଅସ୍ଥିରତା ଦେଇ ଆପଣ ଆଉ କିଛି ନୂଆ ଆବିଷ୍କାର କରନ୍ତୁ, ନହେଲେ ଉଚ୍ଚାରଣ କରନ୍ତୁ, ମୋ ପରେ ଅନ୍ୟ କିଏ ଆସିବ? ମୁଁ ସର୍ବଶେଷ ନୁହେଁ, ଜାତକର ଶେଷ କାହାଣୀ ନୁହେଁ, ସତ୍ୟର ଶେଷ ଆବିଷ୍କାରକ ନୁହେଁ।
1: କିନ୍ତୁ ଇଚ୍ଛା ମୋତେ ଅନ୍ୟ କଥା କହିଥିଲା।
0: ମୁଁ ବି ହୁଏତ ଅନ୍ୟ କଥା କହୁଛି, ଏମିତି ପ୍ରାୟ ସବୁ ଲୋକ ଅନ୍ୟ ଅନ୍ୟ କଥା କହିବେ।
1: ସେଇ ଗୋଟିଏ ପ୍ରକାର ଶରୀର ଆଉ ବୁଭୁକ୍ଷା ଥାଇ ମଣିଷ ଏତେ ବିଚିତ୍ର, ଏତେ ଭିନ୍ନ।
0: ସେଇଥିପାଇଁ ତ ମଣିଷର ମନ୍ଥନ ଭିତରୁ ଆପଣ ବାହାରି ଆସନ୍ତି। ଆପଣଙ୍କୁ ମୋର ଏତିକି ଅନୁରୋଧ, ଆପଣ ଆଉ କିଛି ଭାବନ୍ତୁ, ନୂଆ କିଛି, ନହେଲେ ନୂଆ କିଛି ସ୍ୱପ୍ନ ଦେଖନ୍ତୁ। ଅନ୍ତତଃ ଆମ ପାଇଁ ଯେଉଁମାନେ ପ୍ରଚଳିତ ନିୟମରେ ବିଦ୍ରୋହୀ କିମ୍ବା ନାସ୍ତିକ।
1: ଏମିତି ଚାଲୁ ଚାଲୁ ସ୍ୱପ୍ନ ଦେଖି ମୋତେ ପୁଣି ପରିକ୍ରମା କରିବାକୁ ପଡ଼ିବ, ପୁଣି ଭବିଷ୍ୟତରୁ ବର୍ତ୍ତମାନକୁ ଛୁଇଁ ଅତୀତରେ ପହଞ୍ଚିବା।
2: ରାଜଧାନୀରେ ପହଞ୍ଚି ପ୍ରଭୁ ନଗର ଉପାନ୍ତରେ ଏକ କ୍ଷୁଦ୍ର କୁଟୀରରେ ଅବସ୍ଥାନ କଲି।
3: ତମ ଆଦେଶ ପାଇ ତାଙ୍କୁ ରାଜକୀୟ ସମର୍ଥନର ବ୍ୟବସ୍ଥା କରାଯାଇଛି।
2: ତାଙ୍କୁ ପାଛ ଟାଣିବା ପାଇଁ ସୈନ୍ୟଗଣ ଆଉ ଅର୍ଥଯୁକ୍ତ ପ୍ରେରଣ କରାଯାଇଛି।
3: ସେ ଆସିବାକୁ ମନା କରୁଥିଲେ,
2: ବହୁତ ଅନୁନୟ ବିନୟ ଏବଂ ପ୍ରାର୍ଥନା ପରେ ଶେଷରେ ସେ ରାଜି ହେଲେ।
3: ମୁଁ ଚାହୁଁଥିଲି ତାଙ୍କୁ ଦେଖା କରିବାକୁ, ତମେ କିନ୍ତୁ ମନା କଲ, କାହିଁକି? ଏବଂ ସେ ଆସିବାର ସମ୍ବାଦ ପାଇବା ପରଠାରୁ ତମେ ନୀରବ, ଗମ୍ଭୀର।
2: ଅନେକ ବର୍ଷ ତଳେ ତାଙ୍କର ଅଭିଷେକ ଉତ୍ସବରେ ଯେଉଁ ଆୟୋଜନ, ତାଥିରେ କୌଣସି ଗୁଣରେ କମ୍ ନାହିଁ।
3: ତାଙ୍କ ପାଇଁ ପ୍ରାସାଦ ଉନ୍ମୁକ୍ତ ଥିଲା, ଆମେ ସମସ୍ତେ ତାଙ୍କ ସେବା କରିବା ପାଇଁ ଆମେ ପ୍ରସ୍ତୁତ ଥିଲୁ, ଅଥଚ ସେ ଏଠି ରହିଲେନି, ନଗର ବାହାରେ ଏକ କ୍ଷୁଦ୍ର କୁଟୀରରେ ଅବସ୍ଥାନ କଲେ।
0: ସିଂହାସନ, ଯୌବନ, ତୁଳିତଳ୍ପ ସେଚ, ଉଦ୍ୟାନ, କିନ୍ତୁ କେହି ଧରି ରଖିପାରିଲେନି ସେଦିନ।
3: ଠିକ ସେଇ ପ୍ରଶ୍ନ ମୁଁ ପଚାରିବାକୁ ଚାହିଁଥିଲି।
0: ଠିକ ସେଇ ପ୍ରଶ୍ନ ମୁଁ କିନ୍ତୁ ପଚାରିବାକୁ ଚାହୁଁନି।
3: କାହିଁକି?
0: ଅବାନ୍ତର ପ୍ରଶ୍ନ, ଏଇସବୁ ଦିନ ଆଉ ବନ୍ଧ୍ୟା ରାତି ସବୁ ମୋ ମନରୁ କାଢି ନେଇଛି ବିସ୍ମୟ ଆଉ ଚମକ। ବିସ୍ମିତ ହେବା ପରେ ଆଉ କିଛି ନାହିଁ। ମନ୍ତ୍ରୀ, ତମେ ଯାଅ, ଆସିବାର ସମୟ ହୁଏତ ଆସନ। ଯୁବରାଜ, ତମକୁ ପରୀକ୍ଷା ଦେବାକୁ ପଡ଼ିବ।
3: ମୁଁ ପ୍ରସ୍ତୁତ।
0: ଆଜି ତୁମେ କାହାକୁ ଦେଖିବାକୁ ପ୍ରସ୍ତୁତ ହେଇଛ?
3: ମୋର ପିତାଙ୍କୁ।
0: ତାଙ୍କର ତ ଅନେକ ନାମ,
3: ତଥାପି ତାଙ୍କ ରକ୍ତକଣିକା ମୋ ଦେହରେ।
0: ସେ ହୁଏତ ଭୁଲି ଯାଇଛନ୍ତି,
3: ତଥାପି ମୁଁ ତାଙ୍କର ଉତ୍ତର ପୁରୁଷ।
0: ସେ ସ୍ୱୀକାର କରିନପାରନ୍ତି, ଯଦି କରିଥାନ୍ତେ ତାହେଲେ କାହିଁକି ଏଠିକି ଆସିଲେନି? କାହିଁକି?
3: ତମେ କଣ ଚାହ? ସେ ଆଉ ଥରେ ଫେରି ଆସନ୍ତୁ, ପୁଣି ସିଂହାସନ ଆଉ ପଦବୀରେ ଭୂଷିତ ହୁଅନ୍ତୁ।
0: ଆସିବାର ସମ୍ବାଦ ପାଇବା ପରଠାରୁ ବହୁତ ଭାବିଛି, କିନ୍ତୁ ଭାବନା ଗୁଡାକ କେମିତି ଗୋଳମଳ ହେଇଯାଉଛି।

0: ଆସିଛି।
1: ସିଏ ଆସିଛନ୍ତି।
0: ତମ ରାଜପ୍ରାସାଦରେ ଅତିଥି ହେଇପାରିଥାନ୍ତି, କିନ୍ତୁ ଐଶ୍ୱର୍ଯ୍ୟ ମୋତେ ଆଉ ପ୍ରଲୁବ୍ଧ କରେନି।
1: କେତେ ଦୂର
0: ହୁଏ ତ ଆସିବାର ଦରକାର ନଥିଲା, କାରଣ କୌଣସି ଆବଶ୍ୟକତା ମୋତେ ଉଚ୍ଚାଟ କରେନି।
1: ମୁଁ ତ କିଛି ପଚାରିନି,
0: କିନ୍ତୁ ଅନେକ ସ୍ୱୀକାରୋକ୍ତି ବାକି ରହିଯାଇଛି।
1: ମୁଁ ତ ଚାହିଁନି।
0: ଆଜି ମୁଁ ସମସ୍ତ ଅଭିଯୋଗର ଉର୍ଦ୍ଧକୁ ଚାଲିଯାଇଛି।
1: ମୋର ଗୋଟିଏ ପ୍ରାର୍ଥନା ପୂରଣ କରିବେ?
0: କୁହ।
1: ମୋତେ ଟିକିଏ ଦେଖିପାରିବାର ଶକ୍ତି ଦିଅନ୍ତୁ। ବୟସ ସବୁ ନଷ୍ଟ କରିଦେଇଯାଇଛି। ମୋର ଦୃଷ୍ଟି, ମୋର ଶ୍ରବଣ, ମୋର ସ୍ପର୍ଶ, ସବୁ ଅନୁଭୂତି ଇଚ୍ଛା ମୋତେ ମନ ମୋର ବୟସର ଚାପରେ ନେଇ ପଡ଼ିଛି। ମୁଁ ଜାଣିପାରୁନି ମୋ ସମ୍ମୁଖରେ ଯିଏ ଠିଆ ହେଇଛନ୍ତି ସେ କି।
0: ମୁଁ ଠିକ ଜାଣିଥିଲି, ଏଠି ବି ସେଇ ଇଚ୍ଛା ମୋତେ ଦେଖିବି।
1: କଣ କହୁଛନ୍ତି?
0: ମୋର ଉଚ୍ଚାରିତ ସତ୍ୟ ତମେ ଜାଣ?
1: ଜାଣେ।
0: କାମନାର ବିନାଶ ଦୁଃଖର ବିନାଶ।
1: କାମନାର ବିନାଶରେ ଦୁଃଖର ବିନାଶ,
0: ଏବଂ ମୁଁ ସର୍ବଶେଷ। ମୋ ପରେ ପୁନର୍ଜନ୍ମ ନାହିଁ।
1: ଜାଣେ, ତେଣୁ ମୁଁ ଆଜି ଦୀକ୍ଷା ଗ୍ରହଣ କରିବାକୁ ଚାହେଁ।
0: ତମେ
1: ଦେହର ସବୁ ଗ୍ରନ୍ଥି ଶୀତଳ ହେଲାଣି, ଉତ୍ତାପ ଶୀତଳ ହେଲାଣି, ଖାଲି ଚାର ହୋଇଯାଇଛି ସ୍ମୃତି। ସେଇଠି ନିଶ୍ଚିନ୍ତ ହବ। ବୟସ କାମନାକୁ ଜୟ କରିଛି।
0: ଇଚ୍ଛାମତି
1: କାହାକୁ ଖୋଜୁଛନ୍ତି?
0: ଗୋପା ଭିତରେ ଇଚ୍ଛାମତିକୁ, ସ୍ୱପ୍ନ ଭିତରେ ସମ୍ଭାବନାକୁ। ମୁଁ ବି ସ୍ୱପ୍ନ ଦେଖିଛି।
1: ସ୍ୱପ୍ନ
0: ଜୀବନର ତିନୋଟି ସନ୍ଧିକ୍ଷଣରେ ତିନୋଟି ନାରୀ, ତମେ, ସୁଜାତା ଆଉ ଇଚ୍ଛାମତି।
1: ସେମାନେ
0: କିଛି ପାଇବାକୁ ଆସିଥିଲେ। ତମେ ତ ହେଲେ ପୁତ୍ର ପାଇଲ, କିନ୍ତୁ ସେମାନେ ଶୂନ୍ୟ ହାତରେ ଫେରିଗଲେ।
1: ନିଷ୍ଠୁର,
0: ମୁଁ କିନ୍ତୁ ଦେବାକୁ ଚାହିଁଥିଲି। ମୋର ଅଭିଜ୍ଞତା, ଉପଲବ୍ଧି, ମୋର ସାଫଲ୍ୟ, କିନ୍ତୁ ସେମାନେ ଉପହାସ କରିଗଲେ।
1: ଦଶ ବର୍ଷ ପୂର୍ବରୁ ଆପଣ ଯଦି ଆସିଥାନ୍ତେ ମୁଁ ବି ସେୟା କହିଥାନ୍ତି।
0: ତେଣୁ ମୁଁ ଆବିଷ୍କାର କଲି ରାଜଧାନୀରୁ ନିରଞ୍ଜନା ଯେତିକି ଦୂର, ନିରଞ୍ଜନାର ରାଜଧାନୀ ତାଠାରୁ ଅନେକ ଅନେକ ଦୂର।
1: ଆପଣଙ୍କ ସାଙ୍ଗରେ ମୋର କଥୋପକଥନର ସମୟ ଶେଷ ହେଇଛି।
0: ବୈଶାଳୀରୁ ନିରଞ୍ଜନା ଛୁଇଁ ମୋର ଏଠିକି ଆସିବା, ତାରି ଭିତରେ ମୁଁ ତିନୋଟି ସ୍ୱପ୍ନ ଦେଖିଛି।
1: ସମୟ ଉତ୍ତୀର୍ଣ୍ଣ,
0: ବାଛାଳ ସମୟ, ସବୁକିଛି ଚୋରି କରିନିଏ।
1: ଆପଣଙ୍କ ସ୍ୱପ୍ନ
0: କାହାକୁ କହିବି? କାହାର ସମୟ ଅଛି ଶୁଣିବାକୁ?
1: କାହିଁକି ଆସିଲେନି ଦଶ ବର୍ଷ ପୂର୍ବରୁ?
0: ଉପାୟ ନଥିଲା।
1: ଆପଣଙ୍କ ସ୍ୱପ୍ନ
0: ନିରଞ୍ଜନା ତଟଭୂମିର ସେଇ ପ୍ରାଜ୍ଞ ବୃକ୍ଷଟି ଫଳ ଭାରରେ ନତ ହେଇଛି।

0: ଯାହା କହିବାର କଥା କହିସାରିଛନ୍ତି।
1: ଆଜି ପର୍ଯ୍ୟନ୍ତ ଯାହା କହି ଆସିଥିଲେ ଯଦି ତାର ବିପରୀତ କଥା କହନ୍ତି
0: ସଂଘ ଭାଙ୍ଗିଯିବ, ଭିକ୍ଷୁମାନେ ହତଚକିତ ହେବେ, ଗୃହସ୍ଥ ଆଉ ନାଗରିକମାନେ ବିଚଳିତ ହେବେ।
1: ସଂଘ ପାଇଁ ତଥାଗତ,
0: ସଂଘ ପାଇଁ ତଥାଗତ,
1: ତାହେଲେ ସଂଘ ରହିବ ଏବଂ ସଂଘ ପାଇଁ ତାଙ୍କୁ ନିରବ ହେବାକୁ ପଡିବ।
0: କାହିଁକି
1: ମୋର ସ୍ୱପ୍ନ ବଞ୍ଚି ରହିବ। ଦିନେ ଏ ଦେହଟା ପାଇଁ ତାଙ୍କୁ ଅଭିଶାପ ଦେଇଥିଲେ, ରାହୁଳ ଜନ୍ମ ହେଲା, ବଡ଼ ହେଲା, ତାପରେ ବିସ୍ମିତ ହୋଇ ଦିନେ ଦେଖିଲେ ଦେହର ଦାବି ଆଉ କିଛି ନାହିଁ, କିଛି ହରେଇବାର ନାହିଁ, କିଛି ପାଇବାର ନାହିଁ, ଖାଲି ବଞ୍ଚି ରହିଛି ତଥାଗତ ନାମକ ଏକ ନାମର ଅହଙ୍କାର।
0: ସେ କାହାନ୍ତି?
1: ସେ ତ ଭିତରେ ଭିକ୍ଷୁ ଆନନ୍ଦ, ତାଙ୍କୁ ନିରବ କର, ସଂଘ ବଞ୍ଚି ରହୁ।
2: ସାରିପୁତ୍ର, ତମେ ପ୍ରଭୁ ପ୍ରାସାଦ ତ୍ୟାଗ କରିଛନ୍ତି
0: କେତେବେଳେ?
2: ଏଇ କିଛି କ୍ଷଣ ଆଗରୁ।
0: ଆମ ପାଇଁ ନିର୍ଦ୍ଦେଶ
2: କିଛି ନାହିଁ, ମୋର ମନେ ହେଲା ସେ ଯେମିତି ଆମକୁ ଭୁଲି ଯାଇଛନ୍ତି।

0: ଆପଣଙ୍କର ଗୈରିକ ପରିଧାନ, ଆପଣଙ୍କ ସ୍ମୃତିବିହୀନ ଚିରହାସ ସେହି ମୁଖ, ମୁଁ କ'ଣ ଦେଖୁଛି? ପ୍ରଳମ୍ବିତ ଶ୍ୱଶ୍ରୁ, ପ୍ରସାଧନବିହୀନ ଲମ୍ବିତ କେଶଗୁଚ୍ଛ, ଆପଣ କ'ଣ ସେହି ଅନାଗତ ଏବଂ ଆଗତର ସଂଯୋଗ ତଥାଗତ? ଆପଣ ବଦଳି ଯାଉଛନ୍ତି।
1: ସମସ୍ତେ ବଦଳି ଯାଆନ୍ତି ସମୟର ଡେଣା ଝାପ୍ଟାରେ, କ୍ଳାନ୍ତ ଅବସନ୍ନ। କିନ୍ତୁ ମୁଁ ମୋର ନିୟତି ଆଉ ମୋର ସମୟମାନଙ୍କୁ ନେଇ ମୁଁ ଏକା। ମୋର ପଶ୍ଚାତ୍ଥାପନ କର ନାହିଁ ଆନନ୍ଦ।
0: ପ୍ରଭୁ, ଏ ଘୂରିବାର କ'ଣ ଶେଷ ନାହିଁ?
1: ମଣିଷର ଶୋଭାଯାତ୍ରା କ'ଣ ଶେଷ ହୁଏ?
0: ବୈଶାଳୀରୁ ବାରାଣସୀ, ବାରାଣସୀରୁ ରାଜଧାନୀ, ପୁଣି ରାଜଧାନୀରୁ ରାଜଗୃହ,
1: ଆଉ ନିକଟରେ ନିରଞ୍ଜନା।
0: ନିରଞ୍ଜନା କ'ଣ ଖାଲି ଏକ ନଦୀ?
1: ଠିକ ସେହି ପ୍ରଶ୍ନ ବିମ୍ବର, ଖାଲି ଏକ ନଦୀ ନା ଚେତନାର ସ୍ରୋତ?
0: ବର୍ତ୍ତମାନ ସଂଘ ସବୁ ଆପଣଙ୍କର ଦର୍ଶନ ପ୍ରାର୍ଥୀ,
1: ମୁଁ କିନ୍ତୁ ନିରଞ୍ଜନାର ଦର୍ଶନ ପ୍ରାର୍ଥୀ।
0: ମୋର ଗୋଟିଏ ନିବେଦନ ଥିଲା ପ୍ରଭୁ, ଆପଣଙ୍କ ଆଦେଶ ପାଇଲେ ସଂଘମାନଙ୍କରେ ମୁଁ ଏକ ବାର୍ତ୍ତା ପ୍ରଚାର କରନ୍ତି।
1: କ'ଣ?
0: ସଂଘମାନଙ୍କର ଉନ୍ନତି ପାଇଁ, ଭିକ୍ଷୁମାନଙ୍କର ଆତ୍ମଶୁଦ୍ଧି ପାଇଁ ଆପଣ ଆଜିଠାରୁ ମୌନବ୍ରତ ଅବଲମ୍ବନ କରୁଛନ୍ତି।
1: ଆନନ୍ଦ, ଟିକିଏ ଦୂରରେ ନିରଞ୍ଜନା। ଦିନେ ଏକ ନିର୍ଜନ ରାତିରେ ମୁଁ ମୋର ପଦବୀ ଐଶ୍ୱର୍ଯ୍ୟ ଆଉ

0: ଅଧିକାର ତ୍ୟାଗ କରି ଗୁରୁବିଲ୍ଲର ଅରଣ୍ୟ ଭିତରେ ପ୍ରବେଶ କରିଥିଲି ସତ୍ୟର ସନ୍ଧାନ ପାଇଁ।
1: ସେ ସତ୍ୟ ଆଜି ଆଲୋକ ଭଳି ଉଜ୍ଜଳ।
0: ଆଉ ସେଇ ସତ୍ୟର ପ୍ରତିଷ୍ଠା ପାଇଁ ମୁଁ ସଂଘ ସୃଷ୍ଟି କରିଥିଲି।
1: ଆପଣଙ୍କ ଆଶୀର୍ବାଦରୁ ସଂଘ ଆଜି କର୍ମମୁଖର।
0: ମୁଁ କଣ ସେଇଠି ଅଟିକି ରହିବି?
1: ଅନ୍ୟ କିଛି ସଂଘ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ପ୍ରଭୁ।
0: ମୁଁ ସଂଘମାନଙ୍କର ସ୍ରଷ୍ଟା।
1: ଦୃଷ୍ଟତା ମାର୍ଜନା କରିବେ ପ୍ରଭୁ, ସଂଘମାନଙ୍କର ସ୍ରଷ୍ଟା ଆପଣ ନୁହନ୍ତି, ଆପଣଙ୍କର ଛାଇ। ଆଉ ସେ ଛାଇ ଆପଣଙ୍କଠାରୁ ଅନେକ ଲମ୍ବା, ଅନେକ ବଡ଼।
0: ଅପରାହ୍ନର ଛାଇ
1: ନା ସକାଳର ଛାଇ?
0: ସେ ଛାଇଠାରୁ ମୁଁ ଦୂରେଇ ଯିବାକୁ ଚାହେଁ।
1: ଆମେ ସେଇ ଛାଇକୁ ହିଁ ପୂଜା କରୁ
0: ଆନନ୍ଦ।
1: ତାହେଲେ ଆପଣ ସେ ଛାଇକୁ ସୃଷ୍ଟି କଲେ କାହିଁକି? ଏତେ ଲମ୍ବା ହେବାକୁ ପ୍ରଶ୍ରୟ ଦେଲେ ବା କାହିଁକି?
0: ଜାଣିନଥିଲି ଦିନେ ସେଇ ଛାଇ ମୋତେ ଦତ୍ତ ଭଳି ଆକ୍ରମଣ କରିବ।
1: ସ୍ୱୀକାର କରନ୍ତୁ, ଆପଣ ଆପଣଙ୍କ ଛାଇ ପାଖରେ ପରାଜିତ।
0: ପରାଜିତ? ହଁ ପରାଜିତ। ସେ ଛାଇର କଳଙ୍କ ମୋ ଦେହ ସାରା ଗୁଳି ହିଁ ଯାଇଛି। ମୁଁ କଣ କରିବି, କଣ କରିବି?
1: ମୌନବ୍ରତ।
0: ମୌନବ୍ରତ, ନିରବତା, ଆଉ କିଛି କହିବାର ନାହିଁ, ସବୁ ଶେଷ। ଆଜି ତଥାଗତର କାରାଗାରରେ ବନ୍ଦୀ, ଅସହାୟ।
1: ଧର୍ମର ଏବଂ ସଂଘର ପରିମାର୍ଜନ ପାଇଁ, ସୁପ୍ତ ମାନବର ଜାଗୃତି ପାଇଁ ଏବଂ ଶ୍ରମଣ, ଭିକ୍ଷୁ ଓ ଅର୍ହତମାନଙ୍କର ଆତ୍ମଶୁଦ୍ଧି ପାଇଁ ପ୍ରଭୁ ସାକ୍ଷ ସିଂହ ଆଜିଠାରୁ ମୌନବ୍ରତ ଅବଲମ୍ବନ କଲେ। କିନ୍ତୁ ପ୍ରଭୁ ବିଚଳିତ ହେଲେ, ବିକ୍ଷୁବ୍ଧ ହେଲେ। ବସ୍ତୁ, ବ୍ୟକ୍ତି ଏବଂ ଆତ୍ମା ନାନାଦି ପ୍ରଶ୍ନ ତାଙ୍କୁ ବିବ୍ରତ କଲା ଏବଂ ଶେଷରେ ସଭିଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଭକ୍ତ କୃଷକ ସୁନ୍ଦର ଅର୍ପିତ ଶୁକର ମଣ୍ଡବ ଭକ୍ଷଣ କଲେ। ତାପରେ ସେଇଦିନଠାରୁ ସେ ଆମାଶୟ ରୋଗରେ ପୀଡ଼ିତ। କିନ୍ତୁ ଏଇ କଣ ଶେଷ?
0: ଆନନ୍ଦ, ଆନନ୍ଦ।
1: ଚାରିଦିନ ହେଲା ତାଙ୍କର ନିଦ୍ରା ନାହିଁ।
0: ଚଳତୀୟ ଆନନ୍ଦ,
1: ସାମୟିକ ତନ୍ଦ୍ରାରେ ଆଚ୍ଛନ୍ନ ରହି
0: ଚଳତୀୟ
1: ସେ ପ୍ରଳାପ କରୁଛନ୍ତି।
0: ଆନନ୍ଦ, ଚଳତୀୟ, ଚଳତୀୟ
1: ପ୍ରଭୁ,
0: ଚଳ।
1: ଆପଣ ବର୍ତ୍ତମାନ କୁଶିନଗର ପ୍ରାନ୍ତରେ, ବର୍ତ୍ତମାନ ସମୟ ମଧ୍ୟାହ୍ନ।
0: ଚଳତୀୟ,
1: ଆପଣ ଅସୁସ୍ଥ, ଆପଣ ଅସୁସ୍ଥ। ଆପଣଙ୍କର ବିଶ୍ରାମ ପ୍ରୟୋଜନ। ମୁଁ ଏକଥା ସେମାନଙ୍କ ପାଖରେ ପହଞ୍ଚେଇ ଦେଇ ପ୍ରଭୁ, ଯଦି ତାହା ସଂଘର ବିରୁଦ୍ଧାଚରଣ କରୁନଥାଏ। ଏହା ମାନବ ଜାତିର କଲ୍ୟାଣ ପାଇଁ ଏକମାତ୍ର ଅନୁଷ୍ଠାନ। କାମନାରେ ବିନାଶରେ ଦୁଃଖର ବିନାଶ, କାମନା ଦୁଃଖର କାରଣ। ଆଜି ଏହି ପବିତ୍ର ବୈଶାଖ ପୂର୍ଣ୍ଣିମାରେ ପ୍ରଭୁ ମହାପରିନିର୍ବାଣ ଲାଭ କଲେ। ସେ ଶେଷ ସମୟରେ ବି ତାଙ୍କ ପୂର୍ବ କଥାମାନଙ୍କୁ ପୁଣି ଥରେ ପୁନରାବୃତ୍ତି କରିଯାଇଛନ୍ତି। ନିର୍ବାଣର ଅବ୍ୟବହିତ ପୂର୍ବରୁ ସେ ଦ୍ୱିଧାହୀନ ଗଳାରେ ଉଚ୍ଚାରଣ କରିଛନ୍ତି, ଏ ସଂସାର ଦୁଃଖମୟ, କାମନା ଦୁଃଖର କାରଣ, କାମନାରେ ବିନାଶରେ ଦୁଃଖର ବିନାଶ। ସଂଘ ମଧ୍ୟ ଦେଇ ମାନବ ତାର କଲ୍ୟାଣର ପଥ ପରିଷ୍କାର କରିବ। ବ୍ୟକ୍ତି ବଡ଼ ନୁହେଁ, ସଂଘ ତାଠାରୁ ଅନେକ ବଡ଼। ଏବଂ ସେ ସର୍ବଶେଷ, ତାଙ୍କ ପରେ ପୁନର୍ଜନ୍ମ ନାହିଁ।

ଶୁଣିଲି ନାଟକ ତଟ ନିରଞ୍ଜନା। ବିଭିନ୍ନ ଚରିତ୍ରରେ ଥିଲି ସୁରେନ୍ଦ୍ରନାଥ ମହାନ୍ତି, ଅସୀମ ବସୁ, ନାରାୟଣ ଚନ୍ଦ୍ର ରାୟ ମହାପାତ୍ର, ଅକ୍ଷୟ କୁମାର ମହାନ୍ତି, ଦାଉଦର ରେହମାନ, ନଗିନ ପରିଜା, ଉର୍ବଶୀ ଯୋଶୀ ଏବଂ ସୁରେଶ କୁଲକର୍ଣ୍ଣୀ। ରଚନା ବିଜୟ କୁମାର ମିଶ୍ର, ପ୍ରଯୋଜନା ଦାଶରଥୀ ପ୍ରସାଦ ଦାସ, ସହଯୋଗିତା ଗୋପବନ୍ଧୁ ଛୋଟରାୟ।

ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଆମର ସ୍ୱାସ୍ଥ୍ୟ ପ୍ରଚାର କର ଆମର ସ୍ୱାସ୍ଥ୍ୟରେ ଡାକ୍ତରଙ୍କୁ ପଚାରି ବୁଝିବା ପ୍ରଚାର କରିବା ଦିନ 12:30 ଏଥିରେ ଶୁଣିବେ ହୃଦରୋଗ ସମ୍ପର୍କରେ ଡାକ୍ତର ହୃଦାନନ୍ଦ ମିଶ୍ରଙ୍କ ସହିତ ଆଲୋଚନା। ନାରୀମହଲ ଦିନ 1:20 ଏଥିରେ ଶୁଣିବେ ଆଲୋଚନା ଶ୍ରମଜୀବୀ ମହିଳାମାନଙ୍କ ଆଇନ ଆଲୋଚନା କରିବେ ଆଇନଜୀବୀ ସଞ୍ଜୟ ଦାସ। ଆଉଥରେ କହି ରଖୁଛୁ ଡାକ୍ତରଙ୍କୁ ପଚାରି ବୁଝିବା ପ୍ରଚାର କରିବା ଦିନ 12:30 ଏଥିରେ ହୃଦରୋଗ ସମ୍ପର୍କରେ ଡାକ୍ତର ହୃଦାନନ୍ଦ ମିଶ୍ରଙ୍କ ସହିତ ଆଲୋଚନା ଶୁଣିବେ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗୀ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଦଶଟା ବାଜି ଦୁଇ ମିନିଟ୍ରେ ରଚନା ହାଡ଼ିବନ୍ଧୁ ବେହେର ହାଡ଼ିବନ୍ଧୁ ସାହୁ ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ କର୍ଣ୍ଣାଟକ ପଦ୍ଧତିରେ ମାଣ୍ଡୋଲିନ୍ ବାଦନ ରାତି ଦଶଟା ବାଜି ତିରିଶ ମିନିଟ୍ରେ ପରିବେଷଣ କରିବେ ୟୁ ଶ୍ରୀନିବାସ

ଶ୍ରୋତାମାନଙ୍କୁ ଏଠି ଆଉ ଥରେ କହି ରଖୁଛୁ, ଗାନ୍ଧୀ ଚର୍ଚ୍ଚା ଶୁଣିବା ଦିନ 2:45ରେ ଏଥିରେ ବିଷୟ ରହିଛି ଗାନ୍ଧୀଜୀଙ୍କ ଦୃଷ୍ଟିରେ ଶିକ୍ଷା, ଆଲୋଚନା କରିବେ ବାସନ୍ତୀ ଦେ। ନାଟକ ନିବୃତ ବଂଶୀବାଦକ ପ୍ରଚାରକରୁ ରାତି 10:02ରେ ରଚନା ହାଡ଼ି ବନ୍ଧୁ ସାହୁ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ଏଥିଲା ଆମର ଆଜିର ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଏଥିରୁ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହିତ ଝିପିଝିପି ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 25 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା। ଭୂପୃଷ୍ଠରେ ଘଣ୍ଟାକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ସହିତ କ୍ରମଶଃ ଏଥିରେ ବୃଦ୍ଧି ଘଟି 60 କିଲୋମିଟର ବେଗରେ ପହଞ୍ଚିବାର ସମ୍ଭାବନା ଥିବା ହେତୁ ସମୁଦ୍ର ଅଶାନ୍ତ ରହିପାରେ। ତେଣୁ ମତ୍ସ୍ୟଜୀବୀମାନଙ୍କ ପାଇଁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ, ଆଜିଠାରୁ 4 ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଉପକୂଳ ଏବଂ ସମୁଦ୍ର ଅଞ୍ଚଳରେ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ପ୍ରଥମେ ଶିଳ୍ପୀ ରଘୁନାଥ ପାଣିଗ୍ରାହୀ।

ଶୁଣୁଥିଲେ ରଘୁନାଥ ପାଣିଗ୍ରାହୀ ଏବଂ ଇନ୍ଦ୍ରାଣୀ ମିଶ୍ର ଗାଇଥିବା କେତୋଟି ଆଧୁନିକ ଗୀତ। ଆକାଶବାଣୀ କଟକ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରଚାର କରୁଛୁ ପାଲା, ପରିବେଷଣ କରିଛନ୍ତି ହୃଷିକେଶ ହୋତା ଏବଂ ସାଥୀମାନେ।

ଏହି ମଙ୍ଗଳାଚରଣ ଶେଷରେ ଯେଉଁ ସଦାଶିବ ପାର୍ବତୀ ଆଜି ଆବିର୍ଭାବ ହେଲେ ମୋର ଦେଶବାସୀ ଭାଇମାନଙ୍କର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ ଏକ ବାର ତାହେଲେ ବିଷୟଟି ହେଉଛି ଆମର ଶିଶୁ ତପସ୍ୟା ଅନୁପ୍ରାସ ହେଉଛି ସ

ସେତିକି ବେଳେ ବିମାତା ଆସି କହିଲେ ରେ ଧ୍ରୁବ, ତୁ ଯଦି ମୋ ଗର୍ଭରେ ସ୍ଥାନ ପାଇଥାନ୍ତୁ ତାହେଲେ ଏଇ ରାଜ ସିଂହାସନରେ ବସିବାକୁ ଯୋଗ୍ୟ ହୋଇଥାନ୍ତୁ। ସେଗୁଡାକ ସବୁ ଭାଗ୍ୟରେ ଥିଲେ ସେ ଫଳ ଫଳେ, ସବୁ କଥା ଭାଗ୍ୟରେ ଥାଏ। ଏଣୁ ତୁ ଆଉ ଆଶା କରନା, ତୋର ପୂର୍ବଜନ୍ମର ତପସ୍ୟା ନାହିଁ, ତୁ ଯାହା ପୂର୍ବଜନ୍ମରେ ତପସ୍ୟା କଲେ ରାଜ ସିଂହାସନରେ ବସିବୁ। ଏହି କଥା ଯେତେବେଳେ ଧ୍ରୁବ ଶୁଣିଲା, କାନ୍ଦି କାନ୍ଦି ନିଜର ଜନନୀ ନିକଟରେ ପହଞ୍ଚି କହୁଛି।

କଣ ତପସ୍ୟା କେବେ ହେଲେ ସାଧନ କରିପାରିବୁ? ଯଦି ସାଧି ପାରିବୁ ତାହେଲେ ତୋ ପକ୍ଷରେ ସରଳ, ଯିଏ ନ ସାଧି ପାରିବ ତା ପକ୍ଷରେ ଅତି ଜଟିଳ। ତେଣୁ ତୁ 7 ବର୍ଷର ପିଲା, ତପସ୍ୟା ସାଧନ କରିପାରିବୁ ନାହିଁ, ତୁ କେବେ ହେଲେ ତପସ୍ୟାକୁ ଯାଆନା। ଯୁବ ଜନନୀଙ୍କ କଥା କୁ ନ ମାନି କଣ କଲା? ସମୟ

ଭିଡ଼ ଜଙ୍ଗଲ ପଥରେ ପହଞ୍ଚି ଏକାଗ୍ର ଚିତ୍ତରେ ଯେତେବେଳେ ସେ ଭଗବାନଙ୍କୁ ଡାକିଲା, ତେଣେ ବୈକୁଣ୍ଠରେ ନାରାୟଣଙ୍କର ଆସନ ଟଳମଳ ହେଲା। ସେ ସେଠୁ କଣ କଲେ? ଧ୍ରୁବର କାତରତା ଜାଣିପାରି ସର୍ଜିଲେ ପ୍ରେରଣା।

ସଙ୍ଗେ ସଙ୍ଗେ ଦେବର୍ଷୀ ନାରଦଙ୍କୁ ଡାକି କହିଲେ ଶୀଘ୍ର ଜଙ୍ଗଲକୁ ଯାଇ ମୋର ଭକ୍ତକୁ ବିପଦ ପଡିଛି, ତାକୁ ସେ ବିପଦରୁ ଉଦ୍ଧାର କର। ସଙ୍ଗେ ସଙ୍ଗେ ଦେବର୍ଷୀ ନାରଦ କଣ କଲେ, ମନୋଜାନରେ ବସି ରାମ ନାମକୁ ବିଣାରେ ବାଦନ କରି ଯେଉଁ ଜଙ୍ଗଲରେ ଧ୍ରୁବ ବିପଦରେ ପଡିଛି ସେଇ ଜଙ୍ଗଲ ପଥରେ ପହଞ୍ଚି। ଆଚ୍ଛା କହିଲେ ରେ ବାବୁ, ତୁ କୁଆଡେ ଆସିଲୁ ଏ ଜଙ୍ଗଲକୁ, 7 ବର୍ଷର ବାଳକ ନା? ମୁଁ ଆସିଛି ତପସ୍ୟା କରିବା ପାଇଁ। ସୁଧାମଖା ବାଣୀ।

ମୋର ଜନନୀଙ୍କ ନାମ ହେଉଛି ସୁନୀତି, ପିତାଙ୍କ ନାମ ଉତ୍ତାନ ପାଦ, ମୋର ନାମ ହେଉଛି ଧ୍ରୁବ, ମୋର ବିମାତା ନାମ ହେଉଛି ସୁରୁଚି, ସେ ହେଲା ରାଜାଙ୍କର ପଟ୍ଟ ମହିଷୀ। କିନ୍ତୁ ହେଲେ କଣ ହେବ ଦିନେ।

ଶୁଭ କହୁଛି ଦେବର୍ଷୀ, ମୁଁ କେବେ ହେଲେ ଗୃହକୁ ଫେରିଯିବି ନାହିଁ। ଇଏ ସଂସାରର ଲୀଳା ହେଲା ପାଣି ଫୋଟକା ସଦୃଶ। ମୋର ସେ ଧନ ସମ୍ପଦରେ କୌଣସି କାର୍ଯ୍ୟ ନାହିଁ, ମୋର ଜୀବନ ପଛକେ ଯାଉ। ମୁଁ ଅଟଳ ପ୍ରତିଜ୍ଞା କରି କହୁଛି, ମୁଁ ନିଶ୍ଚୟ ଏଇ ଜଙ୍ଗଲରେ ତପସ୍ୟା କରି। କେମିତି ପ୍ରତିଜ୍ଞା କରୁଛି ଧ୍ରୁବ, କେମିତି ପ୍ରତିଜ୍ଞା କରୁଛି? ବୋଲେ ଉଦୟ

0: ନଚଳତି ଯଦି ମେରୁ ଶୀତ ତାଙ୍ଗ ଜାତ ବନ୍ଧି ନଚଳତି ଖଳୁବା କେଉଁ ସଜ୍ଜନାଙ୍କ ଦାଦି ଇଏ ପରି ଅଟଳ ପ୍ରତିଜ୍ଞା କରିଦେଲା ଧ୍ରୁବ ସେତେବେଳେ ଦେବର୍ଷି ନାରଦ କହିଲେ
1: କହିଲେ
0: ସ୍ଥାପି ସେ

ଭଲେ ତାହେଲେ ଗୋଟିଏ କାମ କର ବାବୁ, ସେହି ମୂର୍ତ୍ତିକୁ ତୁ ହୃଦୟରେ ଆଙ୍କି ଦେ, ତାଙ୍କରି ମନ ପ୍ରାଣ ତାଙ୍କରି ପଦ ତଳେ ତୋର ମନ ପ୍ରାଣକୁ ବିକ୍ରୟ କରିଦେ। ଆଚ୍ଛା, ତାହେଲେ ତୁ ନିଶ୍ଚୟ ସେ ହରିଙ୍କି ପାଇପାରିବୁ। ଦ୍ୱାଦଶାକ୍ଷର ମନ୍ତ୍ରକୁ ଦେଇଦେଲେ ଓଂ ନମୋ ଭଗବତେ ବାସୁଦେବାୟ, ଚକାସନ ପକାଇ ଚକ୍ଷୁ ବୁଝି ସଦା ସର୍ବଦା ଏହି ମନ୍ତ୍ରକୁ ଜପ କର।

0: କଣ କଲେ ଦେବତା ମାନେ କିପରି ସେଇ ଧ୍ରୁବର ତପସ୍ୟାକୁ ଭଗ୍ନ କରିବା ଲକ୍ଷ୍ୟରେ ଆଚ୍ଛା ସମସ୍ତେ ଆସି ପହଞ୍ଚି ଗଲେ ମାୟାରେ
1: ପହଞ୍ଚି ଗଲେ
0: ସିଂହ ପ୍ରାୟ ଏକ ଗର୍ଜିଲା ଶାର୍ଦୁଳ ହୋଇକେ ସଟା ପିଟି ତଳେ ଦନ୍ତର ଗଡି ତର୍ଜିଲା ରେ ଦେବତା ମାନେ ମାୟାରେ କେହି ସିଂହ ରୂପକୁ ଧାରଣ କରି ଗର୍ଜନ ତର୍ଜନ କଲେ କିଏ ବ୍ୟାଘ୍ର ରୂପକୁ ଗର୍ଜନ କରି ଧାରଣ କରି ଆଚ୍ଛା ଲାଙ୍ଗୁଡ ତଳେ ପିଟି ଦନ୍ତର ଗଡି ମଧ୍ୟ ତର୍ଜନ ଗର୍ଜନ କଲେ ହେଲେ କଣ ହବ ଧ୍ରୁବ ଆମର ଏ କଲୟରେ ତପସ୍ୟା କରୁଛି ସୁନୀତି

ଏହି ସୁନୀତି ପରି ଆସି ଆଚା ପୁତ୍ରବତ ସ୍ନେହ କରି ସେହି ଧ୍ରୁବ ନିକଟରେ ବସି କାନ୍ଦିଲା। ସୁରୁଚି ପରି କେହି ଆସି କଣ କଲେ ନା ନିଜ କର୍ମକୁ ନିନ୍ଦା କରି ଡାକିଲେ ରେ ବାବୁ, ଆଉ ତୁ ଏତେ କଷ୍ଟ କର ନା, ଗୃହକୁ ମୋ ସଙ୍ଗରେ ଫେରି ଚାଲ, ରାଜସିଂହାସନରେ ବସି ଆଉ ପ୍ରଜାମାନଙ୍କୁ ପୁତ୍ରବତ ଲାଳନ ପାଳନ କରିବୁ। ହେଲେ ମଧ୍ୟ ଧ୍ରୁବର ତପସ୍ୟା କେବେ ହେଲେ ଖଣ୍ଡନ ହେଲା ନାହିଁ। ସେ କଣ କରୁଛି, ସଙ୍କଟ ସ୍ୱରୂପ ତରୁ ଉପୁଡ଼ା, ସମୀପେ ଧ୍ରୁବର ହୋଇଲେ ସଙ୍କଟ ଯେ ବିପଦ, ବିପଦର ବୃକ୍ଷକୁ ଯିଏ ଓପାଡି ପାରନ୍ତି ନାରାୟଣ। ଆଚ୍ଛା, ଧ୍ରୁବର ତପସ୍ୟାରେ ମୁଗ୍ଧ ହୋଇ ଆଜି ଧ୍ରୁବର ସମୀପରେ ଠିଆ ହୋଇଗଲେ।

ପଗାଡ଼ ତପସ୍ୟା କରିବା ଅବସ୍ଥାରେ ଧ୍ରୁବ ଯେ ହୃଦୟ ମଧ୍ୟରେ ସେ ନାରାୟଣଙ୍କୁ ଦେଖିପାରୁଥିଲା, ଯେତେବେଳେ ନାରାୟଣ ଆସି ତାର ନିକଟରେ ଆବିର୍ଭାବ ହୋଇଗଲେ ଆଉ ସେ ହୃଦୟ ପଦ୍ମ ମଧ୍ୟରେ ନାରାୟଣଙ୍କୁ ଦର୍ଶନ କରିପାରିଲା ନାହିଁ, ସଙ୍ଗେ ସଙ୍ଗେ ତାର ଚକ୍ଷୁ ଦୁଇଟି ଖୋଲି ହୋଇଗଲା। ଯେତେବେଳେ ଖୋଲିଗଲା କଣ ଦେଖୁଛି, ସୋନେ।

ଯେତେବେଳେ ଚକ୍ଷୁ ଫେଡ଼ି ଚାହିଁ ଦିଏ ସେହି ନବ ସୁନ୍ଦର ନୀଳଘନ ମୂର୍ତ୍ତି ଧାରଣ କରି ମାୟାନ ଟବର ମୂର୍ତ୍ତି ଆସି ସେହି ଧ୍ରୁବ ନିକଟରେ ଠିଆ ହୋଇଛନ୍ତି। କଣ କଲା ଧ୍ରୁବ? ତାଙ୍କର ପଦ ତଳେ ଗଡି ସ୍ତବ ସ୍ତୁତି ମନ୍ତ୍ର ପାଠ ଇତ୍ୟାଦି କଲା। କଲା ସ୍ଥିତି ପାଳନାନ୍ତକାରୀ, ଆପଣ ସୃଷ୍ଟି ସ୍ଥିତି ପ୍ରଳୟ କରୁଛନ୍ତି, ଆପଣ ମୋର ଦୁଃଖକୁ ଶୁଣନ୍ତୁ। ସ୍ତବ

0: ଯାହାକି ସେହି ମନ୍ତ୍ର ଦ୍ୱାରା ତାରି ସ୍ତବ ଦ୍ୱାରା ଆଜି ନାରାୟଣ ଆବିର୍ଭାବ ହୋଇ ସେହି ଶିଶୁ ଧ୍ରୁବର ମନଟାକୁ ଭୁଲାଇ ଦେଲେ। ସେତିକି ବେଳେ ଧ୍ରୁବ କହୁଛି,
1: କଣ କହିଲେ,
0: ସ୍ନେହ।

0: ଧ୍ରୁବତ ହଉଛି ହେ ନାରାୟଣ
1: ନାରାୟଣ
0: ଆପଣ ଯେଉଁ ଅଙ୍ଗରେ ସବୁ ଆୟୁଧ ଗୁଡିକ କଣ ଧାରଣ କରିଛ ମୁଁ ତ କିଛି ଆପଣଙ୍କୁ ଜାଣିପାରୁ ନାହିଁ ଚିହ୍ନି ପାରୁ ନାହିଁ ଆପଣ କିଏ ସେ ନା ରେ ଭକ୍ତ ତୁ ଚିହ୍ନି ପାରୁନୁ ଦେଖେ ମୋର ମସ୍ତକରେ ଯୋଉ ଗୁଡିକ ଦେଖୁଛୁ ଏଗୁଡିକ ହଉଛି ମୟୂର ଚନ୍ଦ୍ରିକା ମୁଁ ଆନନ୍ଦରେ ସେଗୁଡିକ ମସ୍ତକରେ ବହନ କରିଛି ଆଚ୍ଛା ମୋର ଯୋଉ ଚାରିଟା ହାତ ଅଛି ଇଏ ଚତୁର୍ହସ୍ତରେ ତୁ ଦେଖିବାକୁ ପାଉଛୁ ଇଏ ଚାରିଟା ଆୟୁଧ ହଉଛି ଶଙ୍ଖ ଚକ୍ର ଗଦା ପଦ୍ମ ମୋର କଟି ଦେଶରେ ଯୋଉ ଛୁରୀ ଖଣ୍ଡିକ ଦେଖୁଛୁ ସେ ଖଣ୍ଡିକ ହଉଛି ମୋର ହସ୍ତ ଛୁରୀ ନନ୍ଦ କତାନା ଆଚ୍ଛା ମୋର ବେନି ଜାନୁରେ ଯୋଉ ଯୋଡିଏ ସ୍ତ୍ରୀ ବସିଛନ୍ତି ଇଏ ହଉଛନ୍ତି ମୋର ପ୍ରିୟା ଲକ୍ଷ୍ମୀ ଏବଂ ସରସ୍ୱତୀ ମୁଁ ଯାହା ଉପରେ ବସିଛି ସେ ମୋର ହେଉଛି ବାହନ
1: ଗରୁଡ଼
0: ଏଇ ସବୁ ହେଲା ଭକ୍ତ ମୋର ଚିହ୍ନ ତେଣୁ ଧ୍ରୁବ କହୁଛି ସଂଶୟ ଖଣ୍ଡିଲା ପ୍ରଭୁ ଆଜ୍ଞା ହେଉ କିସ ସିଂହାସନେ ରାଜା ହୋଇ ପାରିବୁ ତୁ କହିଲା ପ୍ରଭୁ ତାହେଲେ ମୋର ଦୁଃଖ ସବୁ ଦୂରୀଭୂତ ହେଲା ସେତିକିବେଳେ ନାରାୟଣ କଲେ କଲେ ତାହେଲେ ଆଉ କଣ କହୁଛୁ ଯା ରାଜ୍ୟକୁ ଫେରିଯିବୁ ସିଂହାସନରେ ବସି ପୁତ୍ରବତ ଲାଳନ ପାଳନ କରିବୁ ପ୍ରଜାମାନଙ୍କୁ ସେତେବେଳେ ଧ୍ରୁବ କହୁଛି ନାରାୟଣ ସ୍ୱତା ତଥା

କହିଲେ ପିତା ତ ଅଛନ୍ତି, ପିତା ଥା ମୁଁ କିପରି ରାଜସିଂହାସନ ଆରୋହଣ କରିବି? ନା ତୁ ଗୃହକୁ ଫେରିଯିବା ଅବସ୍ଥାରେ ଅଳ୍ପ କିଛି ଦିନ ପରେ ତୋର ପିତା ମଧ୍ୟ ମୃତ୍ୟୁ ମୁଖରେ ପଡିବେ, ନା ସେ ସିନା ଚାଲିଯିବେ? ଆହୁରି ଗୋଟେ କାରଣ, ସୁରୁଚି ବି

କଲେ ବିମାତା ଯେ ସୁରୁଚି ଅଛି ସେ ତ ମୋତେ ନିଶ୍ଚୟ ବାଧା ଦେବ ନା ରେ ପିତାଙ୍କ ସଙ୍ଗେ ସଙ୍ଗେ ମଧ୍ୟ ସେ ପ୍ରାଣ ବିସର୍ଜନ କରିବେ ନା ତାହେଲେ ଆଉ ଗୋଟେ କଥା ମହାଶୟ ଶ୍ରେଷ୍ଠ ଜ୍ୟେଷ୍ଠ।

0: ଗାଁରେ ଭାଇ ମଧ୍ୟ ବଞ୍ଚିପାରିବେ ନାହିଁ। ସେ ଜଙ୍ଗଲକୁ ଶିକାର କରିଯିବା ଅବସ୍ଥାରେ ବ୍ୟାଧ ହସ୍ତରେ ପ୍ରାଣ ବିସର୍ଜନ କରିବେ, ତାହେଲେ ମୁଁ ସିଂହାସନ ନିଶ୍ଚୟ ଭୋଗ କରୁଛି। ଆଚ୍ଛା, ସିଂହାସନ ଭୋଗ କରିବା ପରେ ମହାଶୟ ଆଉ ଗୋଟିଏ କଥା,
1: ଆଉ କ'ଣ?
0: ସଂସାର ଭୋଗ।

ତାହେଲେ ଗୋଟିଏ କଥା ମୁଁ ଯଦି ତୋର ମନ ଶାନ୍ତି ନଥିବ ତାହେଲେ ତୁ ତତେ ସେଇ ଧ୍ରୁବ ଲୋକରେ ମୁଁ ସ୍ଥାନ ଦେବି ସ୍ଥାନ ଦେଇ ମଧ୍ୟ ତୋ ନିକଟରେ ମୁଁ ବାସୁଦେବ ମୂର୍ତ୍ତିକୁ ଧାରଣ କରି ତୋର ସଦା ସର୍ବଦା ମନର ମନସ୍କାମନାଟା ପୂର୍ଣ୍ଣ କରୁଛି।

ଶୁଣୁଥିଲେ ପାଲା ପରିବେଷଣ କଲେ ରଘୁନାଥ ପାଣିଗ୍ରାହୀ ଏବଂ ଇନ୍ଦ୍ରାଣୀ ମିଶ୍ର। କ୍ଷମା କରିବେ ଶ୍ରୋତାବନ୍ଧୁ, ପରିବେଷଣ କରିଥିଲେ ହୃଷିକେଶ ସୋଧା ଏବଂ ସାଥୀମାନେ ହେଲେ ଇନ୍ଦ୍ରମଣି ମହାପାତ୍ର, ନାରାୟଣ ପ୍ରତି ଏବଂ ସୁଧାକର ନନ୍ଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନମସ୍କାର ଶ୍ରୋତାବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଡେରି ନ କରି କିଏ ପ୍ରଥମେ ଏସ୍ଏମ୍ଏସ୍ଟି ପଠାଇଛନ୍ତି ଦେଖିନବା। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ବୁଗୁଡ଼ା ଗଞ୍ଜାମରୁ, ପଠାଇଛନ୍ତି ଲକି ସୋମ। ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି କୁଦରତ କଥାଚିତ୍ରରେ କିଶୋର କୁମାର ଗାଇଥିବା ଗୀତଟି ଶୁଣିବା ପାଇଁ, ହମେ ତୁମ୍ସେ ପ୍ୟାର କିତ୍ନା। କିଶୋର କୁମାରଙ୍କର ଇଏ ଗୋଟିଏ କାଳଜୟ ଗୀତ। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟିଏ।

ପରବର୍ତ୍ତୀ ଏସଏମଏସଟି ପଠାଇଛନ୍ତି ଦିଘଲ ନିମାପଡ଼ା ପୁରୀରୁ ଆସିଛି ପଠାଇଛନ୍ତି ପ୍ରଭାକର ସାହୁ କତୁଆ ଭାନୁରତା ସଞ୍ଜୁ ସାରା ଲିପୁ ଏବଂ

ପ୍ରଭାକର ସାର୍, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ବାଳକୃଷ୍ଣ ଦାସ ଗାଇଥିବା ଯେକୌଣସି ଗୀତଟି ଶୁଣେଇ ଦେବା ପାଇଁ, ତାହେଲେ ଆମେ ଆମ ପସନ୍ଦର ଗୀତଟି ଆପଣଙ୍କୁ ଶୁଣେଇ ଦେଉଛୁ। ଆଶା କରେ ଆମ ପସନ୍ଦର ଗୀତ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ। କଥାଚିତ୍ର ଅଧୀନ ମେଘ ଜୀବନେ ସପନ ଯେତେ ଗୀତଟିକୁ ଗାଇଛନ୍ତି ବାଳକୃଷ୍ଣ ଦାସ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ଶ୍ୟାମସୁନ୍ଦର ବେହେରା, ସରୋଜିନୀ ବେହେରା, ବିଜୟଲକ୍ଷ୍ମୀ ବେହେରା, ମହମ୍ମଦପୁର ବିଲାହାଟ ତେଣ୍ଡାକୁଡ଼ା କଟକରୁ ଲେଖିଛନ୍ତି। ନମସ୍କାର ନେବେ, ଆପଣଙ୍କୁ ମଧ୍ୟ ନମସ୍କାର ଏବଂ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଅନୁରୋଧ କରିଛନ୍ତି ମାଓ ମମତା କଥାଚିତ୍ରରେ ଅକ୍ଷୟ କୁମାର ମହାନ୍ତି ଏବଂ ଲୀଳା ଗାଇଥିବା ଗୀତଟି ଶୁଣିବା ପାଇଁ। ଗୀତଟି ହେଉଛି

ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଅନୁରୋଧ ପହଞ୍ଚିଛି। ପଠାଇଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା ଏବଂ କାନ୍ତୁଲା ଆଠଗଡ଼ରୁ ଆସିଛି ଏସ୍ଏମ୍ଏସ୍ଟି। ଆପଣ ଅନୁରୋଧ କରିଛନ୍ତି ତପସ୍ୟା କଥାଚିତ୍ରରେ ଏସ୍ ଜାନକୀ ଏବଂ ସାଥୀମାନେ ଗାଇଥିବା ଗୀତଟି ଶୁଣିବା ପାଇଁ। ପାଦରେ ପାଦ ଛନ୍ଦା, ପାଦେ ନୂପୁର ବନ୍ଧା, ସୁନ୍ଦର ଗୀତଟି। ତାହେଲେ ଶ୍ରୋତାବନ୍ଧୁ, ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସି ପହଞ୍ଚିଛି, ପଠାଇଛନ୍ତି ମଣ୍ଟୁ ସାର୍ ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ମଣ୍ଟୁ ସାର୍, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଆମକୁ ପ୍ରତିଦିନ ଏସ୍ଏମ୍ଏସ୍ ଦେଉଛନ୍ତି, ଅନେକ କଥା ମଧ୍ୟ ଲେଖି ଚାଲିଛନ୍ତି। ଅବଶ୍ୟ ଅନେକ ସମୟରେ ସେ କଥାଗୁଡ଼ିକ ପଢ଼ି ହେଉନାହିଁ, ତେବେ ଆପଣ ସବୁବେଳେ ଲେଖନ୍ତି। ଆପଣଙ୍କର ପ୍ରେଜେଣ୍ଟେସନ୍ ପାଇଁ ବହୁତ ବହୁତ ଶୁଭେଚ୍ଛା, ଶୁଭକାମନା। ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ। ମଣ୍ଟୁ ସାର୍, ଆମେ ବି ଆପଣଙ୍କୁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛୁ, ଆପଣ ସବୁବେଳେ ଭଲରେ ଥାଆନ୍ତୁ, ଆମକୁ ଏମିତି ଭଲ ପାଇବା ଦେଉଥାନ୍ତୁ, ସୁନ୍ଦର ସୁନ୍ଦର ଏସ୍ଏମ୍ଏସ୍ ପଠାଇଥାନ୍ତୁ, ଆମେ ଆପଣଙ୍କୁ ସୁନ୍ଦର ସୁନ୍ଦର ଗୀତ ବି ଶୁଣେଇ ଦେଉଛୁ। ଆଜି ଆପଣ ଅନୁରୋଧ କରିଛନ୍ତି ହମ ହୋଗେ ଆପକେ କଥାଚିତ୍ରରେ କୁମାର ସାନୁ ଏବଂ ଅଲକା ଅଗ୍ନି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ମଣ୍ଟୁ ସାର୍, ଶୁଣି ନିଅନ୍ତୁ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ମାହାଙ୍ଗା କଟକରୁ। ପଠାଇଛନ୍ତି ଉତ୍ସବ ଚରଣ ସାହୁ ଧରାପୁର ମାହାଙ୍ଗା କଟକରୁ। ଆପଣଙ୍କୁ ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ଗୋପରେ ପଡ଼ୁଛି କଳାକନେଇ କଥାଚିତ୍ରରେ ଅନୁପମା ଦେଶପାଣ୍ଡେ ଏବଂ ମହମ୍ମଦ ଅଜିଜ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶ୍ରୋତାବନ୍ଧୁ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ସୁନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି କଲ୍ୟାଣନଗର କଟକରୁ, ପଠାଇଛନ୍ତି ଅଙ୍କିତା ରେପିତା ସ୍ୱାଇଁ। ଶ୍ରୋତାବନ୍ଧୁ, ଆପଣ ଅନୁରୋଧ କରିଛନ୍ତି ଧୁରନ୍ଧର କଥାଚିତ୍ରର ଗୀତଟି ଶୁଣିବା ପାଇଁ। ଅନେକ ସମୟରେ ଆପଣଙ୍କର ଏସ୍ଏମ୍ଏସ୍ ଆମେ ପାଉଛୁ, କିନ୍ତୁ ଆପଣ ନୂଆ ନୂଆ ଫିଲ୍ମର ଗୀତଗୁଡ଼ିକୁ ଅନୁରୋଧ କରୁଛନ୍ତି, ଯେଉଁଟାକି ଆମର ଅଭିଲେଖାଗାରରେ ସଂଗ୍ରହ ନାହିଁ। ତେଣୁ ଆମେ ଆପଣଙ୍କୁ ଆମ ପସନ୍ଦର ଗୋଟିଏ ଗୀତ ଶୁଣାଇ ଦେଉଛୁ। ଆପଣଙ୍କର ଗୀତ ଯେହେତୁ ଆମର ଅଭିଲେଖାଗାରରେ ନାହିଁ, ଆଶା କରେ ନିଶ୍ଚୟ ଆପଣଙ୍କୁ ଭଲ ଲାଗିବ। କଥାଚିତ୍ର ଦାଗ୍ ଦ ଫାୟାର ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅନୁରାଧା ପଡ଼ୱାଲ। ତାହେଲେ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ ଆମ ପସନ୍ଦର ଆପଣଙ୍କୁ ଭଲ ଲାଗୁଥିଲା ଭଳିଆ ଗୀତଟିଏ।

କାର୍ଯ୍ୟକ୍ରମ ଶେଷରେ ଏସ୍ଏମ୍ଏସ୍ଟି ଆସିଛି କବାଟବନ୍ଧ ଯାଜପୁରରୁ ପଠାଇଛନ୍ତି ବୈରାଗୀ ସାହୁ ଏବଂ ଗୋଦାବରୀ ସାହୁ ଆପଣ ଅନୁରୋଧ କରିଛନ୍ତି ଅଦିନବେଖ କଥାଚିତ୍ରରେ ଅକ୍ଷୟ କୁମାର ମହାନ୍ତି ଏବଂ ନିର୍ମଳା ମିଶ୍ର ଗାଇଥିବା ଗୀତଟି ଶୁଣିବା ପାଇଁ ଏଇ ଭରା ଜହ୍ନରାତି ସୁନ୍ଦର ଗୀତଟିଏ ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟିଏ।

ଶ୍ରୋତା ବନ୍ଧୁ, ଦୁଃଖର ସହ କହୁଛୁ, ଆଜି କାର୍ଯ୍ୟକ୍ରମ ଅଧଘଣ୍ଟା ଥିବାରୁ ଅନେକ ଏସ୍ଏମ୍ଏସ୍ ଗୁଡ଼ିକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିପାରିନାହୁଁ, ସେଥିପାଇଁ ଦୁଃଖିତ। ସେମାନେ ହେଲେ ପ୍ରିୟଦର୍ଶିନୀ ପଣ୍ଡା, ସବିତା ମିଶ୍ର, ମିଲି ପରି, ଚୁନୁର, ଗୁଡୁଲି, ମରେଇଗାଁ କେନ୍ଦୁଝର, ରତ୍ନପ୍ରିୟା ସାହୁ, ଭାନୁଲତା ସାହୁ ପୁରୀ ନିମାପଡ଼ାରୁ, ଶୁଭଙ୍କର ରାଉତ କେନ୍ଦ୍ରାପଡ଼ା ପାଟକୁରା, ନିଆଳେ ମାଧବରୁ ଜିତେନ୍ଦ୍ର ସାର, ପ୍ରମୋଦ ସାହୁ ଡିଓସାଇ କାଦୁଆପଡ଼ା ଜଗତସିଂହପୁର, ଲକ୍ଷ୍ମୀକାନ୍ତ ନୂଆପଡ଼ା ତିଗିରିଆରୁ, ସ୍ୱାଗତ ରଞ୍ଜନ ସାହୁ କଟକରୁ, ରାଇସୁଙ୍ଗୁଡ଼ା ସାଲେପୁରରୁ ବାସୁଦେବ କୁନି ନିନି ବଳିଆ ଲିଟୁନି ବାପାବୁ, ଆପଣଙ୍କର ଏସ୍ଏମ୍ଏସ୍ଟିକୁ ଆମେ ସାମିଲ କରିପାରିନଥିବାରୁ ଦୁଃଖିତ। ଏଇଠି ଶେଷ କରୁଛୁ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ମୁଁ ଆପଣଙ୍କ ସହ ଥିଲି ଗିରିଜା, ଆକାଶବାଣୀ କଟକ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା।

0: ଡକ୍ଟର ମିଶ୍ର ଆପଣଙ୍କୁ ସ୍ୱାଗତ କରୁଛୁ ଡାକ୍ତରଙ୍କୁ ପଚାରି ବୁଝା କାର୍ଯ୍ୟକ୍ରମକୁ ନମସ୍କାର
1: ନମସ୍କାର
0: ହୃଦରୋଗ ଧନୀମାନଙ୍କର ରୋଗ ବୟସ୍କମାନଙ୍କର ରୋଗ ବୋଲି କୁହାଯାଏ ମାତ୍ର ଏବେ ଅଳ୍ପ ବୟସର ଶିଶୁ ଯୁବକ ଗ୍ରାମାଞ୍ଚଳର ଗରିବ ଖଟିଖିଆମାନେ ମଧ୍ୟ ଏ ରୋଗରେ ଆକ୍ରାନ୍ତ ହେବାର କାରଣ କ'ଣ
1: ଦେଖନ୍ତୁ ଯୋଉଟା ଆପଣ କହିଲେ ଯେ ହୃଦରୋଗଟା କେବଳ ଧନୀମାନଙ୍କର ରୋଗ ସେ ଧାରଣାଟା ସମ୍ପୂର୍ଣ୍ଣ ଭୁଲ ହୃଦରୋଗ ବିଭିନ୍ନ ପ୍ରକାରର ଥାଏ ଯୋଉ କଥା ଆପଣ କହିଲେ ଯେ ଛୋଟ ପିଲାମାନଙ୍କୁ ଯୋଉ ହୃଦରୋଗ ହେଉଛି ସେଟାକୁ କଞ୍ଜେନିଟାଲ ହାର୍ଟ ଡିଜିଜ୍ ବା ଜନ୍ମଗତ ହୃଦରୋଗ କୁହାଯାଏ ସେ ଜନ୍ମରୁ ସେ ରୋଗଟା ନେଇକରି ସେମାନେ ଆସିଥାନ୍ତି ଏବଂ ଦ୍ୱିତୀୟ କଥା ହେଲା ଯୋଉ ହାର୍ଟ ଆଟାକ୍ ଯୋଉଟା କହୁଛନ୍ତି ଯୋଉଟା ଗୋଟେ ପ୍ରଥମରୁ ଧାରଣା ଥିଲା ଯେ କେବଳ ଯୋଉମାନେ ବହୁତ ଖାଆନ୍ତି କାମ କରନ୍ତିନି ଶୋଇକି ରହନ୍ତି ମୋଟା ଲୋକ ସ୍ୱଚ୍ଛଳ ରୋଗର ଲୋକ ସେମାନଙ୍କୁ ହାର୍ଟ ଆଟାକ୍ ହୁଏ ବର୍ତ୍ତମାନ ସମ୍ପୂର୍ଣ୍ଣ ଭୁଲ ନହେଲେ ବି ଭୁଲ ଆଗରୁ ଯୋଉଟାକୁ ଆମେ କହୁଥିଲୁ ଯୋଉଟା ନିଶ୍ଚିତ ଭାବରେ ରିସ୍କ ଫ୍ୟାକ୍ଟର ଥିଲା ଯଥା ଡାଇବେଟିସ୍ ହାଇ ବ୍ଲଡ୍ ପ୍ରେସର ହାଇ କୋଲେଷ୍ଟ୍ରଲ ମୋଟା ଲୋକ ଯେଉଁମାନେ କିଛି ପରିଶ୍ରମ କାମ କରନ୍ତିନି ଏଗୁଡ଼ା ସବୁ ଥିଲା କନ୍ଭେନ୍ସନାଲ ରିସ୍କ ଫ୍ୟାକ୍ଟର ଏବେ ସବୁ ଆମେ ଦେଖୁଛୁ ଯେ ଏ ରିସ୍କ ଫ୍ୟାକ୍ଟର ସାଙ୍ଗରେ କେତେଗୁଡ଼ିଏ ନୂଆ ରିସ୍କ ଫ୍ୟାକ୍ଟର ଆସୁଛି ଯେଉଁଥିପାଇଁ ଏଇ କମ୍ ବୟସର ଏବଂ ଗରିବ ଲୋକମାନଙ୍କୁ ବି ହାର୍ଟ ଆଟାକ୍ ହେଉଛି ତାର ପ୍ରଧାନ କାରଣ ହେଲା ବର୍ତ୍ତମାନ ଶାରୀରିକ ପରିଶ୍ରମ ଇଭିନ୍ ଗାଁ ଗଣ୍ଡାରେ ଲୋକ ଆଉ ଚାଲିକିରି ଯାଉନାହାନ୍ତି କି ସାଇକେଲ ଚଲାଉନାହାନ୍ତି ସମସ୍ତେ ବାଇକ୍ରେ ଯାଉଛନ୍ତି ଗାଡ଼ିରେ ଯାଉଛନ୍ତି ବସ୍ରେ ଯାଉଛନ୍ତି ଏକ ଦ୍ୱିତୀୟରେ ଆମର ଯେଉଁ ଖାଦ୍ୟ ଆମେ ଖାଉଛେ ସେ ଖାଦ୍ୟ ଆଉ ସନ୍ତୁଳିତ ଖାଦ୍ୟ ନୁହଁ ଏବଂ ଯେଉଁ ଜିନିଷ ଆମେ ଆଜି ଖାଉଛେ ସେ ଖାଦ୍ୟ
0: ଶରୀର ପାଇଁ ଠିକ୍ ନୁହେଁ
1: ତୃତୀୟ ହେଉଛି ସ୍ମୋକିଂ ଗୋଟେ ଯୋଉଟାକି ବର୍ତ୍ତମାନ ବଢି ବଢି ଚାଲିଛି ୟଙ୍ଗ ପିପୁଲ ବି ସ୍ମୋକିଂ କରୁଛନ୍ତି ଆଉ ନେକ୍ସଟ ହେଉଛି ପ୍ରତିଯୋଗିତା ମୂଳକ ଜୀବନ ଯୋଉ ହେଲା ସମସ୍ତେ କୌଣସି ନା କୌଣସି କାରଣରୁ ଷ୍ଟ୍ରେସ୍ରେ ରହୁଛନ୍ତି ସୋ ଏହିସବୁ କାରଣ ଯୋଗୁଁ ବର୍ତ୍ତମାନ ଭାରତବର୍ଷରେ ବହୁଳ ଭାବରେ ଅତି କମ୍ ବୟସର ଯୁବକମାନଙ୍କୁ ବି ଡାଇବେଟିସ୍ ଆଉ ବ୍ଲଡ୍ ପ୍ରେସର ଦେଖାଯାଉଛି ଏବଂ କମ୍ ବୟସରେ ଯୋଉ ଡାଇବେଟିସ୍ ବ୍ଲଡ୍ ପ୍ରେସର ଦେଖାଗଲା ଏହିସବୁ ରିସ୍କ ଫ୍ୟାକ୍ଟର ଗୁଡ଼ାକ ଯୋଗୁଁ ବର୍ତ୍ତମାନ କମ୍ ବୟସରେ ଲୋକଙ୍କୁ ହୃଦଘାତ ହେଉଛି ଏବଂ ଗରିବ ଲୋକଙ୍କୁ ବି ହାର୍ଟ ଆଟାକ୍ ହେଉଛି
0: ହୃଦରୋଗ ଓ ହୃଦଘାତ ଭିତରେ ପାର୍ଥକ୍ୟ କ'ଣ
1: ଶୁଣନ୍ତୁ ହୃଦଘାତ ମାନେ ହାର୍ଟ ଆଟାକ୍ ହାର୍ଟ ଆଟାକ୍ଟା ହେଉଛି ଯେତେବେଳେ ଆମର ଯୋଉ ହୃତ୍ପିଣ୍ଡର ମାଂସପେଶୀକି ଯୋଉ ଧମନୀ ଅଛି ଯାହାକୁ ଆମେ କହୁ କରୋନାରୀ ଆର୍ଟ୍ରିଜ୍ ସେ ଧମନୀ ଦେଇ ହୃତ୍ପିଣ୍ଡର ମାଂସପେଶୀକୁ ରକ୍ତ ସଞ୍ଚାଳନ ହୁଏ ଯେତେବେଳେ ସେ ଯୋଉ ଧମନୀ ପୁରା ବ୍ଲକ୍ ହେଇଯାଏ ଏବଂ ମାଂସପେଶୀର ଗୋଟେ ପୋର୍ସନ୍ ଆଉ ରକ୍ତ ସପ୍ଲାଇ ପାଏ ନାହିଁ ସେହି ସମୟରେ ଯୋଉଟା ହୁଏ ସେଟାକୁ ହୃଦଘାତ ବା ହାର୍ଟ ଆଟାକ୍ କୁହାଯାଏ କିନ୍ତୁ ହୃଦରୋଗ ତ ବିଭିନ୍ନ ପ୍ରକାରର ଯେମିତି ଜନ୍ମଗତ ହୃଦରୋଗ ଆଣ୍ଠୁଗଣ୍ଠି ବାତ ଜନିତ ରୋଗ ଯୋଉଟା ରିମାଟିକ୍ ହାର୍ଟ ଡିଜିଜ୍ ବ୍ଲଡ୍ ପ୍ରେସର ଯୋଗୁଁ ହାର୍ଟ ରୋଗ କେତେ ଗୁଡ଼ିଏ ହାର୍ଟ ମସଲ ଡିଜିଜ୍ ଅଛି ଯୋଉଟାକୁ ଆମେ କାର୍ଡିଓମାୟୋପାଥି ବୋଲି କହୁ
0: କି କି ଖାଦ୍ୟ ହୃଦରୋଗ ହେବା ପାଇଁ ବେଶୀ ଦାୟୀ ମଦ୍ୟପାନ ଧୂମପାନ ପରିବେଶ ପ୍ରଦୂଷଣ ଧୂଳି ଧୂଆଁ କଳକାରଖାନା ନିର୍ଗତ ଗ୍ୟାସ୍ ହୃଦରୋଗର ଆଶଙ୍କାକୁ ବଢ଼ାଇ ଦେଇଥାଏ କି
1: ପ୍ରଥମେ ହେଲା ଧୂମପାନ ସେଟା ଏକଦମ ନିର୍ଦ୍ଦିଷ୍ଟ ଭାବରେ ହୃଦରୋଗର କାରଣ ତାପରେ ଅତ୍ୟଧିକ ମଦ୍ୟପାନ ନିଶ୍ଚିତ ଭାବରେ ମଦ୍ୟପାନ ଅଳ୍ପ ବା ସୋସିଆଲ ଡ୍ରିଙ୍କିଂ କାଁ ଭା କି ପିଉଥିବ ସେଟା ହୃଦରୋଗର କାରଣ ହୁଏନି କିନ୍ତୁ ଅତ୍ୟଧିକ ମାନେ ଯୋଉଟା କହୁଛୁ ହେଭି ଡ୍ରିଙ୍କିଂ ଏମାନଙ୍କର ନିଶ୍ଚିତ ଭାବରେ ହୃଦରୋଗ ହେବ ପ୍ରଦୂଷଣ କଥା ଯୋଉ କହିଲେ ସେଟା ଗୋଟେ ନୂଆ କଥା ବର୍ତ୍ତମାନ ଉଠୁଛି ଯୋଉ ଜିନିଷଟା ଆଗରୁ ନଥିଲା ଏବେ ଆମେ ଦେଖୁଛୁ ପୃଥିବୀର ଯୋଉ ଯୋଉ ସହରରେ ପ୍ରଦୂଷଣର ମାତ୍ରା ଅଧିକା ସେଇଟା ବର୍ତ୍ତମାନ ନିଶ୍ଚିତ ଭାବରେ ହୃଦରୋଗ ବଢ଼ିବାର ଅନ୍ୟତମ କାରଣ ବୋଲି ରିପୋର୍ଟରୁ ଜଣାପଡୁଛି
0: କେଉଁ କେଉଁ ପରୀକ୍ଷାରୁ ହୃଦରୋଗକୁ ଚିହ୍ନଟ କରାଯାଏ
1: କେତେ ଗୁଡ଼ିଏ ହୃଦରୋଗ ଅଛି ଆପଣ କେବଳ ତାଙ୍କୁ ଷ୍ଟେଥୋସ୍କୋପ୍ ଦ୍ୱାରା ବ୍ଲଡ୍ ପ୍ରେସର ଯନ୍ତ୍ର ଏବଂ ଦେଖିଲେ ଆପଣ ଜାଣିପାରିବେ ତାର ହୃଦରୋଗ ହୋଇଯାଇଛି କିନ୍ତୁ ତାକୁ ଫର୍ଦର କ୍ରିଟିକାଲି ଆନାଲିସିସ୍ କରିବା ପାଇଁ ତାର ଚିକିତ୍ସା ପଦ୍ଧତି କ'ଣ ହେବ ଜାଣିବା ପାଇଁ ପ୍ରଥମେ ହେଉଛି ବେସିକ୍ ଗୋଟେ ଇଲେକ୍ଟ୍ରୋକାର୍ଡିଓଗ୍ରାମ ବା ଇସିଜି ଯୋଉଟାକି ଆଜିକାଲି ଅତି ସାଧାରଣ ଇନ୍ଭେଷ୍ଟିଗେସନ୍ ଛାତିର ଗୋଟେ ଏକ୍ସରେ ଏଇ ଦୁଇଟା ହେଉଛି ଆମେ କହୁ ବେସିକ୍ ଇନ୍ଭେଷ୍ଟିଗେସନ୍ ହାର୍ଟ ରୋଗ ପାଇଁ ତାପରେ ଉଚ୍ଚତର ଯୋଉ ଇନ୍ଭେଷ୍ଟିଗେସନ୍ ସେ ହେଲା ଇକୋକାର୍ଡିଓଗ୍ରାଫି ଆଉ ତାପରେ ଆଞ୍ଜିଓକାର୍ଡିଓଗ୍ରାଫି ବା ଆଞ୍ଜିଓଗ୍ରାମ ତାପରେ ଆଜିକାଲି ବାହାରିଲାଣି ସିଟି ଆଞ୍ଜିଓଗ୍ରାଫି ଏମ୍ଆର୍ଆଇ ଆଞ୍ଜିଓଗ୍ରାଫି କାର୍ଡିଆକ୍ ଏମ୍ଆର୍ଆଇ ତାପରେ ପେଡ୍ ସିଟି ସ୍କାନ୍ ଏଗୁଡ଼ା ସବୁ ବର୍ତ୍ତମାନ ଉନ୍ନତମାନର ଚିକିତ୍ସା ବଟ୍ ବହୁତ ଏକ୍ସପେନ୍ସିଭ କିନ୍ତୁ ଅତି କମ୍ରେ ଗୋଟେ ଇସିଜି ଗୋଟେ ଏକ୍ସରେ ବା ଗୋଟେ ଇକୋ କଲେ କିଛି କେସ୍ରେ ଆଞ୍ଜିଓଗ୍ରାମ ଦରକାର ତାହେଲେ ଆମେ ପ୍ରାୟ 99.9% ହାର୍ଟ ରୋଗର ସବୁ ବିଷୟ ଡାଇଗ୍ନୋସିସ୍ କରିପାରିବା
0: ଜନ୍ମରୁ କିଛି ଶିଶୁଙ୍କୁ ହୃଦରୋଗ ହୁଏ କାହିଁକି ଜନ୍ମ ସମୟରେ କିଛି ଶିଶୁ ନୀଳବର୍ଣ୍ଣ ହୁଅନ୍ତି କାହିଁକି ଏହା ହୃଦରୋଗର ପ୍ରାକ୍ ଲକ୍ଷଣ କି ଆଉ କିଛି ହୃଦରୋଗ ବଂଶଗତ କି
1: ଦେଖନ୍ତୁ ଜନ୍ମଗତ ହୃଦରୋଗ ଯୋଉଟା କହିଲେ ତାର କାରଣ ଅନେକ ମା ପେଟରେ ଆମର ଶିଶୁଟି ଯେତେବେଳେ ଡେଭଲପମେଣ୍ଟ ହୁଏ ତାର ଶରୀରର ସର୍ବ ଅଙ୍ଗ

ଶ୍ରୋତା ବନ୍ଧୁ, ଆମେ ବଞ୍ଚିବା ପାଇଁ ହୃଦଯନ୍ତ୍ର ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣମାନେ ସମସ୍ତେ ଜାଣନ୍ତି। କିନ୍ତୁ ବିଗତ କିଛି ବର୍ଷ ହେବ ଦେଖାଯାଉଛି ଯେ ଆମ ଦେଶରେ ହୃଦରୋଗରେ ବହୁ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ତେଣୁ ହୃଦରୋଗ ଏବଂ ହୃଦଘାତର କାରଣ, ଚିହ୍ନଟ ଏବଂ ନିରାକରଣ ସମ୍ପର୍କରେ ଆମେ ସମସ୍ତେ ଜାଣି ରଖିବା ଉଚିତ। ତାହେଲେ ଆସନ୍ତୁ ଏ ସମ୍ପର୍କରେ ଶୁଣିବା ହୃଦରୋଗ ବିଶେଷଜ୍ଞ ଡାକ୍ତର ହୃଦାନନ୍ଦ ମିଶ୍ରଙ୍କଠାରୁ। ତାଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଦୁର୍ଗା ମାଝୀ।

0: ଯେମିତି ଡେଭଲପ ହୁଏ ସେମିତି ହାର୍ଟଟା ମଧ୍ୟ ଡେଭଲପ ହୁଏ।
1: ଆଜ୍ଞା,
0: କିଛି କାରଣ ଯେମିତି ଗୋଟେ ହଉଛି ପ୍ରଥମେ ଜେନେଟିକ କାରଣ, ଦ୍ୱିତୀୟରେ ଯୋଉ କଥା ଆପଣ କହିଲେ ବଂଶଗତ କାରଣ, ମାନେ ସାଧାରଣତଃ ଜନ୍ମଗତ ହୃଦରୋଗଟା ବାପା ମାଙ୍କୁ ଥିଲେ ପିଲାମାନଙ୍କୁ ହେବାର ସମ୍ଭାବନା ଅଧିକ।
1: ଆଜ୍ଞା,
0: ତୃତୀୟରେ ହଉଛି ମା ଯେତେବେଳେ ଗର୍ଭଧାରଣ କରିଥାଏ ସେ ଗର୍ଭଧାରଣ ଅବସ୍ଥାରେ କେତେ ଗୁଡ଼େ ଔଷଧ ଅଛି ଯୋଉଟା ମନା, ସେଭଳିଆ ଔଷଧ ଯଦି ମା ଖାଇଥାଏ ତାହେଲେ ପିଲାକୁ ଜନ୍ମଗତ ହୃଦରୋଗ ହେବାର ସମ୍ଭାବନା ଅଧିକ।
1: ଆଚ୍ଛା,
0: ଆମ ଦେଶରେ ଯଦିଓ ନାହିଁ କିନ୍ତୁ ଆଜିକାଲି ଯୋଉ ଆଧୁନିକ ଜୀବନଶୈଳୀରେ ମା ଯଦି ସିଗାରେଟ୍ ଖାଉଥିବ, ବିଡ଼ି ଖାଉଥିବ, ପିଲାକୁ ଜନ୍ମଗତ ହୃଦରୋଗ ହେବାର ସମ୍ଭାବନା ଅଧିକା। ଆଉ ଗୋଟେ ହଉଛି ପ୍ରେଗନେନ୍ସି ବେଳେ ମାର ବୟସ ଯଦି ଅତ୍ୟଧିକ ହୋଇଥିବ, ଯୋଉଟା କହନ୍ତି ଏଲ୍ଡରଲି ପ୍ରେଗନେନ୍ସି, 35-40 ବର୍ଷ ବୟସରେ ଯଦି ମା ପ୍ରେଗନାନ୍ସି ହୁଏ ସେ ଛୁଆକୁ ବି ଜନ୍ମଗତ ହୃଦରୋଗ ହେବାର ସମ୍ଭାବନା ଅଧିକା। ଏକ ଦ୍ୱିତୀୟରେ ଆପଣ ଯୋଉ ପଚାରିଲେ ପିଲା ଜନ୍ମ ହେଲା ବେଳକୁ ଯଦି ତା ଓଠ, ଜିଭ, ନଖ ଯଦି ବ୍ଲୁ ହେଇଥିବ ନିଶ୍ଚିତ ଭାବରେ ତାର ଜନ୍ମଗତ ହୃଦରୋଗ ଅଛି। କାହିଁକି ନା ପିଓର ବ୍ଲଡ୍ଟା ହଉଛି ରେଡ୍, ଇମ୍ପ୍ୟୁର ବ୍ଲଡ୍ଟା ହଉଛି ବ୍ଲୁ। ନୀଳବର୍ଣ୍ଣ ହେବାର କାରଣ ହଉଛି ହୃତ୍ପିଣ୍ଡରେ କୌଣସି କାରଣରୁ ଯଦି ପିଓର ଆଉ ଇମ୍ପ୍ୟୁର ବ୍ଲଡ୍ର ମିଶ୍ରଣ ହେଇଯାଉଥିବ ହୃତ୍ପିଣ୍ଡ ଭିତରେ କୌଣସି ଛିଦ୍ର ଯୋଗୁଁ ବା ଧମନୀର ଯୋଉ ପୋଜିସନ ଯଦି ବଦଳି ଯାଇଥିବ, ଯୋଉଠି ମହାଶିରା ଯୋଉଟା ବାହାରିଥାଏ ଯୋଉଟା ଫୁସ୍ଫୁସ୍କୁ ଯାଉଥାଏ ଗୋଟେ ଶରୀର ଅନ୍ୟ ଅଂଶକୁ ଯାଉଥାଏ, ଅନେକ ସମୟ ତାର ପୋଜିସନ ବଦଳି ଯାଏ ଯୋଉଟାକୁ ଆମେ କହୁ ଟ୍ରାନ୍ସ ପୋଜିସନ ଅଫ୍ ଗ୍ରେଟ୍ ଆର୍ଟେରିଜ୍। ସୋ ଏଇସବୁ ରୋଗରେ ପିଲାଟି ଯେତେବେଳେ ମା ଗର୍ଭରୁ ଜନ୍ମ ହବ ପ୍ରଥମେ ଦେଖିବେ ସେଟା ବ୍ଲୁ ଥିବ ସେ, କିନ୍ତୁ ଅନ୍ୟ କିଛି ହୃଦରୋଗ ଅଛି ଯୋଉଟାକି ଜନ୍ମରୁ ହୃଦରୋଗ ଅଛି କିନ୍ତୁ ବ୍ଲୁ ହବନି।
1: ଏଭଳି କିଛି ଖାଦ୍ୟ ରହିଛି କି ଯାହାକୁ ନିୟମିତ ଖାଇଲେ ହୃଦରୋଗ ହେବ ନାହିଁ?
0: ଶୁଣନ୍ତୁ, ଖାଲି ଖାଦ୍ୟ ନୁହଁ, ଖାଦ୍ୟ ଆମର ଜୀବନଶୈଳୀ, ଜୀବନଚର୍ଯ୍ୟା, ଏ ସବୁଗୁଡାକ ଇମ୍ପୋର୍ଟାଣ୍ଟ। ତେଣୁ କୋଉ ଖାଦ୍ୟ ଖାଇଲେ ହୃଦରୋଗ ନ ହେବାର ସମ୍ଭାବନା ଅଛି ସେଭଳିଆ ଖାଦ୍ୟ ଯଦି ଆପଣ ମୋତେ ପଚାରିବେ ତାହେଲେ ମୁଁ କହିବି ଶାକାହାରୀ ଭୋଜନଟା ଆମିଷ ଭୋଜନଠୁ ନିଶ୍ଚିତ ଭାବରେ ଭଲ, ଏବଂ ଶାକାହାରୀ ଭୋଜନରେ ଅଧିକ ଫଳ, ପନିପରିବା, ଜାତୀୟ ପଦାର୍ଥ ଏ ଦୁଇଟା ନିଶ୍ଚିତ ଭାବରେ ଭଲ, ଏଥିରେ ସନ୍ଦେହ ନାହିଁ।
1: ଅନ୍ୟ କେଉଁ କେଉଁ ରୋଗ ଯୋଗୁଁ ହୃଦରୋଗ ହେବାର ସମ୍ଭାବନା ଥାଏ?
0: ଦିଟା ରୋଗ ଅଛି ମୁଖ୍ୟ ରିସ୍କ ଫ୍ୟାକ୍ଟର ଯୋଉଟାକୁ ଆମେ କହୁଛୁ, ଗୋଟେ ହଉଛି ବ୍ଲଡ୍ ପ୍ରେସର,
1: ଆଜ୍ଞା,
0: ଆଉ ଗୋଟେ ହଉଛି ଡାଇବେଟିସ। ଏ ଦିଟା ହଉଛି କିଲର ଡିଜିଜ୍। ଅନେକ ସମୟରେ ଲୋକ ଆସି କହିବେ ଆଜ୍ଞା ଆମର ତ ବ୍ଲଡ୍ ପ୍ରେସର ନଥିଲା, ଆମର ତ ମୁଣ୍ଡ ବୁଲଉନି, ଆମର କେମିତି ଆପଣ କହୁଛନ୍ତି ବ୍ଲଡ୍ ପ୍ରେସର ହେଲା। ବ୍ଲଡ୍ ପ୍ରେସରଟା ଅଧିକାଂଶ ସମୟରେ କେବଳ ଜଣେ ଡାକ୍ତରଙ୍କ ପାଖରେ ମପେଇଲେ ଧରାପଡ଼େ
1: ଏବଂ
0: ଜାଣିପାରିବନି, ସେମିତି ଡାଇବେଟିସ୍ ବି ରୁଟିନ୍ ବ୍ଲଡ୍ ଏକ୍ଜାମିନେସନ କଲେ ଧରାପଡ଼େ। ତେଣୁ ଯେଉଁମାନଙ୍କର ପରିବାରରେ ଅନ୍ୟମାନଙ୍କର ବ୍ଲଡ୍ ପ୍ରେସର ଅଛି, ଡାଇବେଟିସ୍ ଅଛି, ସେମାନେ ଯଦି ରେଗୁଲାର ବ୍ଲଡ୍ ପ୍ରେସର ଏବଂ ବ୍ଲଡ୍ ସୁଗର ଚେକଅପ୍ କରିବେ ସେମାନେ ସବୁଠୁ ଆର୍ଲିଏଷ୍ଟ ଡିଟେକ୍ସନ ହୋଇଯିବ, ଏବଂ ଯଦି ସେମାନେ ଆର୍ଲିଏଷ୍ଟ ଡିଟେକ୍ସନ ହେବ ତାହେଲେ ଆପଣ ଭବିଷ୍ୟତରେ ଯୋଉ କମ୍ପ୍ଲିକେସନ ହାର୍ଟ ରୋଗ ହେବାର ସମ୍ଭାବନାରୁ ଆପଣ ନିବୃତ ହେବେ।
1: ହୃଦରୋଗରେ ସାରା ଜୀବନ ଔଷଧ ଖାଇବାକୁ ପଡ଼ିଥାଏ କି ଅସ୍ତ୍ରୋପଚାର ପରେ ମଧ୍ୟ ଜୀବନସାରା ଔଷଧ ଖାଇବାକୁ ପଡ଼ିଥାଏ କି?
0: ହଁ, କେତେ ଗୁଡ଼େ ହୃଦରୋଗ ଅଛି, ତାର ଉଦାହରଣ ଦଉଛି ଗୋଟେ ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ, ଗୋଟେ ଜନ୍ମଗତ ହୃଦରୋଗ, ଥରେ ଅପରେସନ ହେଇଗଲେ ତାର ଆଉ ଔଷଧ ଖାଇବା ଦରକାର ନାହିଁ। ଆଉ ଗୋଟେ ସେମିତି ଜନ୍ମଗତ ହୃଦରୋଗ ପିଡିଏ, ଥରେ ସେଟା ଅପରେସନ ହେଇଗଲେ ଆଉ ଔଷଧ ଖାଇବା ଦରକାର ନାହିଁ। କିନ୍ତୁ ଆମର ଯୋଉ ଓପନ୍ ହାର୍ଟ ସର୍ଜରୀ ହେଉଛି, ଭଲ୍ଭ ରିପ୍ଲେସମେଣ୍ଟ ହେଉଛି, ବାଇପାସ୍ ସର୍ଜରୀ ହେଉଛି, ଆଞ୍ଜିଓପ୍ଲାଷ୍ଟି ହେଉଛି, ହୃଦଘାତ ପରେ ଯୋଉ ଯୋଉ ହେଉଛି, ଅପରେସନ ପରେ ମଧ୍ୟ ଜୀବନସାରା ଔଷଧ ଖାଇବାକୁ ପଡିବ। ଧରନ୍ତୁ ଗୋଟେ ଭଲ୍ଭଟି ତାର ଲାଗିଛି, ଗୋଟେ ମେଟାଲ ଭଲ୍ଭ, ରୋଗଟା ସିନା ଆମେ ଭଲ୍ଭଟା ଭଲ ହେଇଗଲା, କିନ୍ତୁ ସେ ମେଟାଲ ଭଲ୍ଭଟା ଫଙ୍କସନ୍ କରିବା ପାଇଁ ଜୀବନଯାକ ଗୋଟେ ଆଣ୍ଟିକୋଆଗୁଲାଣ୍ଟ ଖାଇବାକୁ ପଡିବ।
1: ଆଚ୍ଛା,
0: କେତୋଟି ସ୍ପେସିଫିକ୍ ହାର୍ଟ ରୋଗରେ ଆଉ ଔଷଧ ଖାଇବା ଦରକାର ପଡ଼େନି ଅପରେସନ ପରେ।
1: ପିଲାଦିନେ କିଭଳି ଜୀବନଶୈଳୀକୁ ଆପଣେଇଲେ ହୃଦରୋଗରୁ ମୁକ୍ତି ମିଳିପାରିବ?
0: ହୃଦରୋଗ ବିଶେଷଜ୍ଞମାନଙ୍କର ଏଇଟା ଗୋଟେ ବଡ଼ ଚ୍ୟାଲେଞ୍ଜ ଆହ୍ୱାନ। ଯେତେବେଳେ ରୋଗ ହେଇଗଲା ସେତେବେଳେ କେବଳ ଚିକିତ୍ସା କରିବେ, କିଛି ଅଂଶରେ ଭଲ କରିପାରିବେ, କିଛି ଅଂଶରେ ଭଲ କରିପାରିବେନି। ତେଣୁ ସବୁଠୁ ବଡ଼ ଆହ୍ୱାନ ହେଉଛି ରୋଗ କେମିତି ନ ହେବ, ଯୋଉଟାକୁ ଆମେ କହୁଛୁ ପ୍ରିଭେଣ୍ଟିଭ କାର୍ଡିଓଲୋଜି। ତ ସେଇଟାରେ ସାରା ପୃଥିବୀରେ ବର୍ତ୍ତମାନ ଟାର୍ଗେଟ୍ କରାଯାଉଛି ସ୍କୁଲ ଚିଲ୍ଡ୍ରେନ୍ ମାନଙ୍କୁ, ଏବଂ ସ୍କୁଲ ଚିଲ୍ଡ୍ରେନ୍ ସେମାନଙ୍କୁ କୁହାଯାଉଛି ଯୋଉ ଲାଇଫ୍ ଷ୍ଟାଇଲ୍ ମଡିଫିକେସନ୍, ଜୀବନ ଧାରଣର ମାନ ଏବଂ ଶୈଳୀ, ଯୋଉଥିରେ ତାଙ୍କୁ କୁହାଯାଉଛି କୋଉ ଖାଦ୍ୟ ଖରାପ, କୋଉ ଖାଦ୍ୟ ଭଲ, ଆମକୁ ଏକ୍ସରସାଇଜ୍ କରିବା ନିହାତି ଦରକାର, କେତେ ଆମ ସନ୍ତୁଳିତ ଖାଦ୍ୟ ଖାଇବା, ସ୍ମୋକିଂ କରିବା ନାହିଁ, ଏଇ ଯୋଉ ଜିନିଷ ଗୁଡାକୁ ଆପଣ ପିଲାଦିନୁ ଗ୍ରୁପ ଭିତରେ କରି ଚେତନା ଶକ୍ତି ଜାଗ୍ରତ କରାଇ ପାରିବା ତାହେଲେ ଯୋଉଭଳିଆ ଭାବରେ ହୃଦଘାତ ବା ହୃଦରୋଗ ହେଉଛି ସେଥିରୁ ଆମେ ଫ୍ୟୁଚର ଜେନେରେସନକୁ ବଞ୍ଚାଇ ପାରିବା। ତେଣୁ

0: ମାନଙ୍କୁ ମେନଲି ଏକ୍ସରସାଇଜ ଡାଏଟ୍ ଫିଜିକାଲ ଆକ୍ଟିଭିଟି ଟୁ ଆଭଏଡ୍ ଷ୍ଟ୍ରେସ୍ ଏଇ ଜିନିଷ ଗୁଡ଼ା ସବୁ ଶିକ୍ଷା ଦିଆଯାଉଛି ଫ୍ରମ୍ ଭେରି ଆର୍ଲି ଚାଇଲ୍ଡହୁଡ୍ ସୋ ଦାଟ୍ ଭବିଷ୍ୟତରେ ସେମାନେ ଯେତେବେଳେ ଗ୍ରୋ କରିବେ ଯିଏ ଯୋଉ ପାଠ ପଢୁ ଯୋଉ ଯୋଉ ଫିଲ୍ଡରେ ଯାଉ ଏଇ ଜିନିଷଟା ସେମାନେ ପ୍ରାକ୍ଟିସ୍ କଲେ ଭବିଷ୍ୟତରେ ତାଙ୍କୁ ହୃଦରୋଗ ହେବାର ସମ୍ଭାବନା କମ୍ ହେବ।
1: ମଧୁମେହ ରୋଗୀ କିଭଳି ସତର୍କତା ସହିତ ରହିଲେ ହୃଦରୋଗରୁ ରକ୍ଷା ପାଇପାରିବ?
0: ଆମ ଦେଶରେ ବର୍ତ୍ତମାନ ମଧୁମେହ ରୋଗୀର ସଂଖ୍ୟା ଏତେ ବଢି ବଢି ଚାଲିଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସେ ପ୍ରେଡିକ୍ଟ କରୁଛି 2025 ସୁଦ୍ଧା ଭାରତବର୍ଷକୁ କୁହାଯିବ ଡାଇବେଟିକ୍ କ୍ୟାପିଟାଲ ଅଫ୍ ଦି ୱାର୍ଲଡ। ତେଣୁ ଏବେ ଆମେ ଦେଖୁଛୁ ଯେ ପ୍ରତି ପରିବାର ଭିତରେ ନିଶ୍ଚିତ ଭାବରେ ଜଣେ ଦୁଇ ଜଣ ଡାଇବେଟିସ୍ ରୋଗୀ ଅଛନ୍ତି। ଆଉ ମୁଁ ଏଠି କହି ରଖିବାକୁ ଚାହେଁ, ଡାଇବେଟିସ୍ ରୋଗୀଟା ବହୁତ ଲୋକଙ୍କର ଧାରଣା ଖାଲି ବ୍ଲଡ୍ ସୁଗର, ଆମେ ଡାକ୍ତରଙ୍କୁ ଦେଖେଇଦେଲେ ଔଷଧ ଥରେ ଦେଖେଇଦେଲେ ତାପରେ ବସିକିରି ଆମ ଗାଁରେ ବ୍ଲଡ୍ ସୁଗର କଲେ ଆମ ବ୍ଲଡ୍ ସୁଗର ଭଲ ରହିଛି ତେଣୁ ଆମର ଆଉ କିଛି ଯିବା ଦରକାର ନାହିଁ, ସେୟା ନୁହଁ ଆଜ୍ଞା। ଡାଇବେଟିସ୍ଟା ହେଉଛି ଗୋଟେ ସବୁଠୁ ଖରାପ ରୋଗ, ମୁଁ ସବୁ ରୋଗୀମାନଙ୍କୁ କହେ ଏଇଟା ଗୋଟେ ମଲ୍ଟି ସିଷ୍ଟମ୍ ଡିଜିଜ୍। ମଲ୍ଟି ସିଷ୍ଟମ୍ ଡିଜିଜ୍ ମାନେ ସେ ବ୍ଲଡ୍ରେ ସୁଗର ବଢ଼ିବା ସାଙ୍ଗେ ସାଙ୍ଗେ ରକ୍ତରେ ଏତେ ପ୍ରକାରର ପାରିପାର୍ଶ୍ୱିକ କେମିକାଲ ବାୟୋକେମିକାଲ ହରମୋନାଲ ରିଆକ୍ସନ କ୍ରିଏଟ୍ କରେ, ଇଟ୍ ଲିଡ୍ସ ଟୁ ଏଣ୍ଡୋଥେଲିଆଲ ଡିସ୍ଫଙ୍କସନ। ଏଣ୍ଡୋଥେଲିଆଲ ଡିସ୍ଫଙ୍କସନ୍ ଗୋଟେ ଜିନିଷ ଯୋଉଟାକି ଶରୀରର ସମସ୍ତ ରକ୍ତ ନଳୀକୁ, ସେଟା ବ୍ରେନ୍ରେ ହଉ, ହାର୍ଟରେ ହଉ, କିଡ୍ନିରେ ହଉ, ଆମ ଅଙ୍ଗ ପ୍ରତ୍ୟଙ୍ଗରେ ହଉ, ସବୁ ଜାଗାରେ ସେ ନଷ୍ଟ କରିପାରିବ। ଇଟ୍ସ ଏ ସ୍ଲୋ ପଏଜନ୍, ଯେମିତି ନୁହନ୍ତି ଇଟ୍ ଗୋଜ୍ ଅନ୍ ସ୍ଲୋଲି କିଲିଂ ଦି ପର୍ସନ୍। ମଧୁମେହ ରୋଗୀ ଯିଏ ସେ ଦୟାକରି ତାର କୌଣସି ସିମ୍ପଟମ୍ ଥାଉ ନଥାଉ ସେ ଭାବିବ ମୋ ବ୍ଲଡ୍ ସୁଗର ଭଲ ଅଛି, ମୁଁ ଆଉ କିଛି ଯିବିନି, ଆଉ ଦେଖିବା ଦରକାର ନାହିଁ, ସେ ଔଷଧ ଖାଉଥିବି, ଏହା ନ କରି ସେ ତାର ନିଜର ନିଶ୍ଚିତ ଭାବରେ ପ୍ରତିଦିନ ବ୍ୟାୟାମ କରିବ, ଖାଦ୍ୟ ଠିକ୍ ରଖିବ। ସାଧାରଣତଃ ଡାଇବେଟିସ୍ ରୋଗୀଙ୍କର ବ୍ଲଡ୍ ପ୍ରେସର ହେବାର ସମ୍ଭାବନା ଅଧିକା, ଏଟାକୁ ଆମେ କହୁ କ୍ଲଷ୍ଟରିଂ ଅଫ୍ ରିସ୍କ ଫ୍ୟାକ୍ଟର୍ସ। ତେଣୁ ଗୋଟେ ବ୍ଲଡ୍ ପ୍ରେସର ରୋଗୀର ଡାଇବେଟିସ୍ ହେବାର ସମ୍ଭାବନା ଅଧିକା, ଗୋଟେ ଡାଇବେଟିସ୍ ରୋଗୀର ବ୍ଲଡ୍ ପ୍ରେସର ହେବାର ସମ୍ଭାବନା। ସୋ ବ୍ଲଡ୍ ପ୍ରେସରକୁ ରେଗୁଲାର ଚେକଅପ୍ କରିବ, ତାର କୋଲେଷ୍ଟ୍ରଲ ରେଗୁଲାର ଚେକଅପ୍ କରିବ, ପ୍ରତି ବର୍ଷରେ ଥରେ ଆଖି କିଡ୍ନି ହାର୍ଟ ଏଗୁଡ଼ା ଚେକଅପ୍ କରିବ ରୁଟିନ୍ଲି, ଯଦିଓ ତାର କିଛି ସିମ୍ପଟମ୍ ନଥିବ। ତେଣୁ ଆର୍ଲିଏଷ୍ଟ ଡିଟେକ୍ସନ୍ ହେଇପାରିବ, ଆମେ ଆର୍ଲିଏଷ୍ଟ ପ୍ରିଭେଣ୍ଟ କରିପାରିବା।
1: ଦ୍ୱିତୀୟ ଥର ଗଳା ସଂକ୍ରମଣ ହେଲେ ହୃଦରୋଗ ସମ୍ଭାବନା ବଢ଼ିଯାଏ କି?
0: ଯୋଉଟା ଆମେ କହୁଛୁ ରିଉମାଟିକ୍ ହାର୍ଟ ଡିଜିଜ୍, ରିଉମାଟିକ୍ ହାର୍ଟ ଡିଜିଜ୍ର କାରଣ ହେଉଛି ଯୋଉ ଗଳା ସଂକ୍ରମଣ ବା ଷ୍ଟ୍ରେପ୍ଟୋକୋକାଲ୍ ସୋର୍ ଥ୍ରୋଟ୍। ଗଳା ସଂକ୍ରମଣ ବିଭିନ୍ନ କାରଣରୁ ହୁଏ, ଭାଇରସ୍ ଯୋଗୁଁ ହୁଏ, ବ୍ୟାକ୍ଟେରିଆ ଯୋଗୁଁ ହୁଏ, କିନ୍ତୁ ଗୋଟେ ସ୍ପେସିଫିକ୍ ବ୍ୟାକ୍ଟେରିଆ ଯୋଉଟା କୁହାଯାଏ ଷ୍ଟ୍ରେପ୍ଟୋକୋକସ୍, ଯଦି ଷ୍ଟ୍ରେପ୍ଟୋକୋକସ୍ ଇନ୍ଫେକ୍ସନ୍ ଯୋଗୁଁ ଆପଣଙ୍କର ଗଳା ସଂକ୍ରମଣ ହେଲା ଯୋଉଟା କୁହାଯାଏ ଷ୍ଟ୍ରେପ୍ଟୋକୋକାଲ ଫେରିଞ୍ଜାଇଟିସ୍, ତାହେଲେ ସେ ପିଲାର ସାଧାରଣତଃ ଛୋଟ ପିଲାଙ୍କର ହୁଏ, ସେ ଛୋଟ ପିଲାମାନଙ୍କର ଭବିଷ୍ୟତରେ ଆଣ୍ଠୁ ଗଣ୍ଠି ବାତ ଜନିତ ହୃଦରୋଗ ହେବାର ସମ୍ଭାବନା ଥାଏ, ଯୋଉଟାକୁ ଆମେ କହୁ ରିଉମାଟିକ୍ ହାର୍ଟ ଡିଜିଜ୍।
1: ହୃଦଯନ୍ତ୍ର ବନ୍ଦ ହେବା ସଙ୍ଗେ ସଙ୍ଗେ ଛାତିରେ ଜୋର ଚାପୁଡ଼ା ମାରିବାରୁ ହୃଦଯନ୍ତ୍ର ପୁଣି କାର୍ଯ୍ୟ କରିବା ଆରମ୍ଭ କରିବା ସହିତ ରୋଗୀ ପୁଣି ବଞ୍ଚିବାର ସମ୍ବାଦ ଶୁଣିବାକୁ ମିଳେ, ଏହା କେତେଦୂର ସତ୍ୟ?
0: ଏକଦମ ସତ୍ୟ। ଆପଣ ଯେତେବେଳେ କାର୍ଡିଆକ ଆରେଷ୍ଟ ହୁଏ ପେସେଣ୍ଟଟା କ'ଣ ବେହୋସ ହୋଇକି ସାଙ୍ଗେ ସାଙ୍ଗେ ପଡ଼ିଗଲା, ସେ ଯଦି ଡାକ୍ତରଖାନାରେ ଅଛି ତାହେଲେ ଡାକ୍ତରମାନେ ବା ପାରାମେଡିକାଲ ଷ୍ଟାଫ ମାନେ ତାକୁ ଆମେ କହୁ ସିପିଆର, କାର୍ଡିଓ, କାର୍ଡିଓ ମାନେ ହାର୍ଟ, ପଲମୋନାରୀ ମାନେ ଲଙ୍ଗସ, ରିସସିଟେସନ, କାର୍ଡିଓ ପଲମୋନାରୀ ରିସସିଟେସନ ବା ସିପିଆର। ସିପିଆର ଦୁଇ ପ୍ରକାର, ଗୋଟେ ସାଧାରଣ ଲୋକଙ୍କୁ ସିପିଆର ବି ଶିଖାଯାଉଛି ଆଜିକାଲି, ମାନେ ଧରନ୍ତୁ ଗୋଟେ ଲୋକ ସିନେମା ହଲ୍ରେ ଅଛି, ମଲ୍ରେ ଅଛି, ରାସ୍ତାରେ ଅଛି, ବସ୍ ଷ୍ଟାଣ୍ଡରେ ଅଛି, ହଠାତ୍ ସେ ପଡ଼ିଗଲା କାର୍ଡିଆକ ଆରେଷ୍ଟ ହେଲା, ତାକୁ ତ ଆଉ ସେଠି କିଏ ଡାକ୍ତର ନାହାନ୍ତି ବା ନର୍ସ ନାହାନ୍ତି ବା ପାରାମେଡିକାଲ ନାହାନ୍ତି, ତେଣୁ ସାଧାରଣ ଲୋକମାନଙ୍କୁ ଆମେ ଟ୍ରେନିଂ ଦେଉଛୁ କେମିତି ସିପିଆର କରିବ। ସୋ ସେହି ସମୟରେ ଆପଣ ଚାପୁଡ଼ା ମାରିବାର ନାହିଁ, ଆପଣ ଆପଣଙ୍କର ବାଁ ପଟ ଛାତିର ଏସ୍ପେଶିଆଲି ତଳ ଅଂଶରେ, ଉପର ନୁହଁ, ଆପଣ ବାଁ ହାତ ରଖିବେ, ବାଁ ହାତ ଉପରେ ଆପଣ ଡାହାଣ ହାତ ରଖିବେ ଏବଂ ଦିଟା ଯାକ ଆପଣ ଗୋଟେ କନଷ୍ଟାଣ୍ଟ ପ୍ରେସରରେ ସେ ଛାତିର ହାଡ଼ଟାକୁ ଯୋଉଟାକୁ ଷ୍ଟର୍ନମ୍ କହୁଛୁ, ଆପଣ ଯଦି ଗୋଟେ ନିର୍ଦ୍ଦିଷ୍ଟ ରେଟ୍ରେ ତାକୁ ଚାପିବେ, ଚାପି ମାନେ ଭଲ ଭାବରେ ଚାପିବେ, ଆମେ କହୁ ସିପିଆର ବା କାର୍ଡିଆକ ମେସେଜ, ଯୋଉଥିରେ ନିଶ୍ଚିତ ଭାବରେ କିଛି ଅଂଶରେ ଆପଣ ରୋଗୀକି ବଞ୍ଚେଇ ଦେଇପାରିବେ, କିନ୍ତୁ ନଟ୍ ନେସେସରି ଯେ ସବୁ ରୋଗକୁ ଆପଣ ଏଇଟା କଲେ ସିପିଆର କଲେ ଯେ ବଞ୍ଚିଯିବେ, ନାହିଁ,
1: ମାନେ ଭାଗ୍ୟରେ ଥିଲେ
0: କିନ୍ତୁ ବଞ୍ଚିଯିବେ। ଏବଂ ଆଜିକାଲି ବାହାରେ ବିଭିନ୍ନ କୋର୍ସ ଦିଆଯାଉଛି ସାଧାରଣ ନାଗରିକମାନଙ୍କୁ, ଇଭିନ୍ ଆପଣ ଦେଖିବେ କର୍ପୋରେଟ୍ ହାଉସ୍ରେ ବର୍ତ୍ତମାନ ସେମାନଙ୍କର ଯେତେ ଲୋକଙ୍କୁ ସେମାନେ ଡାକିକିରି ସିପିଆର କେମିତି କରିବେ, କାରଣ ଡାକ୍ତରଟେ ପହଞ୍ଚିବା ପର୍ଯ୍ୟନ୍ତ ଯୋଉ ସମୟ ସେଇଟା ହେଉଛି ଭାଇଟାଲ ପିରିୟଡ୍। ଆପଣ ଯଦି ଗୋଟେ ରୋଗୀର କାର୍ଡିଆକ ଆରେଷ୍ଟ ହେଲା ପରେ ତାକୁ ଯଦି 3-5 ମିନିଟ୍ସ ଭିତରେ ସେ ତାକୁ ଆପଣ ତାର ହାର୍ଟଟାକୁ ପମ୍ପିଙ୍ଗ ନ କରିଛନ୍ତି, ତାପରେ ଆରମ୍ଭ କଲେ ଆଉ ବ୍ରେନ୍ ଡେଡ୍ ହେଇଯିବ, ଆଉ କିଛି ହେବନି।
1: ହୃତପିଣ୍ଡରେ ଟ୍ୟୁମର ଯକ୍ଷ୍ମା କିମ୍ବା କର୍କଟ ହୋଇପାରେ କି?
0: ସାଧାରଣତଃ ଭାବରେ ହାର୍ଟର ଚାରିକଡ଼େ ଗୋଟେ କଭରିଂ ଅଛି ଯୋଉଟା କୁହାଯାଏ ପେରିକାର୍ଡିୟମ, ସେ ପେରିକାଇଡିୟମରେ ଯେ ଟ୍ୟୁବରକୁଲୋସିସ୍ ହେଇକିରି ଭାର

0: ଚାରିକଡ଼େ ପାଣି ଜମିଯିବ, ଯୋଉଟାକୁ ଆମେ କହୁ ପେରିକାର୍ଡିଆଲ୍ ଇନଫ୍ୟୁଜନ୍, ସେଟା ଟ୍ୟୁବରକୁଲୋସିସ୍ ଯୋଗୁଁ ହୁଏ, ଆଉ ହାର୍ଟରେ ବି ଟ୍ୟୁମର ଏବଂ ଯକ୍ଷ୍ମା ଦୁଇଟାକୁ ହେଇପାରିବ।
1: କେଉଁ କେଉଁ ଯନ୍ତ୍ର ବ୍ୟବହାର କରି ହୃତ୍ପିଣ୍ଡର କାର୍ଯ୍ୟ ଦକ୍ଷତା ବଢ଼ାଯାଇଥାଏ?
0: ନର୍ମାଲ ହୃଦରୋଗ ପାଇଁ ତ ଆବଶ୍ୟକ ନାହିଁ ଯନ୍ତ୍ର, କେତେ ଗୁଡ଼ିଏ ହୃଦରୋଗ ଅଛି ଆମେ ତାକୁ ଯୋଉ ଡିଭାଇସ୍ ଥେରାପି, ଡିଭାଇସ୍ ମାନେ ଗୋଟେ ଯନ୍ତ୍ର ଲଗାଯାଏ। ମୁଁ ଆପଣଙ୍କୁ ଉଦାହରଣ ସ୍ୱରୂପ କହୁଛି, ହୃଦରୋଗର କମ୍ପ୍ଲିଟ୍ ହାର୍ଟ ବ୍ଲକ ଅଛି, କମ୍ପ୍ଲିଟ୍ ହାର୍ଟ ବ୍ଲକ ମାନେ ନର୍ମାଲ ତାର ହାର୍ଟ ବ୍ଲକ ହେଇକି ତା ହୃତ୍ପିଣ୍ଡର ଗତି ଏକଦମ କ୍ଷୀଣ ହେଇଯାଉଛି ଏବଂ ସେ ବାରମ୍ବାର ଚେତାଶୂନ୍ୟ ହେଇଯାଉଛି। ସୋ ସେ ରୋଗୀର ଚିକିତ୍ସା ହେଉଛି ଆମେ ଗୋଟେ ଯନ୍ତ୍ର ଯାହାକୁ ପେସ୍ ମେକର କୁହାଯାଏ, ଛୋଟିଆ ଯନ୍ତ୍ର, ତାକୁ ଛୋଟିଆ ଅପରେସନ୍ କରିକି ଆମେ ତାକୁ ଲଗେଇଦେଉ, ସେଇ ଯନ୍ତ୍ର ଦ୍ୱାରା ତାର ହାର୍ଟଟି ଚାଲେ। ଇଏ ହେଲା ଏକ। ଦ୍ୱିତୀୟରେ ଆଜିକାଲି ଆହୁରି ବିଭିନ୍ନ ପ୍ରକାରର ଆଧୁନିକ ଯନ୍ତ୍ର ବାହାରିଲାଣି ଯାହା ପେସ୍ ମେକର ଭଳିଆ, କିନ୍ତୁ ତାକୁ କୁହାଯାଉଛି ଗୋଟେ କାର୍ଡିଆକ୍ ରିସିଙ୍କ୍ରୋନାଇଜେସନ୍ ଥେରାପି ସିଆର୍ଟି, ବା ତାକୁ କୁହାଯାଉଛି ବାଇଭେଣ୍ଟିକୁଲାର ପେସ୍ ମେକର। ସେଟା କାହାକୁ ଦିଆଯାଉଛି ନା, କିଛି ଲୋକଙ୍କର ଦେଖିବେ ସେମାନଙ୍କର ହାର୍ଟଟା ବହୁତ ବଡ଼ ଫୁଟବଲ ଭଳିଆ ଫୁଲିଯାଇଛି, ପମ୍ପିଂ କରିପାରୁନି, ପ୍ରଥମେ ଆମେ ତାକୁ ଔଷଧ ଦେଉଛେ, କିଛି ଲୋକ ଔଷଧରେ ଭଲ ହେଇଯାଉଛନ୍ତି, ଆଉ କିଛି ଲୋକଙ୍କର ଔଷଧ ଦ୍ୱାରା ବିଶେଷ ଉନ୍ନତି ହେଉନି। ସେ ରୋଗଟା ହେଉଛି ଡାଇଲେଟେଡ୍ କାର୍ଡିଓମାୟୋପାଥି। ଆମେ ସେ ତାର ନିରୀକ୍ଷଣ କରୁ ଯେ ଏଇ ରୋଗର କୋଉ ରୋଗୀମାନଙ୍କୁ ଏଇ ଯନ୍ତ୍ର ଦେଲେ ସେମାନଙ୍କର ହୃତ୍ପିଣ୍ଡଟା ନର୍ମାଲ ଫଙ୍କସନ୍ କରିବ। ସେଟା କୁହାଯାଏ ରେସ୍ପଣ୍ଡର, ସମସ୍ତେ ରେସ୍ପଣ୍ଡର ନୁହନ୍ତି। ସୋ ଯୋଉମାନେ ରେସ୍ପଣ୍ଡର ଆପଣ ଶୁଣିଥିବେ ସେମାନଙ୍କୁ ଏଇ ସିଆର୍ଟି ବା ବାଇ ଭେଣ୍ଟ୍ରିକୁଲାର ପେସ୍ମେକର ଲଗାଯାଉଛି। ଏବଂ ମୋର ଅନୁଭୂତିରୁ ମୁଁ କହୁଛି, ଏମିତି ପେସେଣ୍ଟ ଅଛନ୍ତି ଯୋଉମାନେ ମାସରେ 15 ଦିନ ମେଡିକାଲରେ ଆଡମିସନ୍ ହେଇ ରହୁଥିଲେ, ତାଙ୍କର ଜମା ଇମ୍ପ୍ରୁଭ୍ ହେଉନଥିଲା ମେଡିସିନ୍ ଦ୍ୱାରା, ତାଙ୍କୁ ସିଆର୍ଟି ଲଗେଇ ଦେବା ପରେ ସେମାନେ ସମ୍ପୂର୍ଣ୍ଣ ଭାବରେ ନର୍ମାଲ ହେଇଯାଇଛନ୍ତି। ଥାର୍ଡ ଆଉ ଗୋଟେ ରୋଗ ହେଉଛି, ଆପଣ ଯୋଉ କଥା କହିଲେ ସଡନ୍ କାର୍ଡିଆକ୍ ଆରେଷ୍ଟ, ଆମର ଦେଖୁଛୁ ଯେ ହାର୍ଟ ଆଟାକ୍ ପରେ ବା ଅନ୍ୟ କେତେଗୁଡ଼ିଏ ହୃଦରୋଗ ଅଛି, ଦେଖିବେ ଭଲ ଥିବେ ସବୁ ଥିବେ, ସେମାନଙ୍କର ସଡନ୍ କାର୍ଡିଆକ୍ ଆରେଷ୍ଟ ହେବ, ସେଟା ଗୋଟେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ୍ ହୁଏ। ଏଇ ଗ୍ରୁପ୍ ଅଫ୍ ପେସେଣ୍ଟକୁ ବର୍ତ୍ତମାନ ଗୋଟେ ମେସିନ୍ ଲଗାହଉଛି ଯାହାକୁ କହୁଛି ICD ବା ଇମ୍ପ୍ଲାଣ୍ଟେବୁଲ କାର୍ଡିଆକ୍ ଡିଫିବ୍ରିଲେଟର। ତାର କାମ ହେଲା ଯେତେବେଳେ ହାର୍ଟଟା ଆରେଷ୍ଟ ହୁଏ, ସେତେବେଳେ ହାର୍ଟଟା ଗୋଟେ ଆମେ ଗୋଟେ କଣ୍ଡିସନ୍ ହୁଏ ଯାହାକୁ କହୁଛେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ୍, ହାର୍ଟଟା ଆଉ କାମ କରେନି ଖାଲି ଥରେ। ଏଇ ମେସିନ୍ ସେତେବେଳେ କ'ଣ କରିବ, ଆପଣଙ୍କ ବଡି ଭିତରେ ଥିବ, ସେ ଯେମିତି ଜାଣିବ ସେ ସାଙ୍ଗେ ସାଙ୍ଗେ ଗୋଟେ ସକ୍ ଦେବ, ଇଲେକ୍ଟ୍ରିକ୍ ସକ୍, ଏବଂ ସେ ସକ୍ଟା ସେଟାକୁ ନର୍ମାଲ କରିଦେବ ଏବଂ ସେ ପେସେଣ୍ଟ ପୁଣି ନର୍ମାଲି ଚାଲିବ।
1: ଗରିବ ରୋଗୀ ପାଇଁ ସରକାରୀ ସ୍ତରରେ ସୁବିଧା କିଛି ଅଛି କି?
0: ବର୍ତ୍ତମାନ ଯୋଉ ହୃଦରୋଗର ଚିକିତ୍ସା ସାଧାରଣତଃ ଭାବରେ ଅପରେସନ୍ ବା ଯାହାର ଆଞ୍ଜିଓପ୍ଲାଷ୍ଟି ହେଉଛି, ଯାହାର ଏଇ ଯୋଉ ଡିଭାଇସ୍ ଥେରାପି କଥା କହିଲା ଲାଗୁଛି, ପେସ୍ମେକର ବା ସିଆର୍ଟି ବା ICD, ଏହା ବହୁତ ବ୍ୟୟବହୁଳ। ଯାହା ପାଖରେ ପଇସା ଅଛି, ଯାହାର ଇନ୍ସୁରାନ୍ସ ଅଛି, ତା ପାଇଁ କିଛି ଅସୁବିଧା ନାହିଁ। ଗରିବ ଲୋକଙ୍କ ପାଇଁ ଆକ୍ଚୁଆଲି ବର୍ତ୍ତମାନ ସବୁ ସୁବିଧା ହେଇଛି ଏବଂ ଏ ଚିକିତ୍ସା ପାଇଁ ଓଡ଼ିଶା ସରକାର ଯୋଉଟା ଓଡ଼ିଶା ଷ୍ଟେଟ୍ ଟ୍ରିଟମେଣ୍ଟ ଫଣ୍ଡରୁ ସମସ୍ତ ସାହାଯ୍ୟ ଦେଉଛନ୍ତି। ଏହା ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଉପଲବ୍ଧ ଏବଂ ଏହା ଯୋଉ କର୍ପୋରେଟ ହସ୍ପିଟାଲ ବା ପ୍ରାଇଭେଟ ହସ୍ପିଟାଲ ଅଛି ସେଠି ମଧ୍ୟ ଉପଲବ୍ଧ। ଆପଣଙ୍କର ଅପରେସନ, ଆପଣଙ୍କର ପେସ୍ମେକର ଲଗେଇବା, ଆପଣଙ୍କର ଡିଭାଇସ୍ ଲଗେଇବା, ଆପଣଙ୍କର ଆଞ୍ଜିଓପ୍ଲାଷ୍ଟି କରିବା ସମ୍ପୂର୍ଣ୍ଣ ଭାବରେ ମାଗଣା, ଏଟା ସରକାର ବହନ କରୁଛନ୍ତି। ତେଣୁ ଗରିବ ଲୋକଙ୍କ ପାଇଁ ଏହା ବହୁତ ସୁବିଧା ଅଛି। ଦୁଇଟା କଥା, ଆପଣଙ୍କ ପାଖରେ BPL କାର୍ଡ ଥିବା ଦରକାର ବା ଆପଣଙ୍କର ବାର୍ଷିକ ଆୟ 40,000 ଟଙ୍କାରୁ ଯଦି କମ୍ ଥିବ, ତାହେଲେ ଆପଣ ଓଡ଼ିଶା ଷ୍ଟେଟ୍ ଟ୍ରିଟମେଣ୍ଟ ଫଣ୍ଡରୁ ସମସ୍ତ ସୁବିଧା ପାଇ ଏ ସମସ୍ତ ଚିକିତ୍ସା ଆପଣଙ୍କର ହେଇପାରିବ।
1: ହୃଦରୋଗୀ ରହିଛନ୍ତି, ତାଙ୍କ ପାଇଁ କ'ଣ ପରାମର୍ଶ ଆପଣଙ୍କୁ ରହିବେ?
0: ପ୍ରଥମ କଥା ହେଉଛି ଆପଣ ନିଜର ଜୀବନଶୈଳୀକୁ ଠିକ୍ ରଖିବେ, ଖାଇବା ପିଇବା ଠିକ୍ ରଖିବେ, ଓଜନକୁ ଠିକ୍ ରଖିବେ, ସିଗରେଟ୍ ମଦ ପିଇବା ଏସବୁ ବନ୍ଦ କରିବେ। ପ୍ରତିଦିନ ନିଶ୍ଚିତ ଭାବରେ ଅତି କମ୍ରେ 30 ମିନିଟ୍ ଚାଲିବେ, ଆପଣ ବ୍ରିସ୍କ ୱାକିଂ କରିବେ ଏବଂ ଆପଣଙ୍କର ଯଦି ପରିବାରରେ କାହାର ହାର୍ଟ ରୋଗ ଅଛି, ପରିବାରରେ କାହାର ଡାଇବେଟିସ୍ ଅଛି, ପରିବାରରେ କାହାର ବ୍ଲଡ୍ ପ୍ରେସର ଅଛି, ତାହେଲେ ଆପଣଙ୍କର ଥାଉ ନ ଥାଉ ଗୋଟେ ଇଣ୍ଟରଭାଲ 6 ମାସ ହଉ ବର୍ଷେ ହଉ ଥରେ ଏସବୁ ଚେକଅପ୍ କରିବେ, ତାହେଲେ ଆପଣ ପ୍ରିଭେଣ୍ଟ କରିପାରିବେ ବା ଆପଣଙ୍କର ହୃଦରୋଗ ରକ୍ଷା ପାଇପାରିବେ।
1: ହାର୍ଟ ଫେଲୁଅର କ'ଣ, ଏହାର କାରଣ ଲକ୍ଷଣ କ'ଣ, ଏହା ହଠାତ୍ ହୋଇଥାଏ ନା ପୂର୍ବରୁ କିଛି ଲକ୍ଷଣ ଦେଖାଇଥାଏ, ଏଥିରେ ମୃତ୍ୟୁ ସଙ୍ଗେ ସଙ୍ଗେ ହୁଏ କି?
0: ହାର୍ଟ ଫେଲୁଅରଟା ଆପଣ ଯୋଉ ପଚାରିଲେ, ସାଧାରଣ ଭାବରେ ହାର୍ଟ ଫେଲୁଅରଟା ଗୋଟେ ନିଶ୍ଚିତ ଭାବରେ ପୂର୍ବରୁ ତାର କିଛି ହୃଦରୋଗ ଥିବ, ସେଇ ହୃଦରୋଗଟା ଯେତେବେଳେ ଗୋଟେ ସମୟକୁ ଆସିବ, ହାର୍ଟଟା କ'ଣ କରେ, ଯେକୌଣସି ଲୋକର ଗୋଟେ ହାର୍ଟ ରୋଗ ଥିଲେ ପ୍ରଥମେ କିଛି ଦିନ ପାଇଁ ହାର୍ଟ ତାକୁ କମ୍ପେନସେଟ୍ କରେ, ତାପରେ ଯେତେବେଳେ ସେ ଆଉ କମ୍ପେନସେଟ୍ କରିପାରେନି ସେଟା ସେ ଯାଏ ଗୋଟେ ଷ୍ଟେଜ୍ ଅଫ୍ ଡିକମ୍ପେନସେସନ୍, ଯେତେବେଳେ ହାର୍ଟ ଫେଲିଅର୍ ଆରମ୍ଭ ହୁଏ। ଏବଂ ହାର୍ଟ ଫେଲିଅର୍ ଆରମ୍ଭରୁ ଦୁଇ ତିନିଟା କଥା, ଆପଣ ଫାଷ୍ଟ ଧଇଁ ସଇଁ ହେବା ଆରମ୍ଭ ହେବ। ଆପଣ ରାତିରେ ଶୋଇପାରିବେନି, ପ୍ରଥମେ ଖାଇପିଇ ଭଲରେ ଶୋଇଥିବେ, ଅଧା ରାତିରେ ଦେଖିବେ ଆପଣଙ୍କର ଅଣନିଶ୍ୱାସ ଲାଗିକିରି ଆପଣ ଉଠି ବସିବେ, କାଶ ହେବ, ଆପଣ ଝରକା କବାଟ ଖୋଲିକିରି ତାପରେ ଦେଖିଛି ସବୁ ଛିଡ଼ା।

0: ବି ବୁଲାବୁଲି କରିବେ, କିଛି ସମୟ ପରେ ପୁଣି ଠିକ ଲାଗିବ, ପୁଣି ଶୋଇବେ, ତାପରେ ଦୁର୍ବଳ ଲାଗିବ। ଆପଣ ଦିନଯାକ କାମ କରୁଛନ୍ତି, ସନ୍ଧ୍ୟାବେଳକୁ ଆପଣ ଏତେ ହାଲିଆ ଲାଗିବ, ଆପଣ ଭାବିବେ ମୁଁ ଯେମିତି ପୁରା ଆଉ ଜୀବନ କିଛି ନାହିଁ, ମୁଁ ଯାଇ ଖାଲି ଶୋଇପଡ଼ନ୍ତି। ତାପରେ ଆପଣ ଦେଖିବେ ଆପଣଙ୍କ ଗୋଡ଼ ଫୁଲିବ, ପେଟ ଫୁଲିବ, ଭୋକ କମିଯିବ। ଏଗୁଡ଼ା ହେଉଛି ସବୁ ହାର୍ଟ ଫେଲିଅର ଲକ୍ଷଣ। ଏଇଟା ହେଉଛି କ୍ରନିକ ହାର୍ଟ ଫେଲିଅର, ଯୋଉଟାକି ଆପଣଙ୍କୁ ସମୟ ଦେବ ଆପଣ ରୋଗକୁ ଡାଇଗ୍ନୋସିସ୍ କରିବା ପାଇଁ ଏବଂ ନିରାକରଣ ବା ଚିକିତ୍ସା କରିବା ପାଇଁ। ଆଉ କେତେ ସିଚୁଏସନ୍ ଯୋଉଟା ଆକ୍ୟୁଟ୍ ହାର୍ଟ ଫେଲିଅର, ସେଇ ସିଚୁଏସନ୍ରେ ଆପଣଙ୍କର ସାଙ୍ଗେ ସାଙ୍ଗେ ମୃତ୍ୟୁ ହେବାର ସମ୍ଭାବନା ଅଧିକ,
1: ସମୟ ନଥିବ ହାତରେ ବଞ୍ଚିବା,
0: ସେଟା କୁହାଯାଏ ଆକ୍ୟୁଟ୍ ହାର୍ଟ ଫେଲିଅର ବା ଆକ୍ୟୁଟ୍ ଡିକମ୍ପେନ୍ସେଟେଡ୍ ହାର୍ଟ ଫେଲିଅର। ଆମକୁ ସାଙ୍ଗେ ସାଙ୍ଗେ ସେଥିପାଇଁ ଚିକିତ୍ସା କରିବାକୁ ପଡିବ, ସମୟ ବହୁତ କମ୍ ଥାଏ ସେତେବେଳେ।
1: ଜଣଙ୍କୁ ହୃଦଘାତ ଦେଖାଦେଲେ ଡାକ୍ତରଖାନା ନେବା ପୂର୍ବରୁ ତାର ପ୍ରାଥମିକ ଚିକିତ୍ସା କିପରି କରିବା ଉଚିତ, ଆଉ କିଛି ଔଷଧ ଅଛି କି ଯାହା ହାର୍ଟ ଆଟାକ୍ର ମାତ୍ରାକୁ କିଛି ଘଣ୍ଟା ପାଇଁ କମାଇ ପାରିବେ, ଆଉ ଆମ୍ବୁଲାନ୍ସରେ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି କି, ଏବଂ କେତେ ସମୟ ଭିତରେ ଡାକ୍ତରଖାନାରେ ପହଞ୍ଚି ପାରିଲେ ତାର ଜୀବନ ବଞ୍ଚିପାରିବ?
0: ପ୍ରଥମ କଥା ହେଲା, ଯଦି ହାର୍ଟ ଆଟାକ୍ ହେଲା ବୋଲି ଆପଣ ସନ୍ଦେହ କରୁଛନ୍ତି, ଆପଣ ଗାଁ ଗଣ୍ଡାରେ ସବୁଠି ଆସ୍ପିରିନ୍ ବଟିକା, ଡିସ୍ପ୍ରିନ୍ ବଟିକା ଆଜ୍ଞା ସବୁଠି ମିଳୁଛି। ଆପଣ ପ୍ରଥମେ ଗୋଟେ ଡିସ୍ପ୍ରିନ୍ ବଟିକା ବା ଆସ୍ପିରିନ୍ ବଟିକା 300-350 ମିଲିଗ୍ରାମ ବଟିକାଟା ତାକୁ ଆଗେ ଚୋବେଇକିରି ଖାଇବାକୁ ଦେଇଦେବେ। ସେଟା ହେଉଛି ଗୋଟିଏ ଜିନିଷ ଯୋଉଟାକି ନିଶ୍ଚିତ ଭାବରେ କରିପାରିବେ, ଏଟା ହେଲା ପ୍ରଥମ ଘରେ। ଆଉ ପ୍ରାଥମିକ ଚିକିତ୍ସା ୟା ଛଡ଼ା କିଛି କରିପାରିବେନି। ବାକି ଦ୍ୱିତୀୟ ପ୍ରଶ୍ନ ହେଲା, ଆମେ ଗୋଟେ କହୁ ଯେ ହାର୍ଟ ଆଟାକ୍ରେ ଟାଇମ୍ ଇଜ୍ ମସଲ,
1: ନିଶ୍ଚୟ।
0: ସୋ ପ୍ରଥମ 6 ଘଣ୍ଟା ହେଉଛି ମୋଷ୍ଟ ଭାଇଟାଲ ଟାଇମ୍। ଆପଣ ଯଦି ଗୋଟେ ରୋଗୀ କି ହାର୍ଟ ଆଟାକ୍ ହେବାର 6 ଘଣ୍ଟା ଭିତରେ କୌଣସି ନିୟରେଷ୍ଟ ହସ୍ପିଟାଲ, ମୁଁ କହୁନି ହସ୍ପିଟାଲକୁ ତ ଗଲେ ଡାକ୍ତର ନିଶ୍ଚିତ ଭାବରେ ଆପଣଙ୍କୁ ଆସ୍ପ୍ରିନ୍ ଛଡ଼ା ଅନ୍ୟ ଔଷଧ ବି ଦେଇପାରିବେ, ତାଙ୍କ ପାଖରେ ଅଛି, କ୍ଲୋପିଡୋଗ୍ରିଲ ଦେଇପାରିବେ, ଷ୍ଟାଟିନ୍ ଦେଇପାରିବେ, କିଛି ପେନ୍ ହେଉଥିଲେ କିଛି ଇଞ୍ଜେକ୍ସନ ଦେଇପାରିବେ, ସେ ତ ଦେଇପାରିବେ। କିନ୍ତୁ ଆପଣଙ୍କ ଟାର୍ଗେଟ୍ ହେବା କଥା, ଆପଣ ଯଦି ପ୍ରାଇମେରୀ ହେଲ୍ଥ ସେଣ୍ଟରରୁ ଗଲେ ବା କମ୍ୟୁନିଟି ହେଲ୍ଥ ସେଣ୍ଟରରୁ ଗଲେ, ସେଠି ପ୍ରାଥମିକ ଚିକିତ୍ସା ନେଇ 6 ଘଣ୍ଟା ଭିତରେ କୌଣସି ଏକ ବଡ଼ ହସ୍ପିଟାଲ ଯୋଉଠି ହାର୍ଟ ଡିପାର୍ଟମେଣ୍ଟ ଅଛି, ଯୋଉଠି ହାର୍ଟ ପ୍ରଫେସର ବା ହାର୍ଟର ସ୍ପେଶାଲିଷ୍ଟ ମାନେ ଅଛନ୍ତି, ଯଥା ମେଡିକାଲ କଲେଜ କିମ୍ବା ଯୋଉ ବଡ଼ ବଡ଼ କର୍ପୋରେଟ ହସ୍ପିଟାଲ, ସେଇଠିକି 6 ଘଣ୍ଟା ଭିତରେ ପହଞ୍ଚି ପାରିବେ। 6 ଘଣ୍ଟାଟା ହେଉଛି ଆପଣଙ୍କର ଡେଡ୍ ଲାଇନ୍, ତାଠୁ ଯେତେ ଆର୍ଲିଅର ପହଞ୍ଚିବେ ସେତେ ଶୀଘ୍ର ଆପଣଙ୍କ ହାର୍ଟକୁ ବଞ୍ଚାଇ ପାରିବେ ଆପଣ। ତାହେଲେ ଆପଣଙ୍କୁ 2 ପ୍ରକାର ଚିକିତ୍ସା ଆମେ କହୁଛୁ, ଗୋଟେ ଇଞ୍ଜେକ୍ସନ ମିଳୁଛି, ସେ ଇଞ୍ଜେକ୍ସନଟା ଆଜିକାଲି ସରକାରୀ ହସ୍ପିଟାଲରେ ଫ୍ରିରେ ବି ମିଳୁଛି, ସେ ଇଞ୍ଜେକ୍ସନଟା ଆପଣଙ୍କୁ 6 ଘଣ୍ଟା ଭିତରେ ଦେଲେ ଅଧିକାଂଶ ସମୟରେ ଆପଣ ସେ ଲୋକଟାକୁ ବଞ୍ଚାଇ ଦେଇପାରିବେ। ବା ଯଦି ସେଠି ଆଞ୍ଜିଓପ୍ଲାଷ୍ଟିର ଫାସିଲିଟି ଅଛି, ଯୋଉଟାକୁ ଆଜିକାଲି କୁହାଯାଉଛି ପ୍ରାଇମେରୀ ଆଞ୍ଜିଓପ୍ଲାଷ୍ଟି, ସବୁ ଡେଭଲପ ଉନ୍ନତ ମାନର ଦେଶ ଦେଖିବେ, ୟୁରୋପ, ଆମେରିକା, ଅଷ୍ଟ୍ରେଲିଆ, ଏହିସବୁ ଦେଶରେ ବର୍ତ୍ତମାନ ସେମାନେ କହୁଛନ୍ତି ଯୋଉ ଆମ୍ବୁଲାନ୍ସ ସର୍ଭିସ ପୁରା ଘରୁ ସିଧା ନେଇ ହସ୍ପିଟାଲରେ ପହଞ୍ଚିବ, ଇଭେନ୍ ସେ ଆମ୍ବୁଲାନ୍ସକୁ କୌଣସି ଟ୍ରାଫିକ୍ ଅଟକେଇବନି, ହସ୍ପିଟାଲରୁ କାଥଲାବ୍ ଯିବେ, ଆଞ୍ଜିଓପ୍ଲାଷ୍ଟି ହେବ, 90 ମିନିଟ୍ ଭିତରେ ସେମାନଙ୍କର ଆଞ୍ଜିଓପ୍ଲାଷ୍ଟି ହେବ, ତାହେଲେ ଆପଣଙ୍କ ହାର୍ଟଟା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିଯିବ। 6 ଘଣ୍ଟା ପରେ ଯଦି ଆପଣ ଡେରି କରିବେ, ତାହେଲେ ଆଉ ସେତେ ସୁବିଧା ବା ସେତେ ଆପଣ ଆଉ ଉପକୃତ ହେଇପାରିବେନି, କାରଣ ସେତେବେଳକୁ ହାର୍ଟ ମସଲ ଇରିଭର୍ସିବଲି ଡ୍ୟାମେଜ୍ ହେଇଯାଏ, ମାନେ ଆଉ ସେ ଯୋଉ ଡ୍ୟାମେଜ୍ଟା ଆଉ ରିଭର୍ସିବଲ୍
1: ନୁହଁ,
0: ହେଇପାରିବନି। ସେତେବେଳେ ଆମେ ବାକି କିଛି ଯୋଉ ଚିକିତ୍ସା କରୁ, ଆଟଲିଷ୍ଟ ଲୋକଟାକୁ ବଞ୍ଚେଇକରି ଆମେ ରଖିଦେଇପାରିବା, କିନ୍ତୁ ତାର ନିଶ୍ଚିତ ଭାବରେ ଡ୍ୟାମେଜ୍ ହେଇଯାଇଛି ଗୋଟେ ପର୍ସନ୍ ଅଫ୍ ଦି ହାର୍ଟ।
1: ତେବେ ଯାହା ହଉ, ଡକ୍ଟର ମିଶ୍ର ଆପଣ ଆସିଲେ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ସରଳ ପ୍ରାଞ୍ଜଳ ଭାବରେ ଉତ୍ତର ଦେଲେ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଉପକୃତ ହେବେ, ସେଥିପାଇଁ ଆପଣଙ୍କୁ ଶ୍ରୋତା ବନ୍ଧୁମାନଙ୍କ ତରଫରୁ, ଆକାଶବାଣୀ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।
2: ଶୁଣିଲେ ହୃଦରୋଗ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ହୃଦାନନ୍ଦ ମିଶ୍ର। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଦୁର୍ଗା ମାଝୀ।

ତେବେ ଆଜି ତ ସମୟ ହୋଇଯାଇଛି, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ। ଆଜିର କାର୍ଯ୍ୟକ୍ରମରୁ ସୌଦାମିନୀ ପ୍ରଧାନଙ୍କୁ ଏଇଠି ବିଦାୟ ଦିଅନ୍ତୁ।

ଆକାଶବାଣୀ କଟକ ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଲେଖିଛନ୍ତି ପ୍ରିୟରଞ୍ଜନ ଗିଲ୍। ପ୍ରିୟରଞ୍ଜନ ରଞ୍ଜନ